ଆକାଶବାଣୀ ଭବାନୀପାଟଣା, ଆଜି ଶୁକ୍ରବାର 1948 ଶତାବ୍ଦ ଶ୍ରାବଣ 2 ଦିନ 2026 ମସିହା ଜୁଲାଇ ମାସର 24 ତାରିଖ। ଆଜି ହେଉଛି ପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ବାହୁଡ଼ା ଯାତ୍ରା। ଏହି ଅବସରରେ ଆମର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା। ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 5:58 ସେକେଣ୍ଡ।

ଶୁଣିଲେ କେତୋଟି ଭକ୍ତି ଗୀତ। ଶିଳ୍ପୀମାନେ ଥିଲେ ମିନତି ପାଣିଗ୍ରାହୀ, ଦେବାକର ମହାନ୍ତି, ନନ୍ଦିତା ମହାନ୍ତି, ନନ୍ଦିତା ମହାପାତ୍ର ଏବଂ ମନମୋହନ ପ୍ରଧାନ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 meter ତଥା 1206 kHz ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ

କିଛି ବର୍ଷ ଜଗନ୍ନାଥଙ୍କ ନବକଳେବର ସହିତ ବ୍ରହ୍ମ ପରିବର୍ତ୍ତନ ଅନୁଷ୍ଠିତ ହୋଇଯାଇଛି। ନବନିର୍ମିତ ବିଗ୍ରହ ରଥାରୂଢ଼ ମଧ୍ୟ ହୋଇସାରିଛନ୍ତି। ସମଗ୍ର ଜଗତବାସୀ ପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀଜଗନ୍ନାଥଙ୍କ ଲୀଳା ଅନେକ, ତାଙ୍କ କ୍ଷେତ୍ର ଶ୍ରୀକ୍ଷେତ୍ର, ତାଙ୍କ ମନ୍ଦିର ଶ୍ରୀମନ୍ଦିର, ତାଙ୍କ ପ୍ରସାଦ ମହାପ୍ରସାଦ, ତାଙ୍କ ଦାଣ୍ଡ ବଡ଼ଦାଣ୍ଡ, ସମଗ୍ର ଜଗତରେ ତାଙ୍କ ସ୍ଥିତି ଯାହା ହେଉନା କାହିଁକି, ଆମ ରାଜ୍ୟର ପୁରପଲ୍ଲୀରେ ସେ ଆରାଧ୍ୟ ଏବଂ ଅତୀବ ଲୋକପ୍ରିୟ। ବୋଧହୁଏ ଏମିତି ଖୁବ୍ କମ୍ ଗାଁ ଥିବ ଯେଉଁଠି ଜଗନ୍ନାଥଙ୍କ ମନ୍ଦିର ନଥିବ। ଏମିତି ଖୁବ୍ କମ୍ ଓଡ଼ିଆ ଥିବେ ଯେଉଁମାନେ ନିଜ ପିଲାଙ୍କୁ ରଥ ଛୁଆଁଉନଥିବେ। ପିଲାଟି ଦିନରୁ ତାଙ୍କ ସମ୍ପର୍କରେ କାହାଣୀ ଶୁଣି ଆସିଛୁ, ତାଙ୍କ ଲୀଳାର ଜୟଗାନ ଶୁଣି ଆସିଛୁ। ତାଙ୍କ ସମ୍ପର୍କରେ ଅନେକ ଗବେଷଣା ମଧ୍ୟ କରାଯାଇଛି। ତାଙ୍କୁ ଆଦିମ ଦେବତା କୁହାଯାଇଛି। ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କୁ ତ୍ରିମୂର୍ତ୍ତି କୁହାଯାଇଛି। କଳିଯୁଗରେ କାଳିଆ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ମଧ୍ୟ ଧରାଯାଇଛି। ତାଙ୍କ ବ୍ରହ୍ମରେ କ'ଣ ଅଛି ସେ ନେଇ ମଧ୍ୟ ଅନେକ ତର୍କ ବିତର୍କ ହୋଇଛି। କିଏ କହେ ସେଥିରେ ଫୁଲ ଅଛି, ତୁଳସୀ ପତ୍ର ଅଛି, ଆଉ କିଏ କହେ

ସେଥିରେ ବୁଦ୍ଧଙ୍କ ଦାନ୍ତ ରହିଛି, ତ ଆଉ କିଏ କହେ ଶ୍ରୀକୃଷ୍ଣଙ୍କୁ ଭେଦ କରିଥିବା କଣ୍ଟା ରହିଛି। ଏହା ଥଣ୍ଡା ଏବଂ ନରମ ଲାଗୁଥିବା କଥା ମଧ୍ୟ ଲୋକ କହନ୍ତି। ବ୍ରହ୍ମ ପରିବର୍ତ୍ତନ ପ୍ରଭୁଙ୍କ ଗୁପ୍ତ ନୀତିରେ ଆସୁଥିବାରୁ ଏନେଇ ଅନେକ କଳ୍ପନା ଜଳ୍ପନା ଗବେଷଣା ମଧ୍ୟ ହୋଇଛି। କିନ୍ତୁ ପ୍ରଭୁଙ୍କ ଗୁପ୍ତ ନୀତି ଗୁପ୍ତ ହିଁ ରହିବା ଉଚିତ, ଏହା ହିଁ ଆମ ବିଶ୍ୱାସକୁ ବଞ୍ଚେଇ ରଖିବ। ଏନେଇ କେବଳ ଅନୁମାନ କରାଯାଇପାରେ, କଳ୍ପନା ଜଳ୍ପନା କରାଯାଇପାରେ। ପ୍ରଥମେ ଦେଖିବା ବୁଦ୍ଧଙ୍କ ଦାନ୍ତ କଥା। ହିନ୍ଦୁ ଧର୍ମରେ ଯେତେବେଳେ କୁସଂସ୍କାର ଦେଖାଦେଲା, ପୂଜାର ରୀତିନୀତି ବଢ଼ିଲା, ବଳିପ୍ରଥାର ପ୍ରାଦୁର୍ଭାବ ଦେଖାଦେଲା, ବୁଦ୍ଧଦେବ ସଂସ୍କାର ଆଣିବା ପାଇଁ ଚେଷ୍ଟା କରିଥିଲେ। ଅହିଂସା ଏବଂ ମଧ୍ୟମ ମାର୍ଗ ଉପରେ ଜୋର ଦେଇଥିଲେ। ଫଳରେ ବୁଦ୍ଧ ଧର୍ମ ଧୀରେ ଧୀରେ ଲୋକପ୍ରିୟ ହୋଇଉଠିଲା ଏବଂ ଚାରିଆଡ଼େ ବ୍ୟାପିବାକୁ ଲାଗିଲା। ବୁଦ୍ଧଦେବଙ୍କ ଅହିଂସା ବାଣୀର ମହତ୍ଵ ଏବଂ ବୁଦ୍ଧ ଧର୍ମର ଲୋକପ୍ରିୟତାକୁ ଦେଖି ହିନ୍ଦୁମାନେ ଉପଲବ୍ଧି କଲେ ଯେ ସେ ଏକ ମହତ୍ ଉଦ୍ଦେଶ୍ୟ ନେଇ ଜନ୍ମ ହୋଇଛନ୍ତି। ସେଥିପାଇଁ ତାଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ମଧ୍ୟ ଗ୍ରହଣ କରାଗଲା। ଯେହେତୁ ହିନ୍ଦୁ ଧର୍ମ ଏବଂ ବୁଦ୍ଧ ଧର୍ମ ମଧ୍ୟରେ ସାଲିସ ହୋଇଛି ଏବଂ ଧୀରେ ଧୀରେ ଶ୍ରୀଜଗନ୍ନାଥଙ୍କ ଲୋକପ୍ରିୟତା ବଢ଼ିଛି, ବୁଦ୍ଧଦେବଙ୍କ ପରେ ତାଙ୍କ ଏକ ସ୍ମାରକୀ ରହିବା ଅସମ୍ଭବ ହୋଇନପାରେ। ଦ୍ୱିତୀୟରେ ଦେଖିବା ଶ୍ରୀକୃଷ୍ଣଙ୍କ କଣ୍ଟା କଥା। ଯଦିଓ ଏହା କିମ୍ବଦନ୍ତୀ ଉପରେ ଆଧାରିତ, ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ପରେ କଳିଯୁଗରେ ଯେହେତୁ ଶ୍ରୀଜଗନ୍ନାଥଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ଧରାଯାଇଛି, ପ୍ରାପ୍ତ ହୋଇଥିବା କଣ୍ଟା ରହିଥିବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ। ଶ୍ରୀଜଗନ୍ନାଥ କେବଳ ଜଗତର ନାଥ ନୁହନ୍ତି, ସେ ହେଉଛନ୍ତି ଆଦିମ ଏବଂ ଆର୍ଯ୍ୟ ସଂସ୍କୃତିର ମିଳନର ପ୍ରତୀକ। ସବୁ ସମ୍ପ୍ରଦାୟର ଲୋକ ସମ୍ପ୍ରତି ତାଙ୍କୁ ନିଜର ଆରାଧ୍ୟ ମଣୁଛନ୍ତି। ଯେହେତୁ ସେ ଏକ ସମନ୍ୱୟର ପ୍ରତୀକ ଏବଂ ଆଦିମ ଏବଂ ଆର୍ଯ୍ୟ ସଂସ୍କୃତିର ମିଳନର ବାର୍ତ୍ତାବହ, ତାଙ୍କ ବିଗ୍ରହରେ ପବିତ୍ର କଣ୍ଟା ରହିବା ଅସମ୍ଭବ ହୋଇନପାରେ। ବ୍ରହ୍ମରେ କ'ଣ ଅଛି ତାହା ପରମ୍ପରା ଏବଂ ବିଶ୍ୱାସର କଥା, ଯାହାକି ଶହ ଶହ ବର୍ଷ ଧରି ଜଗନ୍ନାଥ ସଂସ୍କୃତିକୁ ବଞ୍ଚେଇ ରଖିଛି। ଯେହେତୁ କୁହାଯାଏ କଳିଯୁଗରେ ଦେବତାଙ୍କୁ ମଧ୍ୟ ମଣିଷ ହେଲେ ମରିବାକୁ ପଡ଼ିଥାଏ ଏବଂ ହିନ୍ଦୁ ଧର୍ମ ବିଶ୍ୱାସ ଅନୁଯାୟୀ ମଣିଷର ଶରୀର ମର ଏବଂ ଆତ୍ମା ଅମର ଏବଂ ପୋଷାକ ପରିବର୍ତ୍ତନ ସଦୃଶ ଆତ୍ମା କେବଳ ଶରୀର ବଦଳାଇଥାଏ, ବ୍ରହ୍ମ ପରିବର୍ତ୍ତନ ପ୍ରଭୁଙ୍କ ଆତ୍ମା ପରିବର୍ତ୍ତନ ମାତ୍ର। ସେଥିରେ ତାଙ୍କ ଲୀଳା ଯୋଗୁଁ ସେ ସମୟର ସତେଜ ଫୁଲ କିମ୍ବା ତୁଳସୀ ପତ୍ର ଥାଇପାରେ ଏବଂ ତା ସହିତ ଦାନ୍ତ କିମ୍ବା କଣ୍ଟା କିମ୍ବା ଉଭୟ ଥାଇପାରେ, କିମ୍ବା ପ୍ରଥମ ବିଗ୍ରହର କିଛି ଅଂଶ ସ୍ମାରକୀ ହିସାବରେ ପରିବର୍ତ୍ତନ କରାଯାଉଥାଇପାରେ। ଏଥିନେଇ କଳ୍ପନା ଜଳ୍ପନା ହୋଇପାରେ, ଗବେଷଣା ହୋଇପାରେ, କିନ୍ତୁ ସବୁଠାରୁ ବଡ଼ ହେଉଛି ବିଶ୍ୱାସ ଏବଂ ଶ୍ରୀଜଗନ୍ନାଥଙ୍କ ଲୀଳା ମହିମା ଏବଂ ସର୍ବୋପରି ଆମ ଉପରେ ତାଙ୍କ ଆଶୀର୍ବାଦ ଏସବୁରୁ ବହୁ ଉର୍ଦ୍ଧ୍ୱରେ।

ଶୁଣୁଥିଲେ ଚେତନ ଚିନ୍ତନ ଉପସ୍ଥାପନ କରିଥିଲେ ପ୍ରଫୁଲ୍ଲ କୁମାର ମାଝୀ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସଙ୍ଗୀତ ପରିଚାଳନା ରାଖିଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। କଣ୍ଠଶିଳ୍ପୀମାନେ ହେଲେ ସୁବାସ ଦାସ, ସାଗରିକା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ, ମଧୁଲିତା ମହାନ୍ତି, ବାଦଲ କୁମାର ଆଚାର୍ଯ୍ୟ, ରାମହରି ଦାସ ଏବଂ ଅରବିନ୍ଦ ମୁଦୁଲି।

ଉଦ୍ଧବଙ୍କୁ କହିଛନ୍ତି ଯେ ଯିଏ ଚଣ୍ଡାଳ ସୂର୍ଯ୍ୟ ଓ ରଶ୍ମି ଶାନ୍ତ ଓ କ୍ରୁର ସେ ଶିଶୁ ପଣ୍ଡିତ ଭକ୍ତ କୁକୁର ଭୂମିରେ ଦଣ୍ଡ ପ୍ରଣାମ କରିବେ ଭାଗବତ ଧର୍ମ ଉଦ୍ଧବ ତାଙ୍କର ଦୂର ହୋଇଛି।

ଏତେବେଳେ ଯାଇ ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ 6:45। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ଖବର ରିଲି କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରିପରି ଶୁଣିବି ସଂସ୍କୃତିରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ଭବାନୀପାଟଣା ଆମର ଆଜିର କାର୍ଯ୍ୟକ୍ରମର ସୂଚନା ଆଜି ସକାଳ 8:30 ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ ପୁରୀଠାରେ ଅନୁଷ୍ଠିତ ପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରାର ସିଧା ପ୍ରସାରଣର ଧାରାବିବରଣୀ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 7:25 ଶୁଣିବେ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ ଶ୍ରୀରାମ ଚରିତମାନସ ସକାଳ 7:30 ଚାଷର କଥା ଶୁଣିବେ ସକାଳ 7:40 ସକାଳ 7:45 ଶୁଣିବେ ଧାରାବାହିକ ନାଟକ ଆଜ୍ଞା ବଡ଼ ଅସୁବିଧା ହେଉଛି ରଚନା ପ୍ରଫୁଲ୍ଲ କୁମାର ରଥ ପ୍ରଯୋଜନା ରଞ୍ଜନ କୁମାର ବେହେରା ସକାଳ 8:30 ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ ପୁରୀଠାରେ ଅନୁଷ୍ଠିତ ପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରାର ସିଧା ପ୍ରସାରଣର ଧାରାବିବରଣୀ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଦିନ 1:50 ପର୍ଯ୍ୟନ୍ତ ପୁଣି ଶୁଣିପାରିବେ ଦିନ 2:45 ଯାତ୍ରା ଶେଷ ଯାଏଁ ଅପରାହ୍ନ 5:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଜୀବବାଣୀ ଅପରାହ୍ନ 5:30 ଆଜି ଏଥିରେ ଅଛି ସମ୍ଭାବନା କାର୍ଯ୍ୟକ୍ରମ ସନ୍ଧ୍ୟା 6:30 ଆଦିବାସୀ ଗୀତ କ୍ରମରେ ଶୁଣିବେ ଓରାମ ଗୀତ

ପରିବେଷଣ କରିବେ ବାଳିରାମ ଓରାମ ଏବଂ ସାଥୀ। ଏ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ ଚାଷବାସ। ଏହି କାର୍ଯ୍ୟକ୍ରମ ଶୁଣିବେ 7:30। ରାତି 8:00 ସଂସଦ ସମୀକ୍ଷା ଶୁଣିବେ ଆକାଶବାଣୀ ଦିଲ୍ଲୀରୁ। ରାତି 8:15 ଆଞ୍ଚଳିକ ଗୀତ କ୍ରମରେ ଶୁଣିବେ ସମ୍ବଲପୁରୀ ଗୀତ ଶିଳ୍ପୀ କ୍ରିଷ୍ଣା ପଟେଲ। ରାତି 8:30 ସ୍ପୋର୍ଟ ସ୍କାନ୍ ସ୍ପଟ୍ଲାଇଟ୍। ରାତି 9:16 କରେଣ୍ଟ ଆଫେୟାର୍ସ। ରାତି 9:30 ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ଶୁଣିବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ନାଟକ ଗୀତିନାଟ୍ୟ କାର୍ଯ୍ୟକ୍ରମ ପ୍ରସାରଣରେ ନାଟକ ଭକ୍ତ ବାଲିଗାଁ ଦାସ ରଚନା ଡକ୍ଟର ବ୍ରଜମୋହନ ମହାନ୍ତି ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ ସଙ୍ଗୀତ ରାଖିଲଚନ୍ଦ୍ର ମହାନ୍ତି। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିଲା ଆମର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କୁ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପୁରୀ ଆଜି ମହାପ୍ରଭୁଙ୍କ ବାହୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଗତକାଲି ରାତିରେ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଖଣ୍ଡୁଆ ସମ୍ପନ୍ନ ହୋଇଥିଲା। ବାହୁଡ଼ା ଯାତ୍ରା ପାଇଁ ଆଜି ଭୋରରୁ ମଙ୍ଗଳ ଆରତୀ, ମୈଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ମଙ୍ଗଳାର୍ପଣ ଓ ଦ୍ୱାରପାଳ ପୂଜା କରାଯାଇ ଡୋରଲାଗି ନୀତି କରାଯାଉଛି। ମଧ୍ୟାହ୍ନ ପ୍ରାୟ 12-2:30 ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ। ଅପରାହ୍ନ 3:30 ଛେରା ପହଁରା ନୀତି ସହ ଚାରମାଳ ଫିଟାଯାଇ ଘୋଡ଼ା ଯୋଚାଯିବ ଏବଂ ଅପରାହ୍ନ ପ୍ରାୟ 4 ବେଳେ ରଥ ଟଣା ଆରମ୍ଭ ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ବେଳେ ଗତ ସନ୍ଧ୍ୟାରୁ ଟ୍ରାଫିକ୍ କଟକଣା ଲାଗୁ ହୋଇଛି। ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ ଏବଂ ସୋମବାର ଦିନ ନୀଳାଦ୍ରୀ ବିଜୟନୀତି ସମ୍ପନ୍ନ ହେବ। କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରରେ ଆଜି ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଗତକାଲି ସନ୍ଧ୍ୟା ନବମୀରେ ଦେବନୀତି ସମ୍ପନ୍ନ ହୋଇଥିଲା। ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି

0: ନିଯୁକ୍ତିପତ୍ର ପ୍ରଘଟ ଏକ ସାମାନ୍ୟ ପ୍ରସଙ୍ଗ ନୁହେଁ, ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଲାଗି ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଏହି ପ୍ରସଙ୍ଗରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ହେବାକୁ ଥିବା କ୍ୟାବିନେଟ୍ ବୈଠକରେ ଏ ସମ୍ପର୍କରେ ଆଲୋଚନା ହେବ। ଅନ୍ୟ ସଦସ୍ୟଙ୍କ ସହ ବିଚାର ବିମର୍ଶ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଆସନ୍ତା ସୋମବାର ମୌସୁମୀ ଅଧିବେଶନର ଦ୍ୱିତୀୟ ସପ୍ତାହ ଆରମ୍ଭ ହେଉଥିବାରୁ ଏନେଇ ବିଲ୍ ଆଗତ କରାଯାଇ ସଂସଦରେ ପାରିତ ପାଇଁ ଉଦ୍ୟମ କରାଯିବ ବୋଲି ଶ୍ରୀ ମୋଦି କହିଛନ୍ତି।
1: ଫାଷ୍ଟ ଟ୍ରାକ୍ କୋର୍ଟ କେ ଲିଏ ବିଭାଗକୁ ନିର୍ଦ୍ଦେଶ ଦିଏ ଥେ ବିଭାଗନେ ଲଗାତାର ମେହନତ କରକେ ଦେର ରାତ ମୁଝେ ମୁସଦ୍ଦା ବି ଦେ ଦିଆ ଫାଷ୍ଟ ଟ୍ରାକ୍ କୋର୍ଟ ଅର୍ କଠୋର ସଜା କେ ପ୍ରାବଧାନ କେ ସାଥ କା ଏ ମୁସଦ୍ଦା କ୍ୟାବିନେଟ୍ ମେ ଚର୍ଚ୍ଚା ହୋଗି କ୍ୟାବିନେଟ୍ କେ ସାଥିଓ କେ ସୁଝାଓ କେ ବାଦ ଉସକା ଅନ୍ତିମ ରୂପ ଦିଆ ଯାଏଗା ଅର୍ ସୋମବାର ସେ ଜଲ୍ଦ ଉସ ବିଲ୍କୁ ସଦନ ମେ ପାରିତ କରାନେ କା ପ୍ରୟାସ କିଆ ଯାଏଗା।
0: ଏହି ମାମଲାର ତ୍ୱରିତ ବିଚାର ପାଇଁ ଗତକାଲି ପ୍ରଧାନମନ୍ତ୍ରୀ ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ ପାଇଁ ଘୋଷଣା କରିଥିଲେ। ଏହାପରେ ଏନେଇ ଚିଠା ପ୍ରସ୍ତାବ ଦାଖଲ କରାଯାଇଛି। ଅପରପକ୍ଷରେ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଅନଶନ କରୁଥିବା ସୋନମ ୱାଙ୍ଗଚୁକ୍ ଗତକାଲି ବିଳମ୍ବିତ ରାତିରେ ଅନଶନ ଭାଙ୍ଗିଛନ୍ତି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂହଙ୍କ ସହ ଆଲୋଚନା ପରେ ଶ୍ରୀ ୱାଙ୍ଗଚୁକ୍ ଅନଶନରୁ ଓହରିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏଆଇ ଡାଟା ସେଣ୍ଟର ପାର୍କ ବିଶ୍ୱସ୍ତରୀୟ ଯୋଗାଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଏଚ୍ସିଏଲ୍ ଟେକ୍ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବେ। 730 କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧାରେ ହେବାକୁ ଥିବା ଏହି ପ୍ରକଳ୍ପ ଯୋଗୁଁ ରାଜ୍ୟରେ ଯୁବଗୋଷ୍ଠୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଡିଆର୍ଡିଓ ପକ୍ଷରୁ ବାଲେଶ୍ୱର ଏପିଜେ ଅବଦୁଲ କଲାମ ଦ୍ୱୀପରୁ କୁଶ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରିପାରୁଥିବା ଏହି କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ସମସ୍ତ ଲକ୍ଷ୍ୟ ସଫଳତା ସହ ପୂରଣ କରିଛି। ଏହି କ୍ଷେପଣାସ୍ତ୍ରର ଯୁଦ୍ଧ ବିମାନ, ମାନବବିହୀନ ଆକାଶଯାନ ଏବଂ ବୃହତ୍ ଶତ୍ରୁ ବିମାନ ସମେତ ବିଭିନ୍ନ ପ୍ରକାର ଲକ୍ଷ୍ୟକୁ ବ୍ୟାପକ ଦୂରତା ଓ ଉଚ୍ଚତା ସୀମା ମଧ୍ୟରେ ଧ୍ୱଂସ କରିବାର କ୍ଷମତା ରଖିଛି। ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ 152 ନୂତନ ପଦବୀକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଞ୍ଜୁରୀ ମିଳିଛି। ଏଥିରେ ଅଧ୍ୟାପକ, ସହାୟକ ଅଧ୍ୟାପକ, ସିନିୟର ରେସିଡେନ୍ସ ଆଦି ପଦବୀଗୁଡ଼ିକୁ ଅନୁମୋଦନ ମିଳିଛି। ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଓ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଋଣ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ 9 ସ୍ୱୟଂ ସହାୟକ ଗୋଷ୍ଠୀ 1 କୋଟି ଟଙ୍କାର ଋଣ ସ୍ୱୀକୃତି ପ୍ରଦାନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାୟକ ନରସିଂହ ଭତ୍ରା ଉମରକୋଟ ଅଞ୍ଚଳରେ 3 ସଡ଼କର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିପାଇଁ 9 କୋଟିରୁ ଅଧିକ ଟଙ୍କାର ବ୍ୟୟବରାଦ କରାଯାଇଛି। ଭଦ୍ରକ ଜିଲ୍ଲା ପୁଲିସ ପକ୍ଷରୁ ଧାମନଗର ମହାବିଦ୍ୟାଳୟରେ ସାଇବର ଅପରାଧ ଆଇନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ସାଇବର ଥାନାଧିକାରୀ ବିଭିନ୍ନ ସାଇବର ଅପରାଧର ମୁକାବିଲା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦେଇଥିଲେ। ଦେଶର ଅର୍ଥନୀତି ଓ ବିକାଶ ପ୍ରକ୍ରିୟାରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ ଆୟକର ଦିବସ ପାଳନ କରାଯାଉଛି। 2010 କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଦ୍ୱାରା ଏହି ଦିବସକୁ ଆନୁଷ୍ଠାନିକ ଭାବେ ପାଳନ କରାଯାଉଛି। ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରତିଯୋଗିତାର ପ୍ରଥମ ଦିନରେ ଗତକାଲି ଭାରତର ଲଭ୍ଲିନା ବର୍ଗୋହାଇ 75 କିଲୋଗ୍ରାମ ମୁଷ୍ଟିଯୁଦ୍ଧର ମିଡିଲ୍ ୱେଟ୍ ବର୍ଗରେ ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବା ସହ ଭାରତ ପାଇଁ ଗୋଟିଏ ପଦକ ନିଶ୍ଚିତ କରିଛନ୍ତି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 16 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ଆଜିଥିରେ ଆସନ୍ତୁ ଶୁଣିବା ଯାନୀ ଯାତ୍ରାରେ ସ୍ୱାସ୍ଥ୍ୟ ରକ୍ଷା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ।
3: ଆଚ୍ଛା, ଭାବିଲେ ଦେଖି ପର୍ବପର୍ବାଣୀ ଗୁଡ଼ିକ ଯଦି ଆମର କିଛି ମଙ୍ଗଳ କରୁନଥାନ୍ତା ତେବେ ଆବମାନ କାଳରୁ ମଣିଷ ଗୁଡ଼ିକୁ ପାଳନ କରି ଆସୁଥାନ୍ତା କାହିଁକି? ଯେଉଁଠି ମଣିଷ ବସତି ଅଛି ସେଠି ଗଢ଼ି ଉଠିଛି ସମାଜ, ସେଠି ଏଇଟା ଯାନୀଯାତ୍ରା, ମେଳା ମହୋତ୍ସବ ଓ ପର୍ବପର୍ବାଣୀ, କାରଣ ଏଥିରେ ଜନଜୀବନର ମଙ୍ଗଳ ନିହିତ। ଏଦ୍ୱାରା ସତରେ କ'ଣ କିଛି ହିତ ହେଇଥାଏ? ହଁ, ହେଇଥାଏ, ହେଇଥାଏ ଅଶେଷ ହିତ। ସବୁଠାରୁ ବଡ଼ ହିତ ହେଉଛି ଏହା ଆମକୁ ସବୁ ଦିଗରୁ ସୁସ୍ଥ ରଖିଥାଏ। କିନ୍ତୁ କେମିତି? ତେବେ ସୁସ୍ଥତା ବୋଇଲେ କ'ଣ? ଦେହ ପୁରାପୁରି ଭଲ ଥିଲେ, ମନ ପୁରାପୁରି ଭଲ ଥିଲେ, ସମାଜର ସମସ୍ତଙ୍କ ସହ ସମ୍ପର୍କ ପୁରାପୁରି ଭଲ ଥିଲେ, ଆଉ ଆଧ୍ୟାତ୍ମିକ ମନୋଭାବ ସମ୍ପନ୍ନ ହେଇଥିଲେ, ତାକୁ ହିଁ ପ୍ରକୃତ ସ୍ୱାସ୍ଥ୍ୟ ବୋଲି କୁହାଯାଏ। ପର୍ବପର୍ବାଣୀ ପାଳନ କ'ଣ ଆମ ଦେହ

0: ମନ ସାମାଜିକ ସମ୍ପର୍କ ଆଉ ଆଧ୍ୟାତ୍ମିକ ମନୋଭାବର ଉନ୍ନତିରେ ସହାୟକ ହୋଇଥାଏ ହଁ ହୋଇଥାଏ କଥାରେ ଅଛି ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳିତ ହୁଏ ଏହାର ଅର୍ଥ ଓଡ଼ିଶା ହେଉଛି ଏକ ପର୍ବପର୍ବାଣୀର ରାଜ୍ୟ ଏଠାରେ ବର୍ଷ ସାରା ଏବଂ ପ୍ରତି ମାସରେ କୌଣସି ନା କୌଣସି ପର୍ବ ପାଳନ କରାଯାଇଥାଏ ପର୍ବ ପାଳନର ପୂର୍ବ କିଛି ଦିନର ବ୍ୟସ୍ତତାକୁ ମନେ ପକାନ୍ତୁ ତ ପର୍ବ ପାଳନକୁ ସଫଳ କରିବା ପାଇଁ ପରିବାର ଆଉ ପଡ଼ା ପଡ଼ୋଶୀଙ୍କୁ ଫୁର୍ସତ ମିଳେନି କାମ କରି କରି ହାଲିଆ ଲାଗେ ମାତ୍ର ଏହି ଶାରୀରିକ ପରିଶ୍ରମ ସମସ୍ତଙ୍କ ଶରୀରକୁ ସୁସ୍ଥ ରଖିବାରେ ଯଥେଷ୍ଟ ସହାୟକ ହୋଇଥାଏ ପୁଣି ପ୍ରତ୍ୟେକ ପର୍ବପର୍ବାଣୀରେ ପିଠାପଣା ଆଉ ଭୁରି ଭୋଜନ ତ ଏକ ସାଧାରଣ କଥା ନିଜେ ଖାଇବା ଆଉ ବନ୍ଧୁବାନ୍ଧବ ମାନଙ୍କୁ ନିମନ୍ତ୍ରଣ କରି ଖୁଆଇବାର ତୃପ୍ତି ନିଆରା ଭଲ ଭଲ ଖାଦ୍ୟ ଖାଇବା ଦ୍ୱାରା ଖାଦ୍ୟର ଅଭାବ ପୂରଣ ହୋଇଯାଏ ଫଳରେ ଶରୀର ସୁସ୍ଥ ରହେ ତେବେ ପୃଥିଳତା ହେଲା ଡାଇବେଟିସ୍ ହେଲା ଉଚ୍ଚ ରକ୍ତଚାପ ରୋଗୀ ବି ଖାଦ୍ୟ କଟକଣାକୁ କୋହଳ କରିଦେବା ଆଦୌ ନିରାପଦ ନୁହେଁ ଇଏ ତ ଗଲା ଶାରୀରିକ ସ୍ୱାସ୍ଥ୍ୟ ଉପରେ ପର୍ବପର୍ବାଣୀର ଅନୁକୂଳ ପ୍ରଭାବ ବିଷୟରେ ଏବେ ମନର ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ କଥା ବିଚାର କରନ୍ତୁ ପର୍ବପର୍ବାଣୀ ପାଳନ ସମୟରେ ମନର ଦୁଃଖ ଉତ୍କଣ୍ଠା ମାନସିକ ଚାପ ଇତ୍ୟାଦି ଲାଘବ ହୋଇଯାଏନି ମନରେ ସ୍ନେହ ପ୍ରେମ ଓ ଶ୍ରଦ୍ଧା ଭାବର ଉଦ୍ରେକ ହୁଏନି ସାଙ୍ଗସାଥିମାନଙ୍କ ମେଳରେ ଖେଳି ବୁଲି ହସି ହସେଇ ମଉଜ ମସ୍ତି କରିବାର ଅନୁଭବ ମନକୁ ହାଲୁକା କରିଦିଏନି ସାମାଜିକ ସ୍ୱାସ୍ଥ୍ୟକୁ ମଧ୍ୟ ସୁଗମ କରିଦିଏ ପର୍ବପର୍ବାଣୀ ପାରସ୍ପରିକ ସାହାଯ୍ୟ ସହଯୋଗ ବିନା ଏହାର ପାଳନ ସଫଳ ହୋଇପାରେନି ଜାତି ଧର୍ମ ଧନୀ ଦରିଦ୍ର ନିର୍ବିଶେଷରେ ସମସ୍ତେ ମିଳିମିଶି ଏଥିରେ ଲାଗି ପଡ଼ିବା ଫଳରେ ସମସ୍ତେ ସ୍ନେହ ପ୍ରୀତି ଓ ଭ୍ରାତୃତ୍ୱର ବନ୍ଧନରେ ବାନ୍ଧି ହୋଇ ରହନ୍ତି ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ସଦ୍ଭାବ ସୃଷ୍ଟି ହୁଏ ଭାଇଚାରା ଅକ୍ଷୁର୍ଣ୍ଣ ରହେ ପୁନଶ୍ଚ ପ୍ରତ୍ୟେକ ପର୍ବପର୍ବାଣୀରେ ଅନ୍ତର୍ନିହିତ ଥାଏ ଆଧ୍ୟାତ୍ମିକତା ତେଣୁ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟକୁ ଅତୁଟ ରଖିବାରେ ପର୍ବପର୍ବାଣୀ ଗୁଡ଼ିକର ଅବଦାନ ଯଥେଷ୍ଟ ବେଶୀ ଏହାକୁ ମଧ୍ୟ ସ୍ୱୀକାର କରିବାକୁ ପଡ଼ିବ ଯେ ପର୍ବ ପାଳନ ସହ ପରିଷ୍କାର ପରିଚ୍ଛନ୍ନତା ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଏହା ମଧ୍ୟ ଶରୀର ଆଉ ମନକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ତେବେ ପର୍ବପର୍ବାଣୀ ପାଳନ ସିନା କୌଣସି ସମସ୍ୟା ସୃଷ୍ଟି କରିନଥାଏ କିନ୍ତୁ ଏହି ଅବସରରେ ଯେଉଁ ସବୁ ସମସ୍ୟା ଜାତ ହୁଏ ତାର ପଶ୍ଚାତରେ ଥାଏ ମଣିଷର ଭୂମିକା ବିଭିନ୍ନ ସ୍ଥାନରେ ମାଇକ୍ ଖଞ୍ଜି ଯେଉଁ ଧ୍ୱନି ପ୍ରଦୂଷଣ କରାଯାଉଛି ତାହା କ'ଣ ରୋକି ହେବନି ଦୀପାବଳିରେ ବାଣ ଫୁଟିବାକୁ କ'ଣ ହ୍ରାସ କରିହେବନି ଅତ୍ୟଧିକ ଶବ୍ଦ ଯୋଗୁଁ ରୋଗୀ ଶିଶୁ ବୁଢ଼ାବୁଢ଼ୀଙ୍କ ସ୍ୱାସ୍ଥ୍ୟ ଓ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଯେଉଁ ଅସୁବିଧା ହେଉଛି ଏହାକୁ କ'ଣ ନିବାରଣ କରିହେବନି ବିଭିନ୍ନ ପର୍ବରେ ମୂର୍ତ୍ତି ପୂଜା କରାଯାଇଥାଏ ପୂଜା ସରିବା ପରେ ନଈ ନାଳ କି ପୋଖରୀରେ ମୂର୍ତ୍ତି ଗୁଡ଼ିକୁ ଜଳ ବିସର୍ଜନ ଦିଆଯିବାର ବିଧି ଅତି ସାଧାରଣ ମାତ୍ର ଏହାଦ୍ୱାରା ଜଳ ପ୍ରଦୂଷିତ ହୋଇଯାଏ ବିଶେଷ କରି ମୂର୍ତ୍ତି ଗଠନ ପାଇଁ ବ୍ୟବହାର କରାଯାଉଥିବା ରଙ୍ଗମାନ ଆଦୌ ନିରାପଦ ନୁହେଁ ସେ ଯାହା ହେଉ ପର୍ବପର୍ବାଣୀ ମଧ୍ୟରେ ଜଡ଼ିତ ଥାଏ ଜନସାଧାରଣଙ୍କ ସାଂସ୍କୃତିକ ସାମାଜିକ ଓ ଆଧ୍ୟାତ୍ମିକ ଚେତନା ଏହା ଜନଜୀବନ ସହ ଓତପ୍ରୋତ ଭାବରେ ସମ୍ପୃକ୍ତ ଥିବାରୁ ଏହାକୁ ଜନଜୀବନଠାରୁ ଦୂରେଇ ଦେବା ଆଦୌ ନିରାପଦ ନୁହେଁ ପର୍ବପର୍ବାଣୀ ପାଳନ ଏକ କାଳଜୟୀ ବ୍ୟବସ୍ଥା ଓ ଏହାର ରହିଛି ଏକ ସର୍ବକାଳୀନ ମୂଲ୍ୟବୋଧ
1: ଆମର ସ୍ୱାସ୍ଥ୍ୟରେ ଯାନିଯାତ୍ରାରେ ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କରେ ଆଲୋଚନା କଲେ ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ ସମ୍ପର୍କିତ ଚିଠା ପ୍ରସ୍ତାବ ଆଜି ଉପସ୍ଥାପିତ ହେବ କେନ୍ଦ୍ର କ୍ୟାବିନେଟ୍ରେ କହିଲେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ରୋମାନିଆ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ 3 ବୁଝାମଣାପତ୍ର ସ୍ୱାକ୍ଷରିତ ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରିପାରୁଥିବା କ୍ଷେପଣାସ୍ତ୍ର କୁଶାର ସଫଳ ପରୀକ୍ଷଣ ପୁରୀରେ ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀରୁ ବାହୁଡ଼ିବେ ଶ୍ରୀମନ୍ଦିର ଅଭିମୁଖେ ଏବଂ ହରାରେଠାରେ ଅନୁଷ୍ଠିତ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେକୁ 7 ପରାସ୍ତ କଲା ଭାରତ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଦୋଷୀଙ୍କୁ ଧରିବା ନିମନ୍ତେ କେନ୍ଦ୍ର ସରକାର ଗତ 2.5 ମଧ୍ୟରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗତ ରାତିରେ ଏକ ଭିଡ଼ିଓ ବାର୍ତ୍ତା ଦେଇ ଶ୍ରୀ ମୋଦି କହିଛନ୍ତି ଇତିମଧ୍ୟରେ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରାଯାଇ କାରାଗାରରେ ରଖାଯାଇଛି ପ୍ରଶ୍ନପତ୍ର ପ୍ରଘଟ ଏକ ସାମାନ୍ୟ ପ୍ରସଙ୍ଗ ନୁହେଁ ଏବଂ ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକମାନଙ୍କ ଲାଗି ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଛାତ୍ରଛାତ୍ରୀମାନଙ୍କର ଯେଭଳି ପାଠପଢ଼ାରେ ଗୋଟିଏ ବର୍ଷ ବି କ୍ଷତି

0: ହୁଏ ତାହା ସୁନିଶ୍ଚିତ କରିବା ସରକାରଙ୍କ ସର୍ବୋଚ୍ଚ ଦାୟିତ୍ୱ ତେଣୁ ଯଥାଶୀଘ୍ର ପୁନଃ ପରୀକ୍ଷା କରାଇବା ଆବଶ୍ୟକ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦି କହିଛନ୍ତି ଗତକାଲି ସେ ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ ସମ୍ପର୍କିତ ପ୍ରସ୍ତାବ ପ୍ରସ୍ତୁତ କରିବା ଲାଗି ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ସମ୍ପୃକ୍ତ ବିଭାଗଗୁଡ଼ିକ ଏ ଦିଗରେ ନିରନ୍ତର କାର୍ଯ୍ୟ କରିବା ପରେ ଗତକାଲି ବିଳମ୍ବିତ ରାତିରେ ଚିଠା ପ୍ରସ୍ତାବ ତାଙ୍କ ନିକଟରେ ଦାଖଲ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ଶ୍ରୀ ମୋଦି କହିଛନ୍ତି ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ପର୍କିତ ପ୍ରାବଧାନ ଏହି ଚିଠା ପ୍ରସ୍ତାବରେ ରହିଛି ଆଜି କେନ୍ଦ୍ର କ୍ୟାବିନେଟ୍ରେ ଏ ସମ୍ପର୍କରେ ଆଲୋଚନା କରାଯିବା ପରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯିବ ଆସନ୍ତା ସୋମବାର ଦିନ ସଂସଦରେ ଏହି ବିଧେୟକକୁ ଯଥାଶୀଘ୍ର ପାରିତ କରାଇବା ଲାଗି ସରକାର ନିରନ୍ତର ପ୍ରୟାସ କରିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି
1: ଫାଷ୍ଟ ଟ୍ରାକ୍ କୋର୍ଟ କେ ଲିଏ ବିଭାଗକୁ ନିର୍ଦ୍ଦେଶ ଦିଏ ଥେ ବିଭାଗନେ ଲଗାତାର ମେହନତ କରକେ ଦେର ରାତ ମୁଝେ ମୁସଦ୍ଦା ବି ଦେ ଦିଆ ଫାଷ୍ଟ ଟ୍ରାକ୍ କୋର୍ଟ ଅର୍ କଠୋର सजा के प्रावधान के साथ का यह मुसद्दा कैबिनेट में चर्चा होगी कैबिनेट के साथियों के सुझाव के बाद उसका अंतिम रूप दिया जाएगा और सोमवार से जल्द उस बिल को सदन में पारित कराने का प्रयास किया जाएगा
0: समाजसेवी सोनू वांगचुक 26 दिन पर गत राति गुरुग्राम स्थित एक घर हस्पिटाल केन्द्रमंत्री जेपी नड्डा और जितेन्द्र सिंह उपस्थित निजर अनशन भंग कर पूर्व विभिन्न राजनैतिक दलर 65 जन सदस्य पत्र माध्यम अनशन भंग करने अनुरोध कर सारी अनशन भंग पर श्री वांगचुक कहते विस्तृत आलोचना पर से यह पदक्षेप नहीं तेज कौन प्रकार हिंसात्मक कार्यकलापुर नवृत्त रहाक से आहवान देते देश में शिक्षा व्यवस्था संस्कार आदि केतक दावी नहीं श्री वांगचुक गतमास 28 तारिखर अनशन करते डाक्तर परामर्श दे दैनिक कार्यसूची को अनुसरण करने लगे प्रधानमंत्री नरेंद्र मोदी श्री वांगचुक को परामर्श दे सामाजिक गणमाध्यम पोस्ट में श्री मोदी निरंतर सुस्थता कामना कर ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବୁକାରେଷ୍ଟର ଭିକ୍ଟୋରିଆ ପ୍ୟାଲେସ୍ଠାରେ ରୋମାନିଆର ପ୍ରଧାନମନ୍ତ୍ରୀ ଇଲି ବୋଲାଜାନ୍ଙ୍କ ସହିତ ଦ୍ୱିପକ୍ଷୀୟ ଆଲୋଚନା କରିବେ ଏହାଛଡ଼ା ସେ ତାଙ୍କର ରୋମାନିଆ ପ୍ରତିପକ୍ଷ ନିକୋସ ଡାନ୍ଙ୍କ ସହିତ ଭାରତ ରୋମାନିଆ ବ୍ୟବସାୟିକ ଫୋରମ୍କୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି ପରେ ରାଷ୍ଟ୍ରପତି ରୋମାନିଆ ସଂସଦ ପରିଦର୍ଶନ କରିବା ସହିତ ଟମ୍ବ ଅଫ୍ ଦ ଅନ୍ନୋନ୍ ସୋଲଜର୍ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ବୁକାରେଷ୍ଟଠାରେ ତାଙ୍କ ରୋମାନିଆ ପ୍ରତିପକ୍ଷ ନିକୋସ ଡାନ୍ଙ୍କ ସହିତ ପ୍ରତିନିଧିସ୍ତରୀୟ ଆଲୋଚନା କରିଛନ୍ତି ପରେ ଦୁଇ ଦେଶ ମଧ୍ୟରେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ଶିକ୍ଷା ଏବଂ କ୍ରୀଡ଼ା କ୍ଷେତ୍ରରେ ସହଯୋଗ ଲାଗି ତିନୋଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ଏ ସମ୍ପର୍କରେ ବିବୃତ୍ତି ଦେଇ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଗତ 7 ଦଶନ୍ଧି ଧରି ଆପୋଷ ବିଶ୍ୱାସ ସମ୍ମାନ ଏବଂ ସଶକ୍ତ ଜନସମ୍ପର୍କକୁ ଭିତ୍ତି କରି ଦୁଇ ଦେଶ ମଧ୍ୟରେ ଘନିଷ୍ଠ ବନ୍ଧୁତ୍ୱ ରହିଆସିଛି
2: शिक्षा संस्कृति तथा पीपल टू पीपल कॉन्टैक्ट भारत रोमानिया संबंधों की आधारशिला है और मुझे खुशी है कि आज हमने इन दोनों में 3 महत्वपूर्ण साझेदारी पर हस्ताक्षर किए हैं हम प्रोग्राम ऑफ कोऑपरेशन इन साइंस एंड टेक्नोलॉजी के अंतर्गत जॉइंट रिसर्च एंड डेवलपमेंट का विस्तार करेंगे बुकारेस्ट यूनिवर्सिटी में इंडिया काउंसिल फॉर कल्चरल रिलेशंस के सहयोग से इंडिया स्टडी चेयर की स्थापना की जा रही है हम आज हस्ताक्षरित हुई MOU के जरिए स्पोर्ट्स के क्षेत्रों में भी अपना सहयोग बढ़ाएंगे
0: ରାଷ୍ଟ୍ରପତି କହିଛନ୍ତି ଭାରତ ରୋମାନିଆ ଭାଗିଦାରୀ ସମୟାନୁକ୍ରମେ ଅଧିକ ସଶକ୍ତ ହେବାରେ ଲାଗିଛି ସେ ତାଙ୍କର ରୋମାନିଆ ପ୍ରତିପକ୍ଷଙ୍କ ସହିତ ବିଗତ ବର୍ଷଗୁଡ଼ିକରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ହୋଇଥିବା ସହଯୋଗର ଅଗ୍ରଗତି ସମ୍ପର୍କରେ ଫଳପ୍ରଦ ଆଲୋଚନା କରିବା ସହିତ ସମୀକ୍ଷା କରିଛନ୍ତି ଭାରତ ରୋମାନିଆ ଆଗାମୀ 3 ବର୍ଷ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାରକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ DRDO ପକ୍ଷରୁ ବାଲେଶ୍ୱରର APJ ଅବଦୁଲ କାଲାମ ଦ୍ୱୀପରୁ କୁଶା କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ କରାଯାଇଛି ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରିପାରୁଥିବା ଏହି କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ସମସ୍ତ ଲକ୍ଷ୍ୟ ସଫଳତା ସହ ପୂରଣ କରିଛି ଏହି କ୍ଷେପଣାସ୍ତ୍ରର ଯୁଦ୍ଧ ବିମାନ ମାନବବିହୀନ ଆକାଶଯାନ ଏବଂ ବୃହତ୍ ଶତ୍ରୁ ବିମାନ ସମେତ ବିଭିନ୍ନ ପ୍ରକାର ଲକ୍ଷ୍ୟକୁ ବ୍ୟାପକ ଦୂରତା ଓ ଉଚ୍ଚତା ସୀମା ମଧ୍ୟରେ ଧ୍ୱଂସ କରିବାର କ୍ଷମତା ରହିଛି କୁଶାର ଏହି ସଫଳ ଉଡ଼ାଣ ପରୀକ୍ଷଣ ଲାଗି ଏଥିରେ ସମ୍ପୃକ୍ତ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏହା DRDO ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଏହାଦ୍ୱାରା ଦେଶର ବାୟୁ ପ୍ରତିରକ୍ଷା କ୍ଷମତା ଉଲ୍ଲେଖ

0: ଅନ୍ୟ ଭାବେ ସଶକ୍ତ ହୋଇପାରିବ ବୋଲି ଶ୍ରୀ ସିଂ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ର ସରକାର ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକର ସଚିବ ସ୍ତରରେ କେତେକ ଅଦଳବଦଳ କରିଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରଣାଳୟର ସଚିବ ବିନୀତ ଯୋଶୀଙ୍କୁ ପଞ୍ଚାୟତିରାଜ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ନରେଶ ପାଲ ଗଙ୍ଗୱାର ଉଚ୍ଚଶିକ୍ଷା ମନ୍ତ୍ରଣାଳୟର ନୂତନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେହିଭଳି ସୁଶୀଲ କୁମାର ଲୋହାନୀଙ୍କୁ ପଶୁ ସମ୍ପଦ ଓ ଦୁଗ୍ଧ ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ସହରାଞ୍ଚଳ ବ୍ୟାପାର ସଚିବ କାତି କିଥାଲା ଶ୍ରୀନିବାସଙ୍କୁ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ଏହି ନିଯୁକ୍ତିଗୁଡ଼ିକୁ ଅନୁମୋଦନ ପ୍ରଦାନ କରିଛନ୍ତି। ପୁରୀରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି। ନବଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀଜୀଉମାନେ ଜନ୍ମବେଦୀରୁ ରତ୍ନବେଦୀକୁ ବାହାରିବେ। ଶ୍ରୀଗୁଣ୍ଡିଚା ମନ୍ଦିରରେ ଗତକାଲି ରାତିରେ ପହୁଡ଼ନୀତି କରାଯାଇ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଖଣ୍ଡୁଆ ସମ୍ପନ୍ନ ହୋଇଥିଲା। ବାହୁଡ଼ା ଯାତ୍ରା ପାଇଁ ଆଜି ଭୋରରୁ ମଙ୍ଗଳ ଆରତୀ, ମୈଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ମଙ୍ଗଳାର୍ପଣ ଓ ଦ୍ୱାରପାଳ ପୂଜା କରାଯାଇ ଡୋରଲାଗି ନୀତି କରାଯାଉଛି। ମଧ୍ୟାହ୍ନ ପ୍ରାୟ 12:02:30 ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ। ଅପରାହ୍ନ 3:30 ଛେରାପହଁରା ନୀତି ସହ ଚାରମାଳ ଫିଟାଯାଇ ଘୋଡ଼ା ଯଚାଯିବ ଏବଂ ଅପରାହ୍ନ ପ୍ରାୟ 4 ବେଳେ ରଥଟଣା ଆରମ୍ଭ ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ବେଳେ ଗତ ସନ୍ଧ୍ୟାରୁ ଟ୍ରାଫିକ୍ କଟକଣା ଲାଗୁ ହୋଇଛି। ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ, ରବିବାର ଦିନ ରଥ ଉପରେ ଅଧରପଣା ନୀତି ସମ୍ପନ୍ନ କରାଯାଇ ସୋମବାର ଦିନ ନୀଳାଦ୍ରି ବିଜେ କରାଯିବ। ଦେଶବ୍ୟାପୀ ମୌସୁମୀ ସ୍ଥିତି ଉପରେ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ସକ୍ରିୟ ଭାବେ ନଜର ରଖିଛି। ଏ ସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ପ୍ରବଳ ବର୍ଷା ଯୋଗୁଁ ଉତ୍ପନ୍ନ ଆହ୍ୱାନକୁ ମୁକାବିଲା କରିବା ଲାଗି ପ୍ରଭାବିତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି। ଜୁଲାଇ ମାସରେ ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗ, ଆସାମ, ଗୁଜରାଟ, ମହାରାଷ୍ଟ୍ର, ଦାଦ୍ରା ଓ ନଗରହାବେଳି, ଦାମନ ଏବଂ ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ହେବା ସହିତ ଭୂସ୍କଳନ ମଧ୍ୟ ହୋଇଥିବା ସମ୍ପର୍କରେ ଏ ବିବୃତ୍ତିରେ ସୂଚନା ଦିଆଯାଇଛି। ଗୃହ ମନ୍ତ୍ରଣାଳୟର ସମନ୍ୱିତ ନିୟନ୍ତ୍ରଣ କକ୍ଷ ବିଭିନ୍ନ ରାଜ୍ୟ ଓ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ରଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି ସମୟୋପଯୋଗୀ ସୂଚନା ପ୍ରଦାନ କରୁଛି। ଏଥିଲାଗି ଭାରତୀୟ ପାଣିପାଗ ବିଭାଗ, କେନ୍ଦ୍ରୀୟ ଜଳ ଆୟୋଗ ଏବଂ ଭାରତୀୟ ଜାତୀୟ ମହାସାଗର ସୂଚନା ସେବା କେନ୍ଦ୍ର ଭଳି କେତେକ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ସହିତ ମଧ୍ୟ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ସମନ୍ୱୟ ସ୍ଥାପନ କରିଛି। କ୍ରିକେଟ୍ ହରାରେଠାରେ ଗତକାଲି ଅନୁଷ୍ଠିତ ପ୍ରଥମ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତ ଜିମ୍ବାୱେକୁ 7 ପରାସ୍ତ କରିଛି। ଏଥିସହିତ ଭାରତ ବର୍ତ୍ତମାନ 1-0 ସିରିଜ୍ ଅଗ୍ରଣୀ ରହିଛି। ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ନିର୍ଦ୍ଧାରିତ 20 ଓଭରରେ 7 ହରାଇ 125 ରନ୍ କରିଥିଲା। 126 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ 13 ଓଭର ଓ 2 ବଲ୍ରେ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲେ। ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ମାତ୍ର 19 ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି 3 ମ୍ୟାଚ୍ ବିଶିଷ୍ଟ ଟି20 ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ହରାରେଠାରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ ସମ୍ପର୍କିତ ଚିଠା ପ୍ରସ୍ତାବ ଆଜି ଉପସ୍ଥାପିତ ହେବ କେନ୍ଦ୍ର କ୍ୟାବିନେଟ୍ରେ, କହିଲେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତିଙ୍କ ରୋମାନିଆ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ 3 ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ହରାରେଠାରେ ଅନୁଷ୍ଠିତ ପ୍ରଥମ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେକୁ 7 ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ଭବାନୀପାଟଣା ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ।

2014 ମସିହା ଅକ୍ଟୋବର 2 ତାରିଖ ଦିନ ଦିଲ୍ଲୀର ରାଜପଥଠାରେ ସ୍ୱଚ୍ଛ ଭାରତ ମିଶନର ଶୁଭ ଉଦ୍ଘାଟନ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି କହିଥିଲେ, 2019 ମସିହାରେ ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମବାର୍ଷିକୀ ଅବସରରେ ଏକ ସ୍ୱଚ୍ଛ ଭାରତ ହିଁ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ସ୍ୱଚ୍ଛ ଭାରତ ମିଶନକୁ ଏକ ଜାତୀୟ ଆନ୍ଦୋଳନ ସଦୃଶ ସାରା ଦେଶରେ ଆରମ୍ଭ କରାଯାଇଛି। ଏହି ଆନ୍ଦୋଳନର ଆଭିମୁଖ୍ୟ ହେଉଛି 2019 ମସିହା ଅକ୍ଟୋବର 2 ତାରିଖ ସୁଦ୍ଧା ଏକ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବା। ସ୍ୱଚ୍ଛ ଭାରତ ଅଭିଯାନ ହେଉଛି ଭାରତ ସରକାରଙ୍କ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ୱଚ୍ଛ ଅଭିଯାନ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦିଲ୍ଲୀର ଇଣ୍ଡିଆ ଗେଟ୍ଠାରେ ଏକ ଶପଥ ପାଠ କରାଇଥିଲେ ଏବଂ ଏଥିରେ ସାରା ଦେଶରୁ 30 ଲକ୍ଷ ସରକାରୀ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନିଜେ ଏକ ଗଣଦୌଡ଼ର ଶୁଭାରମ୍ଭ କରି ଏଥିରେ ଭାଗ ନେଇଥିଲେ। ଏକ ସ୍ୱଚ୍ଛ ଏବଂ ସୁସ୍ଥ ଭାରତ ଗଠନରେ ଗାନ୍ଧିଜୀଙ୍କ ସ୍ୱପ୍ନକୁ ସାକାର କରିବା ହିଁ ହେଉଛି ଏହି ଅଭିଯାନର ଲକ୍ଷ୍ୟ। ମାନ୍ୟବର ପ୍ରଧାନମନ୍ତ୍ରୀ ନିଜେ ଦିଲ୍ଲୀର ମନ୍ଦିର ମାର୍ଗ ପୋଲିସ ଷ୍ଟେସନଠାରେ ସ୍ୱଚ୍ଛତା କାମ ଆରମ୍ଭ କରିଥିଲେ। ନା ଗନ୍ଦଗି କରେଙ୍ଗେ ନା କର୍ଣ୍ଣେ ଦେଙ୍ଗେର ମନ୍ତ୍ର ସେ ଲୋକଙ୍କୁ ଦେଇଥିଲେ। ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ଲୋକଙ୍କୁ ଏକ ଗୁରୁଦାୟିତ୍ୱ ଦିଆଯାଇଛି। ସମଗ୍ର ଦେଶରେ ଜନସଚେତନତା ସୃଷ୍ଟି ହୋଇଥିବାରୁ ଗାନ୍ଧିଜୀଙ୍କ ଯେଉଁ ସ୍ୱପ୍ନ ଥିଲା ତାହା ନିଶ୍ଚିତ ଭାବରେ ସତ୍ୟ ହେବ ବୋଲି ଅନୁମାନ କରାଯାଉଛି। ଆମ ଦେଶରେ ସ୍ୱାସ୍ଥ୍ୟ ସମସ୍ୟାର 50% ପରିବାରରେ ଉନ୍ନତ ଶୌଚାଳୟ ନଥିବା ଯୋଗୁଁ ହିଁ ହୋଇଥାଏ। ସମାଜର ବିଭିନ୍ନ ବର୍ଗର ଲୋକ ଆଗେଇ ଆସି ଏହି ଜନ ଆନ୍ଦୋଳନରେ ଯୋଗ ଦେଇଛନ୍ତି। ସରକାରୀ କର୍ମଚାରୀ, ଯବାନ, ଅଭିନେତା, ଖେଳାଳି, ଉଦ୍ୟୋଗପତିଙ୍କ ସହିତ ଆଧ୍ୟାତ୍ମିକ ନେତାଗଣ ମଧ୍ୟ ଏହି ମହତ୍ କାମରେ ସାମିଲ ହୋଇଛନ୍ତି। ସରକାରୀ ବିଭାଗ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ସ୍ଥାନୀୟ ଲୋକମାନେ ଏହି ଆନ୍ଦୋଳନରେ ତତ୍ପରତା ପ୍ରଦର୍ଶନ କରିଛନ୍ତି। ସଙ୍ଗୀତ ଏବଂ ନାଟକ ମାଧ୍ୟମରେ ମଧ୍ୟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ଭାରତୀୟ ନାଗରିକମାନଙ୍କ ସ୍ୱଚ୍ଛତା କାମକୁ ଲୋକଲୋଚନକୁ ଆଣିବା ପାଇଁ ମଧ୍ୟ ମୋ ସ୍ୱଚ୍ଛ ଭାରତ ବା ମାଇ କ୍ଲିନ୍ ଇଣ୍ଡିଆର ଶୁଭାରମ୍ଭ କରାଯାଇଛି। ଲୋକଙ୍କ ଆଗ୍ରହ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କଠାରେ ଥିବା ଆସ୍ଥା ଏହି ଆନ୍ଦୋଳନକୁ ଧୀରେ ଧୀରେ ସଫଳତାର ରୂପ ଦେଉଛି। ଝାଡ଼ୁ ଧରି ରାସ୍ତା ସଫା କରିବା, ମଇଳା ଗଦା ନିର୍ମୂଳ କରିବା, ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବା ଏବଂ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ନୀତିଦିନିଆ ଘଟଣାରେ ପରିଣତ ହେଲାଣି। ବହୁ ସଂଖ୍ୟାରେ ଭାରତୀୟମାନେ ଏହି ଅଭିଯାନରେ ଯୋଗଦାନ କରି ଭଗବାନଙ୍କ ପରେ ସ୍ୱଚ୍ଛତାର ବାର୍ତ୍ତା ଦେବାରେ ଲାଗିଛନ୍ତି। ସରକାର ଯେଉଁ ସ୍ୱଚ୍ଛ ଭାରତର ଆହ୍ୱାନ ଦେଇଛନ୍ତି, ସହରାଞ୍ଚଳ, ଗ୍ରାମାଞ୍ଚଳ ଯଦି ସବୁଠି ଲୋକ ସମ୍ପୂର୍ଣ୍ଣ ଭାବରେ ସଚେତନ ହେବେ, ଏହାର ସଫଳ ରୂପାୟନ ହୋଇପାରିବ।

ଶୁଣୁଥିଲେ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ, ଉପସ୍ଥାପନ କରିଥିଲେ ପ୍ରଫୁଲ୍ଲ କୁମାର ମାଝୀ। ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ନାଟକ ଗୀତନାଟ୍ୟର ପ୍ରସାରଣ କ୍ରମରେ ଶୁଣୁଛନ୍ତି ପ୍ରତ୍ୟେକ ଦିନ ରାତି 10ଟାରେ ନାଟକ କିମ୍ବା ଗୀତନାଟ୍ୟ। ଆଜି ଏ କ୍ରମରେ ଶୁଣିବେ ନାଟକ ଭକ୍ତ ବାଲିଗାଁ ଦାସ, ରଚନା ଡକ୍ଟର ବ୍ରଜମୋହନ ମହାନ୍ତି, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ, ସଙ୍ଗୀତ ରାଖିଲ ଚନ୍ଦ୍ର ମହାନ୍ତି। ଆଗାମୀକାଲି ଶନିବାର ରାତି 10ଟାରେ ଶୁଣିବେ ନାଟକ ପବିତ୍ର ଦାସିଆ, ରଚନା ନିର୍ମଳ କୁମାର ମିଶ୍ର, ପ୍ରଯୋଜନା ଡକ୍ଟର କିଶୋର ମହାନ୍ତି। ଆକାଶବାଣୀ ଭବାନୀପାଟଣା, ଶୁଣନ୍ତୁ ଶ୍ରୀରାମଚରିତ ମାନସ।

0: ଶୁଣୁଥିଲେ ଶ୍ରୀରାମ ଚରିତ ମାନସ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ଚାଷର କଥା।
1: ନଡ଼ିଆ ଗୋଟେ ସ୍ୱାଦ ଫଲ, ଇତାକେ ଆମେ ପୂଜା ପାଠ ଠାନୁ ଆରମ୍ଭ କରିକରି ତରକାରୀ ପତର ମାନକେ ଫୁନି ପକେଇଥିସୁଁ। ନଡ଼ିଆରେ ଏତ୍କି ସବୁ ବ୍ୟବହାର ଅଛେ ବୋଲିକରି ତ ଆମେ ଇତାକେ ଚାଷ ହିସାବରେ ବି କରସୁଁ। ମାତର୍କ ଆମର ଅଧିକାଂଶ ଚାଷୀ ଭାଇମାନେ ଏଇ ଚାଷ ବିଷୟରେ କିଛି ନେଇ ଜାଣିକରି ବି ହେନ୍ତା ଖାଲି ଲଗେଇ ଲୁଗା ଦେସନ୍, ଯାହାଥିର୍ ଲାଗି ନଡ଼ିଆ ଗଛର ଖୁବ୍ ଗୁଡ଼ା ସମସ୍ୟା ପଚକେ ଆସିଥିସି। ଆମେ ଯଦି ଆଗନୁ ଟିକେ ଏ ଗଛ ବିଷୟରେ ଅଧିକ ଜାଣି ରଖମା, ଆମକେ ଏଇ ଗଛର ଯତ୍ନ କରବାକେ ଆର୍ ମୁସ୍କିଲ ନେଇ ହିଏ ନା। ସବୁଠାନୁ ପ୍ରଥମ କଥା ହେଲା ନଡ଼ିଆ ଗଛର ଠିକ୍ କିସମ ନେବାଟା। ଏଇ ଗଛ ତିନିଟା କିସମର ଥିସି। ଡେଗା କିସମ ଭିତରେ ଯୋଉଛନ୍ ୱେଷ୍ଟ କୋଷ୍ଟ ଟଲ, ଇଷ୍ଟ କୋଷ୍ଟ ଟଲ, ଲାକ୍ଷାଦ୍ୱୀପ ଅର୍ଡିନାରୀ, ଲାକ୍ଷାଦ୍ୱୀପ ମ୍ୟାକ୍ରୋ, ଆଣ୍ଡାମାନ ଅର୍ଡିନାରୀ, ଆଣ୍ଡାମାନ ଗ୍ୟାଣ୍ଟ, କାପାଡାମ, ସାନ ରମନ। ବୁଟି କିସମ ଭିତରେ ନେ ଚହ୍ୱାଟ ଅରେଞ୍ଜ ଡ୍ୱାର୍ଫ, ଚହ୍ୱାଟ ଡ୍ୱାର୍ଫ ଗ୍ରୀନ, ଗଙ୍ଗେ ଆରୁ ଚନ୍ଦନ। ହାଇବ୍ରିଡ୍ କିସମ ଭିତରେ ନେ ଡେଙ୍ଗା ଗେଡ଼ା ଚନ୍ଦ୍ରଲକ୍ଷ, ଗେଡ଼ା ଡେଙ୍ଗା ଆଦି କିସମ। ହେନ୍ତା ଦେଖ୍ବା ଗଲେ ଫଲ ଧରବାର ଚାର ମାସ ଗଲେ ନଡ଼ିଆ ନେ ପାନ ଭରବାର ଆରମ୍ଭ କରସି, ପାଞ୍ଚ ମାସ ହେଇଗଲେ ଭିତରେ ନେ ସସ୍ ଭରି ଯାଇସି, ସାତ ନୁ ଆଠ

0: ଘାସ ଗଲେ ନଡ଼ିଆ ପୁରା ଜୁରି ଯାଇକରି ପାନ୍ ଶୁଖି ଆସିକରି ଧୀରେ ଧୀରେ ତେଲ ଜମ୍ବାକେ ଲାଗ୍ସି। ଯେନ୍ ନଡ଼ିଆ ମନ୍କେ ଆମେ ପର୍ଶେକ୍ ତକ୍ ଗଛନେ ଛାଡ଼ିଥିମା ସେ ବିହନ ନେଲେ ଭଲ୍ ବାହାର୍ସି। ନଡ଼ିଆ ବିହନ ଠୁଲାବାର୍ ବଢ଼ିଆ ସମୟ ହେଲା ଜାନୁଆରୀ ମାସନୁ ମେ ମାସ ଭିତରେ ନେ। ଇସବୁ କଥାକେ ଧ୍ୟାନ ଦେଇକରି ଯେନ୍ ବିହନ ନଡ଼ିଆ ଆମେ ଆଣିଥିମା ତାକେ ଉପର ମୁହାଁ କରିକରି ଅନ୍ଧାର ଘର ଗୁଟକେନେ ରଖିଦେମା। ପଛକେ ତାକେ ପାନ୍ନେ ଗୁଟେ ହପ୍ତା ବାଗିର୍ ବୁଡ଼େଇକରି ରଖ୍ମା। ନଡ଼ିଆ ବିହନକେ ବାଲିଆ ମାଟନେ ଲଗାଲେ ଭଲ୍, ଆରୁ ଯେନ୍ଠାନେ ଲଗାମା ସେ ଜାଗାନେ ଖରାନେ ବାଜୁଥିବାର ଅଛେ। ନଡ଼ିଆ ଲଗାଲା ବେଲ୍କେ ଧ୍ୟାନ ଦେମା ଯେ ଧାଡ଼ି ଧାଡ଼ି ଭିତରେ ନେ 1.5 ଫୁଟ୍ ଆରୁ ଗଛ ଗଛ ଭିତରେ ନେ 1 ଫୁଟ୍ ଲେଖା ଦୂର ରହିବା। ନଡ଼ିଆ ମଞ୍ଜି ଲଗାବା ଆଗନୁ 100 ଲିଟର ପାନ୍ନେ 400 ଗ୍ରାମ BSC ଗୁଣକେ ଗୁଲି କରି ସେଥିନେ ନଡ଼ିଆକେ ବୁଡ଼େଇ ଦେଇକରି ପଛକେ ତାକେ ଲଗାମା। ଏନ୍ତା କରଲେ ଆଗକେ ଉଲ୍ମା ଚର୍ବା ଡର ନେଇ ରହେନା। ଯଦି ଠିକ୍ ହିସାବନେ ପାନ୍ ପବନ ଆରୁ ଖାଦ ପାଇବା ଇ ନଡ଼ିଆ ମଞ୍ଜିନୁ 3 ମାସ ଭିତରେ ନେବି ଗଜା ବାହାରି ଯାଏସି। ମାତ୍ର କେତେକ ମଞ୍ଜିନୁ 5 ମାସେ ପୁଣି ଗଜା ବାହାରବାର ଦେଖ୍ବାକେ ମିଲ୍ସି। ଚାରା 6 ମାସନୁ 12 ମାସର ଲେଖା ହେଇଗଲେ ମାଟନୁ ଘିଚି ଆନିକରି 10 ଦିନ ଭିତରେ ଲଗାବାର କଥା। ନଡ଼ିଆ ଗଛ ପ୍ରାୟ ସବୁ ପ୍ରକାରର ମାଟନେ ଚାଷ କରାଯାଇପାରବା, ହେଲେ ବାଲିଆ ଆର ଦୋର୍ସା ମାଟନେ ଖୁବ୍ ଭଲ୍ ହେସି। ଲାଲ ମାଟ ଆରୁ ଡଙ୍ଗର ଜାଗା ମାନକେ ନଡ଼ିଆ ଗଛ ଲଗେଇ ହେବା, ମାତ୍ର ତାର୍ ଲାଗି ଖୁବ୍ ଧ୍ୟାନ ଦେଇକରି ଟିକେ କରବାକେ ପଡ଼ବା। ମାଟ ଉପରୁ 1 ମିଟର ଭିତରକେ ଯଦି ପଥର ଅଛେ ବେଲେ ସେ ଜାଗାରେ ନଡ଼ିଆ ଗଛ ନେଇ ଲଗାବାର କଥା। ମାଟନେ ଯଦି ଅଧିକା ଅମଲ କି ଖାର ଅଛେ ବେଲେ ବି ନଡ଼ିଆ ଚାଷ ନେଇ ହେଇପାରେ। ପ୍ରକୃତିରେ ଦେଖ୍ବାକେ ଗଲେ ନଡ଼ିଆ ଗଛଟା ଖରା ତପତ ଜାଗାରେ ଜହ ଭଲ ଥିସି। ଏଇ ଗଛଟା ଭଲ୍ କରି ବଢ଼ବାର୍ ଲାଗି ହେଲେ ହାରାହାରି 27 ଡିଗ୍ରୀ ତାପ ଆରୁ ବର୍ଷା ଦିନେ 80-85% ପାନ୍ ଆରୁ ଶୀତ ଦିନେ 60-70% ପାନ୍ ମାଟନେ ଥିବା ଦରକାର। ନଡ଼ିଆ ଗଛକେ ବର୍ଷକେ 2000 ଘଣ୍ଟା ଖରା ଆରୁ 1800-3000 ମିଲିଲିଟର ବର୍ଷା ହେଲେ ବନେକରି ବଢ଼ିଥିସି। ଭଲ୍ କରି ଖରା ନେଇ ପାଇଲେ ଗଛଟା ଡେଙ୍ଗା ହେଇଯାଏସି ଆରୁ ଭଲ୍ ଫଲ୍ ବି ନେଇ ଦିଏନା। ନଡ଼ିଆ ଗଛ ଲଗାବାର ଆଗନୁ ଆମେ କାଣା କାଣା ଜାଣି ରଖବାର କଥା ସେ ବିଷୟରେ ଜାଣିଲା ଉତାରୁ ଏବେ ଆର ଆମେ ହେଲା ନେଇ ହେମା। ଏବେ କହିଲା ହିସାବନେ ଇ ଗଛ ଲଗାଲୁ କି କଲେ ଆମେ ଇ ଚାଷନୁ ଅଧିକ ନଡ଼ିଆ ପାଇପାରମା।
1: ଶୁଣୁଥିଲେ ଚାଷର କଥା। ଶୁଣନ୍ତୁ ଆମର କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆଜି ରାତି 7:30 ଚାଷବାସ କାର୍ଯ୍ୟକ୍ରମରେ ଏକ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ବିଷୟ ରହିଛି ବର୍ଷା ଦିନରେ ଗୃହପାଳିତ ପ୍ରାଣୀଙ୍କର ଯତ୍ନ। ଏଥିରେ ବିଶେଷଜ୍ଞ ଭାବରେ ଉପସ୍ଥିତ ରହିବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ କଳାହାଣ୍ଡି ଡାକ୍ତର ନିରଜ ଚନ୍ଦ୍ର କହଁର। ଶ୍ରୋତାବନ୍ଧୁଙ୍କୁ ଅନୁରୋଧ, ଏହି କାର୍ଯ୍ୟକ୍ରମକୁ ଫୋନ୍ କରି କୁହାଯାଇଥିବା ବିଷୟ ଉପରେ ପ୍ରଶ୍ନ ପଚାରି ବିଶେଷଜ୍ଞଙ୍କଠାରୁ ସିଧାସଳଖ ଉତ୍ତର ପାଇବାକୁ। ଆମର ଫୋନ୍ ନମ୍ବର ହେଉଛି 0667029562 3, ଆଉ ଗୋଟିଏ ନମ୍ବର 0667029562 8। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ବର୍ତ୍ତମାନ ଧାରାବାହିକ ନାଟକ ଆଜ୍ଞା ବଡ଼ ଅସୁବିଧା ହେଉଛି। ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ରଞ୍ଜନ କୁମାର ବେହେରା।

0: ଦେ ତମ କାନ ଅଛି ନା ନାହିଁ, ଲୋକେ କେମିତି ଆମକୁ ଚୁଗୁଲେଇ ଡାଇଲଗ କହିବା ଆରମ୍ଭ କଲେଣି।
1: ଲୋକଙ୍କ କଥାରୁ ମତେ କଣ ମିଳିବ ବା, ତମେ ମତେ ଏତେ ଲୋକଙ୍କ ଆଗରେ ଭଉଣୀ ବୋଲି କିଆଁ କହିଲ ଆଗ କହିବଟି।
0: ଓହୋ, ହଠାତ୍ ରେ ତ ପାଟିରୁ ମୋର ଖସିଗଲା, ସେଥିପାଇଁ ଏତେ ଘାଣ୍ଟ ଚକଟ କରୁଛୁ କାହିଁ କହିଲ?
2: ମୋଲା ଯା, କାହିଁକି ଖସିବ ନା, ନାଇଁ କାହିଁକି ଖସିବ, ଯେବେ ଖସିଗଲା କ୍ଷମା ମାଗନ୍ତୁ, ପାଞ୍ଚ ଲୋକଙ୍କ ଆଗରେ ସ୍ତ୍ରୀ କି ମାଇ ପୁଅ ବୋଲିକିରି କହନ୍ତୁ।
1: ହଁ, ମୁଁ ତ ଠିକ ସେଇ କଥା କହୁଛି। ଓହୋ, ମତେ ମାଇ ପୁଅ ବୋଲି କହୁନ କାହିଁକି ବା?
0: କହୁଛି ବାବା କହୁଛି, ମୋ ସ୍ତ୍ରୀ ରଙ୍କୁଣୀ ଦେବୀ ତଥା ଏଠି ଯାତ୍ରା ଦେଖିବା ପାଇଁ ଜମା ହୋଇଥିବା ଭାଇ ଓ ଭଉଣୀ ମାନେ, ଆପଣ ମାନେ ବର୍ତ୍ତମାନ ପାଟିତୁଣ୍ଡ ନ କରି ଯାତ୍ରା ଦେଖନ୍ତୁ।
1: ଏଇ ତ କଥା ଆଗରୁ କହିଦେଇଥାନ୍ତ, ତେବେ ମୁଁ ଏତେଟା ମହାଭାରତ କିଆଁ କରିଥାନ୍ତି। ମୋ ଗେରସ୍ତ ତ ତାଙ୍କ ଭୁଲ ମାଗିଲେନି, ଆଉ ତେମେ ଏମିତି ଆଟ କରି ଛିଡ଼ା ହେଇଛ କାହିଁକି ବା? ତେମେ ବି କ୍ଷମା ମାଗୁନା।
2: ମଲା, ଆପଣଙ୍କୁ ମା କହିଦେଲି ବୋଲି ମୋର ଭୁଲ ହେଇଗଲା ସାନ୍ତାଣୀ।
3: ବାଃ, କ୍ୟା ଜୋରଦାର ଜମା
1: ଖିଲଟି, ଲୋକମାନେ କେତେ ଖୁସି ହେଲେଣି। ଦିଅ, ଏଥର ଯାତ୍ରା ଆରମ୍ଭ କର, ରଙ୍ଗବତୀ ବାଜା ଟିକେ ବଜଉନ, ଶୁଣିବାକୁ ଭାରି ବଢିଆ ଲାଗୁଛି।
2: ମୋଲା ଯା, ୟା ନା ପୁଣି ଗୋଟେ କଥା, ଏଣିକି ରଙ୍ଗବତୀ, କଳାବତୀ, ଲୀଳାବତୀ, ଗୁଣବତୀ ସବୁ ବାଜିବ। ଆପଣ ଆଗ ବସିବେଟି। ହୋ ସଙ୍ଗୀତ ମାଷ୍ଟ୍ରେ, ରଙ୍ଗବତୀ କନକଲତା ଚାଲୁ।

0: ତାର ଅଣ୍ଟା ଲଚକା ଠାଣି ଆଉ ଆଖିମରା ଛଟା, ୱାଃ ରିଅଲି ୱଣ୍ଡରଫୁଲ।
1: ତୋ ମନକୁ ପାଇଛି ତ?
0: ପାଉଛି ମାନେ, ଏକାଥରକେ ମୋ ମନ ଆଉ ଚିତ୍ତକୁ ପୁରା ହରଣ କରିନେଲାଣି। ତୁ କଣ ଲାଇକ୍ କରୁନୁ?
1: ଆବେ ଲାଇକ୍ କଥା କଣ କହୁଛୁ, ମୁଁ ଶଳା ତ ତା ନାଚର ଛଟାରେ ବିଲକୁଲ ଦିୱାନା ହେଇଗଲିଣି।
0: ଆବେ ହେ, ସେଇଟା ଟୁକିଟେ ତ, ଟିକେ ଭଲ କରି ଦେଖ।
1: ଅଲବତ୍ ଟକି, ତା ଠାଣି ମାଣି ଆଉ ଛଇ ଛୋଟ କର, ତୁ ଜାଣିପାରୁନୁ କି ମର୍ଦ୍ଦ ହେଇଛୁ କେବେ ତୁ?
0: ତାହେଲେ କଣ ୟାକୁ କିଡନାପିଂ କରି ନେଇଯିବା?
1: ଆହୁରି ପଚାରୁଛୁ, ଯା ଆମ ଲୋକଙ୍କୁ ଇସାରା କରିଦେ, ମୋଟର ସାଇକେଲଟା ଷ୍ଟାର୍ଟ କରି ସେଠି ବସିଥା। ମୁଁ ରଙ୍ଗବତୀକୁ ଟଙ୍କା ପୁରସ୍କାର ଦେବା ବାହାନରେ ଯାଇ ପେଣ୍ଡାଲ ଉପରେ ଛିଡ଼ା ହେବି। ଯେମିତି ଲାଇଟ୍ଟା ଲିଭି ଯିବ, ମୁଁ ତାକୁ ପେଣ୍ଡାଲ ଉପରେ ଉଠେଇ ନେଇ ସିଧା ଚାଲିଯିବି ଆଉ।
0: ଓକେ,
2: ଆରେ ଗ୍ୟାସ ନାଇଟାକୁ କୋଉଠି ପୋଡି ଖାଇଦେବେ? ଟର୍ଚ୍ଚ ମାରି ଆଗ ଦେଖେ, କୋଉଠି ଫ୍ୟୁଜ୍ ଗଲା, କାହାର କଣ ହେଲା, କୋଉ ମା ଭଉଣୀ ପାର୍ଟି କଲେଣି ଦେଖିବେ।
3: ମା ଭଉଣୀ ମାନେ ପାର୍ଟି କରନ୍ତୁ କି ବାପା ଭାଇ ମାନେ ପାର୍ଟି କରନ୍ତୁ, ଆରେ ହୋଲ ଟାଉନରେ ତ ଯାଇଛି, ଆମକୁ ଫ୍ୟୁଜ୍ ଦେଖିବି କଣ?
2: ଜବାବ କଣ ଦଉଛି କି ଭାଇ? ଯାଇ ମେକଅପ୍ ରୁମ୍ରୁ ଗ୍ୟାସ ନାଇଟା ଆଗ ଠିକି ନେଇଆ। ଆରେ ହେ ଗ୍ୟାସ ନାଇଟା ୟାର ଆଗ ଆଣରେ।
4: ଏଇଠି ଗୋଟାଏ ବେଲି ତ ଗ୍ୟାସ ନାହିଁ କି, ଅଭିକା ପେଣ୍ଡେଲକୁ ଯାଇପାରିବୁନି। ହା
2: ତୁ ମେଞ୍ଜର ନା ମୁଁ ମେଞ୍ଜର? ବେ ନାଇଟି ଆଗ ଆଣବେ
4: ମ ତମେ।

0: ମେକଅପ୍ ଭିତରେ ତମେ ମେଞ୍ଜର ହେବା, ଗ୍ୟାସ ନାଇଁଟି ଯାଇପାରିବୁନି ହା, ସେଇଠି ମହମବତୀ ଅଛି ଜଳାଅ।
1: ମୋଲା ଯା, ତୋର ଆଣ୍ଡମା ଏଇଠି ମହମବତୀ କାରଖାନାଟେ ଖୋଲି ଦେଇଛି କି? ତୁ କହିଲା ମାତ୍ରେ ମହମବତୀ ଗୁଡ଼ାଏ ଜାଳି ଦେଇଯିବି। କଣ ଏଇ ଛୁଣିକା ମୋ ପାଟିକି ଆଇଥିଲା କେ ଜାଣି। ଆଜ୍ଞା ମାନେ ବ୍ୟସ୍ତ ହୁଅନ୍ତୁନି, ଥିଏଟର ଚାଲିବ, ରଙ୍ଗବତୀ ବି ନାଚିବ, ନାଇଟି ଆସିବାକୁ ଯାହା ସମୟ। ତା ଆଗରୁ ଆପଣ ମାନଙ୍କ ସାଙ୍ଗରେ ଆଣିଥିବା ମା ଭଉଣୀ ମାନେ, ଝିଅ ମାନେ ଆପଣ ମାନଙ୍କ ପାଖରେ ଅଛନ୍ତି କି ନାହିଁ ଟିକେ ଭଲ ଭାବରେ ଦେଖି ନିଅନ୍ତୁ।
2: ରଙ୍କବାପା, ତୁମେ ମୋ ପାଖରେ ଅଛଟି?
3: ଅଛି ମ, କାହିଁକି ଅଯଥା ହାଲା କରୁଛ?
2: ଆହେ, ତମ ପାଟିଟା କେମିତି ଅଲଣା ଅଲଣା।

0: ଟଙ୍କବାପା, ତୁମେ ମୋ ପାଖରେ ଅଛଟି?
1: ଅଛି ମ, କାଇଁ କରି ଅଯଥା ହାଲା କରୁଛ?
0: ଆହେ, ତମ ପାଟିଟା କେମିତି ଅଲଣା ଅଲଣା ବାସୁଛି! ତମେ ଆମର ଅଙ୍କ ବାପାଟି?
1: ରଙ୍କ ବାପା ନ ହୋଇ ଆଉ କଣ ମୁଁ ରଙ୍କ ମା ହେଇଯିବି କି?
0: କାଇଁ, ମୋ ହାତଟାକୁ ନେଇ ତମ ମୁହଁରେ ରଖିଲ, ତମ ନାକ ତଳେ ପରଜାପତିଆ ନିଶଟା ଅଛି ନା ନାହିଁ ମୁଁ ଆଗ ଦେଖିବି।
2: ଆଉ ପରଜାପତିଆ ନିଶ ନଥିବ, ତାକୁ ଅନ୍ଧାର ଭିତରେ କିଏ ଚାଞ୍ଚି ଦେଇ ସାରିଥିବ।
3: ସେ କଷ୍ଟ କରନ୍ତୁନି ସାରେ, ଅଭି ନାଇଟ ଯୋଗାଡ଼ କରୁଛି ଆଜ୍ଞା। ବୋଲା ଯା ଆବେ, ହେ ଶଳା ସାଧୁଆ, ଆବେ ପେଣ୍ଡାଲ ଉପରକୁ ଆଗ ଗ୍ୟାସ ବତୀଟା ଆଣେବେ।
4: ଏ ଦେଖ ସୁନ୍ଦରୀର ଚୋଖା ବେଶ, ଆରେ ନାୟକ ସାଜିଛି ମାଖି ନିଶ, ଦେଖି ତାର ନିଶ ପ୍ରେମରେ ବେହୋସ, ଝିଅ ମାନେ କେତେ ହେଲେ ବାଇ। ଏ ଶୁଣ, ଏ ଶୁଣ, ଏ ଶୁଣ।

0: ଏତେବେଳେ ଯେ ଶୁଣୁଥିଲେ ଧାରାବାହିକ ନାଟକ ଆଜ୍ଞା ବଡ଼ ଅସୁବିଧା ହେଉଛି, ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ରଞ୍ଜିତ କୁମାର ବେହେରା। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ସକାଳ 8ଟା ହେବାକୁ ଯାଉଛି। ପ୍ରଥମେ ଆକାଶବାଣୀ ଦିଲ୍ଲୀରୁ ସମାଚାର ପ୍ରଭାତ ଏବଂ ମର୍ଣ୍ଣିଂ ନ୍ୟୁଜ୍, ତାପରେ ଶୁଣିବେ ସକାଳ 8:30 ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀଠାରେ ଅନୁଷ୍ଠିତ ହେଉଥିବା ପବିତ୍ର ବାହୁଡ଼ା ଯାତ୍ରାର ଧାରା ବିବରଣୀର ସିଧା ପ୍ରସାରଣ।
1: और लाइट बिल के

ଭକ୍ତଜନ ବତ୍ସଳ କରୁଣା ବରୁଣାଳୟ ପତିତ ପାବନ ମହାବାହୁଙ୍କର ଆଜି ବାହୁଡ଼ା ଯାତ୍ରା। ଆଜି ରଥଯାତ୍ରାର ନବମ ଦିବସ ଆଷାଢ଼ ଶୁକ୍ଳ ଦଶମୀ ତିଥି। ଏ ଦିନର ମହାତ୍ୟ ସମ୍ପର୍କରେ ସ୍କନ୍ଦପୁରାଣ କହୁଛନ୍ତି, ନବମ୍ୟାଂ ବାସୟେ ଦେବାନ୍ ତେଷୁ ପ୍ରାତଃ ସମୃତିମତ୍ ଦକ୍ଷିଣାଭିମୁଖୀ ଯାତ୍ରା ବିଷ୍ଣୁ ରେଷା ସୁଦୁର୍ଲଭା। ଅର୍ଥ ହେଲା ନବମ ଦିବସରେ ଦେବତାମାନଙ୍କୁ ରଥରେ ବସେଇବ, ଏହି ପ୍ରାତଃ ଅତ୍ୟନ୍ତ ସମୃଦ୍ଧିବାନ, ଏ ଦକ୍ଷିଣାଭିମୁଖୀ ବିଷ୍ଣୁ ଯାତ୍ରା ଅତ୍ୟନ୍ତ ଦୁର୍ଲଭ। କେତେ କାଳରୁ ଶବର ଦ୍ୱାରା ପୂଜିତ ଦାରୁ ଦେବତା ବିଶ୍ୱାବସୁର ନୀଳମାଧବ ବାଟ ଦେଇ ଆମ ପାଇଁ ଦାରୁ ବ୍ରହ୍ମରେ ରୂପାନ୍ତରିତ ହୋଇଛନ୍ତି। କେତେ ରାଜା, କେତେ ବିଦ୍ୱାନ, ସାଧୁସନ୍ଥଙ୍କର ଅତ୍ୟନ୍ତ ମହନୀୟ ବିଚାରର ଇଏ ହେଉଛି ଫଳ। ଆମେମାନେ ଜାଣିପାରିବା, ବୁଝିପାରିବା ଏବଂ ଅନୁଭବ କରିପାରିବା ବୋଲି ସେମାନେ ନିରାକାର ନିରାଭାସ ନିର୍ଗୁଣ ନିରଞ୍ଜନ ବ୍ରହ୍ମଙ୍କୁ ସାକାର ସଗୁଣ କରିଦେଲେ, ତାଙ୍କୁ ମନୁଷ୍ୟ ଭଳି କରିଦେଲେ, ଏପରିକି ତାଙ୍କୁ ଜନ୍ମ ମୃତ୍ୟୁ ଚକ୍ରରେ ମଧ୍ୟ ଆବଦ୍ଧ କରିଦେଲେ। ସ୍କନ୍ଦପୁରାଣ କହିଲେ, ଯତ୍ରାସ୍ତେ ଦାରବ ତନୁ ଶ୍ରୀଶୋ ମାନୁଷୀ ଲୀଳୟା। ପ୍ରକୃତରେ ନାହିଁ ତୁମ ନାମ ରୂପ, ନାହିଁ ତବ ଗୁଣ, ଭକ୍ତି ଆକର୍ଷଣେ ଆସି ବୋଲାଓ ସଗୁଣ। କେବଳ ଏବଂ କେବଳ ଭକ୍ତି ହିଁ ପରମବ୍ରହ୍ମକୁ ତାଙ୍କ ପରମବ୍ରହ୍ମତ୍ୱରୁ ଓହ୍ଲେଇ ଆଣି ଆମର ହାତ ପାହାନ୍ତାରେ ପହଞ୍ଚାଇ ଦେଇଛି। ତାଙ୍କ ମାନୁଷୀ ଲୀଳାର ଏକ ଅଂଶ ହେଉଛି ଏହି ଯାତ୍ରା, ଅଶେଷ ପୁଣ୍ୟ ପ୍ରଦାୟକ ଯାତ୍ରା ଇଏ। ସ୍କନ୍ଦପୁରାଣ ମତରେ, ପଦା ଯାଆନ୍ତଂ ରଥେ ଯାଆନ୍ତମ୍ ଯ ପଶ୍ୟେତ୍ ଦକ୍ଷିଣାମୁଖମ୍ ତସ୍ୟ ଜନ୍ମ କୃତାର୍ଥ ସ୍ୟାତ୍ ବାଜି ମେଧଃ ପଦେ ପଦେ। ମହାପ୍ରଭୁଙ୍କର ଏହି ଦକ୍ଷିଣାଭିମୁଖ ଯାତ୍ରା ଦେଖିବା ଲୋକର ଜନ୍ମ କୃତାର୍ଥ ହୋଇଯାଏ ଏବଂ ପ୍ରତି ପଦରେ ଅଶ୍ୱମେଧ ଯଜ୍ଞର ଫଳ ପ୍ରାପ୍ତି ହୁଏ। ସରି ଆସୁଛି ମହାପ୍ରଭୁଙ୍କର ସ୍ୱୟଂ ଲୀଳା, ମହାମହିମଙ୍କର ମାନୁଷୀ ଲୀଳା। ଶ୍ରୋତାବନ୍ଧୁ, ଆମେ ବ୍ୟବସ୍ଥାର ଉଚ୍ଚ ଉଚ୍ଚ ସୋପାନରେ ଥିବା ସମ୍ମାନାସ୍ପଦ ବ୍ୟକ୍ତିମାନଙ୍କୁ ମହାମହିମ କହିଦେଉଛୁ ସିନା, ମହାପ୍ରଭୁଙ୍କୁ ଛାଡ଼ି ଆଉ କାହା ସହିତ ଏ ଶବ୍ଦ କ'ଣ ଶୋଭା ପାଏ? ଯଦି କେହି ଏ ଶବ୍ଦର ଅଧିକାରୀ, ତେବେ ନିର୍ଦ୍ୱନ୍ଦ୍ୱରେ ସେ ଆମର ମହାପ୍ରଭୁ, ସେ ମହାମହିମ। ତାଙ୍କରି ହିଁ ଆଜି ପ୍ରତ୍ୟାବର୍ତ୍ତନ ଜନ୍ମଭୂମି ବା ମାତୃଭୂମିରୁ କର୍ମଭୂମିକୁ। କେତେ ସୁନ୍ଦର ବାର୍ତ୍ତା ଏ ପ୍ରତ୍ୟାବର୍ତ୍ତନର! ଗୁଣ୍ଡିଚା ମଣ୍ଡପ ତାଙ୍କର ଅତି ପ୍ରିୟ ସ୍ଥାନ ସତ, ଏହା ନିଶ୍ଚିତ ମଧ୍ୟ, କିନ୍ତୁ କର୍ମ କର୍ତ୍ତବ୍ୟ ଆଗରେ ସବୁ ପଛ ହୋଇଯାଏ। ସବୁ ପ୍ରିୟ ବସ୍ତୁଠାରୁ ମାୟା କାଟିବାକୁ ପଡ଼େ। ପତିତ ଜନଙ୍କୁ ଉଦ୍ଧାରିବା ପାଇଁ ଯେଉଁଠି ତାଙ୍କର ପତାକା ଉଡ଼ୁଛି, ଯେଉଁ ଶ୍ରୀବତ୍ସ ଖଣ୍ଡଶାଳ ତାଙ୍କ କର୍ମ ସମ୍ପାଦନର ଆସ୍ଥାନ, ସେଠାକୁ ତ ଫେରିବାକୁ ହିଁ ହେବ। ମୋହ ମାୟାଗ୍ରସ୍ତ ସଂସାରର ଆସକ୍ତିରେ ପଡ଼ିଥିବା ମଣିଷ ସଂସାର ଛାଡ଼ି ନିଜର ପରମଧାମକୁ ଫେରିଯିବା ପାଇଁ ସଂସାରର ଆସକ୍ତିରେ କେତେ ଲିପ୍ତ ହୋଇଥାଏ, ସଂସାରକୁ ଛାଡ଼ିବାକୁ ମନ କରେ ନାହିଁ। କେତେ ସୁନ୍ଦର ପରମାର୍ଥିକ ବାର୍ତ୍ତା ଦେଉଛନ୍ତି ମହାପ୍ରଭୁ ଦେଖନ୍ତୁ ତ, ଆସିଲେ ହସି ହସି, ଫେରୁଛନ୍ତି ମଧ୍ୟ ହସି ହସି। ଏହି ତତ୍ତ୍ୱଟି ଆମକୁ ଆପଣେଇବାକୁ ହେବ ମହାପ୍ରଭୁଙ୍କ ଏ ବାହୁଡ଼ାରୁ। ଆମେ ପ୍ରାର୍ଥନା କରୁଛୁ ମହାପ୍ରଭୁଙ୍କ ପାଖରେ ତାଙ୍କର ଏ ଭବ୍ୟ ଏବଂ ଦିବ୍ୟ ଲୀଳା ଆପଣମାନଙ୍କୁ ଶୁଣେଇବା ପାଇଁ ସେ ଆମକୁ ଭାବ ଦିଅନ୍ତୁ, ଆମର ବାଣୀ ଦେଇ ସେ ଭାବ ପ୍ରସରି ଯାଉ ଆପଣଙ୍କ ନିକଟକୁ। ଆପଣ ଯେଉଁଠି ଅଛନ୍ତି ସେଇଠି ପାଇଯାଆନ୍ତୁ ମହାପ୍ରଭୁଙ୍କର ଅନୁଭବ। ଧାରା ବିବରଣୀ କେନ୍ଦ୍ର, ପ୍ରଥମ ଧାରା ବିବରଣୀ କେନ୍ଦ୍ର ହେଉଛି ଆମର ଶରଧାବାଲି ପ୍ରାଥମିକ ବିଦ୍ୟାଳୟ ଉପରେ, ଏବଂ ସେଇଠି ବିବରଣୀ ଦେବା ପାଇଁ ମୋ ସହିତ ଅଛନ୍ତି ଡକ୍ଟର ନରେଶ ଚନ୍ଦ୍ର ଦାସ। ଡକ୍ଟର ଦାସ ହେଉଛନ୍ତି ଶ୍ରୀକ୍ଷେତ୍ରର ଜଣେ ବାସୀ ଏବଂ ଗୋଟିଏ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ପଦରୁ ସେ ଅବସର ନେଇଛନ୍ତି। ଜଗନ୍ନାଥ ସଂସ୍କୃତିରେ ସେ ଜଣେ ବିଶିଷ୍ଟ ବିଦ୍ୱାନ ଏବଂ ବହୁ ଗ୍ରନ୍ଥ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ମନ୍ଦିର ପ୍ରଶାସନରୁ ଯାହା ପ୍ରସ୍ତୁତ ହୋଇଛି ତା'ର ସମ୍ପାଦନା ମଣ୍ଡଳୀରେ ମଧ୍ୟ ସେ ଅଛନ୍ତି, ଏବଂ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପୁରୀର ମଧ୍ୟ ସେ ଜଣେ ସଦସ୍ୟ। ସେ ହେଉଛନ୍ତି ଆମର ଅନ୍ୟତମ ବିବରଣୀଦାତା। ମୋ ସହିତ ଅଛନ୍ତି ଡକ୍ଟର କଲ୍ୟାଣୀ ନନ୍ଦୀ, ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପିକା ଏବଂ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ କରୁଣାରୁ ସେ ମଧ୍ୟ ବାସିନ୍ଦା। ଦୀର୍ଘ ଦିନ ଧରି ଆମ ସହିତ ସେ ଧାରା ବିବରଣୀ ପ୍ରଦାନ କରୁଛନ୍ତି। ଦ୍ୱିତୀୟ କେନ୍ଦ୍ର ଆମର ବଳଗଣ୍ଡି ପ୍ରାଥମିକ ବିଦ୍ୟାଳୟ ଛାତ ଉପରେ ଅଛି, ସେଇଠି ଅଛନ୍ତି ଡକ୍ଟର ହରିହର କାନୁନଗୋ। ସେ ମହାଶୟ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟର ଜଣେ ପ୍ରାଧ୍ୟାପକ ଏବଂ ଜଗନ୍ନାଥ ସଂସ୍କୃତିର ଜଣେ ବିଶିଷ୍ଟ ଗବେଷକ, ବହୁ ଗ୍ରନ୍ଥ ସେ ପ୍ରଣୟନ କରିଛନ୍ତି। ତାଙ୍କ ସହିତ ଅଛନ୍ତି ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ସଂସ୍କୃତ ସାହିତ୍ୟର ଅଧ୍ୟାପକ, ଜଣେ ପଣ୍ଡିତ ବିଦ୍ୱାନ ଏବଂ ଜଗନ୍ନାଥ

ଅର୍ଥ ସଂସ୍କୃତିର ମଧ୍ୟ ସେ ଜଣେ ଅନନ୍ୟ ଭାଷ୍ୟକାର। ଆମ ଏଇ ଯେଉଁ ପାଞ୍ଚ ଜଣ ଆମେ ସଂକଳ୍ପ କରିଛୁ ମହାପ୍ରଭୁଙ୍କର କଥା ଆପଣଙ୍କ ପାଖରେ ପହଞ୍ଚାଇବା ପାଇଁ, ମହାପ୍ରଭୁଙ୍କ ପାଖରେ ପୁଣି ଥରେ ପ୍ରାର୍ଥନା ଯେ ମହାପ୍ରଭୁ ଆମକୁ କରୁଣା କରନ୍ତୁ ଆପଣଙ୍କ ନିକଟରେ ତାଙ୍କର ଏହି ଧାରା ବିବରଣୀ ପହଞ୍ଚାଇବା ପାଇଁ। ଆପଣମାନଙ୍କୁ ଟିକେ ସାମଗ୍ରିକ ଭାବରେ ଶ୍ରୀକ୍ଷେତ୍ରର ଯେଉଁ ପରିସ୍ଥିତି ପରିବେଶ ଅଛି, ମହାପ୍ରଭୁଙ୍କର ଯେଉଁ ନୀତି ନିର୍ଦ୍ଦେଶ ହେଇଛି ସେ ସମ୍ପର୍କରେ ଟିକେ ମୁଁ ଆପଣଙ୍କୁ ସୂଚନା ଦେବାକୁ ଚାହିଁବି। ପାଣିପାଗ ବହୁତ ସୁନ୍ଦର ଅଛି, ରଥଯାତ୍ରା ଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁ ନିଜେ କଷ୍ଟ ପାଇଲେ ଏବଂ ଅନ୍ୟ ସମସ୍ତେ ମଧ୍ୟ କଷ୍ଟ ପାଇଲେ, ଏବଂ ବର୍ଷାରେ ଭିଜିକିରି ମହାପ୍ରଭୁଙ୍କ ଟାହିଆ ମଧ୍ୟ ଭାରି ହେଇକିରି ତଳେ ପଡ଼ିଯିବା ପର୍ଯ୍ୟନ୍ତ କଥା ଯାଇଥିଲା, ନିରନ୍ତର ବର୍ଷା ହେଉଥିଲା ନିରବଚ୍ଛିନ୍ନ ଭାବରେ। ଆଜି କିନ୍ତୁ ବର୍ଷାର ସୂଚନା ନାହିଁ, କିନ୍ତୁ ଆକାଶରେ ମେଘ ଥିଲେ ମଧ୍ୟ ସୁନ୍ଦର ଦକ୍ଷିଣା ପବନ ବହୁଛି, ଭଲ ଲାଗୁଛି ପରିବେଶ। ଆଉ ଯଦି ବର୍ଷା ନ ହୁଏ ତାହେଲେ ସୁନ୍ଦର ଭାବରେ ଏବଂ କାହାକୁ କିଛି କଷ୍ଟ ନ ହୋଇକରି ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା ସୁଚାରୁ ରୂପରେ ସମ୍ପାଦନ ହେବ, ଏ ଆଶା ଆମର ରହୁଛି ସକାଳର ପାଣିପାଗର ବ୍ୟବସ୍ଥାକୁ ଦେଖିକରି। ଏବଂ ନୀତିକାନ୍ତି ଯାହା ଅଛି ଯେ ସେନାପଟା ଲାଗି 7:30-11:30 ପର୍ଯ୍ୟନ୍ତ ଚାଲିବ, ବର୍ତ୍ତମାନ 8:30 ଆମେ ବିବରଣୀ ଦେବା ଆରମ୍ଭ କଲୁ। ଆମର ଆଶା ଯେ ବର୍ତ୍ତମାନ ଗୁଣ୍ଡିଚା ମଣ୍ଡପ ଭିତରେ ମହାପ୍ରଭୁଙ୍କର ସେନାପଟା ଲାଗି ନୀତି ହେଉଥିବ, ଏବଂ ପହଣ୍ଡି ସମୟ ଅଛି 12:30, କିନ୍ତୁ ଆମେ ଆଶା କରୁଛୁ ଯେ 12 ପର୍ଯ୍ୟନ୍ତ ପହଣ୍ଡି ରହିବ ନାହିଁ, ତାହା ପୂର୍ବରୁ ମଧ୍ୟ ପହଣ୍ଡି ହୋଇଯିବ ଏବଂ ରଥ ଚଣା 4 ବେଳେ ଅଛି। ଏବଂ ଗତବର୍ଷମାନଙ୍କର ଅଭିଜ୍ଞତାରୁ ଆମେ ଆପଣଙ୍କୁ କହିପାରିବୁ ଯେ ରଥ ଟଣା ଏବଂ ପହଣ୍ଡି ଏ ଉଭୟ ଯଥେଷ୍ଟ ପୂର୍ବରୁ ହେବାର ସମ୍ଭାବନା ରହୁଛି। 3 ରଥ ଅତ୍ୟନ୍ତ ସୁନ୍ଦର ଭାବରେ ସୁସଜ୍ଜିତ ହୋଇକରି ଆମ ଆଗରେ ନାକଚଣା ଦ୍ୱାରରେ ଅଛନ୍ତି, ଏବଂ ନାକଚଣା ଦ୍ୱାର ମଧ୍ୟ ଯେମିତି ଗୁଣ୍ଡିଚା ଯାତ୍ରାରେ ସିଂହଦ୍ୱାର ଫୁଲମଣ୍ଡଣୀ ହୋଇଥାଏ, ନାକଚଣା ଦ୍ୱାର ମଧ୍ୟ ସେହିଭଳି ସୁନ୍ଦର ମଣ୍ଡଣୀ ହୋଇଛନ୍ତି। ଆମେ ଯେତେବେଳେ ସକାଳେ ଆସିଲୁ ଦେଖିଲୁ ଯେଉଁ ରାତିରେ ଯେଉଁ ଫୁଲରେ 3 ରଥଙ୍କର ସଜ୍ଜୀକରଣ ହୋଇଥିଲା, ମଣ୍ଡଣୀ ହୋଇଥିଲା, ସେହି ଫୁଲ ପତ୍ର ଇତ୍ୟାଦି ରଥ ଉପରେ ପଡ଼ିଥିଲା। କିଛି ସମୟ ପୂର୍ବରୁ ସେବକମାନେ ଆସି 3 ରଥକୁ ପରିଷ୍କାର କରିଦେଇଛନ୍ତି। ଆଉ ଗୋଟିଏ ଦେଖିଲୁ ଆମେ ଯେ ଶରଧା ବାଲିରେ ଯେଉଁ ବାଲି ପଡ଼ିଛି, ଆପଣମାନେ ଜାଣିଛନ୍ତି ଏ ଶରଧା ବାଲି ତ ପ୍ରକୃତରେ ବାଲିର ପଡ଼ିଆ ଥିଲା, ଏବଂ ରଥ ଏଠି ଚକ ମଧ୍ୟ ପୋତି ହୋଇଯାଉଥିଲା, କିନ୍ତୁ ଏବେ କଂକ୍ରିଟ୍ ହୋଇଯାଇଛି ଶରଧା ବାଲି, ତାରି ଉପରେ ବାଲି ପକାଇକିରି ପ୍ରାକୃତିକ ଶରଧା ବାଲିକୁ କୃତ୍ରିମ ଶରଧା ବାଲିରେ ରୂପାନ୍ତରିତ କରି ଲୋକମାନଙ୍କୁ ପ୍ରକୃତ ଶରଧା ବାଲିର ଅନୁଭବ ଦେବା ପାଇଁ ପ୍ରଶାସନ ପ୍ରୟାସ କରିଛନ୍ତି। ଏବଂ ଯେଉଁ ବାଲି ପଡ଼ିଛି ସେ ବାଲି ଭିତରେ ଅନେକ ଗୁଡ଼ି ଅନେକ ପଥର ପଡ଼ିଥିବାରୁ ଆମେ ଦେଖୁଥିଲୁ ଏଇ ଯେଉଁ ପୁରୀ ମ୍ୟୁନିସିପାଲିଟିର ସବୁ ସେବିକାମାନେ ସେମାନେ ତା ଭିତରୁ ବାଛି ବାଛିକିରି ସବୁ ପଥର ଗୁଡ଼ି ସବୁ ଗୋଟାଉଥିଲେ, କାରଣ ସବୁ ଲୋକ ଏଠି ଖାଲି ପାଦରେ ଚାଲନ୍ତି, କାହାର ପାଦରେ ଗୁଡ଼ି ପଶିଗଲେ ଆଘାତ ହୋଇଯିବ, ସେଥିପାଇଁ ଗୁଡ଼ିମାନଙ୍କୁ ମଧ୍ୟ ଗୋଟାଉଥିଲେ। ଆଉ ଗୋଟେ କଥା ଯେ ଅନେକ ଗୁଟ୍କା ଏବଂ ଏଇ ଯେଉଁ ସବୁ ସବୁ ପୁଡ଼ିଆ ସବୁ ଖାଆନ୍ତି ଲୋକମାନେ, ବହୁତ ପୁଡ଼ିଆ ଏଇ ଶରଧା ବାଲିରେ ପଡ଼ିଥିଲା, ତାକୁ ମଧ୍ୟ ମ୍ୟୁନିସିପାଲିଟିର ସେବିକାମାନେ ତାକୁ ଗୋଟାଉଥିଲେ। କ'ଣ କରିବା, ଶ୍ରୀକ୍ଷେତ୍ରକୁ ଆସିଲେ କେତେ ସାତ୍ୱିକ ଭାବରେ ରହିବାକୁ ପଡ଼େ, ଏବଂ ଗୁଟ୍କା କେତେ ମାରାତ୍ମକ, ପୁଡ଼ିଆ କେତେ ମାରାତ୍ମକ, ସେ ପୁଡ଼ିଆ ଉପରେ ଲେଖା ହୋଇଥିଲେ ମଧ୍ୟ ତାକୁ ସ୍ୱୀକାର ନକରି ବା ତାକୁ ନ ମାନି ଅନେକ ଲୋକ ପୁଡ଼ିଆ ଖାଉଛନ୍ତି, ଏବଂ ଶ୍ରୀକ୍ଷେତ୍ରରେ ମଧ୍ୟ ଶରଧା ବାଲିରେ ସେ ପୁଡ଼ିଆକୁ ଚିରିକିରି ଫିଙ୍ଗି ଦେଉଛନ୍ତି, ତାକୁ ମ୍ୟୁନିସିପାଲିଟିର ବା ପୌରପାଳିକାର ସେବିକାମାନେ ତାକୁ ଗୋଟାଉଛନ୍ତି। ଏ ବଡ଼ ଦୁଃଖ ଲାଗୁଛି ଦେଖିଲେ, କାରଣ ଯେତେ କହିଲେ ମଧ୍ୟ ଲୋକଙ୍କୁ, ଡାକ୍ତରମାନେ କହିଲେ ମଧ୍ୟ ଏବଂ ଲୋକମାନେ ନିଜେ ଜାଣିବା ଶୁଣିବା ହେଲେ ମଧ୍ୟ ତାକୁ ମାନୁନାହାନ୍ତି, ନିଜ ଶରୀରରେ କ୍ଷତି କରୁଛନ୍ତି ଏବଂ ପରିବେଶକୁ ମଧ୍ୟ ପ୍ରଦୂଷିତ କରୁଛନ୍ତି। ଏହିଭଳି ଭାବରେ ରଥକୁ ପୁରା କଡ଼ନ କରିଦିଆହେଇଛି, 2 କଡ଼ନ ଅଛି, ଗୋଟିଏ ହେଉଛି ଇନର କଡ଼ନ ଯେଉଁଠି ଲୁହାର ବ୍ୟାରିକେଡ୍ ଚାରିପଟେ ଘେରା ହୋଇଛି, ଏବଂ ଆଉଟର କଡ଼ନ ମଧ୍ୟ ଦୌଡ଼ି ଘେର ଭିତରେ ତାକୁ ଆରକ୍ଷୀ ବାହିନୀମାନେ ସେ କଡ଼ନ କରିକି ରଖିଛନ୍ତି। ତେଣୁ ଏଭଳି ଭାବରେ ରଥଯାତ୍ରାର ଯେଉଁ ବ୍ୟବସ୍ଥା, ଆଉ ଏ ବର୍ଷ ଜାଣିଛନ୍ତି ଯେ ଗୁଣ୍ଡିଚା ଯାତ୍ରାରେ ଯେଉଁ ସବୁ ଅସୁବିଧା ହୋଇଥିଲା ସେ ଅସୁବିଧାର ପୁନରାବୃତ୍ତି ନ ହେବା ପାଇଁ ଏ ବର୍ଷ ପ୍ରଶାସନ ବାହୁଡ଼ା ଯାତ୍ରାରେ ବହୁ ଅଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ପ୍ରଶାସନିକ ବ୍ୟବସ୍ଥାକୁ ଆହୁରି କଠୋର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଗୋଟିଏ କଥା ଆମକୁ ମନେ ରଖିବାକୁ ହେବ, ଏଇ ଯେଉଁ ଗୁଣ୍ଡିଚା ଯାତ୍ରା ଏବଂ ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ଯାହା ହୁଏ, ଏଇଠି ଆମେ ସମସ୍ତେ କାମ କରୁଥିଲେ ମଧ୍ୟ ଏ ସବୁ କାର୍ଯ୍ୟ ମହାପ୍ରଭୁ ହିଁ ସମ୍ପାଦନ କରନ୍ତି। ତେଣୁ ସମସ୍ତଙ୍କ ପକ୍ଷରେ ଆମେ ନିବେଦନ କରିବା ଏବଂ ସମସ୍ତଙ୍କ ପକ୍ଷରେ କର୍ତ୍ତବ୍ୟ ମଧ୍ୟ ହେବ ଯେ ମହାପ୍ରଭୁଙ୍କ ପାଖରେ ସମସ୍ତେ ଅନୁନୟ କରିବେ।

0: ଭକ୍ତି କରିବେ, ପ୍ରାର୍ଥନା କରିବେ, ନମ୍ରତାର ସହିତ, ସମର୍ପଣର ସହିତ, ଯେ ମହାପ୍ରଭୁ ଆମେ ସବୁ ନିମିତ୍ତ ହୋଇକରି ଆପଣଙ୍କ ସେବାରେ ନିଯୁକ୍ତ ଅଛୁ, ଏ ରଥଯାତ୍ରାକୁ ନିର୍ବିଘ୍ନରେ ସମାପନ କରିବାର ଦାୟିତ୍ୱ ଆପଣଙ୍କର, ଆପଣ ନିଜେ ଶୃଙ୍ଖଳିତ ଭାବରେ ଏ କାର୍ଯ୍ୟକୁ ସମ୍ପାଦନ କରନ୍ତୁ। ଏହି ପ୍ରକାର ସମର୍ପଣ ଭାବ ଯଦି ସମସ୍ତଙ୍କ ଭିତରେ ଆସିବ, କେବଳ ପ୍ରଶାସନିକ ଅଧିକାରୀମାନଙ୍କ ପକ୍ଷରୁ ନୁହେଁ, ସମସ୍ତ ଭକ୍ତ ଶ୍ରଦ୍ଧାଳୁଙ୍କ ମନ ଭିତରେ ମଧ୍ୟ ଏହି ଭାବ ଯଦି ଆସିବ, ତାହେଲେ ନିଶ୍ଚିତ ଭାବରେ ନିର୍ବିଘ୍ନରେ ସୁରୁଖୁରୁରେ ବାହୁଡ଼ା ଯାତ୍ରା କୌଣସି ଅଘଟଣ ନ ହୋଇକରି ସମାପନ ହେବ, ଏ ପ୍ରକାର ବିଶ୍ୱାସ ଆମର ହେଉଛି। ଆଉ ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ମୁଁ ଆମର ପ୍ରଥମ କେନ୍ଦ୍ରରେ ଆଉ ଯେଉଁ ଦୁଇ ଜଣ ମତ୍ସ୍ୟକାର ଅଛନ୍ତି, ଡକ୍ଟର ନରେଶ ଚନ୍ଦ୍ର ଦାସ ଏବଂ କଲ୍ୟାଣୀ ନନ୍ଦୀ, ସେମାନଙ୍କୁ ଅନୁରୋଧ କରିବି। ଏବଂ ତାପରେ ଦ୍ୱିତୀୟ କେନ୍ଦ୍ରରେ ଯେଉଁ ବନ୍ଧୁମାନେ ଅଛନ୍ତି, ଡକ୍ଟର କାନୁନଙ୍କୁ ଏବଂ ଶ୍ରୀ ତ୍ରିପାଠୀ, ମୁଁ ଅନୁରୋଧ କରିବି, ସେମାନେ ମଧ୍ୟ ପ୍ରସ୍ତୁତ ରହିବେ। ଆମେ ଏଇଠିକାର ସୂଚନା ଯାହା ଦେଇସାରିଲା ପରେ ସେହି କେନ୍ଦ୍ରରୁ ସେମାନେ ସେହି ଅଞ୍ଚଳର ଯାହା ତାଙ୍କର ଅନୁଭବ ଅଛି, ଯାହା ସେ ଦେଖୁଛନ୍ତି, ସେହି ସୂଚନା ଦେଲା ପରେ ପୁଣି ପ୍ରଥମ କେନ୍ଦ୍ରରେ ଯାହା ନୀତିକାନ୍ତି ମହାପ୍ରଭୁଙ୍କର ସୂଚନା ମିଳିବ, ଆମେ ତାକୁ ଆପଣମାନଙ୍କୁ ଶୁଣେଇବୁ। ମୁଁ ବର୍ତ୍ତମାନ ଅନୁରୋଧ କରୁଛି ଡକ୍ଟର ନରେଶ ଚନ୍ଦ୍ର ଦାସ ମହାଶୟଙ୍କୁ, ସେ ତାଙ୍କର ଧାରା ବିବରଣୀ ଦିଅନ୍ତୁ ଏବଂ ଆମେ ତୁରନ୍ତ ଧାରା ବିବରଣୀ ଅଳ୍ପ ଅଳ୍ପ ଦେଇ ଆମେ ଦ୍ୱିତୀୟ କେନ୍ଦ୍ରକୁ ବର୍ତ୍ତମାନ ଚାଲିଯିବା ଧାରା ବିବରଣୀ ପାଇଁ। ଧନ୍ୟବାଦ।
1: ନୀଳାମ୍ବୁଦାଳି ଦଳିତାଞ୍ଜନ ପୁଞ୍ଜ ମଞ୍ଜୁମ୍ ନୀଳାଚଳାଧର ଶିରୋ ମୁକୁଟାୟମାନମ୍ ନୀଳାମ୍ବରା ନୁଜମଜମ୍ ଶରଣଂ ବ୍ରଜାମଃ। ଅନନ୍ତକୋଟି ବ୍ରହ୍ମାଣ୍ଡ ନାଥ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଉଭୟ ପାଦ ପଦ୍ମ ତଳେ ଅନନ୍ତକୋଟି ଭୂମିଷ୍ଠ ପ୍ରଣାମ। ଆଜି ଆଷାଢ଼ ମାସ ଶୁକ୍ଳପକ୍ଷ ଦଶମୀ ତିଥି, ଆଜିର ଏହି ତିଥିକୁ ବାହୁଡ଼ା ଦଶମୀ କୁହାଯାଏ। କିଏ ବାହୁଡ଼ୁଛନ୍ତି? ଆଜି ଯିଏ ଯାଇଥିଲେ ସେ ଆଜି ବାହୁଡ଼ୁଛନ୍ତି। ନିଜେ ମହାପ୍ରଭୁ ସ୍ୱତୁଣ୍ଡରେ କହି ପକେଇଲେ, ଯେତେବେଳେ ଆମେ ଯେଉଁଠି ବସୁଛେ ଇଏ ହେଉଛି ଶରଧା ବାଲି, ଶରଧା ବାଲିକୁ ଲାଗିକରି ଗୁଣ୍ଡିଚା ମଣ୍ଡପ, ଗୁଣ୍ଡିଚା ମଣ୍ଡପରେ ମହାବେଦୀ ଉପରେ ମହାପ୍ରଭୁ ବିରାଜମାନ କରିଛନ୍ତି, ଏବେ ମଧ୍ୟ ସେଇଠି ଅଛନ୍ତି ଏବଂ ଆଉ ଅଳ୍ପ ସମୟ ପରେ ତାଙ୍କର ଲୀଳା ଖେଳା ସାରି ସେ ପୁଣି ଜନ୍ମବେଦୀରୁ କର୍ମବେଦୀକୁ ଚାଲିଯିବେ ଏବଂ ସେଠାରେ ପୁଣି ତାଙ୍କର କର୍ମ ଆରମ୍ଭ କରିବେ। ମହାପ୍ରଭୁ ଯେତେବେଳେ ପ୍ରକଟିତ ହେଲେ ଏବଂ ତାଙ୍କ ପାଇଁ ଗୋଟିଏ ଭବ୍ୟ ମନ୍ଦିରଟିଏ ଇନ୍ଦ୍ରଦ୍ୟୁମ୍ନ ମହାରାଜା ନିର୍ମାଣ କରିଥିଲେ ଏବଂ ସେହି ମନ୍ଦିରରେ ମହାପ୍ରଭୁ ଯେତେବେଳେ ପ୍ରଥମ କରି ରତ୍ନବେଦୀରେ ବିରାଜମାନ କଲେ, ସେତିକି ବେଳେ ପାଖରେ ବ୍ରହ୍ମା ଅଛନ୍ତି, ଇନ୍ଦ୍ରଦ୍ୟୁମ୍ନ ମହାରାଜା ଅଛନ୍ତି, ଭରଦ୍ୱାଜ ମୁନି ଅଛନ୍ତି, ନାରଦ ମହର୍ଷି ଅଛନ୍ତି, କେତେ କେତେ ମୁନି ଋଷି ସମସ୍ତେ ଅଛନ୍ତି, ଅନେକ ଦେବତା ଅଛନ୍ତି, ଦେବାଧିଦେବ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଭାଇ ଭଉଣୀଙ୍କ ସହିତ ରତ୍ନ ସିଂହାସନରେ ବିରାଜମାନ କରିଛନ୍ତି। ହଠାତ୍ ବ୍ରହ୍ମା କହିଲେ ଇନ୍ଦ୍ରଦ୍ୟୁମ୍ନ, ଏଥିପୂର୍ବରୁ ମହାପ୍ରଭୁ ଏହି କ୍ଷେତ୍ରରେ ନୀଳମାଧବ ରୂପରେ ଥିଲେ ଏବଂ ହେ ଇନ୍ଦ୍ରଦ୍ୟୁମ୍ନ ମହାରାଜା, ତୁମରି ଯୋଗୁଁ ସେ ଆଜି ଦାରୁବ୍ରହ୍ମ ରୂପ ଧାରଣ କରିଛନ୍ତି, ତେଣୁ ମହାପ୍ରଭୁଙ୍କର ଦାରୁବ୍ରହ୍ମ ରୂପ ଧାରଣ ପାଇଁ ତୁମେ ହେଉଛ କାରଣ, ତେଣୁ ତୁମେ ତାଙ୍କୁ ପ୍ରାର୍ଥନା କର। ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କ ଆଖିରୁ ଲୁହ ଖସି ପଡ଼ିଲା ଏବଂ ଆନନ୍ଦରେ ଗଦଗଦ ହୋଇ ଭକ୍ତି ଭାବରେ ରତ୍ନ ସିଂହାସନରେ ବିରାଜମାନ କରିଥିବା ମହାପ୍ରଭୁଙ୍କୁ ସେ ପ୍ରାର୍ଥନା କଲେ ଏବଂ ସେ ଏଭଳି ପ୍ରାର୍ଥନା କରିଥିଲେ, ଏଭଳି ଭକ୍ତ ଥିଲେ ଇନ୍ଦ୍ରଦ୍ୟୁମ୍ନ ମହାରାଜ, ଯାହାଫଳରେ ତାଙ୍କର ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କ ମୁହଁ ଖୋଲିଦେଲେ, କହିଲେ ଇନ୍ଦ୍ରଦ୍ୟୁମ୍ନ, ସେ ତାଙ୍କର ପ୍ରଥମ ବାଣୀ ଥିଲା, ହେ ଇନ୍ଦ୍ରଦ୍ୟୁମ୍ନ ପ୍ରସନ୍ନସ୍ତେ, ମୁଁ ତୁମ ଉପରେ ପ୍ରସନ୍ନ ହେଇଛି। ଧନ୍ୟ ସେ ଇନ୍ଦ୍ରଦ୍ୟୁମ୍ନ, ଧନ୍ୟ ତାଙ୍କର ଭକ୍ତି, ସେ ଭକ୍ତିରେ ସ୍ୱୟଂ ଅଖିଳ ବ୍ରହ୍ମାଣ୍ଡ ନାଥ ପରମ କାରୁଣିକ ଆନନ୍ଦ କନ୍ଦ ସଚ୍ଚିଦାନନ୍ଦ ଚିନ୍ମୟ ଘନ ଅସରଣ ଶରଣ ପଦ୍ମ ପଲାସ ଲୋଚନ ଅଘଟନ ଘଟନ ପଟିଆନ ପ୍ରଭୁ ଭଗବାନ ଶ୍ରୀ ଜଗନ୍ନାଥ ତୁଣ୍ଡ ଖୋଲିଲେ, କହିଲେ ଇନ୍ଦ୍ରଦ୍ୟୁମ୍ନ ପ୍ରସନ୍ନସ୍ତେ, ମୁଁ ତୁମ ଉପରେ ପ୍ରସନ୍ନ ହେଇଛି, କ'ଣ ମୋତେ ବର ମାଗୁଛ?

ଭାଗ ମୁଁ ହେଉଛି ବରଦା ୟାକୁ ବରଦାନୀ। ତେଣୁ ଯେଉଁମାନେ ବରଦାତା ସେମାନଙ୍କୁ ମଧ୍ୟ ମୁଁ ବରଦାନ କରେ। ତେଣୁ ତୁମ ଇଚ୍ଛା ହେଉଛି ଯାହା ମାଗି ନିଅ ମୋ ଠାରୁ। ଇନ୍ଦ୍ରଦୁମ୍ନଙ୍କର ଆଖିରୁ କେବଳ ଆନନ୍ଦାଶ୍ରୁ ବହୁଛି। ବ୍ରହ୍ମା ଠିଆ ହେଇଛନ୍ତି, ସେ ମଧ୍ୟ ଦେଖୁଛନ୍ତି କ'ଣ ଇନ୍ଦ୍ରଦୁମ୍ନ ମାଗିବେ। ଆଉ କ'ଣ ମାଗିବାକୁ ଅଛି? ଯାହାଙ୍କ ପ୍ରେମରେ ବଶୀଭୂତ ହୋଇ ସ୍ୱୟଂ ଭଗବାନ ବଡ଼ ଦେଉଳର ରତ୍ନ ସିଂହାସନ ଉପରେ ବିରାଜମାନ କରୁଛନ୍ତି ଏବଂ କହିଛନ୍ତି, ଇନ୍ଦ୍ରଦୁମ୍ନ ମୁଁ ତୁମ ଉପରେ ପ୍ରସନ୍ନ, ୟାଠାରୁ ବଳି ଆଉ ଅଧିକ କ'ଣ ଗୋଟିଏ ମଣିଷ ପକ୍ଷରେ ଆବଶ୍ୟକ। ସେଥିପାଇଁ ଇନ୍ଦ୍ରଦୁମ୍ନ ମହାରାଜା ଚୁପ୍ ହେଇଗଲେ, କିଛି କହିଲେନି, ବାକ୍ୟ ସ୍ଫୁରିଲାନି। ହଠାତ୍ ଇନ୍ଦ୍ରଦୁମ୍ନ ମହାରାଜ କହି ପକେଇଲେ, କହିଲେ, ଇନ୍ଦ୍ରଦୁମ୍ନ ମୁଁ ତ ତୁମକୁ ଯେତେ ପଚାରୁଛି କ'ଣ ତୁମେ ବର ମାଗୁଛ ମାଗ, ତୁମେ ତ କିଛି ମାଗୁନ, ମୁଁ କ'ଣ ଦେବି? ତେବେ ତୁମେ ଯଦି କିଛି ନ ମାଗୁଛ, ମୋ ପାଖରେ ଯାହା ସବୁଠାରୁ ଭଲ ବସ୍ତୁଟି ଅଛି, ମୁଁ ତୁମ ଉପରେ ପ୍ରସନ୍ନ ହେଇଯାଇଛି ତ ସେଇଟା ଦେଇଦେଉଛି। ଠିଆ ହେଇଛନ୍ତି ଇନ୍ଦ୍ରଦୁମ୍ନ ମହାରାଜ। କ'ଣ କହିଲେ? କହିଲେ, ମୟି ଭକ୍ତି ସ୍ଥିରାସ୍ତୁତେ। କହିଲେ, ହେ ଇନ୍ଦ୍ରଦୁମ୍ନ, ମୟି ମାନେ ମୋ ଠାରେ, ତେ ମାନେ ତୁମର, ଭକ୍ତି ସ୍ଥିରାସ୍ତୁ, ତୁମର ଭକ୍ତି ସ୍ଥିର ହେଇକରି ରହୁ, ମୋ ଠାରେ ତୁମର ଭକ୍ତି ସ୍ଥିର ହୋଇ ରହୁ। ଆଉ କ'ଣ ଆବଶ୍ୟକ ଅଛି? ଭକ୍ତିରେ ଭଗବାନ ବଶୀଭୂତ ହେଇକରି ରହନ୍ତି। କିନ୍ତୁ ଏତିକି କହିକରି ରହିଗଲେ ନେଇ ସେଇଠି ସାଙ୍ଗେ ସାଙ୍ଗେ କହିଲେ, କହିଲେ, ଇନ୍ଦ୍ରଦୁମ୍ନ ମହାରାଜା ଶୁଣ, ତୁମେ ତ କିଛି କହିଲ ନେଇ, ଆଉ ମୁଁ କହିପାରିବି କି ନାହିଁ ମୁଁ କହି ଜାଣୁନି, କିନ୍ତୁ ଆଜି ମୁଁ ତୁମକୁ ଯେତେବେଳେ ମୁହଁ ଖୋଲିଛି ମୁଁ ତୁମକୁ କହୁଛି ଶୁଣ। ମୋର ତୁମେ ଦୁଇଟି ଯାତ୍ରା କରିବ, ଯେଉଁ ଯାତ୍ରା ଦୁଇଟିରେ ମୁଁ ସ୍ୱୟଂ ଯିବି। ଅର୍ଥାତ୍ ଆମର ଶାସ୍ତ୍ର କହୁଛନ୍ତି, ଯଦି କୌଣସି ମନ୍ଦିରରେ କୌଣସି ମୂଳ ବିଗ୍ରହ ଥରେ ପ୍ରତିଷ୍ଠିତ ହୋଇଗଲେ ସେ ଆଉ ନିଜେ ଆଉ ବାହାରକୁ ବାହାରିବେ ନାହିଁ। ତାଙ୍କର ବିଜେ ପ୍ରତିମା ମାନେ ଆସିବେ, କିନ୍ତୁ ସେ ନିଜେ ଆସିବେନି। କିନ୍ତୁ ସେଇଥିପାଇଁ କାଳେ ମୋତେ ଆଉ ଏଠାରୁ ବାହାର କରିବାକୁ ଶାସ୍ତ୍ରୀୟ ପଦ୍ଧତି ଅନୁସାରେ ମୋତେ କିଏ ନ ନେବେ, ସେଥିପାଇଁ ସ୍ୱୟଂ ମହାପ୍ରଭୁ ତୁଣ୍ଡ ଖୋଲି କହିଲେ, କହିଲେ, ଶୁଣ, ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ତିଥିରେ ମୁଁ ଜନ୍ମ ହୋଇଛି। ଆପଣ କହିଲେ, ଶ୍ରୀ ଜଗନ୍ନାଥ ମହାପ୍ରଭୁ ନିଜେ କହୁଛନ୍ତି ମୁଁ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ଜନ୍ମ ହୋଇଛି, ତେଣୁ ସେଇଟା ମୋର ଜନ୍ମଦିନ, ଏଇ ଯାତ୍ରାଟି ମୋର ନିଶ୍ଚିତ କରିବ। ଆଉ ଏ ଯାତ୍ରାରେ ତୁମେ ମୋତେ ନବ ସ୍ନାନ ବେଦୀକୁ, ସେଇଠି 108 ଗଡ଼ୁ ଜଳରେ ସ୍ନାନ କରେଇବ, ଏବଂ ଏ ସବୁ ବ୍ୟବସ୍ଥା ମୁଁ କରିଛି। କ'ଣ ବ୍ୟବସ୍ଥା କରିଛନ୍ତି ପ୍ରଭୁ? ନା, ମୁଁ ମୋ ସ୍ନାନ ପାଇଁ ଗୋଟିଏ କୂଅ ଖୋଳିକରି ରଖିଛି। ମୁଁ ଆବିର୍ଭୂତ ହେବା ପୂର୍ବରୁ ଗୋଟିଏ କୂପଟିଏ ଖୋଲିଛି, ସେହି କୂପର ଜଳରେ ମୋତେ ତୁମେ ମୋ ଜନ୍ମଦିନରେ ସ୍ନାନ କରେଇବ। ଆପଣମାନେ ବିଚାର କରନ୍ତୁ, ସ୍ୱୟଂ ମହାପ୍ରଭୁ ଏ କ୍ଷେତ୍ର ପ୍ରତି କେତେ ଆକର୍ଷଣ। ଏବଂ ସେ କହିଲେ, ମୋର ଜନ୍ମଦିନ ହେଉଛି ଜ୍ୟେଷ୍ଠ ପୂର୍ଣ୍ଣିମା ତିଥି। ମହାପ୍ରଭୁ କହିଛନ୍ତି ଏବଂ ଇନ୍ଦ୍ରଦୁମ୍ନ ସ୍ୱୀକାର ବି କରିଯାଇଛନ୍ତି। ଏବଂ ପୁଣି କହିଲେ, କହିଲେ, ଶୁଣ, ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟ ତିଥିରେ ମୋର ଗୋଟିଏ ଯାତ୍ରା କରିବ, ଯେଉଁ ଯାତ୍ରାର ନାମ ହେବ ଶ୍ରୀ ଗୁଣ୍ଡିଚା ଯାତ୍ରା। ଏ ଯାତ୍ରାରେ ମଧ୍ୟ ମୋତେ ନବ, କେଉଁଠିକି ନବ? ମୋର ଜନ୍ମସ୍ଥାନକୁ ନବ, ମୁଁ ଯେଉଁଠି ଜନ୍ମ ହେଇଥିଲି। ଏ ଯାତ୍ରାର ନାମ ହେଉଛି ଗୁଣ୍ଡିଚା ଯାତ୍ରା। ଏବଂ ମୋତେ ତୁମେ କେଉଁଠିକି ନବ? ନା, ଗୁଣ୍ଡିଚା ମଣ୍ଡପକୁ ନବ। ସ୍ୱୟଂ ମହାପ୍ରଭୁ ଏଇ ମଣ୍ଡପର ନାମକୁ ଗୁଣ୍ଡିଚା ମଣ୍ଡପ ବୋଲି ନିଜେ ଦେଇଛନ୍ତି, ଯାତ୍ରାକୁ ଗୁଣ୍ଡିଚା ଯାତ୍ରା ବୋଲି କହିଛନ୍ତି। ଇଏ ସବୁ ତାଙ୍କୁ ସେ ନାଁ ଦେଇଛନ୍ତି, ଏ ନାମ କେହି ଆଉ ଦେଇନାହାନ୍ତି। ସ୍ୱୟଂ ମହାପ୍ରଭୁ କହୁଛନ୍ତି, ଗୁଣ୍ଡିଚା ମଣ୍ଡପମ ନାମ ଯତ୍ରାହ ମଜନମ ପୁରା ଅଶ୍ୱମେଧ ସହସ୍ରସ୍ୟ ମହାବେଦୀ ତଦା ଭବତ୍। ଆରେ, ମୁଁ ଯେତେବେଳେ ଅଖିଳ ବ୍ରହ୍ମାଣ୍ଡନାଥ ବ୍ରହ୍ମାଣ୍ଡ ମାଳ ମାଳ ହୋଇ ମୋ ଲୋମକୂପେ ବିରାଜୟ, ମାଳ ମାଳ ବ୍ରହ୍ମାଣ୍ଡ ମୋର ଲୋମ ମୂଳରେ ବିରାଜମାନ କରୁଛନ୍ତି, ତଥାପି ମୁଁ ଏଇ ଗୋଟିଏ ବ୍ରହ୍ମାଣ୍ଡରେ ରହିଛି, ଯେଉଁ ବ୍ରହ୍ମାଣ୍ଡରେ ରହି

ଅଛନ୍ତି, ତେଣୁ ମୁଁ ଏଇଠି ଜନ୍ମ ହେଇଛି, ଆଉ ମୋତେ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଜନ୍ମବେଦୀକୁ ନେବ, ଆମେ ପରବର୍ତ୍ତୀ କଥା ପ୍ରବାହକୁ ଆଗକୁ ନେବା। କିନ୍ତୁ ବର୍ତ୍ତମାନ ଯେହେତୁ ମୋ ପାଖରେ ଅଛନ୍ତି ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟା, ମୁଁ ତାଙ୍କୁ ନିବେଦନ କରୁଛି ସେ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରନ୍ତୁ।

0: ଯାତ୍ରା ବା ଯେଉଁ ଲୀଳା ଯାତ୍ରା, ଘୋଷ ଯାତ୍ରା, ରଥଯାତ୍ରା ମାଧ୍ୟମରେ ପ୍ରଭୁ ନିଜେ ସମଗ୍ର ବିଶ୍ୱକୁ ବାର୍ତ୍ତା ପ୍ରଦାନ କରୁଛନ୍ତି। ଅଖିଳ ବ୍ରହ୍ମାଣ୍ଡଙ୍କ ଠାକୁରଙ୍କର ଏହି ନୀତିରେ ଆଜି ଆମେ ଦେଖିପାରୁଛୁ ସୁନ୍ଦର ଭାବରେ ରଥ ଗୁଡ଼ିକ ସୁସଜ୍ଜିତ ହୋଇଛନ୍ତି। ସେଇ ଶରଧା ବାଲିରେ, ଶରଧା ବାଲିକୁ ଚାହାଁରେ ସଜନୀ, ଶରଧା ବାଲିକୁ ଚାହାଁ, ତିନି ରଥେ ତିନି ଧ୍ୱଜା ଉଡ଼ୁଅଛି କେମନ୍ତ ସଦିରେ ଆହା। ଯେଉଁ ସୁନ୍ଦର ଭାବରେ ରଥ ଆସିଥିଲେ ସିଂହଦ୍ୱାରରୁ, ଏଇ ଗୁଣ୍ଡିଚା ମନ୍ଦିରରେ ସିଂହଦ୍ୱାରରେ ରହିଥିଲେ, କିନ୍ତୁ ରଥ ଦକ୍ଷିଣ ମୋଡ଼ ହୋଇ ଆଜି ନାକଚଣା ଦ୍ୱାରରେ ଅପେକ୍ଷା କରିଛନ୍ତି। ଯେଉଁ ନାକଚଣା ଦ୍ୱାର ଦେଇ ଯାଇଥିଲେ ପ୍ରଭୁ, ସିଂହଦ୍ୱାର ଦେଇ ପ୍ରତ୍ୟାବର୍ତ୍ତନ କରିବେ ନାକଚଣା ଦ୍ୱାର ଦେଇ। ସେଇ ନାକଚଣା ଦ୍ୱାର ଅତି ସୁନ୍ଦର ଭାବରେ ସଜାଯାଇଛି ପୁଷ୍ପର, ନାନା ସୁଶୋଭିତ ରଙ୍ଗ ବେରଙ୍ଗର ପୁଷ୍ପରେ। ଆଉ ସେଠି ମଧ୍ୟ ବହୁ ପ୍ରଶାସନିକ ସ୍ତରରେ ଆଉ ବହୁ ବ୍ୟକ୍ତି ଅପେକ୍ଷା କରିଛନ୍ତି ନିର୍ଦ୍ଦେଶ ମାତ୍ରେ ପ୍ରଭୁଙ୍କର ଲୀଳା କାର୍ଯ୍ୟ କିପରି ଭାବରେ ଅନୁଷ୍ଠିତ ହେବ। ଆଉ ମନ୍ଦିର ଭିତରେ ଗୁଣ୍ଡିଚା ମନ୍ଦିରରେ ଯେଉଁ ପ୍ରାତଃକାଳୀନ ଯେଉଁ ସମସ୍ତ ନୀତିନିୟମ ରହିଛି, ମଙ୍ଗଳ ଆଳତୀ ମଧ୍ୟ ଶେଷ ହୋଇସାରିଲାଣି। ବର୍ତ୍ତମାନ ଅବକାଶ ପୂଜା ଚାଲିଛି, ଯାହା ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କିଛି ସମୟ ପୂର୍ବରୁ ଯେଉଁ ସୂଚନା ପ୍ରଦାନ କରାଯାଉଥିଲା ଡାକବାଜି ଯନ୍ତ୍ର ଦ୍ୱାରା, ତାକୁ ଆମେ ଶ୍ରବଣ କରି ଜାଣିପାରିଲୁ ଯେ ବର୍ତ୍ତମାନ ଅବକାଶ ଯେଉଁ ନୀତି ଚାଲିଛି। ଅବକାଶ କହିଲେ ପ୍ରଭୁଙ୍କର ସ୍ନାନ, ପ୍ରଭୁଙ୍କର ଦନ୍ତ ମର୍ଜନ, ଏସବୁ ନୀତି ଚାଲିଛି। ତେବେ ପ୍ରଭୁଙ୍କର ଏ ନୀତିକାନ୍ତି ଏହିପରି ଭାବରେ ଚାଲିଥିବ ଆଗକୁ ଆଗକୁ ନିର୍ଦ୍ଦିଷ୍ଟ ନୀତି ନିୟମରେ, କାରଣ ସେ ତ ହେଉଛନ୍ତି ସ୍ୱତନ୍ତ୍ର କାଳିଆ ଠାକୁରଙ୍କର ସ୍ୱତନ୍ତ୍ର ନୀତି, ସ୍ୱତନ୍ତ୍ର ନିୟମ। ସେଇ ନୀତି ନିୟମରେ ଆମେ ମଧ୍ୟ ଆଗେଇ ଯିବୁ ଏବଂ ଆପଣମାନଙ୍କୁ ଏଇ ଶରଧା ବାଲିର ସୁନ୍ଦର ଯେଉଁ ଦୃଶ୍ୟ ଆମେ ଅବଲୋକନ କରୁଛୁ ଆପଣମାନଙ୍କ ପାଖରେ ପହଞ୍ଚେଇ ପାରିବୁ। ତେବେ ଆପଣ ଆସନ୍ତୁ, ଆମେ ନେଇଯିବା ଗୋଟିଏ ଛୋଟିଆ ବିରତି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
2: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
1: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
2: ଅଛି କେବଳ ମଣିଷ ପଣିଆ।
1: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ,
2: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
1: ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି ପିଏମ୍ ରାହତ ଯୋଜନା,
2: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ସାତ ଦିନ ଯାଏ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
1: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
2: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
1: ଆସନ୍ତୁ ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢାଇବା ସଡକ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
2: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
1: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
3: ବିଶ୍ୱପ୍ରସିଦ୍ଧ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଉପଲକ୍ଷେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ନିମନ୍ତେ ସଜାଗ ରହିଛନ୍ତି ସ୍ୱାସ୍ଥ୍ୟ ବିଭାଗ। ଯଦି କୌଣସି ଭକ୍ତ ହଠାତ୍ ଅସୁସ୍ଥ ହୁଅନ୍ତି କିମ୍ବା ଜରୁରୀ ଚିକିତ୍ସାର ଆବଶ୍ୟକତା ହୁଏ, ତେବେ ନିକଟସ୍ଥ ମେଡିକାଲ ପୋଷ୍ଟ, ସ୍ୱାସ୍ଥ୍ୟ ସେବା କେନ୍ଦ୍ର, ସ୍ୱାସ୍ଥ୍ୟ କର୍ମୀ, ପୋଲିସ କିମ୍ବା ସ୍ୱେଚ୍ଛାସେବୀଙ୍କୁ ତୁରନ୍ତ ସୂଚନା ଦିଅନ୍ତୁ। ରଥଯାତ୍ରା ସମୟରେ ପୁରୀ ଏବଂ ଆଖପାଖ ଅଞ୍ଚଳର ପ୍ରମୁଖ ସ୍ଥାନ ଯଥା
2: ଗାଣ୍ଡୁଆ ଚୌରା ଛକ,
3: ସିଂହଦ୍ୱାର, ରଥ ନିକଟରେ ଟାଉନ ଥାନା, ଦିଗବାରିଣୀ ଖୁଣ୍ଟି, ସ୍ୱର୍ଗଦ୍ୱାର, ଲାଇଟ୍ ହାଉସ୍, ପୋଲିସ ହସ୍ପିଟାଲ, ଟିବି ଏବଂ ଆଇଡିଏଚ୍, ଗୁଣ୍ଡିଚା ମନ୍ଦିର, ମାଳତୀ ପାଟପୁର ବସ୍ଷ୍ଟାଣ୍ଡ, ଚନ୍ଦନପୁର ସିଏଚ୍ସି, ସାକ୍ଷୀ ଗୋପାଳ ସିଏଚ୍ସି, ସାତଶଙ୍ଖ ସିଏଚ୍ସି, ପିପିଲି ସିଏଚ୍ସି, ବାଲିଘାଇ ଛକ, କୋଣାର୍କ ପିଏଚ୍ସି, ଗୋପ ସିଏଚ୍ସି, ନିମାପଡ଼ା, ଗିରାଲ ଛକ,
2: ରେବଣା ନୂଆଗାଁ
3: ସିଏଚ୍ସି, ସାତପଡ଼ା ଡାକ୍ତରଖାନା ଆଦି ସ୍ଥାନରେ 46 ସରକାରୀ ଆମ୍ବୁଲାନ୍ସ ସହ 36 ବେସରକାରୀ ଏନ୍ଜିଓ ଆମ୍ବୁଲାନ୍ସକୁ ମିଶାଇ ମୋଟ 82 ଆମ୍ବୁଲାନ୍ସ ମୁତୟନ କରାଯାଇଛି। ଯଦି କିଏ ଅସୁସ୍ଥ ଅନୁଭବ କରେ ତୁରନ୍ତ 108 କଲ୍ କରନ୍ତୁ। ନିକଟରେ ଥିବା ଆମ୍ବୁଲାନ୍ସ କେବଳ କିଛି ମିନିଟ୍ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଚିକିତ୍ସା ଆରମ୍ଭ କରିବ ଏବଂ ଆବଶ୍ୟକ ହେଲେ ନିକଟସ୍ଥ ଚିକିତ୍ସାଳୟକୁ ସୁରକ୍ଷିତ ଭାବରେ ନେଇଯିବ। ପ୍ରତ୍ୟେକ ଆମ୍ବୁଲାନ୍ସରେ ଅକ୍ସିଜେନ୍, ଜୀବନ ରକ୍ଷାକାରୀ ଉପକରଣ ଓ ଜରୁରୀ ଔଷଧ ସହ ସ୍ୱାସ୍ଥ୍ୟ

ନମୋସ୍ମି ନିତ୍ୟମ୍। ଶ୍ରୋତାବନ୍ଧୁ, ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କର ଦିବ୍ୟ ଶ୍ରୀକ୍ଷେତ୍ର ଧାମରେ ଯେଉଁ ପରମ ପାବନ ଧାମ ଆଜି ଲୀଳା ଲାଗିଛି, ବାହୁଡ଼ା ଯାତ୍ରାର ଲୀଳା ଆପଣମାନେ ଶ୍ରବଣ କରୁଥିଲେ। ଆମର ବରେଣ୍ୟ ଘୋଷକମାନଙ୍କ ପାଖରୁ କ୍ଷେତ୍ରର ମହିମା ସହିତ, ଶ୍ରୀକ୍ଷେତ୍ରର ପରିବେଶ ସହିତ ଆପଣମାନଙ୍କୁ ସେମାନେ ଯୋଡ଼ୁଥିଲେ। ତେବେ ଆମର ଏଇ ବଳଗଣ୍ଡି ଛକ ନିକଟରେ ଯେଉଁ ପରିବେଶ ବଡ଼ଦାଣ୍ଡର ରହିଛି, ଆପଣମାନେ ଅଭିଭୂତ ହେବେ ସେ ପରିବେଶ ସହିତ ମିଶିଲେ। ପ୍ରଥମରେ ଏଇ କ୍ଷେତ୍ରର, ଏଇ ସ୍ଥାନର ଯେଉଁ ବିଶେଷତା ରହିଛି, ଯେ କି ଭକ୍ତ ସାଲବେଗ, ଯିଏ ମହାପ୍ରଭୁଙ୍କୁ ଆକୁଳ ପ୍ରାର୍ଥନା କରି କହିଥିଲେ, ଆହେ ନୀଳ ଶୈଳ ପ୍ରବଳ ମତ ବାରଣ, ମୋ ଆରତ ନଳିନୀ ବନକୁ କଲ ଦଳ। ସେଇ ମହାପ୍ରଭୁଙ୍କୁ ଯେଉଁ ପ୍ରାର୍ଥନା କରିଥିଲେ, ଆକୁଳ ନିବେଦନ, ମହାପ୍ରଭୁଙ୍କର ଦିବ୍ୟ ନନ୍ଦିଘୋଷ ଅଟକି ଯାଇଥିଲା, ସେ କଥା ଏଇ ଆମର କେନ୍ଦ୍ର ଆଗରେ ଭକ୍ତ ସାଲବେଗଙ୍କର ସମାଧି ପୀଠ। ବଡ଼ଦାଣ୍ଡରେ ଏଭଳି ଭକ୍ତଟିଏ ସିଏ, ତାଙ୍କର ସମାଧି ପୀଠ ଅବସ୍ଥିତ। ବଡ଼ ଛତା, ଯେଉଁ ବଳଗଣ୍ଡିର ଆମ ସମ୍ମୁଖ ଭାଗରେ ଛତା ମଠ, ବଳଗଣ୍ଡି ଛତା ମଠ, ତାହା ଗୋଟିଏ ଧାର୍ମିକ ଅନୁଷ୍ଠାନଟିଏ ବିରାଜମାନ କରୁଛି। ଏବଂ ଆମ କେନ୍ଦ୍ର ସମ୍ମୁଖ ଭାଗରେ ଅନେକ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଗୋଟିଏ ବର୍ଣ୍ଣର ମୁଣ୍ଡରେ ସବୁ ଟୋପି ଲଗେଇଛନ୍ତି, କୌଣସି ଏକ ସଂସ୍ଥା ତାଙ୍କୁ ପ୍ରଦାନ କରିଛନ୍ତି। ଆଉ ଅନ୍ନ ଛତ୍ର ମଧ୍ୟ କିଛି କିଛି ଶ୍ରଦ୍ଧାଳୁ ଦାନ କରୁଛନ୍ତି, ଜଳ ବଣ୍ଟନ କରାଯାଉଛି, ଆରକ୍ଷୀ ବାହିନୀ ସେମାନଙ୍କର ଯତ୍ନ ନେଉଛନ୍ତି, ଆଉ ଅଗ୍ନିଶମ ବିଭାଗ ସେମାନେ ମଧ୍ୟ ଆମ କେନ୍ଦ୍ର ଆଗରେ ପ୍ରସ୍ତୁତ ରହିଛନ୍ତି। ମହାପ୍ରଭୁଙ୍କ ସେବାରେ ସମସ୍ତେ ଜଣେ ଜଣେ ସେବକ ଭାବରେ ନିଜକୁ ଅନୁଭବ ଆଣୁଛନ୍ତି। କିଛି ଛୋଟ ଛୋଟ ଦୋକାନୀମାନେ ସେମାନେ ବିଭିନ୍ନ ପ୍ରକାର ଦ୍ରବ୍ୟ ସବୁ ବିକ୍ରି କରୁଛନ୍ତି, କାହିଁକିନା ରଥ ଆସିଲେ ସେମାନେ ଆଉ ବସିପାରିବେ ନାହିଁ। ନଡ଼ିଆ ରହିଛି ଏବଂ ଅନେକ ପ୍ରକାର ଖେଳନା ସାମଗ୍ରୀ ସବୁ

ଧରି ସେମାନେ ରହିଛନ୍ତି। ଆଉ ସଂକୀର୍ତ୍ତନ ମଣ୍ଡଳୀ ତୁହାକୁ ତୁହା ଯେପରି ଅସରା ପରେ ଅସରା ମେଘ ଆସିଯାଏ ଆକାଶରେ, ସଂକୀର୍ତ୍ତନ ମଣ୍ଡଳୀ ମାନେ ବର୍ତ୍ତମାନ ଆମ କେନ୍ଦ୍ର ଦେଇ ମହାପ୍ରଭୁଙ୍କର ସେଇ ଦିବ୍ୟ ଆଡ଼ପ ମଣ୍ଡପ ଆଡ଼କୁ ଯାତ୍ରା କରୁଛନ୍ତି। ପୁଣି ଆମେ ଅନୁଭବ ଏଠି ଦର୍ଶନ କରୁଛୁ ଯେ କି ଶ୍ରୀମନ୍ଦିର ପାଖରୁ, ସିଂହଦ୍ୱାର ପାଖରୁ ଭକ୍ତମାନଙ୍କର ଭିଡ଼ ଧୀରେ ଧୀରେ ଜମି ଆସିଲାଣି। ସମସ୍ତେ ନିଜକୁ ପ୍ରସ୍ତୁତ କଲେଣି ମହାପ୍ରଭୁଙ୍କର ସାନ୍ନିଧ୍ୟ ପାଇବା ପାଇଁ। ଆପଣମାନେ ଶୁଣୁଥିଲେ ଏଇ ଯେଉଁ ଆଡ଼ପ ମଣ୍ଡପକୁ ମହାପ୍ରଭୁ ଯାତ୍ରା କରୁଥିଲେ, ଏହା ପୁରା ଲେଖା ଅଛି ବାମଦେବ ସଂହିତାରେ, ପୁରା ମୈହ୍ୟମ କୃତାଜ୍ଞାତୁ ତ୍ୱୟାଚ ପୁରୁଷୋତ୍ତମ ଗୁଣ୍ଡିଚା ମଣ୍ଡପେ ରାଜନ୍ ସ୍ଥାସ୍ୟାମି ସପ୍ତବାସରମ୍। ଏଇ ସାତଟି ଦିନ ଯେଉଁ ଆଡ଼ପ ମଣ୍ଡପରେ ଜନ୍ମବେଦୀରେ ରହିବାର ଯେଉଁ ସୁଖ, ଯେଉଁ ଆନନ୍ଦ, ଯେଉଁ ଲୀଳା, ସେ ଲୀଳା ହେଉଛି ମହାପ୍ରଭୁଙ୍କର ଅନନ୍ୟ। ସେ ଲୀଳା ନଥିଲେ ଆଜି ହୁଏତ ଶ୍ରୀଗୁଣ୍ଡିଚା ଯାତ୍ରାର ମହିମା ଏତେ ସୁଦୂର ପ୍ରସାରି ହୋଇପାରିନଥାନ୍ତା। ତେଣୁ ମା' ପାଖକୁ ଯିବାରେ ବା ଜନ୍ମଭୂମିକୁ ପହଞ୍ଚିବାରେ ଏ ଯେଉଁ ବାର୍ତ୍ତା ମହାପ୍ରଭୁ ଆମ ଠାକୁର ଆମକୁ ପ୍ରଦାନ କରୁଛନ୍ତି, ସମଗ୍ର ବିଶ୍ୱ ଏ ବାର୍ତ୍ତାକୁ ସାଦରରେ ଗ୍ରହଣ କରୁଛି ଏବଂ ଏଥିରୁ ଶିକ୍ଷା ଲାଭ ମଧ୍ୟ କରୁଛି। ସାତ ଦିନର ଯାତ୍ରା ମହାପ୍ରଭୁ ପୂର୍ଣ୍ଣାଙ୍ଗ କରିଛନ୍ତି। ଆଜି ମଙ୍ଗଳାରୋପଣ କରାଯିବ, ମହାପ୍ରଭୁଙ୍କର ଦିବ୍ୟ ମଙ୍ଗଳାରୋପଣ। ଆପଣମାନେ ଜାଣନ୍ତି ମାଧୁର୍ଯ୍ୟ ଲୀଳାକୁ ଶେଷ କରି ପୂର୍ଣ୍ଣାଙ୍ଗ କରି ଔଦାର୍ଯ୍ୟ ଲୀଳାରେ ପୁଣି ବଡ଼ଦାଣ୍ଡକୁ ପତିତ ପାବନ ଯାତ୍ରାରେ ମହାପ୍ରଭୁ ଓହ୍ଲେଇ ଆସିବେ। ତିନି ରଥ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ମହାପ୍ରଭୁଙ୍କୁ ଆଧାର ରୂପରେ ଦିବ୍ୟ ରଥତ୍ରୟ ସୁସଜ୍ଜିତ, ଯାହା ଶ୍ରବଣ କରୁଥିଲେ ଆମର ପୂର୍ବ ବକ୍ତା ଯିଏକି ବରେଣ୍ୟ ଘୋଷକ ଡକ୍ଟର ଶାନ୍ତନୁ କୁମାର ରଥ ମହୋଦୟ କହୁଥିଲେ। ପୁଷ୍ପ ମଣ୍ଡଳୀରେ ତିନି ରଥର ଶୋଭା ଅପୂର୍ବ ଭାବରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ତେଣୁ ଏଇ ଯେଉଁ ପରିବେଶ ରହିଛି, ଆକାଶ ମେଘମୁକ୍ତ ଆକାଶ, ମନ୍ଦ ମନ୍ଦ ପବନ ଅତି ଆନନ୍ଦ ପ୍ରଦାନ କରୁଛି ଭକ୍ତମାନଙ୍କୁ, କଷ୍ଟ କୌଣସି ପ୍ରକାର ପହଞ୍ଚି ପାରୁନି। ଯେମିତି ଗୋଟିଏ ପାଗର ଅନୁକୂଳ ରହିଛି ମହାପ୍ରଭୁଙ୍କର ଦିବ୍ୟ ଯାତ୍ରା ପାଇଁ। ଏଇ କ୍ଷେତ୍ରକୁ ପରମ ପାବନ କ୍ଷେତ୍ର ବୋଲି କୁହାଯାଏ, କାହିଁକି ନା ଯତ୍ରାସ୍ତେ ଦାରବ ତନୁ ଶ୍ରୀ ସୋ ମାନୁଷ ଲୀଳୟା। ଏହି ମଣିଷ ପରି ମାନବୀୟ ଲୀଳାରେ ମହାପ୍ରଭୁଙ୍କର ପ୍ରତିଟି କଥାକୁ ଅବକାଶ ନୀତି ପାଖରୁ ଆପଣ ଯଦି ଅବଲୋକନ କରିବେ, ମହାପ୍ରଭୁ ଦନ୍ତ ଧାବନ ସ୍ନାନ ଏବଂ ଭୋଜନାଦି କାର୍ଯ୍ୟ ପରେ ଶେଷରେ ବଡ଼ ସିଂହାରରେ ପହୁଡ଼ ହେବା, ଇଏ ସବୁଗୁଡ଼ିକ ଯେପରି ମଣିଷ ପାଇଁ ପ୍ରଯୁଜ୍ୟ ବା 56 କୋଟି ଜୀବଜନ୍ତୁଙ୍କ ପାଇଁ ଏହା ସ୍ୱୀକାର୍ଯ୍ୟ। ତେଣୁ ଏଭଳି ଠାକୁର ଯାହା ଶୁଣୁଥିଲେ ମୂଳ ଆସ୍ଥାନକୁ ଛାଡ଼ି ଯେତେବେଳେ ଆସିଛନ୍ତି, ଏହା ସର୍ବତନ୍ତ୍ର ସ୍ୱତନ୍ତ୍ର ଏବଂ ଯାହାକୁ ରହସ୍ୟ ବୋଲି କୁହାଯାଏ, ଆମ ଶାସ୍ତ୍ର ବର୍ଣ୍ଣନା କରୁଛନ୍ତି ସର୍ବମ ରହସ୍ୟ ପୁରୁଷୋତ୍ତମସ୍ୟ। ତେଣୁ ଏଇ ପୁରୁଷୋତ୍ତମ କ୍ଷେତ୍ରରେ ଭକ୍ତଟିଏ ପହଞ୍ଚିଗଲେ ତା'ର ଆଧ୍ୟାତ୍ମିକ, ଆଧିଦୈବିକ, ଆଧିଭୌତିକ ଏ ତ୍ରିତାପ ମିଳେଇଯାଏ, ନଷ୍ଟ ହୋଇଯାଏ। ଏ କ୍ଷେତ୍ର ଉଦ୍ଘୋଷଣା କରିଛନ୍ତି ତୁଳା ଯେପରି ଅଗ୍ନିରେ ଦଗ୍ଧୀଭୂତ ହୋଇଯାଆନ୍ତି, ଭସ୍ମ ହୋଇଯାଆନ୍ତି, ସେହିପରି ପାପ ରାଶି ଖଣ୍ଡନ ହୁଏ। ସେହି ବିଶ୍ୱାସକୁ ଆଧାର କରି କେବଳ ଆମ ପ୍ରଦେଶ ନୁହେଁ, କେବଳ ଆମ ଦେଶ ନୁହେଁ, ଅନେକ ବିଦେଶୀ ଭକ୍ତମାନଙ୍କର ସମାଗମ ଶ୍ରୀକ୍ଷେତ୍ରରେ ଏହି ଯାତ୍ରା ପାଇଁ ହୋଇଛି। ସେମାନେ ଏପରି ଭାବରେ ଜାଣିଲେଣି ମହାପ୍ରଭୁଙ୍କୁ, ସେମାନଙ୍କର ଆନନ୍ଦର ସୀମା ରହୁନାହିଁ। ତେଣୁ ଇଏ ଗୋଟେ ଅପୂର୍ବ ସୁଯୋଗ, ଯେତେବେଳେ 10-12 ଦିନର ଦର୍ଶନ ସେମାନେ ଏଇ ଯାତ୍ରା ସମୟରେ ପାଇପାରନ୍ତି। ଦକ୍ଷିଣାଭିମୁଖୀ ଯାତ୍ରା ଆରମ୍ଭ ହେବ ମହାପ୍ରଭୁଙ୍କର। ତେଣୁ ଆମର ବାମ ପାର୍ଶ୍ୱରେ ଏ କେନ୍ଦ୍ରର ଦ୍ୱିତୀୟ କେନ୍ଦ୍ରର ବାମ ପାର୍ଶ୍ୱରେ ବଡ଼ଶଙ୍ଖ, ଦକ୍ଷିଣ ପାର୍ଶ୍ୱରେ ଶ୍ରୀମନ୍ଦିର, ଏଇଭଳି ଏକ ମଧ୍ୟସ୍ଥଳରେ ଆମେ ଆପଣମାନଙ୍କୁ ଏ ବାର୍ତ୍ତା ପହଞ୍ଚାଉଛୁ। ବାସ୍ତବରେ ଶ୍ରୋତାବନ୍ଧୁ, ମହାପ୍ରଭୁ ଯେ ଆମ ପାଇଁ କେତେ ବରେଣ୍ୟ, ମହାପ୍ରଭୁ ଏ ଜାତି ପାଇଁ କେତେ ଗର୍ବ ଗୌରବର ଆମ ମୁରବୀ ଭାବରେ ବିରାଜମାନ କରନ୍ତି, ତାକୁ ଆମେ ସମସ୍ତେ ଅନୁଭବ କରୁଛେ। ଆପଣମାନେ ମାନସ ଚକ୍ଷୁରେ ଇଏ ଶ୍ରାବ୍ୟ ଭାବକୁ ଗ୍ରହଣ କରି ମହାପ୍ରଭୁଙ୍କୁ ଲୟ ଲଗାନ୍ତୁ ଏବଂ ଭକ୍ତିର ସହିତ ଆଜିର

0: ए पवित्र उत्सव रे आपण माने निजकु संयोजित रखि थांतु पुणी आमे आपणक निकट को आसुचु वर्तमान प्रथम केन्द्र को आपण मानक फेरई नौछु सेठारु आपण माने श्रवण करियो महाप्रभुंकर दिव्य वार्ता को। जय जगन्नाथ,
1: जय जगन्नाथ, जय जगन्नाथ। धन्यवाद प्रताप बाबू, आपण दुई जण जाक भाष्यकार बड़ सुंदर भाव रे सेठु आपणकर सूचना दउथिले जहाँ आपण देखुचंती महाप्रभुंक लीलार महात्म्य ता सहित से स्थानर परिवेश आपण दृष्टि जी आसुची आपण ताको संग्रह करी श्रोता मान पाखे पहुँचले। श्रोता बंधु आपण जानती जे केवल आकाशवाणी पूरी बड़दाण्डु आपण को धारा बरणी सुनाऊँ अन्य कौन सी दृश्य मध्यम आपण जहाँ भी देखुचंती से सीधा सड़क प्रत्यक्ष दर्शी धारा बरणी नुहे से कैमेरा संग्रह करी से दृश्य सबू पहुँचला भाष्यकार मैंने ତାଙ୍କର ଷ୍ଟୁଡ଼ିଓ ଭିତରେ ବସିକରି ଆପଣମାନଙ୍କୁ ଧାରା ବିବରଣୀ ଦେଉଛନ୍ତି। ଏ ଶ୍ରୀକ୍ଷେତ୍ରରେ ଏଇ ଗୁଣ୍ଡିଚା ଯାତ୍ରା ଅବଧିରେ ଯେତେ ସବୁ ଘଟଣା ଘଟେ ସେସବୁ ଘଟଣାକୁ ଯୋଡ଼ିଆ ଆଖିରେ ତାକୁ ସଂଗ୍ରହ କରିବା କଷ୍ଟକର। ଆମର ତ ବେଳେବେଳେ ମନେ ହୁଏ ଆମର ମୁଣ୍ଡଯାକ ଆଖି ହେଇଯାଆନ୍ତା କି ଆମେ ଯେତେ ପାରୁ ସେତେ ଦେଖନ୍ତୁ ଏବଂ ଯାହା ଦେଖନ୍ତୁ ଆପଣଙ୍କୁ କହନ୍ତୁ, ମାତ୍ର ଦୁଇଟି ଆଖି ପ୍ରଭୁ ଦେଇଛନ୍ତି ଆମକୁ। ସେଇ ଦୁଇଟି ଆଖିରେ ଚାରିପଟକୁ ଆଖି ବୁଲେଇ ବୁଲେଇ ବୁଲେଇ ବୁଲେଇ ଯାହା ସଂଗ୍ରହ ଆମେ କରୁଛୁ ବା ଯାହା ମନ୍ତର ଭିତରେ ସ୍ଫୁରଣ ହେଉଛି ତାକୁ ଆପଣମାନଙ୍କୁ ଶୁଣାଉଛୁ। ଆପଣ ଜାଣନ୍ତି ବର୍ତ୍ତମାନ ରଥ ଶରଧାବାଲି ପାଖରୁ ବଡ଼ଶଙ୍ଖ ଯାଏଁ ତିନୋଟି ରଥ ସମ୍ମୁଖରେ ପ୍ରବଳ ଜନସମୁଦ୍ର ସୃଷ୍ଟି ହେଲାଣି। ଆମେ ଯେତେବେଳେ 5:30 ବେଳେ ଏହି ସ୍ଥାନରେ ଆସିକି ପହଞ୍ଚିଲୁ, ଆପଣ ଦେଖନ୍ତୁ 8:30 ବେଳେ ଆମେ ଧାରା ବିବରଣୀ ଦେବା ଆରମ୍ଭ କଲୁ କିନ୍ତୁ ଆମେ ପହଞ୍ଚିଲୁ କେନ୍ଦ୍ରରେ 5:30 ବେଳେ, 3 ଘଣ୍ଟା ପୂର୍ବରୁ। ତାର କାରଣ କ'ଣ? ତାର କାରଣ ହେଉଛି ଏ ଯେଉଁ ସୁରକ୍ଷା ବଳୟ ଭେଦ କରି ଆଉ ଶରଧାବାଲିରେ ପହଞ୍ଚିବା ସହଜ ନୁହେଁ, ତେଣୁ ଯେତେ ଶୀଘ୍ର ଆସିବେ ଆପଣ ନିର୍ବିଘ୍ନରେ ଆସିପାରିବେ, ନହେଲେ ସୁରକ୍ଷା କଟକଣାରେ ପଡ଼ିଯିବେ। ଆପଣ ଯେତେ ଆପଣଙ୍କ ପାଖରେ ପାସ୍ ଥାଉ, ଅନୁମତିପତ୍ର ଥାଉ, ସୁରକ୍ଷା ବାହିନୀ ଆପଣଙ୍କୁ ଆଉ ଛାଡ଼ିବେ ନାହିଁ, ଆପଣ ନିର୍ଦ୍ଧାର୍ଯ୍ୟ ସ୍ଥାନରେ ପହଞ୍ଚି ପାରିବେ ନାହିଁ। ବଡ଼ କଷ୍ଟକର କାର୍ଯ୍ୟ ଇଏ, ତଥାପି ମହାପ୍ରଭୁଙ୍କ କରୁଣାରୁ ସବୁ ଭଲରେ ଭଲରେ ଚାଲିଛି ଏବଂ ଆମେ ଆସିଲା ବେଳକୁ ଶରଧାବାଲି ଫାଙ୍କା ଫାଙ୍କା ଥିଲା କିନ୍ତୁ ବର୍ତ୍ତମାନ ମାତ୍ର 4 ଘଣ୍ଟା ସମୟ ଭିତରେ 6:00 ଆରମ୍ଭ କରି 3:30 ହୋଇଗଲାଣି। ଏହି 3 ଘଣ୍ଟା ଭିତରେ ଶରଧାବାଲି ଠାରୁ ବଡ଼ଶଙ୍ଖ ଯାଏଁ ସମଗ୍ର ଅଞ୍ଚଳ ଜନସମୁଦ୍ରରେ ପରିଣତ ହୋଇଗଲାଣି। ସବୁ ବର୍ଷ ଏଇଭଳି ହୁଏ। ଆପଣ ଜାଣନ୍ତି ଆମର ଭାଷ୍ୟକାରମାନେ କହୁଥିଲେ ଆପଣଙ୍କୁ ବାହୁଡ଼ା ଯାତ୍ରା ସମ୍ପର୍କରେ, ମାନୁଷୀ ଲୀଳାରେ ପ୍ରଭୁ ଆସନ୍ତି, ଇଏ ହେଉଛି ଯାତ୍ରା। ଯାତ୍ରା ଆଉ ଉତ୍ସବ ଭିତରେ ପାର୍ଥକ୍ୟ ହେଉଛି ଯାତ୍ରାମାନଙ୍କରେ ସ୍ୱୟଂ ଦିଅମାନେ ଆସନ୍ତି। ଆପଣ ଦୋଳଯାତ୍ରା କହନ୍ତୁ, ଠାକୁରାଣୀ ଯାତ୍ରା କହନ୍ତୁ, ଗୁଣ୍ଡିଚା ଯାତ୍ରା କହନ୍ତୁ, ସ୍ନାନ ଯାତ୍ରା କହନ୍ତୁ, ଯେତେ ଯାତ୍ରା ଆପଣ କହିବେ, ଶୀତଳଷଷ୍ଠୀ ଯାତ୍ରା କହନ୍ତୁ, ଯାତ୍ରା କହିବାର ମାନେ ହେଲା ସେଇଠି ନିଶ୍ଚିତ ଭାବରେ ଠାକୁରମାନେ ବିରାଜମାନ କରିବେ। ତେଣୁ ସେଇ ଦୃଷ୍ଟିରୁ ଏଇ ଯେଉଁ ଯାତ୍ରାଟି ଅନୁଷ୍ଠିତ ହେଉଛି, ଏଇ ଯାତ୍ରାର ବହୁତ ନାଁ ଅଛି। ଆପଣ ପତିତ ପାବନ ଯାତ୍ରା, ଦଶାବତାର ଯାତ୍ରା, ଘୋଷ ଯାତ୍ରା, ଜନ୍ମବେଦୀ ଯାତ୍ରା, ଅନ୍ତର୍ବେଦୀ ଯାତ୍ରା, ଏମିତି ନାନା ପ୍ରକାର ନାଁ ଆକୁ ଦିଆହେଇଛି। ତେଣୁ ଏଇ ଯେଉଁ ଯାତ୍ରା ଦିଆହେଇଛି ବାହୁଡ଼ା ଯାତ୍ରାର ଗୋଟେ ବଡ଼ ବିଶେଷତ୍ଵ କ'ଣ ଜାଣନ୍ତି? ଗୁଣ୍ଡିଚା, ଆମର ଗୁଣ୍ଡିଚା ମନ୍ଦିରରୁ ଯେତେବେଳେ ମହାପ୍ରଭୁ ଶ୍ରୀମନ୍ଦିର ଭିତରୁ ବାହାରିକରି ଆସନ୍ତି ଏବଂ ବାହୁଡ଼ାର ଏଇ ଯେଉଁ 7 ଦିନ କାଳ ଅବସ୍ଥାନ କରନ୍ତି ଆଡ଼ପ ମଣ୍ଡପରେ, ଏଇଟା ୟା ଭିତରେ ଗୋଟେ ସାଂସ୍କୃତିକ ଐତିହ୍ୟ ବା ସାଂସ୍କୃତିକ କାରଣ ଅଛି। ସେ କାରଣ ହେଉଛି ଯେଉଁ ଶବର ପରମ୍ପରାରୁ ବା ଯେଉଁ ଶବର ସଂସ୍କୃତିରୁ ମହାପ୍ରଭୁ ବ୍ରାହ୍ମଣ୍ୟ ସଂସ୍କୃତି ଭିତରକୁ ଆସିଲେ ବା ବୈଦିକ ଦେବତାରେ ସେ ପରିଣତ ହେଲେ, ତାଙ୍କୁ ପୁଣି ଥରେ ସେଇ ଶବର ପରିବେଶକୁ ବା ସେଇ ଶବରାୟିତ ସଂସ୍କୃତିକୁ ଫେରାଇ ଦେବା ପାଇଁ ଏଇ ବାହୁଡ଼ା ଯାତ୍ରାଟି ଗୋଟେ ସୁଯୋଗ ଦିଏ। ଆପଣ ଜାଣିଥିବେ ସମସ୍ତେ ଆଡ଼ପ ମଣ୍ଡପରେ ମହାପ୍ରଭୁ ଯେଉଁ ଅବସ୍ଥାନ କରନ୍ତି, ଆପଣ ଜାଣିଛନ୍ତି ସ୍ନାନ ପୂର୍ଣ୍ଣମୀ ଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ସେବା, ମହାପ୍ରଭୁଙ୍କର ନୀତିକାନ୍ତି କେଉଁମାନେ କରନ୍ତି? ଦଇତା ଏବଂ ପତି। ଦଇତା ଏବଂ ପତି ମହାପାତ୍ର ବୋଲି ଯାହାକୁ କୁହାଯାଏ, ଦଇତାମାନେ ହେଉଛନ୍ତି ଶବରରାଜ ବିଶ୍ୱାବସୁଙ୍କର ବଂଶଧର ଏବଂ ପତି ମହାପାତ୍ରମାନେ ହେଉଛନ୍ତି ବ୍ରାହ୍ମଣ ବିଦ୍ୟାପତିଙ୍କର ବଂଶଧର। ଏ ଉଭୟଙ୍କର ସେବା ପୂଜା ସିଏ ଗ୍ରହଣ କରନ୍ତି ଏବଂ ବିଶେଷ କରି ଦଇତାମାନଙ୍କର ଯେଉଁ ଭୂମିକା ଥାଏ ଶବର ପରିବେଶ ଏବଂ ଶବର ରୀତିନୀତି, ସେଇଥିରେ ହିଁ ମହାପ୍ରଭୁଙ୍କର ଉପାସନା ଏବଂ ଆରାଧନା ଏହି ବାହୁଡ଼ା ଯାତ୍ରା ଅବଧି କାଳରେ ହୁଏ। ଏବଂ ପୁଣି ଥରେ

0: ଶବର ସଂସ୍କୃତିରୁ ପୁଣି ମହାପ୍ରଭୁ ଆଜି ଯେଉଁ ବାହୁଡ଼ା ଯାତ୍ରା ହେଉଛି ପୁଣି ତାଙ୍କର ଶ୍ରୀମନ୍ଦିରକୁ ଫେରିଯିବେ ସେଇ ବ୍ରାହ୍ମଣ୍ୟ ଆୟତ ପରିବେଶକୁ। ଆପଣ ଜାଣନ୍ତି ଏଇ ଶ୍ରୀମନ୍ଦିରର ପୂଜା ପଦ୍ଧତି ଏବଂ ବାହୁଡ଼ା ମଣ୍ଡପରେ ଯେଉଁ ପୂଜା ପଦ୍ଧତି, ଆଡ଼ପ ମଣ୍ଡପରେ ଯେଉଁ ପୂଜା ପଦ୍ଧତି, ତା ଭିତରେ ମୌଳିକ ପାର୍ଥକ୍ୟ ଅଛି। ପାର୍ଥକ୍ୟ ହେଉଛି ଗୋଟିଏ ଶବର ସଂସ୍କୃତି ଆଧାରିତ, ଗୋଟିଏ ଶବର ପରମ୍ପରା ଆଧାରିତ, ଆଉ ଗୋଟିଏ ହେଉଛି ବୈଦିକ ପରମ୍ପରା ଆଧାରିତ। ସ୍ମାର୍ତ ପରମ୍ପରାରେ ସେଇଠି ପୂଜାପୂଜି ତାଙ୍କର ବିଧିବିଧାନ ଯାହା ସବୁ ଅନୁଷ୍ଠିତ ହୁଏ, ଇଏ ହେଉଛି ମହାପ୍ରଭୁଙ୍କର ଗୋଟିଏ ସମାବେଶୀ ସଂସ୍କୃତି ବା ସମନ୍ୱୟୀ ସଂସ୍କୃତି, ଯାହା ଜଗନ୍ନାଥ ସଂସ୍କୃତିର ମୂଳ ପିଣ୍ଡ ବା ମୂଳ ଜଡ଼, ସେଇ ସଂସ୍କୃତିର ଗୋଟେ ପ୍ରତିଫଳନ ହେଉଛି ବାହୁଡ଼ା ଯାତ୍ରା। ଯେ ଦେଖନ୍ତୁ ମହାପ୍ରଭୁ ମୂଳକୁ କେବେ ଭୁଲିଲେ ନାହିଁ, ଏବଂ ସେଇ ଶବରମାନେ ଯେଉଁ ସ୍ତମ୍ଭ ଉପାସନା କରୁଥିଲେ ସେଇ ସ୍ତମ୍ଭ ସ୍ୱରୂପରେ ସୁଦର୍ଶନ ରହିଲେ ଆପଣଙ୍କର ସିଂହାସନ ଉପରେ, ରତ୍ନ ସିଂହାସନ ଉପରେ। ମହାପ୍ରଭୁଙ୍କର ଦକ୍ଷିଣ ହସ୍ତରେ ଚକ୍ରଚିହ୍ନ ଅଛି, ବାମ ହସ୍ତରେ ଶଙ୍ଖ ଚିହ୍ନ ଅଛି। ଚକ୍ରଚିହ୍ନ ଥିବା ସତ୍ତ୍ୱେ କାହିଁକି ସୁଦର୍ଶନ ସେଇଠି ରହିଲେ ସ୍ତମ୍ଭ ଆକାରରେ? ତା'ର ମୂଳ କାରଣ ହେଉଛି ସେଇ ସ୍ତମ୍ଭ ଉପାସନାର ପ୍ରାଚୀନ ପରମ୍ପରାକୁ ଗୋଟେ ସ୍ୱୀକୃତି ଦେଲା ଜଗନ୍ନାଥ ସଂସ୍କୃତି। ସେଇଥିପାଇଁ ସିଂହାସନ ଉପରେ ସ୍ତମ୍ଭାକାରରେ ରହିଲେ ସୁଦର୍ଶନ। ସୁଦର୍ଶନ ଏମିତିରେ ମହାବାହୁଙ୍କର ଦକ୍ଷିଣ ହସ୍ତରେ ଯେଉଁ ବାହୁ ପ୍ରସାରିକରି ଅଛନ୍ତି ସେଇଠି ସେ ଅଛନ୍ତି। ତେଣୁ ଏଇଭଳି ଭାବରେ ଏ ଯେଉଁ ବାହୁଡ଼ା ଯାତ୍ରା ହେଉଛି, ଏ ବାହୁଡ଼ା ଯାତ୍ରା ହେଉଛି ମହାପ୍ରଭୁଙ୍କର ସମନ୍ୱୟ ସଂସ୍କୃତି ଏବଂ ସମାବେଶୀ ଭାବଧାରାର ଗୋଟେ ଅନନ୍ୟ ପ୍ରତିଫଳନ। ଆଉ ଗୋଟିଏ ଗୁଣ୍ଡିଚାକୁ ଆମେ ମନ୍ଦିର କହୁ, ପ୍ରକୃତରେ ଡକ୍ଟର ନରେଶ ଚନ୍ଦ୍ର ଦାସ ମଧ୍ୟ କହୁଥିଲେ କିଛି ସମୟ ପୂର୍ବରୁ ଯେ ଗୁଣ୍ଡିଚାଟା ମନ୍ଦିର ନୁହେଁ, ଏଇଟା ଗୋଟେ ମଣ୍ଡପ। ଆପଣ ଶ୍ରୀମନ୍ଦିର ଭଳିଆ ଯଦି ଏଠି ଖୋଜିବେ ମନ୍ଦିର, ସେ ମନ୍ଦିର ଆପଣ ପାଇବେ ନାହିଁ। କାରଣ ଏ ଯେଉଁ ମଣ୍ଡପଟି, ଏ ମଣ୍ଡପଟି ଯେତେବେଳେ ପ୍ରଥମେ ରଥଯାତ୍ରା ହେଉଥିଲା ସେତେବେଳେ ଇଏ ଥିଲା କାଠର ମନ୍ଦିର। ଦ୍ୱାଦଶ ଶତାବ୍ଦୀରେ ରାଜା ନରସିଂହଦେବ ତୃତୀୟଙ୍କ ସମୟରେ ଅନେକ ଗୁଡ଼ିଏ କଥା ଏଠି ଘଟିଲା। ସେ ଗୋଟେ କଥା ଘଟିଲା ହେଉଛି ବାଙ୍କି ମହାଣ ମୁହାଣ ପୋତା ହେଲା, ଛଅ ରଥ ହେଉଥିଲା ତିନି ରଥ ହେଲା, ମାଳତୀ ନେଇ ପୋତେଇ ତିନି ରଥ କଲେ, ଗୁଣ୍ଡିଚା ଘର କାଷ୍ଠମଣ୍ଡପକୁ ପଥର ମଣ୍ଡପ କଲେ, ଚାରିପାଖରେ ବେଢ଼ା ତିଆରି କଲେ, ବକ୍ସିବେଣୁ ଭ୍ରମରବର ରାୟ ଗୁଣ୍ଡିଚା ଘର ଜଗମୋହନ ଗଢ଼େଇଲେ, ଗଣେଶଜୀ ନାମକ ମରହଟ୍ଟା ଶାସକ ଗୁଣ୍ଡିଚା ଘରର ପାଟଗଣା ତିଆରି କଲେ, ଗଜପତି ଶାସନର ଅବସାନ ଯେତେବେଳେ ହେଇଗଲା ସେତେବେଳେ ଗୁଣ୍ଡିଚା ମନ୍ଦିର ଅବହେଳିତ ହୋଇଗଲା ବହୁତ ଦିନ ଧରି। 1840 ମସିହାରେ ବାଲେଶ୍ୱରର ଜମିଦାର ଶ୍ୟାମାନନ୍ଦ ଦେଇ ବୋଲି ସେଠିକାର ଜମିଦାର ଥିଲେ, ସେ 80,000 ଟଙ୍କା ଖର୍ଚ୍ଚ କରି ଏହାର ମରାମତି କଲେ। ଚୈତନ୍ୟଙ୍କର ଉତ୍କଳ ଆଗମନ ବେଳକୁ ଗୁଣ୍ଡିଚା ମନ୍ଦିର ସିଂହାସନ ଆଦି ପଥରରେ ତିଆରି ହୋଇସାରିଥିଲା। ତେଣୁ ଏଇଭଳି ଭାବରେ ଯେଉଁ ଆଡ଼ପ ମଣ୍ଡପ ଗୁଣ୍ଡିଚା ମଣ୍ଡପ କଥା ଆମେ କହୁଛୁ, ଏହି ମଣ୍ଡପ ମଧ୍ୟ କାଳକ୍ରମେ ବିବର୍ତ୍ତିତ ହୋଇକରି ଧୀରେ ଧୀରେ ଧୀରେ ଧୀରେ ଏ ମଣ୍ଡପର ଉନ୍ନତି ହୋଇଛି। ଆଜି ଯେଉଁ ସ୍ୱରୂପରେ ଆମେ ଦେଖୁଛୁ, ସେହି ସ୍ୱରୂପରେ ଗୁଣ୍ଡିଚା ମଣ୍ଡପ ନଥିଲା। ତେଣୁ ଗୁଣ୍ଡିଚା ମଣ୍ଡପରେ ମହାପ୍ରଭୁ ବିଜେ ହେବା ପାଇଁ ରତ୍ନ ସିଂହାସନ ହେଲା ଏବଂ ତାର ଚାରିପଟେ ବେଢ଼ା ହେଲା, ଏସବୁ ଯେଉଁ କଥା ହେଲା ଏସବୁ କଥା କାଳକ୍ରମେ ହୋଇଛି। ଆପଣ ଜାଣନ୍ତି ଯେ ମୁଁ କିଛି ସମୟ ପୂର୍ବରୁ ଗୋଟିଏ କଥା ଆଲୋଚନା କରୁଥିଲି ଯେ ଆଡ଼ପ ଅବସ୍ଥାନ କାଳରେ ମହାପ୍ରଭୁଙ୍କର, ଆମର କିଛି ଶ୍ରୋତା ମଧ୍ୟ ଜାଣିବାକୁ ଚାହିଁଥିଲେ ଚିଠି ମାଧ୍ୟମରେ, ଆମକୁ ଫୋନ୍ ମାଧ୍ୟମରେ ମଧ୍ୟ ପଚାରିଲେ ଯେ ଆଡ଼ପ ମଣ୍ଡପରେ ତ ଲକ୍ଷ୍ମୀ ଆସନ୍ତି ନାହିଁ, ମହାପ୍ରଭୁ ତ ଲକ୍ଷ୍ମୀକୁ ଛାଡ଼ିକରି ଆସନ୍ତି ବୋଲି ଆମେ ଶୁଣିଛୁ, ସେଇଥିପାଇଁ ମହା ଲକ୍ଷ୍ମୀ ଆସିକରି ରଥ ଭାଙ୍ଗିକରି ଯାଆନ୍ତି ରାଗିକରି। ତାହେଲେ ଏଇଠି ଆଡ଼ପରେ ଯେଉଁ ଅଭଡ଼ା ହେଉଛି, ଅଭଡ଼ାଟାକୁ ଲକ୍ଷ୍ମୀ ରାନ୍ଧନ୍ତି ବୋଲି ସବୁ ଜାଗାରେ କୁହାଯାଏ, ଏଇଠି ଲକ୍ଷ୍ମୀ ତ ନାହାନ୍ତି, ଅଭଡ଼ା କେମିତି ଲକ୍ଷ୍ମୀ ରାନ୍ଧନ୍ତି? ଏ ପ୍ରଶ୍ନର ଉତ୍ତର ଆମେ ତାଙ୍କୁ କ'ଣ ଦେଇପାରିବା ଡକ୍ଟର ଦାସ?
1: ସେଇ ଗୋଟିଏ ଆଶଙ୍କା ଯେ ମହାପ୍ରଭୁ ଯେତେବେଳେ ଆସିଲେ ସେ ଲକ୍ଷ୍ମୀଙ୍କୁ ସାଙ୍ଗରେ ନ ଆଣିକରି ଆସୁଛନ୍ତି, ଇଏ କଥାଟା ଲୌକିକ ଦୃଷ୍ଟିରୁ ଠିକ୍ ଅଛି। ଇଏ ହେଉଛି ମହାପ୍ରଭୁଙ୍କର ଏକ ଲୌକିକ ଲୀଳା, କାରଣ ସେ ଲୋକବତ୍ ଲୀଳା କୈବଲ୍ୟମ୍, ତାଙ୍କର ଯେଉଁ ଲୀଳା କୈବଲ୍ୟଟି ହେଉଛି ସେ ହେଉଛି ଲୋକବତ୍, ଲୋକରେ ଯେମିତି ସେ। କିନ୍ତୁ ତାତ୍ତ୍ୱିକ ଦୃଷ୍ଟିରୁ ବିଚାର କଲେ ଯେତେବେଳେ ଶ୍ରୀଧର ସ୍ୱାମୀ ଜଗନ୍ନାଥଙ୍କୁ ବନ୍ଦନା କଲେ, ସେ ପ୍ରଥମେ ଲେଖିଲେ ବାଗିସା ଯସ୍ୟ ବଦନେ ଲକ୍ଷ୍ମୀର ଯସ୍ୟ ଚ ବକ୍ଷସି ଯସ୍ୟାସ୍ତେ ହୃଦୟେ ସମ୍ବିତ ତଂ ନୃସିଂହମହଂ ଭଜେ। ଏହାର ଅର୍ଥ ହେଉଛି ଯାହାର ମୁଖରେ ସରସ୍ୱତୀ ବାସ କରୁଛନ୍ତି, ଯାହାଙ୍କର ବକ୍ଷ ଦେଶରେ ଲକ୍ଷ୍ମୀ ବାସ କରୁଛନ୍ତି, ଏବଂ ଯାହାର ହୃଦୟରେ ସ୍ୱୟଂ ଜ୍ଞାନ ଆସି ଅବସ୍ଥାନ କରୁଛନ୍ତି, ସେହି ନୃସିଂହରୂପୀ ଭଗବାନ।

0: ଶ୍ରୀଜଗନ୍ନାଥଙ୍କୁ ମୁଁ ପ୍ରଣାମ କରୁଛି। ଏଇଟା ଶ୍ରୀଧର ସ୍ୱାମୀ କହିଲେ। ତା ଅର୍ଥ ମହାଲକ୍ଷ୍ମୀ ମହାପ୍ରଭୁଙ୍କର ବକ୍ଷସ୍ଥଳରେ ବାସ କରୁଛନ୍ତି।
1: ମହାପ୍ରଭୁଙ୍କ ଠାରୁ ଲକ୍ଷ୍ମୀ ଅଲଗା ନୁହନ୍ତି,
0: କେତେବେଳେ ସେ ଅଲଗା ହେଇପାରିବ ନାହିଁ। ଏଭଳିକି କ୍ଷଣ ନ ସହତେ ମୁକ୍ତୁମ ସ୍କନ୍ଦ ପୁରାଣରେ ଗୋଟିଏ କ୍ଷଣ ବି ସେ ମହାପ୍ରଭୁଙ୍କୁ ତ୍ୟାଗ କରିପାରିବେ ନାହିଁ, ଏ କଥା ସ୍କନ୍ଦ ପୁରାଣରେ ପରିଷ୍କାର।
1: ମହାପ୍ରଭୁ ଆସିକିରି ଆଡ଼ପ ମଣ୍ଡପରେ ଅବସ୍ଥାନ କଲେ ମାନେ ଲକ୍ଷ୍ମୀ ଅଛନ୍ତି,
0: ଲକ୍ଷ୍ମୀ ରହିବେ
1: ରହିବେ,
0: ଲକ୍ଷ୍ମୀ ଛାଡ଼ିବେ କେମିତି, ତାଙ୍କ ବକ୍ଷ ଦେହରେ ସେ ଅଛନ୍ତି, ବକ୍ଷସ୍ଥଳ ଆସି ନୟା।
1: ସେ ତ ରନ୍ଧନ କଲେ ଆଉ ପାକ କଲେ ରନ୍ଧନ ହେଲା।
0: ସେ ତ ମହାପ୍ରଭୁଙ୍କୁ ଖାଇବାର ଦାୟିତ୍ୱ ମହାଲକ୍ଷ୍ମୀଙ୍କର।
1: ବାସ
0: ଜଗନ୍ନ ପାଚ ଏତେ ଲକ୍ଷ୍ମୀ ହିଁ ଭକ୍ତା ସ୍ୱୟଂ ଜନାର୍ଦ୍ଦନ।
1: ଆଚ୍ଛା, ବଢ଼ିଆ ହେଲା, ଏ ପ୍ରଶ୍ନର ଉତ୍ତର ଆମେ ଦେଇଦେଲେ। ଆଉ ଗୋଟେ ପ୍ରଶ୍ନ ହେଲା ଯେ ଏଇଠି ତ ବିମଳା ନାହାନ୍ତି ଆଡ଼ପ ମଣ୍ଡପରେ, ତେଣୁ ବିମଳାଙ୍କୁ ସମର୍ପଣ ନହେଲେ ତ ମହାପ୍ରସାଦ ହୁଏ ନାହିଁ, ତେଣୁ ଏଇଠି କେମିତି ମହାପ୍ରସାଦ ହେଉଛି ବିମଳା ନଥାଇକି?
0: ଏଇ ଯେଉଁ କଥାଟି ଆପଣ କହିଲେ, ସମର୍ପଣ ନହେଲେ ତାହା ମହାପ୍ରସାଦରେ ପରିଣତ ହୁଏ ନାହିଁ, ଏ କଥାଟି ସମ୍ପୂର୍ଣ୍ଣ ଭୁଲ।
1: ଆଚ୍ଛା,
0: ଲୋକମାନଙ୍କ ମୁଣ୍ଡରେ ପଶିଛି ଯେ ବର୍ତ୍ତମାନ ଆଗ ମହାପ୍ରସାଦ ଯାଇକରି ବିମଳାଙ୍କ ପାଖରେ ସମର୍ପିତ ହେଲେ ତାହା ମହାପ୍ରସାଦରେ ପରିଣତ ହୁଏ, କିନ୍ତୁ ତାହା
1: ଭୋଗ ହେଲା ପରେ,
0: କିନ୍ତୁ
1: ମହାପ୍ରସାଦ
0: ମା ବିମଳା ଭୋଜନ କରନ୍ତି, ତାଙ୍କ ପାଇଁ ରୋଷଘର ନାହିଁ। ଆପଣ ଦେଖିବେ ଲକ୍ଷ୍ମୀଙ୍କର ଗୋଟିଏ ରୋଷଘର ଅଛି ବଡ଼ଦେଉଳରେ, କିନ୍ତୁ ବିମଳାଙ୍କ ପାଇଁ ରୋଷଘର ନାହିଁ। ସେ କ'ଣ କରନ୍ତି, କେବଳ ସେ ହେଲେ କୈବଲ୍ୟ ଲୋଲୁପିନୀ, ତେଣୁ ମହାପ୍ରଭୁଙ୍କର କୈବଲ୍ୟ ବାହାରିଲା ପରେ ସେ ତାକୁ ଭୋଜନ କରନ୍ତି, ଆଉ ତାଙ୍କ ପାଖରେ ଲାଗିଲେ ଯାଇକିରି
1: ମହାପ୍ରସାଦ
0: ହବ ହୁଏ, ଏଇଟା ଭୁଲ।
1: ଆଚ୍ଛା,
0: ଆମେ ଏବେ ପ୍ରଶ୍ନ କରୁଛନ୍ତି ଆପଣ ଯେ ବିମଳା ତ ଏଠି ନାହାନ୍ତି, ଖାଉଛନ୍ତି କେମିତି? ଶୁଣନ୍ତୁ, ଆପଣ ବିଷ୍ଣୁ ସହସ୍ର ନାମରେ ପ୍ରଭୁଙ୍କର ଗୋଟିଏ ନାମ ଦେଖିବ, ଅଦୃଶ୍ୟ ବ୍ୟକ୍ତ ରୂପଶ୍ଚ, ସେ ନିଜେ ହେଉଛନ୍ତି ଅଦୃଶ୍ୟ, ପୁଣି ହେଉଛନ୍ତି ବ୍ୟକ୍ତ ରୂପ। ଆମେ ଯାହାଙ୍କୁ ରଥରେ ଆଣୁଛେ ବ୍ୟକ୍ତ ରୂପ, କିନ୍ତୁ ସେ ସମସ୍ତଙ୍କ ପାଖରେ ଅଛନ୍ତି। ତୋର ପାଶେ ପାଶେ ଛନ୍ତି ନନ୍ଦନ, ତୁଇ କାହିଁକି କରୁଛୁ, କେଉଁ ରୂପରେ ଅଛନ୍ତି, ଅଦୃଶ୍ୟ ରୂପରେ। ତେଣୁ ଏଠାରେ ମଧ୍ୟ ସେହି କୈବଲ୍ୟ ଲୋଲୁପିନୀ ମା ବିମଳା ଅଦୃଶ୍ୟ ରୂପରେ ରହି ମାଆଙ୍କ ପାଖରେ ଯେତେବେଳେ ମହାପ୍ରସାଦ ହୋଇଯାଏ ସେ ତାକୁ ଅଦୃଶ୍ୟ ରୂପରେ ପାଆନ୍ତି।
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଆମର ଏଇ ଯେଉଁ ଜଗନ୍ନାଥ ସଂସ୍କୃତି ବା ମହାପ୍ରଭୁଙ୍କର ଲୀଳା ଯେତେବେଳେ ଆମେ ଆଲୋଚନା କରୁଛୁ, ଆମକୁ ଦୁଇଟି କଥାକୁ ଧ୍ୟାନ ଦେବାକୁ ପଡ଼ିବ। ଗୋଟିଏ ହେଲା ଲୌକିକ ବିଚାର, ଆଉ ଗୋଟେ ହେଲା ତାତ୍ତ୍ୱିକ ବିଚାର। ତାତ୍ତ୍ୱିକ ବିଚାରରେ ମହାପ୍ରଭୁଙ୍କର କୌଣସି ପରିବର୍ତ୍ତନ ହୁଏ ନାହିଁ। ସିଏ ଆସନ୍ତି, ଆମେ ଯେଉଁ କହିଦେଉଛୁ ଅନେକ ସମୟରେ, ସିଏ ଜନ୍ମବେଦିକି ଆସିଛନ୍ତି, ବାହୁଡ଼ାରେ ଫେରିଗଲା ବେଳକୁ ତାଙ୍କୁ ଆଉ ମନ ହେଉନଥିବ ଯିବାକୁ, ଏବଂ ତେଣୁ ମହାପ୍ରଭୁଙ୍କର ମନ ଟିକେ ବିରସ ହେଉଥିବ। ଏସବୁ ଆମର ଲୌକିକ ବିଚାର, ଏବଂ ଗୋଟେ ଲୀଳାରେ ଆମେ ତାକୁ ଏ ଲୌକିକ ବିଚାର କରୁ।
0: ଶାସ୍ତ୍ରରେ କୁହାଯାଇଛି ଲୋକବତ୍ ତୁ ଲୀଳା କହିବଲି,
1: ନାଇଁ ସେଇଟା ହେଲେ କ'ଣ ହବ କି କହୁଛି ନା, ଆମକୁ ଟିକେ ଆନନ୍ଦ ମିଳୁଛି ଆମେ ମହାପ୍ରଭୁଙ୍କ ସହିତ ନିଜକୁ ଟିକେ ଯୋଡ଼ି ପାରୁଛୁ।
0: ଆମରି ଭଳିଆ ସେ ଲୀଳା କରୁଛନ୍ତି,
1: କିନ୍ତୁ ତାର ତତ୍ତ୍ୱଟି ହେଉଛି, ଦେଖନ୍ତୁ ଯେତେ ପ୍ରିୟ ସ୍ଥାନ ହଉ, ମହାପ୍ରଭୁ 7 ଦିନରୁ ଅଧିକା କାଳ କେବେ ଆଡ଼ପ ମଣ୍ଡପରେ ରହନ୍ତି ନାହିଁ। ତାର କାରଣ ହେଉଛି ଭଲ ଲାଗୁଥାଇ ପାରେ, କିନ୍ତୁ ସେ ତ ମାୟାର ଅତୀତ, ମହାପ୍ରଭୁଙ୍କୁ ମାୟା କୁଆଡ଼େ ଲାଗିବ।
0: ଏ କିଛି କ୍ଷଣ ପୂର୍ବରୁ ଆପଣ କହୁଥିଲେ, ଭଲ କଥା ଟିକେ କହୁଥିଲେ, ଟିକେ ମନେ ପକାନ୍ତୁ, କର୍ମ ପାଖରେ ଇଏ ସବୁ ତୁଚ୍ଛ ହେଇଯାଏ। ଆପଣ ଯେଉଁ କର୍ମ କରିବାକୁ ସଂସାରକୁ ଆସିଛନ୍ତି ସିଏ ହେଉଛି ମୁଖ୍ୟ, ତେଣୁ ମହାପ୍ରଭୁ ସେଠି ବସିକିରି କର୍ମସ୍ଥାନରେ ବସିଛନ୍ତି, ଏଠିକି ଆସିଲେ 7 ଦିନ ପର୍ଯ୍ୟନ୍ତ ରହିବେ, କିନ୍ତୁ କର୍ମସ୍ଥାନ ହେଲା ମୁଖ୍ୟ,
1: ଏବଂ ତାଙ୍କୁ ମାୟା ସ୍ପର୍ଶ କରିପାରିବ ନାହିଁ, କାରଣ ସେ ମାୟାର ଅଧୀଶ୍ୱର।
0: ହଁ,
1: ସେଥିପାଇଁ ଗୀତାରେ କହିଛନ୍ତି ମାୟା ଧ୍ୟକ୍ଷଣ ପ୍ରକୃତି
0: ସଚରାଚରମ
1: ହେତୁ ନା ନେଇ ନ କହନ୍ତି
0: ଜଗତ ବି ପରିବର୍ତ୍ତନ।
1: ତେଣୁ ମୋର ଅଧ୍ୟକ୍ଷତାରେ ମାୟା ଏ ଜଗତକୁ ସୃଷ୍ଟି କରିଛି, ତେଣୁ ମୋତେ ମାୟା ଆଉ ଧରିବ କୁଆଡ଼େ, ମୁଁ ତ ମାୟାର ଅଧୀଶ୍ୱର, ମୁଁ ତ ମାୟାର ଅତୀତ। ତେଣୁ ଆମେ ଲୋକବତ ଏଇ ଯେଉଁ ଲୀଳା କରୁଛନ୍ତି,
0: ସଂସାରରେ 3 ଶ୍ରେଣୀର ଲୋକ ଆପଣ ଦେଖିବେ
1: ଆଜ୍ଞା,
0: ଜଣେ ହେଉଛନ୍ତି ମାୟାଧୀନ, ଆଉ କେତେକ ଅଛନ୍ତି ମାୟାତୀତ, ଆଉ ହେଉଛନ୍ତି ଜଣେ ମାୟାଧୀଶ। ମାୟାଧୀନ କିଏ? ଆମମାନେ ଯେଉଁ ପ୍ରାଣୀ, ଯେଉଁମାନେ ଅଜ୍ଞାନୀ ବ୍ୟକ୍ତି, ସେମାନେ ହେଉଛନ୍ତି ମାୟା।

0: ଦିନ ମାୟାର ଅଧୀନ ଆଉ ମାୟା ତୀତ କିଏ ଯେଉଁ ମୁନି ଋଷିମାନେ ସାଧନା କରିକିରି ସିଦ୍ଧି ଲାଭ କରିଛନ୍ତି ସେମାନେ ମାୟାକୁ ଅତିକ୍ରମ କରିଛନ୍ତି ତେଣୁ ସେମାନେ ହେଉଛନ୍ତି ମାୟାତୀତ କିନ୍ତୁ ମହାପ୍ରଭୁ ସ୍ୱୟଂ ହେଉଛନ୍ତି ମାୟାଧୀଶ ତେଣୁ ମାୟା ମାୟାର ଅଧୀଶ ସେ ମାୟା ତାଙ୍କ ଛାଇ ମଧ୍ୟ ସ୍ପର୍ଶ କରିପାରିବ ନାହିଁ ତେଣୁ ମାୟା ମାୟା ପାଖରେ ମାୟାଧୀଶଙ୍କ ପାଖରେ ମାୟା କୌଣସି ପ୍ରଭାବ ବିସ୍ତାର କରିପାରେ ନାହିଁ
1: ବହୁତ ବଢ଼ିଆ କଥା ଏବଂ ଏଇଥିରୁ ମଧ୍ୟ ଆମକୁ ଯେଉଁଟା ଆମେ ଆମର ଧାରା ବିବରଣୀ ଆରମ୍ଭରେ କହିଥିଲେ ଆମକୁ ମହାପ୍ରଭୁଙ୍କ ପାଖରୁ ଏଇ ତତ୍ତ୍ୱଟି ଆମକୁ ଗ୍ରହଣ କରିବାକୁ ପଡ଼ିବ ଯେ ଆମକୁ ମଧ୍ୟ ମାୟାତୀତ ହେବାକୁ ପଡ଼ିବ ଆମେ ତ ମାୟାଧୀଶ ହେଇପାରିବାନି କିନ୍ତୁ ମାୟାତୀତ ହେଇପାରିବା ଏବଂ ମାୟାତୀତ ହେଲେ କ'ଣ ହେବ ନା ସଂସାରର ଦୁଃଖ କ୍ଲେଶ ଯେଉଁ ତ୍ରିତାପ ବୋଲି ଆମେ କହୁ ଆଧ୍ୟାତ୍ମିକ ଆଦି ଭୌତିକ ଆଦି ଦୈବିକ ଏ ତ୍ରିତାପ କବଳରୁ ଆମେ ମୁକ୍ତ ହେଇକିରି ଏ ସଂସାରରୁ ହସି ହସିକିରି ବିଦାୟ ନେଇପାରିବା
0: ଶ୍ରୀମଦ ଭଗବତ ଗୀତାରେ ଭଗବାନ କହିଲେ ମମ ମାୟା ଦୂରତ୍ୟୟା ଦୈବୀ ହେ ସା ଗୁଣମୟୀ ମମ ମାୟା ଦୂରତ୍ୟୟା ମାମେ ମଚେ ପ୍ରପଦ୍ୟନ୍ତେ ମାୟା ମେ ତାଙ୍କ ଆପଣ ଯେଉଁଟା କହିଲେ ମାୟା ତୀତ ହେବ ଅର୍ଥାତ୍ ମାୟାକୁ ଅତିକ୍ରମ କରିବା କେମିତି ଭଗବାନ ନିଜେ ଅର୍ଜୁନକୁ ବୁଝେଇ ଦେଲେ ଯେ ଦୈବୀ ହେ ସା ଗୁଣମୟୀ ମମ ମାୟା ଦୂରତ୍ୟୟା ମୋ ମାଆକୁ ମାୟାକୁ କେହି ଅତିକ୍ରମ କରିପାରିବେନି ମୁଁ ଏମିତି ମାୟା ସୃଷ୍ଟି କରୁଛି ସେଟା ମୋ ପରିକଳ୍ପିତ
1: କିନ୍ତୁ କିନ୍ତୁ ତାଙ୍କର କୃପା ଯେତେବେଳେ ହେବ
0: ମାମେ ବଜେ ପ୍ରପଦ୍ୟନ୍ତେ ଯେ ମୋ ପାଖରେ ଶରଣାପନ୍ନ ହେବ ମାୟା ମେ ତାଙ୍ଗ ତରମ୍ତି ଏ ମୁନି ଋଷିମାନେ କ'ଣ କରୁଥିଲେ ସେମାନେ ମାୟାତୀତ କେମିତି ହେଲେ ଭଗବାନଙ୍କ ପାଖରେ ସମ୍ପୂର୍ଣ୍ଣ ସମର୍ପିତ ହେଇଯାଇଛନ୍ତି ତେଣୁ ଭଗବାନ ତାକୁ ମାୟାତୀତ କରିଦେଇଛନ୍ତି
1: ତେଣୁ ଏ ରଥଯାତ୍ରାର ଗୋଟେ ବଡ଼ ଉପଲବ୍ଧି ହେଲା ଯେ ଏ ରଥଯାତ୍ରା ମହାପ୍ରଭୁଙ୍କର ଏଭଳି ପାବନ ଲୀଳାରେ ଆମକୁ ମାୟାତୀତ କରିବା ପାଇଁ ମହାପ୍ରଭୁଙ୍କର ଲୀଳା ଏଇଟା ହେଉଛି ବଡ଼ ତତ୍ତ୍ୱ ଏଇଟାକୁ ଆମେ ରଥଯାତ୍ରାରୁ ଗ୍ରହଣ କରିବା ଉଚିତ
0: ଆଜ୍ଞା ଆଜ୍ଞା
1: ବହୁତ ବଢ଼ିଆ ଆପଣ ଏଥର ଆପଣଙ୍କର ଯାହା କହିବା କଥା କହନ୍ତୁ ତାପରେ ଡକ୍ଟର କଲ୍ୟାଣୀ ନନ୍ଦୀଙ୍କୁ ଆମେ ମାଇକ୍ରୋଫୋନ୍ ହସ୍ତାନ୍ତର କରିବା
0: ବର୍ତ୍ତମାନ ଆମେ ଦେଖିପାରୁଛୁ ଯେଉଁ ମାୟାଧୀଶଙ୍କ କଥା ପଡ଼ିଥିଲା ମାୟାଧୀଶ ବର୍ତ୍ତମାନ ଅଛନ୍ତି ଏବେ ମଧ୍ୟ ଗୁଣ୍ଡିଚା ମଣ୍ଡପରେ ସେ ଅବସ୍ଥାନ କରୁଛନ୍ତି ଏବଂ ଆମର ଶ୍ରୀ ଆମର ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଅତି ସୁନ୍ଦର ଭାବରେ ଏଇ ଗୁଣ୍ଡିଚା ମଣ୍ଡପର ଯେଉଁ ପରିବେଶ ତାକୁ କରାଯାଇଛି ଆପଣ ଦେଖିବେ ଯେ ଏଇ ଯେଉଁ କାନ୍ଥ ଗୁଡ଼ିକ ଥିଲା ସେ ତାହା ଟିକେ ଟିକେ ଜୀର୍ଣ୍ଣ ହେଇ ଆସୁଥିଲା କିନ୍ତୁ ସରକାର ଆମର ଏଇ ଯେଉଁ କାନ୍ଥ ଗୁଡ଼ିକରେ ଏତେ ପଥର ସମ୍ପୂର୍ଣ୍ଣ ଭାବରେ ଆଚ୍ଛାଦନ କରିଦେଇଛନ୍ତି ଯାହାଫଳରେ ଏହାର ରୂପ ପରିବର୍ତ୍ତନ ହେଇଯାଇଛି ଯଦି ଆପଣ କେତେବେଳେ ସନ୍ଧ୍ୟା ସମୟରେ ଆସନ୍ତି ଆପଣ ଦେଖିବେ ଏହାର ଚତୁର୍ଦ୍ଦିଗରେ ଏଭଳି ଆଲୋକୀକରଣ କରାଯାଇଛି ଯାହାଫଳରେ ବର୍ତ୍ତମାନ ଏହା ଅତ୍ୟନ୍ତ ଆକର୍ଷଣୀୟ ଗୁଣ୍ଡିଚା ମଣ୍ଡପରେ ପରିଣତ ହେଇଛି ଏବଂ ମୁଁ ତ ଭାବୁଛି ୟା ପରେ ଯାହା ପରିକଳ୍ପନା ରହିଛି ଯେ ଇଏ ଗୁଣ୍ଡିଚା ମଣ୍ଡପର ଭିତରେ ସବୁବେଳେ ଗୋଟେ କୁହାଯାଉଛି ଭାବନାଭୂତ ଅଛି ଭାବନାଭୂତ ଅଛି କ'ଣ ଅର୍ଥାତ୍ ଏ ଗୁଣ୍ଡିଚା ମଣ୍ଡପ ସବୁବେଳେ ବନ୍ଦ ହେଇକରି ପଡ଼ୁଛି ତେଣୁ ମହାପ୍ରଭୁ ଆସିଲେ ସାତ ଦିନ ଅବସ୍ଥାନ କଲେ ଲୀଳା ଖେଳା କଲେ ଏବଂ ଏଠାରେ ମହାପ୍ରସାଦ ଇତ୍ୟାଦି ବିତରଣ ହେଲା ସବୁ ଏତେ ପରିମାଣରେ ଲୋକ ବର୍ତ୍ତମାନ ଆସୁଛନ୍ତି ଭକ୍ତ ଯେ ତା ଭିତରକୁ ପ୍ରବେଶ କରିବା ପାଇଁ ବୟସ୍କମାନେ ସାହସ ବି କରୁନାହାନ୍ତି ଯାହା ବି ହେଉ ଲୀଳା ଖେଳା ସମ୍ପନ୍ନ କରି ସେ ବାହାରି ଯାଉଛନ୍ତି ପୁଣି ବନ୍ଦ ହେଇଯାଉଛି କିନ୍ତୁ ଆମର ବର୍ଷ ସାରା ବୋଧ ହୁଏ ଇଏ ପୁଣି ଚାଲିବ ମୁଁ ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ କଲ୍ୟାଣୀ ନନ୍ଦୀ ମହୋଦୟଙ୍କୁ ନିବେଦନ କରୁଛି
2: ଜୟ ଜଗନ୍ନାଥ ଶ୍ରୋତାବନ୍ଧୁ ଆମେ ଦେଖିପାରୁଛୁ କେତେ ସୁନ୍ଦର ଭାବରେ ଏଇ ଶରଥା ବାଲିର ପ୍ରାଙ୍ଗଣରେ ଭକ୍ତମାନେ ଅପେକ୍ଷା କରିଛନ୍ତି ଆପଣମାନଙ୍କୁ ବିଶ୍ୱାସ ହେବନି କିନ୍ତୁ ଆମେ ଯେହେତୁ ପ୍ରତ୍ୟକ୍ଷ ଭାବରେ ଦେଖୁଛୁ ଆଜି ଏଇ ଶରଥା ବାଲିର ବାତାବରଣ ଏତେ ବହୁତ ବହୁତ ବଢ଼ିଆ ଅଛି ଯାହାକୁ ଦେଖିଲେ ମନ ଆନନ୍ଦ ହେଇଯାଉଛି ଆଉ ଶୃଙ୍ଖଳିତ ଭାବରେ ଆମେ ଦେଖିପାରୁଛୁ ଯେଉଁ ବ୍ୟାରିକେଡ୍ କରାଯାଇଛି ସେ ବ୍ୟାରିକେଡ୍କୁ ବହୁ ଆମର ଆରକ୍ଷୀ ବାହିନୀମାନେ ଯେଉଁମାନେ ନାନା ପୋଷାକରେ ବିଭକ୍ତିକରଣ କରାଯାଇଛନ୍ତି ଏବଂ ସେହିପରି ଭାବରେ ଭକ୍ତମାନଙ୍କୁ ସେମାନେ ଯେତେବେଳେ ଶୃଙ୍ଖଳିତ ବ୍ୟାରିକେଡ୍ କରିକି ତାଙ୍କୁ ରଖିଛନ୍ତି ଅଟକାଇଛନ୍ତି ରଥ ନିକଟକୁ ଆସିବା ପାଇଁ ଆଉ ଭକ୍ତମାନେ ମଧ୍ୟ ସେ ବ୍ୟାରିକେଡ୍ ବାହାରେ ଏତେ ସମୟ ଧରି ଅପେକ୍ଷା କଲେଣି

ତଥାପି ତାଙ୍କର ଭୋକ ନାହିଁ, ଶୋଷ ନାହିଁ, କିଛି ନାହିଁ। ଆମେ ଯାହା ଦେଖୁଛୁ ସେଇ ପର୍ଦ୍ଦା ବା ଟିକେ ଟିକେ ଫାଙ୍କ ମାଧ୍ୟମରେ ଆମେ ଦେଖିପାରୁଛୁ ଅନେକ ଶ୍ରଦ୍ଧାଳୁ ବର୍ତ୍ତମାନ ସେଇ ଶରଥାବାଲିର ପ୍ରାଙ୍ଗଣରେ ବସି ପଡ଼ିଲେଣି। କାରଣ ସେ ସ୍ଥାନକୁ ଛାଡ଼ିକି ଯିବାକୁ ସେମାନଙ୍କର ମନ ବଳାଉନାହିଁ। କାରଣ ଥରେ ଯଦି ସେମାନେ ସେ ସ୍ଥାନ ଛାଡ଼ିକି ଚାଲିଯିବେ ଆଉ ଏଭଳି ସୁନ୍ଦର ସୁଯୋଗ ପାଇପାରିବେ ନାହିଁ। ସେଥିପାଇଁ ଚକାମାଡ଼ି ବହୁତ ଭକ୍ତ ବସିସାରିଛନ୍ତି, ଆଉ କେତେକ ଶ୍ରଦ୍ଧାଳୁ ଅତ୍ୟନ୍ତ ସୁନ୍ଦର ଭାବରେ ସଂକୀର୍ତ୍ତନ କରୁଛନ୍ତି, ଉଦଣ୍ଡ ନୃତ୍ୟ କରୁଛନ୍ତି। ନଦିଆ ନବଦ୍ୱୀପର ଯେଉଁ ସଂକୀର୍ତ୍ତନ ପରମ୍ପରାକୁ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଓଡ଼ିଶା ଆସିଥିଲେ ସେଇ 1510 ଖ୍ରୀଷ୍ଟାବ୍ଦରେ ସେ ହିଁ ଅନୁଭବ କରିଥିଲେ ପ୍ରଭୁଙ୍କ ସଂକୀର୍ତ୍ତନ ମାଧ୍ୟମରେ। ତାଙ୍କର ଭଜନ ଶ୍ରବଣ କୀର୍ତ୍ତନ ଏହିସବୁ ମାଧ୍ୟମରେ ପ୍ରଭୁଙ୍କ ପାଇବା ପାଇଁ ଯାହା ପ୍ରତାପ ରୁଦ୍ର ଦେବ ମଧ୍ୟ ସେ ସମୟରେ ସେ ସଂକୀର୍ତ୍ତନ ପରମ୍ପରାକୁ ଦେଇଥିଲେ, ପ୍ରାଧାନ୍ୟ ଦେଇଥିଲେ, ଆଉ ସେଇ ଧାରା ମଧ୍ୟ ଆଜି ବି ମଧ୍ୟ ରହିଛି। କାରଣ ଯଦି ଆମେ ପ୍ରଭୁଙ୍କର ପ୍ରତ୍ୟକ୍ଷ ବା ସାନ୍ନିଧ୍ୟ ନ ପାଇପାରିବା, ଦୂରରୁ ତାଙ୍କର ସାମେ ଟିକେ ଦର୍ଶନ କରିବା ପାଇଁ ଏବଂ ତାଙ୍କର ପାଖରେ ଆମର ଭକ୍ତି ନୈବେଦ୍ୟକୁ ଅର୍ପଣ କରିବା ପାଇଁ ଏ ନୃତ୍ୟ ଆଉ ସଙ୍ଗୀତ ବାଦ୍ୟ ଇଏ ହେଉଛି ଗୋଟେ ପ୍ରକୃଷ୍ଟ ମାଧ୍ୟମ, ଯେଉଁ ମାଧ୍ୟମକୁ ଆଜି ଅନେକ ଶ୍ରଦ୍ଧାଳୁ ମଧ୍ୟ ଆପଣେଇ ନେଇଛନ୍ତି, ଯାହାକୁ ମଧ୍ୟ ଶ୍ରବଣ କରି ଆମ ମନ ଭିତରେ ଗୋଟେ ସେହିପରି ଭାବରେ ଗୋଟେ ସୃଷ୍ଟି ହେଉଛି, ଗୋଟେ ଭାବ ଯେଉଁ ଭାବରେ ଆମେ ମଧ୍ୟ ତଲ୍ଲୀନ ହୋଇଯାଉଛୁ। ଆଉ ଏପଟେ ଦେଖୁଛୁ ରଥ, ଯେଉଁ ରଥ ନିକଟରେ ଘୋଡ଼ା, ଯେଉଁ 4x12 ଘୋଡ଼ା ତାହା ମଧ୍ୟ ସୁନ୍ଦର ଭାବରେ ରହିଛନ୍ତି ଅପେକ୍ଷା କରି। କାରଣ ଗୋଟିଏ ପରେ ଗୋଟିଏ ନୀତିକାନ୍ତି ଅନୁଷ୍ଠିତ ହେବ, ପ୍ରଭୁ ଆସିବେ। ଆଉ ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ଆମେ ଦେଖିଛୁ ଯେ ଜଗନ୍ନାଥଙ୍କର ଯେଉଁ ନନ୍ଦିଘୋଷ ରଥ ଥୁଆ ହେଇଛନ୍ତି, ଗୋଟେ ଯାତ୍ରା କଲାବେଳେ ଇଏ ହେଉଛି ମାନବୀୟ ଲୀଳା। ପୁରୁଷୋତ୍ତମ ସୁମହତ୍ କ୍ଷେତ୍ରମ୍ ପରମ ପାବନମ୍ ୟତ୍ରାସ୍ତେ ଦାରବତନୁ ଶିଷ୍ୟ ମାନୁଷ ଲୀଳା। ପ୍ରଭୁ ଯଦିଓ ଦାରୁତନୁ ଧାରଣ କରିଛନ୍ତି, ଦାରବୀୟ ବିଗ୍ରହ ତାଙ୍କର ଦାରୁ ବ୍ରହ୍ମ, କିନ୍ତୁ ତାଙ୍କର ଲୀଳା ଯେହେତୁ ମାନବୀୟ ଲୀଳା, ଆମେମାନେ ଯେମିତି ଯାତ୍ରା ସମୟରେ ଆମେ ଗଲାବେଳେ କୌଣସି ସ୍ଥାନକୁ ଆମର ସମସ୍ତ ଆସବାବପତ୍ର ଆମେ ନେଇକିରି ଯାଇଥାଉ, ଆମେ ଦେଖିପାରୁଛୁ ଯେ ନନ୍ଦିଘୋଷ ରଥରେ ପ୍ରଭୁଙ୍କର ଯେଉଁ ଯାଇଥିଲା ଯେଉଁ ବାକ୍ସ, ସେ ବାକ୍ସ ମଧ୍ୟ ଆସିକି ବର୍ତ୍ତମାନ ରହିସାରିଲେଣି। ଆଉ ମା ଦେବୀ ସୁଭଦ୍ରାଙ୍କ ରଥରେ ମଧ୍ୟ ଗୋଟିଏ ବାକ୍ସ ଏବେ ମଧ୍ୟ ଆସିକି ରହିସାରିଲାଣି। ସେଥିରେ ପ୍ରଭୁଙ୍କର ଦୈନନ୍ଦିନ ଯେଉଁ ଆସବାବପତ୍ର ବସ୍ତ୍ର ସବୁ ଯାଇଥିଲା ତାହା ବର୍ତ୍ତମାନ ରହିଛି। ଆମେ ତ ସିନ୍ଧୁକ ପେଟିକା ଯାଉଥିଲା, କିନ୍ତୁ ବର୍ତ୍ତମାନ ଆମେ ବାକ୍ସ ମଧ୍ୟ ଦେଖିପାରୁଛୁ। ସମୟର ବିବର୍ତ୍ତନ ଧାରାରେ ଯଦିଓ କିଛି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଇନାହିଁ ଆମର ନୀତିକାନ୍ତି, କିନ୍ତୁ ଆମର ନୀତିକାନ୍ତି ସିନା ପରିବର୍ତ୍ତନ ହେଇନାହିଁ, କିନ୍ତୁ ପରିବର୍ତ୍ତନ ହେଇଛି ଟିକିଏ ତା'ର ଚାଲିଚଳନରେ। ଆମେ ସିନ୍ଧୁକା ବଦଳରେ ଆଜି ମଧ୍ୟ ବାକ୍ସ ଦେଖିପାରୁଛୁ ଥୁଆ ହେଇଛନ୍ତି, ୟା ପରେ କୁଣ୍ଡ ମଧ୍ୟ ଆସିବ। ଯେପରି ଭାବରେ ଯାହା ସବୁ ନେଇକି ଯାଇଥିଲେ ସେହିପରି ଭାବରେ ସବୁ କିଛି ଆସିବ। କିନ୍ତୁ ଶ୍ରଦ୍ଧାଳୁ ଆମର ଭକ୍ତ ବୃନ୍ଦ, ଯେଉଁମାନେ ଆମର ଏଇ ଆକାଶବାଣୀର ଚ୍ୟାନେଲ ମାଧ୍ୟମରେ ଆମଠାରୁ ଶୁଣିପାରୁଛନ୍ତି ଏ ମହାପ୍ରଭୁଙ୍କର ଲୀଳାଯାତ୍ରାର ଏଇ କଥା ଗାଥା, ଏ ସୁନ୍ଦର ଦିବ୍ୟ ଲୀଳାର ରୂପକୁ ଆମେ ମଧ୍ୟ ଆମର ପ୍ରତ୍ୟକ୍ଷ ଧାରା ବିବରଣୀ ମାଧ୍ୟମରେ ଆପଣମାନଙ୍କୁ ପ୍ରଦାନ କରୁଛୁ। କିନ୍ତୁ ସେ ମହାପ୍ରଭୁଙ୍କର ଅନନ୍ୟ ଲୀଳା ଆଜି କି ସର୍ବରହସ୍ୟତମ ପୁରୁଷୋତ୍ତମସ୍ୟ ଦେବରା ଜାନତି କୁତ ମନୁଷ୍ୟ। ପ୍ରଭୁଙ୍କର 119 ପ୍ରକାରର ସେବା ରହିଛି, ଅନେକ ନୀତିକାନ୍ତି ରହିଛି। ପ୍ରାତଃ ସମୟରୁ ଉଠିବା ପରଠାରୁ ଶୟନ ପର୍ଯ୍ୟନ୍ତ ଅନେକ ନୀତିକାନ୍ତି, ଯାହା ଯେଉଁଠିକି 12 ମାସରେ 13 ଯାତ୍ରା, 27 ଉପଯାତ୍ରା, 108 ପର୍ବପର୍ବାଣି, ତାରି ଭିତରେ ଆପଣମାନଙ୍କ ଭିତରେ ନିଶ୍ଚିତ ଭାବରେ କିଛି ନା କିଛି ପ୍ରଶ୍ନ ଉଙ୍କି ମାରୁଥିବ। ସେଇ ଆପଣଙ୍କର ମନର ପ୍ରଶ୍ନ ଯଦି କିଛି ଥାଏ ତେବେ ଆମର ହ୍ୱାଟ୍ସଆପ୍ ନମ୍ବର 8895254200 ଆପଣମାନଙ୍କୁ ଆଉ ଥରେ ଆମେ କହିଦେଉଛୁ, ନୋଟ୍ କରି ନିଅନ୍ତୁ। ଆମର ଆକାଶବାଣୀର ହ୍ୱାଟ୍ସଆପ୍ ନମ୍ବର ହେଲା 8895254200। ଏଇ ହ୍ୱାଟ୍ସଆପ୍ ନମ୍ବରରେ ଆପଣମାନଙ୍କ ଭିତରେ ରହିଥିବା ସେହି ସଂଗୁପ୍ତ ଭାବନା, ଆପଣଙ୍କର ମନ ଭିତରେ ଉଙ୍କି ମାରୁଥିବା ମହାପ୍ରଭୁଙ୍କର ନୀତିକାନ୍ତି, ତାଙ୍କର ଲୀଳା, ତାଙ୍କର ଯାନିଯାତ୍ରା, ଯାହା ଯାହା ଅଛି ଆପଣମାନଙ୍କର ପ୍ରଶ୍ନ ହୋଇଛି, ସେ ପ୍ରଶ୍ନକୁ ଏଇ ହ୍ୱାଟ୍ସଆପ୍ ମାଧ୍ୟମରେ ଆପଣ ଆମକୁ ପଠାନ୍ତୁ। ଆଉ

0: ଆମେ ମଧ୍ୟ ଆମର ଏଠାରେ ଉପସ୍ଥିତ ଥିବା ଗବେଷକ ଯେଉଁମାନେ ଅଛନ୍ତି ଉଦ୍ଘୋଷକ ସମସ୍ତେ ଆମେ ପ୍ରଯତ୍ନ ହୋଇ ପ୍ରଚେଷ୍ଟା କରିବୁ, ଚେଷ୍ଟା କରିବୁ ଆପଣଙ୍କ ମାନଙ୍କ ପାଖରେ ସେ ଉତ୍ତରକୁ ପ୍ରତିପାଦନ କରିବା ପାଇଁ ବା ପ୍ରଦାନ କରିବା ପାଇଁ। ପୁନର୍ବାର ନେଇଯାଉଛି ଆପଣମାନଙ୍କୁ ସେଇ ଶରଧାବାଲିର ସେ ପ୍ରାଙ୍ଗଣକୁ, ଯେଉଁ ଶରଧାବାଲିର ପ୍ରାଙ୍ଗଣରେ ଆମେ ଦେଖିପାରୁଛୁ ଦଳ ଦଳ ହୋଇ ବିଭିନ୍ନ ଗୋଷ୍ଠୀର ବିଭିନ୍ନ ରଙ୍ଗ ବେରଙ୍ଗର, ସତେ ଯେପରି ବିଭିନ୍ନ ରଙ୍ଗ ବେରଙ୍ଗର ପ୍ରଜାପତି ଏଠି ଫୁଲି ଫୁଟି ଉଠିଛନ୍ତି, ଆସିଛନ୍ତି ମହାପ୍ରଭୁଙ୍କୁ ତାଙ୍କର ଅଭିବାଦନ ଜଣାଇବା ପାଇଁ। ନର୍ତ୍ତକ ନର୍ତ୍ତକୀମାନେ ସୁନ୍ଦର ନୃତ୍ୟ କଳାର ଷୋଳ କଳାର ଠାକୁର ମହାପ୍ରଭୁ, ଯିଏ ରାତ୍ର ସମୟରେ ବଡ଼ସିଂହାର ସମୟରେ ପ୍ରଭୁ ଗୀତ ଗୋବିନ୍ଦର ସେ ଗାନ ବା ଗୀତ ଗୋବିନ୍ଦର ସୁଲଳିତ ସ୍ୱର ମଧୁର ସ୍ୱରକୁ ନ ଶୁଣିଲେ ତାଙ୍କୁ ନିଦ ଲାଗେ ନାହିଁ। ସଙ୍ଗୀତ ବାଦ୍ୟରେ ତାଙ୍କର ମନ ମଧ୍ୟ ଅତ୍ୟନ୍ତ ଆନନ୍ଦିତ ହୋଇଉଠେ। ଠିକ୍ ସେହିପରି ଆମେ ଦେଖିପାରୁଛୁ ଶରଧାବାଲିରେ ଅନେକ ଯିଏକି ନୃତ୍ୟଶିଳ୍ପୀ ସେମାନଙ୍କର ନୃତ୍ୟ କଳାର ସେଇ ନିଖୁଣ ରୂପ ପ୍ରଭୁଙ୍କ ନିକଟରେ ଏଇଠି ଭେଟି ଦେଉଛନ୍ତି। ନାନା ରଙ୍ଗରେ, ନାନା ଢଙ୍ଗରେ, ନାନା ରୂପରେ, ନାନା ଶୈଳୀରେ ତାଙ୍କ ଭିତରେ କେବଳ ଗୋଟିଏ ଭାବନା, ମୋ ପ୍ରଭୁ ଜଗନ୍ନାଥ ଯିଏକି ସମଗ୍ର ବିଶ୍ୱର ଅଧୀଶ୍ୱର, ସିଏ ହେଉଛନ୍ତି ଏକମାତ୍ର ପୁରୁଷ ଏ ସଂସାରରେ, ଆଉ ସମସ୍ତେ ହେଉଛନ୍ତି ସେ ଗୋପିକା ବା ନର୍ତ୍ତକୀ ଯେଉଁମାନେ ହେଉଛନ୍ତି ପ୍ରକୃତି। ପ୍ରକୃତି ସହିତ ଏଇ ପୁରୁଷର ମିଳନ, ଏଇ ମିଳନର ଯାତ୍ରା, ଭାବବନ୍ଧନର ଯାତ୍ରା। ମହାପ୍ରଭୁ ଆସିଛନ୍ତି ନବଦିନାତ୍ମକ ଯାତ୍ରାରେ, ଏଠି ଯାତ୍ରା ସମାପନ କରି ଆଜି ପ୍ରତ୍ୟାବର୍ତ୍ତନ କରିବେ ଶ୍ରୀମନ୍ଦିରକୁ। ଇଏ 9 ସଂଖ୍ୟା ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା, କାରଣ ମଣିଷ ପ୍ରତ୍ୟେକଟି ଆମର କାର୍ଯ୍ୟ ଯାହା ହେଉଛି ନୀଳାଚଳ କ୍ଷେତ୍ରରେ ସେ 9 ସଂଖ୍ୟାକୁ ପୂର୍ଣ୍ଣ ସଂଖ୍ୟାକୁ ନେଇକି କରାଯାଉଛି। ଆମର ମଧ୍ୟ ରହିଛି ଶାସ୍ତ୍ରୀୟ ପରମ୍ପରାରେ ନବଗ୍ରହ, ନବରସ, ନବରତ୍ନ। ଆଉ ସବୁଠାରୁ ଚମତ୍କାର କଥା ହେଲା ଶ୍ରୀମନ୍ଦିର ରୋଷଶାଳାରେ ଯେଉଁ ରନ୍ଧନ କାର୍ଯ୍ୟ ହେଉଛି ତାହା ମଧ୍ୟ 9 ଗୋଟି ହାଣ୍ଡି ଏକା ସାଙ୍ଗରେ ବସିକି ହୋଇଛି, କିନ୍ତୁ ସେ ହାଣ୍ଡିର ବସିବାର ମଧ୍ୟ ନିର୍ଦ୍ଦିଷ୍ଟ ନିୟମ ରହିଛି, ଉପରକୁ ଉପରକୁ ବସୁନାହିଁ। 6 ଆଉ ଯେଉଁଠିକି 5, 3 ଏବଂ 1।
1: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
2: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଅଛି।
3: ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିର ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 ଏପ୍ରିଲ୍ 2025ରୁ ଲାଗୁ କରାଯାଇଛି।
2: ଏହି ଯୋଜନା ଅଧୀନରେ ମିଳୁଥିବା ସୁବିଧାଗୁଡ଼ିକ ହେଉଛି କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ।
3: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ଟଙ୍କା ପାଇବେ।
2: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
3: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
2: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍ wcd.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି।
4: ଜୟ ଜଗନ୍ନାଥ। ରଥଯାତ୍ରା ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଲକ୍ଷ ଲକ୍ଷ ଭକ୍ତଙ୍କର ସୁସ୍ଥ ଏବଂ ସୁରକ୍ଷିତ ଦର୍ଶନ ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ପୁରୀ ବଡ଼ଦାଣ୍ଡ ଏବଂ ପ୍ରମୁଖ ସ୍ଥାନରେ 8 ଅତ୍ୟାଧୁନିକ 10,000 ବିଶିଷ୍ଟ ଚିକିତ୍ସା ଶିବିର, ଯଥା ପୁରୁଣା ରଘୁନନ୍ଦନ ପାଠାଗାର ନିକଟରେ, ନୀଳାଦ୍ରି ଭକ୍ତ ନିବାସରେ, ଜଗନ୍ନାଥ ବଲ୍ଲଭ ପାର୍କିଂ ପରିସରରେ, ବଗଲା ପରିସରରେ, ମାର୍କେଟ ଛକ ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ସାମ୍ନାରେ, ଭୋଳାନାଥ ବିଦ୍ୟାପୀଠଠାରେ, ବସ୍ଷ୍ଟାଣ୍ଡରେ, ରେଳ ଷ୍ଟେସନ ମୁଖ୍ୟ ଫାଟକ ସମ୍ମୁଖରେ ବ୍ୟବସ୍ଥା କରାଯାଇଛି। ତା ସହିତ 30 ପ୍ରାଥମିକ ଚିକିତ୍ସା କେନ୍ଦ୍ର, ପ୍ରତ୍ୟେକ ଶିବିରରେ ବିଶେଷଜ୍ଞ ଡକ୍ଟର, ନର୍ସ, ପାରାମେଡିକାଲ କର୍ମଚାରୀ, ଅକ୍ସିଜେନ, ECG, ଜରୁରୀକାଳୀନ ଔଷଧ ଓ 24 ଘଣ୍ଟିଆ ସେବା ଉପଲବ୍ଧ। ଗୁରୁତର ରୋଗୀଙ୍କ ପାଇଁ ମୁଖ୍ୟ ଚିକିତ୍ସାଳୟରେ 300 ଅଧିକ ସଂରକ୍ଷିତ ଶଯ୍ୟା, ICU, ବର୍ନ ୱାର୍ଡ, ଅପରେସନ ଥିଏଟରର ବ୍ୟବସ୍ଥା ରହିଛି। ଭକ୍ତମାନଙ୍କର ତୁରନ୍ତ ସେବା ପାଇଁ 82 ଆମ୍ବୁଲାନ୍ସ।

0: ହେଉଛନ୍ତି ମୂଳ ସତ୍ୟ ଯୁଗରେ ଯେଉଁ ନୃସିଂହଙ୍କର କଥା କୁହାଯାଉଥିଲା ସେହି ଅନୁସାରେ ଏହି କ୍ଷେତ୍ରକୁ ପୁରୁଷୋତ୍ତମ କ୍ଷେତ୍ର କୁହାଯାଏ। ଏହି କଥାର ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୁଁ ପ୍ରତାପ ତ୍ରିପାଠୀଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ପଦାତ୍ ପଦାତ୍ ଶ୍ରେଷ୍ଠତମ କ୍ରମାତ୍ ପରମ ପାବନ ସିନ୍ଧୁ ତେରେ ତୁଜୋ ବ୍ରହ୍ମନ୍ ରାଜତେ ନୀଳ ପର୍ବତ। ସେଇ ନୀଳ ପର୍ବତରେ ନୀଳକନ୍ଦରରେ ମହାପ୍ରଭୁଙ୍କର ଦିବ୍ୟ ଲୀଳା ସବୁବେଳେ ଶ୍ରଦ୍ଧାଳୁ ଭକ୍ତଟିଏ ବର୍ଷ ତମାମ ଦେଖୁଥିବା ବେଳେ ଏଇ ଯେଉଁ ଅବକାଶ ମିଳିଛି ନବଦିନାତ୍ମକ ଯାତ୍ରା ଶ୍ରୀ ଗୁଣ୍ଡିଚା ଯାତ୍ରା ସେଥିରେ ସେ ସ୍ୱତନ୍ତ୍ର ଭାବରେ ଦେଖିବା ପାଇଁ ତାର ଠାକୁରଙ୍କୁ ସେ ଧାଇଁ ଆସିଛି। କାହିଁକି ସେ ଜାଣିଛି ଇଏ ହେଉଛି ଗୋଟେ ଅବକାଶ ଯାହା ଦୁର୍ଲଭ। ଆପଣମାନେ ଶ୍ରବଣ କରିଛନ୍ତି ଜାଣୁଛନ୍ତି ଯେ ନୀଳକନ୍ଦର ଦର୍ଶନ ଆଉ ଆଡ଼ପ ମଣ୍ଡର ପର ଦର୍ଶନ କେତେ ପୁଣ୍ୟପ୍ରଦ ଆଉ କେତେ ସ୍ୱତନ୍ତ୍ର ରହିଛି। ଆଡ଼ପ ମଣ୍ଡପରେ ଦର୍ଶନର ଫଳ ବା ମହାପ୍ରଭୁଙ୍କର ଆଶୀର୍ବାଦ। ତେବେ ଶ୍ରୋତାବନ୍ଧୁ, ଇଏ ହେଉଛି ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରାର ବର୍ତ୍ତମାନ ପରିବେଶ ଯାହା ରହିଛି। ସୂର୍ଯ୍ୟଦେବଙ୍କର ଟିକିଏ ଟିକିଏ ଆଗମନ, ମନ୍ଦ ମନ୍ଦ ପବନ ପ୍ରବାହିତ ଆଉ ମେଘର ମୁକ୍ତ ଆକାଶ ବର୍ତ୍ତମାନ, ତେଣୁ ସମସ୍ତେ ବିଚରଣ କରୁଛନ୍ତି ଆନନ୍ଦ ଉଲ୍ଲାସରେ। ସତେ ଯେପରି ତାଙ୍କର ମନର ଠାକୁର, ମନୁଆ ଠାକୁର ଆଉ କିଛି ସମୟର ଯେଉଁ ଅପେକ୍ଷା ପରେ ସେମାନେ ସେଇ ଘଣ୍ଟ ଘଣ୍ଟାର ନିନାଦ ଶ୍ରବଣ କରିବେ ଆଉ ନିଜକୁ ଧନ୍ୟ କରିବେ। କହିବାକୁ ଗଲେ ନବଧା ଭକ୍ତିର ସ୍ରୋତ ବର୍ତ୍ତମାନ ପ୍ରବାହିତ ହେଉଛି ଶ୍ରୀକ୍ଷେତ୍ରରେ ଏଇ ବଡ଼ଦାଣ୍ଡରେ, ଆଉ ସେଇ ସ୍ରୋତରେ ଅବଗାହନ କରୁଛନ୍ତି ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନେ। ଆପଣମାନେ ଜାଣନ୍ତି ଶ୍ରବଣମ୍ କୀର୍ତ୍ତନମ୍ ବିଷ୍ଣୁ ସ୍ମରଣମ୍ ପାଦ ସେବନମ୍ ଅର୍ଚ୍ଚନମ୍ ବନ୍ଦନମ୍ ଦାସ୍ୟ ସଖ୍ୟମାତ୍ମ ନିବେଦନମ୍। କ'ଣ ବା ଅଭାବ ଅଛି ଏଠି? ଶ୍ରବଣ କରୁଛନ୍ତି ମହାପ୍ରଭୁଙ୍କର କଥାକୁ, ବନ୍ଦନା କରୁଛନ୍ତି ମହାପ୍ରଭୁଙ୍କୁ, ଅର୍ଚ୍ଚନା କରୁଛନ୍ତି ସେବାୟତମାନେ 119 ପ୍ରକାର ସେବା, ବିଶେଷ କରି ଗୋଷ୍ଠୀଗତ ସେବା ଏହି ଉତ୍ସବରେ ଏହି ସ୍ୱୟଂ ଲୀଳାରେ ଶ୍ରୀଗୁଣ୍ଡିଚା ଯାତ୍ରାରେ ଅର୍ପଣ କରାଯାଏ। ଗୋଟିଏ କିଛି କମ୍ ରହିବ ନାହିଁ ସେବା। ତେଣୁ ଶ୍ରବଣମ୍ କୀର୍ତ୍ତନମ୍ ବିଷ୍ଣୁ ସ୍ମରଣମ୍, ଆଉ ସମସ୍ତେ ଚିନ୍ତା କରୁଛନ୍ତି ସେଇ ଜନାର୍ଦ୍ଦନ ପ୍ରଭୁ ତୁମ ଶ୍ରୀମୁଖ କେତେବେଳେ ଆମେ ଦେଖିବୁ। ଏହି ପ୍ରକାର କହିବାକୁ ଗଲେ ଏ ନବଧା ଭକ୍ତିର ଯେଉଁ ପବିତ୍ର ଜଳରେ ପବିତ୍ର ଅବଗାହନ କରୁଛନ୍ତି ଶ୍ରଦ୍ଧାଳୁ ଭକ୍ତମାନେ, ମନରେ ଉଲ୍ଲାସ ଉଦ୍ଦୀପନା ଆମେ ସ୍ପଷ୍ଟ ଭାବରେ ପାରିପାରୁଛୁ ମନର ଅବସ୍ଥାକୁ। ଶ୍ରଦ୍ଧାଳୁ ଭକ୍ତମାନେ କେଉଁମାନେ କହୁଛନ୍ତି ଆମେ ଶ୍ରୀମନ୍ଦିରକୁ ଟିକେ ବର୍ତ୍ତମାନ ରହିଥିବ ସ୍ୱତନ୍ତ୍ରତା ଥିବ ବର୍ତ୍ତମାନ ଦର୍ଶନ କରିବା ପାଇଁ, ତେଣୁ ଶ୍ରୀମନ୍ଦିରକୁ ଚାଲିଯିବା ପ୍ରଥମରେ। ଆଉ କେହି କେହି ଭାବୁଛନ୍ତି ଆମେ ଆଡ଼ପ ମଣ୍ଡପ ଆଡ଼କୁ ଯିବା, ଆମେ ଜାଗା ଟିକେ ଠିକ୍ ଭାବରେ ପାଇଗଲେ ଆମେ ମହାପ୍ରଭୁଙ୍କର ପହଣ୍ଡି ଦର୍ଶନ କରିବା, ରଥଟଣାରେ ମଧ୍ୟ ଭାଗ ନେବା। ଏହି ପ୍ରକାର ମନର କଥାକୁ କିଏ ବୁଝିବ? ତେଣୁ ଧୀରେ ଧୀରେ ସହସ୍ର ସଂଖ୍ୟାରେ ଆମ କେନ୍ଦ୍ର ଆଗରେ ଶ୍ରଦ୍ଧାଳୁମାନଙ୍କର ଯେଉଁ ସମାଗମ, ସେଥିରେ ଆମେ ମହାପ୍ରଭୁଙ୍କର ଦିବ୍ୟ ଲୀଳାକୁ ବାରିପାରୁଛୁ। ପ୍ରଭୁ କେତେ ମହିମାମୟ ଠାକୁର ଆପଣ! ପ୍ରକୃତରେ ଆପଣ ମଣିଷ ପରି ଯଦି ଲୀଳାର କରିନଥାନ୍ତେ, ମଣିଷମାନେ ଏତେ ଆଗ୍ରହ କରିନଥାନ୍ତେ ଖୋଲା ବଡ଼ଦାଣ୍ଡରେ ଠିଆ ହୋଇ ଖରା ବର୍ଷାକୁ ସମସ୍ତ ପ୍ରକାର ଶୀତ କାକରକୁ କଷ୍ଟକୁ ସହିବାରେ। ଏ ଭକ୍ତ କେବଳ ଆପଣଙ୍କ ଦର୍ଶନକୁ ଗୁରୁତ୍ୱ ଦେଉଛି। ବର୍ତ୍ତମାନ ଆମ କେନ୍ଦ୍ର ଆଗରେ ଅନେକ ଯେଉଁ ସ୍ୱେଚ୍ଛାସେବୀ ଦଳମାନେ ସେମାନେ ତାଙ୍କର ସ୍ୱତନ୍ତ୍ର ଭାବରେ ଯାଉଛନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ, ଭକ୍ତମାନଙ୍କୁ ସେବା ଯୋଗାଇ ଦେବା ପାଇଁ। 380 ପ୍ରକାର ଯେଉଁ ସେବା ସଂସ୍ଥାମାନେ, ସ୍ୱେଚ୍ଛାସେବୀ ସଂଗଠନମାନେ ଏ ବଡ଼ ଯାତ୍ରାକୁ ଆଧାଇ ଆସିଛନ୍ତି ସେବା ଯୋଗାଇବା ପାଇଁ। ଶ୍ରୀ ମହାପ୍ରଭୁଙ୍କର ମହିମା ସମସ୍ତଙ୍କ ଉପରେ, କାହିଁକି ନ ହେବ? ତେଣୁ ଏଇ ଯେଉଁ କୁହାଯାଏ, ଆମର ଗୋଟେ କଥା ଶୁଣିବାକୁ ଭଜନରେ ଆମେ ପାଇଛୁ, ଥକା ମନ ସାଲ ଯିବା ଚକା ନୟନ ଦେଖିବା ଶଙ୍ଖନାଭି ମଣ୍ଡଳରେ ବେନି ନେତ୍ର ପଖାଳିବା। ବେନି ନେତ୍ରକୁ, ନୟନ ଯୁଗଳକୁ ପଖାଳିବା ଅର୍ଥ ଖେଳନ କରିବା।

0: ଗୋଟିଏ ଉଦ୍ଦେଶ୍ୟ, କେତେବେଳେ ଆମ ପ୍ରିୟ ଠାକୁର ଜଗନ୍ନାଥଙ୍କର ସାନ୍ନିଧ୍ୟ ଆମକୁ ମିଳିଯିବ, ତେଣୁ କେତେ ପାଖ ସେମାନେ ହୋଇପାରିବେ, ଆଡ଼ପ ମଣ୍ଡପ ପାଖକୁ ହେଉ କିମ୍ବା ଶ୍ରୀମନ୍ଦିର ଆଡ଼କୁ ହେଉ, ଉଭୟ ପଟକୁ ଭକ୍ତ ଶ୍ରଦ୍ଧାଳୁମାନେ ଧାଇଁବାରେ ଲାଗିଛନ୍ତି।
1: ଦେଖନ୍ତୁ ଏଇ ଛକଟା ନାଁ ହେଉଛି ବଳଗଣ୍ଡି, ଯେଉଁ ମାଳିନୀ ନଦୀ ଥିଲା, ଯେଉଁ ମାଳିନୀ ନଦୀ ତିନି ଦୁଇ ଭାଗ କରୁଥିଲା, ଗୋଟେ ପଟରେ ତିନି ରଥ, ଆର ପଟରେ ତିନି ରଥ ରହୁଥିଲା, ଆମେ ସେଇ ଜାଗାରେ ଅଛେ, ବଡ଼ଶଙ୍କ ବଳଗଣ୍ଡି। ଏ ନାଁରୁ ଜଣାପଡ଼ୁଛି ଏଠାରେ ନଦୀଟିଏ ଥିଲା, ନଦୀ କିଭଳି ଭାବରେ ପୋତା ହେଇକିରି ଆମର ତିନି ଛଅ ରଥ ପରିବର୍ତ୍ତେ ତିନି ରଥ ହେଲା, ଏବଂ ବର୍ତ୍ତମାନ ବଡ଼ଦାଣ୍ଡ ତିନି କିଲୋମିଟର ବ୍ୟାପୀ, ଯେଉଁ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର, ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଦୀର୍ଘ ତିନି କିଲୋମିଟର ବ୍ୟାପୀ ଯେଉଁ ବଡ଼ଦାଣ୍ଡ, ଏଇ ବଡ଼ଦାଣ୍ଡରେ ଯେଉଁ ତିନି ରଥ ଯାଉଛନ୍ତି ଏବଂ ତିନି ରଥ ଆସୁଛନ୍ତି, ଇଏ ଯେଉଁ ଷୋହଳ ଚଉଦ ବାର ବୟାଳିଶ, ଯାଉଛି ବୟାଳିଶ ଆସୁଛି ବୟାଳିଶ, ଯେଉଁ ଚଉରାଅଶୀ ଲକ୍ଷ ଜୀବ ଦେଇ ଯେଉଁ ଦୁର୍ଲଭ ମଣିଷ ପାଇଛେ, ତାକୁ କେବେ ହତାଦର କରିଦେବା ଉଚିତ ନୁହେଁ।
0: ଚଉରାଅଶୀ ଲକ୍ଷ ଜୋନିରୁ ମାନେ ମୁକ୍ତ ପାଇବା ପାଇଁ,
1: ମୁକ୍ତି ହେବା ପାଇଁ
0: ଦିବ୍ୟ ରଥତ୍ରୟର ଦର୍ଶନ। ଆମେ ଇତି ଅବସରରେ ଆମର ଶ୍ରୋତା ବନ୍ଧୁମାନଙ୍କୁ ଗୋଟେ ସୂଚନା ଦେଉଛୁ, ଯେଉଁମାନେ ମହାପ୍ରଭୁଙ୍କୁ ଜାଣିବାରେ କିଛି ଆଗ୍ରହ ରହିଛି, ପ୍ରଶ୍ନ ଆପଣମାନଙ୍କର ରହିଛି, ଆମର ହ୍ୱାଟ୍ସଆପ୍ ନମ୍ବରରେ ଆପଣମାନେ ଯୋଗାଯୋଗ କରିପାରିବେ। ଆପଣ ହ୍ୱାଟ୍ସଆପ୍ ନମ୍ବରଟି ମନେ ରଖନ୍ତୁ, 8895254200। ଆଉ ଥରେ କହିଦେଉଛୁ, 8895254200। ଏଇ ନମ୍ବରରେ ଆପଣମାନେ ସମ୍ପର୍କ କରିପାରିବେ। ଶୁଣୁଥିଲେ ଆପଣମାନେ ଚଉରାଅଶୀ ଲକ୍ଷ ଜୋନିରୁ ମୁକ୍ତି ପାଇବା ପାଇଁ ଭକ୍ତ ଏଠି ମହାପ୍ରଭୁଙ୍କର ଆଶୀର୍ବାଦକୁ କାମନା କରିଥାଏ
1: କି ନା, ଏ ଜନ୍ମ ଆଉ ମିଳିବ କି ନ ମିଳିବ ଆମେ ଜାଣିନେ, ତେଣୁ ରକ୍ତ ମାଂସ ଦେହଧାରୀ ମଣିଷ ପ୍ରତ୍ୟେକ ବେଳେ ଆଶା କରେ ଯେ ମୋତେ ଆଉ ପୁନର୍ଜନ୍ମ ନ ମିଳୁ, କାରଣ ଯାହା ଆଚାର୍ଯ୍ୟ ଶଙ୍କର କହିଥିଲେ, ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଥିଲେ, ପୁନରପି ଜନ୍ମମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନମ,
0: ଯେଉଁ କଥା କୁହାଯାଇଛି, ଯଦି ମାନବ ଜନ୍ମେ ଏହି ଲାଭ ଯଦି ଗୋବିନ୍ଦେ କରେ ଭାବ, ତେଣୁ ସ୍ୱୟଂ ଗୋବିନ୍ଦ ଯେତେବେଳେ, ସ୍ୱୟଂ ଜଗନ୍ନାଥ ଯେତେବେଳେ ଆସିଛନ୍ତି ଭକ୍ତର ନିକଟକୁ ବଡ଼ଦାଣ୍ଡକୁ, ସିଏ କାହିଁକି ଏ ସୁଯୋଗକୁ ହାତ ଛଡ଼ା କରିବ, ତେଣୁ ତାର ଭକ୍ତି କୈବଲ୍ୟକୁ ଭକ୍ତି ପସରାରେ ସିଏ ମହାପ୍ରଭୁଙ୍କୁ ବାନ୍ଧିବା ପାଇଁ ଚେଷ୍ଟା କରୁଛି, ଏବଂ ମହାପ୍ରଭୁଙ୍କୁ ସେବା କରିବା ପାଇଁ, ମହାପ୍ରଭୁଙ୍କୁ ଆଖି ଖୋଲି ପ୍ରାଣ ଭରି ସିଏ ଏଇ ଯେଉଁ ଦର୍ଶନର ପରିବେଶକୁ ସିଏ ନିଜର କରିବା ପାଇଁ ଆଜି ଗୋଟେ ସମ୍ପୂର୍ଣ୍ଣ ସୁଯୋଗ ପାଇଛି ଶ୍ରଦ୍ଧାଳୁଟିଏ, ନା ଆପଣ କ'ଣ ଭାବୁଛନ୍ତି?
1: ସେ ତାହିଁ ସତ୍ୟ, କାରଣ ବର୍ତ୍ତମାନ ପାଗ ଆଗ ଭଳି ରଥଯାତ୍ରାରେ ଯେଉଁ ଆମେ ଦେଖୁଥିଲେ ମୂଷଳଧାରାରେ ଯେଉଁ ବର୍ଷା ସତେମିତି ଚାରିମେଘ ହେଇଥିଲା, ଆଜି ତାର ବିପରୀତ, ଆଜି ସେସବୁ ଜିନିଷ ନାହିଁ, ମୁକ୍ତାକାଶ ଭଳି ରହିଛି। ଯଦିଓ ଆକାଶ ମେଘାଚ୍ଛନ୍ନ ଅଛି, ତଥାପି ଲୋକମାନେ ଆନନ୍ଦରେ ଯାଉଛନ୍ତି ଆସୁଛନ୍ତି, ପ୍ରଭୁଙ୍କୁ ସମର୍ପିତ ହେଇକିରି ଯେଉଁ ଅନୁଭବ ନେଇକିରି ଆସୁଛନ୍ତି, ସେଇ ଅନୁଭବ ତାଙ୍କର ପୂରଣ
0: ହେଉ। 4 ଫୁଟର ରଥ ବର୍ତ୍ତମାନ କିଛି ଶ୍ରଦ୍ଧାଳୁ ସେମାନେ ଏଇ ଆମର ବଳଗଣ୍ଡି ଛକ ନିକଟରୁ ଘଣ୍ଟ ବଜେଇ ବଜେଇ ଆଡ଼ପ ମଣ୍ଡପ ଆଡ଼କୁ, ଗୁଣ୍ଡିଚା ମନ୍ଦିର ଆଡ଼କୁ ବର୍ତ୍ତମାନ ଯାତ୍ରା ଆରମ୍ଭ କରୁଛନ୍ତି, କ'ଣ କହିବେ?
1: ସବୁ ସବୁ ରଥ ଛୋଟ ବଡ଼ କିଛି ନାହିଁ, ଭଗବାନଙ୍କ ପାଖରେ ସମସ୍ତେ ସମାନ, ସାମ୍ୟବାଦ ସମାଜବାଦ ମାନବବାଦ ଏଇ ତିନିଟା ବାଦ ଯେତେବେଳେ ଏକତ୍ରିତ ହେଇଯାଉଛି ସେତେବେଳେ ଏ ବିଚାରଧାରା, ସେତେବେଳେ ଏ ବିଚାରଧାରା ପ୍ରତ୍ୟେକ ଭକ୍ତମାନେ ଅନୁଭବ କରୁଛନ୍ତି। ବର୍ତ୍ତମାନ ଏହି ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ କଥାକୁ ଆଗେଇ ନେବା ପାଇଁ ଆମେ ଯିବା ପ୍ରଥମ କେନ୍ଦ୍ରକୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ,
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଶ୍ରୋତାବନ୍ଧୁ, ଆପଣମାନେ ଦ୍ୱିତୀୟ କେନ୍ଦ୍ରରୁ ଧାରା ବିବରଣୀ ଶୁଣୁଥିଲେ। ଏ ଯେଉଁ ଛୋଟ ରଥ ବଡ଼ ରଥ, ଏଇ ଯେଉଁ ବିଚାର ଆସୁଛି, ରଥରେ କୌଣସି ଛୋଟ ବଡ଼ ନଥାଏ, ଏବଂ ଯାହାର ସାମର୍ଥ୍ୟକୁ ଦେଖି ମହାପ୍ରଭୁଙ୍କର ଏଇ ବଡ଼ଦାଣ୍ଡରେ ସମସ୍ତେ ରଥଟିଏ ଗଡ଼େଇବାକୁ ଚାହାନ୍ତି, ଏବଂ ସେଇଭଳି କେହି ଜଣେ ଭକ୍ତ ଗୋଟିଏ ଛୋଟିଆ ରଥ ତିଆରି କରିକି ବଡ଼ଦାଣ୍ଡରେ ଆଣୁଛନ୍ତି। ସେଇ ଦୃଶ୍ୟ ଆମର ବିବରଣୀଦାତାଙ୍କ ଦୃଷ୍ଟିରେ ପଡ଼ିଲା ବୋଲି ସେ ଆପଣମାନଙ୍କୁ ଶୁଣେଇଲେ। ଆପଣ ଜାଣିଛନ୍ତି, ଆଜି ସାରା ଓଡ଼ିଶାରେ 3000ରୁ ଉର୍ଦ୍ଧ୍ୱ ଜଗନ୍ନାଥ ମନ୍ଦିର ଅଛି, ଏବଂ ସବୁ ସ୍ଥାନରେ ଛୋଟ ହଉ ବଡ଼ ହଉ ରଥଯାତ୍ରା ହେଉଛି, କେଉଁଠି 3ଟି ରଥ ହେଉଛି, କେଉଁଠି 1ଟି ରଥରେ 3 ଠାକୁର ଯାଉଛନ୍ତି, ଚତୁର୍ଦ୍ଧା ମୂର୍ତ୍ତି ଯାଉଛନ୍ତି। ତେଣୁ ଏଭଳି ଭାବରେ ଜଗନ୍ନାଥ ସଂସ୍କୃତିର, ଜଗନ୍ନାଥ ଉପାସନାର ଯେଉଁ ଉତ୍କଳ ଭୂମିରେ ପ୍ରସାର ହେଇଛି, ସେ ପ୍ରସାର ଫଳରେ ବହୁ ସ୍ଥାନରେ ଏବେ ରଥଯାତ୍ରା ଆମେ ଦେଖିବାକୁ ପାଉଛୁ। ଯେଉଁ ରଥଯାତ୍ରା ସବୁ ବିଧି ରକ୍ଷା କରି, ବିଧିବିଧାନକୁ ମାନି, ଜଗନ୍ନାଥଙ୍କର ଯେଉଁ ମୂଳ ପୀଠ ଶ୍ରୀକ୍ଷେତ୍ରର ବିଧିବିଧାନକୁ ମାନିକରି 3000

ଏକତାର ସ୍ଥାନରେ ରଥଯାତ୍ରା ବର୍ତ୍ତମାନ ହେଉଛି। ଏଇଟା ବହୁତ ବଡ଼ କଥା ଆମ ପାଇଁ। ଏଇ ଯେଉଁ ରଥ ବଡ଼ଦାଣ୍ଡରେ ବିଜେ ହେବା, ସିଏ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ହଉ କି କୋରାପୁଟ ଦାମନଯୋଡ଼ିର ହଉ କି ସାବର ଶ୍ରୀକ୍ଷେତ୍ର ହଉ କି ବାରିପଦା ହଉ, ଯେଉଁ ସ୍ଥାନରେ ବି ରଥଯାତ୍ରା ହେଉଛି, ରଥଯାତ୍ରାଟା ହେଉଛି ଗୋଟିଏ ପ୍ରତୀକ ମାତ୍ର। ଏଇ ରଥଯାତ୍ରାଟାକୁ ଆମେ ବିଚାର କରିବାକୁ ପଡ଼ିବ ଯେ ଆମର ମନରୂପକ ବଡ଼ଦାଣ୍ଡରେ ମହାପ୍ରଭୁ ବିଜେ ହେବେ। ଏବଂ ଏଇଥିପାଇଁ ଗୋଟିଏ ସୁନ୍ଦର ଗୀତ ଅଛି, ସେ ଗୀତଟି ଆମର ରଚନା କରିଛନ୍ତି। ସେ ଆଧୁନିକ ଗୀତ ହେଲେ ମଧ୍ୟ ସେ ଗୀତ ଭିତରେ ଗୋଟିଏ ଗଭୀର ଦାର୍ଶନିକ ତତ୍ତ୍ୱଟି ଅଛି। ସେ ଗୀତଟି ହେଉଛି ଯେ ବଡ଼ ଦାଣ୍ଡେ ଚାଲେ ତବ ନନ୍ଦିଘୋଷ ରଥ, ମନ ବଡ଼ ଦାଣ୍ଡେ ବାରେ ଆସ ଜଗନ୍ନାଥ। ଏଇ ଗୀତଟିକୁ ଲେଖିଛନ୍ତି ଆମର ଗୀତିକବି ନନ୍ଦକିଶୋର ସିଂ ଏବଂ ତାକୁ ଗାଇଛନ୍ତି ପ୍ରଖ୍ୟାତ ଗାୟକ ଦିବାକର ମହାନ୍ତି। ତେଣୁ ଯେତେବେଳେ ବଡ଼ଦାଣ୍ଡେ ଚାଲେ ତମ ନନ୍ଦିଘୋଷ ରଥ, ମହାପ୍ରଭୁ ଆପଣଙ୍କ ନନ୍ଦିଘୋଷ ରଥ ବଡ଼ଦାଣ୍ଡରେ ଚାଲୁଛି, ମୋର ମନର ବଡ଼ଦାଣ୍ଡରେ ମଧ୍ୟ ପ୍ରଭୁ ଆପଣ ବିଜେ କରନ୍ତୁ। ଏଇ ଯେଉଁ ବିଚାରଟା, ଏଇ ବିଚାରଟା ହେଉଛି ଆମର ବୈଦିକ ବିଚାର। ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ ବୋଲି ଯେଉଁ କୁହାହେଇଛି, ରଥରେ ଯେତେବେଳେ ଆଷାଢ଼ ମାସରେ ମହାପ୍ରଭୁ ବାମନ ଅବତାର ହୁଅନ୍ତି, ସେହି ମହାପ୍ରଭୁ ବାମନ ହେଇକରି ଯେତେବେଳେ ରଥ ଉପରେ ବସିବେ, ସେତେବେଳେ ଆମର ଅନ୍ତର ଭିତରେ, ଆମ ହୃଦୟ ଭିତରେ ମଧ୍ୟ ଆମେ ମହାପ୍ରଭୁଙ୍କୁ, ଆମେ ଶରୀର ରଥରେ ଯେଭଳି ଧାରଣ କରିଛେ, ହୃଦୟ ରୂପକ ସିଂହାସନରେ ମହାପ୍ରଭୁ ବସିଛନ୍ତି, ଏ ରଥ ଉପରେ ମହାପ୍ରଭୁଙ୍କର ବିଜେ ହେବା। ଏବଂ ଆମର ଅନ୍ତର ରଥରେ ମଧ୍ୟ, ଆମ ଶରୀର ରଥରେ ମଧ୍ୟ ହୃଦୟ ସିଂହାସନରେ ମହାପ୍ରଭୁ ବିଜେ ହେବା, ଏ ଦୁଇଟି କଥା ଯେତେବେଳେ ଏକାକାର ହେବ, ସେତେବେଳେ ଆମେ ଅନୁଭବ କରିବା ଯେ ମହାପ୍ରଭୁଙ୍କ ରଥ ବଡ଼ଦାଣ୍ଡରେ ଗଡ଼ୁଛି, ଆମର ମନର ବଡ଼ଦାଣ୍ଡରେ ମଧ୍ୟ ମହାପ୍ରଭୁ ବିଜେ ହେଇଛନ୍ତି। ତେଣୁ ଏଇ ଉପଲବ୍ଧିଟି ହେଉଛି ଗୋଟେ ବଡ଼ ଉପଲବ୍ଧି, ଯେଉଁ ଉପଲବ୍ଧିଟିକୁ ଆମର ଗୀତିକାରମାନେ ଅତି ସୁନ୍ଦର ଭାବରେ ତାକୁ ରଚନା କରିଛନ୍ତି ଏବଂ ତାକୁ ସୁନ୍ଦର ଭାବରେ ଆମେ ଶୁଣିକରି ମଧ୍ୟ ଆମର ମନ ପୁଲକିତ ହେଉଛି। କିଛି ସମୟ ପୂର୍ବରୁ ଆମର ଡକ୍ଟର କଲ୍ୟାଣୀ ନନ୍ଦୀ ଆପଣମାନଙ୍କୁ କହୁଥିଲେ ଏଇ ଯେଉଁ ନର୍ତ୍ତକ ନର୍ତ୍ତକୀମାନେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ଏବଂ ମହାପ୍ରଭୁଙ୍କୁ ଏ ନୃତ୍ୟ ଦେଖିବାକୁ ଭଲ ଲାଗେ, ଏବଂ ମହାପ୍ରଭୁ ବଡ଼ସିଂହାର ବେଳେ ମଧ୍ୟ ଏଇ ନୃତ୍ୟ ଦେଖିକରି ସେ ନିଦ୍ରା ଯାଆନ୍ତି, ପହୁଡ଼ ହୁଅନ୍ତି। ଏ ନୃତ୍ୟଟି ଆମର କ'ଣ ଜାଣନ୍ତି, ଆମର ଓଡ଼ିଶୀ ନୃତ୍ୟ ଯାହାକୁ ଆମେ କହୁଛୁ, ସେ ଓଡ଼ିଶୀ ନୃତ୍ୟର ପାଞ୍ଚଟି ପର୍ଯ୍ୟାୟ ଅଛି। ଗୋଟେ ହେଉଛି ମଙ୍ଗଳାଚରଣ, ଦ୍ୱିତୀୟଟି ହେଉଛି ବଟୁ, ତୃତୀୟଟି ହେଉଛି ପଲ୍ଲବୀ, ଚତୁର୍ଥଟି ହେଉଛି ଅଭିନୟ, ପଞ୍ଚମଟି ହେଉଛି ମୁଖ୍ୟ। ତେଣୁ ଯେଉଁମାନେ ଓଡ଼ିଶୀର ନର୍ତ୍ତକ ଏବଂ ନର୍ତ୍ତକୀ ବା ନୃତ୍ୟାଙ୍ଗନା, ସେମାନେ ଯେତେବେଳେ ନୃତ୍ୟ ପ୍ରଦର୍ଶନ କରନ୍ତି ବା ନୃତ୍ୟରେ ବିଭୋର ହୋଇଯାଆନ୍ତି, ଏବଂ ଓଡ଼ିଶୀ ନୃତ୍ୟର ଏଭଳି ଏକ ଅବସ୍ଥା ଅଛି ଯେତେବେଳେ ନୃତ୍ୟ ପ୍ରଦର୍ଶନ କରୁଥିବା ଶିଳ୍ପୀ ସେଥିରେ ତଲ୍ଲୀନ ହୋଇଯାଏ, ତା'ର ମୁଖ୍ୟ ଅବସ୍ଥା ପ୍ରାପ୍ତ ହୁଏ। ଏବଂ ଓଡ଼ିଶୀ ନୃତ୍ୟର ଏଭଳି ଶକ୍ତି ଏବଂ ସାମର୍ଥ୍ୟ ଅଛି, ଇଏ ମୁଖ୍ୟ ପ୍ରଦାନ କରିବାକୁ ମଧ୍ୟ ସମର୍ଥ। ତେଣୁ ମହାପ୍ରଭୁଙ୍କ ପାଖରେ ଏଇ ଯେତେବେଳେ ଓଡ଼ିଶୀର ନର୍ତ୍ତକ ନର୍ତ୍ତକୀମାନେ ଏଇ ଯେଉଁ ନୃତ୍ୟ କରୁଛନ୍ତି, ଏଇ ନୃତ୍ୟ ମାଧ୍ୟମରେ କୌଣସି ନା କୌଣସି ଜାଗାରେ ପ୍ରଚ୍ଛନ୍ନ ଭାବରେ ତାଙ୍କ ଭିତରେ ଗୋଟେ ମୁଖ୍ୟ କାମନା ଅଛି, ଏବଂ ମହାପ୍ରଭୁଙ୍କ ପାଖରେ ନୃତ୍ୟକୁ ନିବେଦନ କରି ତାଙ୍କର ଯେଉଁ ପର୍ଯ୍ୟାୟ ଅଛି ସେ ମୁଖ୍ୟ ପର୍ଯ୍ୟାୟକୁ ଉନ୍ନୀତ ହୋଇ ମହାପ୍ରଭୁଙ୍କର ଶ୍ରୀଅଙ୍ଗରେ ବା ମହାପ୍ରଭୁଙ୍କ ଭାବସତ୍ତାରେ ଲୀନ ହୋଇଯିବାର ଗୋଟେ ବାସନା ମଧ୍ୟ ତାଙ୍କ ମନ ଭିତରେ ଅଛି, ଯେଉଁଟା ମହାପ୍ରଭୁଙ୍କର ଅତି ପ୍ରିୟ। ମହାପ୍ରଭୁ ଯେତେବେଳେ ଜାଣନ୍ତି ଯେ ମୋର ଭକ୍ତ ମୋ ସହିତ ମିଶିଯିବା ପାଇଁ ଚାହୁଁଛି, ଏବଂ ତାର ଭିତରେ ଆଧ୍ୟାତ୍ମିକ ଉତ୍ତରଣ ଏଭଳି ହେଲାଣି ଯେ ମୋ ସହିତ ମିଶିବାକୁ ସେ ବର୍ତ୍ତମାନ ଯୋଗ୍ୟ, ଏହି କଥାଟି ଯେତେବେଳେ ଭକ୍ତଙ୍କ ଭିତରେ ଦେଖନ୍ତି ଭଗବାନ, ଭକ୍ତଙ୍କ ଭିତରେ ମହାପ୍ରଭୁ ଦେଖନ୍ତି, ସେତେବେଳେ ମହାପ୍ରଭୁଙ୍କର ମଧ୍ୟ ପୁଲକ ହୁଏ। ମହାପ୍ରଭୁ ଚାହାନ୍ତି ପ୍ରକୃତରେ ଏହି ସଂସାରର ଜଞ୍ଜାଳ ମୋହ ମାୟା କାଟିକରି ସମସ୍ତେ ତାଙ୍କ ପାଖକୁ ଫେରିଯାଆନ୍ତୁ, କିନ୍ତୁ କେଉଁଠି ଫେରିପାରୁଛେ ଆମେ? ତେଣୁ ଯେତେବେଳେ ଏଇ କୋଟି କୋଟି ଭକ୍ତଙ୍କ ଭିତରେ କୌଣସି ଜଣେ ଭକ୍ତ ଭିତରେ ଏ ଭାବ ଉତ୍ପନ୍ନ ହୁଏ, ଯେଉଁଟା ନବଧା ଭକ୍ତି କଥା କହୁଥିଲେ ଡକ୍ଟର କଲ୍ୟାଣୀ ନନ୍ଦୀ, ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ପାଦ ସେବନଂ ଅର୍ଚ୍ଚନଂ ବନ୍ଦନଂ ଦାସ୍ୟ ସଖ୍ୟମାତ୍ୟ ନିବେଦନଂ, ଭକ୍ତିରେ 9 ପ୍ରକାର ବାଟ ଦେଖା ହେଲା, ଆଉ କେତେ ବାଟ ଆମକୁ ଦେଇଥାନ୍ତେ? ଆପଣ ସ୍ମରଣ କରିପାରିବେ କରନ୍ତୁ, ଶ୍ରବଣ କରିପାରିବେ କରନ୍ତୁ, ଅର୍ଚ୍ଚନା କରିପାରିବେ କରନ୍ତୁ, ବନ୍ଦନା କରିପାରିବେ କରନ୍ତୁ, ଯାହା କରିବା କଥା କରନ୍ତୁ, 9 ବାଟ ଭକ୍ତି ଆନ୍ଦୋଳନ ଆପଣଙ୍କୁ ଦେଲା। ସେଇ 9 ବାଟ ଭିତରୁ ଯେଉଁ ବାଟ ଆପଣଙ୍କର ପସନ୍ଦ, ଯେଉଁ ବାଟ ଆପଣଙ୍କୁ ସୁହାଉଛି, ସେହି ବାଟ ଧରନ୍ତୁ ଏବଂ ମହାପ୍ରଭୁଙ୍କ ପାଖରେ ଶରଣାପନ୍ନ ହୁଅନ୍ତୁ ଏବଂ ଆତ୍ମନିବେଦନ କରନ୍ତୁ। ଏହି କଥାଟି ଯେତେବେଳେ ମହାପ୍ରଭୁ ଦେଖନ୍ତି ଭକ୍ତମାନଙ୍କ ଭିତରେ, ମହାପ୍ରଭୁଙ୍କ ଭିତରେ ମଧ୍ୟ ଗୋଟେ ପୁଲକ ଜାତ ହୁଏ, ଏବଂ ଆମର ଯେଉଁ ଓଡ଼ିଶୀ ନର୍ତ୍ତକ ଏବଂ ନୃତ୍ୟାଙ୍ଗନାମାନେ ନୃତ୍ୟ ପରିବେଷଣ କରୁଛନ୍ତି, ତାରି ଭିତରେ ଆମେ ସେଇ

ମିଶାବଟିକୁ ଦେଖୁଛୁ ଏବଂ ସେଇଥିପାଇଁ ଏତେ ଭିଡ଼ ହେଉଛି ଧୀରେ ଧୀରେ ଧୀରେ ଧୀରେ ବାହୁଡ଼ା ଯାତ୍ରା ଏବଂ ଗୁଣ୍ଡିଚା ଯାତ୍ରାରେ ନର୍ତ୍ତକ ନର୍ତ୍ତକୀମାନଙ୍କର ବହୁତ ସଂଖ୍ୟା ବଢ଼ୁଛି ନୃତ୍ୟ ପ୍ରଦର୍ଶନ କରିବା ପାଇଁ। ଆଉ ଗୋଟିଏ କଥା ମୁଁ ଦେଖିବି, ବର୍ତ୍ତମାନ ଗହଳି ତ ବହୁତ ବଢ଼ିଗଲାଣି, ଆମେ ଯେତିକି ଦୂର ପର୍ଯ୍ୟନ୍ତ ଦେଖୁଛୁ ସବୁ ସ୍ଥାନ ମୁଣ୍ଡମୟ ହୋଇଗଲାଣି। ବର୍ତ୍ତମାନ ଆରକ୍ଷୀ ବାହିନୀଙ୍କର ମଧ୍ୟ ସତର୍କତା ବଢ଼ିଲାଣି, ସେମାନେ ତତ୍ପର ହେଲେଣି, କାରଣ ଭିଡ଼କୁ ନିୟନ୍ତ୍ରଣ କରିବା ଅତୀତରେ ବହୁତ କଷ୍ଟ ହୋଇଛି, ବହୁତ ଦୁର୍ଘଟଣା ମଧ୍ୟ ହୋଇଛି। ଏ ବର୍ଷ ମଧ୍ୟ ତାକୁ ସୁରକ୍ଷିତ କରିବା ପାଇଁ ସେମାନେ ତତ୍ପର ନାସ୍ତି ଉଦ୍ୟମ କରୁଛନ୍ତି। ଆଉ ଗୋଟିଏ କଥା ମୁଁ ବାହୁଡ଼ା ସମ୍ପର୍କରେ ଆପଣଙ୍କୁ କହିବି, ଯାତ୍ରାରେ ରଥଯାତ୍ରାରେ ଅନେକ ଭକ୍ତଙ୍କର ଅତୀତରେ ମଧ୍ୟ ପୁରୁଣା ରଥଯାତ୍ରାର ଇତିହାସ ଯଦି ଆପଣ ଦେଖିବେ, ଅତୀତରେ ଯେତେବେଳେ ରଥ ଗଡ଼ୁଥିଲା ରଥ ଚକ ତଳେ ପଡ଼ିଯିବା ଏବଂ ରଥ ଚକ ତଳେ ପଡ଼ିଗଲେ ମୃତ୍ୟୁବରଣ କଲେ ଗୋଟେ ମୁକ୍ତି ଲାଭ ହୁଏ ବୋଲି ଲୋକଙ୍କର ଗୋଟେ ବିଶ୍ୱାସ ଥିଲା ଏବଂ ସେଇଥିପାଇଁ ଅନେକ ଲୋକ ଦୁର୍ଘଟଣାବଶତଃ ଯେଉଁମାନେ ରଥ ଚକ ତଳେ ପଡ଼ିଯାଉଥିଲେ, ଆଉ କିଛି ଲୋକ ରଥ ଚକ ତଳେ ଜାଣିକରି ମଧ୍ୟ ପଡ଼ିବାର ଦୃଷ୍ଟାନ୍ତ ବା ଉଦାହରଣ ଅଛି। ତେଣୁ ସେଇଥିପାଇଁ ରଥଯାତ୍ରା ସମୟରେ ଅନେକ ଭକ୍ତଙ୍କର ମନ ଭିତରେ ମଧ୍ୟ ଆସେ ଯେ ମହାପ୍ରଭୁ ଆପଣ ରଥରେ ବିରାଜମାନ କରିଛନ୍ତି, ଏହି ସମୟରେ ମୋର ଏ ସଂସାର ଯାତ୍ରା ଶେଷ ହୋଇଯାଆନ୍ତା କି। ଏଭଳି ଜଣେ ଭକ୍ତ, ଏଭଳି ଜଣେ ଅନନ୍ୟ ଗାୟକ ଓଡ଼ିଶାର ନିମାଇ ହରିଚନ୍ଦନ, ଯାହାଙ୍କୁ ଆମେ ବାଣୀକଣ୍ଠ ବୋଲି କହୁ, ସିଏ ମହାପ୍ରଭୁଙ୍କ ଆଗରେ ସିଂହଦ୍ୱାରରେ ବା ବାଇଶି ପାହାଚରେ ବା ଜଗମୋହନରେ ମହାପ୍ରଭୁଙ୍କୁ ସେ ପ୍ରାର୍ଥନା କରିଥିଲେ, ମହାପ୍ରଭୁ ଆପଣ ଗୁଣ୍ଡିଚା ଯାତ୍ରାରେ ଯାଉଛନ୍ତି, ଆପଣ ବାହୁଡ଼ିବା ଭିତରେ ମୋତେ ବାହୁଡ଼େଇ ନିଅନ୍ତୁ। ଏବଂ ସତକୁ ସତ ବାଣୀକଣ୍ଠ ନିମାଇଚରଣ ହରିଚନ୍ଦନଙ୍କର ସେଇ ବିନତି ଘେନା ହୋଇଥିଲା ଏବଂ ସେ ବାହୁଡ଼ାରେ ସେ ଫେରିଯାଇଥିଲେ, ମହାପ୍ରଭୁ ତାଙ୍କୁ ବାହୁଡ଼େଇ ନେଇଥିଲେ। ତେଣୁ ଏଭଳି ଯେଉଁ କଥା ଅଛି ଶ୍ରୀକ୍ଷେତ୍ରରେ ସେଇଟା ଗୋଟେ ଅନନ୍ୟ। ତେଣୁ ବାହୁଡ଼ା ଏବଂ ରଥଯାତ୍ରା ସମୟରେ ମଧ୍ୟ ଅନେକଙ୍କ ଭିତରେ ଗୋଟେ ମୁଖ୍ୟ କାମନା ବା ମୁକ୍ତି କାମନା, ମହାପ୍ରଭୁଙ୍କୁ ଦେଖୁ ଦେଖୁ ମୋ ଜୀବନଟି ଚାଲିଯାଆନ୍ତା, ଏହି ପ୍ରକାର ଗୋଟେ ଭାବନା ମଧ୍ୟ ହୁଏ। ଆମର କବିମାନେ ମଧ୍ୟ ଲେଖିଛନ୍ତି, ସତେ କିଏ ଯିବ ବୃନ୍ଦାବନରେ ଯାଇ ପ୍ରବେଶ ହେବ, ଏବଂ ମହାପ୍ରଭୁଙ୍କୁ ଦର୍ଶନ କରୁ କରୁ ମୋର ଆତ୍ମା ଲୀନ ହୋଇଯିବ ତାଙ୍କର ଏବଂ ଏ ଶରୀରରୁ ଆତ୍ମା ଛାଡ଼ିଯିବ। ଏବଂ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଅନ୍ତକାଳେ ଜମାମି ଏବଂ ସ୍ମରଣ ମୁକ୍ତ୍ୱା କଳେବରଂ ଯଃ ପ୍ରୟାତି ସମଦ ଭାବଂ ଜାତ୍ୟତ୍ର ନାତ୍ୟତ୍ର ସଞ୍ଚୟ। ତେଣୁ ଯେତେବେଳେ ଅନ୍ତକାଳରେ ମୋର ସ୍ୱରୂପକୁ ଦେଖୁ ଦେଖୁ, ମୋର ରୂପକୁ ଦେଖୁ ଦେଖୁ ଦେଖୁ ଦେଖୁ ଯାହାର ଆତ୍ମା ଏ ଶରୀର ତ୍ୟାଗ କରେ ସେ ନିଶ୍ଚିତ ମୁକ୍ତି ଲାଭ କରେ, ଏଥିରେ ସନ୍ଦେହ ନାହିଁ। ଏଇଟା ସ୍ୱୟଂ ଭଗବାନଙ୍କର ବାଣୀ ଗୀତାରେ। ତେଣୁ ଏଇ ଯେଉଁ ଗୀତାରେ ଯେଉଁ ବାଣୀ ଅଛି, ସେଇ ବାଣୀଟି ମଧ୍ୟ ଅନେକ ଲୋକ ଏହି ପ୍ରକାର କାମନା ବି କରନ୍ତି ଯେ ମହାପ୍ରଭୁ ରଥାରୂଢ଼ ହୋଇଥିଲା ସମୟରେ ଆମର ଶରୀରରୁ ଆତ୍ମା ପ୍ରସ୍ଥାନ କରି ମହାପ୍ରଭୁଙ୍କର ଶ୍ରୀଅଙ୍ଗରେ ଲୀନ ହେଉ। ଏଭଳି ଅନେକ କଥା ଏଇ ବାହୁଡ଼ା ଯାତ୍ରାକୁ ଗୁଣ୍ଡିଚା ଯାତ୍ରାକୁ ନେଇକରି ଅଛି, କାରଣ ଗୁଣ୍ଡିଚା ଯାତ୍ରା ଗୋଟେ ସାଧାରଣ ଯାତ୍ରା ନୁହେଁ। ଏ ଯାତ୍ରା କେତେବେଳେ ଆରମ୍ଭ ହୋଇକରି ହୁଏତ ଧୀରେ ଧୀରେ ଧୀରେ ଧୀରେ ଲୋକମାନଙ୍କର ମାନସ ପଟରେ, ଲୋକମାନଙ୍କର ଅନ୍ତର୍ଚେତନାରେ ଇଏ ଦୃଢ଼ୀଭୂତ ହୋଇଯାଇଛି। ତେଣୁ ଏଭଳି ଏକ ଅନନ୍ୟ ଯାତ୍ରା ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି, ତା'ର ଅନ୍ତିମ ଚରଣରେ ଆମେ ଉପଗତ ହୋଇଛୁ। ବର୍ତ୍ତମାନ ମୁଁ ଅନୁରୋଧ କରିବି ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ, ସେ ତାଙ୍କର ଧାରା ବିବରଣୀ ପ୍ରଦାନ କରିବା ଆରମ୍ଭ କରନ୍ତୁ। ଡକ୍ଟର ଦାସ,

ଜଗନ୍ନାଥଙ୍କ ପାଖରେ ଭକ୍ତ କିଛି ମାଗୁନି, ଭକ୍ତ ମାଗୁଛି ପ୍ରଭୁ ମୁଁ ଧନ ନେଇ କ'ଣ କରିବି, ମୁଁ ମୋର ଜନ ଏତେ ଲୋକ ମୋର ସହାୟକ ଅଛନ୍ତି, ଏମାନେ ମୋର କି କାମରେ ଲାଗିବେ, ଖାଲି ମୁଁ ଡାକୁଛି ପ୍ରଭୁ ଶରଦା ବାଲିରୁ ହାତେ, ଅର୍ଥାତ୍ ମୁଁ ଯେଉଁ ଟିକିଏ ମୋତେ ମୋ ହାତରେ ଟିକିଏ ଶ୍ରଦ୍ଧା ଦେଇଥାଉ ପ୍ରଭୁ, ଏବଂ ଯେଉଁ ଶରଦା ବାଲିକୁ ଆପଣ ଶ୍ରଦ୍ଧା କରିକିରି ଓହ୍ଲେଇ ଆସୁଛନ୍ତି, ନିଜର ଜନ୍ମ ମାଟିର ମୁହଁକୁ ତ୍ୟାଗ କରୁଛନ୍ତି କେଉଁଠିକି ଆସିବା ପାଇଁ, ଶରଦା ବାଲିକି ଆସିବା ପାଇଁ, ଆପଣ ଚିନ୍ତା କଲେ

ଦିନ ଯେତେବେଳେ ଲଙ୍କାକୁ ବିଜୟ କଲେ, ରାମାବତାରର କଥା ମୁଁ କହୁଛି, ଯେତେବେଳେ ଲଙ୍କାକୁ ବିଜୟ କଲେ ସେତେବେଳେ ଲକ୍ଷ୍ମଣ କହିଲେ, ବିଭୀଷଣ କହିଲେ, କହିଲେ ଭାଇ ଯେ ଆପଣ ଲଙ୍କାକୁ ବିଜୟ କଲେ, ଲଙ୍କା ବି ଆପଣ ଆପଣଙ୍କର, କାରଣ ଇଏ ହେଉଛି ସ୍ୱର୍ଣ୍ଣମୟୀ ଲଙ୍କା, ସୁନାରେ ତିଆରି ହେଇଛି। ଆପଣ ଯାଇଥିଲେ ଅଯୋଧ୍ୟାରେ ରାଜା ହେଇଥାନ୍ତେ, ଆଉ ବର୍ତ୍ତମାନ ଏଇ ସ୍ୱର୍ଣ୍ଣମୟୀ ଲଙ୍କାରେ ରାଜା ହୁଅନ୍ତୁ, ଅସୁବିଧା କ'ଣ ଅଛି? କିନ୍ତୁ ପ୍ରଭୁ ମନା କରିଦେଇଥିଲେ, ନେୟଂ ସ୍ୱର୍ଣ୍ଣମୟୀ ଲଙ୍କା ରୋଚତେ ମମ ଲକ୍ଷ୍ମଣ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅସି। କହିଲେ ଆରେ ଲକ୍ଷ୍ମଣ, ଏ ସ୍ୱର୍ଣ୍ଣମୟୀ ଲଙ୍କା ମୋତେ ସେତେ ଭଲ ଲାଗୁନାହିଁ, ତେଣୁ ମୋର ଜନ୍ମଭୂମି, ମୋର ଜନ୍ମ ମାତା, ଜନ୍ମିତ ମାତା, ଇଏ ଯେତେ ମୋତେ ପ୍ରିୟ, ମୋତେ ଇଏ ସ୍ୱର୍ଣ୍ଣମୟୀ ଲଙ୍କା ସେତେ ପ୍ରିୟ ନୁହଁ। ନେୟଂ ସ୍ୱର୍ଣ୍ଣମୟୀ ଲଙ୍କା ରୋଚତେ ମମ ଲକ୍ଷ୍ମଣ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅସି। ତେଣୁ ମୋର ଜନ୍ମଭୂମି ଲେଖାଯାଇଛି, ସ୍ୱୟଂ ମହାପ୍ରଭୁ କହିଛନ୍ତି, ତସ୍ୟା ପୁଣ୍ୟତମ ସ୍ଥାନ ପୃଥିବ୍ୟାଂ ନେହ ବିଦ୍ୟତେ। ତେଣୁ ପୃଥିବୀ ସମଗ୍ର ବିଶ୍ୱରେ ମୋ ଗୁଣ୍ଡିଚା ମଣ୍ଡପ ଠାରୁ ପୁଣ୍ୟତମ ପ୍ରିୟ ସ୍ଥାନ ଆଉ ସଂସାରରେ କିଛି ନାହିଁ।

0: ବସ୍ତୁ। କାରଣ ଆମମାନଙ୍କ ଭିତରେ ଯଦି ଶ୍ରଦ୍ଧା ରହିବ ନାହିଁ, ପରସ୍ପର ପ୍ରତି ଯଦି ପ୍ରେମ ରହିବ ନାହିଁ, ତେବେ ଜୀବନ ଜୀବନ ହୋଇ ରହିବ ନାହିଁ। ସେଇଥିପାଇଁ ତ ପ୍ରଭୁଙ୍କର ବଡ଼ ଭାଇ ବଳଭଦ୍ରଙ୍କର ରଥ, ଯେଉଁ ରଥରେ ରହିଛନ୍ତି ଦୁଇ ଗୋଟି ଶୁକ ପକ୍ଷୀ, ଯାହା ହେଉଛନ୍ତି ଶ୍ରଦ୍ଧା ଆଉ ବିଶ୍ୱାସ। କାରଣ ପ୍ରତ୍ୟେକଟି ଜୀବମାନଙ୍କ ଭିତରେ ଭଲ ପାଇବା ଯଦି ଆମେ ଆପଣେଇ ନ ନେବା ସଂସାରକୁ, ସମସ୍ତଙ୍କୁ ଯଦି ଆମର ପ୍ରେମରେ ଆମେ ବାନ୍ଧି ନ ପାରିବା, ତେବେ ସେଇ ଜୀବନ ଆହୁରି ଆଗକୁ ଆଗକୁ ବଢ଼ିବ ନାହିଁ। ଯାହା ଭଗବାନ ମଧ୍ୟ ନିଜେ ସେ ପ୍ରେମର ଭାବଡ଼ରିରେ ବନ୍ଧା ହେଇ, ଯିଏ ଷାଠିଏ ପଉଠିର ଭୋଗକୁ ତୁଚ୍ଛ ମଣି, ବର୍ଷକୁ ଥରେ ନିଶ୍ଚିତ ଭାବରେ ଯାତ୍ରା କରୁଛନ୍ତି ଏଇ ଗୁଣ୍ଡିଚା ମଣ୍ଡପକୁ ବା ଗୁଣ୍ଡିଚା ମନ୍ଦିରକୁ, ଯେଉଁଠି ମାଟି ପରିବାର ବନ୍ଧୁ ସମସ୍ତଙ୍କ ସହିତ ସେଇ ଶ୍ରଦ୍ଧା ଏବଂ ପ୍ରେମକୁ ବାଣ୍ଟିବା ପାଇଁ। ଆଉ ଏଇ ଶ୍ରଦ୍ଧାର ପ୍ରେମର ସ୍ୱରୂପ ଆଜି ମଧ୍ୟ ଅନେକ ଶ୍ରଦ୍ଧାଳୁ ଭକ୍ତ ଏଇ ଶରଥା ବାଲିରେ ଆସି ପହଞ୍ଚିଛନ୍ତି। ତେବେ ତାଙ୍କ ମୁଖରୁ ଶୁଣିବା ସେ ମହାପ୍ରଭୁଙ୍କ ପ୍ରତି ରହିଥିବା ତାଙ୍କର ସେ ଅନନ୍ୟ ପ୍ରେମ ଭାବ ଅନୁଭୂତିକୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଆମେ ପ୍ରତିବର୍ଷ, ଆମେ ପୁରୀର ଯେତେ ନୃତ୍ୟଶିଳ୍ପୀ ଅଛୁ, ଆମେ ପ୍ରତିବର୍ଷ ଠାକୁରଙ୍କର ସମସ୍ତ ଯାନିଯାତ୍ରା, ଚନ୍ଦନ ଯାତ୍ରା ହଉ, ଗୁଆଲି ମାନେ ଠାକୁରଙ୍କର ବିବାହ ଉତ୍ସବ ହଉ, ରଥଯାତ୍ରା ହଉ, ଦୋଳପୂର୍ଣ୍ଣମୀ ହଉ, ସ୍ନାନ ଯାତ୍ରା ହଉ, ଆମେ ସବୁବେଳେ ଏଇ ଯାତ୍ରାମାନଙ୍କରେ ଠାକୁରଙ୍କ ଆଗରେ ନୃତ୍ୟ ପରିବେଷଣ କରିକି ଆସୁଛୁ। କାହିଁକିନା ଆମେ ଭାବୁ ଠାକୁରଙ୍କଠୁ ନାଚର ଆରମ୍ଭ, ଶ୍ରୀମନ୍ଦିରର ନାଚ କହିଲେ ଶ୍ରୀମନ୍ଦିରକୁ ବୁଝାଏ, ଶ୍ରୀମନ୍ଦିରରୁ ଠାକୁରଙ୍କ ପାଖରୁ ହିଁ ନାଚର ଆରମ୍ଭ। ତେଣୁ ଆମେ ସମସ୍ତେ ସେଇ ଠାକୁରଙ୍କୁ ଖୁସି କରିବା ପାଇଁ ଆମେମାନେ ନୃତ୍ୟ ପରିବେଷଣ କରି ଆସୁଅଛୁ। ଏଥିପାଇଁ ତ ବହୁତ ଖୁସି ଲାଗେ, ଏ ପ୍ରଥମତଃ ଶ୍ରୀକ୍ଷେତ୍ରବାସୀ, ଦ୍ୱିତୀୟରେ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ କରିକି ଠାକୁର ଜନ୍ମ ଦେଇଛନ୍ତି। ଆଉ ଆମେ ନୃତ୍ୟଶିଳ୍ପୀ ହିସାବରେ ଆମେ ଭାବୁ ଏ ପୃଥିବୀରେ କେବଳ ଠାକୁର ହିଁ ହେଉଛନ୍ତି ଏକମାତ୍ର ପୁରୁଷ, ଆମେ ସମସ୍ତେ ନାରୀ। ସେଇଥିପାଇଁ ସେଇ ଭାବ ନେଇକି ଆମେ ତାଙ୍କ ପାଖରେ ହିଁ ସଜବାଜ ହେଇକି ଘୁଙ୍ଗୁର ବାନ୍ଧିକି ତାଙ୍କ ପାଖରେ ନାଚୁ, ଆଉ ସେ ଭାବ ଅବର୍ଣ୍ଣନୀୟ। ମୁଁ ଠାକୁରଙ୍କ ପାଖେ ପ୍ରାର୍ଥନା କରେ, ପ୍ରଭୁ ପ୍ରତି ଜନ୍ମରେ ଯେ ପର୍ଯ୍ୟନ୍ତ ଜୀବନ ଅଛି ସେ ପର୍ଯ୍ୟନ୍ତ ଏଇ ସେବା ଦେଉଥାନ୍ତ, ଆମେ ଏମିତି ଠାକୁରଙ୍କ ଆଗରେ ନାଚ କରୁ।
2: ମାଉସୀ, ଆପଣଙ୍କର ପରିଚୟ ଟିକେ ଦେବେ।
3: ଗୀତାଞ୍ଜଳି ମହାରଣା, ଆମର ଜଗତସିଂହପୁର ଜିଲ୍ଲା ରାଢ଼ଙ୍ଗ ପଞ୍ଚାୟତ।
2: ଆପଣ କେଉଁଦିନଠୁ ଆସିଲେଣି, କେମିତି ଆପଣଙ୍କ କାଳିଆର ଡୋରି ଲାଗିଲା?
3: ଆମର ଆଜି ଆସିବାର କଥା, କାଳିଆ ଏମିତି କାଲି ଡୋରି ଲଗେଇଲା ଯେ ଆସିଲୁ ଆଡ଼ପ ମଣ୍ଡରେ ଦର୍ଶନ କରିବା ପାଇଁ, ଆସିଲା ବେଳକୁ ପହାଡ଼ ପଡ଼ିଯାଇଛି। ଆଉ ଆଜି ବି ଚାହିଁ ରହିଛୁ କାଳିଆକୁ ଦର୍ଶନ କରିବୁ।
2: ଆଉ ଏଇଠି କେତେବେଳୁ ଆସି ଛିଡ଼ା ହେଇଛନ୍ତି ଏ ଶରଧା ବାଲିରେ?
3: ଆସିଲାଣୁ 5:30 ଆସିକିରି ବଡ଼ଦାଣ୍ଡରେ ଥିଲୁ, ଏବେ 6:00 ଛିଡ଼ା ହେଇଛୁ।
2: ରଥଯାତ୍ରା ଆଗରୁ ଦେଖିଛନ୍ତି ନା ଆଜି ବାହୁଡ଼ା ଦେଖିବା ପାଇଁ ଆସିଲେ?
3: ଆଜ୍ଞା ଆଜ୍ଞା, ଦେଖିଛୁ
2: ରଥଯାତ୍ରାରେ ବି
3: ଦେଖିଛୁ, ଆଜି ଫେର ବି ଆସିଛୁ ସେଇ ବାହୁଡ଼ାଟା ଦେଖିବାକୁ। ଆର ବର୍ଷ ସୁନାବେଶ ଦେଖିବାକୁ ଆସିଥିଲୁ ବାହୁଡ଼ା ଦିନ, ବାହୁଡ଼ା ଦେଖିପାରିଲୁନୁ, ପ୍ରଭୁ ପହଞ୍ଚି ଯାଇଥିଲେ। ତାପରେ କାଳିଆକୁ ଭଲ ଦିନ ରାତି ସାରା ଦେଖିଲୁ, ଭଲ ବର୍ଷାରେ ତିନ୍ତି ତିନ୍ତି ଦେଖିଲୁ, ସେ ବର୍ଷା ବି ଆମକୁ ଜଣା ପଡ଼ିଲାନି, ବହୁତ ଖୁସି ଲାଗେ।
2: ଆଜି ଆପଣ ସ୍ୱଚକ୍ଷୁରେ ଜଗନ୍ନାଥଙ୍କୁ ରଥାରୂଢ଼ ଥିବେ, ଦେଖିବେ ଆପଣଙ୍କୁ କେମିତି କେତେ ଖୁସି ଲାଗେ?
3: ବହୁତ ଖୁସି ଲାଗିବ, ସେ ଖୁସି ତ ମାନେ ଆମର ଯାହା କଷ୍ଟ ହେଲେ ବି ଜଣା ପଡ଼ୁନି, କାଳିଆ ନାଁ ଧରିଲା ବେଳକୁ ବହୁତ ଖୁସି ଲାଗୁଛି।
2: ଧନ୍ୟବାଦ।
4: ଏବେ ତିନି ରଥ ସାମ୍ନାରେ କିଛି କୁନି କଳାକାର ତାଙ୍କର ନୃତ୍ୟ ପରିବେଷଣ ପାଇଁ ଅପେକ୍ଷାରତ, ଚାଲନ୍ତୁ ତାଙ୍କ ସହିତ କଥା ହେବା।
5: ମୋ ନାଁ ହେଉଛି ତନ୍ୟା ଘୋଷାଲ, ମୋ କ୍ଲାସ୍ ହେଉଛି 5, ମୁଁ ପୁରୀରୁ ଆସିଛି।
4: କିଏ କହିଲେ ତମକୁ ଆସିବା ପାଇଁ?
5: ମୋ ବାପା।
4: କେମିତି ଲାଗୁଛି ଏଠି ଠାକୁରଙ୍କ ମନ୍ଦିର ସାମ୍ନାରେ ତମେ ଏଠି ନୃତ୍ୟ ପ୍ରଦର୍ଶନ କରୁଛ?
5: ବହୁତ ଭଲ ଲାଗୁଛି।
4: ଆଉ ତମ ସାଙ୍ଗରେ ବି ଦୁଇ ଜଣ ଅଛନ୍ତି, ତମ ନାଁ କହିଦିଅ।
5: ପୁନମ ଜେନା।
4: ଆଉ ତମ ନାଁ?
5: ସ୍ମୃତି ଆରାଧ୍ୟ।
4: ଆଜି କ'ଣ ଏଠି ତମେ ପରଫର୍ମ କରିବ?
5: ଓଡ଼ିଶୀ।
4: ପ୍ରାକ୍ଟିସ୍ କରିଛ ଭଲରେ?
5: ମାଗିବୁ ଆମେ ଯେ ଆଜି ଆମକୁ ଭଲ ଡ୍ୟାନ୍ସ କରନ୍ତୁ, କିଛି ମାନେ ଗରମ ଏତେ ନ ଲାଗୁ, ଆଉ ଆଉ ଭଲ ପାଠ ପଢା ପଢ଼ି ଦିଅନ୍ତୁ।
4: ଆଉ ତମେ କ'ଣ ମାଗିବ ଠାକୁରଙ୍କୁ?
5: ମୁଁ କହିବି ମୋ ଭାଗ୍ୟରେ ବହୁତ ଭଲ ରହୁ, ଆଉ ମୁଁ ଭଲ ପାଠ ପଢା, ଆଉ ଗରମ ବି ନ ହଉ।
0: ଜୟ ଜଗନ୍ନାଥ। ସତରେ କେତେ ସୁନ୍ଦର ଲାଗୁଥିଲା ଭକ୍ତଙ୍କ ସେ ଅନୁଭୂତି, ଯେଉଁ ଅନୁଭୂତିରେ ରହିଥିଲା ମହାପ୍ରଭୁଙ୍କର ପ୍ରତି ପ୍ରଗାଢ଼ ବିଶ୍ୱାସ, ପ୍ରେମ, ଯେଉଁ ପ୍ରେମର ଡୋରିରେ ବାନ୍ଧି ହୋଇ ଆଜି କୁନି କୁନି କଳାକାର, ଛୋଟ ଛୋଟ ପିଲାମାନେ ମଧ୍ୟ ସେମାନଙ୍କର ନୃତ୍ୟ ପ୍ରଦର୍ଶନ କରିବା ସହିତ ମହାପ୍ରଭୁଙ୍କର ଏହି ଲୀଳାରେ, ଏ ପତିତ ପାବନ ଯାତ୍ରାରେ, ଘୋଷ ଯାତ୍ରାରେ ଆଜି ସେମାନେ ନିଜକୁ ନିୟୋଜିତ।

ଜୀବିତ କରିପାରିଛନ୍ତି। ଜଗନ୍ନାଥ ନାମ ଅଟେ ଅମୂଲ୍ୟ ପଦାର୍ଥ, ଜଗନ୍ନାଥ ନାମ ବିନା ସକଳ ଯେ ବ୍ୟର୍ଥ। ଜଗନ୍ନାଥ ନାମ ନାବ ଭବ ଜଳଧୀର, ଜଗନ୍ନାଥ ନାମ ଗୋଟି ଏକାକର୍ଣ୍ଣ ଧାର। ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ଦେବ, ତାହାଙ୍କ ନାମ ଗାଇଲେ ଉଦ୍ଧାର ହୋଇବ। ସତରେ ଏ ସଂସାରର ଯେଉଁ ମିଛ ମାୟା ସଂସାର, ଏ ଦୁଃଖ ଜଞ୍ଜାଳପୂର୍ଣ୍ଣ ସଂସାର, ମଣିଷ ଯଦି ସେଥିରୁ ନିଜକୁ ଟିକିଏ ଲାଘବ କରିବ, ତେବେ ପ୍ରଭୁଙ୍କର ସେ ଚକାଚକା ଆଖିକୁ ଥରେ ଅନାଇଦେଲେ ସବୁକିଛି ହଜିଯାଏ। ମନ ଭିତରେ ଥିବା ସବୁକିଛି ଭାବନା, ସବୁକିଛି ସେଇ କଳ୍ପନା ସବୁ ଯାହା ଆମେ ପ୍ରଭୁଙ୍କର ଚରଣରେ ନିଜକୁ ନିୟୋଜିତ କରିଦେଇଥାଉ। ଆଜି ମଧ୍ୟ ଆମେ ଦେଖିପାରୁଛୁ ସେ ଶରଧା ବାଲିର ପ୍ରାଙ୍ଗଣରେ ଭକ୍ତମାନେ, ଶ୍ରଦ୍ଧାଳୁମାନେ, ଯେଉଁମାନେ ସଂକୀର୍ତ୍ତନ ମାଧ୍ୟମରେ ହେଉ କି କୀର୍ତ୍ତନ ମାଧ୍ୟମରେ ହେଉ, ଆଉ ତାଠୁ ବଡ଼ି ବଡ଼ କଥା ହେଉଛି ଯାହାକି କୁହାଯାଇଛି, ଏଡ଼େ ଭାଗ୍ୟ ମୋର ହେବ କି ହେବି ବୃନ୍ଦାବନ ସ୍ୱରୀ ସେବ। ଆମେ ଯଦି ବୃନ୍ଦାବନ ସ୍ୱରୀଙ୍କର ସେବା ନ କରିପାରିବୁ, ତେବେ ତାଙ୍କର ସେବା କରୁଥିବା ସେ ସେବକମାନଙ୍କୁ ସେବା ମଧ୍ୟ ପ୍ରଦାନ କରୁଛନ୍ତି ଏ ଶରଧା ବାଲିରେ ଅନେକ ସ୍ୱେଚ୍ଛାସେବକ, ଯେଉଁମାନେ କିଏ ପାଣି ବାଣ୍ଡୁଛନ୍ତି, କିଏ ଯଦି କୌଣସି ବ୍ୟକ୍ତି ଆହତ ହେଉଛନ୍ତି ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ନେଇଯାଉଛନ୍ତି, ଆଉ ଶୃଙ୍ଖଳିତ ଭାବରେ କିଏ ସମସ୍ତ ଦର୍ଶକମାନେ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କର ଲୀଳାକୁ ଦର୍ଶନ କରିବେ, ତାଙ୍କୁ ମଧ୍ୟ ଶୃଙ୍ଖଳିତ ବ୍ୟବସ୍ଥା ମାଧ୍ୟମରେ ନିଜକୁ ସମର୍ପି ଦେଇଛନ୍ତି ସେବା ମାଧ୍ୟମରେ। ସେଇ କଳା ଠାକୁର ଯାହାଙ୍କୁ ଦେଖିଲା ମାତ୍ରେ ପ୍ରଭୁଙ୍କ ନିକଟରେ ଅର୍ପଣ କରିଥାନ୍ତି ସେଇ ନିଜର ମନୋଭାବନାକୁ। କିଏ କହେ ପ୍ରଭୁ ଆପଣଙ୍କର ସେ ଆଖି ଚକାଚକା ଆଖି ଗୋଲ, କିଏ କହେ ଏ ବିଶାଳ ସଂସାର ଗୋଲ, ପଞ୍ଚ ମହାଭୂତ ଶୂନ୍ୟରେ ଗଢ଼ା ଏ ସଂସାର, ଏ ବିଶ୍ୱ ସଂସାର ମଧ୍ୟ ଗୋଲ, ତୁମ ସୃଷ୍ଟିର ସୂର୍ଯ୍ୟ ଚନ୍ଦ୍ର ସମସ୍ତ ଗୋଲାକାର, ସେଇ ଶୂନ ଭିତରେ କେବଳ ଅନନ୍ତ ଶୂନ୍ୟ ମହାଶୂନ୍ୟ, ଯେ ଶୂନ୍ୟ ଭିତରେ ବଡ଼ ଦାଣ୍ଡ ବଡ଼ ପଣ୍ଡା ମହାପ୍ରସାଦ ସ୍ୱର୍ଗଦ୍ୱାର ପତି ତପାବନ ଆଉ ଶରଧା ବାଲି। ଶରଧା ବାଲିରେ ଆମେ ଏବେ ମଧ୍ୟ ଦେଖୁଛୁ ସୁନ୍ଦର ଶୃଙ୍ଖଳିତ ଭାବରେ ସେଇ ଯେଉଁ ନାକଚଣା ଦ୍ୱାର, ନାକଚଣା ଦ୍ୱାର ନିକଟରେ ଅନେକ ଭକ୍ତ ଅନେକ ସେବା କରୁଛନ୍ତି, ଯେଉଁ ସେବକଗଣ ସେମାନଙ୍କର କେବଳ ପ୍ରତୀକ୍ଷା, କାରଣ ଗୁଣ୍ଡିଚା ମଣ୍ଡପ ଭିତରେ ମହାପ୍ରଭୁଙ୍କର ଯେଉଁ ଦୈନନ୍ଦିନ ଲୀଳା ଏବେ ମଧ୍ୟ ଚାଲିଛି। ରୋଷହମ ତ ସରିଲାଣି, ଖେଚୁଡ଼ି ଭୋଗ ହେବ, ପ୍ରଭୁ ଅତି ବ୍ୟାକୁଳ ଭାବରେ ଭକ୍ତଙ୍କ ସହିତ ମିଳିତ ହେବା ପାଇଁ ପୁନର୍ବାର ଯେଉଁ ଧାଡ଼ି ପହଣ୍ଡିରେ ଆସିବେ। ଆଜି ପାଗ ମଧ୍ୟ ଅତ୍ୟନ୍ତ ସୁନ୍ଦର ରହିଛି, ଗରମ ନାହିଁ, ବର୍ଷା ନାହିଁ, ମୃଦୁ ମୃଦୁ ପବନ, ଶୀତଳତାର ସ୍ପର୍ଶ ମନକୁ ଆହୁରି ଆନନ୍ଦିତ କରୁଛି, ଆଉ ଆଖି କିନ୍ତୁ ରହିଛି ସେହି ଗୁଣ୍ଡିଚା ମଣ୍ଡପର ନାକଚଣା ଦ୍ୱାର ନିକଟକୁ। କେତେବେଳେ ଘଣ୍ଟର ଘଣ୍ଟୁଆ ବା ଘଣ୍ଟୁଆଙ୍କର ଘଣ୍ଟନାଦ ଶୁଣାଯିବ, ଆଉ ପ୍ରଭୁ ପହଣ୍ଡି ହୋଇ ଧାଡ଼ି ପହଣ୍ଡିରେ ଆସିବେ। ପ୍ରଥମେ ସୁଦର୍ଶନ ମହାପ୍ରଭୁ, ତାପରେ ବଡ଼ ଭାଇ ବଳିଆର ଭୁଜ ବଳଭଦ୍ର, ଦେବୀ ସୁଭଦ୍ରା, ଆଉ ପଛରେ ହଲି ହଲି ପାହୁଣ୍ଡ ପାହୁଣ୍ଡ ପକାଇ ମସ୍ତକରେ ସୁନ୍ଦର ସୁଶୋଭିତ ଟାହିଆ ବାନ୍ଧି ଆସିବେ ଜଗତର ନାଥ, ବିଶ୍ୱ ବ୍ରହ୍ମାଣ୍ଡର ଠାକୁର କାଳିଆ ଶାନ୍ତ। ଯେଉଁ ଶାନ୍ତଙ୍କର ପ୍ରେମ ଭିତରେ ରହିଛି ଯେ ଯେଉଁ ଭାବନା, ବାସ୍ତବରେ କହିବାକୁ ହେଲେ ଭକ୍ତି ହେଉଛି ସେଇ ସମର୍ପିତ ଭାବନା। ଜୀବ ଯେତିକି ବ୍ୟାକୁଳ ନହେଲେ ଭଗବାନଙ୍କୁ ମଧ୍ୟ ପାଇବା ଅସମ୍ଭବ ହୋଇ ଉଠିଥାଏ। ତେଣୁ ଭାଗବତର ସେହି ବୃତାସୁର ପ୍ରସଙ୍ଗରେ ସୁନ୍ଦର ଭାବରେ କୁହାଯାଇଛି, ଅଜାତ ପକ୍ଷ ଖଗ ଜେନେ ମାତା ଲୋଡ଼ଇ ଅନୁକ୍ଷଣେ କ୍ଷୁଦାର୍ତ୍ତ ହୋଇଣ ବାଚରି, ମାତା ସ୍ତନକୁ ଆଶ୍ରା କରି ପ୍ରବାସ ପ୍ରତି ପ୍ରିୟା ଜେନେ ମୋ ମନ ଲୋଡ଼ଇ ଦେଶନେ, ହେ ପ୍ରଭୁ କମଳ ଲୋଚନ ତୋପଦେ ରହୁ ମୋର ମନ। ସେତିକି ମନ ବ୍ୟାକୁଳ ନହେଲେ ପ୍ରଭୁଙ୍କ ପାଇବା ତାହା ସମ୍ଭବ ହୋଇନଥାଏ। ପ୍ରଭୁ ମଧ୍ୟ ପରୀକ୍ଷା କରୁଛନ୍ତି ମୋ ଭକ୍ତ ମୋତେ କେତେ ଅପେକ୍ଷା କରିଛନ୍ତି, ଆଉ ଯେତିକି ପ୍ରଭୁ ପରୀକ୍ଷା କରୁଛନ୍ତି ସେତିକି ଭାବରେ ଭକ୍ତମାନଙ୍କ ମଧ୍ୟରେ ତାଙ୍କର ମନ ଭିତରେ ଭକ୍ତି ଭାବନା ଅଧିକରୁ ଅଧିକ ତୀବ୍ର ହୋଇ ଉଠୁଛି। ସମସ୍ତେ ଅପେକ୍ଷା କରିଛନ୍ତି, ସେ କ୍ଷୁଦାର୍ଥ ବାଛୁରୀ ହେଉ ବା ସିଏ ହେଇଥାଉ କୌଣସି ବ୍ୟକ୍ତି, ଯାହା ଭିତରେ ଶୋକ ଭୋକ ଶୋଷ କିଛି ନାହିଁ, କେବଳ ଅପେକ୍ଷା ପ୍ରଭୁଙ୍କର ଲୀଳାରେ। ଏ ଯେଉଁ ନିତ୍ୟ ଉତ୍ସବ ନିତ୍ୟ ଲୀଳା ଚାଲିଛି ମହାପ୍ରଭୁଙ୍କର ଏଇ ପ୍ରଥମ ଯାତ୍ରା, ଯେଉଁ ଯାତ୍ରା ହେଉଛି ଆଷାଢ଼ ମାସର ଆଦ୍ୟ ଆଷାଢ଼ର ଯେଉଁ ପ୍ରାବୃଟ ରାସ,

0: ନିଜକୁ ଏ ରାସ ରସ ବୈଷବ ଠାକୁର ତାଙ୍କର ରସରେ ନିଜକୁ ସେଇ ଆନନ୍ଦକୁ ଆସ୍ୱାଦନ କରିବା ପାଇଁ ପ୍ରଭୁଙ୍କର ଯେଉଁ ନବରସର ଯେଉଁ ଠାକୁର, ନବଶୃଙ୍ଗାରର ଠାକୁର, ନବଭକ୍ତିର ଯିଏ ପ୍ରତୀକ ସେଇ ମହାପ୍ରଭୁ କାଳିଆ ସାନ୍ତେ କୋଟି କୈବଲ୍ୟନାଥଙ୍କର ଯେଉଁ ଯାତ୍ରା ହେଉଛି ଯେ ଗୁଣ୍ଡିଚା ନାମେ ଯାତ୍ରା ପରମ ପାବନି, ରଥଯାତ୍ରା ନାମେ ଖ୍ୟାତ ହେବ ଯେ ଅବନି। ଇଏ ସେ ଅବନି ଯିଏକି ରଥଯାତ୍ରା ନାମ ଭାବରେ ଆଜି ଖ୍ୟାତି ଅର୍ଜନ କରିଛନ୍ତି। ସାରା ବିଶ୍ୱ ବ୍ରହ୍ମାଣ୍ଡରେ ଏଇ ଖ୍ୟାତି ଆଜି ସୁଦୂର ପ୍ରସାରୀ। ସେଇଥିପାଇଁ କୋଣ ଅନୁକୋଣରୁ ଯେଉଁମାନେ ଯେଉଁ ଭକ୍ତ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରଭୁଙ୍କ ଶ୍ରୀମନ୍ଦିରରେ ପ୍ରବେଶ ଅଧିକାର ନାହିଁ, କାରଣ ପ୍ରଭୁ ହେଉଛନ୍ତି ସନାତନ ଧର୍ମର ସେ ଆଦ୍ୟ ଠାକୁର। ଯେଉଁ ଠାକୁରଙ୍କୁ ଦର୍ଶନ କରିବା ପାଇଁ ପ୍ରଭୁଙ୍କୁ ପ୍ରତ୍ୟେକଟି ବ୍ୟକ୍ତି ମନ୍ଦିର ଭିତରକୁ ଯାଇପାରିନଥାନ୍ତି। ସେଇ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆଜି ସମସ୍ତେ ଏଇଠାରେ ଆସି ପହଞ୍ଚିଛନ୍ତି।
1: ଓଡ଼ିଶା ମାଟିରୁ ବିକାଶର ଭିତ୍ତି, ଭାରତର ଶିଳ୍ପ ଅଭିବୃଦ୍ଧିର ଶକ୍ତି। ନାଲକୋ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଓ ସୁନାବେଶ ଅବସରରେ ସଭିଙ୍କୁ ଅନେକ ଅନେକ ଶୁଭେଚ୍ଛା।
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମାମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
3: ଜୟ ଜଗନ୍ନାଥ। ରଥଯାତ୍ରା ହେଉଛି ଭକ୍ତି, ଆନନ୍ଦ ଏବଂ ଆଧ୍ୟାତ୍ମିକତାର ଏକ ମହାପର୍ବ। ଭିଡ଼ ଭିତରେ ଯଦି କିଛି ଜରୁରୀ ପରିସ୍ଥିତି ଉପୁଜେ କିମ୍ବା କେହି ଅସୁସ୍ଥ ହୋଇପଡ଼ନ୍ତି, ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ, ତୁରନ୍ତ ପୁରୀ ଜିଲ୍ଲା ଚିକିତ୍ସାଳୟ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରନ୍ତୁ। ନମ୍ବର ହେଉଛି 06752-222-175। ଏହା ସହିତ ଆଉ କିଛି ଜରୁରୀ ସହାୟତା ନମ୍ବର ଗୁଡ଼ିକ ମନେ ରଖନ୍ତୁ। ପୋଲିସ ଆଉ ଅଗ୍ନିଶମ ସେବା ପାଇଁ 112, ଆମ୍ବୁଲାନ୍ସ ସେବା ପାଇଁ 108, ସ୍ୱାସ୍ଥ୍ୟ ସହାୟତା ପାଇଁ 104, ଶିଶୁ ସହାୟତା ପାଇଁ 1098, ମହିଳା ସହାୟତା ପାଇଁ 181, ଟ୍ରାଫିକ୍ ସହାୟତା ପାଇଁ 1099। ଏହି ସମସ୍ତ ନମ୍ବର ମନେ ରଖନ୍ତୁ। ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ ଏବଂ ରଥଯାତ୍ରାକୁ ଶୃଙ୍ଖଳାର ସହିତ ପାଳନ କରନ୍ତୁ। ଜୟ ଜଗନ୍ନାଥ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
4: ଆଜି ପ୍ରକୃତ ଶ୍ରଦ୍ଧା ବାଲିରେ ଯେଉଁ ଶ୍ରଦ୍ଧାର ସହିତ ଆଜି ଭକ୍ତମାନେ ସମସ୍ତେ ରଥ ଟାଣିବା ପାଇଁ ଅପେକ୍ଷା କରିକି ରହିଛନ୍ତି। କେତେବେଳେ ମହାପ୍ରଭୁଙ୍କର ସେହି ଦିବ୍ୟ ରଥରେ ଠାକୁରମାନେ ଆରୋହଣ କରିବେ ଏବଂ ରଥଯାତ୍ରା ଆରମ୍ଭ ହେବ। କିନ୍ତୁ ବର୍ତ୍ତମାନ ଆମେ ଦେଖିବାକୁ ପାଉଛେ ଯେ ଯେଉଁ କର୍ଡ଼ନ କରାଯାଇଛି, ରଥକୁ ଗୋଟେ ଇନର କର୍ଡ଼ନ କରାଯାଇଛି, ତା ଭିତରେ ତିନି ରଥ ଅତି ସୁନ୍ଦର ଭାବରେ ଅଛନ୍ତି, ସବୁ ପରିଷ୍କୃତ। ଆଜି କେଉଁଠି ଟିକେ ନାକରୁ ନାହିଁ, ଅଳିଆ ନାହିଁ, କୌଣସି ଅପରିଷ୍କୃତ ଜାଗା ନାହିଁ। ଯାହାକୁ କହନ୍ତି ଶରଧା ବାଲିର ବାଲିକି ଟିକେ ମୁଣ୍ଡରେ ମାରିବା ପାଇଁ ଯେଉଁ କବିମାନେ ସବୁ ଲେଖିଛନ୍ତି, ବାସ୍ତବିକ ଆଜି ସେଇ ରୂପ ଧାରଣ କରିଛି ଶରଧା ବାଲି। ଏବଂ ଆଜି ଗୋଟେ ଅପୂର୍ବ ଦୃଶ୍ୟ ଆମେ ଦେଖିବାକୁ ପାଉଛୁ, ପବନ ଖିଲିଖିଲି ହେଇକି ପ୍ରବାହିତ ହେଉଛି, ପବନର ବେଗ ବା ଗତି ସେ ମଧ୍ୟ ମନ୍ଦ ପଡ଼ୁନାହିଁ, ଅତି ସୁନ୍ଦର ଭାବରେ ସେ ପବନ ଚାଲିଛନ୍ତି ଏବଂ ନଭୋମଣ୍ଡଳରେ ଏବଂ ସମ୍ପୂର୍ଣ୍ଣ ଭାବରେ ମେଘ ଆଚ୍ଛାଦନ କରିକି ରଖିଛନ୍ତି। ଆଉ ବର୍ଷା ମଧ୍ୟ ସାମାନ୍ୟ ନାହିଁ, କ୍ଳାନ୍ତି କେହି

0: ଅନୁଭବ କରୁନାହାନ୍ତି। ଅତି ସୁନ୍ଦର ଭାବରେ ଆଜି ପାଗ ହେଇଛି, କାରଣ ଯେଉଁ ଆମେ ଦେଖିଥିଲେ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିର ଯେଉଁ ଅବସ୍ଥା ଥିଲା, ବର୍ତ୍ତମାନ ସେ ଅବସ୍ଥା ନାହିଁ। ସେ ଥିଲା ସମ୍ପୂର୍ଣ୍ଣ ଭାବରେ କାଦୁଆ ଗୁଣ୍ଡିଚା, କାରଣ ବର୍ଷା ହେଉଥିଲା, ନିରନ୍ତର ବର୍ଷା ହେଉଥିଲା। କିନ୍ତୁ ଆମେ ଭାବୁଥିଲୁ ଆଉ ଏଇ ଏଇ ସମୟ ମଧ୍ୟ ଅର୍ଥାତ୍ ଏଇ ଯେଉଁ ବାହୁଡ଼ା ସମୟରେ ମଧ୍ୟ ନିଶ୍ଚିତ ଭାବରେ ବର୍ଷା ହେବ, କାରଣ ବର୍ଷା ଋତୁ ଚାଲିଛି। କିନ୍ତୁ ମହାପ୍ରଭୁ ଯେହେତୁ ତାଙ୍କ ଯାତ୍ରା କରୁଛନ୍ତି, ତେଣୁ ଏ ପ୍ରକୃତି, କିଛି କ୍ଷଣ ପୂର୍ବରୁ ଶାନ୍ତନବାବୁ କହୁଥିଲେ, କହିଲେ ଆରେ ଏ ପ୍ରକୃତିକୁ ନିୟନ୍ତ୍ରଣ ମୁଁ କରୁଛି, ମୟାଧ୍ୟକ୍ଷେଣ ପ୍ରକୃତି ସୁୟତେ ସଚରାଚରମ, ଏ ମୋ ଅଧ୍ୟକ୍ଷତାରେ ପ୍ରକୃତି ଯାହା କିଛି କରୁଛି। ତେଣୁ ପ୍ରକୃତି କେମିତି ବର୍ଷିଯିବ, ପ୍ରକୃତି ଆଜି ଅତି ସୁନ୍ଦର ହେଇଛି, ମନୋରମ ହେଇଛି। ଭକ୍ତମାନଙ୍କୁ ଥରେ ସେ କଷ୍ଟ ଦେଇଛନ୍ତି, କିନ୍ତୁ ଆଜି ସେଇଟା ଥିଲା ପରୀକ୍ଷାର ବେଳ, ଆଜି ଭକ୍ତମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଯାଇଛନ୍ତି।
1: ଗୋଟେ କଥା ମୋର ମନେ ପଡ଼ୁଛି
0: ଆଜ୍ଞା,
1: ଆପଣ ଯେତେବେଳେ ମନ୍ଦ ମଳୟ କଥା କହିଲେ, ଏଇଟା ତ ପ୍ରାବୃତ କାଳ, ଏବେ ତ ମଳୟ ବସନ୍ତ ସମୟରେ ହିଁ ବହେ ମଳୟଟା, କିନ୍ତୁ ଏବେ ବି ଦକ୍ଷିଣା ପବନ ବହୁଛି
0: ବହୁଛି।
1: ଏ ଯେଉଁ ଦକ୍ଷିଣା ପବନ ବହୁଛି, ଏଇ କଥାଟାକୁ ଆମର କବି ସୂର୍ଯ୍ୟ ବଳଦେବ ରଥ
0: ଆଜ୍ଞା
1: ସେ ମୋ ଚମ୍ପୁରେ ସେ ଲେଖିଛନ୍ତି, ମଧୁରେ ମନ୍ଦ ମନ୍ଦ ହୋଇ ଗନ୍ଧ ବହ ପ୍ରସରିଲା କଦମ୍ବ ନିକୁଞ୍ଜ ସୀମାରେ। ଯେତେବେଳେ ରାଧା ଆଉ କୃଷ୍ଣଙ୍କର ମିଳନ ହେଉଛି, ସେଇ ମିଳନ ସମୟରେ ପ୍ରକୃତି ମଧ୍ୟ ସବୁ ଅନୁକୂଳ ପରିବେଶ ତିଆରି କରିବା ପାଇଁ କଦମ୍ବ ନିକୁଞ୍ଜ ସୀମାରେ କ'ଣ ହେଉଛି ନା, ମଧୁର ମଧୁରେ ମନ୍ଦ ମନ୍ଦ ହୋଇ ଗନ୍ଧବହ, ଯେ ଗନ୍ଧବହର ଅର୍ଥ ହେଉଛି ପବନ, ପବନ ପ୍ରବାହିତ ହେଲା। ତେଣୁ ଏଇ ଯେଉଁ ବର୍ତ୍ତମାନ ମଧ୍ୟ ଏଇ ଯେଉଁ ଏଇଟା ମଧ୍ୟ ଗୋଟେ ମିଳନ ଏବେ ହେଉଛି ନା
0: ଆଜ୍ଞା,
1: ଏଇ ଯେଉଁ ମିଳନଟା କ'ଣ, ରାଧା ଆଉ କୃଷ୍ଣଙ୍କର ମିଳନ ହେଉଛି, ସେ ଜୀବ ପରମର ମିଳନ, ତେଣୁ ଇଏ ମଧ୍ୟ ଜୀବ ପରମର ମିଳନ।
0: ହଁ,
1: ତେଣୁ ଏଇଠି ମଧ୍ୟ ଗନ୍ଧବହ ବର୍ତ୍ତମାନ ପ୍ରସରିତ ହେଉଛି, ପ୍ରକୃତି ଏଇ ଯେଉଁ ଜୀବ ପରମର ମିଳନର ମୁହୂର୍ତ୍ତ ଉପସ୍ଥିତ ହେଇଛି ବଡ଼ଦାଣ୍ଡରେ, ମହାପ୍ରଭୁଙ୍କୁ ଦର୍ଶନ କରିବେ,
0: ଆହୁରି
1: ଆମୋଦିତ କରିବା ପାଇଁ
0: ପବନ,
1: ଦକ୍ଷିଣା ପବନ ବହୁଛି,
0: ମୃଦୁ ମନ୍ଦ ପବନ, ପବନର ହିଲଳରେ ବର୍ତ୍ତମାନ ଚଳଚଞ୍ଚଳ ସବୁଆଡ଼
1: ବାସ।
0: ଏବଂ ବର୍ତ୍ତମାନ ଆମେ ଦେଖୁଛୁ ତିନି ଗୋଟି ରଥ ସେ ସୁସଜ୍ଜିତ ହେଇ ରହିଛନ୍ତି, ଯାହା ତ କହୁଥିଲେ ବର୍ତ୍ତମାନ ଟିକିଏ ନା କୌଣସି ସ୍ଥାନରେ ଅଳିଆ ବୋଲି କିଛି ବସ୍ତୁ ଅଛି ତାହା ଦେଖିବାକୁ ମିଳୁନି। ଏ ତିନି
1: ରଥ ପୂର୍ବରୁ ଆମେ କହୁଥିଲେ ଯେ ଯାହା ସବୁ ଗୁଡ଼ି ପଥର ପଡ଼ିଥିଲା ତାକୁ ସବୁ ମ୍ୟୁନିସିପାଲିଟିର ସେବିକାମାନେ ଗୋଟେଇକିରି ଖୋଜି ଖୋଜିକିରି ବାଲି ଭିତରୁ ଆଙ୍ଗୁଠିରେ ଖୋଜିକି ତାକୁ ବାହାର କଲେ, ଆଉ ଆମ ଭାଇମାନେ ଭକ୍ତ ଶ୍ରଦ୍ଧାଳୁ ଭାଇମାନେ ଯେତେକ ସବୁ ପାନ ଗୁଟକା ପୁଡ଼ିଆ ପକେଇଥିଲେ ତାକୁ ମଧ୍ୟ ଗୋଟେଇକିରି ସେ ନେଲେ, ଆଉ ପରିଷ୍କାର ହେଇଗଲା
0: କହୁଥିଲେ। ତେଣୁ ସ୍ୱଚ୍ଛତା ଆଜି ବାସ୍ତବିକ ରୂପ ନେଇଛି ଏଇ ଶରଧା ବାଲିରେ, ତିନି ରଥ ଆଜି ସମ୍ପୂର୍ଣ୍ଣ ଭାବରେ ପରିଷ୍କୃତ। ଏବଂ ଯେଉଁ ଚାରମାଳ ଦେଇକିରି ମହାପ୍ରଭୁ ଉପରକୁ ଉଠିବେ ଏବଂ ତାଙ୍କର ସିଂହାସନ ଉପରେ ବିରାଜମାନ କରିବେ, ସେ ଚାରମାଳ ମଧ୍ୟ ପରିଷ୍କୃତ ହେଇଛି ଏବଂ ସେଥିରେ ଚୂନ ପାଣି ମଧ୍ୟ ପଡ଼ି ଅତ୍ୟନ୍ତ ପବିତ୍ର ହେଇଛି। ଏବଂ ଆଜି ଆରକ୍ଷୀ ବାହିନୀ ମଧ୍ୟ ସେମାନେ ସମସ୍ତେ କାର୍ଯ୍ୟତତ୍ପର ହେଇ ଉଠିଛନ୍ତି। ମୁଁ ଏଇ ଗୋଟିଏ କଥା କହୁଥିଲି, ସ୍କନ୍ଦ ପୁରାଣ ଲେଉଟେଇଲେ ଗୋଟିଏ କଥା ଲେଖାଯାଇଛି ଯେ ଏତେ କାଳା ପ୍ରଶସ୍ତା ହି ଗୁଣ୍ଡିଚାକ୍ଷ ମହୋତ୍ସବ। ଇଏ ଗୁଣ୍ଡିଚା ବୋଲି ଗୋଟେ ଯାତ୍ରା ତ ଲେଖାଯାଇଛି ଗୁଣ୍ଡିଚା ଯାତ୍ରା, କିନ୍ତୁ ସେ ହେଉଛି ଦ୍ୱାଦଶ ଯାତ୍ରା ଭିତରେ ଗୋଟେ ଯାତ୍ରା, କିନ୍ତୁ ଗୁଣ୍ଡିଚା ନାମକ ଗୋଟିଏ ମହୋତ୍ସବର କଥା ସେଠି ଲେଖା ହେଇଛି। ଏତେ କାଳା, ଏଇ କାଳ ଗୁଡ଼ିକ ହେଉଛି ଗୁଣ୍ଡିଚା ନାମକ ମହୋତ୍ସବ ପାଇଁ ପ୍ରଶସ୍ତ କାଳ। ଆପଣ ଦେଖନ୍ତୁ ଏଇ ଯେଉଁ ଏଇ କଥାଟି ଲେଖା ହେଇଥିଲା କେବେ, ନିଜେ ବ୍ୟାସଦେବ ଲେଖିଛନ୍ତି, କିନ୍ତୁ ଆଜି ଆମେ ତାକୁ ଆଖି ଆଗରେ ଦେଖୁଛେ। ଇଏ ଗୁଣ୍ଡିଚା ବାସ୍ତବିକ ଏକ ମହୋତ୍ସବ, କାରଣ ଆପଣ ଦେଖିବେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଯେଉଁଦିନ ରଥଯାତ୍ରା, ସେଦିନ ଯେତିକି ଲୋକ ଶ୍ରୀକ୍ଷେତ୍ରକୁ ଆସୁଛନ୍ତି, ଯେତିକି ଲୋକ ରଥକୁ ଦର୍ଶନ କରୁଛନ୍ତି, ଏବଂ ସେଦିନ ଯେଉଁ ଯେଭଳି ଭାବରେ ପରିବେଶ ସୃଷ୍ଟି ହେଉଛି ଶ୍ରୀକ୍ଷେତ୍ରରେ, କୁହାଯାଉ କାଲି ମୁଁ ଦେଖୁଥିଲି ଗୋଟିଏ ଟିଭିରେ ଲେଖୁଥିଲେ

0: ଲକ୍ଷ ଲୋକ ରହିବା ପାଇଁ ଯେଉଁ ଶ୍ରୀକ୍ଷେତ୍ରରେ ଜାଗା ଅଛି, ସେଇ ଶ୍ରୀକ୍ଷେତ୍ରରେ 15 ଲକ୍ଷ 20 ଲକ୍ଷ 10 ଲକ୍ଷ ଲୋକ ଆସି ରୁଣ୍ଡ ହେଇଯାଉଛନ୍ତି। ଇଏ ଏମିତି ଏକ ଲମ୍ବା ମହୋତ୍ସବ, ଯେଉଁ ମହୋତ୍ସବରେ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ଦ୍ୱିତୀୟ ଦିନ ଯେମିତି ଲୋକ, ତାପରେ ଆପଣ ଦେଖିବେ ଯେ ବର୍ତ୍ତମାନ ଯେତେବେଳେ ମହାପ୍ରଭୁ ଆସି ଏସା ତ୍ରିୟବୟବା ଯାତ୍ରା, ଏ ଯାତ୍ରାକୁ ତ୍ରିୟବୟବା ବୋଲି କୁହାଗଲା। ତିନିଟା ଅବୟବ ଅର୍ଥାତ୍ ଗୁଣ୍ଡିଚା ଯାତ୍ରା ସିଏ ଗୋଟେ ଅବୟବ, ପ୍ରଥମ ଅବୟବ ଅବସ୍ଥାନ କରୁଛନ୍ତି ଯେତେବେଳେ ଗୁଣ୍ଡିଚା ମନ୍ଦିରରେ 7 ଦିନ ଧରିକିରି, ସିଏ ମଧ୍ୟ ଗୋଟିଏ ଅବୟବ। ଏବଂ ଆଉ ଗୋଟିଏ ଅବୟବ ହେଉଛି ଆଜି, ଆଜି ଆପଣ ଦେଖିବେ ବାହୁଡ଼ା ଯାତ୍ରାରେ ମଧ୍ୟ କିଏ କାହାକୁ କିଛି କହିବାର ନାହିଁ, କିନ୍ତୁ ଲୋକମାନେ ଶ୍ରଦ୍ଧାଳୁମାନେ ଏତେ ସଂଖ୍ୟାରେ ଆସି ପହଞ୍ଚିଛନ୍ତି, ଯାହାଫଳରେ ମହାପ୍ରଭୁ ଟିକିଏ ଆଜି ବିଳମ୍ବ କରୁଛନ୍ତି। କାହିଁକି ନା ବିଳମ୍ବ କରିବା ତାଙ୍କର ଗୋଟିଏ ଇଏରେ ପରିଣତ ହୋଇଯାଇଛି, ସେଦିନ ଯେଉଁଦିନ ବାହାରକୁ ଆସିଲେ ସେଦିନ ଟିକିଏ ବିଳମ୍ବ କଲେ। ଆଜି ବି ବର୍ତ୍ତମାନ ଆମେ ଦେଖୁଛେ ମହାପ୍ରଭୁ, ଆମେ ବେଳେବେଳେ ଯେତେବେଳେ ଧାରା ବିବରଣୀ ଦେବାକୁ ଆରମ୍ଭ କରୁ ସକାଳ 8:30 ବେଳକୁ, ସେତେବେଳକୁ ମଧ୍ୟ ବେଳେବେଳେ ଠାକୁର ତା ଭିତରେ ଘଣ୍ଟ ଶୁଭେ, କାରଣ ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥାଏ। ଏବେ ଆମେ ଦେଖୁଛୁ ଯେ ଏ ନୀତି ଆଜି କାହିଁକି ଟିକିଏ ବିଳମ୍ବିତ ହେଲା ଭଳି ଜଣାପଡ଼ୁଛି। ଅବଶ୍ୟ ନିର୍ଦ୍ଧାରିତ ସମୟଟା ବିଳମ୍ବିତ ହେଇନି, 7:00 ରୁ 12:00 ପର୍ଯ୍ୟନ୍ତ ରହିଛି, 12:00 ପହଣ୍ଡି ବିଜେ ଆରମ୍ଭ ହେବା ପାଇଁ ଉଲ୍ଲେଖ ରହିଛି, ଏବଂ ତାରି ମଧ୍ୟରେ ମଧ୍ୟ ହେବାର ସବୁ ସମ୍ଭାବନା ଅଛି। କିନ୍ତୁ ଆମେ ଯାହା କଳ୍ପନା କରୁଥିଲେ ଯେ ତା'ର ଯଥେଷ୍ଟ ପୂର୍ବରୁ ପହଣ୍ଡି କାର୍ଯ୍ୟ ସରିବ, କିନ୍ତୁ ବର୍ତ୍ତମାନ ଆମେ ସେଭଳି କିଛି ଲକ୍ଷଣ ଦେଖିବାକୁ ପାଉନାହୁଁ। ଆଉ ଆମର ଯେଉଁ ଶ୍ରୋତା ବନ୍ଧୁମାନେ ଆମର ଅଛନ୍ତି, ସେମାନେ ମଧ୍ୟ ଆମ ଏ କଥାକୁ ଶ୍ରବଣ କରୁଛନ୍ତି, ଆନନ୍ଦିତ ହେଉଛନ୍ତି, ଆହ୍ଲାଦିତ ହେଉଛନ୍ତି, ବୁଝୁଛନ୍ତି। ଆଜ୍ଞା, ଗୋବିନ୍ଦ ବେହେରା, ଡାଙ୍ଗମାଳ, କେନ୍ଦ୍ରାପଡ଼ା। ବାହୁଡ଼ା ସମୟରେ ପୋଡ଼ ପିଠା ଖାଇବାର ପରମ୍ପରା ସମ୍ପର୍କରେ ଆପଣ ଟିକେ କହନ୍ତୁ। ଅତି ସୁନ୍ଦର କଥା ଆପଣ ପଚାରିଛନ୍ତି। ମହାପ୍ରଭୁ ସବୁ ଖାଆନ୍ତି, ଅର୍ଥାତ୍ ତାଙ୍କୁ ଯିଏ ଭକ୍ତରେ ଯାହା ସମର୍ପଣ କରିବ ସବୁ ଖାଇବେ। ଏମିତିକି ସ୍ୱୟଂ ମହାପ୍ରଭୁ କହିଛନ୍ତି, ପତ୍ରଂ ପୁଷ୍ପଂ ଫଳଂ ତୋୟମ୍ ଯୋ ମେ ଭକ୍ତ୍ୟା ପ୍ରୟଚ୍ଛତି ତଦହଂ ଭକ୍ତ୍ୟୁପହୃତଂ ଅଶ୍ରାମି ପ୍ରୟତ ଆତ୍ମନଃ। ପତ୍ର ଟିକିଏ ହଉ, ପାଣି ଟିକିଏ ହଉ, ଫୁଲ ଟିକିଏ ହଉ, ଯାହା ତୁମେ ମୋତେ ଭକ୍ତିରେ ସମର୍ପଣ କରିବ ମୁଁ ତାକୁ ଗ୍ରହଣ କରେ। ଆପଣମାନେ ଜାଣନ୍ତି ମହାପ୍ରଭୁ ଏ କ୍ଷେତ୍ରରେ ଅଛନ୍ତି, ଏବଂ ତାଙ୍କର ଜନ୍ମ ନାହିଁ, ସେ କହୁଛନ୍ତି ମୋ ଜନ୍ମଦିନ ହେଉଛି ଜ୍ୟେଷ୍ଠ ମାସ ପୂର୍ଣ୍ଣିମା। ତାଙ୍କର ପିତା ନାହାନ୍ତି, କିନ୍ତୁ ଏଠି ତାଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ବି ଦିଆ ଚାଲିଛି। ତେଣୁ ତାଙ୍କର ସେଇଭଳି ମାଉସୀ ଜଣେ ଅଛନ୍ତି, ସେ ମାଉସୀ ହେଉଛନ୍ତି କିଏ, ଯେଉଁ ଅର୍ଦ୍ଧାସନି ଦେବୀ। ସେ ବର୍ତ୍ତମାନ ଅର୍ଦ୍ଧାସନି, ଏବଂ ଅର୍ଦ୍ଧାସନି ଶବ୍ଦର ଅର୍ଥ ହେଉଛି ଅର୍ଦ୍ଧଂ ଅସ୍ନାତି ଇତି ଅର୍ଦ୍ଧାସନି, ଆଉ ଅର୍ଦ୍ଧେ ଆସନଂ ଯ ସିଆ ସା ଅର୍ଦ୍ଧାସନି। ଅର୍ଦ୍ଧ ମାନେ ଠିକ୍, ଆପଣ ଦେଖିବେ ଗୁଣ୍ଡିଚା ମନ୍ଦିର ଏବଂ ଶ୍ରୀମନ୍ଦିରର ଅର୍ଦ୍ଧ ଭାଗରେ ମା ଆସନ ପାତିକିରି ବସିଛନ୍ତି, ସେଇ ହେଉଛନ୍ତି ଅର୍ଦ୍ଧାସନି ଦେବୀ। ଏବଂ ଆମେ ଯେତେବେଳେ ଦେଖୁ ସ୍କନ୍ଦ ପୁରାଣରେ, ଏଇ ଅର୍ଦ୍ଧାସନି ଦେବୀଙ୍କର ଆଉ ଗୋଟିଏ ପରିଚୟ ଅଛି, ସେ ପରିଚୟଟି ହେଉଛି ସେ ହେଉଛନ୍ତି ଅଷ୍ଟ ଚଣ୍ଡୀମାନଙ୍କ ଭିତରେ ବା ଅଷ୍ଟଶକ୍ତି, ଯେଉଁ ଅଷ୍ଟଶକ୍ତି ଶ୍ରୀକ୍ଷେତ୍ରକୁ ସୁରକ୍ଷା ପ୍ରଦାନ କରୁଛନ୍ତି ତାଙ୍କ ଭିତରୁ ସିଏ ଜଣେ। ସେଥିପାଇଁ ସିଏ ସେଠାରେ ବସିଛନ୍ତି, ତାଙ୍କ ନାଁ ଅର୍ଦ୍ଧାସନି, ଏବଂ ସିଏ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ମାଉସୀ। ସିଏ ପୁଣି କେମିତି ମାଉସୀ ତାର ମଧ୍ୟ ପ୍ରସଙ୍ଗ ରହିଛି। ତେବେ ଆମର ବର୍ତ୍ତମାନ ଆପଣ ପଚାରିଛନ୍ତି ଏ ପୋଡ଼ ପିଠା ପରମ୍ପରାଟା କିଭଳି। ଆପଣ ଦେଖିବେ ଯେତେବେଳେ ଠାକୁରମାନେ ଆସନ୍ତି ସେତେବେଳେ ମାଉସୀ ଅପେକ୍ଷା କରିଥାନ୍ତି, ମୋ ପିଲାମାନେ ଯାଇଛନ୍ତି ସେମାନେ ଫେରିବେ, ଫେରିଲା ବେଳକୁ ମୁଁ ତାଙ୍କୁ ପୋଡ଼ ପିଠା ଖୁଆଇବି। ତେଣୁ ସେ ପୋଡ଼ ପିଠା ଖାଇବାରେ ବୋଧେ ତାଙ୍କର ଆଗ୍ରହ ଅଛି, ମାଉସୀ ଜାଣିଛନ୍ତି, ସେଥିପାଇଁ ସେ ପୋଡ଼ ପିଠା ପ୍ରସ୍ତୁତ କରନ୍ତି।
1: ଆମର ସୂଚନା ଦେବା ଦରକାର ପଡ଼ିବ ଯେ ଏଇ ଯେଉଁ ପୋଡ଼ ପିଠା, ତାର ଗୋଟେ ଲୌକିକ କଥା ହେଲା ଯେ ମହାପ୍ରଭୁଙ୍କୁ ସେନାପଟା ଲାଗିହେବ 7:30 ବେଳୁ, 11:30 4 ଘଣ୍ଟା ଲାଗିବ ତାଙ୍କୁ ସେନାପଟା କରିବା ପାଇଁ। ତା ପୂର୍ବରୁ ସେ ଟିକିଏ ଖେଚୁଡ଼ି ଭୋଗ ଖାଇଥିବେ, ତେଣୁ ଯେତେବେଳେ ରଥ ଟଣା ହେଇ

0: ଅର୍ଦ୍ଧାଶନୀ ପାଖକୁ ଯିବ ସେତେବେଳକୁ ତିନିଟା ପାଖାପାଖି ହେଇଯିବ, ତିନିଟା ଚାରିଟା ଉପରେ ହେଇଯିବ, ତେଣୁ ଚାରିଟା ଉପରେ ହେଇଗଲା ବେଳକୁ ଟିକେ ଭୋକ ହଉଥିବ,
1: ପିଲାମାନଙ୍କୁ ଟିକେ ଭୋକ ହବ,
0: ଭୋକ ହବ, ତେଣୁ ଜଳଖିଆ ଖାଇବା ସମୟ ସେଇଟା ଟିକେ ସକାଳେ ଖେଚୁଡ଼ି ଭୋଗ ଜିନ୍ନ ହେଇଯିବନି, ସେଇଥିପାଇଁ ସେ ଗୋଟେ ଲୋକାଚାର କଥା। ଆଉ ଗୋଟେ ବଡ଼ କଥା ସେଥିରେ ଡକ୍ଟର ଦାସ, ଯେଉଁଟାକି ଅଧ୍ୟୟନରୁ ମଧ୍ୟ ଜଣାପଡ଼ିଛି ଯେ ମୂଳତଃ ତ ଶବର ପୂଜିତ ଦେବତା ସିଏ ଥିଲେ, ଏବଂ ଶବର ତାର ବନ୍ୟଜନ୍ତୁ ଶିକାର କରିକିରି ସିଏ ତାର ଦେବତାଙ୍କୁ ଯେଉଁଭଳି ଭାବରେ ମାଂସ ଭୋଗ ଅର୍ପଣ କରୁଥିଲା, ସେଇ ମାଂସ ଭୋଗର ଗୋଟେ ସଂସ୍କୃତାୟିତ ରୂପ, ଗୋଟେ ମାର୍ଜିତ ରୂପ ଭାବରେ ଆମେ ପୋଡ଼ ପିଠାଟାକୁ ଦେଉଛୁ। ଏବଂ ମାସ ମାସ ହେଉଛି ବିରି, ତେଣୁ ଏଇ ଯେଉଁ ବିରି ପିଠା ଆଉ ଛେନା ପୋଡ଼ ପିଠା, ଏଇଟା ମଧ୍ୟ ଶବରମାନଙ୍କର ଯେଉଁ ମାଂସ ଭୋଗ ସେମାନେ କରୁଥିଲେ ଦେବତାଙ୍କୁ, ତାର ଗୋଟେ ମାନେ ମାର୍ଜିତ ରୂପ ବୋଲି ଆମେ ତାକୁ ଗ୍ରହଣ କରି ଏଇ ଶକ୍ତି ଦେବୀଙ୍କୁ ଅର୍ଦ୍ଧାଶନୀ ଦେବୀଙ୍କୁ ପୋଡ଼ ପିଠା ଆମେ ଦଉଛୁ। ଏବେ ତ
1: ଏଇଠି ସେ କଥା ଟିକେ ମୁଁ କହିବି,
0: ଆଜ୍ଞା ଆଜ୍ଞା,
1: ଯେ ବର୍ତ୍ତମାନ ନାଁକୁ ତା ନାଁଟି ହେଇଛି ପୋଡ଼ ପିଠା, କିନ୍ତୁ ବାସ୍ତବିକ ପୋଡ଼ା ଯାଏ ନାହିଁ, କାରଣ ଶ୍ରୀ ଜଗନ୍ନାଥ ମହାପ୍ରଭୁ କୌଣସି ପୋଡ଼ା ଦ୍ରବ୍ୟ ଖାଆନ୍ତି ନାହିଁ। ଏଇଟା କେମିତି ପ୍ରସ୍ତୁତ ହେଉଛି ଆପଣ ଦେଖିବେ, ନା କିନ୍ତୁ ଅଛି ପୋଡ଼ ପିଠା, କିନ୍ତୁ ଏଇଟା ବାସ୍ତବିକ ପଡ଼େ ନାହିଁ। ଏଇଟା କେମିତି ପ୍ରସ୍ତୁତ ହୁଏ, ବା ଅଟା, ଛେନା, ଚିନି ଇତ୍ୟାଦି ପଡ଼ିକିରି ସେ ଚକଟା ହୁଏ, ଏବଂ ହେରା ପଞ୍ଚମୀ ଦିନ ଆରମ୍ଭ ହେବ। ହେରା ପଞ୍ଚମୀ ଦିନ ଠାକୁରାଣୀ ଯେତେବେଳେ ଯିବେ ସେତେବେଳେ ସେ ଆରମ୍ଭ କରିବେ ଅଟା, ଛେନା ଏବଂ ତା ସହିତ ଅଳେଇଚ, ଅଳେଇଚ ଇତ୍ୟାଦି ଖିସିମିସି
0: ଯାହା ଯାହା ସବୁ ଦ୍ରବ୍ୟ ପଡ଼େ,
1: ଚନ୍ତା ହେବ। ଚନ୍ତା କେମିତି ହେବ, ଗୋଟିଏ ମାଟି ହାଣ୍ଡିରେ ବସିବ, ମାଟି ହାଣ୍ଡି ଉପରେ ଗୋଟିଏ ପଲମ ଘୋଡ଼ା ହେବ, ଏବଂ ସେ ପଲମ ଏବଂ ମାଟି ହାଣ୍ଡି ଯେଉଁ ଯୋଡ଼େଇ, ସେଇ ଯୋଡ଼େଇରୁ କାଳେ ବାମ୍ଫ ବାହାରିଯିବ, ସେଥିପାଇଁ ଅଟା ଚକଟିକିରି ତାକୁ ତା ଚାରିପଟେ ତାକୁ ବଳା ହେବ, ସାତ ଆଠ ଘଣ୍ଟା ସିଝିବ। ସାତ ଆଠ ଘଣ୍ଟା ସିଝିଲା ପରେ ସେଇ ଯେଉଁ ଦ୍ରବ୍ୟଟି ବାହାରିବ ତାକୁ ଚକଟା ହେବ, ଚକଟିକିରି ସେ ତାକୁ କ'ଣ କରିବେ, କାଟିବେ, ଖଣ୍ଡ ଖଣ୍ଡ କରି କାଟିକିରି ଭଲ ଘିଅରେ ତାକୁ ଛାଣିବେ, ଛାଣିକିରି ହିଁ ସେଇଆକୁ ଭୋଗ ଲଗେଇବେ, ୟା ନାଁ ହେଉଛି ପୋଡ଼ ପିଠା।
0: ବାଃ, ବହୁତ ବଢ଼ିଆ।
1: ତେଣୁ ଆମେ ବର୍ତ୍ତମାନ ଦେଖୁଛେ ଏ ପୋଡ଼ ପିଠାର ପ୍ରସ୍ତୁତି, ଏବଂ ଏ କଥା କେତେବେଳେ ସମ୍ଭବ ହେବ। ଶାନ୍ତନୁ ବାବୁ ଯାହା କହିଲେ ଯେ ପିଲାମାନେ ଆପଣ ଏ ଦେଖିବେ କେତେ ବଡ଼ ଆଶ୍ଚର୍ଯ୍ୟର କଥା, ଏଇଠି ଏଇ ଯେଉଁ ତିନି ଠାକୁର ବସିଛନ୍ତି ଇଏ ସବୁବେଳେ ଛୋଟ ପିଲା ହେଇଯାଉଛନ୍ତି, ଇଏ ଜଗତର କର୍ତ୍ତା। ଆପଣ ଦେଖିବେ ଯେତେବେଳେ ଧନୁ ସଂକ୍ରାନ୍ତି ଆସିବ ଆଉ ମକର ସଂକ୍ରାନ୍ତି ପୂର୍ବ ଦିନ ପର୍ଯ୍ୟନ୍ତ ଇଏ ପୁଣି ପିଲା ହେଇଯିବେ, ଅର୍ଥାତ୍ ମା ଯଶୋଦା ୟାଙ୍କୁ ଭୋରୁ ଭୋରୁ ଖୁଆଇବାକୁ ଦେବେ। ଆପଣ ଦେଖନ୍ତୁ ଯାହା ଆପଣ କହିଲେ ଯେ ଇଠୁ ଗଲାବେଳକୁ ଆଜି ସକାଳୁ ଖାଇଛନ୍ତି ଖେଚେଡ଼ିଟି ଖାଇଛନ୍ତି, ତାପରକୁ ସେନାପଟା ଲାଗି ହେଲାଣି, ପାଞ୍ଚ ଘଣ୍ଟା ସେନାପଟା ଲାଗି, ସେନାପଟା ଲାଗି ପରେ ପୁଣି ଇଠୁ ଯିବେ, ହେଲାବେଳକୁ ଏତେବେଳେ ହେବ। ମାଉସୀ ମା କହିଲେ ନାଇଁ ନାଇଁ ମୋ ପିଲାମାନେ ଭୋକ ଆତୁରା ହେଇକିରି ଯିବେନି। ଇଏ ଯେମିତି ଧନୁ ସଂକ୍ରାନ୍ତି ଆସିଲେ ସେମିତି ଦେଖିବେ ମା ଲକ୍ଷ୍ମୀ ଠାକୁରାଣୀ ସେ ତାଙ୍କର ବାପ ଘରକୁ ପଳେଇଲା ବୋଲି ବିଶ୍ୱାସ କରାହେଉଛି। ଏବଂ ଏଇ ଦିନ ସେବେ ଅତି ସକାଳୁ ସବୁ ଶୀତ ଦିନଟା, ତେଣୁ ଶୀତ ଦିନ ପିଲାମାନେ ଶୀଘ୍ର ଖାଇକିରି ଶୋଇପଡ଼ିବେ, ତେଣୁ ରାତି ବଡ଼ ତାକୁ ଉଠିଗଲା ବେଳକୁ ଭୋକ ହେବ, ସେଥିପାଇଁ ଭୋରୁ ଭୋରୁ କାହୁ କାହା ନ କହିବା ପୂର୍ବରୁ ପିଠାପଣା କରିକିରି ମା ଯଶୋଦା ତାଙ୍କୁ ଖୁଆଇବାକୁ ଦିଅନ୍ତି। ତେଣୁ ଏଠି ଗୋଟେ ବାତ୍ସଲ୍ୟ ସ୍ନେହ, ଇଏ ଗୋଟେ ଲୌକିକ ଲୀଳାରେ ଗୋଟିଏ ଦେଖାଯାଏ।
0: ବହୁତ ବହୁତ ବଢ଼ିଆ, ବହୁତ ବଢ଼ିଆ, ବହୁତ ବଢ଼ିଆ, ସୁନ୍ଦର କଥା ଆପଣ କହିଲେ। ଯେଉଁ ଶ୍ରୋତା ବନ୍ଧୁ ପ୍ରଶ୍ନ ପଚାରିଥିଲେ ସିଏ ଯେତିକି ଚାହୁଁଥିଲେ ଆମେ ତାଠୁ ଅଧିକ ତାଙ୍କୁ ତଥ୍ୟ ଦେଇଦେଲୁ। ବର୍ତ୍ତମାନ ଆମର ଦ୍ୱିତୀୟ ବୁଥ ସକ୍ରିୟ ହେବାକୁ ଚାହୁଁଛନ୍ତି। ଦ୍ୱିତୀୟ ବୁଥରେ ଆମର ଯେଉଁ ବିବରଣୀଦାତାମାନେ ଅଛନ୍ତି ସେମାନେ ବର୍ତ୍ତମାନ 10:48 ହେଲା, ସେଇଠି ଦୁଇଜଣ ଭାଷ୍ୟକାର ତାଙ୍କର ଅଳ୍ପ ଅଳ୍ପ ସମୟ କହି ପୁଣି ପ୍ରଥମ କେନ୍ଦ୍ରକୁ ସେମାନେ ଫେରନ୍ତି।
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।

0: ଭାବରେ ଆଲୋଚନା ଶୁଣୁଥିଲେ ପ୍ରଥମ କେନ୍ଦ୍ରରୁ। ବର୍ତ୍ତମାନ ଜଗନ୍ନାଥ ସତରେ ଗୋଟେ ମାନବବାଦର ଯାତ୍ରା ସେ କରୁଛନ୍ତି, ମାନବୀୟ ଲୀଳା କରୁଛନ୍ତି। କେତେବେଳେ ମାଉସୀ ଘରୁ ପୋଡ଼ ପିଠା ଖାଉଛନ୍ତି, କେତେବେଳେ ବଡ଼ଦାଣ୍ଡରେ ରଥ ସୂଚିତ ହେଇଛି ସେନାପଟେ ଲାଗି ହେଇକିରି, ଯେତେବେଳେ ସେ ଧାଡ଼ି ପହଣ୍ଡିରେ ଆସିବେ, ଏ ସବୁ ତାଙ୍କରି ଲୀଳା, ଏ ତାଙ୍କରି ବିଚାରଧାରା। କାରଣ ଯିଏ ବ୍ରହ୍ମାଣ୍ଡର ନାୟକ, ଯିଏ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତ୍ରିଭୁବନର ଯିଏ କର୍ତ୍ତା, ତାଙ୍କୁ ବା କ'ଣ ଅଗୋଚର। ତେଣୁ ସିଏ ଯାହା କରୁଛନ୍ତି ସବୁ ଭଲ, କାରଣ ସିଏ କ'ଣ କରୁଛନ୍ତି ସମସ୍ତେ ଜାଣିପାରିବେନି, ବୁଝିପାରିବେନି। ସର୍ବଙ୍ଗ ରହସ୍ୟ ପୁରୁଷୋତ୍ତମସ୍ୟ ଦେବା ନ ଜାନାତି କୁତଃ ମନୁଷ୍ୟ। ତେଣୁ ଯେଉଁ ଜିନିଷଟା ମଣିଷ ପକ୍ଷରେ ଅସମ୍ଭବ, ସେ ଜିନିଷ ଦେବତାମାନେ ଏବଂ ଅନ୍ୟମାନେ, ଦେବତାମାନେ ଯେଉଁଟା ଜାଣିପାରୁନାହାନ୍ତି, ସାଧାରଣ ମଣିଷ ଭାବରେ ଆମେ କେମିତି ଜାଣିପାରିବା। ଯାହା ହଉ, ବର୍ତ୍ତମାନ ଆମେ ଯେଉଁ ଜାଗାରେ ଅଛୁ, ସେ ଜାଗା ଧୀରେ ଧୀରେ ଗହଳି ହେବାର ଲାଗିଛି। ଶ୍ରୀମନ୍ଦିର ପଟୁ ଏବଂ ଯେଉଁ ଅର୍ଦ୍ଧଶୋଷଣୀ ଅର୍ଦ୍ଧାସନୀ କଥା ଆଲୋଚନା କରୁଥିଲେ ମାଉସୀ ମା ମନ୍ଦିର, ସେଇ ପାଖରୁ ଧୀରେ ଧୀରେ ଧୀରେ ଧୀରେ ଗହଳି ହେବାର ଲାଗିଛି। ଏବଂ ଏପଟରେ ମାଉସୀ ମା ମନ୍ଦିର, ଏପଟରେ ହେଉଛନ୍ତି ଶାଲବେଗ ସମାଧି। ଏଇଭଳି ଏକ ମଧ୍ୟବର୍ତ୍ତୀ ସ୍ଥାନରେ ଏ ଦ୍ୱିତୀୟ ବୁଥ୍ କେନ୍ଦ୍ର ତିଆରି ହେଇଛି। ଏବଂ ଏଠି ଆମର ଯାହା ଅନୁଭବ, ଯେ ପାଗ ଅନୁକୂଳ ରହିଛି, ଖରା ନାହିଁ, କାଳିଆ ଖରା। ଏବଂ ଆମର ଲୋକଙ୍କ ଭିତରେ ଯେଉଁ ଚେତନା, ଯେଉଁ ଆଧ୍ୟାତ୍ମିକ ଚେତନା, ଅନ୍ତର୍ମୁଖୀ ଚେତନା, ସେ ଅନ୍ତର୍ମୁଖୀ ଚେତନା କ'ଣ ନା, ଯେଉଁ ଚେତନା ମଣିଷକୁ ଶୁଦ୍ଧପୂତ ପବିତ୍ର କରିଦିଏ, ଯେଉଁ ଚେତନାରେ ମଣିଷ ଭଲ ହୁଏ। ସେଇଥିପାଇଁ ଭାଗବତରେ କହିଲା, ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ପ୍ରତ୍ୟେକ ମଣିଷ ଜଣେ ଜଣେ ଦେବତା। ମୋ ବିଚାରରେ ଆଜି ପାପ ଛଡ଼ା ପୁରରେ ଯେତେ ସବୁ ଭକ୍ତମାନେ ରୁଣ୍ଡ ହେଇଛନ୍ତି, ମହାପ୍ରଭୁଙ୍କର ଏଇ ଦିବ୍ୟ ବାହୁଡ଼ ଯାତ୍ରାକୁ ଦେଖିବା ପାଇଁ ଆସୁଛନ୍ତି, ସମସ୍ତେ ନିଶ୍ଚିତ ଭାବରେ ତାଙ୍କର ମନ ଭିତରେ, ତାଙ୍କର ହୃଦୟ ଭିତରେ, ଯେ ନିଶ୍ଚିତ ଭାବରେ ଆମେ ତାଙ୍କୁ ଦର୍ଶନ କରିବୁ, ମନର କଥା କହିବୁ ଏବଂ ଦୁଃଖ ଦୂର କରିବୁ, ମନସ୍କାମନା ପୂରଣ କରିବୁ, ଏ ହେଉଛି ଧର୍ମ। ଏବଂ ଏ ଜଗତନାଥ ଜଗନ୍ନାଥ ମହାପ୍ରଭୁ, ଯେଉଁ ଆଦିବାସୀ ଦେବତା, ଯେଉଁ ସବର ଦେବତା ବୋଲି ଆମେ ଆଲୋଚନା ପ୍ରସଙ୍ଗରେ କହୁଥିଲେ, ଆଲୋଚନା କରୁଥିଲେ, ତାହା ହିଁ ସତ୍ୟ। କାରଣ ଏଇ ଯେଉଁ ଦୈତା ଏବଂ ପତି, ସବର ବିଶ୍ୱାବସୁ ବଂଶଧର ଏବଂ ଏପଟରେ ପତି ମହାପାତ୍ର ବିଦ୍ୟାପତି ବଂଶଧର, ଏଇ ଦୁଇ ବଂଶଧର ହେଉଛନ୍ତି ତାଙ୍କର ମୂଳ ସେବକ। ଏବଂ ଏଇମାନେ ଆସିକିରି ମହାପ୍ରଭୁଙ୍କୁ ଏଠି ପ୍ରତିଷ୍ଠା କରିଛନ୍ତି। ମହାପ୍ରଭୁଙ୍କର ଏହି ସ୍ୱରୂପ ଏତେ ହୃଦୟସ୍ପର୍ଶୀ, ମହାପ୍ରଭୁଙ୍କର ଯେଉଁ ବିଗ୍ରହ ଏତେ ମନ ଛୁଆଁ, ତାକୁ ଚିନ୍ତା କଲେ ଆପଣ ଅନୁଭବ କରିପାରିବେ ସତରେ ଓଡ଼ିଆ ଜାତି କେତେ ମହାନ। କାରଣ ମହାପ୍ରଭୁଙ୍କର କଳେବରକୁ ମୁଁ ଆଲୋଚନା ପ୍ରସଙ୍ଗରେ କହିଛି, ଯେ ମହାପ୍ରଭୁଙ୍କର କଳେବରକୁ ଦୁଇ ଭାଗରେ ବିଭକ୍ତ କରିଦେବା। ଗୋଟେ ହେଉଛି ସର୍ପାକୃତି ମୁଖମଣ୍ଡଳ, ନାଗଚକ୍ଷୁ, ଅପଲକ ନେତ୍ର, ତଳଭାଗ ହେଉଛି ଦଣ୍ଡି, ଖମ୍ବ, ଲିଙ୍ଗ। ଯେମିତି ଗୋଟିଏ ଶିବଲିଙ୍ଗ ଉପରେ ଆଉ ଗୋଟିଏ ଶିବଲିଙ୍ଗକୁ ଓଲଟେଇ ରଖିଦେଲେ ଯେଭଳି ମହାପ୍ରଭୁ ଜଗନ୍ନାଥଙ୍କର କଳେବର ହେଇଯାଏ, ସେଇଥିପାଇଁ ଏଇ ଯେଉଁ ଦୁଇଟି ଶିବଲିଙ୍ଗ, ଅର୍ଥାତ୍ ଦେବଦେବ ମହାଦେବ ଭଗବାନ ଶିବଶଙ୍କର ଜଗନ୍ନାଥ ଶ୍ରୀମନ୍ଦିରର ରତ୍ନ ଭଣ୍ଡାରର ରକ୍ଷାକର୍ତ୍ତା ଭାବରେ, ଯୋଗଭଳି ଭାବରେ ରହିଛନ୍ତି। ତେଣୁ ଏ ଦେବତା, ଏ ଅବତାରୀ ମହାପ୍ରଭୁ ଜଗନ୍ନାଥ ଯେ କେତେ ମହାନ, ସେଇ ମହାନତାକୁ ପ୍ରତିପାଦନ କରିବା ପାଇଁ ମୁଁ ବର୍ତ୍ତମାନ ମୋର ବନ୍ଧୁ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରୁଛି, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଜଗତ ସର ସେ ଭାରତ କମଳ, ତା ମଧ୍ୟ କେଶର ପୁଣ୍ୟ ନୀଳାଚଳ। ବାସ୍ତବରେ ଏ ନୀଳାଚଳ ଧାମର ମହାତ୍ମ୍ୟ, ଇଏ ଯେପରି ବିକଶିତ ହେଉଛି, ସୁଗନ୍ଧିତ ହେଉଛି ଏବଂ ପୂର୍ଣ୍ଣ ପ୍ରସ୍ଫୁଟିତ, ଏ କ୍ଷେତ୍ରର ମହିମାକୁ ସବୁଆଡ଼େ ଭକ୍ତଟିଏ ଭ୍ରମର ପରି ସୁଗନ୍ଧକୁ ବାରି ବାରି ଆଘ୍ରାଣ ଦ୍ୱାରା ସେ ଆସି ମହାପ୍ରଭୁଙ୍କର ଇଏ ବଡ଼ଦାଣ୍ଡରେ ପହଞ୍ଚି ଯାଇଛି। ଆଉ ଆପଣମାନେ ଜାଣନ୍ତି, ଯେତେବେଳେ ସାତ୍ତ୍ୱିକ ଭାବ ସୃଷ୍ଟି ହେଉଛି, ଯେତେବେଳେ ଭକ୍ତିଭାବର ପରାକାଷ୍ଠା ଆସୁଛି, ତା ଭିତରେ ସୃଷ୍ଟି ହେଉଛି ଭକ୍ତ ଭିତରେ 8 ପ୍ରକାର ଭାବର ବିକାର ହେଉଛି। ଏ ଯେଉଁ ଅଷ୍ଟ ସାତ୍ତ୍ୱିକ ଭାବ ଭକ୍ତ ଭିତରେ ଆସିଯାଉଛି ବେଳେବେଳେ,

महाप्रभु जगन्नाथଙ୍କ ସହିତ ଏକାଗ୍ରତାର ଏକ ଶ୍ରେଷ୍ଠ ଅବସ୍ଥା ବୋଲି ଆମକୁ ବିବେଚନା କରିବାକୁ ପଡ଼ିବ। ତେଣୁ ସଂକୀର୍ତ୍ତନ ମାଧ୍ୟମରେ ଘଣ୍ଟ ଘଣ୍ଟା କିନି କରତାଳି ବିଭିନ୍ନ ମନ୍ତ୍ର ଧ୍ୱନି ଦ୍ୱାରା ଭକ୍ତ ଆଜି ବଡ଼ଦାଣ୍ଡରେ ମହାପ୍ରଭୁଙ୍କର ଗୋଟେ ସେବକ ସାଜିଛି। ତାଙ୍କ ଭିତରେ ସୃଷ୍ଟି ହେଇଛି ଆଜି ମହାପ୍ରଭୁଙ୍କ ସହିତ ମିଶିବାର ଯେଉଁ ପରିବେଶ ଜୀବନରେ ଆଉ ଆସିବ ଏ କଥାକୁ ବିଶ୍ୱାସ କରିବା ଆମର ଗୋଟେ ବୋକାମି ହେଇଯିବ। ତେଣୁ ଭକ୍ତ ଆଉ ନିଜକୁ ସେ ଏଇ ସୁଯୋଗର ହାତ ଛଡ଼ା ନକରି ମହାପ୍ରଭୁଙ୍କ ସେବାରେ ଲାଗି ପଡ଼ିଛି। ଯେଉଁ ଅଷ୍ଟ ସାତ୍ତ୍ୱିକ ଭାବ ବିକାର ସୃଷ୍ଟି ହେଉଛି ତା ମନ ଭିତରେ, ସେ ସ୍ତମ୍ଭ, ସ୍ୱେଦ, କମ୍ପ, ରୋମାଞ୍ଚ, ସ୍ୱରଭଙ୍ଗ, ବୈବର୍ଣ୍ଣ୍ୟ, ଅଶ୍ରୁ, ପ୍ରଳୟ, ଇଏ ବିଭିନ୍ନ ଅବସ୍ଥାକୁ ସିଏ ପ୍ରାପ୍ତ ହେଉଛି। ଯିଏ ଯେତିକି ବାଟ ଗମନ କରିପାରୁଛି ତା ଭିତରେ ସେତିକି ଭାବ ସୃଷ୍ଟି ହେଉଛି। ଆମର ଏଇ କେନ୍ଦ୍ର ଆଗରେ ବର୍ତ୍ତମାନ ଗହଳ ବଢ଼ିଯାଇଛି, ଶ୍ରୀମନ୍ଦିର ଆଡ଼ୁ ଭକ୍ତମାନଙ୍କର ଆଗମନ, ଆଉ ଧୀରେ ଧୀରେ ମେଡ଼ିକାଲ ଛକ ଆଡ଼ୁ ଭକ୍ତଙ୍କର ଯେଉଁ ଗହଳର ଯେଉଁ ବ୍ୟବସ୍ଥା, ତାହା ଆମ କେନ୍ଦ୍ର ଆଗରେ ଯେମିତି ମିଳନ ସ୍ଥଳ ପରି ତାହା କେନ୍ଦ୍ରୀଭୂତ ହେଉଛି। ଭକ୍ତମାନେ ନିଜ ନିଜର ଇଚ୍ଛା ଅନୁସାରେ ମହାପ୍ରଭୁଙ୍କର ସାନ୍ନିଧ୍ୟ ପାଇବାକୁ ଚେଷ୍ଟା କରୁଛନ୍ତି। ଆଉ ଏଇ କଥାକୁ ଭକ୍ତ କବି ଜୟଦେବ ମହାପ୍ରଭୁଙ୍କର ସୌନ୍ଦର୍ଯ୍ୟର ବର୍ଣ୍ଣନା କରିଛନ୍ତି। ଆପଣମାନେ ଦେଖିବେ ଯେଉଁ ଶୀତ କମଳା କୁଚ ମଣ୍ଡଳ, ସେଇ ସ୍ତୁତିରେ ଗୋଟେ ସୁନ୍ଦର ସ୍ତୁତି କରିଛନ୍ତି ମହାପ୍ରଭୁ। କେତେ ସୁନ୍ଦର ଜଗନ୍ନାଥ ମହାପ୍ରଭୁ, ଅଭିନବ ଜଳଧର ସୁନ୍ଦର ଧୃତ ମନ୍ଦର ଶ୍ରୀମୁଖ ଚନ୍ଦ୍ର ଚକୋର ଜୟ ଜୟ ଦେବ ହରେ। ମହାପ୍ରଭୁ ଏତେ ସୁନ୍ଦର, ସେ ସୌନ୍ଦର୍ଯ୍ୟରେ ବଶୀଭୂତ ହେଇ ସମସ୍ତେ ଆଜି ଆଗମନ କରିଛନ୍ତି। ନହେଲେ ଏଠି ଅନ୍ୟ କିଛି କାରଣ ନାହିଁ। ମହାପ୍ରଭୁ ହେଉଛନ୍ତି ଦାତା, କ'ଣ ଦିଅନ୍ତି? କୈବଲ୍ୟ। ଅନେକ ଦୁଃଖର ଭାବନାକୁ ମନ ଭିତରେ ଧାରଣ କରି ଭକ୍ତଟିଏ ଅଣ୍ଟା ଭିଡ଼ି ଆସିଯାଏ, ମୁଁ ଯାଉଛି ଆଜି ଜଣେଇବି କାଳିଆକୁ, ମହାପ୍ରଭୁ ଜଗନ୍ନାଥଙ୍କୁ ଆଜି ପରି ବଡ଼ ଦାଣ୍ଡରେ ଠିଆ ହୋଇ, ଯେ ସିଏ ମୋର ସବୁ କଥା ବୁଝିବେ। ସେଦିନ ବନ୍ଧୁ ମହାନ୍ତିଙ୍କ କଥା ବୁଝିଥିଲେ, ସେଦିନ ଦାସିଆ ବାଉରୀଙ୍କର କଥା ବୁଝିଥିଲେ, ଆଉ ସେଇ କଥାରେ ଦୃଢ଼ତା ରଖି ଭକ୍ତମାନେ ଆସିଛନ୍ତି ବଡ଼ଦାଣ୍ଡକୁ। କିନ୍ତୁ ଆଶ୍ଚର୍ଯ୍ୟ ହେବେ ଆପଣମାନେ, ଭକ୍ତ ସିନା ଅନେକ କଥା ଭାବିକରି ଆସିଥାଏ, ଏ ବଡ଼ଦାଣ୍ଡର ଏତେ କୁହୁକ ସ୍ପର୍ଶ, ଏତେ ଭାବନାତ୍ମକ ସ୍ପର୍ଶ ରହିଛି, ଭକ୍ତ ସବୁ ଭୁଲିଯାଏ ତା ନିଜ କଥାକୁ। ଏଇଥିପାଇଁ ଯେ ମହାପ୍ରଭୁ କେତେବେଳେ ନା କେତେବେଳେ ତାର ସେ ଦୁଃଖକୁ ହରଣ କରିନିଅନ୍ତି, ହରି ହରଣ କରିନିଅନ୍ତି, ସିଏ ଆଉ କ'ଣ ଦୁଃଖ କଥା ମନେ ପକାଇବ। ଖଣ୍ଡନାଥ ସର୍ବ ଦୁଃଖାନମ୍ ଅଖଣ୍ଡାନନ୍ଦ ଦାନତଃ ସ୍ୱଭାବା ଦାରୁ ରୂପମ୍ ହି ପରଂ ବ୍ରହ୍ମାଭିଧୀୟତେ। ଏ ପରଂ ବ୍ରହ୍ମଙ୍କ ପାଖରୁ ଆଉ ସିଏ ତାର କ'ଣ ଆଉ ପାଇବାକୁ ଅଛି? ତେଣୁ ଏଇ ସର୍ବ ରହସ୍ୟମୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କର ଆଜିର ବାହୁଡ଼ା ଯାତ୍ରାରେ ଆମେ ଦେଖୁଛେ। ଆମ କେନ୍ଦ୍ର ଆଗରେ ଯେଉଁ ଭକ୍ତମାନଙ୍କ ଦ୍ୱାରା କିଛି ଦ୍ରବ୍ୟ ପଡ଼ିଯାଇଛି, କାଗଜ ହେଉ ପତ୍ର ହେଉ, ସେସବୁକୁ ଉଠାଇ ଦେଉଛନ୍ତି ସ୍ୱେଚ୍ଛାସେବୀମାନେ, ପରିମଳ ବିଭାଗ। ସେମାନେ ଯେଉଁ କଥା ଆସିଛନ୍ତି ଶ୍ରୀକ୍ଷେତ୍ରକୁ ସେମାନେ ତାଙ୍କ କାର୍ଯ୍ୟରେ ଲାଗିଛନ୍ତି। ତେଣୁ ଇଏ ବଡ଼ଦାଣ୍ଡର ପବିତ୍ରତାକୁ ସମସ୍ତେ ଅଙ୍ଗୀକାର କରିଛନ୍ତି, ହୃଦୟରେ ବୁଝିଛନ୍ତି, ମନରେ ହୃଦୟରେ ଧାରଣ କରିଛନ୍ତି ଏ ପବିତ୍ରତାକୁ। କାହିଁକି ନା ଏଇ ଜାଗାରେ ପହଞ୍ଚିବା ହେଉଛି ଭକ୍ତର ଗୋଟିଏ ବଡ଼ ଆସ୍ଥା ଏବଂ ବହୁତ ବଡ଼ ଉପଲବ୍ଧି। ଏହି ସ୍ଥାନରେ ପହଞ୍ଚି ଆପଣମାନେ ମଧ୍ୟ ପହଞ୍ଚିଛନ୍ତି, ଯାହା ମାନସିକ ସ୍ତରରେ ଯେଉଁ କଥା ଆମର ମାନସ ଉପଚାର ପୂଜନ କରାଯାଏ ଦେବାଦେବୀଙ୍କୁ, ଆପଣମାନେ ଜାଣନ୍ତି। ଦ୍ରବ୍ୟର ବିନା ଦ୍ରବ୍ୟରେ ମନରେ ଭଗବାନଙ୍କୁ ଏକାଗ୍ରତାର ସହିତ ଆସନ ସ୍ୱାଗତ ପାଦ୍ୟ ଅର୍ଘ୍ୟ ସବୁ ଅର୍ପଣ କରାଯାଏ। ତେଣୁ ଏଇ ମାନସିକ ପୂଜା ଦିନେ ଚୈତନ୍ୟ ଦେବ କରିଥିଲେ ଜଗମୋହନରେ ବସି, ଏଇ ମାନସିକ ପୂଜାକୁ

ଦିନେ ବାଢ଼ି ଦେଇଥିଲେ ଅନେକ ଭକ୍ତମାନେ ସେମାନେ ମାନସିକ ପୂଜା କରନ୍ତି। ତେଣୁ ଏଇ ମନର ପୂଜାକୁ ଆଜି ଭକ୍ତ ପ୍ରଦାନ କରୁଛି ବଡ଼ ଦାଣ୍ଡରେ ବିଭିନ୍ନ ମାଧ୍ୟମରେ। ବୈଦେଶିକ ଭକ୍ତମାନଙ୍କର ମଧ୍ୟ ସମାଗମ ହୋଇଛି ଆମ କେନ୍ଦ୍ର ଆଗରେ। ସେମାନେ ଭାବୁଛନ୍ତି ଯେ କ'ଣ ଆମେ ଆସି ଦେଖିଲୁ, ଏତେ ସୁନ୍ଦର କଥା ଯାହାକୁ ସେମାନେ ନିଜକୁ ଅଭିଭୂତ ଆଶ୍ଚର୍ଯ୍ୟାନ୍ୱିତ କରୁଛନ୍ତି ଯେ କ'ଣ ଆଉ ପାଇଥାନ୍ତୁ ଆମେ ଏଇଠାକୁ ଆସି। ତେଣୁ ଶ୍ରଦ୍ଧାଳୁ ଭକ୍ତମାନଙ୍କର ଇଏ ଯେଉଁ ଉତ୍ସବରେ ସମାଗମ, ଏହା ହିଁ ଭକ୍ତ ଭଗବାନଙ୍କର ମିଳନକୁ ଇହ ସ୍ୱତନ୍ତ୍ର ଇବ ଦ୍ୱିଜ। ତେଣୁ ଅହଂ ଭକ୍ତ ପରାଧୀନ, ମହାପ୍ରଭୁ କହୁଛନ୍ତି ମୁଁ ଭକ୍ତ ପାଖରେ ପରାଧୀନ, ଭକ୍ତ କହୁଛି ମହାପ୍ରଭୁ ମୁଁ ଆପଣଙ୍କ ଡୋରିରେ ଆକର୍ଷିତ ହୋଇ ଆପଣଙ୍କ ଐଶ୍ୱର୍ଯ୍ୟରେ ଆପଣଙ୍କର ଆଶୀର୍ବାଦର କରୁଣାର ସେଇ ଯେଉଁ ରସିରେ ମୁଁ ବାନ୍ଧି ଏହି ପଳେଇ ଆସିଛି। ଏଇ ପରସ୍ପର ଭିତରେ ଏଇ ଭାବଧାରାକୁ ଆପଣମାନେ ଶ୍ରବଣ କରୁଛନ୍ତି, ଶ୍ରୋତାବନ୍ଧୁ ଏ କଥାକୁ ଆଗକୁ ଶ୍ରବଣ କରିବେ। ବର୍ତ୍ତମାନ ଆପଣଙ୍କୁ

0: ଯାହାକୁ ସେମାନେ ନିଜକୁ ଅଭିଭୂତ ଆଶ୍ଚର୍ଯ୍ୟାନ୍ୱିତ କରୁଛନ୍ତି ଯେ କ'ଣ ଆଉ ପାଇଥାନ୍ତୁ ଆମେ ଏଇଠାକୁ ଆସି। ତେଣୁ ଶ୍ରଦ୍ଧାଳୁ ଭକ୍ତମାନଙ୍କର ଇଏ ଯେଉଁ ଉତ୍ସବରେ ସମାଗମ, ଏହା ହିଁ ଭକ୍ତ ଭଗବାନଙ୍କର ମିଳନକୁ ଇହ ସ୍ୱତନ୍ତ୍ର ଇବ ଦ୍ୱିଜ। ତେଣୁ ଅହଂ ଭକ୍ତ ପରାଧୀନ, ମହାପ୍ରଭୁ କହୁଛନ୍ତି ମୁଁ ଭକ୍ତ ପାଖରେ ପରାଧୀନ, ଭକ୍ତ କହୁଛି ମହାପ୍ରଭୁ ମୁଁ ଆପଣଙ୍କ ଡୋରିରେ ଆକର୍ଷିତ ହୋଇ ଆପଣଙ୍କ ଐଶ୍ୱର୍ଯ୍ୟରେ ଆପଣଙ୍କର ଆଶୀର୍ବାଦର କରୁଣାର ସେଇ ଯେଉଁ ରସିରେ ମୁଁ ବାନ୍ଧି ହେଇ ପଳେଇ ଆସିଛି। ଏଇ ପରସ୍ପର ଭିତରେ ଏଇ ଭାବଧାରାକୁ ଆପଣମାନେ ଶ୍ରବଣ କରୁଛନ୍ତି ଶ୍ରୋତାବନ୍ଧୁ, ଏ କଥାକୁ ଆଗକୁ ସ୍ମରଣ ଶ୍ରବଣ କରିବେ। ବର୍ତ୍ତମାନ ଆପଣଙ୍କୁ ଆମେ ପ୍ରଥମ କେନ୍ଦ୍ରକୁ ନେଇଯାଉଛୁ, ସେଠାରୁ ମହାପ୍ରଭୁଙ୍କର ଦିବ୍ୟ କଥାକୁ ଶ୍ରବଣ କରିବେ। ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବଡ଼ ସୁନ୍ଦର ଭାବରେ ଆମର ଦ୍ୱିତୀୟ କେନ୍ଦ୍ରରୁ ପ୍ରତାପ ଚନ୍ଦ୍ର ତ୍ରିପାଠୀ ମହାଶୟ ଧାରା ବିବରଣୀ ଦେଉଥିଲେ। ବର୍ତ୍ତମାନ ଯାହା ସୂଚନା ଆମ ପାଖରେ ଅଛି ଏବଂ ଆମେ ଯାହା ଦେଖୁଛୁ ମଧ୍ୟ, ତିନି ରଥରେ ମହାପ୍ରଭୁମାନଙ୍କର ସାଥିରେ ଯାଉଥିବା ଯେଉଁ ସବୁ ହଣ୍ଡା ହାଣ୍ଡି ଉପକରଣ ବାକ୍ସ ଏସବୁ କଥାଗୁଡ଼ିକ ବର୍ତ୍ତମାନ ଆସିକରି ସବୁ ରଥମାନଙ୍କରେ ରଖାଗଲାଣି ଏବଂ ସେଇଥିରୁ ଜଣା ଆଉ ତାପରେ ଆମର ଦୃଶ୍ୟ ମାଧ୍ୟମର ସମସ୍ତ କ୍ୟାମେରାମ୍ୟାନ୍ ବନ୍ଧୁମାନେ ଯାଇକରି ନାକଚଣା ଦ୍ୱାର ସାମ୍ନାରେ ଭିଡ଼ ଲଗାଇଲେଣି ଏବଂ ସବୁ କ୍ୟାମେରା ବର୍ତ୍ତମାନ ନାକଚଣା ଦ୍ୱାର ଉପରେ ନିବଦ୍ଧ ହୋଇକି ରହିଛି ଏବଂ ନିବଦ୍ଧ ହୋଇକି ରହିବାର ସୂଚନା ମିଳୁଛି। ଏବଂ ତାଙ୍କର ଯେଉଁ କୋଠସୁଆଁସିଆ ସେବକମାନେ ସେମାନେ ସବୁ ବୋହିକରି ଆଣିକରି ବାକ୍ସ ଇତ୍ୟାଦି ହଣ୍ଡାହାଣ୍ଡି ସବୁ ରଖିଲେଣି ଏବଂ ବଡ଼ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥ ଯେଉଁଟା ଆମର ଠିକ୍ ତଳେ ଅଛି, ଶରଦାବାଲି ପ୍ରାଥମିକ ବିଦ୍ୟାଳୟର ଠିକ୍ ତଳେ ଯେଉଁଠି ପ୍ରଥମ କେନ୍ଦ୍ର ହୋଇଛି, ସେଇଥିରେ ଯେଉଁ କର୍ଡ଼ନ ଥିଲା ସେଇ କର୍ଡ଼ନକୁ ବର୍ତ୍ତମାନ ହଟାଇ ଦିଆହେଲା। ଏଇଥିରୁ ଜଣାପଡ଼ୁଛି ଯେ ବଡ଼ ଠାକୁର ବଳଭଦ୍ରଙ୍କର ପହଣ୍ଡି ବର୍ତ୍ତମାନ ଆରମ୍ଭ ହେବାର ସମ୍ଭାବନା। ମହାପ୍ରଭୁଙ୍କୁ ନ ଦେଖିଲା ପର୍ଯ୍ୟନ୍ତ ଆମେ କହିପାରିବୁନି, କିନ୍ତୁ ବ୍ୟବସ୍ଥା ଯାହା ଅଛି ସେ ବ୍ୟବସ୍ଥାରୁ ଜଣାପଡ଼ୁଛି ଯେ ପହଣ୍ଡିର ଆରମ୍ଭ ହେବ। ଆଉ ବଡ଼ଦାଣ୍ଡକୁ ଶରଧାବାଲିର ବଡ଼ଦାଣ୍ଡକୁ ପ୍ରାୟ ଦୁଇ ଭାଗରେ ବିଭକ୍ତ କରିଦେଇ ମଝିରେ ଗୋଟିଏ ଧାଡ଼ି ଏ ଯେଉଁ ସ୍ୱାସ୍ଥ୍ୟ ସେବା ପାଇଁ ଆମ୍ବୁଲାନ୍ସ ମାନଙ୍କର ଯିବା ଆସିବା ପାଇଁ ତାକୁ ରଖାହୋଇଛି ଏବଂ ବର୍ଷା ତ ନାହିଁ, ପାଗ ଶୁଖିଲା ଅଛି କିନ୍ତୁ ଗୁଳୁଗୁଳି ଟିକେ ହେଉଛି। ସେଇଥିପାଇଁ ଯେଉଁଟା ଗତଥର ଗୁଣ୍ଡିଚା ଯାତ୍ରାରେ ଯେଉଁଟା ପ୍ରକୃତି କରୁଥିଲା ଏ ବର୍ଷ ତାକୁ ସରକାର କରୁଛନ୍ତି, ପାଣି ସିଞ୍ଚନ କରୁଛନ୍ତି। ଏ ଯେଉଁ ଦମକଳ ବାହିନୀ ଅଛନ୍ତି ସେମାନେ ଲୋକଙ୍କ ଉପରେ ଜଳସିଞ୍ଚନ କରୁଛନ୍ତି। ମଝି ରାସ୍ତାଟି ଆମ୍ବୁଲାନ୍ସ ଯିବା ଆସିବା ପାଇଁ ସଫା ହୋଇକି ରଖାହୋଇଛି ମେଡ଼ିକାଲ ଛକ ପର୍ଯ୍ୟନ୍ତ, କାଳେ କିଛି ଅସୁବିଧା ହେଲେ ଯେଉଁମାନେ ଆହତ ହେବେ ବା ଯେଉଁମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ହେବ ସେମାନଙ୍କୁ ତୁରନ୍ତ ସେ ବାଟରେ ନେଇକରି ପହଞ୍ଚାଇ ଦିଆଯାଇପାରିବ। ଆଉ ସମଗ୍ର ମେଡ଼ିକାଲ ଛକ ବଡ଼ଶଙ୍ଖ ପର୍ଯ୍ୟନ୍ତ ଆଉ ସୋରିଷ ବୁଣିବାକୁ ଜାଗା ନାହିଁ, ପ୍ରବଳ ଜନସମୁଦ୍ର ସମାଗମ ହୋଇଗଲେଣି। ସମ୍ପୂର୍ଣ୍ଣ ଶରଧାବାଲି ସେମାନଙ୍କ ଦ୍ୱାରା ବର୍ତ୍ତମାନ ଆଚ୍ଛନ୍ନ ହୋଇକରି ଶରଧାବାଲି ବର୍ତ୍ତମାନ ଅଛି। କିଛି ସମୟ ପୂର୍ବରୁ ଆମର ଜଣେ ନୃତ୍ୟାଙ୍ଗନା ବା ଜଣେ ନର୍ତ୍ତକ ଆସିକରି ଯେତେବେଳେ ଆମକୁ ସାକ୍ଷାତକାର ଦେଉଥିଲେ ସେତେବେଳେ ସେ କହୁଥିଲେ ଯେ ଆମେ କାହିଁକି ଏଇ ଶ୍ରୀକ୍ଷେତ୍ରକୁ ଆସିକରି ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ନୃତ୍ୟ ପ୍ରଦର୍ଶନ କରୁ। ତା'ର କାରଣ ହେଉଛି ଯେ ଏ ଜଗତରେ ଏକମାତ୍ର ପୁରୁଷ ହେଉଛନ୍ତି ସ୍ୱୟଂ ପ୍ରଭୁ ଜଗନ୍ନାଥ ଏବଂ ଏଇଟା ହେଉଛି ବୈଷ୍ଣବୀୟ ଭାବନା। ବୈଷ୍ଣବୀୟ ଭକ୍ତି ଆନ୍ଦୋଳନ ଯେତେବେଳେ ଆସିଲା ସେତେବେଳେ ଶ୍ରୀକୃଷ୍ଣଙ୍କୁ ଏତେ ଚାଞ୍ଚ କଳାପୁଞ୍ଚ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ବୋଲି କୁହାଗଲା। ତେଣୁ ଏକମାତ୍ର ପୁରୁଷ ହେଉଛନ୍ତି ଶ୍ରୀକୃଷ୍ଣ ଆଉ ସଂସାରରେ ସମସ୍ତେ ହେଉଛନ୍ତି ନାରୀ, ଏଇଟା ହେଉଛି ଗୋପୀ ଭାବନା, ଏଇଟା ହେଉଛି ବୈଷ୍ଣବ ଭାବନା। ତେଣୁ ଯେଉଁମାନେ ନୃତ୍ୟ ପ୍ରଦର୍ଶନ କରନ୍ତି ସେମାନେ ଯେ ନିହାତି ନାରୀ ହେବେ ଏଭଳି କଥା କିଛି ନାହିଁ, ଯେଉଁମାନେ ପୁରୁଷ ଭାବରେ ମଧ୍ୟ ନୃତ୍ୟ ପ୍ରଦର୍ଶନ କରିବେ ସେମାନେ ମଧ୍ୟ ଗୋପୀ ଭାବ ଧରିକିରି ହୃଦୟ ଭିତରେ ରାଧା ଭାବ ଧରିକିରି, ରାଧା ମଧ୍ୟ ଜଣେ ଗୋପୀ, ତେଣୁ ଗୋପୀ ଭାବ କହିଲେ ରାଧା ଭାବ, ରାଧା ଭାବ କହିଲେ ଗୋପୀ ଭାବ, ତେଣୁ ଗୋପୀ ଭାବକୁ ଅନ୍ତର ଭିତରେ ଧାରଣ କରି ନିଜକୁ ନାରୀ ମନେ କରି ଏକମାତ୍ର ପୁରୁଷ ଭାବରେ ସ୍ୱୟଂ ଜଗନ୍ନାଥଙ୍କୁ ବିଚାର କରି ସେମାନେ ନୃତ୍ୟ ପ୍ରଦର୍ଶନ କଲେ ଜଗନ୍ନାଥଙ୍କ ପାଖରେ ତାଙ୍କ ନୃତ୍ୟ ନିବେଦିତ ହୁଏ। ହଁ, ଆମେ ଘଣ୍ଟ ଶବ୍ଦ କାହିଁକି ଆମେ ତ ଦେଖିପାରୁଛେ, ବର୍ତ୍ତମାନ ଆଲୋଟ ପଡ଼ିବାର ଦୃଶ୍ୟ ଏଇ ନାକଚଣା ଦ୍ୱାର ଆଉ ଗୁଣ୍ଡିଚା ମଣ୍ଡପର ଯେଉଁ ପାଚେରୀ, ସେ ପାଚେରୀ ସନ୍ଧିରେ ଯେଉଁ ରାସ୍ତାଟା ଅଛି ସେଇ ବାଟ ଦେଇକି ଆମକୁ ଦେଖାଯାଉଛି।

0: ଯେ ଆଲର୍ଟ ହଲୁଛି, ବର୍ତ୍ତମାନ ଆଲର୍ଟ ପଡ଼ୁଛି ଏବଂ ଆଲର୍ଟ ପଡ଼ିବା ଫଳରେ ସୂଚନା ମିଳୁଛି, ଘଣ୍ଟ ଘଣ୍ଟାର ଧ୍ୱନି ମଧ୍ୟ ଆମେ ଶୁଣିପାରୁଛୁ ବଡ଼ ଠାକୁର ବଳଭଦ୍ରଙ୍କର। ବର୍ତ୍ତମାନ ଆସିବ, ବର୍ତ୍ତମାନ ପହଣ୍ଡି ହେଇକିରି ବଡ଼ ଠାକୁର ବଳଭଦ୍ର ବର୍ତ୍ତମାନ ନାକଚଣା ଦ୍ୱାର ଦେଇକରି ଆସିବେ। କେତେ ସମୟ ଲାଗୁଛି ଆମେ କହିପାରିବୁନି, କିନ୍ତୁ ଯେହେତୁ ନୀତି ବିଳମ୍ବ ହେଲାଣି ଏବଂ ବନାଟି ନାକଚଣା ଦ୍ୱାରରୁ ବାହାରିକରି ବର୍ତ୍ତମାନ ସରଦାବାଲିକୁ ଆସିଲେଣି, ତେଣୁ କ୍ଷିପ୍ର ଭାବରେ ବଡ଼ ଠାକୁର ବଳଭଦ୍ରଙ୍କର ପହଣ୍ଡି ବର୍ତ୍ତମାନ ଆରମ୍ଭ ହୋଇଯିବ। ତେଣୁ ବଡ଼ ସୁଦର୍ଶନ ଆସିବେ, ସୁଦର୍ଶନ ତ ଆସନ୍ତି ଖୁବ୍ ଶୀଘ୍ର, ତେଣୁ ସୁଦର୍ଶନ ଆସିବେ, ତାପରେ ବଡ଼ ଠାକୁର ବଳଭଦ୍ରଙ୍କର ପହଣ୍ଡି ହେବ। ତେଣୁ ଆମେ ଅପେକ୍ଷା କରିବା ଏ ଯେଉଁ ଘଣ୍ଟ ଘଣ୍ଟା ଧ୍ୱନି କେତେ ଶୀଘ୍ର ନାକଚଣା ଦ୍ୱାର ପର୍ଯ୍ୟନ୍ତ ଆସିବ। ଆଉ ଗୋଟିଏ କଥା ହେଲା, ମୁଁ ଆପଣଙ୍କୁ କହିବାକୁ ଚାହିଁବି ଯେ ମୁଁ ଥରେ ଜଣେ ସେବକଙ୍କୁ ପଚାରୁଥିଲି, କହିଲି ଆପଣମାନେ ତ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ସେବା କରୁଛନ୍ତି, ଏ ଯେଉଁ ପ୍ରତ୍ୟକ୍ଷ ସେବା କରିବା ଫଳରେ ଆପଣଙ୍କର ମୁକ୍ତି ହୋଇଯିବ, ଆପଣ ମୋକ୍ଷ ପାଇଯିବେ। ଜଣେ ସେବକ ଯାହା ଉତ୍ତର ଦେଲେ ସେଇଥିରେ ମୋତେ ବିସ୍ମିତ ହେବାକୁ ପଡ଼ିଲା। ସେ ସେବକ ଜଣକ କହିଲେ ଯେ ପ୍ରକୃତରେ ଆମେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ଅଙ୍ଗ ଲାଗି ସେବକ ଯେଉଁମାନେ ଅଛୁ, ଆମେ କେବେ ମୁକ୍ତି ଚାହୁଁନା। କାହିଁକି ମୁକ୍ତି ଚାହିଁବୁନା? ନା ମୁକ୍ତି ଯଦି ପାଇଯିବୁ ଆମେ, ଆମକୁ ମହାପ୍ରଭୁଙ୍କର ଆଉ ସେବା କରିବାର ସୁଯୋଗ ମିଳିବନି। ତେଣୁ ଆମେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁ ଯେ ବାରମ୍ବାର ଆମକୁ ଆପଣ ଜନ୍ମ ଦିଅନ୍ତୁ ଏବଂ ଆପଣଙ୍କର ସେବକ ଭାବରେ ଆମକୁ ଜନ୍ମ ଦିଅନ୍ତୁ, ଯାହାଫଳରେ ଏ ସେବା ଆମର ଶରୀର ଧାରଣ କଲେ ଆପଣଙ୍କୁ ଆମେ କରିପାରିବୁ। ତେଣୁ ଆମେ ଜନ୍ମ ଚାହୁଁ ଏବଂ ଆପଣଙ୍କର ସେବକ ଭାବରେ ଜନ୍ମ ଚାହୁଁ, ଆମର ମୁଖ୍ୟ ଆବଶ୍ୟକ ନାହିଁ। କେଡ଼େ ବଡ଼ କଥା ଏଇଟା, ଏ ଯେଉଁ କଥାଟି ଆମେ ଶୁଣିଲୁ ସେଇଦିନ ବଡ଼ ଚମତ୍କାର ଲାଗିଲା ଆମକୁ, ଯେ ଏଇଭଳି ମଧ୍ୟ କାମନା କରାଯାଇପାରେ। ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ ଫଳପ୍ରଦ ଏ ମହାପ୍ରଭୁଙ୍କ ପାଖରେ ଯେଉଁଟା ଜୀବନର ଶେଷ ଲକ୍ଷ୍ୟ ମୋକ୍ଷ ମୁକ୍ତି, ତାକୁ ପାଇବା ପାଇଁ ସେମାନେ ମଧ୍ୟ କାମନା କରନ୍ତି ନାହିଁ। କେଡ଼େ ପବିତ୍ର କ୍ଷେତ୍ର ଇଏ, କେଡ଼େ ପବିତ୍ର ଭାବନା। ସେଇ ଭାବନାର ଅଧିକ ବିବରଣୀ ଦେବା ପାଇଁ ବର୍ତ୍ତମାନ ଚକ୍ରରାଜ ସୁଦର୍ଶନ ବିଜେ କରୁଛନ୍ତି, ମୁଁ ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ ଅନୁରୋଧ କରୁଛି ବର୍ତ୍ତମାନ ଚକ୍ରରାଜ ସୁଦର୍ଶନଙ୍କର ପହଣ୍ଡି ବିଷୟ ସେ ଆପଣମାନଙ୍କୁ ସୂଚନା ଦେବେ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଅତ୍ୟନ୍ତ ପବିତ୍ର ମୁହୂର୍ତ୍ତ, ସମସ୍ତେ ପ୍ରତୀକ୍ଷା କରିଥିଲେ କେତେବେଳେ ସେଇ ନାକଚଣା ଗୁମୁଟ ପରିପୂର୍ଣ୍ଣ ହେବ, ଏବଂ ବର୍ତ୍ତମାନ ଆମେ ଦେଖୁଛେ ନାକଚଣା ଗୁମୁଟ ଆଉ ଶୂନ୍ୟ ନାହିଁ, ସେ ସମ୍ପୂର୍ଣ୍ଣ ପରିପୂର୍ଣ୍ଣ। ଘଣ୍ଟୁଆମାନେ ସୁନ୍ଦର ଭାବରେ ଘଣ୍ଟ ମର୍ଦ୍ଦଳର କି ତାନ ସୃଷ୍ଟି କରୁଛନ୍ତି, ଏବଂ ଗୋଟିକ ପରେ ଗୋଟିଏ ଆଲଟ ପଡ଼ୁଛି, ଚାମର ପଡ଼ୁଛି, ଛତ୍ର ଟେକା ହୋଇଛି। ଆପଣମାନେ ଜାଣନ୍ତି ବର୍ତ୍ତମାନ ରଥାରୂଢ଼ ଏବେ ଠାକୁରମାନେ, ଏବଂ ଆରମ୍ଭ ହେବ ମହାପ୍ରଭୁଙ୍କର ସେହି ଦିବ୍ୟ ଘୋଷ ଯାତ୍ରାର ଏ ଯେଉଁ ତୃତୀୟ ପର୍ବ, ଏସା ତ୍ରୟବୟବ ଯାତ୍ରା, ତିନି ଅବୟବ ବିଶିଷ୍ଟ ଯେଉଁ ଯାତ୍ରା, ସେ ଅବୟବ ଯାତ୍ରାର ଏ ହେଉଛି ପୂର୍ଣ୍ଣାଙ୍ଗ ଯାତ୍ରା। ବର୍ତ୍ତମାନ ମହାପ୍ରଭୁ ସାତ ଦିନର ଅବସ୍ଥାନ ପରେ ଆଜି ବାହାରୁଛନ୍ତି ନାକଚଣା ଦ୍ୱାର ଦେଇକରି, ଯାଇଥିଲେ ସିଂହଦ୍ୱାର ଦେଇକରି ଯାଇଥିଲେ ପଶ୍ଚିମ ଦ୍ୱାର ଦେଇ, ବର୍ତ୍ତମାନ ଦକ୍ଷିଣ ଦ୍ୱାର ବା ଯାହାକୁ ନାକଚଣା ଦ୍ୱାର ବୋଲି କୁହାଯାଏ ସେଇ ଦ୍ୱାର ଦେଇ ବର୍ତ୍ତମାନ ବାହାରୁଛନ୍ତି। ଆପଣ କହିବେ କିଏ ବାହାରୁଛନ୍ତି? ଆମର ଶାସ୍ତ୍ର କହୁଛି, ସୁଦର୍ଶନଂ ପୁରସ୍କୃତ୍ୟ ବଳଭଦ୍ରଂ ତତଃ ପରଂ ସୁଭଦ୍ରାଂ ଚ ତତୋ ନୀତ୍ୱା ଜଗଦୀଶଂ ସୁରେଶ୍ୱରଂ। ଅର୍ଥାତ୍ ଆମର ଯେଉଁ ପହଣ୍ଡି ବିଜୟ ହେଉଛି, ପହଣ୍ଡି ବିଜୟର କ୍ରମ ହେଉଛି ପ୍ରଥମେ ଶ୍ରୀ ସୁଦର୍ଶନ ବିଜେ କରିବେ, ଏବଂ ସୁଦର୍ଶନଙ୍କ ପରେ ଶ୍ରୀ ବଳଭଦ୍ର ଭଗବାନ ଆସିବେ, ତାପରେ ମା ସୁଭଦ୍ରା ଦେବୀ ଆସିବେ, ଏବଂ ପରିଶେଷରେ ଅନନ୍ତ କୋଟି ବ୍ରହ୍ମାଣ୍ଡର ଈଶ୍ୱର ଶ୍ରୀ ଜଗନ୍ନାଥ ମହାପ୍ରଭୁ ସେ ବିଜେ କରିବେ ରଥକୁ। ବର୍ତ୍ତମାନ ଶରଧା ବାଲିରେ ବିଜେ କରିଛନ୍ତି ସେହି ଭଗବାନ ଶ୍ରୀ ସୁଦର୍ଶନ ମହାରାଜ। ଆପଣ ଜାଣନ୍ତି ସୁଦର୍ଶନ ହେଉଛନ୍ତି ଭଗବାନଙ୍କର କ୍ରିୟାଶକ୍ତି, ତେଣୁ ଏଇ ଯେଉଁ ଲୀଳାମୟ ମହାପ୍ରଭୁ ଜଗନ୍ନାଥ ସେ ଯେଉଁ କାର୍ଯ୍ୟ କିଛି କରନ୍ତି ଏଇ ସୁଦର୍ଶନଙ୍କ ମାଧ୍ୟମରେ ହିଁ କରନ୍ତି, ତେଣୁ ସେଇ ଭଗବାନ ଜଗନ୍ନାଥଙ୍କର କ୍ରିୟାଶକ୍ତି ସ୍ୱରୂପ ଯେଉଁ ସୁଦର୍ଶନ ମହାରାଜ ସେ ବର୍ତ୍ତମାନ ବିଜେ କରୁଛନ୍ତି। ଆଗରେ ଆପଣ ଦେଖିବେ ଚକ୍ର ବନାଟି ବୁଲୁଛି, ଏହି ବନାଟିର ଯିଏ ଗୁରୁ ସେ ତ ଆଉ ରହିନାହାନ୍ତି, ସେ କିନ୍ତୁ ଯେଉଁ କରିଦେଇ ଯାଇଛନ୍ତି ଶିଷ୍ୟମାନଙ୍କୁ ତାଲିମ କରିଦେଇଛନ୍ତି, ସେମାନେ ମଧ୍ୟ ଏହି ପହଣ୍ଡି ସମୟରେ ଚକ୍ର ବନାଟି ବୁଲାଉଛନ୍ତି। ଏହି ଯେଉଁ କାଳଚକ୍ର, ଯେଉଁ କାଳଚକ୍ରର ଅବାହିତ ଧାରାରେ ଶ୍ରୀ ସୁଦର୍ଶନ କାଳଚକ୍ରର ପ୍ରତୀକ, ତେଣୁ ସେଇ କାଳଚକ୍ରଙ୍କ ଆଗରେ ଏ ଯେଉଁ ଚକ୍ର ବନାଟି ବୁଲୁଛି ଆମକୁ ଏଇ

0: ହଁ ସେଇଟା ହଉଛି ଯେ ତିନି ରଥରେ ଷୋହଳ ଚଉଦ ବାର ବୟାଳିଶ ଘଣ୍ଟୁଆ ତିନି ରଥରେ ବାଣ୍ଟି ହେଇକିରି ଘଣ୍ଟ ବଜାନ୍ତି। ଜଗନ୍ନାଥଙ୍କ ରଥରେ ଷୋହଳ, ତାଳଧ୍ୱଜ ରଥରେ ଚଉଦ, ଦେବଦଳନ ଦର୍ପଦଳନ ରଥରେ ବାର। ଏଇ ଯୋଉ ବୟାଳିଶ ଘଣ୍ଟୁଆ କିନ୍ତୁ ପହଣ୍ଡି ବେଳେ ବୟାଳିଶ ଜଣ ଯାକ ଏକାଥରେ ବଜାନ୍ତି,
1: ତେଣୁ ଶବ୍ଦଟା ଅଧିକ ହୁଏ,
0: ଘୋଷଟା ଅଧିକ ହୁଏ।
1: ଘୋଷ ହଉଥିବାରୁ ତ ଯାତ୍ରା ନାଁ ହେଇଛି ଘୋଷ ଯାତ୍ରା। ତେଣୁ ଯେତେବେଳେ ପହଣ୍ଡା ଆରମ୍ଭ ହେଉଛି ସେତିକିବେଳଠୁ ଯୋଉ ବୟାଳିଶ ଜଣ ମିଳିତ ଭାବରେ ଯେଉଁ ଘୋଷ କରୁଛନ୍ତି ସେଥିପାଇଁ ଇଏ ମହାଘୋଷ ସୃଷ୍ଟି ହେଉଛି, ମହାଶବ୍ଦ ସୃଷ୍ଟି ହେଉଛି, ତେଣୁ ଯାତ୍ରାର ନାମ ମଧ୍ୟ ଘୋଷ ଯାତ୍ରା ହୋଇଛି ବୋଲି କେହି କେହି ପ୍ରତିପାଦନ କରନ୍ତି। ଯାହା ହଉ, ବର୍ତ୍ତମାନ ଶ୍ରୀ ସୁଦର୍ଶନ ଭଗବାନ ସେ ପ୍ରଥମେ ଆସିଲେ ଏବଂ ତିନି ରଥକୁ ପରିକ୍ରମା କଲେ। ଆପଣମାନେ ଜାଣନ୍ତି ଇଏ ଯେଉଁ ଯାତ୍ରାଟି ହେଉଛି, ଏଇ ଯେଉଁ ପହଣ୍ଡି ଆରମ୍ଭ ହୋଇଛି, ଇଏ ହେଉଛି ଧାଡ଼ି ପହଣ୍ଡି। ମହାପ୍ରଭୁ ସୁଭଦ୍ରା ୟା ପରେ ପରେ ଆପଣ ଦେଖିବେ ସୁଦର୍ଶନଙ୍କ ପରେ ଶ୍ରୀ ବଳଭଦ୍ର ଭଗବାନ, ସେ ମଧ୍ୟ ପ୍ରସ୍ତୁତ ହୋଇଗଲେଣି। ଏବଂ ଏଇ ଘଣ୍ଟୁଆମାନେ ଆଉ କିଛି କ୍ଷଣ ପରେ ସେମାନେ ଯାଇକରି ପହଞ୍ଚିଯିବେ ସେଠାରେ।
0: ଆଚ୍ଛା ଡକ୍ଟର ଦାସ, ଖାଲି ଶ୍ରୋତା ବନ୍ଧୁମାନଙ୍କୁ ଆମେ ଆଗରୁ କହିଛେ, ତଥାପି ମଧ୍ୟ ଆଉ ଥରେ ଜାଣିବା ପାଇଁ କହିଦେବା, ଏ ଯେଉଁ ଧାଡ଼ି ପହଣ୍ଡି ଗୋଟି ପହଣ୍ଡି ବୋଲି କଥା ଉଠୁଛି, ଏଇଥିରେ ଗୋଟେ ଛୋଟ ତଫାତଟା ଅଛି। ଛୋଟ ତଫାତ ହେଉଛି, ମହାପ୍ରଭୁ ଯେତେବେଳେ ବଡ଼ ଦାଣ୍ଡକୁ ଆସିବେ ସେ ଧାଡ଼ି ପହଣ୍ଡିରେ ଆସିବେ, ଯେତେବେଳେ ବଡ଼ ଦାଣ୍ଡରୁ ମନ୍ଦିର ଭିତରକୁ ଯିବେ ସେତେବେଳେ ଗୋଟି ପହଣ୍ଡିରେ ଯିବେ।
1: ଆଜ୍ଞା,
0: ଏତିକି ତ କଥା ହବ,
1: ଏତିକି ମାତ୍ର କଥା। ବର୍ତ୍ତମାନ ଆମେ ଦେଖୁଛେ ସମସ୍ତେ ଅତି ସୁନ୍ଦର ଭାବରେ, ଯେହେତୁ ତାଙ୍କର ଏଇଟା ମାନେ ଶେଷ, ବର୍ତ୍ତମାନ ତାଙ୍କର ଯେଉଁ ପରିକ୍ରମା କରୁଥିଲେ ତିନି ରଥକୁ ପରିକ୍ରମା କରିବେ, ତିନି ରଥର ସବୁ ଦାୟିତ୍ୱ ସୁଦର୍ଶନଙ୍କର, ସିଏ ଜଗନ୍ନାଥ ମହାପ୍ରଭୁଙ୍କର କ୍ରିୟାଶକ୍ତି, ତେଣୁ ସେ ତିନି ରଥକୁ ପରିକ୍ରମା କରିଲେ। ତିନି ରଥର ପରିକ୍ରମା କରି ବର୍ତ୍ତମାନ ଦର୍ପଦଳନ ରଥରେ ଆରୂଢ଼ ହେଉଛନ୍ତି, ଏବଂ ଯେଉଁ ଘଣ୍ଟୁଆମାନେ ଥିଲେ ଆଉ ସେମାନେ ବର୍ତ୍ତମାନ ରଥ ଉପରକୁ ଯାଇପାରୁନାହାନ୍ତି, ସେମାନେ ରଥ ତଳେ ରହି ଘଣ୍ଟ ବଜାଉଛନ୍ତି। ଏବଂ ଯେଉଁ ଚାମର ପଡ଼ୁଛି, ଯେଉଁ ଆଲୋଟ ପଡ଼ୁଛି, ଯେଉଁ ଛତ୍ରଟି ଟଙ୍ଗା ହୋଇଛି, ସେ ଛତ୍ର ସମସ୍ତେ ତାରମାଳ ତଳେ ରହିଯାଇଛନ୍ତି। ଏବଂ ବର୍ତ୍ତମାନ ଗହଳି ପୁଣି ଦେଖାଗଲାଣି, ବର୍ତ୍ତମାନ ନାକଚଣା ଦୁଆରରେ ଦୁଆର ମୁହଁରେ ପୁଣି ଭକ୍ତମାନଙ୍କର ଶ୍ରଦ୍ଧାଳୁମାନଙ୍କର ଗହଳି ଲାଗିଗଲାଣି।
2: କେବଳ ଗୋଟିଏ ରାସ୍ତା ନୁହେଁ,
3: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
2: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
3: ଅଛି କେବଳ ମଣିଷ ପଣିଆ।
2: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢ଼େ,
3: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
2: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି ପିଏମ୍ ରାହତ ଯୋଜନା,
3: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ସାତ ଦିନ ଯାଇ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
2: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
3: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
2: ଆସନ୍ତୁ, ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢ଼ାଇବା ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
3: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
2: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
4: ରାଷ୍ଟ୍ରୀୟ ପ୍ରଗତିର ଭିତ୍ତି, ନାରୀଙ୍କୁ ଶକ୍ତି, ବିକଶିତ ଭାରତରେ ସମୃଦ୍ଧ ଓଡ଼ିଶା ପାଇଁ ମହିଳା ସଶକ୍ତିକରଣକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ। ମହିଳା ସଶକ୍ତିକରଣର ଯୁଗାନ୍ତକାରୀ ଯୋଜନା ସୁଭଦ୍ରାରେ ମହିଳାଙ୍କୁ ମିଳିଛି ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଏକୀକୃତ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା। ଅସୁବିଧାରେ ଥିବା ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ମହିଳା ହେଲ୍ପଲାଇନ୍ ନମ୍ବର 1811, ଅସହାୟ ମହିଳାଙ୍କ ପାଇଁ ଶକ୍ତି ସଦନ, ୱାନ୍ ଷ୍ଟପ୍ ସେଣ୍ଟର, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଇତ୍ୟାଦି ମାଧ୍ୟମରେ ଗର୍ଭବତୀ, କିଶୋରୀ, ପ୍ରସୂତି ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦିଆଯାଉଛି ପ୍ରାଧାନ୍ୟ। ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା, ଆମେ ପଢ଼ିବା ଆମ ଭାଷାରେ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ, ଅଦ୍ୟୁକା ଇତ୍ୟାଦି ଜରିଆରେ ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବ

0: ରୋହିଣୀଙ୍କର ପୁତ୍ର ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଆରମ୍ଭ ହବ ଶେଷରେ ତା ପୂର୍ବରୁ ଶଙ୍କର୍ଷଣ ଭଗବାନ ଦେବକୀଙ୍କ ଗର୍ଭକୁ ପଶି ପଳେଇ ଆସିଲେ ଏବଂ ଦେବକୀଙ୍କ ଗର୍ଭକୁ ଆସିକରି ଯେତେବେଳେ ସେ ଦେଖିଲେ ଭଗବାନ ଦେଖିଲେ ଯେ ବର୍ତ୍ତମାନ ଯଦି ମୋ ପୂର୍ବରୁ ଶଙ୍କର୍ଷଣ ଚାଲିଯିବେ ଅର୍ଥାତ୍ ହଳାୟୁଧ ଚାଲିଯିବେ ସେ ତେଣୁ ଏବଂ କଂସକୁ ବିନାଶ କରିବେ ମୁଁ ପୁଣି କେମିତି ଯିବି ସେଥିପାଇଁ ସେ କ'ଣ କଲେ ମା ଯୋଗମାୟାଙ୍କ ମାଧ୍ୟମରେ ଦେବକୀଙ୍କ ଗର୍ଭରୁ ସେହି ଗର୍ଭକୁ କର୍ଷଣ କରି ନେଇକରି ରୋହିଣୀଙ୍କ ଗର୍ଭରେ ରଖିଲେ ଏବଂ ରୋହିଣୀଙ୍କ ଠାରୁ ସେ ଜନ୍ମଗ୍ରହଣ କଲେ ଏଥିପାଇଁ ତାଙ୍କୁ ରୋହିଣୀ ପୁତ୍ର ବୋଲିକରି କୁହାଯାଏ ତେଣୁ ଅୟଂ ହି ରୋହିଣୀ ପୁତ୍ର ରମୟନ ସୁହୃଦ ବୁଧେଇ ଗୁଣେଇ ହି ଇଏ ଏତେ ଗୁଣବାନ ତାଙ୍କର ଗୁଣ ଅବର୍ଣ୍ଣନୀୟ ଏବଂ ସିଏ ହେଉଛନ୍ତି ବଳାଧିକ୍ୟାତ ବଳଂ ବିଦୁହୁ ତାଙ୍କୁ ତାଙ୍କ ନାଁ କାହିଁକି ବଳଭଦ୍ର ହେଇଛି ବଳାଧିକ୍ୟାତ ତାଙ୍କ ଠାରୁ ବଳଶାଳୀ କେହି ସଂସାରରେ ନାହାନ୍ତି ତେଣୁ ସିଏ ହେଉଛନ୍ତି ଅଧିକ ବଳ ବିଶିଷ୍ଟ ତଥାପି ସିଏ ହେଉଛନ୍ତି ଭଦ୍ର କିନ୍ତୁ ଯିଏ ସିଏ ଏତେ ବଳ ସିଏ ହେଉଛନ୍ତି ଭଦ୍ର ତେଣୁ ଆମର କଥା ଅଛି ଯାହା ପାଖରେ ଅଧିକ ବଳ ଥିବ ସିଏ କ୍ଷମା ଗୁଣରେ ବିଭୂଷିତ ହେବ ଏଇ ସେ ପୁଣି କ୍ଷମା ଆଚରଣ ତେଣୁ ଯାହା ପାଖରେ ଅଧିକ ବଳ ଥିବ ସିଏ କ୍ଷମାଶୀଳ ହେବ ସିଏ ଭଦ୍ର ହେବ ଏହି କଥାକୁ ବଳଭଦ୍ର ଭଗବାନ ଶିକ୍ଷା ଦିଅନ୍ତି ଏବଂ ସିଏ ଧୀରେ ଧୀରେ ଧୀରେ ଧୀରେ ବିଜେ କରୁଛନ୍ତି ଯେଉଁ ଗୁଡ଼ିଚା ମଣ୍ଡପରେ ସେ ସାତ ଦିନର ଧରି ଗୋଟେ ପାରିବାରିକ ଜୀବନ ଅତିବାହିତ କରୁଥିଲେ ଆପଣ ଦେଖିବେ ଏଇ ଯେଉଁ ଠାକୁରମାନେ ଯେତେବେଳେ ରତ୍ନ ସିଂହାସନରେ ଥାନ୍ତି ସେତେବେଳେ ଗୋଟିଏ ପାରିବାରିକ ଜୀବନକୁ ସୁନ୍ଦର ଭାବରେ ରକ୍ଷା କରନ୍ତି ଦେଖିବେ ସେଠି ପାଞ୍ଚ ପ୍ରକାର ପରିବାରର ସମ୍ପର୍କ ରହିଛି ଆପଣ ଦେଖିବେ ବଳ ଯେଉଁ ବସିଛନ୍ତି ରତ୍ନ ସିଂହାସନ ଉପରେ ଯେଉଁ ସପ୍ତଧା ବିଗ୍ରହ ଶ୍ରୀ ଜଗନ୍ନାଥ ଶ୍ରୀ ବଳଭଦ୍ର ଦେବୀ ସୁଭଦ୍ରା ଶ୍ରୀ ସୁଦର୍ଶନ ଏବଂ ଶ୍ରୀଦେବୀ ଭୂଦେବୀ ମାଧବ ଏମାନଙ୍କ ଭିତରେ ଆପଣ ଦେଖିବେ ପାଞ୍ଚ ପ୍ରକାରର ସମ୍ବନ୍ଧ ରହିଛି କ'ଣ ପାଞ୍ଚ ପ୍ରକାରର ସମ୍ବନ୍ଧ ଆପଣ ଦେଖିବେ ଆମ ସମାଜ ପାଇଁ କି ବାର୍ତ୍ତା ସେ ଦେଉଛନ୍ତି ଗୋଟିଏ ପିଣ୍ଡା ଉପରେ ଗୋଟିଏ ଛାତ ତଳେ ଏବଂ ଗୋଟିଏ ସ୍ଥାନରେ ବସିଛନ୍ତି ଏଇ ସାତ ଜଣ ସେମାନେ କ'ଣ ଶିକ୍ଷା ଦେଉଛନ୍ତି ଦେଖନ୍ତୁ ସେଠି ଦୁଇ ଭାଇ ଅଛନ୍ତି ଏକାଠି ତେଣୁ ଭାଇ ଭାଇ ଭିତରେ କେମିତି ସମ୍ପର୍କ ଭାଇ ଭାଇ ଭିତରେ ସମ୍ପର୍କ ସୃଷ୍ଟି କରିଛନ୍ତି ତା ଭିତରେ ଆଉ ଗୋଟିଏ ଭଉଣୀ ସେଠି ଅଛି ଭାଇ ଭଉଣୀ ଭିତରେ ସମ୍ପର୍କ ଭାଇ ଭାଇ ଭିତରେ ସମ୍ପର୍କ ଭାଇ ଭଉଣୀ ଭିତରେ ସମ୍ପର୍କ ଆଉ କିଏ ସ୍ତ୍ରୀ ଅଛନ୍ତି ଦୁଇଟି ସ୍ତ୍ରୀ ତାଙ୍କର ସେଠି ଅଛନ୍ତି ସ୍ୱାମୀ ସ୍ତ୍ରୀ ଭିତରେ ସମ୍ପର୍କ କେମିତି ମଧୁର ସମ୍ପର୍କ ଗୋଟିଏ ଜାଗାରେ ଗୋଟିଏ ଛାତ ତଳେ ସୁସମ୍ପର୍କ ସ୍ଥାପନ କରି ଅଛନ୍ତି ଏବଂ ଆଉ କିଏ ଅଛନ୍ତି ସେଠି ଅଛନ୍ତି ନଣନ୍ଦ ଭାଉଜ ନଣନ୍ଦ ଭାଉଜ କିଏ ସୁଭଦ୍ରା ସୁଭଦ୍ରା ହେଉଛନ୍ତି ନଣନ୍ଦ ଆଉ ଶ୍ରୀଦେବୀ ବା ମହାଲକ୍ଷ୍ମୀ ହେଉଛନ୍ତି ଭାଉଜ ଗୋଟିଏ ଘରେ ନଣନ୍ଦ ଭାଉଜ କେମିତି ଚଳନ୍ତି ତାହା ମଧ୍ୟ ସେଠି ଦେଖେଇ ଦେଇଛନ୍ତି ତେଣୁ ଏଇ ଯେଉଁ ସମ୍ପର୍କ ପାଞ୍ଚ ପାଞ୍ଚଟା ସମ୍ପର୍କ ସେଠାରେ ରହିଛି ତେଣୁ ଆମ ଭିତରେ ଆମ ସମାଜରେ ଆମ ପରିବାର ଭିତରେ କେମିତି ଆମେ ଏଇମାନଙ୍କୁ ନେଇକରି ଭାଇ ସହିତ ଭାଇ କେମିତି ସମ୍ପର୍କ ରଖିବ ଭାଇ ସହିତ ଭଉଣୀ କେମିତି ସମ୍ପର୍କ ରଖିବ ଭାଇ ସହିତ ବା ସ୍ତ୍ରୀ ସହିତ ସ୍ୱାମୀ କେମିତି ସମ୍ପର୍କ ରଖିବ ଏବଂ ନଣନ୍ଦ ସହିତ ଭାଉଜ କେମିତି ସମ୍ପର୍କ ରଖିବ ଏ ସବୁ ସମ୍ପର୍କ ଏବଂ ଦୁଇଟି ସୌତୁଣୀ ମଧ୍ୟ ଅଛନ୍ତି ସୌତୁଣୀ ସୌତୁଣୀ ଭିତରେ ବାଡ଼ିଆ ପିଟା ହେଇକିରି ମରୁଛନ୍ତି କିନ୍ତୁ ଯଦି ସେମାନେ ରତ୍ନ ସିଂହାସନକୁ ଟିକେ ଦେଖନ୍ତେ ତେବେ ତା ଭିତରେ ମଧ୍ୟ ଦୁଇ ଜଣ ଯାକ ଶାନ୍ତ ହେଇକିରି ଅଛନ୍ତି ଏବଂ ଆଉ ଗୋଟିଏ ଅଛି ଦେଢ଼ସୁର ଭାଇ ବୋଉ ଦେଢ଼ସୁର ହେଉଛନ୍ତି ବଳଭଦ୍ର ଭାଇ ବୋଉ ହେଉଛନ୍ତି ମହାଲକ୍ଷ୍ମୀ ସେଠି ମଧ୍ୟ ଚଳୁଛନ୍ତି ଗୋଟିଏ ପରିବାରରେ ଏତିକି ପାରିବାରିକ ସମ୍ବନ୍ଧ ସୃଷ୍ଟି କରିକିରି ଅଛନ୍ତି ଏଠିକି ମଧ୍ୟ ଆସୁଛନ୍ତି ସେହି ସମ୍ପର୍କ ଏବଂ ମାତୃଭୂମିକୁ ଆସୁଛନ୍ତି ମାତୃଭୂମିରେ ରହୁଛନ୍ତି ଜନ୍ମଭୂମିରେ ସେହି ସୁସମ୍ପର୍କ ସ୍ଥାପନ କରି ସାରା ଜଗତକୁ ଏହି ଶିକ୍ଷା ପ୍ରଦାନ କରୁଛନ୍ତି
1: ବାଃ ବହୁତ ବଢ଼ିଆ କଥା ଆପଣ କହୁଥିଲେ ଇଏ ତ ଲୋକାଚାରର କଥା ଏବଂ ଆମେ ମହାପ୍ରଭୁଙ୍କର ଲୀଳାରୁ जो सब वार्ता

0: ଯେଉଁ ସନ୍ଦେଶ ସୂଚନା ପାଇଛେ ବା ତା ଦେହରୁ ଉତ୍ପନ୍ନ କରିଛେ ତାହା ଜଗତବାସୀଙ୍କ ପାଇଁ ଆମେ ଦଉଛେ। ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି ଟିକେ ବିଳମ୍ବିତ ହେଇଛି, ଚକ୍ର ବନାଟି ଯଦିଓ ନାଗଛଣା ମଣ୍ଡପ ଆଗକୁ ଆସିଲାଣି କିନ୍ତୁ ଘଣ୍ଟ ଘଣ୍ଟାର ଧ୍ୱନି ଟିକେ କମ୍ ଅଛି ବୋଲି ଟିକେ ବିଳମ୍ବିତ ହେବାର ସୂଚନା ଆମ ପାଖକୁ ମିଳୁଛି। ଆଉ ଗୋଟିଏ କଥା ମୁଁ ଡକ୍ଟର ଦାସ ଆପଣଙ୍କୁ କହିବାକୁ ଚାହିଁବି, ଏ ଯେଉଁ ରତ୍ନ ସିଂହାସନରେ ଯେଉଁ ମହାପ୍ରଭୁମାନଙ୍କର ଅବସ୍ଥିତି ଏହାର ଗୋଟେ ଐତିହାସିକ ବିଚାର ମଧ୍ୟ ଆମକୁ କରିବାକୁ ପଡ଼ିବ। ଏ ତ ଲୋକାଚାର ବିଚାର ଆପଣ କଲେ ଯେଉଁଥିରୁ ଗୋଟେ ସ୍ପଷ୍ଟ ସନ୍ଦେଶ ଏବଂ ବାର୍ତ୍ତା ମିଳୁଛି, ଏକତ୍ର ସହାବସ୍ଥାନ ଆମେ କେମିତି କରିପାରିବା ସେ ସମ୍ପର୍କରେ ମହାପ୍ରଭୁ ଆମକୁ ବାର୍ତ୍ତା ଦେଉଛନ୍ତି। ଆଉ ଗୋଟେ ବଡ଼ କଥା ହେଲା ଯେ ଯେତେବେଳେ ସୁଦର୍ଶନ ମହାପ୍ରଭୁ, ଆପଣ ଗୋଟିଏ କଥା ବିଚାର କରନ୍ତୁ ଯେ ସୁଦର୍ଶନ ମହାପ୍ରଭୁ ମହାପ୍ରଭୁଙ୍କର କେଉଁ ଭାଗରେ ଅଛନ୍ତି? ପ୍ରକୃତରେ ତାଙ୍କର ଦକ୍ଷିଣ ବାହୁରେ ସୁଦର୍ଶନ ଚକ୍ର ଅଙ୍କିତ ହୋଇଛି ଏବଂ ସୁଦର୍ଶନ ଚକ୍ର ତାଙ୍କର ଦକ୍ଷିଣ ଭାଗରେ ରହିବା କଥା କିନ୍ତୁ ସୁଦର୍ଶନ ତାଙ୍କର ବାମ ଭାଗରେ ଅଛି।
1: ଚକ୍ର ବିରାଜେ ଦକ୍ଷ କରେ ସୂର୍ଯ୍ୟ କି ଉଦିତ ଅମ୍ବରେ,
0: ନାଇଁ ଠିକ ଅଛି ଦକ୍ଷ କରେ, ହେଲେ ଯଦି ଚକ୍ରରାଜ ସୁଦର୍ଶନ ବୋଲି ଆମେ କହୁଛୁ ଯିଏକି ସ୍ତମ୍ଭାକାରରେ ଅଛନ୍ତି ସିଏ ତାଙ୍କର ଦକ୍ଷିଣ ଭାଗରେ ରହିବା କଥା, କାରଣ ଚକ୍ରଟାକୁ ସିଏ ଦକ୍ଷିଣ ହସ୍ତରେ ଧାରଣ କରନ୍ତି। କିନ୍ତୁ ଜଗନ୍ନାଥଙ୍କର ରତ୍ନ ସିଂହାସନରେ ଶ୍ରୀମନ୍ଦିରରେ ଆମେ ଦେଖୁଛୁ ସିଏ ଦକ୍ଷିଣ ଦିଗରେ ନ ରହି ବାମ ଭାଗରେ ଅଛନ୍ତି, ଏହାର ଗୋଟେ ଐତିହାସିକ କାରଣ ଅଛି। କାରଣ ଅଛି କ'ଣ ନା, ବୈଷ୍ଣବ ଭକ୍ତି ଆନ୍ଦୋଳନ ପରେ ଯେତେବେଳେ ମା' ସୁଭଦ୍ରାଙ୍କୁ, ଯିଏ ତାଙ୍କର ଜଗନ୍ନାଥଙ୍କୁ ଯେତେବେଳେ ଭୈରବ ବୋଲି ବିଚାର କରାହେଉଥିଲା, ତାଙ୍କର ଶକ୍ତି ରୂପରେ ଯିଏ ଦୁର୍ଗା ରୂପରେ ତାଙ୍କ ବାମ ପାର୍ଶ୍ୱରେ ଥିଲେ, ବୈଷ୍ଣବ ଭକ୍ତି ଆନ୍ଦୋଳନ ପ୍ରଭାବରେ ସୁଭଦ୍ରାଙ୍କୁ ତାଙ୍କର ଭଉଣୀ ଭାବରେ ପରିକଳ୍ପନା କରାଗଲା ଏବଂ ଭଉଣୀ ଭାବରେ ଯେତେବେଳେ ପରିକଳ୍ପନା କରାଗଲା ଭଉଣୀର ସ୍ଥାନ ଦୁଇ ଭାଇଙ୍କ ମଝିରେ ରହିବ, ତେଣୁ ସୁଭଦ୍ରା ସେତେବେଳେ ମହାପ୍ରଭୁଙ୍କର ବାମ ଭାଗରୁ ଦକ୍ଷିଣ ଭାଗକୁ ସ୍ଥାନାନ୍ତରିତ ହେଲେ ଏବଂ ସ୍ଥାନାନ୍ତରିତ ହେବା ଫଳରେ ଚକ୍ରରାଜ ସୁଦର୍ଶନଙ୍କୁ ଯେତେବେଳେ ରତ୍ନ ସିଂହାସନରେ ସ୍ଥାନିତ କରାଯିବା ଆବଶ୍ୟକତା ପଡ଼ିଲା ସେତେବେଳେ ତାଙ୍କ ପାଇଁ ଆଉ ଦକ୍ଷିଣ ଦିଗଟି ନଥିଲା, ତେଣୁ ତାଙ୍କୁ ବାଧ୍ୟ ହୋଇକରି ତାଙ୍କୁ ବାମ ଭାଗରେ ରଖାଗଲା। ତେଣୁ ଏହିଭଳି ଭାବରେ ମହାପ୍ରଭୁଙ୍କର ଯେଉଁ ରତ୍ନ ସିଂହାସନର ଅବସ୍ଥିତି ଏହାର ମଧ୍ୟ ଗୋଟେ କାଳକ୍ରମିକ ବିବର୍ତ୍ତନ ଅଛି ଏବଂ କାଳକ୍ରମେ ମହାପ୍ରଭୁ ଏପଟ ସେପଟ କରି ମହାପ୍ରଭୁଙ୍କୁ କେଉଁ ରୂପରେ ଅର୍ଚ୍ଚନା କରାଯିବ, କେଉଁ ରୂପରେ ତାଙ୍କୁ ଗ୍ରହଣ କରାଯିବ, ଆପଣ ଜାଣିଛନ୍ତି ବହୁ ପ୍ରକାର ଭକ୍ତ, ବହୁ ପ୍ରକାର ଦର୍ଶନ, ବହୁ ପ୍ରକାର ଦାର୍ଶନିକମାନେ ଶ୍ରୀକ୍ଷେତ୍ରକୁ ଆସିଛନ୍ତି, ତେଣୁ ସେମାନଙ୍କ ପ୍ରଭାବରେ ମଧ୍ୟ ମହାପ୍ରଭୁଙ୍କର ରୀତିନୀତି କାନ୍ତି ଏଗୁଡ଼ାକ ମଧ୍ୟ ପରିଚାଳିତ ହୋଇଛି। ବର୍ତ୍ତମାନ ନାକଚଣା ଦ୍ୱାରରେ ଘଣ୍ଟ ଘଣ୍ଟା ଧ୍ୱନି ଶୁଭୁଛି, ଆଉ ଆମର ହଁ ଘଣ୍ଟ ଘଣ୍ଟା ଧ୍ୱନି ଶୁଭୁଛି। ଆହୁରି ମଧ୍ୟ ଏ ଯେଉଁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ ଚାରି ଆଉ ମାଧବ ଏ ପାଞ୍ଚ ଜଣଙ୍କୁ ପଞ୍ଚ ଦେବତା ଉପାସନାରେ ମଧ୍ୟ ଗୋଟେ ସମନ୍ୱୟ ବୋଲି କୁହାଯାଏ, ଯେମିତି ଆମେ ଗଣେ ନାରାୟଣ ରୁଦ୍ର ଅମ୍ବିକେ ଭାସ୍କର ତଥା ଭିନ୍ନା ଭିନ୍ନ ନକର୍ତ୍ତବ୍ୟଂ ପଞ୍ଚଦେବ ନମସ୍ତୁତେ ବୋଲି କହୁଛୁ, ଏ ପାଞ୍ଚ ଦେବତା ମଧ୍ୟ ରତ୍ନ ସିଂହାସନରେ ଥିବାରୁ ଅତୀତରେ ଏହି ପଞ୍ଚ ଦେବତାଙ୍କର ପୂଜା ନେଇକରି ଉପାସନା ନେଇକରି ଯେଉଁ ବିଭେଦ, ଯେଉଁ ମତଭେଦ, ଯେଉଁ ସଂଘର୍ଷ ହେଉଥିଲା ତାର ଗୋଟେ ସମନ୍ୱୟ କରିବା ପାଇଁ ରତ୍ନ ସିଂହାସନକୁ ମଧ୍ୟ ଆଧାର କରିକିରି ପଞ୍ଚ ଦେବତାଙ୍କର ଉପାସନା ମଧ୍ୟ ରତ୍ନ ସିଂହାସନରେ କରାଗଲା ଏବଂ ରତ୍ନ ସିଂହାସନ ଯେଉଁ କରାଗଲା ସେ ପଞ୍ଚଦେବତା କିଏ ନା ସ୍ୱୟଂ ବଳ ଠାକୁର ବଳଭଦ୍ର ହେଉଛନ୍ତି ରୁଦ୍ର, ମା ସୁଭଦ୍ରା ହେଉଛନ୍ତି ବ୍ରହ୍ମା, ସ୍ୱୟଂ ଜଗନ୍ନାଥ ହେଉଛନ୍ତି ବିଷ୍ଣୁ ଏବଂ ମାଧବ ହେଉଛନ୍ତି ବିଷ୍ଣୁ ଏବଂ ତାପରେ ସୁଦର୍ଶନ ହେଉଛନ୍ତି ସୂର୍ଯ୍ୟ। ତେଣୁ ଏହିଭଳି ଭାବରେ ପଞ୍ଚଦେବତାଙ୍କର ଉପାସନାର ଗୋଟେ ପୀଠ ଭାବରେ ମଧ୍ୟ ରତ୍ନ ସିଂହାସନକୁ ଆମେ ଗ୍ରହଣ କଲେ। ବର୍ତ୍ତମାନ ଘଣ୍ଟ ଘଣ୍ଟା ଧ୍ୱନି ବର୍ତ୍ତମାନ ନାକଚଣା ଦ୍ୱାରରୁ ଶୁଭୁଛି ଏବଂ ବଡ଼ ଠାକୁର ବଳଭଦ୍ର ତାଙ୍କର ସେପଟେ ଆମେ ଯେଉଁପଟେ ଅଛୁ ଆମର ବିପରୀତ ପାର୍ଶ୍ୱରେ ଯେଉଁପଟେ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଅଛି ସେହି ବାଟ ଦେଇକରି ବଡ଼ ଠାକୁର ବଳଭଦ୍ର ପହଣ୍ଡି କରିକିରି ଏଇ ଏଇପଟେ ହିଁ ଆସିବେ। ତାହେଲେ ମୁଁ ଭୁଲ କହିଲି, ହଁ ମୁଁ କ୍ଷମା ଚାହୁଁଛି, ଦଶାବତାର ମଠ ଦେଇକରି ଶରଧା ବାଲି ତଳ ଦେଇକରି ଶରଧା ବାଲିର ଯେଉଁ ପ୍ରାଥମିକ ବିଦ୍ୟାଳୟ ଏଇ ତଳ ଦେଇକରି ସିଏ ବର୍ତ୍ତମାନ ତାଙ୍କ ରଥ ଉପରକୁ ଯାଇକରି ସେଇପଟରେ ଯେଉଁ ପ୍ରଥମେ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପାଖରେ ତାଙ୍କ ରଥ ଅଛି ତାଳଧ୍ୱଜ ରଥ, ସେଇ ତାଳଧ୍ୱଜ ରଥରେ ସେ ତାଳଧ୍ୱଜ ରଥ ଆରୋହଣ କରିବେ। ହଁ ଏଇଟା ଆମ ପାଖରେ ଅଛି ତାଳଧ୍ୱଜ ରଥ, ପ୍ରଥମେ ହେଉଛି ଲୋହିତ ପୀତ ନନ୍ଦିଘୋଷ ରଥ, ମଝିରେ ଅଛି ଲୋହିତ କୃଷ୍ଣ ଦେବଦଳନ ରଥ, ଏପଟେ ଅଛି ଲୋହିତ ନୀଳ ଲୋହିତ, ଇଏ ହେଉଛି ମହାପ୍ରଭୁଙ୍କର
1: ବଳଭଦ୍ରଙ୍କ ରଥ, ଦଶାବତାର ମଠ ଦେଇକରି ଆସିବେ
0: ତାଙ୍କୁ ଏଇପଟଟା ସୁବିଧା,
1: ଏଇପଟ ସୁବିଧା ସେପଟେ ଜଗନ୍ନାଥ ଯିବେ,
0: ସେଇପଟେ ଜଗନ୍ନାଥ ବିଜେ ହେବେ, ସେଇ ପ୍ରକାର

0: ବ୍ୟବସ୍ଥା ସବୁ ବର୍ଷ ଥାଏ, ମୋର ଟିକେ ବିସ୍ମରଣ ହେଇଗଲା କଥା କହୁ କହୁ, ସବୁବେଳେ କହୁ କହୁ ମଧ୍ୟ ବେଳେବେଳେ ହେଇଯାଏ ଏମିତି, ତେଣୁ ତାକୁ ଶ୍ରୋତାମାନଙ୍କୁ ତ କୌଣସି ଭୁଲ ତଥ୍ୟ ଆମେ ଦେଇପାରିବାନି, ତାକୁ ସୁଧାରି ଦେବା ଦରକାର। ତେଣୁ ଡକ୍ଟର ଦାସ ମୋତେ ସୁଧାରି ଦେଇଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଆଉ ବଡ଼ ଠାକୁର ବଳଭଦ୍ରଙ୍କର କଥା ଆପଣ କହୁଥିଲେ, ତାଙ୍କୁ ତ ଆପଣ କାଦମ୍ବରୀ ଚଞ୍ଚଳ ବୋଲି କହିଲେ, ତାପରେ ସୌଭିତ ଲାଙ୍ଗଳକର ବୋଲି କହିଲେ, କାମପାଳ ବୋଲି ମଧ୍ୟ କହିଲେ। କାମପାଳ ତାଙ୍କୁ କାହିଁକି ଆମେ କହିବା, କାମପାଳ କହିବା ଯେହେତୁ ସେ ରୁଦ୍ର ସ୍ୱରୂପ, ରୁଦ୍ର ସ୍ୱରୂପ ହେଇଥିବ, କାମକୁ ଧ୍ୱଂସ କରିଛନ୍ତି ଏବଂ ତାଙ୍କର ଏ ଯୋଉ ଅଗ୍ନିରେ ଅତନୁ ହେଇଯାଇଛି, ଅତନୁ ହେଇଯାଇଛି, ତେଣୁ ତନୁ ନାହିଁ। କନ୍ଦର୍ପର ଯେ ଆମେ ଯେତେବେଳେ ପ୍ରଦ୍ୟୁମ୍ନ ମନ୍ମଥ ମାର ମଦନ ମନ୍ମଥ ମାର ପ୍ରଦ୍ୟୁମ୍ନ ମୀନ କେତନ, ତାପରେ ଏଇ ଯୋଉ ଅମର କୋଶରେ ଅଛି କନ୍ଦର୍ପଙ୍କର ନାଁ, କନ୍ଦର୍ପ ଦର୍ପ କୌନଙ୍ଗ କାମ ପଞ୍ଚସ୍ୱର ସ୍ମର, ଏଇ ଯୋଉ ନାଁ ଅଛି କନ୍ଦର୍ପଙ୍କର,
1: ଗୋଟିଏ ନାଁ ହଉଛି ଅନଙ୍ଗ,
0: ଅନଙ୍ଗ ତାଙ୍କର ଅଙ୍ଗ ନାହିଁ। କାହିଁକି ଅଙ୍ଗ ନାହିଁ ନା, ସିଏ ଯେତେବେଳେ ମୋହିତ କରିବାକୁ ରୁଦ୍ରଙ୍କୁ ଚାହିଁଲେ, ତାଙ୍କର ଯୋଉ ତୃତୀୟ ନେତ୍ରରୁ ଅଗ୍ନି ନିର୍ବାପିତ ହେଲା, ସେଇ ଅଗ୍ନିରେ ସବୁଦିନ ପାଇଁ କନ୍ଦର୍ପ ଭସ୍ମୀଭୂତ ହେଇଯାଇଛନ୍ତି। ସେଇଦିନ ଠାରୁ ତାଙ୍କ ନାଁ ହଉଛି ଅତନୁ, ସେଇଦିନ ଠାରୁ ତାଙ୍କ ନାଁ ହଉଛି ଅନଙ୍ଗ। ସେ ତାଙ୍କୁ ଯିଏ ଭସ୍ମ କରିଥିଲେ ଏଇ ଯୋଉ ତୃତୀୟ ନୟନର ଅଗ୍ନି ଦ୍ୱାରା, ଏଇ
1: କାମପାଳ
0: ହେଉଛନ୍ତି କାମପାଳ। ତେଣୁ କାମ ପାଳ କହିଲେ କିନ୍ତୁ କାମକୁ ପାଳନ କରୁଛନ୍ତି ବୋଲି, ମଧ୍ୟ
1: ପାଳକ ମାନେ କାମରୁ ରକ୍ଷା କରୁଛନ୍ତି
0: ଆମ୍ଭମାନଙ୍କୁ,
1: ଆମ୍ଭମାନଙ୍କୁ ଯୋଉ କାମ ଜର୍ଜରିତ ହଉଛେ ତେଣୁ ଆମକୁ ସେ ରକ୍ଷା କରୁଛନ୍ତି।
0: ତେଣୁ କାମ ଜର୍ଜରିତ ହଉଥିବା ଲୋକମାନେ ବଳଦେବଙ୍କୁ ଉପାସନା କରିବା ଦରକାର।
1: ଆଜ୍ଞା,
0: ବଡ ସୁନ୍ଦର କଥା। ତେଣୁ ଏ ଯୋଉ କାମ କ୍ରୋଧ ଲୋଭ ମୋହ, ଏ ଯୋଉ ପଞ୍ଚ ବିକାର ଅଛି, ଏଇ ପଞ୍ଚ ବିକାର ଭିତରୁ କାମ ହଉଛି ଗୋଟେ ବଡ଼ ବିକାର, ଗୋଟେ ଶକ୍ତିଶାଳୀ ବିକାର।
1: ପୁଣି ନାଗେନ୍ଦ୍ର ଚୂଳୋଜ୍ୱଳମ, ନାଗେନ୍ଦ୍ର ନାଗ ଇନ୍ଦ୍ର ଅର୍ଥାତ ତାଙ୍କର ମସ୍ତକରେ ସର୍ପ ଅଛନ୍ତି,
0: ସର୍ପରାଜ
1: ନାଗେନ୍ଦ୍ର
0: ଚୂଳୋଜ୍ୱଳମ। ତେଣୁ ଏଇଭଳି ଭାବରେ ଯୋଉ ବଡ ଠାକୁର ବଳଭଦ୍ରଙ୍କର ବର୍ଣ୍ଣନା ହେଇଛି, ସେଇ ବଡ
1: ଶେଷ ନାଗଙ୍କର ଅବତାର,
0: ଶେଷ ନାଗଙ୍କର ଅବତାର ଏବଂ ତାଙ୍କର ଟାହିଆ ବର୍ତ୍ତମାନ ଦେଖାଯାଉଛି ନୂଆକଚଣା ଦ୍ୱାର ଭିତରେ। ଏବଂ ଆମେ ପ୍ରାର୍ଥନା କରିବା ଏ ଟାଇଆଟି ସୁନ୍ଦର ଭାବରେ ଢଳି ଢଳିକିରି ଆସୁ, ଟାଇଆର କୌଣସି ଆଉ ଅସୁବିଧା ନ ହଉ, ପ୍ରାର୍ଥନା ବଡ଼ ଠାକୁରଙ୍କ ପାଖରେ। ଏଇ ଟାଇଆ ଯେଉଁ ରାଘବ ଦାସ ମଠ ଦେଉଛନ୍ତି, ସେ ଟାଇଆଟି ଏଥର ମୁଁ ଭାବୁଛି ଗତ ଅଭିଜ୍ଞତାରୁ ଟାଇଆର ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ ଭାବରେ କରାହେଇଥିବ ଏବଂ ଟାଇଆର ଗୋଟେ ବିକଳ୍ପ ମଧ୍ୟ ରଖାହେଇଥିବ। ଯଦି କୌଣସି କାରଣରୁ ଟାଇଆ ଭାଙ୍ଗିଗଲା କି ଟାଇଆ ଯଦି କୌଣସି ଅସୁବିଧା ହେଲା, ନୂତନ ଟାଇଆ ମଧ୍ୟ ସଂଯୋଗ କରିବାର ବ୍ୟବସ୍ଥା,
1: ଟାହିଆ ଦିଶି ଯାଉଛନ୍ତି,
0: ହଁ ଟାହିଆ ଦିଶି ଯାଉଛନ୍ତି। ଆପଣ କହନ୍ତୁ ଟାହିଆ ସମ୍ପର୍କରେ କହନ୍ତୁ
1: ଆପଣ। ଏଇ ଯୋଉ ଟାହିଆଟି ବର୍ତ୍ତମାନ ଦେଖୁଛନ୍ତି, କେହି କେହି କହନ୍ତି ହିଆ ହିଆକୁ, ହିଆ ମାନେ ଛାତି, ତାକୁ ଠରେଇ ଦିଏ ବୋଲି ତାକୁ ଟାହିଆ ବୋଲିକିରି କେହି କେହି କହନ୍ତି, ହିଆକୁ ଠରେଇ ଦିଏ ଅର୍ଥାତ ମାନେ ଛାତି ଉପରେ ମାନେ ଆମର ହୃଦୟ ଦେଶ ହୃଦୟକୁ ଉଲ୍ଲସିତ କରେ ବୋଲି ତା ନାଁ ହେଇଛି ଟାହିଆ। ହିଆ ହିଆ ହିଆକୁ ସେ
0: ହିଆ ମାନେ
1: ଛାତି ଛାତି, ତେଣୁ ଛାତିକୁ ଥରେଇ ଦିଏ ବୋଲି ଅର୍ଥାତ ଛାତିରେ ଗୋଟେ ଭକ୍ତିଭାବ ସଞ୍ଚାର କରେ ବୋଲି ତାକୁ ଟାହିଆ କୁହାଯାଏ। ଦେଖନ୍ତୁ ମହାପ୍ରଭୁ ଆସୁଛନ୍ତି ଏବଂ ସୁନ୍ଦର ଭାବରେ ଟାହିଆ ଆଗକୁ ଯାଉଛି ପଛକୁ ଯାଉଛି, ମହାପ୍ରଭୁ ଟିକେ ଆଗଉଛନ୍ତି, ଟାହିଆ ଟିକେ ଆଗକୁ ଆସୁଛି, ମା ପୁଣି ପଛକୁ ଚାଲି ଯାଉଛନ୍ତି ଏବଂ ଜଗତର ଚତୁର୍ଦ୍ଦଶ ଭୁବନ ଲୋକ ଆଜି ଚାହୁଁଛନ୍ତି ତାଙ୍କର ଚଉଦଟା ଚକ, ତାଙ୍କ ରଥର ଚଉଦ ଚକ ଚତୁର୍ଦ୍ଦଶ ଭୁବନର ପ୍ରତୀକ, ଚତୁର୍ଦ୍ଦଶ ଭୁବନରେ ଥିବା ପ୍ରାଣୀମାନେ ଆଜି ଆନନ୍ଦ ମନରେ ଆଜି ସମସ୍ତେ ଭକ୍ତିଭାବରେ ଚାହିଁଛନ୍ତି ସେହି ଅଖିଳ ବ୍ରହ୍ମାଣ୍ଡ ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଜ୍ୟେଷ୍ଠ ଭ୍ରାତା ଏବଂ ବଡ଼ ଦେଉଳର ବଡ଼ ଖାଉଁଦ, ସିଏ ଆଜି ବଡ଼ ଦେଉଳକୁ ଫେରିଯିବା ପାଇଁ ଆଜି ବିଚାର କରିକିରି ସେ ବାହାରି ପଡ଼ିଛନ୍ତି, ଆଉ ନାହାନ୍ତି ତା ଭିତରେ, ବର୍ତ୍ତମାନ ବାହାରକୁ ଆସିଲେଣି ଅଗଣିତ ଶ୍ରୋତା ଅଗଣିତ ଭକ୍ତ ସମସ୍ତେ ଆଜି ଚାହିଁ ବସିଛନ୍ତି। ଶ୍ରୋତାମାନେ ପ୍ରଭୁଙ୍କ କଥା ଶୁଣିକରି ଆନନ୍ଦରେ ବିମୁଗ୍ଧ ହେବେ, ଆଉ ଯେଉଁ ଦର୍ଶକମାନେ ଏଠାରେ ଅଛନ୍ତି ଭକ୍ତଗଣ ଆଖି ପାଉନେଇ କେଉଁଠୁ କେଉଁ ପର୍ଯ୍ୟନ୍ତ ବ୍ୟାପି ଯାଇଛି, ବଡ଼ଦାଣ୍ଡରେ ଥାଳି ମାରିଦେଲେ ଥାଳି ଚାଲିଯିବ ଏବଂ ଏଭଳି ଭାବରେ ସୋରିଷ ଟିକେ ପକାଇ ଦେବାକୁ ମଧ୍ୟ ବାଟ ନାହିଁ, କେତେବେଳେ ସେ ପ୍ରଭୁ ଆସିବେ ରଥାରୂଢ଼ ହେବେ ଏବଂ ମହାପ୍ରଭୁଙ୍କର ସେଇ ଯେଉଁ ସୁନ୍ଦର ତାଳଧ୍ୱଜ ରଥ ଆଜି ନୀଳ ଏବଂ ଲୋହିତ ବର୍ଣ୍ଣର ବସ୍ତ୍ର ଦ୍ୱାରା ଆଚ୍ଛାଦିତ ହେଇଛି ପଞ୍ଚକେତନ ଉପରେ ଉଡ଼ୁଛି, ସ୍ୱାଗତ କରୁଛି। ହେ ମହାପ୍ରଭୁ ଆପଣ।

0: ମୟୂର ଆକାଶରେ ମେଘକୁ ଦେଖିଲେ ତାର ଅନ୍ତରାତ୍ମାରେ ଯେଭଳି ପୁଲକ ଜାତ ହୁଏ ଏବଂ ସେ ପୁଲକ ପ୍ରଭାବରେ ତାର ଯେଉଁ ପୁଚ୍ଛ ସମ୍ପୂର୍ଣ୍ଣ ଭାବରେ ଉନ୍ମୁକ୍ତ ହୋଇଯାଏ ଏବଂ ଉନ୍ମୁକ୍ତ ହେବା ଫଳରେ ତାର ଶୋଭା ଶତଗୁଣିତ ହୋଇଯାଏ ଏବଂ ଆମର ଠାକୁର ବଳଭଦ୍ରଙ୍କର ଏବଂ ଜଗନ୍ନାଥଙ୍କର ଟାହିଆ ମଧ୍ୟ ସେହିଭଳି ଅତ୍ୟନ୍ତ ପୁଲକ ସୃଷ୍ଟି କରୁଛି ସମସ୍ତଙ୍କ ଭିତରେ। ସେ ସ୍ୱୟଂ ପୁଲକିତ ଏବଂ ଭକ୍ତମାନଙ୍କ ମଧ୍ୟରେ ମଧ୍ୟ ପୁଲକ ସୃଷ୍ଟି କରୁଛନ୍ତି ଏବଂ ଟାଇଆ ହେଉଛି ସମଗ୍ର ଭାରତବର୍ଷରେ ଏକ ଅନନ୍ୟ ଆଭୂଷଣ ଏବଂ ଟାଇଆ ଯୁକ୍ତ ହୋଇକରି ବା ଟାଇଆ ମସ୍ତକରେ ପରିଧାନ କରି ମହାପ୍ରଭୁ ବିଜେ ହେବା ଭାରତବର୍ଷରେ କୌଣସି କ୍ଷେତ୍ରରେ ନାହିଁ। କୌଣସି ଦେବତା ଏଭଳି ଟାଇଆ ପିନ୍ଧିବାର କୌଣସି ଦୃଷ୍ଟାନ୍ତ ଆମ ଭାରତବର୍ଷରେ ନାହିଁ।
1: ଆଉ ଗୋଟିଏ କଥା ଆପଣ ଦେଖିବେ, ଏଇ ଟାହିଆକୁ ଲକ୍ଷ୍ୟ କରନ୍ତୁ, ଦେଖିବେ ଆଗ ବଳଭଦ୍ର ତାଙ୍କ ଉପରେ ଟାହିଆ ଏବଂ ସେଇ ଟାହିଆ ଉପରେ କେରାଏ ଦୁବ। ଆପଣ ଯାହା କହୁଥିଲେ ଇଏ ହେଉଛି ବୈଷ୍ଣବର ଲକ୍ଷଣ। ଆଜି ଟାହିଆ ମାନେ ଦୁବ କହୁଛି ଆରେ ମତେ ପାଇବ ତ ଦୁବ ଭଳି ହେଇଯାଅ, ତୃଣାଦପି ଶୁନି ଚେନ କରୋରପି ସହିଷ୍ଣୁନା ଅମାନୀ ନା ମାନ ଦେନ କୀର୍ତ୍ତନୀୟ ଯଥା ହରି। ତୁମେ ଦୁବ ଭଳି ଅତ୍ୟନ୍ତ ନୀଚ ହବ, ନିଜକୁ ନୀଚ ମନେ କରିବ, ଉପରେ ରହିବ।
0: ଏବଂ ନୀଚ ମନେ କରିବାର ଅର୍ଥ ନୁହେଁ ଯେ ନୀଚ ହେଇଯିବା,
1: ନା ଅହଂକାର ତ୍ୟାଗ,
0: ଅହଂକାର ତ୍ୟାଗ କରିବ ଏବଂ ଅନ୍ତର ଭିତରେ ଯେଉଁ ବିଚାର ଅଛି, ଯେଉଁ ନମ୍ରତା ଅଛି, ଯେଉଁ ବିନୟ ଗୁଣ ଅଛି, ସେଇ ବିନୟ ଗୁଣ ଏବଂ ନମ୍ର ଗୁଣକୁ ଯେତେବେଳେ ଜାଗରଣ କରିବା ମଣିଷର ସ୍ୱଭାବ ସେତେବେଳେ ସୁନ୍ଦର ହେବ। ଏବଂ ମଣିଷ ପ୍ରକୃତରେ କେତେବେଳେ ସୁନ୍ଦର ଦିଶେ, ମଣିଷ ସେତିକିବେଳେ ସୁନ୍ଦର ଦିଶେ ଯେତେବେଳେ ତାର ନମ୍ରତାର ବିକାଶ ହୁଏ। ବହୁତ ଉଦ୍ଧତ ମଣିଷ, ଉଗ୍ର ମଣିଷ ଦେଖିବାକୁ ସୁନ୍ଦର ନୁହେଁ, ନମ୍ର ମଣିଷ ହିଁ ଦେଖିବାକୁ ସୁନ୍ଦର। ତେଣୁ ପ୍ରକୃତ ଅନ୍ତରାତ୍ମାର ସୌନ୍ଦର୍ଯ୍ୟ ବିକଶିତ ହେବ କେତେବେଳେ ନା ନମ୍ରତା ପ୍ରକାଶ ହେଲେ। ଏବଂ ସେହି ନମ୍ରତାର ଲକ୍ଷଣ ବା ସେହି ନମ୍ରତାର ପ୍ରତିଭୂ ହେଉଛନ୍ତି ଦୁବ ଘାସ ଏବଂ ସେହି ଦୁବକୁ ଭଗବାନ ବର୍ତ୍ତମାନ ମସ୍ତକ ଉପରେ ଧାରଣ କରିଛନ୍ତି। ଯିଏ ନମ୍ର ହେବ, ବିନୟ ହେବ, ସିଏ ଭଗବାନଙ୍କ ମସ୍ତକରେ ରହିବ। ଯିଏ ଉଗ୍ର ହେବ, ଅହଂକାରୀ ହେବ, ସେ ମହାପ୍ରଭୁଙ୍କର ପାଦ ତଳେ ସିଏ ଦଳି ହୋଇଯିବ। ଏହି ପ୍ରକାର ଭାବନା ମହାପ୍ରଭୁଙ୍କର ଏଇ ଯେଉଁ ତାଇଆ ଉପରେ ଯେଉଁ ଦୁବ ସେଇଟା ହିଁ ସୂଚନା କରୁଛି ଯେ ମହାପ୍ରଭୁ ନମ୍ରତାକୁ କେତେ ଭଲ ପାଆନ୍ତି ଏବଂ ନମ୍ରତା ଏବଂ ବିନୟ ହିଁ ମହାପ୍ରଭୁ ଅପେକ୍ଷା କରିଥାନ୍ତି। ଏଇଟା ହେଉଛି ତାଇଆର ବଡ଼ ସୂଚନା।
1: ଆମେ ବର୍ତ୍ତମାନ ଦେଖୁଛେ ଯେ ବଳଭଦ୍ର ଭଗବାନ ଆସି ତାଳଧ୍ୱଜ ରଥ ନିକଟରେ ପହଞ୍ଚିଗଲେଣି। ଏପଟରେ ଦଶାବତାର ମଠ, ଆଉ ସେପଟରେ ତାଳଧ୍ୱଜ ରଥ, ଏଇ ଠିକ୍ ମଝି ଭାଗରେ ବିରାଜମାନ କରିଛନ୍ତି ପ୍ରଭୁ ତ୍ରଳମ୍ବାରୀ ଫଳମୁଷଳଧାରୀ ପ୍ରଭୁ ଶ୍ରୀ ବଳ ଜଗନ୍ନାଥ ମହାପ୍ରଭୁଙ୍କର ଜ୍ୟେଷ୍ଠ ଭ୍ରାତା କାମପାଳ ହଳାୟୁତ ଶଙ୍କର୍ଷଣ। ସେ ଭଗବାନ ଆଜି ଭକ୍ତମାନଙ୍କ ଗହଣରେ ଅଛନ୍ତି। ମହାପ୍ରଭୁ ଧୀର ପଦକ୍ଷେପରେ ସୁନ୍ଦର ବଦନ, ମହାପ୍ରଭୁ କେତେ ସୁନ୍ଦର ଦିଶୁଛନ୍ତି। ତାଙ୍କର ଆଖି ଦୁଇଟି ଆଜି ଚାହିଁଦେଲେ ହୃଦୟ ସ୍ତମ୍ଭୀଭୂତ ହୋଇଯାଉଛି, ହୃଦୟରୁ କୋହ ବାହାରି ଆସୁଛି। ଜନ୍ମ ଜନ୍ମର ଯେଉଁ ଦୁଃଖ, ମହାପ୍ରଭୁଙ୍କୁ ତତ୍କ ଟିକିଏ ଚାହିଁଦେଲେ ମହାପ୍ରଭୁଙ୍କ ଆଖି ସହିତ ଆଖି ମିଶିଗଲେ ହେ ପ୍ରଭୁ ଆପଣ ଜଗତକୁ ରକ୍ଷା କରନ୍ତୁ, ଜଗତକୁ ଉଦ୍ଧାର କରନ୍ତୁ। ସେପଟରେ ଆମେ ଦେଖୁଛୁ ଯେ ବର୍ତ୍ତମାନ ଧାଡ଼ି ପହଣ୍ଡିରେ ମାଡ଼ି ଆସୁଛନ୍ତି ଜଗତ ଜନନୀ କରୁଣାମୟୀ ମା ସୁଭଦ୍ରିକା। ଏବଂ ଆମେ ଦେଖୁଛୁ ସେପଟ ମଧ୍ୟ ବର୍ତ୍ତମାନ ବିଜେ କରୁଛନ୍ତି ଦେବୀ ସୁଭଦ୍ରିକା ଜଗତ ଜନନୀ କରୁଣାମୟୀ ଘଟ ଘଟ ବାହାସିନୀ ଉଦ୍ଭବ ସ୍ଥିତି ସଂହାର କାରିଣୀ ପରମ କଲ୍ୟାଣମୟୀ ପରାମ୍ବା ଜଗଦମ୍ବା ଜଗତ ଜନନୀ ମା ସୁଭଦ୍ରା ମହାରାଣୀ ସେ ମଧ୍ୟ ଆସୁଛନ୍ତି। ଏବଂ ଆଉ ଅଳ୍ପ ସମୟ ପରେ ପ୍ରଭୁ ଶ୍ରୀ ବଳଭଦ୍ର ଭଗବାନ ତାଙ୍କର ପହଣ୍ଡି ଶେଷ ହେବ ଏବଂ ସେ ବିଜେ କରିବେ ଚାରମାଳ ଉପରକୁ। କୁହ
2: ଭଦ୍ରଦାୟିନୀ ଭଦ୍ରାଭଦ୍ର ସ୍ୱରୂପ ତୁମ ମହାମାୟୀ ନମାସୁତେ ମା ଜଗତ ଜନନୀ ଦେବୀ ସୁଭଦ୍ରା। ବର୍ତ୍ତମାନ ନାକଚଣା ଦ୍ୱାର ଠାରେ ଯେଉଁ ଗୁଣ୍ଡିଚା ମଣ୍ଡପର ଯେଉଁ ନାକଚଣା ଦ୍ୱାର, ସେ ନାକଚଣା ଦ୍ୱାର ଠାରେ ରହିଯାଇଛନ୍ତି, କାହିଁକି ନା ଆଗରେ ଯାଉଛନ୍ତି ବିଶ୍ୱାସର ପ୍ରତୀକ ବଡ଼ ଭାଇ ବଳଭଦ୍ର। ବର୍ତ୍ତମାନ ତାଳଧ୍ୱଜ ରଥର ସେଇ ଚାରମାଳ ଅଭିମୁଖେ ଯାତ୍ରା କରୁ

ଘଣ୍ଟ ମାନଙ୍କର ଉଦ୍ଘୋଷଣ ଘଣ୍ଟ ଘଣ୍ଟ ନାଦରେ ପ୍ରକମ୍ପିତ ହେଉଛି ଏ ଶରଧା ବାଲି। ଶ୍ରଦ୍ଧା ବନ୍ଧୁ ଆମେ ଦେଖିପାରୁଛୁ ଖାଲି ଶରଧା ବାଲିର ଦୁଇ ପଟ ନୁହେଁ, ଖାଲି ଦୁଇ ପଟରେ ଶ୍ରଦ୍ଧାଳୁମାନେ ଛିଡ଼ା ହେଇନାହାନ୍ତି। ଆଜି ଗୁଣ୍ଡିଚା ମନ୍ଦିରରୁ ଯେତେ ଦୂର ପର୍ଯ୍ୟନ୍ତ ଆମର ଆଖି ଦେଖାଯାଉଛି ସେତେ ଦୂର ପର୍ଯ୍ୟନ୍ତ ଅନେକ ଶ୍ରଦ୍ଧାଳୁ ଭକ୍ତ ଏଇଠାରେ ଦଣ୍ଡାମାନ ହେଇଛନ୍ତି। ଆଉ ପ୍ରଭୁଙ୍କର ଘଣ୍ଟ ନାଦ ଶୁଣି ତାଙ୍କ ମନ ଭିତରେ ଗୋଟେ ଅପୂର୍ବ ଆନନ୍ଦ ଖେଳି ଉଠୁଛି, କାହିଁକିନା ଯେଉଁଥିପାଇଁ ଅପେକ୍ଷା କରିଥିଲେ ଏତେ ସମୟ ପର୍ଯ୍ୟନ୍ତ, ଯେଉଁ ପହଣ୍ଡି ଯାତ୍ରା, ଯେଉଁ ଆଜିର ଯେଉଁ ଯାତ୍ରାର ଯେଉଁ ସବୁଠାରୁ ସୁନ୍ଦର ଦିବ୍ୟମୟ ରୂପର ପରିପ୍ରକାଶ ଘଟୁଛି ଏହି ପହଣ୍ଡି ଯାତ୍ରାରେ, ଯାହାକୁ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳେ। ପଦ୍ମ ପୁରାଣରେ କବି ନୀଳାମ୍ବର ଦାସ ଲେଖିଛନ୍ତି, ବଳଭଦ୍ର ଜଗନ୍ନାଥ ନୀଳାଦ୍ରିର ପତି ସୁଭଦ୍ରା ଯେ ସୁଦର୍ଶନ ଚତୁର୍ଥା ମୂରତି ଭକ୍ତ ଭାବେ ଏହାଙ୍କୁ ଯେ କରନ୍ତି ଦର୍ଶନ କୋଟି କୋଟି ଜନ୍ମ ପାପ ହୁଅଇ ବହନ ଶେଷ ସୁଦ୍ଧା ମୂର୍ତ୍ତିକୁ ଯେ ଯେହୁ ଦେଖି ନାହିଁ ସତ ପୁଣ୍ୟ କଲେ ସେହୁ ମୁକ୍ତି ନ ମିଳେଇ। ଏ ଚତୁର୍ଥା ମୂର୍ତ୍ତିଙ୍କର ଏ ଯେଉଁ ଯାତ୍ରା, ଯେଉଁ ଯାତ୍ରାର ପହଣ୍ଡି ରୂପ, ଆଉ ପ୍ରଭୁଙ୍କୁ ଯିଏ ଦର୍ଶନ କରିନାହିଁ ଯେତେ ପୁଣ୍ୟ କଲେ ମଧ୍ୟ, ଯେତେ ତାର ଶକ୍ତି ଥିଲେ ମଧ୍ୟ ତାକୁ କେବେ ହେଲେ ମୁକ୍ତି ମିଳେ ନାହିଁ। କାରଣ ଇଏ ହେଉଛି ସେଇ କୈବଲ୍ୟର କ୍ଷେତ୍ର, ମୁକ୍ତିର କ୍ଷେତ୍ର, ଯେଉଁଠି ବର୍ତ୍ତମାନ ଆମେ ସେଇ ଯେଉଁ ଶରଧା ବାଲିର ପ୍ରାଙ୍ଗଣ ଆଜି ପବିତ୍ର ହୋଇ ଉଠିଛି। କାରଣ ବଡ଼ସାଇ ବଳିଆର ଭୁଜଙ୍କର ଯେଉଁ ପାଦ ଏ ଶରଧା ବାଲିରେ ପଡ଼ି ଆହୁରି ପବିତ୍ର ହେଇଯାଉଛନ୍ତି। ପାଟ ଡୋରକୁ ଭିଡ଼ି ଧରିଛନ୍ତି ସେ ଦଇତାପତି ସେବକମାନେ, ବୈବିଶ୍ୱାବସୁ ବଂଶଧର ଯେଉଁମାନେ ଆଗରେ ପାଟ ଢଳକୁ ଢାରି ଧରିଛନ୍ତି, ପୁଣି କିଏ ସେ ତାଙ୍କର ବାହୁକୁ ବାହୁରେ ଛନ୍ଦି ଦେଇଛନ୍ତି। ଇଏ ତ ହେଉଛନ୍ତି ସେ କାଳିଆ ଠାକୁରଙ୍କର ଅନେକ ଯେଉଁ ଯାତ୍ରାର ମହନୀୟ ରୂପ। ଧୀରେ ଧୀରେ ପାଦକୁ ଭୁଣ୍ଡନ କରି ବଳିଆର ଭୁଜ ଶଶାଙ୍କ ଧବଳ ନାହିଁ ପଟାନ୍ତର କାମପାଳ ତୋର ନାମ ଅତି ବଳରେ ବୋଲାଉ ତୁହି ବଳରାମ ନୀଳଗିରି ବାସିତୁ ଅଟୁ ନୀଳାମ୍ବର କୃତାନ୍ତକ ବୋଲି ତୋତେ କହନ୍ତି ଅମର ହେ ପ୍ରଭୁ। ଏ କ୍ଷେତ୍ରର କ୍ଷେତ୍ରାଧିପତି ଜଗନ୍ନାଥଙ୍କର ଆପଣ ହେଉଛନ୍ତି ଶ୍ରବଣ ଶକ୍ତି। ସମସ୍ତ ପ୍ରାଣୀମାନଙ୍କର ଅଳି ଗୁହାରି ଆପଣ ହିଁ ଶ୍ରବଣ କରିଥାନ୍ତି, ସେଇ ଶ୍ରବଣ କର୍ତ୍ତା, ସେଉ ଆର୍ତ୍ତ ସମସ୍ତ ଦୁଃଖକୁ ହରଣ କରୁଥିବା ହର୍ତ୍ତା ବର୍ତ୍ତମାନ ଯାଉଛନ୍ତି ଚାରମାଳ ଉପରକୁ। ଘଣ୍ଟୁଆମାନେ ମଧ୍ୟ ନାନା ଭଙ୍ଗୀରେ ନାନା ଢଙ୍ଗୀରେ ଘଣ୍ଟ ବଜାଉଛନ୍ତି, ଆଉ ପାଟ ଡର ଧରିଛନ୍ତି ସେବକମାନେ, ଆଉ ତାହିଆ ମସ୍ତକରେ ଏବେ ମଧ୍ୟ ସୁନ୍ଦର ଭାବରେ ରଙ୍ଗଣୀ ଫୁଲ, ଶ୍ୱେତ ଫୁଲ, ଦୁର୍ବା, ତୁଳସୀ ଏବଂ ବିଭିନ୍ନ ସ୍ଥଳରେ ସୁସଜ୍ଜିତ ହୋଇଥିବା ବାଉଁଶ କାଠି ଏବଂ ଯେଉଁ ପାଟରେ ନିର୍ମାଣ କରାଯାଇଥିବା ନିଖୁଣ କଳାକାର ଯେଉଁ କାର୍ଯ୍ୟର ଯେଉଁ ରୂପ, ସେ ତାହିଆ ଏବେ ମଧ୍ୟ ପ୍ରଭୁଙ୍କର ମସ୍ତକରେ ରହିଛି। ଆଉ ଅତି ସୁନ୍ଦର ଭାବରେ ପ୍ରଭୁଙ୍କର ସମର୍ପିତ ସେବା କରିବା ପାଇଁ ଆଗଭର ହେଇଛନ୍ତି ସେବକମାନେ। ପାଟ ଡରି ବନ୍ଧା ଯାଇଛି, ତାଙ୍କର ଯେଉଁ ସେନାପଟା ବନ୍ଧା ଯାଇଥିଲା ସେଇ ଯେଉଁ ସେନାପଟାରେ ଯେଉଁ ବଉଳ ଗଛର କାଠ ତାହାରି ଉପରେ ବାନ୍ଧି ଧରିଛନ୍ତି ସେଇ ଦଇତାପତିମାନେ ସେଇ ଡରକୁ। ଆଉ ଧୀରେ ଧୀରେ ପ୍ରଭୁ ପାହୁଣ୍ଡ ପହୁଣ୍ଡ ପକେଇ ଯାଉଛନ୍ତି ତାଳଧ୍ୱଜ ରଥକୁ। ଆଉ ମା ସୁଭଦ୍ରା ଯାହାଙ୍କର ଛତ୍ରୀ ହେଉଛି ଲାଲ ଏବଂ ଯେଉଁ ହଳଦିଆ ରଙ୍ଗର ଯେଉଁ ଛତି, ସେଇ ମା ସେ ଛତିର ମାଧ୍ୟମରେ ଆଲଟ ଚାଲିଛି, ଚାମର ଚାଲିଛି, ବାଜା ବାଜୁଛି, ଘଣ୍ଟୁଆମାନଙ୍କର ଘଣ୍ଟର ଘଣ୍ଟ ଘଣ୍ଟ ନାଦ ମଧ୍ୟ ଚାଲିଛି। ସେଇ ନାଦର ତାଳେ ତାଳେ ମା ସୁଭଦ୍ରା ମଧ୍ୟ ନନ୍ଦିଘୋଷ ରଥର ବାମ ପାର୍ଶ୍ୱ ଦେଇ ଆସିବେ ବର୍ତ୍ତମାନ ପଦ୍ମଧ୍ୱଜ ରଥକୁ। ପଦ୍ମଧ୍ୱଜ ରଥରେ ବିରାଜମାନ କରିବେ, ଆଉ ଏପଟେ ବିଭିନ୍ନ ନୃତ୍ୟ କରୁଛନ୍ତି, ନାନା ରଙ୍ଗର ନୃତ୍ୟ ଅପେକ୍ଷା କରିଥିଲେ ପହଣ୍ଡି ହବ। ସେଇ ନୃତ୍ୟର ତାଳେ ତାଳେ ପ୍ରଭୁଙ୍କୁ ମଧ୍ୟ ତାଙ୍କର ନୃତ୍ୟ ସେବାକୁ ଅର୍ପଣ କରିବେ। କୁନି କୁନି କଳାକାର ମଧ୍ୟ କିଏ ବାହୁକୁ ଅର୍ଦ୍ଧ ବାହୁ କରିଛନ୍ତି, କିଏ ଉର୍ଦ୍ଧ ବାହୁ କରିଛନ୍ତି, କିଏ ସାଷ୍ଟାଙ୍ଗ ପ୍ରଣିପାତ କରୁଛନ୍ତି, କିଏ ଶରଧା ବାଲିରେ ଧୂପଟିଏ ଦେଇ ମଧ୍ୟ ପ୍ରଭୁଙ୍କ ନିକଟରେ ସେବାକୁ ଅର୍ପଣ କରୁଛନ୍ତି। କାଦମ୍ବରୀ ରସକୁ ପାନ କରି ମଦମତ୍ତ ଠାଣିରେ ବଡ଼ ଭାଇ ବଳିଆର ଭୁଜ ବର୍ତ୍ତମାନ ତାଳଧ୍ୱଜ ରସକୁ ସୁନ୍ଦର ଭାବରେ ଆଗକୁ ଆଗକୁ ବଢ଼ି

0: ପକାଉଛନ୍ତି ତାଳଧ୍ୱଜ ରଥର। ସେଇ ମଣ୍ଡପ ଯୋଉ କାଠ ମଣ୍ଡପ ତାହାକୁ ମଣ୍ଡନ କରିବେ, କୋଳମଣ୍ଡନ କରିବେ। ମା ସୁଭଦ୍ରା ସେପଟେ ଆସିଯାଉଛନ୍ତି।
1: ନମସ୍ତେ ଡକ୍ଟର ନନ୍ଦୀ, ଗୋଟେ କଥା ଆପଣ ଦେଖନ୍ତୁ, ଆମର ଯୋଉ ଘଣ୍ଟ ବାଦକ ମାନେ ଘଣ୍ଟ ବାଦନ କରୁଛନ୍ତି, ତା ସହିତ ଯୋଉ ଦଇତାପତି ମାନେ ନେଇକିରି ଯାଉଛନ୍ତି ମହାପ୍ରଭୁଙ୍କୁ, ତାର ଗୋଟେ କୌଶଳ ଅଛି। ଏବଂ ମୁଁ ଦେଖୁଛି ଯେତେକ ଦଇତାପତି ନେଇକି ଯାଉଛନ୍ତି ମହାପ୍ରଭୁଙ୍କୁ, ସେଥିରୁ କେହି ଗୋଟେ ଦୁର୍ବଳ ପତଳା ନାହାନ୍ତି, ସବୁ ବପୁଷ୍ମାନ ବପୁଷ୍ଠ ବଳଶାଳୀ ସେମାନେ। ଏବଂ ସେମାନେ ମଧ୍ୟ ମହାପ୍ରଭୁଙ୍କର ମୁଁ ଦେଖୁଥିଲି, ମହାପ୍ରଭୁ ଯେତେବେଳେ ଚାରମାଳ ତଳେ ଥିଲେ ତାଙ୍କର ଉଚ୍ଚତା ପାଖାପାଖି 8 ଫୁଟ ଖଣ୍ଡେ ହବ, କାହିଁକି ଜଣେ ଲୋକଠୁ ସେ ଆହୁରି 3 ଫୁଟ ଉପରେ ରହୁଛନ୍ତି। ତେଣୁ 8 ଫୁଟ ଉଚ୍ଚର ଏ ବିଗ୍ରହକୁ ନେବା ପାଇଁ ଯେଉଁ ପ୍ରକାର ବଳ, ଯେଉଁ ପ୍ରକାର ସାମର୍ଥ୍ୟ ଦରକାର, ସେ ସାମର୍ଥ୍ୟ ଏବଂ ବଳ ଏ ଦଇତାମାନଙ୍କ ଭିତରେ ଅଛି। ଏବଂ ଏ ଦଇତାମାନଙ୍କ ଭିତରୁ ମଧ୍ୟ ବାଛି ବାଛି ଯେଉଁମାନେ ପାରିବେ ସେ କାମକୁ, ସେମାନେ ସେ କ୍ଷେତ୍ରରେ ନିଯୁକ୍ତ ହେଉଛନ୍ତି। ଏଇଟା ଗୋଟେ ବଡ଼ କଥା,
0: ଦେଖନ୍ତୁ ପଛପଟୁ କିଏ ନିଜର ପୃଷ୍ଠ ଭାଗକୁ ଆଉ ଦେଇଦେଇଛନ୍ତି ପ୍ରଭୁଙ୍କୁ, ଆଉ କେତେ ଜଣ ବ୍ୟକ୍ତି ଯିଏକି ତାଙ୍କର ଯୋଉ ଡୋରକୁ ମଧ୍ୟ ଧରିଛନ୍ତି ସନ୍ତର୍ପଣରେ, ପୁଣି ପାଟ ଡୋରକୁ ଧରିଛନ୍ତି। ଆଉ ସୁନ୍ଦର ଭାବରେ ଦେଖନ୍ତୁ, ସେ ପାଟ ଡୋରଟା ଯେତେବେଳେ ପହଣ୍ଡି ହେଉଥିଲା ତାହା ପ୍ରଭୁଙ୍କର ପଛପଟେ ଥିଲା, ଏବଂ ସେବକମାନେ ତାକୁ ପଛପଟୁ ଟାଣୁଥିଲେ। ଯେତେବେଳେ ଉପରକୁ ଚଢ଼ୁଛନ୍ତି ଚାରମାଳ, ସେ ପାଟ ଡୋରିଟା ବର୍ତ୍ତମାନ ପ୍ରଭୁଙ୍କର ସମ୍ମୁଖ ଭାଗକୁ ଚାଲିଯାଇଛି, ଆଉ ସମ୍ମୁଖ ଭାଗରେ ଧରିକି ତାଙ୍କୁ ଭିଡ଼ି ଭିଡ଼ି ନେଉଛନ୍ତି ଅତି ସୁନ୍ଦର ଭାବରେ। ଆଉ ଏପଟେ ମା ଆସୁଛନ୍ତି, ତ୍ରାହିମା ପଦ୍ମପତ୍ରାଖି କାତ୍ୟାୟିନି ନମସ୍ତେ ବଳଦେବସ୍ୟ ଭଗିନୀ ସୁଭଦ୍ରା ବରଦାମ ଶିବାମ। ସ୍ତ୍ରୀ ବା ଶକ୍ତିର ସଂଯୋଗକାରିଣୀ ଶକ୍ତି, ଯାହାଙ୍କ ବିନା ସଂସାର ନୁହେଁ। କାରଣ କୁହାଯାଇଛି, ସ୍ତ୍ରୀ ବା ଶକ୍ତି ସମାଯୋଗ ପରମାସ୍ତେତି ନିଶ୍ଚିତ ପରାମ ଶକ୍ତି ତୁ ସଂଜାତ ଚିତ୍ ଶକ୍ତି ତଦ୍ଭବାମ। ଏ ଜଗନ୍ନାଥ
1: ଚାରମାଳ ଉପରେ ପହଞ୍ଚିଲେ ବଡ ଠାକୁର ତାହିଆ ଭଙ୍ଗା ହେଲା।
0: ବର୍ତ୍ତମାନ ଦେଖନ୍ତୁ ଟିକେ ସୁନ୍ଦର ଭାବରେ, ଆଜି ଅତି ଶୃଙ୍ଖଳିତ ଭାବରେ ଶ୍ରୋତାବନ୍ଧୁ ଦେଖୁଛୁ, ଆଜିର ଯୋଉ ଯାତ୍ରା ବର୍ତ୍ତମାନ ଅନୁଷ୍ଠିତ ହେଉଛି ଅତ୍ୟନ୍ତ ସୁନ୍ଦର ଭାବରେ। କାରଣ ଏଇ ଯୋଉ ପ୍ରଭୁଙ୍କୁ ଲାଗି ହୋଇଥିବା ପ୍ରତ୍ୟେକଟି ବସ୍ତୁ ଆଜି ମହାପ୍ରସାଦ ପାଲଟି ଯାଇଛନ୍ତି। ପ୍ରଭୁଙ୍କୁ ଯାହା ବସ୍ତ୍ର ହଉ, ଫୁଲ ହଉ, ଫଳ ହଉ ଏବଂ ନୈବେଦ୍ୟ, ସବୁକିଛି ଆଜି ମହାପ୍ରସାଦ। ଏ ଶରଧା ବାଲିର ରେଣୁ ପ୍ରତିଟି ବାଲିର ରେଣୁ ମଧ୍ୟ ଆଜି ମହାପ୍ରସାଦ ପାଲଟି ଯାଇଛି ପ୍ରଭୁଙ୍କର ପ୍ରତ୍ୟକ୍ଷ ସାନ୍ନିଧ୍ୟ ପାଇବା ପରେ। ଆଉ ଦେଖନ୍ତୁ ସେ ଚାରମାଳ ଦୁବକୁ
1: ଚାରମାଳ ଉପରେ ଠାକୁର ବିଜୟ ହେବା ପରେ ତାହିଆଟା ଖୋଲା ହେବାର ବିଧି, କିନ୍ତୁ ଏ ଯୋଉ ସେବକମାନେ ଅଛନ୍ତି ସେମାନେ ଲୋଭରେ, ଏବଂ ଅଛି ଲୋକମାନଙ୍କର ମଧ୍ୟ ଯାତ୍ରୀମାନଙ୍କୁ ଭକ୍ତମାନଙ୍କୁ ଦେବେ, ଭକ୍ତମାନେ ମଧ୍ୟ ବ୍ୟାକୁଳ ଭାବରେ ତାହିଆରୁ ଖଣ୍ଡେ ନେବା ପାଇଁ ଚାହିଁଥିବେ। ତେଣୁ ଚାରମାଳ ନ ଖୋଲିକରି ଯେମିତି ମହାପ୍ରଭୁ ରଥରେ ଯିବେ, ରଥ ଭିତରକୁ ଯିବେ, ସେତେବେଳେ ତାହିଆକୁ ସମସ୍ତେ ତାହିଆର ଦୁବ, ତାହିଆର ତୁଳସୀ ସବୁ ମଧ୍ୟ ଭାଙ୍ଗିବାର ଆମେ ଦେଖିପାରୁଛେ।
0: ଆଜ୍ଞା, ବର୍ତ୍ତମାନ ସୁନ୍ଦର ଭାବରେ ଖୋଲା ଯାଉଛି, ମଧ୍ୟ ଫିଟଉଛନ୍ତି ସେ ଗଣ୍ଠିକି, କାରଣ ତୁ ଅତ୍ୟନ୍ତ ମଜବୁତ ଭାବରେ ବନ୍ଧା ଯାଇଛି ଚାରମାଳ ଉପରେ ଯୋଉ ଚଢ଼ୁଛନ୍ତି ପ୍ରଭୁ। ସେ ତାହିଆ ଯୋଉ ତାହିଆ ରାଘବ ଦାସ ପ୍ରଦତ୍ତ ତାହିଆ, ଯୋଉ ରାଘବ ଦାସ ରଘୁ ଅରହତ ସମ୍ପ୍ରଦାୟ ରାଘବ ଦାସ ମଠରେ ଦିନେ ଅତୀତରେ ନରେନ୍ଦ୍ର ସମୟରେ ଚନ୍ଦନ ଚାପ ଯେତେବେଳେ ଅନୁଷ୍ଠିତ ହେଉଥିଲା, ସେହି ସମୟରେ ମଦନ ମୋହନଙ୍କର ଯୋଉ ବିଗ୍ରହ ଯେତେବେଳେ ନରେନ୍ଦ୍ରର ଜଳରେ ମାନେ ପଡ଼ିଯାଇଥିଲା, ବର୍ଷା କାଳ ଯେତେବେଳେ ଝଡ଼ ତୋଫାନ ହୋଇଥିଲା, ସେହି ସମୟରେ ଏ ରାଘବ ଦାସ ମଠ ମଦନ ମୋହନଙ୍କର ମୂଳ ବିଗ୍ରହ ସ୍ୱରୂପ ତାଙ୍କର ମଠରେ ଥିବା ବିଗ୍ରହକୁ ମନ୍ଦିରକୁ ପ୍ରଦାନ କରିଥିଲେ। ଏବଂ ସେବେଠାରୁ ପ୍ରଭୁଙ୍କର ଏହି ସେବା ନିମନ୍ତେ ରାଘବ ଦାସ ମଠକୁ ସନନ୍ଦ ବା ସ୍ୱୀକୃତି ମିଳିଛି। ସେହି ସ୍ୱୀକୃତି ଅନୁସାରେ ଆଜି ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ରାଘବ ଦାସର ମଠର ତାହିଆ ପ୍ରଭୁଙ୍କୁ ଲାଗି ହେଉଛି, ଯୋଉ ତାହିଆ ଅତ୍ୟନ୍ତ ସୁନ୍ଦର ଭାବରେ ନିଷ୍ଠାର ସହିତ, ଏବଂ ଯୋଉଠିକି ଆଜି କରିଛନ୍ତି ସେ ରାଘବ ଦାସ ମଠ ତାହିଆ ବର୍ତ୍ତମାନ ପ୍ରଭୁଙ୍କର ମସ୍ତକରୁ ଓଲାରି ହେଉଛନ୍ତି ବା କଢ଼ାଯାଉଛି। ଆଉ ଏପଟେ ଆମେ ମଧ୍ୟ ଦେଖୁଛୁ ଚାରମାଳ ଉପରେ ବିଭିନ୍ନ ମଠର ସମ୍ପ୍ରଦାୟ, ଉତ୍ତର ପାର୍ଶ୍ୱ ମଠ, ରାଧାବଲ୍ଲଭ ମଠ ଏବଂ ଏତତ୍ ସହିତ ଅନେକ ମଠର ମହନ୍ତମାନେ ଚାମର ସେବା କରୁଛନ୍ତି। ଆଉ ଏପଟେ ଆସୁଛନ୍ତି ମା ଜଗଜ୍ଜନନୀ, ଅପେକ୍ଷା କରିଛନ୍ତି କିଛି ସମୟ।

0: ସେଠି ନେଇଛନ୍ତି, ବିଶ୍ରାମ ନେଇଛନ୍ତି, ମାତାଙ୍କ କୋଳରେ କିପରି ଭାବରେ କୋଳାଗ୍ରତ କରିଛନ୍ତି ପୁତ୍ରମାନେ, ଆଉ ଘଣ୍ଟୁଆ ମାନଙ୍କର ଘଣ୍ଟ, ସୁଭଦ୍ରା ମାଙ୍କର ରଥର ଘଣ୍ଟୁଆ ଏବଂ ବଳଭଦ୍ରଙ୍କ ରଥର ଘଣ୍ଟୁଆ ଏକକାଳୀନ ସୁନ୍ଦର ଭାବରେ ଏକତାଳ ତ୍ରିତାଳ ଭାବରେ ଯେଉଁ ଘଣ୍ଟ ବଜାଉଛନ୍ତି, ଦେଖନ୍ତୁ ଏ ଚମତ୍କାର ଘଣ୍ଟୁଆର ଯେଉଁ ଘଣ୍ଟ ନାଦ ସମଗ୍ର ବିଶ୍ୱରେ ଯେମିତି ଆଜି ରଥଯାତ୍ରା ବିରଳ, ସେହିପରି ଭାବରେ ଏ ଘଣ୍ଟୁଆଙ୍କର ଯେଉଁ ଘଣ୍ଟ ବାଦନ ତାହା ମଧ୍ୟ ସମଗ୍ର ବିଶ୍ୱରେ ବିରଳ। ଏଭଳି ପରମ୍ପରା ନୀତି କୋଉଠି ନାହିଁ। ସେଇଥିପାଇଁ ଆଜି ଓଡ଼ିଆ ଜାତି ଗର୍ବିତ, ଓଡ଼ିଆ ଜାତିର ଅସ୍ମିତା, ଓଡ଼ିଆ ଜାତିର ଇତିହାସ, ସାଂସ୍କୃତିକ, ସାମାଜିକ ଚାଲିଚଳନ ଯଦି ଥାଏ ତାହା ହେଉଛି ଜଗନ୍ନାଥଙ୍କର ସ୍ୱରୂପ। ସେଇ ପ୍ରଭୁଙ୍କର ଲୀଳାରେ ଆମେ ମଧ୍ୟ ସମସ୍ତେ ଆଜି ଏକାଠି ହେଇଯାଇଛେ। ଶରଧା ବାଲିରେ ଯେଉଁ ଛାତ ଗୁଡ଼ିକ ରହିଛି ଆମେ ମଧ୍ୟ ଦେଖିପାରୁଛୁ ଶ୍ରଦ୍ଧାମାନ ବନ୍ଧୁ, ସେଠି ମଧ୍ୟ ବହୁତ ଭକ୍ତ ସେଇଠାରୁ ଅବଲୋକନ କରୁଛନ୍ତି ପ୍ରଭୁଙ୍କର ଏ ଦୃଶ୍ୟକୁ। କାରଣ ଏ ସୁନ୍ଦର ଦୃଶ୍ୟ ଦେଖିବାକୁ ତାହା ବିରଳ। ଆଉ ମା ସୁଭଦ୍ରା ବର୍ତ୍ତମାନ ଦେଖନ୍ତୁ ଆସୁଛନ୍ତି, ସିଏ ମଧ୍ୟ ସୁଦର୍ଶନ ମହାପ୍ରଭୁ ଯେମିତି ଗୋଟିଏ ପରିକ୍ରମା କରିଥିଲେ ତିନି କୋଟି ରଥକୁ, ଆଜି ଠିକ୍ ସେହିପରି ଜଗଜ୍ଜନନୀ ମା ସୁଭଦ୍ରାଙ୍କର ରଥ ଆଜି ତିନି କୋଟି ରଥକୁ, ମା ଦେବୀ ସୁଭଦ୍ରାଙ୍କର ବିଗ୍ରହ ସ୍କନ୍ଧା ଋଣା ହେଇ ମା ତିନି କୋଟି ରଥକୁ ପରିକ୍ରମା କରିବେ। ତାପରେ ସୁଭଦ୍ରାଙ୍କର ଯେଉଁ ପଦ୍ମଧ୍ୱଜ ରଥକୁ ମା ଚଢ଼ିବେ ଚାରମାଳ ଦେଇ, ସେଥିପାଇଁ ଭକ୍ତମାନଙ୍କ ମନ ଭିତରେ ଅପୂର୍ବ ଆନନ୍ଦ। କିଏ ଛୁଇଁ ଦେଉଛନ୍ତି, କିଏ ଆଲୋଡ ପକାଉଛନ୍ତି, କିଏ ଚାମର ପକାଉଛନ୍ତି। ମା ଏଇଠାରେ ଦଣ୍ଡାମାନ ନେଇଛନ୍ତି, ମା ରଥ ଯେଉଁ ପଦ୍ମଧ୍ୱଜ ରଥ ଲାଲ ଏବଂ କଳା ରଙ୍ଗର ଯେଉଁ ରଥ ସେଇଠି ଯେଉଁ ରହିଛି ପଦ୍ମଧ୍ୱଜ ରଥ ତାରି ଉପରକୁ ମା ଚଢ଼ିଦେବେ। ଭକ୍ତମାନଙ୍କ ଭିତରେ ଅନେକ ଆନନ୍ଦ, ଅନେକ ସେଇ ଶାନ୍ତି ମୈତ୍ରୀ ପ୍ରୀତିର ବାର୍ତ୍ତା ନେଇ ମା ଯୋଗ ମାୟା ସାକ୍ଷାତ ଯୋଗ ସ୍ୱରୂପା ପ୍ରକୃତି ଆଉ ପୁରୁଷ ସହିତ ଯିଏ ମିଳନ କରାଇଥାନ୍ତି। ଆଜିର ଯାତ୍ରାରେ ଯେଉଁ ବିଶ୍ୱାସ ଆଉ ଭାବ ସହିତ, ବିଶ୍ୱାସ ହେଉଛି ବଳଭଦ୍ରଙ୍କ ରଥ, ଭାବ ହେଉଛନ୍ତି ଜଗନ୍ନାଥଙ୍କ ରଥ, ବିଶ୍ୱାସ ସହିତ ଭାବକୁ ମିଳିତ କରିବାକୁ ହେଲେ ଆମ ଭିତରେ ଗୋଟେ ଚେତନାର ଶକ୍ତି ଦରକାର। ଯେଉଁ ଚେତନାର ଶକ୍ତି ହେଉର ସ୍ୱରୂପିଣୀ ହେଉଛନ୍ତି ମା ଜଗଜ୍ଜନନୀ ସାକ୍ଷାତ ସୁଭଦ୍ରା। ସେଇ ସୁଭଦ୍ରା ମା ଏଇଠାରେ ବର୍ତ୍ତମାନ ଦଣ୍ଡାମାନ ହୋଇଛନ୍ତି, ତାଙ୍କୁ କଳାକୃତ କରିଛନ୍ତି ବୈତାପତି ସେବକମାନେ।
1: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି।

0: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
1: ହଁ, ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
2: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
1: ଡିଜାଇନ୍ ନୂଆ ଅଛି, ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
2: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍। ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
3: ବିଶଲ୍ୟକରଣୀ ବିଶଲ୍ୟକରଣୀ ଆସିଗଲା, ବିଶଲ୍ୟକରଣୀର ନୂଆ ମହାଶକ୍ତି ଇନହେଲର।
4: ହଁ ଆଜ୍ଞା, ବିଶଲ୍ୟକରଣୀର ନୂଆ ମହାଶକ୍ତି ଇନହେଲର ବ୍ୟବହାର କରନ୍ତୁ, ଥଣ୍ଡା ସର୍ଦ୍ଦିରୁ ତୁରନ୍ତ ଆରାମ ପାଆନ୍ତୁ।
5: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଅଛି।
6: ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିର ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 April 2025 ଲାଗୁ କରାଯାଇଛି।
5: ଏହି ଯୋଜନା ଅଧୀନରେ ମିଳୁଥିବା ସୁବିଧା ଗୁଡ଼ିକ ହେଉଛି, କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ।
6: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ଟଙ୍କା ପାଇବେ।
5: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
6: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
5: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍ WCD.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି।
7: ସମୃଦ୍ଧ ପରମ୍ପରା, ସଶକ୍ତ ଭବିଷ୍ୟତ, ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ଓ ସୁନାବେଶ ଅବସରରେ ନାଲ୍କୋ ପକ୍ଷରୁ ଭକ୍ତିଭରା ଅଭିନନ୍ଦନ।
8: ଡାଇରିଆ ନିରାକରଣ ପାଇଁ କେତୋଟି ସାଧାରଣ ସତର୍କତା।
5: ଅଧଘଣ୍ଟାଏ ଫୁଟାଯାଇ ଥଣ୍ଡା କରାଯାଇଥିବା ପାଣି କିମ୍ବା 1 ଲିଟର ପାଣିରେ ଗୋଟିଏ ହାଲୋଜେନ୍ ବଟିକା ପକାଇ ଅଧଘଣ୍ଟା ପରେ ପିଇବା ପାଇଁ ବ୍ୟବହାର କରନ୍ତୁ।
8: ଖାଦ୍ୟ ପ୍ରସ୍ତୁତି ପୂର୍ବରୁ, ଖାଇବା ପୂର୍ବରୁ ଓ ଶୌଚ ହେବା ପରେ ସାବୁନରେ ଭଲ ଭାବେ ହାତ ଧୁଅନ୍ତୁ।
5: କାହାର ଝାଡ଼ା କିମ୍ବା ବାନ୍ତି ଲକ୍ଷଣ ଦେଖାଦେଲେ ତୁରନ୍ତ ORS ଦ୍ରବଣ ପିଆନ୍ତୁ ଓ ଡାକ୍ତରଖାନା ନିଅନ୍ତୁ। ବିଳମ୍ବ କଲେ ବିପଦ ଅଛି।
8: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
9: ଜୟ ଜଗନ୍ନାଥ। ଆମେ ବର୍ତ୍ତମାନ ଦେଖିପାରୁଛୁ ମା ଜଗଜ୍ଜନନୀ ଦେବୀ ସୁଭଦ୍ରା ବର୍ତ୍ତମାନ ବଳଭାଇ ବଳଭଦ୍ରଙ୍କର ତାଳଧ୍ୱଜ ରଥର ପଶ୍ଚାତ ପଟେ ଦଣ୍ଡାୟମାନ କରିଛନ୍ତି। ପୁଣି ଆସିବେ ନନ୍ଦିଘୋଷ ରଥ ଦେଇ ସେଇ ଦର୍ପଦଳ ରଥ ବା ପଦ୍ମଧ୍ୱଜର ରଥରେ ବିରାଜମାନ କରିବେ ବଳଭଦ୍ର ଜଗନ୍ନାଥ ସୁଭଦ୍ରାଜ ସୁଦର୍ଶନ ଦାରୁ ବ୍ରହ୍ମ ସ୍ୱରୂପାୟ ଚତୁର୍ଥା ମୂର୍ତ୍ତୟ ନମ ଜକାରସ୍ତୁ ଜଗନ୍ନାଥ ଗକାର ବଳଦେବ କହ ଭଦ୍ରା ନକାର ଭାବେନ ଥକାରଶ୍ଚ ସୁଦର୍ଶନ। ସୁଦର୍ଶନ ମହାପ୍ରଭୁ ଆସିସାରିଲେଣି, ସୁଭଦ୍ରାଙ୍କ ରଥରେ ଦଣ୍ଡାମାନ ହୋଇସାରିଲେଣି, ଆଉ ମା ସୁଭଦ୍ରା ଯିଏ ବର୍ତ୍ତମାନ ସ୍କନ୍ଧାରୂଢ଼ ହୋଇ ମାଙ୍କୁ ପୁତ୍ରମାନେ କିପରି ଭାବରେ କୋଳାକୃତ କରି ନେଉଛନ୍ତି ସାରା ବିଶ୍ୱରେ, ଇଏ ହେଉଛି ବିରଳ ଯେଉଁ ଦୃଶ୍ୟ। ଜନନୀ ଜନ୍ମଭୂମି ସ୍ୱର୍ଗାଦପି କରିଅସି, ମାଙ୍କୁ କୋଳାକୃତ କର, ମାଙ୍କୁ ଆପଣେଇ ନିଅ, ମା ହେଉଛନ୍ତି ସଂସାରର ସବୁଠାରୁ ଶ୍ରେଷ୍ଠ। ଆଜି ଆମେ ଏତେ ମାନବ ଶିକ୍ଷା ପାଉଛେ, ତଥାପି ଏ ମଣିଷ ଆଜି ଆମେ ବାର୍ଦ୍ଧକ୍ୟ ଅବସ୍ଥାରେ ମାତା ପିତାଙ୍କୁ ନେଇ ବୃଦ୍ଧାଶ୍ରମରେ ଛାଡ଼ି ଦଉଛେ। ଏ ସଂସ୍କୃତି ଆମ ସଂସ୍କୃତି ନୁହେଁ, ଏ ସଂସ୍କୃତି ହେଉଛି ବିଶ୍ୱ ସଂସ୍କୃତି, ଯେଉଁ ସଂସ୍କୃତିରେ ଜଗନ୍ନାଥ ଶିଖଉଛନ୍ତି ମଣିଷକୁ ମାନବ ବୋଧକୁ ଶିକ୍ଷା ଦଉଛନ୍ତି। ସେ ମାତୃଭୂମି, ମାତୃଭୂମିର ସେଇ ପ୍ରେମ, ମାଙ୍କ ପାଖକୁ ତମେ ବର୍ଷକରେ ଥରେ ଆସୁଛନ୍ତି, ତୁମେ ମଧ୍ୟ ମାଙ୍କ ନିକଟକୁ ଆସ। ମାଙ୍କର ସେଇ ଯୋଉ ଯାତ୍ରା, ଇଏ ହେଉଛି ପରମ ପାବନ ଯାତ୍ରା, ଯୋଉ ଯାତ୍ରାରେ ନିଜେ ଜଗଜ୍ଜନନୀ ଆସିଛନ୍ତି ବିଶ୍ୱାସର ପ୍ରତୀକ ବଳଭାଇ ବଳଭଦ୍ରଙ୍କ ରଥ, ଆଉ ଯୋଗ ମାୟା ଯାହାଙ୍କୁ ମଧ୍ୟ କୁହାଯାଇଥାଏ, ଆମେ କହୁ ସେ ହେଉଛି ବିଶ୍ୱର୍ଗ ଆତ୍ମ। କାହିଁକି ନା ସେ ସବୁ ସଂସାରକୁ ଯୋଡୁଛନ୍ତି, ମାୟା ବିହୀନ ସଂସାର ଯୋଉ ମାୟା କେବଳ ପ୍ରଭୁଙ୍କ ନିକଟରେ ଦିଅ, ବିଲୀନ ହେଇଯା, ତାଙ୍କ ନିକଟରେ ସମର୍ପିତ ଭାବ ହେଇଯା, ଯେ ଭାବର ଠାକୁର, କାରଣ ନୋହିବେ ସର୍ବଜ୍ଞ କିମ୍ବା ବ୍ରହ୍ମ ପରିବାର, ଯେଉଁଠି ଜାଣିଲେ ନିଶ୍ଚୟ ପ୍ରଭୁ ଦକ୍ଷିଣ କୁଞ୍ଜର, ପୂର୍ବଜରେ ପୂର୍ବ ଗଛ ଭାବ ଉପୁଜାଇ ପହଣ୍ଡି ବିଜେ କଲେ ପ୍ରଭୁ ଝୁଲି ଝୁଲି।

0: ପାରେ ମୋତେ ବାନ୍ଧି। ବାସ୍ତବରେ ଭକ୍ତ ଭଗବାନଙ୍କୁ କେମିତି ତାର ବାନ୍ଧିବା ପାଇଁ ପ୍ରଚେଷ୍ଟା କରୁଛି ଭକ୍ତି ବଳରେ। ଏତେ ବଡ଼ ମହାପ୍ରଭୁ ଯିଏ ସହସ୍ର ଶୀର୍ଷା ପୁରୁଷ ଯାହାଙ୍କୁ ନମସ୍ତୁ ଅନନ୍ତାୟ ସହସ୍ର ମୂର୍ତ୍ତୟେ ବୋଲି ଆମ ଶାସ୍ତ୍ର ବର୍ଣ୍ଣନା କରିଛନ୍ତି, ଆଉ ତାଙ୍କୁ ବାନ୍ଧିବା ପାଇଁ ଗୋଟେ ମଣିଷର କିପରି ସେ ପ୍ରଚେଷ୍ଟା କରିପାରିବ, କେବଳ ଭାବରେ ଭକ୍ତିରେ ସେ ମହାପ୍ରଭୁଙ୍କୁ ବନ୍ଧନ କରିପାରୁଛି, ତା ନିକଟରେ, ତା ଘରେ, ତା ହୃଦୟରେ। ତେଣୁ ହୃଦୟ ସିଂହାସନରେ ମହାପ୍ରଭୁଙ୍କୁ ବସେଇ ସେ ପୂଜା କରିବାର। ଶ୍ରୋତା ବନ୍ଧୁ, ଆମର ଏଇ ଯେଉଁ ଦ୍ୱିତୀୟ କେନ୍ଦ୍ରର ବାମ ପାର୍ଶ୍ୱରେ କେବଳ ଆମେ ଯେଉଁମାନେ ଆମକୁ ଭଗବାନ ଯେଉଁ ସକ୍ଷମ ରଖିଛନ୍ତି, ହାତ ପାଦ ସବୁ ସକ୍ଷମ ରହିଛି ଏ କ୍ଷେତ୍ରକୁ ଆସିବା ପାଇଁ, ଆମେ କେବଳ ମହାପ୍ରଭୁଙ୍କୁ ଦର୍ଶନ କରୁଛୁ ତା ନୁହେଁ। ଆମ କେନ୍ଦ୍ରର ପାର୍ଶ୍ୱରେ ଏକ ଦିବ୍ୟାଙ୍ଗ ଅବସ୍ଥା କରାଯାଇଛି, ଯେଉଁ ବ୍ୟବସ୍ଥିତି କରାଯାଇଛି ସରକାରଙ୍କ ତରଫରୁ, ସେଠାରେ ସେମାନେ ଆସି ବସି ସୁନ୍ଦର ଭାବରେ ବଡ଼ ଠାକୁରଙ୍କର ଏ ଦିବ୍ୟ ରଥ ଟଣା ଏବଂ ଭକ୍ତମାନଙ୍କର ପରିବେଶ, ଏ ଆନନ୍ଦମୟ ବାହୁଡ଼ା ଯାତ୍ରାର ପରିସ୍ଥିତି ପରିବେଶକୁ, ଭକ୍ତିଭରା ପରିବେଶକୁ ସେମାନେ ଗ୍ରହଣ କରିପାରିବେ, ଦେଖିପାରିବେ। ତେଣୁ ମହାପ୍ରଭୁ କେଉଁଠି ନା କେଉଁଠି କାହାରି ହୃଦୟରେ ବସି ସମସ୍ତଙ୍କୁ ଉଦ୍ଧାର କରିବାର ଭାବରେ ବାନ୍ଧିବାର ମହାପ୍ରଭୁ ନିଜେ ପ୍ରଚେଷ୍ଟା କରିଛନ୍ତି। ତେଣୁ ଦିବ୍ୟାଙ୍ଗମାନେ ଆସି ମହାପ୍ରଭୁଙ୍କର ବଡ଼ଦାଣ୍ଡର ଏଇ ଯେଉଁ ପାର୍ଶ୍ୱରେ ରହି ସେମାନେ ଦର୍ଶନ କରୁଛନ୍ତି। ଏପଟରେ ଅଗ୍ନିଶମ ବାହିନୀ ଜଳସିଞ୍ଚନ କରୁଛନ୍ତି, କାହିଁକିନା ପାଗ ଟିକିଏ ପରିବର୍ତ୍ତନ ହୋଇଛି। ଯେଉଁ ସକାଳ ସମୟରୁ ରହିଥିଲା ଛାଇ ଛାଇ ପାଗ ଥିଲା, ବର୍ତ୍ତମାନ ସାମାନ୍ୟ ଖରାର ପ୍ରକୋପ ଟିକେ ବଢ଼ିଛି। ତେଣୁ ଭକ୍ତମାନଙ୍କୁ ଯେହେତୁ ଗହଳି ହୋଇଗଲାଣି, ଜଳସିଞ୍ଚନ କରି ସିଏ ସେବା ପ୍ରଦାନ କରୁଛନ୍ତି, ଭକ୍ତମାନେ ଆଶ୍ୱସ୍ତ ହେଉଛନ୍ତି। ଆଉ କିଛି ସମୟ ପୂର୍ବରୁ ମେହେନା ଯେଉଁଥିରେ ରୌପ୍ୟ ନିର୍ମିତ ସେଇ ଯେଉଁ ଗଜପତି ମହାରାଜଙ୍କର ଛେରା ପହରା ପାଇଁ ପୂର୍ବ ପ୍ରସ୍ତୁତି ଏଇ ଆମ କେନ୍ଦ୍ର ଆଗ ଦେଇ ମେହେନା ଯାଇ ବଡ଼ ସଂଘଠାରେ ଅପେକ୍ଷା କରିଛନ୍ତି, ଏବଂ ଯାହା ଜଣାପଡ଼ୁଛି ଗଜପତି ମହାରାଜ ମଧ୍ୟ ତାଙ୍କର ଶ୍ରୀନଗରରୁ ତାଙ୍କ ଯାତ୍ରାକୁ ଏଇ ଆମ କେନ୍ଦ୍ର ଦେଇ ଆଉ କିଛି ସମୟର ରହିଛି ଅପେକ୍ଷା। ତେବେ ଶ୍ରଦ୍ଧାଳୁ ଭକ୍ତମାନେ ବଡ଼ ବ୍ୟଗ୍ର ହୋଇପଡ଼ିଛନ୍ତି, ତାଙ୍କ ପାଦ ଚଳନରୁ ଆମେ ଜାଣିପାରୁଛୁ ଯେ ସେମାନେ କେତେ ବ୍ୟସ୍ତ, କାହିଁକି ନା ଶରଧା ବାଲି ଆଡ଼କୁ ସମସ୍ତଙ୍କର ବର୍ତ୍ତମାନ ମୁହଁ ହୋଇଛି ଯେ ଆମେ ମହାପ୍ରଭୁଙ୍କର ରଥ ଟଣା କରିବୁ, ଆଉ ପହଣ୍ଡି ଦର୍ଶନ ତ ସମ୍ଭବ ହୋଇପାରିବ ନାହିଁ, ଆମେ ଦୂରରେ ରହିଛୁ, ମାତ୍ର ରଥକୁ ଟାଣିବୁ। କିଏ କେଉଁ ପ୍ରକାରରେ ନିଜ ମନକୁ ବୁଝାଇବା ପାଇଁ କେତେ ପ୍ରକାର ଭାବରେ ରହିଛି ସେ ଭାବଗ୍ରାହୀ କେବଳ ଜାଣନ୍ତି, ଆମେ ତାକୁ ବର୍ଣ୍ଣନା କରିପାରିବୁ ନାହିଁ, କାହିଁକିନା ଏଠି ସମସ୍ତଙ୍କର ଗୋଟିଏ ଗୋଟିଏ ପ୍ରକାର ଭାବ ରହିଛି। ଆମ କେନ୍ଦ୍ରରେ ଆସି ବଡ଼ ସୌଭାଗ୍ୟ, ଆମମାନଙ୍କର ଜଣେ ଦିବ୍ୟାଙ୍ଗ ଭାଇ ଆସି ପହଞ୍ଚିଛନ୍ତି, ସେ ମହାପ୍ରଭୁଙ୍କ ବିଷୟରେ ତାଙ୍କର ଅନୁଭବକୁ କହିବେ। ଆପଣଙ୍କର ନାମ କୁହନ୍ତୁ।
1: ଯୋଗେନ୍ଦ୍ର ସାହୁ।
2: ଯୋଗେନ୍ଦ୍ର ସାହୁ, ଆପଣ ଆଜି କେଉଁଠୁ ଆସିଛନ୍ତି?
1: ଜଗନ୍ନାଥ ତ ବ୍ଲକ ଗୁଚ୍ଛାବାଡ଼ି।
0: ଆପଣ ମହାପ୍ରଭୁଙ୍କର ରଥଯାତ୍ରାରେ ପହଞ୍ଚିବା ପରେ ଆପଣଙ୍କ ମନ କିପରି ଲାଗୁଛି?
1: ବହୁତ ଖୁସି ଲାଗୁଛି, ଆଉ ଦର୍ଶନ ପାଇକି ମଧ୍ୟ।
0: ଆପଣ ଅପେକ୍ଷା କରିବେ ରଥଯାତ୍ରା ରଥ ଟଣା ପର୍ଯ୍ୟନ୍ତ ଅପେକ୍ଷା କରିବେ? ଅପେକ୍ଷା କରିବେ। ଆପଣଙ୍କ ଆଖିରେ ଲୋତକ ଆଉ ହୃଦୟରେ କୋହ, ଇଏ କ'ଣ ମହାପ୍ରଭୁଙ୍କ ପାଇଁ ଆପଣ ଆଶା କରିଥିଲେ ଆସିପାରିବେ ବୋଲି? କେମିତି ଆସିଲେ, କି ଆଣିକି ଆସିଲେ ଆପଣଙ୍କୁ?
1: ହେଲ୍ପ କଲେ ମୋତେ,
0: ଯାହା ହଉ ସାହାଯ୍ୟ କରିଛନ୍ତି, ତାଙ୍କୁ ମହାପ୍ରଭୁ କୋଟି ପରମାୟୁ ଦିଅନ୍ତୁ, ଆଉ ଆପଣଙ୍କ ମନବାଂଶା ପୂର୍ଣ୍ଣ କରିଛନ୍ତି ମହାପ୍ରଭୁ। ତେଣୁ ଆପଣମାନେ ଶୁଣୁଥିଲେ ତାଙ୍କର ହୃଦୟର କଥାକୁ, ସେ କିଛି କହିପାରୁନାହାନ୍ତି, ତାଙ୍କର ଆଖିରେ ଲୋତକ ଆସିଯାଉଥିଲା ଯେ ମୁଁ କିପରି ଏ ବଡ଼ଦାଣ୍ଡକୁ ଆସିଲି, ଆଉ ମୁଁ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ଦର୍ଶନ ପାଇବି।

ଅଞ୍ଚଳ ହେଲେ କେବଳ ବଡ଼ଦାଣ୍ଡ, ଏଇଟା ଆମେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡ ବୋଲି କହିବା ନାହିଁ। ଆଜିର ଏହି ମୁହୂର୍ତ୍ତରେ ମହାପ୍ରଭୁଙ୍କର ଏହି ଘୋଷଯାତ୍ରା ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସମଗ୍ର ବିଶ୍ୱ ଗୋଟିଏ ବଡ଼ଦାଣ୍ଡ ହୋଇଛି ବୋଲି ଆମକୁ ବିଚାର କରିବାକୁ ପଡ଼ିବ। ଏବଂ ସେହି ଗୋଟିଏ ବଡ଼ଦାଣ୍ଡରେ ଯେତେବେଳେ କ୍ରିୟାଶକ୍ତି ଆସିକରି ସଞ୍ଚାଳିତ ହେଲେ ସମଗ୍ର ବିଶ୍ୱ ବର୍ତ୍ତମାନ କ୍ରିୟାଶୀଳ ହୋଇଛି। ଏହି ବିଚାର ରଖିଲେ ସେଇଥିପାଇଁ ତାଙ୍କର ଚକ୍ରରାଜ ସୁଦର୍ଶନଙ୍କୁ ମହାପ୍ରଭୁଙ୍କର କ୍ରିୟାଶକ୍ତି ଭାବରେ ପ୍ରଥମେ ପହଣ୍ଡି କରି ସମଗ୍ର ଜଗତକୁ ସଚଳ ଏବଂ କ୍ରିୟାଶୀଳ କରିବାର ଗୋଟେ ପ୍ରକ୍ରିୟା ଏହି ବଡ଼ଦାଣ୍ଡରେ ଅନୁଷ୍ଠିତ ହୁଏ। ସେଇଥିପାଇଁ ଚକ୍ରରାଜ ସୁଦର୍ଶନ ପ୍ରଥମେ ଆସନ୍ତି, ଦ୍ୱିତୀୟରେ ଆସନ୍ତି ପ୍ରଭୁ ବଳଭଦ୍ର। ବଳଭଦ୍ର ଜାଣନ୍ତି ଆପଣ, ସିଏ ହେଉଛନ୍ତି ବଳାୟୁଧ ଏବଂ ସିଏ କୃଷିର ଦେବତା। ଏବଂ କୃଷିମାନେ କ'ଣ? କୃଷିମାନେ କହିଲେ ଆମେ କେବଳ ଶସ୍ୟ ଉତ୍ପାଦନକୁ ବୁଝିବା ନାହିଁ, କେବଳ ମାଟିକୁ କର୍ଷଣ କରିବା ବୁଝିବା ନାହିଁ, ଏବଂ କୃଷି କହିଲେ ଆମର ହୃଦୟ ଅନ୍ତରକୁ ମଧ୍ୟ କର୍ଷଣ କରିବା, ହୃଦୟକୁ ମଧ୍ୟ ମନ୍ଥନ କରିବା। ଏବଂ ଅନ୍ତର ହୃଦୟରେ ଯେଉଁ କୃଷି କରି ଆମେ ଅନ୍ତର ଭିତରେ ଯେଉଁ ଭାବ ଉତ୍ପାଦନ କରିବା ସେଇଟା ମଧ୍ୟ ଗୋଟେ କୃଷି ବୋଲି କୁହାଯିବ। ତେଣୁ ସେହି କୃଷି କର୍ମ କରିବା ପାଇଁ ଅନ୍ତର ଭିତରେ, ହୃଦୟ ଭିତରେ କୃଷି କର୍ମ କରି ଆମ ଭିତରେ ଥିବା ସମସ୍ତ ସଦ୍ଗୁଣ, ସମସ୍ତ ଆଧ୍ୟାତ୍ମିକ ଭାବ ତାକୁ ବୀଜ ଭାବରେ ଅଙ୍କୁରିତ କରିବା ପାଇଁ ଯେଉଁ କ୍ଷେତ୍ର ପ୍ରସ୍ତୁତି ଦରକାର ସେହି କ୍ଷେତ୍ର ପ୍ରସ୍ତୁତ କରିବା ପାଇଁ ଫଳାୟୁଧ ବଡ଼ ଠାକୁର ବଳଭଦ୍ର ପ୍ରଥମେ ଆସିଲେ। ଏବଂ ସେ କ୍ଷେତ୍ର ପ୍ରସ୍ତୁତ କରିଦେଲା ପରେ ମା' ସୁଭଦ୍ରା ହେଉଛନ୍ତି ଶକ୍ତିମୟୀ। ତେଣୁ ମା' ସୁଭଦ୍ରା ଯେହେତୁ ଶକ୍ତିମୟୀ, ଆପଣ ଜାଣିଛନ୍ତି ଶ୍ରୀ ଶ୍ରୀ ଚଣ୍ଡୀରେ କୁହାହେଇଛି ଯାହା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା, ନମସ୍ତସ୍ୟ ନମସ୍ତସ୍ୟ ନମସ୍ତସ୍ୟ ନମଃ ନମଃ। ତେଣୁ ମା' ସୁଭଦ୍ରା ଯେହେତୁ ହେଉଛନ୍ତି ଶକ୍ତି, ସମଗ୍ର ଜଗତର ଶକ୍ତିର ଆଧାର, ତେଣୁ ଶକ୍ତି ଆସିକରି ତିନି ରଥକୁ ପରିକ୍ରମା କଲେ। ଆପଣ ଦେଖୁଛନ୍ତି ଚକ୍ରରାଜ ସୁଦର୍ଶନ ଆସିଲେ ସେ ପରିକ୍ରମା କଲେ, ଏବଂ ମା' ସୁଭଦ୍ରା ମଧ୍ୟ ଆସିଲେ ସେ ପରିକ୍ରମା କଲେ। ପରିକ୍ରମା କରିବାର ଅର୍ଥ ହେଉଛି ଦେବୀ ଶକ୍ତି ରୂପରେ ଯେତେବେଳେ ସବୁ ରଥକୁ ପରିକ୍ରମା କରନ୍ତି, ଏହି ତିନୋଟି ରଥକୁ ପରିକ୍ରମା କରିବାର ପ୍ରଚ୍ଛନ୍ନ ତାର ପ୍ରତୀକ ହେଉଛି ସମଗ୍ର ବିଶ୍ୱକୁ ସିଏ ପରିକ୍ରମା କଲେ। ଏବଂ ସମଗ୍ର ବିଶ୍ୱକୁ ପରିକ୍ରମା କରିବା ଦ୍ୱାରା ସମସ୍ତ ବିଶ୍ୱ ଶକ୍ତିମୟ ହେଲା, ଏବଂ ସେହି ଶକ୍ତିଙ୍କର ପ୍ରଭାବରେ ସମସ୍ତ ଅପଶକ୍ତି ଅପସାରିତ ହେଲେ। ସମସ୍ତ ଅପଶକ୍ତି ଅପସାରିତ ହେଲା ପରେ ଶକ୍ତିର ଯେତେବେଳେ ସ୍ଫୁରଣ ହେବ ସମସ୍ତ ଜଗତ ଚଳଚଞ୍ଚଳ ହେବ, ସମସ୍ତ ଜଗତ ଶକ୍ତିମୟ ହେବ। ସେଇଥିପାଇଁ ମା' ସୁଭଦ୍ରା ଆସିକରି ତିନି ରଥକୁ ପରିକ୍ରମା କରି ସତେ ଯେଭଳି ବିଶ୍ୱ ବ୍ରହ୍ମାଣ୍ଡକୁ ସେ ପରିକ୍ରମା କଲେ, ସେହି ପରିକ୍ରମା ଶେଷ କରି ତାଙ୍କର ଦର୍ପଦଳନ ରଥରେ ସେ ଆରୂଢ଼ ହେଲେ। ତେଣୁ ଏହି ତିନି ଦେବତାଙ୍କର ବର୍ତ୍ତମାନ ପହଣ୍ଡି ସରିବା ପରେ ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପହଣ୍ଡି ବର୍ତ୍ତମାନ ଆରମ୍ଭ ହୋଇସାରିଲାଣି। ଏଇ ଯେଉଁ ପାଚେରୀ ଏବଂ ନାକଚଣା ଦ୍ୱାର, ଏଇ ମଧ୍ୟବର୍ତ୍ତୀ ପାଟ ଦେଇକରି ଆମେ ଦେଖୁଛୁ ଯେ ମହାପ୍ରଭୁଙ୍କର ଟାହିଆ ବର୍ତ୍ତମାନ ହଲିବାକୁ ଆରମ୍ଭ କଲାଣି। ଇଏ ହେଉଛି ପ୍ରକୃଷ୍ଟ ସମୟ, ଯେତେବେଳେ ବିଶ୍ୱ ବ୍ରହ୍ମାଣ୍ଡର ନାୟକ କୋଟି କୈବଲ୍ୟନାଥ ସିଏ ଯେତେବେଳେ ଆସନ୍ତି ବଡ଼ ଦାଣ୍ଡକୁ, ସେତେବେଳେ ସମଗ୍ର ଜଗତ ଚକିତ ହୋଇକରି ତାଙ୍କୁ ଅନେଇଥାଏ। ସମଗ୍ର ଜଗତ ଭିତରେ ଉତ୍କଣ୍ଠା, ଅପୂର୍ବ ଉତ୍ସାହ ଏବଂ ଉନ୍ମାଦନା ଥାଏ। ତେଣୁ ସେହି ଉନ୍ମାଦନାକୁ ପ୍ରଶମିତ କରିବା ପାଇଁ, ସମସ୍ତ ଜଗତକୁ ପରିତୃପ୍ତ କରିବା ପାଇଁ, ସମସ୍ତ ଜଗତକୁ ପାବନ କରିବା ପାଇଁ, ସମସ୍ତ ଜଗତକୁ ଉଦ୍ଧାର କରିବା ପାଇଁ ମହାପ୍ରଭୁ ଆସନ୍ତି। ତେଣୁ କ୍ଷେତ୍ର ପ୍ରସ୍ତୁତ, ସମଗ୍ର ଜଗତ ଚଳଚଞ୍ଚଳ, ସମଗ୍ର ଜଗତ ଶକ୍ତିମୟ, ଅପଶକ୍ତିମାନେ ଅପସାରିତ, ଏଇଭଳି ଗୋଟେ ମୁହୂର୍ତ୍ତ ଯେତେବେଳେ ଉପଗତ ହେଇଛି ଶ୍ରୀକ୍ଷେତ୍ରରେ, ବର୍ତ୍ତମାନ ମହାପ୍ରଭୁ ବିଜେ କରୁଛନ୍ତି ବଡ଼ଦାଣ୍ଡକୁ। ଏବଂ ଏଇ ଯେଉଁ ବଡ଼ଦାଣ୍ଡକୁ ବିଜେ କରୁଛନ୍ତି, ନାକଚଣା ଦ୍ୱାର ଦେଇକରି ଖୁବ୍ ଅଳ୍ପ ସମୟ ଭିତରେ ସେ ଆସିକି ପହଞ୍ଚିଯିବେ ଆମ ବାହାରେ, ଏବଂ ଘଣ୍ଟୁଆମାନେ ଉପସ୍ଥିତ ହୋଇକରି ଅପେକ୍ଷା କରିଛନ୍ତି ସେଇଠି ମହାପ୍ରଭୁଙ୍କୁ ପାଛୋଟି ଆଣିବା ପାଇଁ। ଆପଣ ଜାଣନ୍ତି ଏହି ମହାପ୍ରଭୁ ହେଉଛନ୍ତି ସ୍ୱୟଂ ପରମାତ୍ମା ପରମବ୍ରହ୍ମ। ସ୍ୱୟଂ ପରମାତ୍ମା ପରମବ୍ରହ୍ମ ନିଜେ ସ୍ୱ ଇଚ୍ଛାରେ, ତାଙ୍କୁ ଯଦିଓ ଆମେ ବିଗ୍ରହ ଭାବରେ ନିର୍ମାଣ କରିଛୁ ଏବଂ ଦାରୁ ରୂପ ତାଙ୍କୁ ଦେଇଛୁ, ସେହି ଦାରୁ ରୂପଟି ତାଙ୍କର ନିଜ ଇଚ୍ଛାରେ ସେ ଗ୍ରହଣ କରିଛନ୍ତି। ନିଜ ଇଚ୍ଛାରେ କାହିଁକି ଗ୍ରହଣ କରିଛନ୍ତି ନା, ଦାରୁ ରୂପ ହେବା ଦ୍ୱାରା ସେ ଆମ ପାଇଁ ସୁଲଭ ହେଲେ, ଦାରୁ ରୂପ ହେବା ଦ୍ୱାରା ତାଙ୍କର ଯାତ୍ରା ହୋଇପାରିଲା, ଦାରୁ ରୂପ ହେବା ଦ୍ୱାରା ସେ ବଡ଼ଦାଣ୍ଡକୁ ଆସିପାରିଲେ, ଭକ୍ତମାନଙ୍କୁ ସେ ଦର୍ଶନ ଦେଇପାରିଲେ, ଏବଂ ଦାରୁ ରୂପ ହେବା ଦ୍ୱାରା ତାଙ୍କୁ ମାନୁଷୀ ଲୀଳା କରିବାକୁ ସହଜ ହେଲା। ତେଣୁ ଅନେକ ଗୁଡ଼ିଏ ବିଚାର, ଅନେକ ଗୁଡ଼ିଏ ତତ୍ତ୍ୱ ସମାହିତ କରିବା ପାଇଁ, ତାକୁ ସମନ୍ଵିତ କରିବା ପାଇଁ କେବଳ ଦାରୁ ବିଗ୍ରହ ହିଁ ଏକମାତ୍ର ବାଟ। ତେଣୁ ମହାପ୍ରଭୁ ନିଜ ଇଚ୍ଛାରେ ଏହି ଦାରବତନୁ ଧାରଣ କରି ବର୍ତ୍ତମାନ ଜଗତକୁ ଉଦ୍ଧାର କରିବା ପାଇଁ ଆସୁଛନ୍ତି। ସ୍ୱୟଂ ପରମାତ୍ମା ପରମବ୍ରହ୍ମଙ୍କର ଯେଉଁ ଲକ୍ଷଣ ସବୁ ବେଦ ବେଦାନ୍ତରେ କୁହାହେଇଛି, ସେ ସମସ୍ତ ଲକ୍ଷଣ ମହାପ୍ରଭୁଙ୍କ ବିଗ୍ରହରେ ଆମେ ଦେଖୁଛୁ। ମହାପ୍ରଭୁ ଆସନ୍ତୁ, ଯେତେବେଳେ ବନାଟି ବୁଲିଲାଣି ଏବଂ ଟାହିଆ ଦିଶିଲାଣି, ମହାପ୍ରଭୁ ଆଉ କିଛି ସମୟ ପରେ ଆସିବେ। ତେଣୁ ମହାପ୍ରଭୁ ଯେତେବେଳେ ରଥ ପରିକ୍ରମା କରିବେ, ପରିକ୍ରମା ତ କରିବେ ନାହିଁ,
ତାଙ୍କ ରଥକୁ ଯେତେବେଳେ ତାଙ୍କର ଆମର

0: ସାମ୍ନାପଟରେ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଅଛି, ସେହି ବାଟ ଦେଇକି ସେ ତଳେ ତାଙ୍କ ନନ୍ଦିଘୋଷ ରଥକୁ ଯିବେ, ସେତେବେଳେ ମହାପ୍ରଭୁଙ୍କ ମହିମା ଏବଂ ତତ୍ଵ ଆମେ ଅବଶ୍ୟ ଆପଣଙ୍କୁ କହିବୁ। ବର୍ତ୍ତମାନ ଆମର ଦେଖାଯାଉଛି ଯେ ସମଗ୍ର ବଡ଼ଦାଣ୍ଡ ମାନେ ଯେତିକି ବାଟ ଆମେ ଦେଖିପାରୁଛୁ, ଶରଧା ବାଲିରୁ ଆରମ୍ଭ କରି ଆମର ଦ୍ୱିତୀୟ କେନ୍ଦ୍ର ଥିବା ବଳଗଣ୍ଡି ପର୍ଯ୍ୟନ୍ତ ପ୍ରାୟ ଆମକୁ ଦେଖାଯାଉଛି, ଏବଂ ସେଇ ଯେଉଁ ଦେଖାଯାଉଛି ଆମେ କେବଳ ମୁଣ୍ଡମାଳ ଦେଖୁଛୁ, ଆଉ କିଛି ଦେଖାଯାଉ। ଆମକୁ ସକାଳେ ଶରଧା ବାଲି ଦେଖାଯାଉଥିଲା, କିଛି ରାସ୍ତା ଆମେ ଦେଖିପାରୁଥିଲୁ, କିନ୍ତୁ ବର୍ତ୍ତମାନ ଯେତେ ମୁଣ୍ଡ ନଇକିରି ଏପଟ ସେପଟ ଚାହିଁଲେ ମଧ୍ୟ କେବଳ ମୁଣ୍ଡମାଳ ଛଡ଼ା। ସବୁବେଳେ ହୁଏ ଯେତେବେଳେ ଗଜପତି ମହାରାଜା ଛେରା ପହଁରା କରିବା ପାଇଁ ଆସିବେ, ଏବଂ ସେ ସମୟ ମଧ୍ୟ ଉପଗତ ହେଲାଣି, ଏବଂ ମେହେନା ମଧ୍ୟ ବଳଗଣ୍ଡି ପାଖରେ ବଡ଼ ଶଙ୍ଖ ପାଖରେ ମେହେନା ମଧ୍ୟ ବର୍ତ୍ତମାନ ଉପସ୍ଥିତ ହେଲେଣି ଏବଂ ଅପେକ୍ଷା ରହିଛି ସେଥିପାଇଁ। ତେଣୁ ଏଇ ଯେଉଁ ସମୟ, ଏଇ ସମୟଟାକୁ ସବୁ ଭକ୍ତମାନେ ଶ୍ରଦ୍ଧାଳୁମାନେ ଅପେକ୍ଷା କରିଛନ୍ତି, ତେଣୁ ସେଇଥିପାଇଁ ଏ ମୁଣ୍ଡମାଳମାନେ ଆମେ ଦେଖିପାରୁଛୁ। ଆଉ ଶୂନ୍ୟ ସ୍ଥାନ ବୋଲି କିଛି ନାହିଁ ବଡ଼ ଶଙ୍ଖ ପର୍ଯ୍ୟନ୍ତ ଶରଧା ବାଲିରୁ। ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ମୁଁ ଡକ୍ଟର ନରେଶ ଚନ୍ଦ୍ର ଦାସ ମହାଶୟଙ୍କୁ ଅନୁରୋଧ କରୁଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ବର୍ତ୍ତମାନ ଗୁମୁଟ ଭିତରେ ନାକଚଣା ଦ୍ୱାର ଭିତରକୁ ବି ଆସିନାହାନ୍ତି, ତାର କିଛି ପଛରେ ତାହିଆ ହଲିବାର ଦେଖାଯାଉଛି, ପହଣ୍ଡି ବର୍ତ୍ତମାନ ତାରି ଭିତରେ ଚାଲିଛି, ଏତିକି ସୂଚନା ଆମେ ଶ୍ରୋତାମାନଙ୍କୁ ଦେଇପାରିବା। ପରବର୍ତ୍ତୀ ବିବରଣୀ ଆପଣ ଦିଅନ୍ତୁ, ଯେତେବେଳେ ନାକଚଣା ଦ୍ୱାରରେ ମହାପ୍ରଭୁ ଆମର ଦୃଶ୍ୟମାନ ହେବେ ସେତେବେଳେ ପରବର୍ତ୍ତୀ କଥା ଆମେ ତଥ୍ୟ ଦେବା।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ଗୋଟିଏ ଘଡ଼ି ସନ୍ଧି ମୁହୂର୍ତ୍ତରେ ଆମେ ପହଞ୍ଚିଛେ ଯେ ତିନି ରଥରୁ ଦୁଇ ରଥରେ ରଥୀମାନେ ବସିଗଲେଣି, ଆଉ ଗୋଟିଏ ରଥ ବର୍ତ୍ତମାନ ରଥୀଙ୍କୁ ଅପେକ୍ଷା କରିକିରି ରହିଛନ୍ତି, ଏବଂ ଆଉ ଆମେ ଆଶା କରୁଛୁ ଯେ ଆଉ କିଛି ସମୟ ମଧ୍ୟରେ ମହାପ୍ରଭୁ ଆସିବେ। ବର୍ତ୍ତମାନ ଆଉ ଘଣ୍ଟ ଶବ୍ଦ ଶୁଭୁନି କି ବର୍ତ୍ତମାନ ସମସ୍ତେ ଯେମିତି ଶାନ୍ତ ହେଇକିରି ରହିଯାଇଛନ୍ତି, କ'ଣ ପାଇଁ ରହିଛନ୍ତି, ଯେମିତି ବାତ୍ୟା ପୂର୍ବରୁ ବା କୌଣସି ଏକ ଝଡ଼ ପୂର୍ବରୁ ଟିକେ ଶାନ୍ତ ପଡ଼ିଯାଏ ସେଭଳି ପ୍ରଭୁ ସେମିତି ଆସିବେ। ପ୍ରଭୁ ଯେତେବେଳେ ଆସିବ ସମସ୍ତଙ୍କର ଦୃଷ୍ଟି ସେଇଠିକି ଚାହିଁକିରି ବସିଛନ୍ତି, କାହିଁକି ନା ଜଗତ କରତା ଚୌବର୍ଗଦାତା ଫିଟାଇ ଐଶ୍ୱର୍ଯ୍ୟ ଖଣିକି ପ୍ରେମ ଚିନ୍ତାମଣି ସମ୍ପତ୍ତିକୁ ଆଣି ଦାଣ୍ଡରେ ଦେବେ କି ବୁଣିକି। ସେ ବର୍ତ୍ତମାନ ପ୍ରେମ ଚିନ୍ତାମଣିରେ ଦାଣ୍ଡରେ ଆଣି ବୁଣିବେ, ତେଣୁ ବର୍ତ୍ତମାନ ସିଏ ଭିତରେ ଅଛନ୍ତି ଏବଂ ଭିତରେ ଗୋଟିଏ କାର୍ଯ୍ୟ ଚାଲିଛି, କାହିଁକି ନା ବର୍ତ୍ତମାନ ମହାପ୍ରଭୁ ଗୋଟିଏ ବର୍ଷର ଅବଧି ପୂର୍ଣ୍ଣ ହେଲା ପରେ ଆସିଥିଲେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଏଇ ମାଙ୍କ ପାଖକୁ, ତାଙ୍କ ଜନ୍ମସ୍ଥାନକୁ, ଏବଂ ଜନ୍ମସ୍ଥାନରେ କେତେ ଦୁଃଖୀ ରଙ୍କି ପତିତ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି, ଏବଂ ଯେତେବେଳେ ମହାପ୍ରଭୁ ବିଦା ହେଉଛନ୍ତି ନା, ତେଣୁ ସାତ ଦିନ ହେଲା ସ୍ନେହ ଲଗେଇଥିଲେ, ସ୍ନେହ ଲଗେଇକିରି ଯେତେବେଳେ ମହାପ୍ରଭୁ ବିଦା ହେବାକୁ ବସିଛନ୍ତି, ତେଣୁ ସେତେବେଳେ ଯେମିତି ଆଜି ଶ୍ରୀମନ୍ଦିରରେ ଗୁମୁରି ଗୁମୁରି କାନ୍ଦୁଛନ୍ତି ଶ୍ରୀଦେବୀ ମହାଲକ୍ଷ୍ମୀ ଠାକୁରାଣୀ, ଏବଂ ସେ ଅପେକ୍ଷା କରିଥିଲେ, ସେ ମଧ୍ୟ ଏ ସ୍ଥାନକୁ ପଳେଇ ଆସିଥିଲେ, କାହିଁକିନା ସେ ଏ ସ୍ଥାନକୁ ଦେଖିବା ପାଇଁ। ଇଏ ଏମିତି ଏକ ସ୍ଥାନ, ଏ ସ୍ଥାନରେ କେତେ ଯେ ଆକର୍ଷଣ, ଏ ସ୍ଥାନର ଆକର୍ଷଣରେ ମହାଲକ୍ଷ୍ମୀ ଆସିଥିଲେ, ଏବଂ ଏହି ସ୍ଥାନର ଆକର୍ଷଣରେ ଏଠି ରାଇତୋଟା ବୋଲି ଗୋଟେ ଅଛି, ତାକୁ ଆଇତୋଟା କହନ୍ତି, କିନ୍ତୁ ବାସ୍ତବିକ ବୈଷ୍ଣବମାନେ କହନ୍ତି ସେ ହେଉଛି ରାଇତୋଟା, ରାଇ ମାନେ ରାଧାରାଣୀ, ରାଧାରାଣୀଙ୍କ ବାସସ୍ଥାନ, ଏବଂ ମହାପ୍ରଭୁ ଯେମିତି ମହାଲକ୍ଷ୍ମୀ ବିଦା ହେଇକିରି ଗଲେ ହେଳା ପଞ୍ଚମୀ ଦିନ, ତା ପରଦିନ ଠାରୁ ଏହି ସ୍ଥାନରେ ସବୁ ଲୀଳା ଆରମ୍ଭ ହେଇଗଲା। କି ଲୀଳା? ରାସଲୀଳା, ରାସଲୀଳା ଆରମ୍ଭ ହେଲା, ଅର୍ଥାତ୍ ତିନି ଦିନ ଧରି ସପ୍ତମୀ ଅଷ୍ଟମୀ ନବମୀ ତିଥିରେ ଏହି ସ୍ଥାନରେ ଗୋପାଙ୍ଗନାମାନଙ୍କ ସହିତ ଲୀଳା ଆରମ୍ଭ କଲେ ମହାପ୍ରଭୁ, ତେଣୁ ଇଏ ପୁରା ସର୍ବେଷାଂ ସମସ୍ତଙ୍କର ଆନନ୍ଦଦାୟକ ଇଏ ହେଉଛି ଯାତ୍ରା, ତେଣୁ ଏଇ ସର୍ବେଷାଂ ପାବନଙ୍କ ମହତ, ଇଏ ସମସ୍ତଙ୍କୁ ଉଦ୍ଧାର କରିବେ ସେଥିପାଇଁ ମହାପ୍ରଭୁ ଆସିଛନ୍ତି। ତେଣୁ ଏ ସ୍ଥାନର ଗୋଟିଏ ସ୍ୱତନ୍ତ୍ର ଆକର୍ଷଣ ଅଛି, କାରଣ ଏ ସ୍ଥାନରେ ପହଞ୍ଚୁ ମହାପ୍ରଭୁ, ଆପଣ ଚଳିତ ବର୍ଷ ଦେଖିଛନ୍ତି ଯେଉଁ ଦିନ ପହଞ୍ଚିଲେ ଠିକ୍ ତା ପରଦିନ ସେ ତାଙ୍କର

0: ପର୍ଣ୍ଣଙ୍କ ଲାଗି ଉତ୍ସବ ଅନୁଷ୍ଠିତ ହେଲା ଏବଂ ତାପରେ ପରଦିନ ଢେରା ପଞ୍ଚମୀ ହେଲା। ସେ ପୁଣି ମହାଲକ୍ଷ୍ମୀ ଠାକୁରାଣୀ ଆସିଲେ, ମହାଲକ୍ଷ୍ମୀ ଠାକୁରାଣୀ ମଧ୍ୟ ଏଠାରୁ ବିଦାୟ ନେଇକିରି ଗଲେ। ଏହାପରେ ଯେଉଁ ରାଇତୋଟାରେ ରାଇ ଠାକୁରାଣୀ ଥିଲେ, ରାଧାରାଣୀ, ସେ ଯେଉଁ ଗୋପାଙ୍ଗନା ମାନେ ଏଠି ଥିଲେ, ତେଣୁ ସେମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରିଛନ୍ତି ମହାପ୍ରଭୁ। ତେଣୁ କେତେ ସ୍ନେହ, କେତେ ପ୍ରେମ ଏହି ସ୍ଥାନରେ ଅନୁଷ୍ଠିତ ହୋଇଛି, ଏତେ ସହଜରେ ସେମାନେ ମହାପ୍ରଭୁଙ୍କୁ ଛାଡ଼ିଦେବେ କି?
1: ଡକ୍ଟର ଦାସ, ଆପଣ ଗୋଟିଏ କଥା କହିଲେ, ଆପଣ ହେରା ପଞ୍ଚମୀ ପରେ ଯେଉଁ ତିନି ଦିନ, ସେଇଟା ରାସଲୀଳା ବୋଲି।
0: ଆଜ୍ଞା,
1: ସେ ଯେଉଁ ରାସଲୀଳା ବୋଲି କହିଲେ ତାକୁ, ଏଇ ଯେଉଁ ରାସଲୀଳା ହେରା ପଞ୍ଚମୀ ପରେ ତିନି ଦିନ ରାସଲୀଳା,
0: ସପ୍ତମୀ ଅଷ୍ଟମୀ ନବମୀ,
1: ସେଇ ଯେଉଁ ରାସଲୀଳାଟା କ'ଣ ବୋଲି ଅନେକ ଶ୍ରୋତା ବନ୍ଧୁମାନେ ମଧ୍ୟ ପଚାରିଛନ୍ତି, ଏଇଟା ରାସଲୀଳା କେମିତି ହବ ବୋଲି।
0: ହଁ, ଶୁଣନ୍ତୁ, କଥା ହେଉଛି ଆମ ଏଇ ଯେଉଁ ମହାପ୍ରଭୁ ଆସୁଛନ୍ତି, ମହାପ୍ରଭୁଙ୍କ ସହିତ ଆପଣ ଦେଖିବେ ଆଉ ତିନି ଜଣ ବିଜୟ ପ୍ରତିମା ଆସୁଛନ୍ତି, ଅର୍ଥାତ୍ ରାମ ଆସୁଛନ୍ତି, କୃଷ୍ଣ ଆସୁଛନ୍ତି, ତା ସହିତ ମଦନ ମୋହନ ମଧ୍ୟ ଆସୁଛନ୍ତି। ରାମକୃଷ୍ଣ ବଳଭଦ୍ରଙ୍କର ତାଳଧ୍ୱଜ ରଥରେ ଅଛନ୍ତି ଏବଂ ମଦନ ମୋହନ ମହାପ୍ରଭୁଙ୍କର ନନ୍ଦିଘୋଷ ରଥରେ ଅଛନ୍ତି। ଏଇ ଯେଉଁ ତିନି ଦିନ, ସପ୍ତମୀ ଅଷ୍ଟମୀ ନବମୀ, ଏଠାରେ ଗୋପାଙ୍ଗନା ମାନେ ଯେତେବେଳେ ବ୍ରଜମଣ୍ଡଳରେ ମହାପ୍ରଭୁ ଗୋପାଙ୍ଗନା ମାନଙ୍କ ସହିତ ରହିଥିଲେ, ସେମାନଙ୍କର ଆଶା ସବୁ ପ୍ରତିବର୍ଷ ମହାପ୍ରଭୁଙ୍କ ସହିତ ଟିକେ ରାସଲୀଳା କରିବେ। ସେଥିପାଇଁ ଏଇ ଯେଉଁ ଜାଗାକୁ କେହି କେହି କହନ୍ତି ଘୋଷ ଘୋଷ, ଘୋଷ ମାନେ ଗୌଡ଼ପଲ୍ଲୀ, ଅର୍ଥାତ୍ ବ୍ରଜମଣ୍ଡଳରେ ଯେଉଁ ଗୌଡ଼ମାନେ ଥିଲେ ତାଙ୍କରି ପଲ୍ଲୀ, ଏଇଟା ଘୋଷ, ଘୋଷକୁ ଯାତ୍ରା, ଘୋଷ ଯାତ୍ରା, ଘୋଷକୁ ମାନେ ଗୌଡ଼ପଲ୍ଲୀକୁ, ଗୌଡ଼ପଲ୍ଲୀରେ ଗୋପାଙ୍ଗନା ମାନେ ଅପେକ୍ଷା କରି ରହିଛନ୍ତି। ଏବଂ ଏଠାରେ ଗୋଟିଏ ତୋଟା ଅଛି, ସେ ତୋଟାର ନାଁ ହେଉଛି ରାଇ ତୋଟା। ତେଣୁ ଚୈତନ୍ୟ ମହାପ୍ରଭୁ ଆସି ୟାକୁ ସମସ୍ତଙ୍କୁ ଚିହ୍ନେଇ ଦେଇଗଲେ, କହିଲେ ଇଏ ଏଇ ଯେଉଁ ଗୁଣ୍ଡୁଚା ମଣ୍ଡପ, ଇଏ ହେଉଛି ରାସ ମଣ୍ଡପ, ଏବଂ ଏଇଠି ଇଏ ହେଉଛି ବ୍ରଜମଣ୍ଡଳୀ, ଏଠାରେ ଇଏ ଗୁପ୍ତ ବୃନ୍ଦାବନ, ଏଇ ଗୁପ୍ତ ବୃନ୍ଦାବନରେ ମାନେ ଯେଉଁ ବୃନ୍ଦାବନରେ ବାସ କରୁଥିବା ଯେଉଁ ଗୋପାଙ୍ଗନା ମାନେ ଅଛନ୍ତି। ଏଇ ଯେଉଁ ସପ୍ତମୀ ଅଷ୍ଟମୀ ନବମୀ ତିନି ଦିନ ମହାପ୍ରଭୁଙ୍କର ଯେତେବେଳେ ସନ୍ଧ୍ୟା ଧୂପ ସରେ ଏଇ ରାସ ଉତ୍ସବଟି ଅନୁଷ୍ଠିତ ହୁଏ। ସେଠାରେ ଗୋଟିଏ ରାସ ମଣ୍ଡପ ଅଛି, ଏଠି ମଦନ ମୋହନ ବସନ୍ତି ଏବଂ ସେଠାରେ ପ୍ରତୀକାତ୍ମକ ଭାବରେ ବନ୍ଦାପନା ହୁଏ, ଶୀତଳ ଭୋଗ ହୁଏ, ଏହାକୁ ରାସ ବୋଲି କୁହାଯାଏ।
1: ହଁ, ଏଇ କଥାଟି ଚୈତନ୍ୟ ମହାପ୍ରଭୁଙ୍କର ଉତ୍କଳ ଆଗମନ ପରେ ଯେତେବେଳେ ବୈଷ୍ଣବ ଭକ୍ତି ଆନ୍ଦୋଳନ ବ୍ୟାପକ ହୋଇଛି, ସେତେବେଳେ ମହାପ୍ରଭୁଙ୍କର ରୀତିନୀତି ପର୍ବପର୍ବାଣୀରେ ମଧ୍ୟ ଆମେ ଅନେକ ବୈଷ୍ଣବ ପ୍ରଭାବ ଦେଖୁ। ତେଣୁ ସେଇ ବୈଷ୍ଣବ ପ୍ରଭାବରେ ଯଦିଓ ମୂଳରୁ ଅନେକ କଥା ନଥିଲା, ଅନେକଙ୍କର ଶ୍ରୋତାଙ୍କର ମନରେ ପ୍ରଶ୍ନ ଉଠୁଛି କ'ଣ କି, ଇଏ ତ ଗୋଟେ ବୈଦିକ ପର୍ବ, ମହାପ୍ରଭୁ ତ ତା ପୂର୍ବରୁ ଥିଲେ, ତେଣୁ ସେଇଟା ତ ରାସ ନଥିଲା, ମହାପ୍ରଭୁ କ'ଣ କୃଷ୍ଣ ତ ବହୁତ ପରେ ହେଲେ, ତେଣୁ କାହିଁକି ରାସ ବୋଲି ତାକୁ କୁହାଯିବ। କିନ୍ତୁ ଏଇଟା ଯେଉଁ ହେଇଛି ରାସ, ଯେଉଁ ହେଉଛି ଗୁଣ୍ଡିଚା ମଣ୍ଡପରେ, ଏବଂ ଏଇଟାକୁ ଗୋପ ବୋଲି କୁହାଯାଉଛି ବା ଘୋଷପଲ୍ଲୀ ବୋଲି କୁହାଯାଉଛି, ଏଇଟା ହେଉଛି ଭକ୍ତି ଆନ୍ଦୋଳନର ପ୍ରଭାବ। ଏବଂ ଭକ୍ତି ଆନ୍ଦୋଳନ ପ୍ରଭାବରେ ଜଗନ୍ନାଥଙ୍କର ନୀତିକାନ୍ତିରେ ପର୍ବପର୍ବାଣି ଭିତରେ ଅନେକ ବୈଷ୍ଣବ ବିଚାର, ବୈଷ୍ଣବ ଭାବନା ପ୍ରବେଶ କରିଛି, ଏଇଟା ମଧ୍ୟ ଆମକୁ ସ୍ୱୀକାର କରିବାକୁ ପଡ଼ିବ।
0: ଏ କଥା ଆପଣ ଯାହା କହିଲେ ଇଏ 100% ଠିକ, କିନ୍ତୁ ଆଉ ଟିକେ ତତ୍ତ୍ୱ ଭିତରକୁ ପଶିଲେ ଆମେ ଯେତେବେଳେ ଦେଖିବା, ଯେତେବେଳେ ଏଠାରେ ମହାପ୍ରଭୁ ଅବତୀର୍ଣ୍ଣ ହେଲେ ସତ୍ୟ ଯୁଗରେ, ସେତେବେଳେ ମଧ୍ୟ କୁହାଯାଇଛି ଇଏ ହେଉଛନ୍ତି ସେଇ ଦ୍ୱାପର ଯୁଗୀୟ କୃଷ୍ଣ, ୟାକୁ କୃଷ୍ଣ ବୋଲି ସମ୍ବୋଧନ କରାଯାଇଛି, ଅର୍ଥାତ୍ ରାମଂ କୃଷ୍ଣଂ ସୁଭଦ୍ରାଂଚ, ଏଭଳି ଭାବରେ ସ୍କନ୍ଦ ପୁରାଣରେ ମଧ୍ୟ କୁହାଯାଇଛି। ତେଣୁ ଇଏ ସତ୍ୟ ଯୁଗ କହିଲେ ଗୋଟିଏ ସତ୍ୟ ନୁହଁ, ଦ୍ୱାପର କହିଲେ ଗୋଟିଏ ଦ୍ୱାପର ନୁହଁ, ଏମିତି ଅନନ୍ତ ଦ୍ୱାପର ଯାଉଛି, ଅନନ୍ତ ସତ୍ୟ ଆସିଛି। ତେଣୁ ଇଏ ଏଇ ଯେଉଁ କୃଷ୍ଣ ଶ୍ରୀ ଜଗନ୍ନାଥ, ଇଏ କୃଷ୍ଣ ଏ କଥା ସ୍କନ୍ଦ ପୁରାଣରେ ପ୍ରାୟ 50ରୁ ଉର୍ଦ୍ଧ୍ୱର ବର୍ଣ୍ଣନା ଦେଖା।
1: ଠିକ୍ ଅଛି, ବର୍ତ୍ତମାନ ଆମେ ଯେଉଁ ଶ୍ରୋତାଙ୍କର ମନରେ ସନ୍ଦେହ ଥିଲା ସେ ସନ୍ଦେହ ଦୂର ହେଇଥିବ, ଯଦି ଅଧିକ ଦୂର ନ ହେଇଥାଏ ତାହେଲେ ଆମ ସହିତ ବ୍ୟକ୍ତିଗତ ଭାବରେ କଥାବାର୍ତ୍ତା ମଧ୍ୟ
0: କରିପାରିବେ। ହଁ, ତେଣୁ କହିବାର କଥା ହେଲା

0: ଏଇ ଯୋଉ ରଥଯାତ୍ରା ମହାପ୍ରଭୁ କରିକିରି ଆସୁଛନ୍ତି, ନରଚେଷ୍ଟା ଉପାଦାୟ ହର ହରି ସରତି ଭୂତଳେ, ଇଏ ହଉଛି ଗୋଟେ ସ୍ନେହର କଥା, ଇଏ ହଉଛି ଗୋଟେ ସ୍ନେହର କଥା। ମହାପ୍ରଭୁ ଏଠାରେ ସିଏ ପୁରା ପରମ୍ପରମ ପରମାତ୍ମା। ପରମାତ୍ମାଙ୍କର ସ୍ୱରୂପ କ'ଣ? ଯତୋ ବା ଇମାନି ଭୂତାନି ଜାୟନ୍ତେ ଯେନ ଜାତାନି ଜୀବନ୍ତି ଯତ୍ ପ୍ରୟନ୍ତ ବିଷମ ବିଷମତି ବିଜିଜ୍ଞାସସ୍ୱ ତତ୍ ବ୍ରହ୍ମେତି। ଇଏ ହେଉଛନ୍ତି ପୂର୍ଣ୍ଣ ବ୍ରହ୍ମ ପରମ୍ବ୍ରହ୍ମ, ଅର୍ଥାତ୍ ଯାହାଙ୍କ ଠାରୁ ସମଗ୍ର ସୃଷ୍ଟି ବା ସମସ୍ତ ସଂସାର ସୃଷ୍ଟି ହେଇଛନ୍ତି, ଯାହାଙ୍କ କୃପାରେ ସମସ୍ତେ ପରିପାଳିତ ହେଉଛନ୍ତି। ଅନ୍ତକାଳରେ ସମଗ୍ର ଜୀବ ଯାହା ପାଖରେ ଅସ୍ତ ହେଇଯାଆନ୍ତି, ଲୀନ ହେଇଯାଉଛନ୍ତି, ସିଏ ହେଉଛନ୍ତି ପରମ୍ବ୍ରହ୍ମ ପରମାତ୍ମା।
1: ଏଇଟା ତ ବେଦାନ୍ତରେ ଆପଣ ଯୋଉଟା କହୁଛନ୍ତି,
0: ବେଦାନ୍ତ
1: ଏଇଟା ବେଦାନ୍ତରେ କୁହାହେଇଛି ସୋ ଅକାମୟତ ଏକୋହଂ ବହୁଶ୍ୟାମ, ତେଣୁ ଏ ତସ୍ମାତ୍ ଆକାଶ ସମ୍ଭୂତଃ ଆକାଶାତ୍ ବାୟୁ ବାୟୁ ରଗ୍ନେ ଅଗ୍ନେ ଅଦ୍ଭ୍ୟ ପୃଥିବୀ ପୃଥିବ୍ୟାଙ୍ଗ ଔଷଧୟ ଔଷଧିଭ୍ୟାଙ୍ଗ ଅନ୍ନ ଅନ୍ନାତ୍ ଭୂତାନି। ତେଣୁ ଏଇ ଯୋଉ ପରମାତ୍ମାଙ୍କ କଥା ଆପଣ କହୁଛନ୍ତି, ଏ ପରମାତ୍ମା ହେଉଛନ୍ତି ସକଳ ସୃଷ୍ଟିର ଉତ୍ପନ୍ନ କରିବାର ଆଧାର।
0: କିନ୍ତୁ ପୁଣି କହିଲେ ଏଠି ନରଚେଷ୍ଟା ଉପାଦାୟ ହରିଶ୍ୱରତି ଭୂତଳେ ଏବଂ ଭୂତ ଯେ ପରମ୍ବ୍ରହ୍ମ ପରମାତ୍ମା ଯାହାଙ୍କୁ ମାନେ ମାନେ ଜଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନବନ୍ତି ଦିବ୍ୟ ସ୍ତବୈ, ଯାହାଙ୍କର ଗୋଟିଏ କ୍ଷଣ ସାକ୍ଷାତକାର ପାଇବା ପାଇଁ କେତେ ବ୍ରହ୍ମା ଇନ୍ଦ୍ରଚନ୍ଦ୍ର ତପସ୍ୟା କରୁଛନ୍ତି, ସେ କ'ଣ କରୁଛନ୍ତି ଏଠି? ହରିଶ୍ୱରତି ଭୂତଳେ ଅର୍ଥାତ୍ ନରଚେଷ୍ଟା ଉପାଦାୟ, ଗୋଟିଏ ସାଧାରଣ ମଣିଷ ଭଳି ଆମେ କେଡ଼େ ଭାଗ୍ୟବାନ ଦେଖନ୍ତୁ, ଯାହାଙ୍କୁ ଇନ୍ଦ୍ର ଚନ୍ଦ୍ର ବରୁଣ କୁବେର ଏବଂ ବେଦାନାଂ ସାରମି ସଂଶୋଧନ ପରିବୃତଂ ବ୍ରହ୍ମଦାରୁ ଭଜେ, ଅର୍ଥାତ୍ ବେଦର ସାର ତତ୍ତ୍ୱ ସେଇ ଆଜି ସେ ହରି ନରଚେଷ୍ଟା ଉପାଦାୟ ଗୋଟିଏ ମଣିଷ ସାଧାରଣ ମଣିଷ ଭଳି ହରିଶ୍ୱରତି ଭୂତଳେ ଦେଖନ୍ତୁ ବର୍ତ୍ତମାନ ସେ ଆସୁଛନ୍ତି। କେମିତି ଆସୁଛନ୍ତି? ଆରେ ମହାପ୍ରଭୁ ପୁରା ମାନେ ଶୋଇଥିଲେ ସେ ଚାଲନ୍ତି, ଅର୍ଥାତ୍ ଅପାଣି ପାଦ ଜବନୋ ଗ୍ରହିତା ପଶ୍ୟତ୍ୟ ଚକ୍ଷୁ।
1: ଆପଣ ଯୋଉଟା କହିଲେ ସେଇଟା ହଉଛି ସେ ଶୋଇଥିଲେ ମଧ୍ୟ ଦୂରକୁ ଯାଆନ୍ତି, ବସିଥିଲେ ମଧ୍ୟ ଚାରିଆଡେ ବୁଲି ପାରନ୍ତି। ଆସିନୁ ଦୂରଂ ବ୍ରଜତି ଶୟାନୁ ଜାତି ସର୍ବତଃ,
0: ତେଣୁ
1: ଚୈତରୀ ଉପନିଷଦ
0: ଏଇସବୁ ଏ ଯୋଉ ବେଦ ବେଦାନ୍ତର ଯୋଉ ରହସ୍ୟମୟ ପ୍ରଭୁ ସେ ଆଜି କେମିତି ବୁଲୁଛନ୍ତି ଆପଣ ଦେଖିଲେ, ତାଙ୍କ ଠାରୁ ଇଏ ଭିନ୍ନ ନୁହନ୍ତି, ଯୋଉ ବେଦରେ ଯାହାଙ୍କର ତତ୍ଵ ଇଏ ସେଇ ପ୍ରଭୁ। କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା, ଆମମାନଙ୍କୁ ଧନ୍ୟ କରିବା ପାଇଁ ଉତ୍କଳବାସୀଙ୍କୁ ଧନ୍ୟ କରିବା ପାଇଁ ଏଇ ସ୍ଥାନରେ ରହି ସେ ଆଜି ଲୋଟି ଯାଉଛନ୍ତି ତଳେ। ସ୍କନ୍ଦ ପୁରାଣରେ କୁହାଯାଇଛି, କହିଲେ ପ୍ରଭୁ କ'ଣ ଏଇ ଯୋଉ କେତେ ଖଣ୍ଡ କାଠ ଇଏ 742 ଖଣ୍ଡ କାଠରେ ନନ୍ଦିବୋଷ 741 ଖଣ୍ଡ କାଠରେ ବଳଭଦ୍ରଙ୍କର ତାଳ, ଆରେ ଏତିକି ଖଣ୍ଡ କାଠିରେ ଇଏ ଅଖିଳ ବ୍ରହ୍ମାଣ୍ଡନାଥ ବସିବେ, ଯିଏ ହେଉଛନ୍ତି ସ୍ୱୟଂ ଜଗତ ଆଧାର, ଯିଏ ସମଗ୍ର ଜଗତର ଆଧାର, ସମସ୍ତ ଜଗତ ଯାହାଙ୍କ ଉପରେ ବାସ କରୁଛି। ନମସ୍ତେ ଜଗତ ଆଧାର ଶଙ୍ଖ ଚକ୍ର ଗଦାଧର ଜନ୍ନାଭି ପଙ୍କଜା ଦେବ ଜାତ ବିଶ୍ୱ ସୃଷ୍ଟିକୃତ କୁହାଯାଇଛି, ତେଣୁ ସେ ହେଉଛନ୍ତି ଜଗତର ଆଧାର, ଯିଏ ଜଗତକୁ ଧରିକିରି ରହିଛି ଏଇ ଏତେ ଖଣ୍ଡ କାଠ ସେ ରଖିପାରିବ? ତେଣୁ ଲେଖା ହେଇଛି ଆସନଂ ଜଗତାଂ ଭୂପ ସ୍ୱୟଂ ସ୍ୱାସନ ବିଗ୍ରହ, ଏଇ ଯୋଉ ତିନିଟା ରଥ ନା, ଏ ତିନିଟା ରଥ ହେଉଛି ଜଗନ୍ନାଥ ମହାପ୍ରଭୁଙ୍କର ତିନି ଗୋଟି ବିଗ୍ରହ, ସେ ନିଜେ ନିଜକୁ ଧାରଣ କରୁଛନ୍ତି। କାରଣ ସେ କହୁଛନ୍ତି ସାତ ଗୋଟି ପର୍ବତରୁ ଅଟନ୍ତି ସେ ଗରୁ, ନାମ ବହିଛନ୍ତି ଅଚଳ ମହାମେରୁ, ତାକୁ ଇଏ ଯୋଉ କାଠରେ ନିର୍ମିତ ହେଇଥିବା ୟାକୁ ସେ ଅଟକେଇ ପାରିବେ, ଉଦ୍ଧାର ମାନେ ରଖିପାରିବେ? ଟିକିଏ ଅଣେଇ ହେଇ ପଡ଼ିଲେ ଯେ ଆର୍ଥରକ ଆପଣ ଦେଖିଛନ୍ତି ଦେଢ଼ ଘଣ୍ଟା କାଳ ଅଣେଇ ହେଇକିରି ପଡ଼ିଥିବା ମହାପ୍ରଭୁଙ୍କୁ ପରମ୍ବ୍ରହ୍ମଙ୍କୁ ଟେକି ଦେବା ପାଇଁ କାହା ପାଖରେ ଶକ୍ତି ନାହିଁ। ସେଇ ପ୍ରାର୍ଥନା, ପ୍ରଭୁ ମଣିମା କାହିଁକି ଆପଣ ମନ ଦୁଃଖ କଲେ, କାହିଁକି ଅଭିମାନ କରୁଛନ୍ତି ପ୍ରଭୁ? ହଁ।

0: ଆପଣ କଣ ଟାହିଆ ନାହିଁ ବୋଲି କଣ ଯିବେ ନେଇ ବୋଲିକିରି ଭାବୁଛନ୍ତି କି? ଛୋଟ ପିଲାକୁ
1: ସେ ସ୍ୱୟଂ ଜଗତ, ତେଣୁ ସ୍ୱୟଂ ଜଗତକୁ ଧାରଣ କରିବା ପାଇଁ ଆମ ପାଖରେ କି ଆଧାର ଅଛି?
0: ସେଥିପାଇଁ ସେ ନିଜେ ଆଧାର ହେଇଯାଇଛନ୍ତି। ଏଇ ଯୋଉ ତିନିଟା ରଥରେ ସେ କହୁଛନ୍ତି ସ୍ୱୟଂ ଶ୍ୱାସନ ବିଗ୍ରହ, ତେଣୁ ତସ୍ମାତ୍ ଜାନଂ ନ ବିଦ୍ୟତେ। ପୁରା ପରିଷ୍କାର କୁହାଯାଇଛି ୟାକୁ ଜାନ ବୋଲି ଆମେ କହିବା ନାହିଁ, କାହିଁକି ଇଏ ହେଉଛନ୍ତି ସ୍ୱୟଂ ମହାପ୍ରଭୁ। ନହେଲେ ମହାପ୍ରଭୁଙ୍କୁ ଧାରଣ କରିବା ପାଇଁ ଇଏ କାହାରି କ୍ଷମତା ନାହିଁ। ଯିଏ ବିଶ୍ୱକୁ ଧାରଣ କରୁଛି ଏଇ ତିନି ଖଣ୍ଡ ରଥ ତାକୁ ଧାରଣ କରିଦେବ। ତେଣୁ ଆମେ ଏକାଧାରରେ ରଥ ଦେଖୁଛେ, ରଥ ଇଏ ହେଉଛନ୍ତି ରଥ। ଆମର ଶାସ୍ତ୍ର କହୁଛି ରଥ କହେ ମୁଁ ଦେବତା, ପଥ କହେ ମୁଁ ଦେବତା। ୟା ଅର୍ଥ କ'ଣ? ଦେଖନ୍ତୁ, ପରମ ବ୍ରହ୍ମଙ୍କର ଆଉ ଗୋଟିଏ ସ୍ୱରୂପ ହେଉଛି ବୃହତ୍ୱାତେ ବୃଙ୍ଘଣତ୍ୱାଚ ତତ୍ ବ୍ରହ୍ମ ପରମଂ ବିଦୁଃ। କ'ଣ ଏ ଅର୍ଥ? ଯେ ନିଜେ ବୃହତ ହେଇ ଅନ୍ୟକୁ ବୃହତ କରିଦିଏ ସିଏ ହେଉଛି ବ୍ରହ୍ମ। ବୃହତ୍ୱାତେ ବୃଙ୍ଘଣତ୍ୱାଚ ତତ୍ ବ୍ରହ୍ମ ପରମଂ ବିଦୁଃ। ଯେ ନିଜେ ବୃହତ ହେଇକରି ଅନ୍ୟକୁ ବୃହତ କରିଦିଏ ସିଏ ହେଉଛି ବ୍ରହ୍ମ। ଦେଖୁନାହାନ୍ତି ବ୍ରହ୍ମ ସଂସ୍ପର୍ଶରେ ଆସିଛି। ଏ ଦାଣ୍ଡର ନାଁ ହେଇଛି କ'ଣ? ବଡ଼ ଦାଣ୍ଡ। ବଡ଼ ଠାକୁର, ସେ ନିଜେ ବଡ଼ ଠାକୁର, ତାଙ୍କ ସଂସ୍ପର୍ଶରେ ଦାଣ୍ଡ ବଡ଼ ଦାଣ୍ଡ, ତାଙ୍କ ସଂସ୍ପର୍ଶରେ ପଥରରେ ତିଆରି ହେଇଥିବା ଦେଉଳ ବଡ଼ ଦେଉଳ, ତାଙ୍କ ସଂସ୍ପର୍ଶରେ ଏଇ ପଣ୍ଡା ଗୁଡ଼ାକ ବୁଲୁଛନ୍ତି, ପଣ୍ଡା ହେଉଛନ୍ତି ବଡ଼ ପଣ୍ଡା, ତାଙ୍କ ସଂସ୍ପର୍ଶରେ ଉଦଧି ହେଇଛି ମହୋଦଧି। ତେଣୁ ଯିଏ ତାଙ୍କ ସଂସ୍ପର୍ଶରେ ଆସିଛି ସମସ୍ତେ ବଡ଼ ହେଇଯାଇଛନ୍ତି। ସେଇ ବଡ଼ ଠାକୁର ଭଗବାନ ବର୍ତ୍ତମାନ ବିଜେ କରୁଛନ୍ତି ଏବଂ ଭିତରୁ ବାହାରିକରି ଆସୁଛନ୍ତି। ଆଲଟ ପଡ଼ୁଛି, ଚାମର ପଡ଼ୁଛି, ଭକ୍ତମାନେ ଚାହିଁକରି ବସିଛନ୍ତି। କ'ଣ ଭକ୍ତ କ'ଣ କେବଳ ଅପେକ୍ଷା କରିଛନ୍ତି ନାକଚଣା ଦ୍ୱାର ମୁହଁରେ? ତା ନୁହଁ, ଆମ ପାଖରେ ତା ନୁହଁ, ଅଗଣିତ ଭକ୍ତ ଆଜ୍ଞା, ସାରା ବିଶ୍ୱ ଦେଖୁଛି। ଇଏ ହେଉଛି ବିଶ୍ୱ, ବିଶ୍ୱ ଠାକୁରଙ୍କର ବିଶ୍ୱଲୀଳା। ଏହାକୁ ସାରା ବିଶ୍ୱ, ଆମେ କହିବାନି 4.5 କୋଟି ଲୋକ, ଆମେ କହିବା ଶହ ଶହ କୋଟି ଲୋକ, 700 କୋଟି ଲୋକ ସମସ୍ତେ ଦେଖୁଛନ୍ତି। ଏ ଇନ୍ଦ୍ର, ଚନ୍ଦ୍ର, ବରୁଣ, କୁବେର, ମୁନି, ଋଷି, ଆପଣ ଦେଖିବେ ଆଜି ଯାହା ଦେଖିଲେ ଏଥିରେ ମନ ସନ୍ତୁଷ୍ଟ ହେଲାନି। କ'ଣ ଦେଖିଲୁ ଆଜି? କିଛି ଭାଗ ହଉନାହିଁ। ଆପଣ ଦେଖିବେ କାଲି ରାତି 10 ବେଳକୁ ଆଜ୍ଞା ସୁବର୍ଣ୍ଣମୟ ବେଶରେ ଐଶ୍ୱର୍ଯ୍ୟ ପୁରୁଷ ହେଇକିରି ବସିଥିବେ ସିଂହ ଦ୍ୱାରରେ। କ'ଣ ଦେଖିବେ? କି କି ରୂପ ତାଙ୍କର? ସର୍ବରୂପମୟ ହେ ସହ ସର୍ବମନ୍ତ୍ରମୟ ପ୍ରଭୁ ଆରାଧ୍ୟତେ ଯଥା ଦେନ ତଥା ତସ୍ୟ ଫଳପ୍ରଦଃ।
2: ଆମେ ଦେଖିପାରୁଛୁ ଅତି ସୁନ୍ଦର ଭାବରେ ବର୍ତ୍ତମାନ କୋଟି କୈବଲ୍ୟର ନାଥ ଅଶରଣ ଶରଣ ଅରକ୍ଷ ରକ୍ଷଣ ବିଶ୍ୱ ବନ୍ଦିତ ପ୍ରଭୁ ଶ୍ରୀ ଜଗନ୍ନାଥ ସେଇ ଗୁଣ୍ଡିଚା ମଣ୍ଡପର ନାକଚଣା ଦ୍ୱାର ନିକଟରେ ଭକ୍ତଙ୍କ ଗହଣରେ ଅତି ଆନନ୍ଦର ସହିତ ସମଗ୍ର ବିଶ୍ୱକୁ ଆନନ୍ଦ ପ୍ରଦାନ କରି ସେଇ ସଚ୍ଚିଦାନନ୍ଦ ଘନ ବିଗ୍ରହ ଆଲଟ ଚାଲିଛି, ଚାମର ସେବା ଚାଲିଛି, ବିଭିନ୍ନ ମଠର ମଠାଧୀଶ ମାନଙ୍କର ଚାମର ସେବାରେ ପ୍ରଭୁ ସେଇ ସେବକମାନଙ୍କର କୋଳାଗ୍ରତ ହୋଇ ବାହୁକୁ ବାହୁଛନ୍ତି, ନିଜର ପିଠିକୁ ପିଠିରେ ଛନ୍ଦି ପ୍ରଭୁ ଆଜି ଝୁଲି ଝୁଲି ଆସୁଛନ୍ତି। ଇଏ ହେଉଛି ଧାଡ଼ି ପହଣ୍ଡି। ମୋତେ ପଚାରୁଥିଲେ ଟିକିଏ ସମୟ ପୂର୍ବରୁ ଜଣେ ଆମର ବନ୍ଧୁ ଯେ ଏଇ ଯେଉଁ ପହଣ୍ଡି ପ୍ରଭୁଙ୍କର ଚାଲିଛି ଇଏ କୋଉ ପହଣ୍ଡି? ଇଏ ପ୍ରଭୁଙ୍କର ଧାଡ଼ି ପହଣ୍ଡି। ଶ୍ରୋତାଗଣ, ଭକ୍ତଙ୍କ ପାଖକୁ ଯେତେବେଳେ ଭଗବାନ ଆସନ୍ତି ତାଙ୍କର ମିଳିତ ହେବା ପାଇଁ, ସେତେବେଳେ ଯେଉଁ ଭାବନା ଥାଏ ମିଶିବା ପାଇଁ, ପ୍ରଭୁ ଦୌଡ଼ି ଦୌଡ଼ି ଆସନ୍ତି, ତାହା ଥିଲା ଧାଡ଼ି ପହଣ୍ଡି। କିନ୍ତୁ ଯେତେବେଳେ ଭକ୍ତଙ୍କ ପାଖରୁ ଯାଇଥାନ୍ତି ନିଜର ଗୃହ ଅଭିମୁଖେ ବା ତାଙ୍କର ସେଇ ମଣ୍ଡପ ନିକଟକୁ ଯାତ୍ରା କରିଥାନ୍ତି, ସେତେବେଳେ ସେ ଯାଆନ୍ତି ଗୋଟି ପହଣ୍ଡିରେ। କାହିଁକି ନା ଜଣଙ୍କ ପରେ ଜଣେ ଯିବେ, ସେଠି ରୁନ୍ଧା ହେବ, ପୁଣି ତାପରେ ପ୍ରଭୁ ଆସିବେ। ଏଇ ଯୋଉ ପ୍ରଭୁଙ୍କର ନୀତି ଲୀଳା, ଆଜି ସେଇ ଲୀଳା ଦେଖିବା ପାଇଁ ଷୋଳ କଳାପୂର୍ଣ୍ଣ ହେଦାରୁ ଦେବତା କୋଟି ବ୍ରହ୍ମାଣ୍ଡର ସ୍ୱାମୀ ତୁମ ପାଦ ପଦ୍ମେ ଦେହ ମନ ଆତ୍ମା ସଦା ହେଉ ଅନୁଗାମୀ। ଆପଣଙ୍କ ନିକଟରେ ଆସି ଆପଣଙ୍କର ସେବାରେ ଏ ସଂସାର ଆଜି ଆପଣଙ୍କର ପାଦ ପଦ୍ମରେ ନିଜକୁ ନିୟୋଜିତ କରିଦେଇଛନ୍ତି। ଆମେ ଦେଖିପାରୁଛୁ ଅନେକ ଶ୍ରଦ୍ଧାଳୁମାନଙ୍କ ସହିତ ବିଭିନ୍ନ ମଠର ଯୋଉ ତୁଳସୀ ଫୁଲ ମାଳ ଲାଗି ହେବାର ଯୋଉ ପରମ୍ପରା ରହିଛି, ସେଇ ପରମ୍ପରାକୁ ଆଜି ମଧ୍ୟ ଉଜ୍ଜୀବିତ କରି ମଠର ମଠାଧୀଶମାନେ

ମଧ୍ୟ ପ୍ରଶଂସନୀୟ। ପ୍ରଭୁ କେଉଁ ସୁରେ ପ୍ରଭୁ ଗାଇ ତୁମ ଗୀତ ତୋଷିବି ତୁଷ୍ଟ ପ୍ରାଣ କେଉଁ ତୁଳିକାରେ ଆଙ୍କି ତୁମକୁ ଜୀବନ କରିବି ଧନ୍ୟ କେଉଁ ତତ୍ତ୍ୱ ପଥେ ଖୋଜିଲେ ତୁମକୁ ମିଳିଯିବ ଥଳ କୂଳ ଜାଣିଛି ଏତିକି ତୁମେ ହିଁ ତ ପ୍ରଭୁ ଜୀବନର ଆଦିମୂଳ। ଏ ସମଗ୍ର ସଂସାରର ଆପଣ ହେଉଛନ୍ତି ଏକମାତ୍ର ଆଦିମୂଳ। ଆଉ ସେଇ ପ୍ରଭୁ ବିଶ୍ୱନନ୍ଦାଙ୍କର ସେବାରେ ଯାହା କିଛି ଯାଇଥିଲା ଆମେ ମଧ୍ୟ ଦେଖୁଛୁ ଗୋଟିଏ ପରେ ଗୋଟିଏ ସବୁ ବସ୍ତ୍ରଠାରୁ ଆରମ୍ଭ କରି ତାଙ୍କର ଆସବାବପତ୍ର ସବୁକିଛି ଆସୁଛି। ଆଉ ଏପଟେ ଘଣ୍ଟୁଆଙ୍କର ଘଣ୍ଟ ନାଦରେ ଉଦ୍ଘୋଷଣ ହେଉଛି ନାକଚଣାର ଦ୍ୱାର କିନ୍ତୁ ପ୍ରଭୁଙ୍କର ତିଳେ ମାତ୍ର ତାଙ୍କର ସେ ଟାହିଆ ଆମକୁ ଦୃଶ୍ୟମାନ ହେଉନାହିଁ କିନ୍ତୁ ଅପେକ୍ଷା କରିଛନ୍ତି ଅଗଣିତ ଶ୍ରଦ୍ଧାଳୁ ଅଗଣିତ ଭକ୍ତ କିଏ ଛାତରେ କିଏ ପଥରେ କିଏ ଆଗରେ କିଏ ପଛରେ କିଏ ଶରଧା ବାଲିର ଦୁଇ ପଟରେ ରହିଛନ୍ତି କାରଣ ପ୍ରଭୁଙ୍କୁ କିପରି ତାଙ୍କୁ ତୋଷି ଦେବେ ତାଙ୍କର ମନକୁ ପ୍ରଭୁଙ୍କୁ ଆପଣେଇ ନେବେ କିଏ ପ୍ରଭୁଙ୍କର ସାନ୍ନିଧ୍ୟ ଟିକେ ପାଇପାରିବ ପ୍ରତ୍ୟକ୍ଷରେ କିଏ ପୁଣି ପରୋକ୍ଷରେ ପ୍ରଭୁ ଆପଣଙ୍କୁ ଆମେ କ'ଣ ଦେଇପାରିବୁ ସୁଦମା ସିନା ଖୁଦକଣିଏ ଦେଇ ଆପଣଙ୍କୁ ସନ୍ତୁଷ୍ଟ କରିପାରିଥିଲା ଗଜେନ୍ଦ୍ର ପଦ୍ମପୁଷ୍ପଟିଏ ଦେଇ ଆପଣଙ୍କର ସମର୍ପିତ ଭାବନାରେ ଆପଣଙ୍କର ମନ ଟିକେ କିଣିପାରିଥିଲା ଶବରୀର ଅଇଣ୍ଠା ଫଳ ଖାଇ ଆପଣ ମଧ୍ୟ ଆତ୍ମପରିତୃପ୍ତି ଲାଭ କରିଥିଲେ ଆଉ ସେହିପରି ଭାବରେ ଦାସିଆ ଠାରୁ ନଡ଼ିଆ ନେଇଥିଲେ ଆମେ ଦେଖିପାରୁନଥିଲୁ ରଥଯାତ୍ରା ସମୟରେ ସେଇ ଯେଉଁ ରଥଯାତ୍ରା ସମୟରେ ସିଂହଦ୍ୱାରର ଗୁମୁଟ ଭିତରୁ ପ୍ରଭୁଙ୍କର ଟାହିଆ ଦୃଶ୍ୟମାନ ହେଉନଥିଲା ମନ ଭିତରେ ଅତ୍ୟନ୍ତ ଦୁଃଖ ଭାବ ଜାତ ହେଉଥିଲା ଆଜି କିନ୍ତୁ ସେ ଗୁଣ୍ଡିଚା ମନ୍ଦିରର ନାକଚଣାର ଗୁମୁଟ ଭିତରୁ ପ୍ରଭୁଙ୍କର ଟିକିଏ ମାତ୍ର ଯେଉଁ ଟାହିଆର ଯେଉଁ ଦୋଳାମାନ ଦୃଶ୍ୟ ଆମେ ଦେଖିପାରୁଛୁ ମନ ଭିତରେ ଅପୂର୍ବ ଆନନ୍ଦ ଖେଳି ଉଠୁଛି ଆହା ଆସିଗଲେ ପ୍ରଭୁ ମୋ ଠାକୁର ମୋ ଜଗତର ନାଥ ଜଗନ୍ନାଥ କାଳିଆ ଠାକୁର ରାଧା କହେ ମୋ କାଳିଆ ରାଧା ଗୋପପୁରେ ଲକ୍ଷ୍ମୀ କହେ ଧନ ମୋର ବଡ଼ ନୀଳା ଚଳେ ମୀରା କହେ ମୋ କାଳିଆ ଅଟେ ଗିରିଧର ଭକ୍ତ ଆଜି କହୁଛି ପ୍ରଭୁ ମୋ କାଳିଆ ମୋ ହୃଦୟର ମୋ କାଳିଆ ସେଇ ମୋ ହୃଦୟର ଠାକୁର ଆଜି ଆସୁଛନ୍ତି ଆଜି ଦେଖିପାରୁଛୁ ଆମେ ସେ ଟାହିଆର ଦୃଶ୍ୟ ସୁନ୍ଦର ଭାବରେ ଟିକିଏ ଟିକିଏ ହଲୁଛନ୍ତି ସେ ଟାହିଆ ଦୋଳାମାନ ହେଉଛନ୍ତି ଆସିବେ ପ୍ରଭୁ କାଳିଆ ଶାନ୍ତ କୋଟି କୈବଲ୍ୟର ନାଥ ଅଗତିର ଗତି ଆରତିର ସାଥୀ ଅତୀତ ପାବନ ପ୍ରଭୁ ଜଗନ୍ନାଥ କମନୀୟ ନମନୀୟତାର ପ୍ରତୀକ ଆପଣ ହେଉଛନ୍ତି ଅବ୍ୟକ୍ତ ସେ ଅବ୍ୟକ୍ତ ଭାବକୁ ଆଜି ବ୍ୟକ୍ତ କରିବା ପାଇଁ ପ୍ରତିଟି ହୃଦୟ ପ୍ରତିଟି ମୁଖ ଆଜି ବ୍ୟାକୁଳିତ ହେଉଛନ୍ତି ପ୍ରଭୁଙ୍କର ଜୟ ଜୟ ଗାନରେ ଆଜି ଏ ଶରଥା ବାଲି ଆଜି ପ୍ରକମ୍ପିତ ହେଉଛନ୍ତି ଗୁରୁଗମ୍ଭୀର ନାଦ ଯେଉଁ ନାଦ ଭିତରେ ନାଦ ବ୍ରହ୍ମ ସପ୍ତ ବ୍ରହ୍ମ ଦାରୁ ବ୍ରହ୍ମ ଆଜି ପାଲଟି ଯାଇଛନ୍ତି ସେ ନାଦ ବ୍ରହ୍ମ ଯେଉଁ ନାଦ ବ୍ରହ୍ମର ଉଦ୍ଘୋଷଣ ଆମେ ସେ ଉଦ୍ଘୋଷଣର ଘଣ୍ଟର ତାଳେ ତାଳେ ପ୍ରଭୁଙ୍କର ଯେଉଁ ଟାହିଆ ଆମେ ଦେଖିପାରୁଛୁ ଆଉ ଆଜି ମଧ୍ୟ ଚମତ୍କାର ଏକ ଦୃଶ୍ୟ ପ୍ରତୀୟମାନ ହେଉଛନ୍ତି କାହିଁକି ନା ଆଜିର ଯେଉଁ ଯାତ୍ରା ଆସିଥିଲେ ପ୍ରଭୁ ଗୁଣ୍ଡିଚା ଯାତ୍ରାରେ ଯାହା ଥିଲା କାଦୁଆ ଗୁଣ୍ଡିଚା ନାମରେ ନାମିତ ହୋଇଥିଲା ଆମେ ମଧ୍ୟ ଆଜି ଆଶା କରିଥିଲୁ ପ୍ରଭୁ ଆଜି ବର୍ଷା କରିବେ ଏ ବାହୁଡ଼ା ଯାତ୍ରାକୁ ଆଜି ମଧ୍ୟ କାଦୁଆ କରିଦେବେ କିନ୍ତୁ ତାହା କଲେ ନାହିଁ ପ୍ରଭୁ ଆଜି ଧୂଳିଆ ଯାତ୍ରା କରିଦେଲେ ଯେଉଁ ଯାତ୍ରା ଆମର ରହିଛି ଯେଉଁ କାଦୁଆ ଗୁଣ୍ଡିଚା ଆଉ ଧୂଳିଆ ଗୁଣ୍ଡିଚା ଅର୍ଥାତ୍ ଧୂଳେ ଉଡ଼େଇ ସମଗ୍ର ଶରଧାବାଲିର ଏଇ ଯେଉଁ ପ୍ରେମ ପବିତ୍ର ଶରଧାର ରେଣୁ ଆଜି ପ୍ରତିଟି ଭକ୍ତଙ୍କର ପ୍ରତିଟି ସେଇ ଶ୍ରଦ୍ଧାଳୁମାନଙ୍କର ମସ୍ତକରେ ଆଜି ସିଞ୍ଚିତ ହେଇଯାଉଛି ସିଞ୍ଚନ କରାଯାଉଛି ମଧ୍ୟ ବାଡ଼ିର ଯେଉଁ ପାଣି ଯାହା ସେବକମାନେ ଆଜି ଭକ୍ତମାନେ ଶ୍ରଦ୍ଧାଳୁମାନେ କାଳେ କୌଣସି ଅସୁବିଧା ହେଇଯିବ ତେଣୁକରି ସେମାନେ ମଧ୍ୟ ଅତି ସମର୍ପଣ ଭାବରେ ପ୍ରଭୁଙ୍କର ସେବାରେ ସେବା କରିବା ସହିତ ସେବକମାନଙ୍କର ସେବା ମଧ୍ୟ କରୁଛନ୍ତି ଆଉ ଆମେ ଦେଖୁଛୁ ଶରଧା ବାଲିରେ ବନାଟି ବୁଲାଇବା ସହିତ ଯେଉଁ ବିଭିନ୍ନ ପ୍ରକାର ଯେଉଁ ପୁରୀର ଶ୍ରୀକ୍ଷେତ୍ରର ଯେଉଁ ସମର କଳାର ଗୋଟିଏ ଗୋଟିଏ ନିଦର୍ଶନ ରହିଛି ସାଇ ଯାତ୍ରାରେ ଦେଖାଯାଏ ତାହା ମଧ୍ୟ ସୁନ୍ଦର ଭାବରେ ଦେଖାଯାଉଛନ୍ତି ଆଉ ଚାମର ଆଲଟ ଭିତରେ କିନ୍ତୁ ଅଟକି ଯାଇଛନ୍ତି ସେଇ ଗୁଣ୍ଡିଚା ରାଣୀଙ୍କର ମାଙ୍କର ସେ ନାକଚଣାର ସେଇ ଗମ୍ଭୀରା ଭିତରେ ସେ ଦ୍ୱାର ମଧ୍ୟରେ ଖାଲି ଦେଖାଯାଉଛି ସେଇ ଟାହିଆ ଯେଉଁ ଟାହିଆ ଝୁଲି ଝୁଲି ବ୍ୟକ୍ତ କରୁଛି ମୁଁ ହେଉଛି ସେ କାଳିଆ ଠାକୁର ସର୍ବବ୍ୟାପୀ ସର୍ବଦ୍ରଷ୍ଟା ଅଖିଳ ବ୍ରହ୍ମାଣ୍ଡର ସ୍ରଷ୍ଟା ସୃଷ୍ଟି ସ୍ଥିତି ଲୟକର୍ତ୍ତା ସର୍ବଶକ୍ତିମାନ ଆତ୍ମତ୍ରାଣ ଅନ୍ତ ଜଗନ୍ନାଥ ସ୍ୱାମୀ ଗୋବିନ୍ଦ ହେ ହୃଷିକେଶ ମୁଁ ହେଉଛି ସେଇ ପ୍ରଭୁ ଜନ।

0: ଜନାର୍ଦ୍ଦନ, ସେଇ ଜନାର୍ଦ୍ଦନଙ୍କର ବାଣୀକୁ ଆମେ ଆମର ନିକଟରେ ଥିବା ପ୍ରଥମ ବୁଥରେ ଶାନ୍ତନୁ ରଥ ମହୋଦୟଙ୍କ ନିକଟରୁ ଶ୍ରବଣ କରିବା। ପ୍ରଭୁଙ୍କର ଚକା ଚକା ଆଖି ଦେଖାଗଲାଣି, ଆହା ଧନ୍ୟ ହେଇଗଲୁ ପ୍ରଭୁ, ଆପଣଙ୍କର ସେଇ ମୁଖାରବିନ୍ଦକୁ ଦର୍ଶନ କରି, ଆପଣଙ୍କର ଚକ୍ଷୁକୁ ଦର୍ଶନ କରି ନିସ୍ତରିଲୁ ନିସ୍ତରିଲୁ ପ୍ରଭୁ। କାଳିଆ ଶାନ୍ତ ଅପେକ୍ଷା କରିଥିଲୁ, ତେବେ ଏଇ ସେ ଅପେକ୍ଷା ପ୍ରତୀକ୍ଷା ଭିତରେ ପ୍ରଭୁଙ୍କର ବାଣୀକୁ ଆମେ ଶ୍ରବଣ କରିବା ଆମେ ଶାନ୍ତନୁ ରଥ ମହୋଦୟଙ୍କ ନିକଟରୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଧନ୍ୟବାଦ ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟା। ପ୍ରକୃତରେ ଆମେ ଗୋଟେ ଦାୟିତ୍ୱରେ ଅଛେ ବୋଲି ମହାପ୍ରଭୁଙ୍କର କଥା କହିବାକୁ ପଡ଼ୁଛି, ନହେଲେ ନାକଚଣା ଦ୍ୱାର ଭିତରେ ମହାପ୍ରଭୁଙ୍କର ଅପୂର୍ବ ଭଙ୍ଗୀରେ ଦୋଳାୟମାନ ଟାହିଆର ଦୃଶ୍ୟ ଦର୍ଶନ କରିବା ପରେ ଏବଂ ମହାପ୍ରଭୁଙ୍କର ଅନିମେଷ ନେତ୍ରକୁ ଦେଖିବା ପରେ ପ୍ରକୃତରେ କିଛି କହିଲା ଭଳି ଅନୁଭବ ହେଉନାହିଁ ଏବଂ କହିବା ଉଚିତ ନୁହେଁ ବୋଲି ମନରେ ଆସୁଛି, କିନ୍ତୁ ଆକାଶବାଣୀ ଆମକୁ ନିଯୁକ୍ତ କରିଛନ୍ତି ଗୋଟେ କାର୍ଯ୍ୟରେ, କ'ଣ କରିବା। ଏଇ ଯେଉଁ ମହାପ୍ରଭୁଙ୍କର ଦୁଇ ଆଖିକୁ ଚାହିଁ ରହିବା ପାଇଁ କେବଳ ନୃତକାର୍ଯ୍ୟ ନୟନରେ କେବଳ ମାତ୍ର ଇଚ୍ଛା, କିଛି ନ କହିକିରି ନିରବ ଭାବରେ ମହାପ୍ରଭୁଙ୍କୁ ଚାହିଁବାର ଯେଉଁ ଆନନ୍ଦ, କଥା କହିବାରେ ସେ ଆନନ୍ଦ ପ୍ରକୃତରେ ନାହିଁ, କିନ୍ତୁ ବାଣୀ ସେବାର ଦାୟିତ୍ୱ ଦେଇଛନ୍ତି ଆକାଶବାଣୀ, ଏବଂ କେବଳ ଆକାଶବାଣୀ ଦେଇନାହାନ୍ତି, ଏହା ମହାପ୍ରଭୁଙ୍କର ମଧ୍ୟ ଏକ ଅନୁଜ୍ଞା ବୋଲି ଆମେ ବିଚାର କରୁଥିବାରୁ ମହାପ୍ରଭୁଙ୍କ କଥା ଆପଣଙ୍କୁ ଅବଶ୍ୟ କହିବୁ। ମହାପ୍ରଭୁଙ୍କ ପାଇଁ ଏତେ ପ୍ରତୀକ୍ଷା କାହିଁକି, ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଅନ୍ୟ ଦିଅମାନଙ୍କ ଅପେକ୍ଷା ଏତେ ଉତ୍କଣ୍ଠା, ଏତେ ଉଦ୍ବେଗ, ଏତେ ଉନ୍ମାଦନା କାହିଁକି? ତାର ତ କିଛି କାରଣ ଥିବ। କିଛି କାରଣ ହେଉଛି ଯେ ମହାପ୍ରଭୁ ହେଉଛନ୍ତି ସ୍ୱୟଂ ପରମାତ୍ମା, ପରମବ୍ରହ୍ମ, ସଚ୍ଚିଦାନନ୍ଦ ବିଗ୍ରହ। ସଚ୍ଚିଦାନନ୍ଦ କହିଲେ କ'ଣ ବୁଝେ ମହାପ୍ରଭୁ, ଆମେ କ'ଣ ବୁଝେ ଶ୍ରୋତାବନ୍ଧୁ? ଆମେ ସଚ୍ଚିଦାନନ୍ଦ କହିଲେ ତ ଆମେ ସମସ୍ତେ ଉଚ୍ଚାରଣ କରୁଛେ ସଚ୍ଚିଦାନନ୍ଦ, କିନ୍ତୁ ତିନୋଟି ତତ୍ତ୍ୱ ଏ ଭିତରେ ସମାହିତ ହୋଇଛନ୍ତି, ସତ୍, ଚିତ୍ ଏବଂ ଆନନ୍ଦ। ସତ୍ କ'ଣ? ସତ୍ର ଅର୍ଥ ହେଉଛି ବା ସତ୍ର ସଂଜ୍ଞା ହେଉଛି ତ୍ରିକାଳେ ତିଷ୍ଠତି ଯତ୍ ତଃ ସହ ସତ୍। ଯିଏ ତିନି କାଳରେ ରହେ, ଯିଏ ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ରହିବେ, ସେ କିଏ, ତାଙ୍କର ନାଁ କ'ଣ, ତାଙ୍କର ସ୍ୱରୂପ କ'ଣ? ସିଏ ହେଉଛନ୍ତି ଆତ୍ମା, ଯେଉଁ ଆତ୍ମାଙ୍କର ବିନାଶ ନାହିଁ। ଶରୀରର ବିନାଶ ଅଛି, ମର୍ତ୍ତ୍ୟମଣ୍ଡଳେ ଦେହ ବହି, ଦେବତା ହେଲେ ହିଁ ମରହି। ସ୍ୱୟଂ ମହାପ୍ରଭୁ ମଧ୍ୟ ସେଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି, ଯାହାକୁ ଆମେ ନବକଳେବର ବୋଲି କହୁଛୁ। ପୁରାତନ ବିଗ୍ରହ ତ୍ୟାଗ କରି ସେ ନୂତନ କଳେବର ଗ୍ରହଣ କରୁଛନ୍ତି। ତେଣୁ ଏହିଭଳି ଭାବରେ ସତ୍ କିଏ, କାହାର ପରିବର୍ତ୍ତନ ହୁଏ ନାହିଁ, ନା ବ୍ରହ୍ମଙ୍କର ପରିବର୍ତ୍ତନ ହୁଏ ନାହିଁ। ତେଣୁ ମହାପ୍ରଭୁଙ୍କର ବିଗ୍ରହ ପରିବର୍ତ୍ତନ ହେଉଛି, କିନ୍ତୁ ବ୍ରହ୍ମଙ୍କର ପରିବର୍ତ୍ତନ ହେଉନି, ଏବଂ ଯିଏ ବ୍ରହ୍ମ ସିଏ ହିଁ ଆତ୍ମା, ଏବଂ ସେହି ଆତ୍ମା ହେଉଛନ୍ତି ସତ୍। ତ୍ରିକାଳରେ ଯିଏ ରହନ୍ତି, ତ୍ରିକାଳରେ ଯିଏ ତିଷ୍ଠନ୍ତି, ତାକୁ ସତ୍ ବୋଲି କୁହାଯାଏ। ତେଣୁ ସେହି ସତ୍ ସ୍ୱରୂପ ଭଗବାନ ବର୍ତ୍ତମାନ ପରମବ୍ରହ୍ମ ଆସୁଛନ୍ତି। ଚିତ୍ କ'ଣ? ଚିତ୍ ହେଉଛି ଚୈତନ୍ୟମୟ, ଯିଏ ଶୁଅନ୍ତି ନାହିଁ, ଯିଏ ସଦା ଜାଗ୍ରତ, ଏବଂ ତାଙ୍କୁ ବେଦାନ୍ତରେ କୁହାଯାଇଛି ସାକ୍ଷୀ ଚେତା, ଯିଏ ସବୁବେଳେ ସାକ୍ଷୀ ସ୍ୱରୂପ ଆମ ଅନ୍ତରାତ୍ମାରେ ବିରାଜିତ ଅଛନ୍ତି। ଆମେ ଶୋଇପଡ଼ୁ, ଆମ ଶରୀର ଜଡ଼ ହୋଇଯାଏ, କିନ୍ତୁ ଜଡ଼ ହେଲେ ମଧ୍ୟ ମହାପ୍ରଭୁ ତାରି ଭିତରେ ଆତ୍ମାସ୍ୱରୂପରେ ସବୁବେଳେ ଜୀବନ୍ତ ଥାଆନ୍ତି, ଜାଗ୍ରତ ଥାଆନ୍ତି, ଏବଂ ଆମର ସ୍ୱପ୍ନକୁ ମଧ୍ୟ ସେ ଦେଖନ୍ତି। ତେଣୁ ଶୋଇସାରିବା ପରେ ରାତିରେ ପ୍ରଭାତରେ ଉଠିକରି ଯେତେବେଳେ ଆମେ ସ୍ୱପ୍ନଟାକୁ ବଖାଣୁ ଏବଂ ସ୍ୱପ୍ନଟାକୁ ଦେଖିଲୁ ବୋଲି କହୁ, ସେତେବେଳେ ଆମେ ତ ଜଡ଼ ହୋଇକି ଶୋଇଥାଉ, କିଏ ପ୍ରକୃତରେ ସେ ସ୍ୱପ୍ନ ଦେଖେ? ସେ ସ୍ୱପ୍ନ ଦେଖନ୍ତି ପରମାତ୍ମା, ଯିଏ ଆତ୍ମସ୍ୱରୂପରେ ଆମ ଭିତରେ ଅଛନ୍ତି। ତେଣୁ ତାଙ୍କୁ ଆମେ ସାକ୍ଷୀ ବୋଲି କହୁ। ସାକ୍ଷୀର ଅର୍ଥ ହେଉଛି ଯିଏ ଆମର ସକଳ ଚିନ୍ତା, ସକଳ ବିଚାର, ସକଳ ଭାବନା, ସକଳ କାର୍ଯ୍ୟ ଏ ସମସ୍ତଙ୍କୁ ଦେଖୁଥାନ୍ତି। ସେ କେବେ ମଧ୍ୟ ଶୁଅନ୍ତି ନାହିଁ, ସଦା ଜାଗ୍ରତ ଏକ ଚୈତନ୍ୟ ଶକ୍ତି, ଯାହାକୁ ସାକ୍ଷୀ ଚେତା ବୋଲି ବେଦାନ୍ତ କହିଛନ୍ତି। ସିଏ ହେଉଛନ୍ତି ଆମର ଚିତ୍ ଶକ୍ତି। ସତ୍ ଗଲା, ଚିତ୍ ଗଲା, ଏବଂ ଆନନ୍ଦ, ଆନନ୍ଦଟି କ'ଣ ନା ବେଦାନ୍ତ କହିଲେ ଆନନ୍ଦାତ୍ ଖଳୁ ଇମାନି ଭୂତାନି ଜାୟନ୍ତେ। ସମସ୍ତେ ଆମେ ଯେତେ ପ୍ରାଣୀ ଅଛେ ସମସ୍ତେ ଆନନ୍ଦର ସୃଷ୍ଟି ହେଇଛେ। କେବଳ ମନୁଷ୍ୟ ଆନନ୍ଦର ସୃଷ୍ଟି ହେଇନି, ଗୋଟେ ପିତା ମାତାଙ୍କର ଏବଂ ପୁରୁଷ ସ୍ତ୍ରୀର ମିଳନରୁ ସନ୍ତାନଟିଏ ହୁଏ, କିନ୍ତୁ ଯେକୌଣସି ଜୀବକୁ ଆପଣ ଦେଖନ୍ତୁ, ସେମାନଙ୍କର ଆନନ୍ଦର ମିଳନରୁ ହିଁ ଅନ୍ୟ ଜୀବମାନେ ଉତ୍ପନ୍ନ ହୁଅନ୍ତି। ତେଣୁ ମିଳନ ଜନିତ ଆନନ୍ଦ, ତେଣୁ ଏଇ ଯେଉଁ ଆନନ୍ଦ, ଏଇ ଆନନ୍ଦ ହେଉଛି ମୂଳଭୂତ ଆନନ୍ଦ। ସେଇ ଆନନ୍ଦ ଯେତେବେଳେ ଏକ ପରମାର୍ଥିକ ଆନନ୍ଦରେ ରୂପାନ୍ତରିତ ହୁଏ, ଯେତେବେଳେ ଏକ ଦିବ୍ୟ ଆନନ୍ଦରେ ରୂପାନ୍ତରିତ ହୁଏ, ସେ ଦିବ୍ୟ ଆନନ୍ଦକୁ ଆସ୍ୱାଦନ କରିବା ପାଇଁ ମହାପ୍ରଭୁ ଏକ ମାଧ୍ୟମ। ସେଇଥିପାଇଁ ମହାପ୍ରଭୁଙ୍କୁ ଦେଖିଲେ ଆମେ ଆନନ୍ଦ ବିଭୋର ହଉ, ସେଇଥିପାଇଁ ଆମେ ଆନନ୍ଦ।

0: ବିଭୋର ହେବାର ମୁହୂର୍ତ୍ତରେ ଉପଗତ ହୋଇଛେ। ବର୍ତ୍ତମାନ ବିଜ୍ଞାପନ ବିରତି ନେବା ମହାପ୍ରଭୁ ନାକଚଣା ଦ୍ୱାର ବାହାରକୁ ବାହାରିଲେଣି। ବିଜ୍ଞାପନ ବିରତି ପରେ ଆମେ ପୁଣି ଆପଣମାନଙ୍କୁ ମହାପ୍ରଭୁଙ୍କର ଏହି ଧାରା ବିବରଣୀ ଆପଣମାନଙ୍କୁ ଶୁଣେଇବୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଉପଲକ୍ଷେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ନିମନ୍ତେ ସଜାଗ ରହିଛନ୍ତି ସ୍ୱାସ୍ଥ୍ୟ ବିଭାଗ। ଯଦି କୌଣସି ଭକ୍ତ ହଠାତ୍ ଅସୁସ୍ଥ ହୁଅନ୍ତି କିମ୍ବା ଜରୁରୀ ଚିକିତ୍ସାର ଆବଶ୍ୟକତା ହୁଏ, ତେବେ ନିକଟସ୍ଥ ମେଡିକାଲ ପୋଷ୍ଟ, ସ୍ୱାସ୍ଥ୍ୟ ସେବା କେନ୍ଦ୍ର, ସ୍ୱାସ୍ଥ୍ୟ କର୍ମୀ, ପୋଲିସ କିମ୍ବା ସ୍ୱେଚ୍ଛାସେବୀଙ୍କୁ ତୁରନ୍ତ ସୂଚନା ଦିଅନ୍ତୁ। ରଥଯାତ୍ରା ସମୟରେ ପୁରୀ ଏବଂ ଆଖପାଖ ଅଞ୍ଚଳର ପ୍ରମୁଖ ସ୍ଥାନ ଯଥା
2: ଗାଣ୍ଡୁଆ ଚୌରା ଛକ,
1: ସିଂହଦ୍ୱାର, ରଥ ନିକଟରେ ଟାଉନ ଥାନା, ଦିଗବାରିଣୀ ଖୁଣ୍ଟି, ସ୍ୱର୍ଗଦ୍ୱାର, ଲାଇଟ୍ ହାଉସ୍, ପୋଲିସ ହସ୍ପିଟାଲ, ଟିବି ଏବଂ ଆଇଡିଏଚ୍, ଗୁଣ୍ଡିଚା ମନ୍ଦିର, ମାଳତୀ ପାଟପୁର ବସ୍ ଷ୍ଟାଣ୍ଡ, ଚନ୍ଦନପୁର ସିଏଚ୍ସି, ସାକ୍ଷୀ ଗୋପାଳ ସିଏଚ୍ସି,

0: ବାନାର୍ଜୀ ହେଉଛନ୍ତି ନାରୀବାଦ ଦେବୀ ଶକ୍ତି ସୁଭଦ୍ରା, ଆଉ କନସିୟସନେସ୍ ଯାହାକୁ ଆମେ ଚେତନ ଶକ୍ତି ବୋଲି କହୁଛୁ ସିଏ ହେଉଛନ୍ତି ସୁଦର୍ଶନ। ତେଣୁ ସେଇଥିପାଇଁ ଏବଂ ପୃଥିବୀରେ ଏଇ ଯେଉଁ ଶକ୍ତିରେ ଏଇ ଯେଉଁ ଚାରିଟା ଶକ୍ତି କହିଲି, ଡାର୍କ ଏନର୍ଜି, ହ୍ୱାଇଟ୍ ଏନର୍ଜି ଏବଂ ନେଗେଟିଭ୍ ଏନର୍ଜି, ତା ସହିତ କନସିୟସନେସ୍, ଏଇ ଚାରିଟା ଭିତରୁ ଡାର୍କ ଏନର୍ଜି ହେଉଛି ସବୁଠାରୁ ବେଶୀ। ତେଣୁ ଡାର୍କ ଏନର୍ଜି ସବୁଠାରୁ ବେଶୀ ହେଇଥିବାରୁ ଜଗନ୍ନାଥ ମହାପ୍ରଭୁଙ୍କର ବର୍ଣ୍ଣ ହେଉଛି କଳା, ଏବଂ ସୃଷ୍ଟିରେ ଡାର୍କ ଏନର୍ଜିର ପ୍ରାବଲ୍ୟ ହେତୁ ମହାପ୍ରଭୁଙ୍କ ବିଗ୍ରହ ସବୁଠାରୁ ବଡ଼, ଏବଂ ଡାର୍କ ଏନର୍ଜି ଶକ୍ତିଶାଳୀ ହେଇଥିବାରୁ ତାଙ୍କ ନାଁରେ ହିଁ ଏହି ରଥଯାତ୍ରା, ତାଙ୍କ ନାଁରେ ଶ୍ରୀମନ୍ଦିର, ତାଙ୍କର ପ୍ରମୁଖତା। ଏହାକୁ ବିଚାର କଲେ ଜଣାପଡ଼ିବ ଯେ ବିଜ୍ଞାନ ମଧ୍ୟ ମହାପ୍ରଭୁଙ୍କର ଏହି ରଙ୍ଗମାନଙ୍କୁ ସ୍ୱୀକାର କରୁଛି। ଆପଣ ଜାଣନ୍ତି କୃଷ୍ଣଙ୍କର ବର୍ଣ୍ଣ ହେଉଛି କଳା, ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ବର୍ଣ୍ଣ ହେଉଛି କଳା, କଳାର ଗୋଟେ ଶକ୍ତି ଅଛି, ଏବଂ ଡାର୍କ ଏନର୍ଜିର ଏଭଳି ଶକ୍ତି ସିଏ ସମସ୍ତ ଶକ୍ତିକୁ, ସମସ୍ତ ରଙ୍ଗକୁ ସିଏ ଆକର୍ଷିତ କରି ନିଜ ଭିତରେ ସମାହିତ କରିପାରେ। ତେଣୁ ମହାପ୍ରଭୁଙ୍କର ଯେଉଁ କଳାବର୍ଣ୍ଣ, ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଯେଉଁ ଶ୍ୟାମଳ ବର୍ଣ୍ଣ, ଏବଂ ଶ୍ରୀକୃଷ୍ଣଙ୍କର ମଧ୍ୟ ଯେଉଁ ଶ୍ୟାମଳ ବର୍ଣ୍ଣ, ସେ ଶ୍ୟାମଳ ବର୍ଣ୍ଣର ଏଭଳି ଶକ୍ତି ଅଛି ସେ ସମଗ୍ର ଜଗତକୁ ଆକର୍ଷିତ କରି ସମସ୍ତ ରଙ୍ଗ, ସମସ୍ତ ବର୍ଣ୍ଣକୁ ନିଜ ଭିତରେ ସମାହିତ କରିପାରନ୍ତି। ତେଣୁ ମହାପ୍ରଭୁଙ୍କୁ ଆମେ ଯେତେବେଳେ ବଡ଼ଦାଣ୍ଡରେ ଦେଖୁଛେ ବା ରତ୍ନ ସିଂହାସନରେ ଦେଖୁଛେ, ସେ ତାଙ୍କର ସେହି ବର୍ଣ୍ଣ ବଳରେ, ସେହି ରଙ୍ଗ ବଳରେ ସେ ସମସ୍ତଙ୍କୁ ଆକର୍ଷଣ କରୁଛନ୍ତି। ତେଣୁ ଡାର୍କ ଏନର୍ଜିର ଯେଉଁ ଚାରିଟା ଏନର୍ଜି ଭିତରେ ଯେଉଁ ପ୍ରାବଲ୍ୟ, ଯେଉଁ ଆଧିକ୍ୟ, ସେହି ଆଧିକ୍ୟ ହିଁ ମହାପ୍ରଭୁଙ୍କ ବିଗ୍ରହକୁ ବଡ଼ କରିଛି, ମହାପ୍ରଭୁଙ୍କୁ ଶକ୍ତିଶାଳୀ କରିଛି, ଏବଂ ମହାପ୍ରଭୁଙ୍କ ପାଖକୁ ସମସ୍ତଙ୍କୁ ଟାଣି ନେବା ପାଇଁ ମହାପ୍ରଭୁଙ୍କ ଭିତରେ ସେ ସାମର୍ଥ୍ୟ ଥିବାରୁ ମହାପ୍ରଭୁଙ୍କ ପାଇଁ ଆମର ଏତେ ଅପେକ୍ଷା, ଏତେ ଦେବତା ଅଛନ୍ତି। କିନ୍ତୁ ମହାପ୍ରଭୁଙ୍କ ପାଇଁ ଯେଉଁ ଉନ୍ମାଦନା, ମହାପ୍ରଭୁଙ୍କ ପାଇଁ ଯେଉଁ ବ୍ୟାକୁଳତା, ସେ ବ୍ୟାକୁଳତାର କାରଣ ହେଉଛି ମହାପ୍ରଭୁ ହେଉଛନ୍ତି ଡାର୍କ ଏନର୍ଜିର ପ୍ରତୀକ। ଏଇଟା ହେଉଛି ବିଜ୍ଞାନ ସମସ୍ତ ବିଚାର। ତେଣୁ ବିଜ୍ଞାନ ମଧ୍ୟ ଯେଉଁ ମହାପ୍ରଭୁଙ୍କୁ ସମର୍ଥନ କରେ ଏବଂ ତାତ୍ତ୍ୱିକ ଦୃଷ୍ଟିରୁ ମହାପ୍ରଭୁଙ୍କୁ ବିଶ୍ୱାସ ମଧ୍ୟ ଆଣିଛି ଯେଉଁ ବିଜ୍ଞାନ, ଏବଂ ବିଜ୍ଞାନ ଏବଂ ଆଧ୍ୟାତ୍ମିକତା, ବିଜ୍ଞାନ ଏବଂ ବିଶ୍ୱାସ, ଏ ଦୁଇଟା ଯାକ ମହାପ୍ରଭୁଙ୍କ ପାଖରେ ଆମେ ସମନ୍ୱିତ ଭାବରେ ଦେଖିବାକୁ ପାଉଛୁ। ତେଣୁ ଯିଏ ବିଶ୍ୱାସ ସିଏ ମହାପ୍ରଭୁ, ଯିଏ ବିଜ୍ଞାନ ମଧ୍ୟ ସିଏ ମହାପ୍ରଭୁ। ତେଣୁ ସେହି ମହାପ୍ରଭୁ ଶ୍ରୀ ଜଗନ୍ନାଥ ବର୍ତ୍ତମାନ ଟାହିଆ ମସ୍ତକରେ ଖଞ୍ଜି, ସେ ତ ଆପଣ କହିଲେ ଯେ କାଦମ୍ବରୀ ଚଞ୍ଚଳମ, କାଦମ୍ବରୀ ତ ପାନ କରିଥିବାରୁ ସିଏ ଧୀରେ ଧୀରେ ଆସନ୍ତି, କିନ୍ତୁ ମହାପ୍ରଭୁ ନିଜେ କାଦମ୍ବରୀ ପାନ କଲା ଭଳିଆ ଆଜି ବିଳମ୍ବ କରୁଛନ୍ତି। ତେଣୁ ଦେଖନ୍ତୁ ବଡ଼ ଠାକୁର ବଳଭଦ୍ର କେତେ କ୍ଷିପ୍ର ଭାବରେ ଆସିଲେ,
1: ଛାଡ଼ିବାକୁ ଇଚ୍ଛା କରୁନାହାନ୍ତି ଜନ୍ମବେଦୀକୁ।
0: ଜନ୍ମବେଦୀରେ
1: ଗୋଟେ ମାୟା ଲାଗିଯାଇଥିଲା ନା, ସାତ ଦିନ ହେଲାଣି
0: ମାୟାକୁ, ତାଙ୍କୁ ଆମେ ମାୟାର ଅଧୀଶ୍ୱର ବୋଲି କହିଲେ ସିନା, କିନ୍ତୁ ଲୌକିକ ଲୀଳାରେ ଯେହେତୁ ମହାପ୍ରଭୁ ଅଛନ୍ତି, ତାଙ୍କୁ ଟିକେ ଜନ୍ମବେଦୀର ମାୟା ନିଶ୍ଚିତ ଭାବରେ ଟିକେ ଆଚ୍ଛନ୍ନ କରୁଥିବ। ଆଉ ଗୋଟିଏ କଥା ହେଉଛି ଯେ ମହାପ୍ରଭୁ ହେଉଛନ୍ତି ସ୍ୱୟଂ ପରମବ୍ରହ୍ମ। ଆପଣ ଆଗରୁ କହୁଥିଲେ ଆମେ ତ ସଚ୍ଚିଦାନନ୍ଦ ତତ୍ତ୍ୱ କଥା କହିଲେ, ଏବଂ ବେଦାନ୍ତ ତତ୍ତ୍ୱ କଥା କହିଲେ କ'ଣ ହେବ, ଆପଣ ଅପାଣିପାଦ କଥା କହିଲେ, ତାଙ୍କୁ ଆମେ ପାଦ ଦେଇନାହୁଁ, ପାଣି ଦେଇନାହୁଁ, କିନ୍ତୁ ତାଙ୍କୁ ବାହୁ ଦୁଇଟା ପ୍ରସାରିତ କରିକି ରଖିଛୁ। ବାହୁ ଦୁଇଟା ପ୍ରସାରିତ କରିକି ଏଇଥିପାଇଁ ରଖିଛୁ, ଯେଉଁମାନେ ମହାପ୍ରଭୁଙ୍କର ବିଗ୍ରହ ପରିକଳ୍ପନା କରିଛନ୍ତି ସେମାନେ ମହାବାହୁଙ୍କୁ ଉର୍ଦ୍ଧ୍ୱ ବାହୁ କରିକିରି ଏଇଥିପାଇଁ ରଖିଛନ୍ତି, ସେଇ ଉର୍ଦ୍ଧ୍ୱ ବାହୁରେ ସମଗ୍ର ବିଶ୍ୱକୁ ସମାହିତ କରିବାର ଗୋଟେ ସୂଚନା ବା ସମାହିତ କରିବାର ଗୋଟେ ପରିକଳ୍ପନା ମହାପ୍ରଭୁଙ୍କ ବିଗ୍ରହରେ ଦିଆଯାଇଛି। ତେଣୁ ଦୁଇଟା ବାହୁ ଯେତେବେଳେ ମହାପ୍ରଭୁଙ୍କୁ ଆମେ ଦେଖିଦେଉଛୁ, ଆମକୁ ଲାଗୁଛି ମହାପ୍ରଭୁ ସତେ ଯେମିତି ଡାକୁଛନ୍ତି, ଆ ଆ ଆ ମୋ ପାଖକୁ ଆ, ଏତେ ବାଟରୁ ଆସିଛୁ, ମୁଁ କେତେ କାଳରୁ ତୋତେ ଅପେକ୍ଷା କରିଛି, ବାହୁ ପ୍ରସାରଣ କରି ତୁ ଟିକେ ପଳେଇ ଆସିଲେ ମୁଁ ତୋତେ କୋଳେଇ ଦେବି। ବିଭିନ୍ନ କାରଣରୁ ଆମେ ନାନା ପାପ ପଙ୍କରେ ଲିପ୍ତ ହେଇଥିବାରୁ ମହାପ୍ରଭୁଙ୍କୁ ସ୍ପର୍ଶ କରିବାର ସୁଯୋଗ ସିନା ପାଇପାରୁନାହୁଁ।
1: ଆଲିଙ୍ଗନ ମୁଦ୍ରାରେ ଅଛନ୍ତି,
0: ଆଲିଙ୍ଗନ ମୁଦ୍ରାରେ ସବୁବେଳେ ଆଲିଙ୍ଗନ ମୁଦ୍ରାରେ ଥିବାରୁ ସେ ସମସ୍ତ ଭକ୍ତଜନଙ୍କୁ ଆକର୍ଷିତ କରୁଛନ୍ତି, ଆ ଆ ବୋଲି ଡାକୁଛନ୍ତି, ଯେ ପତାକା ଚଞ୍ଚଳ ଯେଉଁ ଅବା ବୋଲି କୁହାହେଇଛି, ପାପୀଙ୍କୁ ଡାକେ ଡାକେ ପତିତ ପାବନ ବାନା ସମସ୍ତଙ୍କୁ ଆ ବୋଲି ଡାକୁଛି। ସିଏ ହାତରେ ସିନା ତାଙ୍କର ଧରି ପକାଇବା ପାଇଁ ଆମକୁ ତାଙ୍କ ଡେଣା ପ୍ରସାରିତ କରିଛନ୍ତି, ତାଙ୍କ ବାନା ମଧ୍ୟ ପଞ୍ଚକୋଶି ଦୂରରୁ ଚତୁର୍ଦିଗରୁ ସେ ଆମକୁ ଆହ୍ୱାନ କରୁଛି ଯେ ତୁ ଆସେ ଆସେ ବୋଲି। ତେଣୁ ଏଇ ଯେଉଁ ବେଦାନ୍ତ ବେଦ୍ୟ, ବେଦାନ୍ତ ପ୍ରତିପାଦିତ ପରମବ୍ରହ୍ମ, ତାଙ୍କୁ ହାତ ନ ଦେଇକରି ଆମେ ସହସ୍ର ବାହୁ କରିଛୁ, ଯେଉଁଟା ପୁରୁଷ ସୂକ୍ତରେ କୁହାଗଲା ସହସ୍ର ଶୀର୍ଷା ପୁରୁଷ, ସହସ୍ରାକ୍ଷ, ସହସ୍ର ପାଦ,
1: ଭୂମିକୁ ସର୍ବତ ସ୍ପୃଥିବା ଅତ୍ୟତିଷ୍ଠ ଦଶାଙ୍ଗୁଳ।
0: ତେଣୁ ମହାପ୍ରଭୁଙ୍କୁ ଯେଉଁ କୁହାହେଇଛି ଯେ ସହସ୍ରାକ୍ଷ ସହସ୍ରପାତ, ସେ ସହସ୍ରଟା ପ୍ରକୃତରେ ଶହେ ହଜାରେ ନୁହେଁ,
1: ଅସଂଖ୍ୟ
0: ଅସଂଖ୍ୟ
1: ଅସଂଖ୍ୟାତ ବାଚକ,
0: ଅସଂଖ୍ୟାତ ବାଚକ। ତେଣୁ

0: ପ୍ରଭୁଙ୍କର ଲକ୍ଷ ଲକ୍ଷ କୋଟି କୋଟି ପାଦ, କୋଟି କୋଟି ହାତ, କୋଟି କୋଟି ଆଖି, ତେଣୁ ଏଭଳି ଯେଉଁ ପରିକଳ୍ପନା କରାହେଇଛି, ତେଣୁ ସେଇ ମହାପ୍ରଭୁ ହେଉଛନ୍ତି ଏଇ ଯେଉଁ ଆମର ଶ୍ରୀଜଗନ୍ନାଥ, ଯାହାଙ୍କର ଚାରିଚକ୍ଷୁକୁ ଦେଖିଦେଲେ ଆମର ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ତା ଭିତରେ ସମାହିତ ହୋଇଯିବାର ଆମେ ଅନୁଭବ କରୁ, ଏବଂ ଆମ ଆଖି ଯେତେବେଳେ ମଧ୍ୟ ସେଇ ଆଖିରେ ଏକାକାର ହେଇଯାଏ, ଆମର ଗୋଟେ ଅନୁଭବ ହୁଏ, ସେଇ ଆଖି ବାଟ ଦେଇକରି ଆମର ଆତ୍ମଚୈତନ୍ୟ ସତେ ଯେମିତି ସମଗ୍ର ବିଶ୍ୱ ଆଡ଼କୁ ପ୍ରସାରିତ ହେଇଯାଉଛି। ତେଣୁ ଆମର ସମସ୍ତ ସଂକୀର୍ଣ୍ଣତା, ଆମର ସମସ୍ତ ନ୍ୟୁନତା, ଆମର ସମସ୍ତ ସ୍ୱଳ୍ପ ବିଚାର ସେ ସମୟରେ ଏକ ବ୍ୟାପକ ବିଚାରରେ ପରିବର୍ତ୍ତନ ହେଇଯାଏ। ଏଇ ହେଉଛି ମହାପ୍ରଭୁଙ୍କର ଆଖିର ମହାତ୍ମ୍ୟ। କାହିଁକି ମହାପ୍ରଭୁଙ୍କ ଆଖିରେ ଆଖି ମିଶାଇ ଦେବା ପାଇଁ ଆମେ ବ୍ୟାକୁଳ ହଉ? କାରଣ ମହାପ୍ରଭୁଙ୍କ ଆଖିରେ ଆଖି ମିଶାଇବା ଦେବା ଦ୍ୱାରା ଆମର ସଂକୀର୍ଣ୍ଣତା ଦୂରୀଭୂତ ହୁଏ, ଏବଂ ଆମ ଭିତରେ ଗୋଟେ ବ୍ୟାପକ ଚେତନାର ଅବତରଣ ଘଟେ, ଏବଂ ବ୍ୟାପକ ଚେତନାର ଏକ ବିଶ୍ୱ ଚେତନାର ଅବତରଣ ଯେତେବେଳେ ମଣିଷର ହୃଦୟରେ ଅବତରଣ ହେବ, ସେତେବେଳେ ମଣିଷ ଏକ ବିଶ୍ୱ ଚେତନାକୁ ଉତ୍ତରିତ ହୋଇଯିବ। ଆପଣ ଦୟାକରି ଡକ୍ଟର ନରେଶ ଚନ୍ଦ୍ର ଦାସ, ଆପଣ ମହାପ୍ରଭୁଙ୍କ ସମ୍ପର୍କରେ ଦ୍ୱିପଦ କହନ୍ତୁ, ତାପରେ ଆମେ ପରବର୍ତ୍ତୀ ଧାରା ବିବରଣୀ କଥା ଆଲୋଚନା କରିବା।
1: ଜଂସୈବାହ ସମୁପାସତେ ଶିବ ଇତି ବ୍ରହ୍ମେତି ବେଦାନ୍ତିନୋ ବୌଦ୍ଧା ବୁଦ୍ଧ ଇତି ପ୍ରମାଣ ପଟବ କର୍ତ୍ତେତି ନୈୟାୟିକା ଅର୍ହନ୍ ନିତ୍ୟଥ ଜୈନ ଶାସନ ରତା କର୍ମୀତି ମୀମାଂସକାଃ ସ୍ୱୟମ୍ବୋ ବିଦଧାତୁ ବାଞ୍ଛିତ ଫଳଂ ତ୍ରୈଲୋକ୍ୟନାଥୋ ହରି। ଏକମାତ୍ର ସେଇ ହେ ପୁରୁଷ, ଯେଉଁ ପୁରୁଷ ସୁ ବେଦେଷୁ ପୌରୁଷମ ସୂକ୍ତମ, ବେଦରେ ପୁରୁଷ ସୂକ୍ତ ହେଲା ସର୍ବଶ୍ରେଷ୍ଠ। କାହିଁକି ନା ଲେଖିଛନ୍ତି ଜଂ ଶୈବା ସମୁପାସତେ ଶିବ ଇତି, ଅନେକ ସମ୍ପ୍ରଦାୟ ଅଛି, ତା ଭିତରେ ଗୋଟେ ଶୈବ ସମ୍ପ୍ରଦାୟ, ସେମାନଙ୍କର ଆରାଧ୍ୟ ହେଉଛନ୍ତି ଶିବ, ଆଉ ଇଏ ପ୍ରଭୁ ମଧ୍ୟ ହେଉଛନ୍ତି ଶିବ। ହରି ଏବଂ ହରଙ୍କ ଭିତରେ କୌଣସି ଭେଦ ନଥାଏ। ବ୍ରହ୍ମେତି ବେଦାନ୍ତି ନଃ, ଏହି ମହାପ୍ରଭୁଙ୍କୁ ବେଦାନ୍ତି ବାଲା ସେମାନେ ବ୍ରହ୍ମ ବୋଲିକିରି କହନ୍ତି, ଏବଂ ବୌଦ୍ଧା ବୁଦ୍ଧ ଇତି ବୌଦ୍ଧ ଧର୍ମାବଲମ୍ବୀମାନେ ୟାଙ୍କୁ ହିଁ ବୁଦ୍ଧ ବୋଲିକିରି କହନ୍ତି। ଇଏ ହେଉଛନ୍ତି ସାକ୍ଷାତ ବୁଦ୍ଧ ବୋଲିକିରି ବୌଦ୍ଧ ସମ୍ପ୍ରଦାୟ ଉଦ୍ଘୋଷଣା କରନ୍ତି, ଏବଂ ପ୍ରମାଣ ପଟବହ କର୍ତ୍ତେତି ନୈୟାୟିକା, ଷଡ଼ ଦର୍ଶନ ମଧ୍ୟରେ ଯେଉଁ ନ୍ୟାୟ ଦର୍ଶନ ରହିଛି, ସେ ନ୍ୟାୟ ଦର୍ଶନର ମୂଳ ଉତ୍ସ ହେଉଛି କର୍ତ୍ତା, ତେଣୁ ଇଏ ହେଉଛନ୍ତି ସେଇ ନ୍ୟାୟ ଦର୍ଶନର ମୂଳ ଉତ୍ସ କର୍ତ୍ତା। ଏବଂ ଅର୍ହନ୍ ନିତ୍ୟଥ ଜୈନ ଶାସନର ତାହା, ଯେଉଁମାନେ ଜୈନ ଧର୍ମାବଲମ୍ବୀ ସେମାନେ ଅର୍ହତ ବୋଲିକିରି ୟାଙ୍କୁ କହନ୍ତି, ଇଏ ହେଉଛନ୍ତି ତାଙ୍କରି ଆରାଧ୍ୟ ଅର୍ହତ, ଯିଏ ଅର୍ହତ ସିଏ ହେଉଛନ୍ତି ଶ୍ରୀ ଜଗନ୍ନାଥ ମହାପ୍ରଭୁ। ଏବଂ କର୍ମୀତି ମୀମାଂସକାଃ, ମୀମାଂସା ଦର୍ଶନରେ ଭଗବାନଙ୍କୁ କର୍ମୀ ବୋଲି ଯେଉଁ କୁହାଯାଏ, ଇଏ ହେଉଛନ୍ତି ସେଇ କର୍ମୀ, ଇଏ ହିଁ ସବୁ କର୍ମର ପ୍ରତିପାଦକ। ଏକୋ ଦେବ ସର୍ବଭୂତେଷୁ ଗୂଢ଼ ସର୍ବବ୍ୟାପୀ ସର୍ବଭୂତାନ୍ତରାତ୍ମା କର୍ମାଧ୍ୟକ୍ଷ ସର୍ବଭୂତାଧିବାସ ସାକ୍ଷୀ ଚେତା କେବଳ ନିର୍ଗୁଣଶ୍ଚ। ଏଇ ସେଇ ମହାପ୍ରଭୁ ବେଦାନ୍ତ ବେଦ୍ୟ ମହାପ୍ରଭୁ ଆଜି ନର ଚେଷ୍ଟା ଉପାଦାୟ ହରିଶରତି ଭୂତଳେ, ତେଣୁ ଆଜି ଆମମାନଙ୍କ ପାଖରେ ଆମମାନଙ୍କୁ ଧନ୍ୟ କରିବା ପାଇଁ, ଆମ ଏଇ ମାଟିକୁ ଅଙ୍ଗୀକାର କରି ଏଇ ମାଟିକୁ ଧନ୍ୟ କରି ସେ ପ୍ରତିବର୍ଷ ଆସୁଛନ୍ତି, ଏବଂ ଆମକୁ ଦର୍ଶନ ଦେଇକରି ମୁକ୍ତି ପ୍ରଦାନ କରୁଛନ୍ତି। ମୋକ୍ଷଦାତା ଜନାର୍ଦ୍ଦନ, ଏଇ ଯେଉଁ ରଥଯାତ୍ରାଟି କରୁଛନ୍ତି, ଏଇ ରଥଯାତ୍ରାରେ ସେ କ'ଣ କ'ଣ କାମ କରୁଛନ୍ତି? ଦୌର୍ଭାଗ୍ୟଙ୍କିଳ ଦୂରୟନ୍ ସୁମନସାମ ଅଭ୍ୟର୍ଥିତଂ ପୂରୟନ୍ ପାପିଷ୍ଠା ନିବ ତର୍ଜୟନ ସକୃତିନୁ ଭକ୍ତା ନିବା ବର୍ଜୟନ୍ ଜାଡ୍ୟଂ ନିର୍ଦ୍ଦଳୟନ୍ ଶୁଭାନି କଳୟନ୍ ନାନନ୍ଦ ମୁଦୁବେଳୟନ୍ ପଶ୍ୟ ଶ୍ରୀ ଜଗଦୀଶ୍ୱର ବିଜୟତେ ଶ୍ରୀ ନନ୍ଦି ପରି। ବର୍ତ୍ତମାନ ଆମେ ନେଇଯିବା ଏକ ଛୋଟ ବିଜ୍ଞାପନ ବିରତି।
2: ଜୟ ଜଗନ୍ନାଥ। ରଥଯାତ୍ରା ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଲକ୍ଷ ଲକ୍ଷ ଭକ୍ତଙ୍କର ସୁସ୍ଥ ଏବଂ ସୁରକ୍ଷିତ ଦର୍ଶନ ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ପୁରୀ ବଡ଼ଦାଣ୍ଡ ଏବଂ ପ୍ରମୁଖ ସ୍ଥାନରେ 8ଟି ଅତ୍ୟାଧୁନିକ 10 ଶଯ୍ୟା ବିଶିଷ୍ଟ ଚିକିତ୍ସା

0: ଯଥା ପୁରୁଣା ରଘୁନନ୍ଦନ ପାଠାଗାର ନିକଟରେ, ନୀଳାଦ୍ରି ଭକ୍ତ ନିବାସରେ, ଜଗନ୍ନାଥ ବଲ୍ଲଭ ପାର୍କିଂ ପରିସରରେ, ବଗଲା ପରିସରରେ, ମାର୍କେଟ ଛକ ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ସାମ୍ନାରେ, ଭୋଳାନାଥ ବିଦ୍ୟାପୀଠଠାରେ, ବସ୍ଷ୍ଟାଣ୍ଡରେ, ରେଳ ଷ୍ଟେସନ ମୁଖ୍ୟ ଫାଟକ ସମ୍ମୁଖରେ ବ୍ୟବସ୍ଥା କରାଯାଇଛି। ତା ସହିତ 30 ପ୍ରାଥମିକ ଚିକିତ୍ସା କେନ୍ଦ୍ର, ପ୍ରତ୍ୟେକ ଶିବିରରେ ବିଶେଷଜ୍ଞ ଡକ୍ଟର, ନର୍ସ, ପାରାମେଡିକାଲ କର୍ମଚାରୀ, ଅକ୍ସିଜେନ, ଇସିଜି, ଜରୁରୀକାଳୀନ ଔଷଧ ଓ 24 ଘଣ୍ଟିଆ ସେବା ଉପଲବ୍ଧ। ଗୁରୁତର ରୋଗୀଙ୍କ ପାଇଁ ମୁଖ୍ୟ ଚିକିତ୍ସାଳୟରେ 300ରୁ ଅଧିକ ସଂରକ୍ଷିତ ଶଯ୍ୟା, ଆଇସିୟୁ, ବର୍ନ ୱାର୍ଡ, ଅପରେସନ ଥିଏଟରର ବ୍ୟବସ୍ଥା ରହିଛି। ଭକ୍ତମାନଙ୍କର ତୁରନ୍ତ ସେବା ପାଇଁ 82 ଆମ୍ବୁଲାନ୍ସ ସହ ସ୍ୱତନ୍ତ୍ର କରିଡର ଓ ପ୍ରଶିକ୍ଷିତ ଦଳ ପ୍ରସ୍ତୁତ ଅଛନ୍ତି। ଆପଣଙ୍କ ସୁସ୍ଥତା ଆମର ସର୍ବୋଚ୍ଚ ପ୍ରାଥମିକତା।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ମୁଁ କହୁଥିଲି ମହାପ୍ରଭୁଙ୍କର ଏଇ ଯୋଉ ଯାତ୍ରାଟି ଅନୁଷ୍ଠିତ ହେଉଛି, ଏ ଯାତ୍ରାରେ କ'ଣ କ'ଣ ହେଉଛି, ଭଗବାନ କ'ଣ କରୁଛନ୍ତି? ଆରେ ଭଗବାନ ଯେତେବେଳେ ଆସୁଛନ୍ତି, ଆଜି ତ ବହୁତ ଅଞ୍ଚଳ କ୍ଷିପ୍ର ଗତିରେ ମହାପ୍ରଭୁ ଆସୁଛନ୍ତି। ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି, ପାଦ ନାହିଁ ସେ ଯେ ଗମନ କରଇ, କର୍ଣ୍ଣ ନାହିଁ ସବୁ ଶୁଣେ, ଚକ୍ଷୁ ନାହିଁ ତାର ତିନି ପୁର ଦିଶେ, ଜିହ୍ୱା ନାହିଁ ସ୍ୱାଦୁ ମଣେ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କେତେ ସୁନ୍ଦର ଭାବରେ ଏକଥାଟି କହିଲେ, ପାଦ ନାହିଁ ସେ ଯେ ଗମନ କରଇ। ଆପଣ ଦେଖୁନାହାନ୍ତି, ବର୍ତ୍ତମାନ ଆମେ ଦେଖୁଥିଲୁ ଏ ଯେଉଁ ବର୍ତ୍ତମାନ ଗୋମୁଟ ରହିଥିଲା ନାକଚଣା ଦ୍ୱାର, ସେଠୁ ଅତିକ୍ରମ କରି କେଡ଼େ କ୍ଷିପ୍ର ଗତିରେ ସେ ବର୍ତ୍ତମାନ ପଳେଇ ଆସିଲେଣି ରାଧା ବଲ୍ଲଭ ମଠରେ। ମଠର ଯେଉଁ ପାର୍ଶ୍ୱବର୍ତ୍ତୀ ଅର୍ଥାତ୍ ରାଧା ବଲ୍ଲଭ ମଠ ଏବଂ ଶ୍ରୀ ନନ୍ଦିଘୋଷ ୟାରି ମଧ୍ୟବର୍ତ୍ତୀ ଯେଉଁ ମାର୍ଗ, ସେ ମାର୍ଗ ପାଖରେ ସେ ଅଛନ୍ତି ଏବଂ ସେଇଠି ଦଣ୍ଡାୟମାନ ହେଇଥିବା ନନ୍ଦିଘୋଷ ରଥ ଉପରେ ଆଉ ଅଳ୍ପ ସମୟ ପରେ ସେ ବିରାଜମାନ କରିଯିବେ। କେତେ ଲୋକ ଚାହିଁକିରି ବସିଛନ୍ତି ମହାପ୍ରଭୁଙ୍କୁ, ତାଙ୍କର ଦୁର୍ଭାଗ୍ୟ କଥା ଟିକେ କହିବା ପାଇଁ। ମହାପ୍ରଭୁ କହିଛନ୍ତି, ଆରେ ମୁଁ ତ ସେଇଥିପାଇଁ ଆସିଛି, କେତେ କହୁଛୁ ମୋତେ, ମୋତେ କାହିଁ ଏତେ କହୁଛୁ, ମୁଁ ପୁରା ଅନ୍ତର୍ଯ୍ୟାମୀ, ମୁଁ କ'ଣ ତୋ ଅନ୍ତରରେ ନାହିଁ, ତୁ କେବଳ ମୋତେ ମନ ଦେ, ମଜେ ଏବଂ ମନ ଆଧତ୍ସ୍ୱ ମୟି ବୁଦ୍ଧି ନିବେଶୟ, ତୁ ମୋତେ ମନ ଦେଇଦେ, ତୁ ମୋତେ ବୁଦ୍ଧି ଦେଇଦେ, ଆଉ ସବୁ ଭାର ମୁଁ ତୋର ବହନ କରିବି। ତେଣୁ ମୋ ତୁ ଭାବୁଛି କି ମୋର ପାଦ ନାହିଁ ବୋଲି ମୁଁ ଚାଲିପାରୁନି, ମୁଁ ଚାଲେ, ପାଦ ନାହିଁ ସେ ଯେ ଗମନ କରଇ, କର୍ଣ୍ଣ ନାହିଁ ସବୁ ଶୁଣେ। ତମେ କହିବ, ପ୍ରଭୁ ଆପଣଙ୍କର ତ କର୍ଣ୍ଣ ନାହିଁ, ମୁଁ ଯେତେ କହୁଛି ଶୁଣୁଛନ୍ତି କେମିତି? ନା ରେ, ମୁଁ ଏମିତି ଏକ ବସ୍ତୁ, ମୁଁ ଏମିତି ଏକ ବସ୍ତୁ ସର୍ବେନ୍ଦ୍ରିୟାଣୀ ସର୍ବେନ୍ଦ୍ରିୟ ବୃତ୍ତିମନ୍ତୀ, ଏମିତି କେଉଁ ଦେବତା ଅଛି ଆପଣ କହିଲେ? ମାନେ ଯସ୍ୟେନ୍ଦ୍ରିୟାଣୀ, ଯାହାଙ୍କର ପ୍ରତ୍ୟେକ ଇନ୍ଦ୍ରିୟ ସବୁ ଇନ୍ଦ୍ରିୟର କାମ କରେ, ହସ୍ତୋପି ପଶ୍ୟତି, ହାତୀ ମଧ୍ୟ ହାତ ମଧ୍ୟ ତାଙ୍କର ଦେଖେ। ଆପଣ ଭାବିବେ ନାହିଁ, ଇଏ ଗୋଟେ କିମ୍ଭୂତ କିମାକାର ପ୍ରଭୁ, ଯାହାର ସର୍ବେନ୍ଦ୍ରିୟାଣୀ ଯସ୍ୟ ସକଳେନ୍ଦ୍ରିୟ ବୃତ୍ତିମନ୍ତୀ, ଯାହାର ଇନ୍ଦ୍ରିୟ ନଥିଲେ ମଧ୍ୟ ଯେକୌଣସି ଅଙ୍ଗ ତାଙ୍କର, ସେ ସବୁ ଅଙ୍ଗର କାମ କରିବ। ହସ୍ତୋପି ପଶ୍ୟତି, ହାତ ବି ଦେଖେ, ତାଙ୍କର ଶରୀରଟି କାନ ନଥିଲେ ମଧ୍ୟ ଶୁଣେ, ପାଦ ନଥିଲେ ମଧ୍ୟ ସେ ଗମନ କରନ୍ତି।
3: ଡକ୍ଟର ଡକ୍ଟର ଦାସ,
2: ଆଜ୍ଞା,
3: ଆମର ଅତିବଡ଼ି ଜଗନ୍ନାଥ ଦାସ,
2: ହଁ,
3: ତାଙ୍କର ଗୋଟିଏ ଭଜନ ଅଛି,
2: ଆଜ୍ଞା,
3: ସେ ଭଜନଟି ମହାପ୍ରଭୁଙ୍କର ସବୁ କଥାକୁ କହିଦେଇଛି ନବାକ୍ଷରୀରେ,
2: ଆଜ୍ଞା,
3: ସେଇଟା ଖାଲି ଗାଇଲେ ତ ସମୟ ଲାଗିବ,
2: ହଁ, ଖାଲି କହିଦିଅ,
3: ଶ୍ରୋତାମାନଙ୍କ ପାଇଁ ଆମେ ଟିକେ କହିଦେବା,
2: ହଁ,
3: ଯେ ନମସ୍ତେ ପ୍ରଭୁ ଜଗନ୍ନାଥ ଅନାଥ ଲୋକଙ୍କର ନାଥ, ନମସ୍ତେ ପ୍ରଭୁ ବାସୁଦେବ ଭକତ ଜନଙ୍କ ବାନ୍ଧବ, ନମସ୍ତେ ପ୍ରଭୁ ହୃଷିକେଶ ଭକତ ଜନଙ୍କ ବିଶ୍ୱାସ, ନମସ୍ତେ ପ୍ରଭୁ ବିଶ୍ୱରୂପୀ ସକଳ ହୃଦୟ ଅଛୁ ବ୍ୟାପୀ, ତୁ ସୃଷ୍ଟି ସ୍ଥିତି ଲୟ କରୁ ଆବର ଗର୍ଭରେ ସଂଘରୁ, ଅଶେଷ କୋଟି ବସୁନ୍ଧରୀ ତୋହରି ଗର୍ଭେ ଛନ୍ତି ପୁରୀ, 14 ଭୁବନେ ଯା କିଣା ଏ ସର୍ବ ତୋହର ରଚନା, ତୁ ବ୍ରହ୍ମା ରୁଦ୍ର ବିଷ୍ଣୁ ତୁହି ତୋବିନୁ ଅନ୍ୟ ଗତି ନାହିଁ, ସୃଷ୍ଟି ତୋହର ଖେଳ ଘର ଅଶେଷ ମାୟା ତୋ ଆବର, ତୋହର ନିଶ୍ୱାସ ମରୁତ ଦେବେ ହୋଇଲେ ତହୁଁ ଜାତ। ଆପଣ ଶୁଣୁଥାନ୍ତୁ, ତୁହିଟି ଅଗ୍ନି ଦେବ ଇନ୍ଦ୍ର ନୟନୁ ଜାତ ସୂର୍ଯ୍ୟ ଚନ୍ଦ୍ର, ତୋ ନୟନରୁ ସୂର୍ଯ୍ୟ ଚନ୍ଦ୍ର ଜାତ ହୋଇଛନ୍ତି।

0: ଆସିଥିବ, ଚନ୍ଦନ ଯାତ୍ରା ହଉଥିବ, ମୁଁ ମଧୁସୂଦନ ହେଇକରି ବସିଥିବି, ମୋର ଉଭୟ ପଟରେ ଶ୍ରୀଦେବୀ ଭୂଦେବୀ ଥିବେ, ମୋର ଆଗରେ ଆଉ ଗୋଟିଏ ଚାପରେ ରାମକୃଷ୍ଣ ଥିବେ, ପଞ୍ଚମହାଦେବ ଥିବେ, ଚାପରେ ଆମେ ବୁଲୁଥିଲୁ, ଏଇବେଳରେ ମଧୁସୂଦନ ରୂପେ ମୋତେ ଯଦି ତୁ ଦର୍ଶନ କରିବୁ ମୁକ୍ତି ଲାଭ କରିବୁ। ଆଉ ଗୋଟିଏ କଥା, ରଥେ ତୁ ବାମନମ ଦୃଷ୍ଟୁଆ, ଯେତେବେଳେ ରଥଯାତ୍ରା ହେଉଛି ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରୁ ଆରମ୍ଭ କରି ଦଶମୀ ତିଥି ପର୍ଯ୍ୟନ୍ତ ଯେଉଁ ନବଦିନାତ୍ମକ ଯେଉଁ ଯାତ୍ରା ହେଉଛି, ସେଇ ଯାତ୍ରାରେ ଯେତେବେଳେ ମୁଁ ବସିଥିବି ବାମନ ହେଇକିରି, ଆଷାଢ଼େ ବାମନଂ ଚୈବ, ଆଷାଢ଼ ମାସରେ ମୁଁ ହେଉଛି ବାମନ। ଆପଣମାନେ ଜାଣନ୍ତି ବାର ମାସ ଯାକ ମହାପ୍ରଭୁଙ୍କର ଭିନ୍ନ ଭିନ୍ନ ନାମ ରହିଛି, ସେଥିରୁ ଆଷାଢ଼ ମାସର ନାମ ହେଉଛି ବାମନ। ତେଣୁ ବାମନ ରୂପୀ ମୋତେ ଯଦି ତୁ ରଥରେ ଦର୍ଶନ କରିବୁ ମୋତେ ମୁକ୍ତି ଲାଭ କରିବୁ। କେତେ ଆଶ୍ୱାସନା, ଏତେ ସବୁ ସତ୍ତ୍ୱେ ଆମେ ସଂସାରରେ ଏତେ ବ୍ୟାପିକରି ରହିଛେ, ସଂସାରକୁ ନିଜର ବୋଲିକିରି ମନେ କରିଛେ, ଆଉ ଭଗବାନଙ୍କୁ ଭୁଲିଛେ, ଯାହାଫଳରେ କୃଷ୍ଣ ଭୁଲି ଏଇଯିବ ଅନାଦି ବହିର୍ମୁଖ, ଅତଏବ ମାୟା ତାରେ ଦୟେ ସଂସାର ଦୁଃଖ। ଆମେ କାହିଁକି ସଂସାରରେ ଦୁଃଖ ଦୁଃଖୀ ଅଟେ ନା, ଆମେ କୃଷ୍ଣଙ୍କୁ ଭୁଲିଛେ, ଜଗଦୀଶ୍ୱରଙ୍କୁ ଭୁଲିଛେ, କୃଷ୍ଣ ଭୁଲି ଏଇଯିବ ଅନାଦି ବହିର୍ମୁଖ, ଆମେ ସମସ୍ତେ ବହିର୍ମୁଖ ହେଇଯାଇଛେ। ତେଣୁ ମାୟା, ଅତଏବ ମାୟା ତାରେ ଦୟେ ସଂସାର ଦୁଃଖ, ତେଣୁ ମାୟା ଆମକୁ ଦୁଃଖ ଦେଉଛି। ଆଉ ମନେ ରଖିଥାନ୍ତୁ ଏଇ ଯେଉଁ ଘଣ୍ଟ ବାଜୁ ନେଇ, ଆପଣ ଦେଖନ୍ତୁ ତୁ ମାନେ ଭଗବାନ କହୁଛନ୍ତି ତୁ ଆସିବୁ ରଥଯାତ୍ରାରେ, ରଥଯାତ୍ରାରେ ମୋର ଘଣ୍ଟ ବାଜୁଛି, ଭୋ ଭୋ ଶବ୍ଦ ହେଉଛି, କ'ଣ କହୁଛି ଘଣ୍ଟ, ପାତକମାନଙ୍କୁ କହୁଛି ପଳା ତୁ ଅଠର ନଳା ଠାରୁ ବଳି ନ ଆସିବୁ ଆଉ ଏଣିକି, କହୁଛି ଏଇ ଯେଉଁ ଘଣ୍ଟ ବାଜିକିରି, ଯେମିତି ଆମେ ଗୋଟେ ମାଙ୍କଡ଼ ବସିଥିଲେ ଘଣ୍ଟ ବଜେଇକିରି ତାକୁ ମାନେ ଦୂରକୁ ମାନେ ଇଏ କରିଦେଇଥାଉ, ହଉ ଘୋଡ଼େଇ ଦେଉଥାଉ, ଘଉଡ଼େଇ ଦେଇଥାଉ, ସେମିତି ଏ ଘଣ୍ଟ ବାଜୁ ନାହିଁ ଯେ କବି କହୁଛନ୍ତି, ଇଏ ଘଣ୍ଟ ବାଜିକିରି କ'ଣ କହୁଛି, ହେ ପାତକ ହେ ପାପ ତୁ ଆଉ ଅଠର ନଳା ଡେଇଁକିରି ଏପଟକୁ ଆସିବୁ ନାହିଁ, ତତେ ଘଣ୍ଟ ବଜେଇକିରି ମୁଁ ବାହାରକୁ ବାହାର କରିଦେଲି, ହଁ କଳା ତୁ ଅଠର ନଳା ଠାରୁ ବଳି ନ ଆସିବୁ ଆଉ ଏଣିକୁ, ଗୌରଚରଣ ଲେଖିଛନ୍ତି।
1: ଏଗୁଡ଼ାକ ତ କବିମାନଙ୍କର ଅନୁଭବର କଥା ସେମାନେ ଲେଖିଛନ୍ତି, କିନ୍ତୁ ମୋଟାମୋଟି କଥା ଆମେ ଯେତେ କଥା କହୁଛେ ଏ କଥାର ଯଦି ମୂଳ ଏବଂ ସାର କ'ଣ ବୋଲି ଆମେ କହିବା, ଶ୍ରୋତାମାନେ ପଚାରିବେ, ଆପଣ ତ ସକାଳୁ ସନ୍ଧ୍ୟାବେଳ ପର୍ଯ୍ୟନ୍ତ କହିଲେ, ସକାଳ 8:30 ଆରମ୍ଭ କରି 5 ପର୍ଯ୍ୟନ୍ତ ଆପଣ କହିଲେ, ସେ ସାର କଥା କ'ଣ, ଯେମିତି ମହାଭାରତର 18 ପର୍ବ ମହାଭାରତର ସାର କଥା କ'ଣ ବୋଲି ପଚାରିବାରୁ ଯେମିତି କହିଲେ ଯେ ପାପାୟ ପରୋପକାରାୟ ସ୍ୱର୍ଗାୟ
0: ପୁରାଣୀଷୁ ବ୍ୟାସସ୍ୟ ବଚନଂତ୍ୱୟଂ ପରୋପକାର ପୁଣ୍ୟାୟ ପାପାୟ ପରପୀଡନମ୍,
1: ଏଇଟା ହେଲା ସାର। ତେଣୁ ଏଇଟା ଯେମିତି ସାର, ଆମର ମହାପ୍ରଭୁଙ୍କ ସମ୍ପର୍କରେ ଯେତେ ବିବରଣୀ ଆମେ ଦଉଛେ ସେ ବିବରଣୀର ସାର ହଉଛି ଯେ ପରମାତ୍ମାଙ୍କ ପ୍ରତି ଅଖଣ୍ଡ ବିଶ୍ୱାସ।
0: ଏଇ ପୁରା କହିଲେ ଗୀତାରେ, ଆରେ ଅର୍ଜୁନ ତମେବ ଶରଣଂ ଗଚ୍ଛ ସର୍ବଭାବେନ ଭାରତ ତତ୍ ପ୍ରସାଦାତ୍ ପରାମ ଶାନ୍ତିଂ ସ୍ଥାନଂ ପ୍ରାପ୍ସ୍ୟସି ଶାଶ୍ୱତମ୍।
1: ତେଣୁ ପରମାତ୍ମା ଆପଣଙ୍କର ଯେଉଁ ଦୁଇଟି କଥା କିଛି ସମୟ ତଳେ ଆମର ଡକ୍ଟର କଲ୍ୟାଣୀ ନନ୍ଦୀ କହୁଥିଲେ, ଶ୍ରଦ୍ଧା ଏବଂ ବିଶ୍ୱାସର କଥା, ଶ୍ରଦ୍ଧାର ଶାସ୍ତ୍ରୀୟ ଅର୍ଥ କ'ଣ ନା, ଶାସ୍ତ୍ର ଏବଂ ଗୁରୁବାକ୍ୟରେ ବିଶ୍ୱାସ, ଏଇଟା ହେଲା ଶ୍ରଦ୍ଧା। ଏବଂ ଶ୍ରଦ୍ଧାର ଗୋଟେ ଲୌକିକ ତାର ଅର୍ଥ ହେଉଛି ଯେ ଆପଣ ମୋତେ ଶ୍ରଦ୍ଧା କରନ୍ତି ମୁଁ ଆପଣଙ୍କୁ ଶ୍ରଦ୍ଧା କରେ, ଇଏ ମଧ୍ୟ ଗୋଟିଏ ଅର୍ଥ, ଆଉ ଗୋଟିଏ ହେଲା ବିଶ୍ୱାସ। ଏଇ ଯେଉଁ ବଡ଼ ଠାକୁର ବଳଭଦ୍ରଙ୍କ ରଥରେ ଯୋଡ଼ିଏ ଶୁଆ ଅଛନ୍ତି, ଓଲଟ ଶୁଆ, ତାକୁ ଆମେ ଯେଉଁ ନାଁ ଦେଇଛେ ଶ୍ରଦ୍ଧା ଏବଂ ବିଶ୍ୱାସ, ସେଇ ଶ୍ରଦ୍ଧା ହେଉଛି ଆମେ ଯେତେ ଯେତେ ଆମେ ଶାସ୍ତ୍ରମାନଙ୍କ କଥା ଆଲୋଚନା କରୁଛେ, ଏଇ ଧାରା ବିବରଣୀ ଭିତରେ ସ୍କନ୍ଦ ପୁରାଣ କଥା କହୁଛେ, ନୀଳାଦ୍ରି ମହୋଦୟ କଥା କହୁଛେ, ରାମାୟଣ ମହାଭାରତ କଥା କହୁଛେ କହୁଛେ, ତେଣୁ ସେଇ ଯେଉଁ ଶାସ୍ତ୍ର କଥା କହୁଛେ ସେ ଶାସ୍ତ୍ରମାନଙ୍କୁ ବିଶ୍ୱାସ କରିବାକୁ ହେବ, ଏବଂ ପ୍ରଥମ କଥା ହେଲା ବିଶ୍ୱାସ।
0: ତେବେ ଏଇଠି ନେଇଯିବା ଗୋଟେ ବିରତ।
1: ଆଜ୍ଞା ଆଜ୍ଞା,
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ

0: ମିଳିଛି ସେ ଜ୍ଞାନକୁ ଆମକୁ ଅବଶ୍ୟ ବିଶ୍ୱାସ କରିବାକୁ ହବ। ଏଇଟା ହେଲା କଥା।
1: ସନ୍ଥ ତୁଳସୀ କହିଲେ
0: ଆଜ୍ଞା
1: ବିନୁ ବିଶ୍ୱାସ ଭଗତି ନାହିଁ ତେହି ବିନୁ ଦ୍ରବହୀନ ରାମ ରାମ କୃପା ବିନୁ ସ୍ୱପ ନାହିଁ ଲୋଗନ ଲହଇ ବିଶ୍ରାମ
0: ବାସ
1: ତେଣୁ
0: ଏଇଭଳିଆ
1: ବିଶ୍ୱାସ ଭଗତି ନାହିଁ
0: ଏଇ ବିଶ୍ୱାସଟାକୁ ଆମକୁ ରଖିବାକୁ ହବ। ଦ୍ୱିତୀୟ କଥା ହେଲା ଆଉ ଗୋଟିଏ କଥା ହେଲା ଯିଏ ଏ ସୃଷ୍ଟିକୁ ରଚନା କରିଛନ୍ତି ଯିଏ ସୃଷ୍ଟିକୁ ପାଳନ କରିଛନ୍ତି ଯିଏ ସୃଷ୍ଟିକୁ ସଂହାର କରିବେ ତାର ପ୍ରତୀକ ହେଉଛନ୍ତି ବା ତାର ସ୍ୱୟଂ ବିଗ୍ରହ ହେଉଛନ୍ତି ପରମାତ୍ମା ସ୍ୱୟଂ
1: ଜଗନ୍ନାଥ
0: ମହାପ୍ରଭୁ। ତେଣୁ ଏଇଟାକୁ ମଧ୍ୟ ବିଶ୍ୱାସ କରିବାକୁ ପଡ଼ିବ
1: ବିଶ୍ୱାସ।
0: ଏବଂ ଏଇ ଯେଉଁ ଜଗନ୍ନାଥ ମହାପ୍ରଭୁ ଆପଣ କହିବେ ସିଏ ତ ଗଡ଼କଣ୍ଟୁଣିଆରୁ ଆସିଲେ କି ନହେଲେ ଅମୁକ ପୀଠରୁ ଆସିଲେ ସିଏ ତ ନିମ୍ବ ଗଛର ଦାରୁ ସିଏ କେମିତି ପରମାତ୍ମା ପରମ୍ରହ୍ମ ହେଇଯିବେ ସିଏ କେମିତି ଜଗତଟାକୁ ପାଳନ କରିବେ ଏମିତି ଅବାନ୍ତର ପ୍ରଶ୍ନ କଲେ ତାର କିଛି ଉତ୍ତର ନାହିଁ। ସିଏ ହେଉଛନ୍ତି ସ୍ୱୟଂ ଦାରବତନୁ ବୋଲି କୁହାହେଇଛି ଏବଂ ତାଙ୍କୁ ଆମେ ବିଶ୍ୱାସ କରିକି ଆରାଧନା କରୁଛୁ ଉପାସନା କରୁଛୁ ଏବଂ
1: ବିଶ୍ୱାସ ମିଲେଇ ହରି ତର୍କେ ବହୁ ଦୂର
0: ଏଇ ହେଲା ଗୋଟିଏ କଥା। ଦ୍ୱିତୀୟ କଥା ହେଲା ଯିଏ ମହାପ୍ରଭୁ ଯିଏ ରଥ ଉପରେ ବସିଛନ୍ତି ଯିଏ ରତ୍ନ ସିଂହାସନ ଉପରେ ବିରାଜମାନ କରୁଛନ୍ତି ସିଏ ମଧ୍ୟ ଆମ ଅନ୍ତର ଭିତରେ ଅଛନ୍ତି। ଏଇ କଥାଟା ଯଦି ବିଶ୍ୱାସ କରିଗଲେ ତାହେଲେ ରଥଯାତ୍ରାର ସବୁ ଫଳ ତ ଆପଣଙ୍କୁ ମିଳିଲା ଆଉ କ'ଣ କ'ଣ କି ନାହିଁ ମୋତେ କହନ୍ତୁ। ବାସ୍ ଯଦି ଏହା ହେଲା ଆମେ ଏଇଟା କାହିଁକି କରିପାରୁନେ ତା ପଛରେ ଯେଉଁ ଅନ୍ତରାୟ ଗୁଡ଼ାକ ଅଛି ବାଧା ଗୁଡ଼ାକ ଅଛି ସେ ବାଧା ଗୁଡ଼ାକ ତିନିଟା ବାଧା ଗୋଟେ ହେଲା ଆମର ଭୁକ୍ତି ଗୋଟେ ହେଲା ଗତି ଆଉ ଗୋଟେ ହେଲା ମୁକ୍ତି। ଭୁକ୍ତି କ'ଣ ଯେହେତୁ ଆମେ ମଣିଷ ହେଇକରି ଏ ସଂସାରକୁ ଆସିଛେ ଆମର ଗୁଡ଼ାଏ ଭୋଗ ବାସନା ଅଛି ଏବଂ ରହିବ ମଧ୍ୟ ସ୍ୱାଭାବିକ ତେଣୁ ସେ ଭୋଗ ବାସନା ଗୁଡ଼ାକ ଆମର ଚରିତାର୍ଥ ନହେଲେ ଆମର ଗତି ହେବ ନାହିଁ। ଗତି ମାନେ କ'ଣ ଗତି ମାନେ ହେଉଛି ଆଧ୍ୟାତ୍ମିକତା କ୍ଷେତ୍ରରେ ଚେତନା କ୍ଷେତ୍ରରେ ଆମର ଯେଉଁ ଅଗ୍ରଗତି ହେବ ତାକୁ ଆଧ୍ୟାତ୍ମିକ ଭାବରେ ଗତି ବୋଲି କୁହାଯାଏ ଏବଂ ଭୁକ୍ତି ହେଲେ ଆପଣଙ୍କ ମନଟା ବୁଝିଯିବ ଆପଣଙ୍କ ଭୋଗଟା ପ୍ରଶମିତ ହେଇଯିବ କାମନା ବାସନା ଗୁଡ଼ାକ ଚରିତାର୍ଥ ହେଇଯିବେ ଆପଣଙ୍କ ମନଟା ତୃପ୍ତ ହେଇଯିବ। ତୃପ୍ତ ହେଇଗଲା ପରେ ସେ ଦିଗରେ ଆପଣଙ୍କର ଅଗ୍ରଗତି ହେବ। ସିଏ ଭୁକ୍ତି ବି ଦିଅନ୍ତି ଗତି ବି ଦିଅନ୍ତି ଏବଂ ଭୁକ୍ତି ମିଳିସାରିଲା ପରେ ଗତି ମିଳିସାରିଲା ପରେ ତାପରେ ମୁକ୍ତି ଆପଣଙ୍କର କରତଳଗତ ହେବ। ତେଣୁ ଏ ତିନିଟା ଯାକ ଦେବା ପାଇଁ ଯିଏ ତାରମାଳ ତଳେ ଅଛନ୍ତି ଏବେ ତାଙ୍କ ପାଖରେ ସେ ସାମର୍ଥ୍ୟ ଥିବାରୁ ଆମେ ଏଇ ମୁହୂର୍ତ୍ତରେ ତାଙ୍କୁ ଦର୍ଶନ କରିବା ତାଙ୍କୁ ଆରାଧନା କରିବା ତାଙ୍କୁ ଉପାସନା କରିବା ତାଙ୍କ ଗୁଣର କୀର୍ତ୍ତନ କରିବା ଯେଉଁ ଆଉ ଆଠଟା ଭକ୍ତିର ମାର୍ଗ ଅଛି ତାକୁ ମଧ୍ୟ ପ୍ରୟୋଗ କରିବା ଏସବୁ କଲେ ଆମର ଭୁକ୍ତି ଗତି ମୁକ୍ତି ଏ ତିନିଟା ଯାକ ଆମର ପ୍ରାପ୍ତ ହେବ। ଏଗୁଡ଼ାକ ସବୁଯାକ ହେଉଛି ଶାସ୍ତ୍ର ବିହିତ ଏଗୁଡ଼ା ଶାସ୍ତ୍ରରେ କୁହାହେଇଛି ତାକୁ କେବଳ ଅନୁପାଳନ କଲେ ଆମର ମଧ୍ୟ ଉପଲବ୍ଧି ଆସିଯିବ ଅପରୋକ୍ଷ ଜ୍ଞାନ ମଧ୍ୟ ଆମର ହେବ। ଆପଣ ଦ୍ୱିପଦ କହିକିରି ଆମର ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ଆମେ ଡକ୍ଟର ନନ୍ଦୀଙ୍କୁ ମଧ୍ୟ ଅନୁରୋଧ କରିବା।
1: ଯେହେତୁ ମହାପ୍ରଭୁ ଏହି କ୍ଷେତ୍ରରେ ନରଚେଷ୍ଟା ମୁପାଦାୟ ହରିଶ୍ଚରତି ଭୂତଳେ ତେଣୁ ଶାସ୍ତ୍ର କହୁଛନ୍ତି ସାକ୍ଷାତ ବୈକୁଣ୍ଠ ଭୁବନମ୍ କ୍ଷେତ୍ରମ୍ ଶ୍ରୀ ପୁରୁଷୋତ୍ତମମ୍ ପୁରୁଷୋତ୍ତମ କ୍ଷେତ୍ର ହେଉଛନ୍ତି ସାକ୍ଷାତ ବୈକୁଣ୍ଠ ଭୁବନ ତେଣୁ ସାକ୍ଷାତ ବୈକୁଣ୍ଠ ଭୁବନରେ ଭଗବାନ ଅଛନ୍ତି ସାକ୍ଷାତ ବୈକୁଣ୍ଠ ଭୁବନରେ ଆମେ ଅଛୁ ତେଣୁ ବୈକୁଣ୍ଠ ଭୁବନର ସମସ୍ତ ସୁଖ ଏଇଠାରେ ହିଁ ଭକ୍ତ ପାଇବ ଯଦି ଭଗବାନଙ୍କ ପାଖରେ ସେ ମନୋନିବେଶ କରିବ ଏବଂ ତାଙ୍କୁ ଶ୍ରଦ୍ଧା କରିବ ତାଙ୍କୁ ଭକ୍ତି କରିବ ତାଙ୍କ ଉପରେ ଦୃଢ଼ ବିଶ୍ୱାସ ରଖିବ ତେବେ ନିଶ୍ଚିତ ଭାବରେ ମନୁଷ୍ୟ ଏଇ ଶରୀରରେ ଗତିମୁକ୍ତି ପାଇଯିବ ଏଥିରେ ସନ୍ଦେହର ଅବକାଶ ନାହିଁ। ମୁଁ ବର୍ତ୍ତମାନ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ କଲ୍ୟାଣୀ ନନ୍ଦୀ ମହୋଦୟାଙ୍କୁ ନିବେଦନ କରୁଛି।
2: ଜୟ ଜଗନ୍ନାଥ। ସେଇଥିପାଇଁ ତ ସ୍କନ୍ଦ ପୁରାଣରେ ମଧ୍ୟ କୁହାଯାଇଛି ନୀଳାଦ୍ରୌ ମହତି କ୍ଷେତ୍ରେ ସର୍ବଲୋକ ଏକ ପାବନେ ଦେବର୍ଷି ଗଣଗନ୍ଧର୍ବ ଯକ୍ଷ କିନର ସେବିତେ। ଇଏ ହେଉଛି ସେଇ ପରମ ପାବନ କ୍ଷେତ୍ର ପୁଣ୍ୟ କ୍ଷେତ୍ର ଯାହା ଯକ୍ଷ ଦେବର୍ଷି ଗଣ ଗନ୍ଧର୍ବ ସମସ୍ତେ ପ୍ରଭୁଙ୍କର ସେବାରରେ ସମର୍ପିତ ହୋଇଛନ୍ତି। ଆଉ ସେବାର ଗୋଟିଏ ଯାହା ହେଉଛି ପ୍ରଧାନ କଥା ତା ହେଉଛି ପ୍ରେମ ଭକ୍ତି। କାରଣ ପ୍ରେମ ଭକ୍ତି ଯେଉଁ ଭକ୍ତି ରହିଛି ଚାରି ଭକ୍ତି ମଧ୍ୟ ପ୍ରେମ ଭକ୍ତି ଅଟେ ସାର ସେ ଭକ୍ତି ଅଟେ ଏକଠ ଗୋପୀମାନଙ୍କର ଗୋପୀଙ୍କୁ ଭଜିଲା ଭକ୍ତ ପ୍ରେମ ଭକ୍ତି ପାଇ ବିନା ପ୍ରେମ ଭକ୍ତିରେ ଦର୍ଶନ ମୋର ନାହିଁ। କାରଣ ପ୍ରେମ ଭକ୍ତି ବିନା

0: ଦର୍ଶନ ନାହିଁ, ଆମେ ଦେଖିପାରୁଛୁ। ସେଇ ପ୍ରେମର ଭାବର ବନ୍ଧନରେ ବାନ୍ଧି ହୋଇ ପ୍ରଭୁ ବର୍ତ୍ତମାନ ଅତି ସୁନ୍ଦର ଭାବରେ ଧୀରେ ଧୀରେ ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରି ସେଇ ସଚ୍ଚିଦାନନ୍ଦ ଘନ ବିଗ୍ରହ ତାହିଆ ତାଙ୍କର ଝୁଲୁଛି। ନନ୍ଦିଘୋଷ ରଥର ସେ ବାମ ପାର୍ଶ୍ୱରେ ଯେଉଁ ସାରଥୀ ଅଛନ୍ତି ଦାରୁକ, ସେଇ ଯେଉଁ ମଠ ଅଛନ୍ତି ରାଧାବଲ୍ଲବୀ ମଠ, ଯେଉଁଠି ବର୍ତ୍ତମାନ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଅନୁଷ୍ଠିତ ହେଉଛି ବା ସେଇ କାର୍ଯ୍ୟାଳୟ ରହିଛି, ସେଇ ପ୍ରତିଷ୍ଠାନର କଡ଼େ କଡ଼େ ପ୍ରଭୁ ନିଜେ ଆସୁଛନ୍ତି। ଆଉ ଘଣ୍ଟୁଆମାନେ ଅତ୍ୟନ୍ତ ସୁନ୍ଦର ଭାବରେ ଘଣ୍ଟକୁ ମଧ୍ୟ ବଜାଉଛନ୍ତି, ଯେଉଁ ଉଦ୍ଘୋଷଣା ଦେଉଛନ୍ତି, ଯାହା କୁହାଯାଇଛି ଯେ ମୁଁ ନୁହେଁ ଗୋଷ୍ଠୀର, ମୁଁ ନୁହେଁ ବ୍ୟଷ୍ଟିର, ଉତ୍କଳରେ ଅଛି ସତ ସକଳ ଧର୍ମ, ମୋହଠାରେ କୂଳ, ମୁଁ ଜଗତର ନାଥ। ମୁଁ ଏକରେ ନୁହେଁ, ମୁଁ ଗୋଷ୍ଠୀର ନୁହେଁ, ମୁଁ ବ୍ୟଷ୍ଟିର ନୁହେଁ, ମୁଁ ଉତ୍କଳରେ ଅଛି ସତ, ମୁଁ ଉତ୍କଳର ସେଇ ଶ୍ରୀମନ୍ଦିର ରକ୍ତ ସିଂହାସନର ଅଧିଷ୍ଠିତ, ମୁଁ ହେଉଛି ମହାବାହୁ ଜଗତର ନାଥ। ମୁଁ କିନ୍ତୁ ମୁଁ ସମଗ୍ର ବିଶ୍ୱ ପ୍ରାଣୀଙ୍କମାନଙ୍କ ପାଖରେ ଅଛି। ସେଇଥିପାଇଁ ତ ଏ ଯାତ୍ରା ପରମ ପାବନ ଯାତ୍ରା, ପତିତ ପାବନ ଯାତ୍ରା, ଯେଉଁ ଯାତ୍ରାରେ ଆଜି ସାମ୍ୟ ମୈତ୍ରୀ ବାଣୀକୁ ପ୍ରଚାର କରି ବସୁନ୍ଧୈବ କୁଟୁମ୍ବକର ଯେଉଁ ବାଣୀ, ଯେଉଁଠି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆଜି ପ୍ରଭୁ ଆପଣେଇ ନେଉଛନ୍ତି ସମସ୍ତଙ୍କୁ। ଏ କ୍ଷେତ୍ର ଶରଧା ବାଲିର କ୍ଷେତ୍ର, ଏ କ୍ଷେତ୍ର ପୁଣ୍ୟର କ୍ଷେତ୍ର, ଏ କ୍ଷେତ୍ର ପରମ ପାବନ କ୍ଷେତ୍ର। ନାହିଁ ଦାନ ଧ୍ୟାନ, ନାହିଁ ଜପ ତପ, ନାହିଁ ତୀର୍ଥ ବ୍ରତ କିଛି, ନୀତି ନାମ ବ୍ରହ୍ମେ ବିହରି ପାରିଲେ ଏ ଜୀବକୁ ମୋକ୍ଷ ଅଛି। ଏ ଜୀବ ଯଦି ତୁମେ ମୋକ୍ଷ ପାଉଛ, କେବଳ ମୋରି ଭିତରେ, ମୋରି ପ୍ରେମରେ, ମୋରି ଭାବରେ ନିଜକୁ ନିୟୋଜିତ କର। ଆଜି କାଳିଆ ଠାକୁର ଭାରି ସୁନ୍ଦର ଦେଖାଯାଉଛନ୍ତି। ରଥଯାତ୍ରା ବେଳେ ଯେତେବେଳେ ଆସିଥିଲେ ପ୍ରଭୁ, ତାଙ୍କର ଟାହିଆ ନଥିଲା, ମନ ମାରିଥିଲା ଭଳିଆ ଦେଖାଯାଉଥିଲେ, କିନ୍ତୁ ଆଜି ପ୍ରଭୁ ତାଙ୍କର ଯେଉଁ ମସ୍ତକର ଟାହିଆ ଅତ୍ୟନ୍ତ ସୁନ୍ଦର, ଆଗଠାରୁ ଆହୁରି ସୁନ୍ଦର ଭାବରେ ସେ ଟାହିଆକୁ ପ୍ରସ୍ତୁତ କରାଯାଉଛି। ଆଉ ଯେଉଁ ଆଖି ଚକା ଚକା ଆଖି, ଯେଉଁ ଆଖିରେ ସାରା ବିଶ୍ୱ ବ୍ରହ୍ମାଣ୍ଡ ଆଜି ବ୍ୟାପି ଯାଇ, ଯେଉଁ ବିଶ୍ୱ ବ୍ରହ୍ମାଣ୍ଡକୁ ବ୍ୟାପିବାର ଯେଉଁ ଶକ୍ତି ଆଜି ସେ କାଳିଆ ଠାକୁରଙ୍କର ଆଖିରେ ରହିଛି। ଏମିତି ଠାଣିରେ ଅପରୂପ ଛବି କିଏ ଦେଖିଛ କି କେଉଁଠି, ଆଖି ଲାଗିଯାଏ, ପେଟ ପୁରିଯାଏ, ମର୍ତ୍ୟ ବୈକୁଣ୍ଠ ଯେଉଁଠି, ହେଉଛି ସେଇ ମର୍ତ୍ୟ ବୈକୁଣ୍ଠର କ୍ଷେତ୍ର, ଯେଉଁ ବୈକୁଣ୍ଠପୁରରେ ତାଳଧ୍ୱଜ ରଥରେ ବିରାଜମାନ କରିଛନ୍ତି ବଳିଆ ରହୁଜ, ଆଉ ମା ସୁଭଦ୍ରା ଜଗତ ଜନନୀ ଯିଏ ପଦ୍ମଧ୍ୱଜ ରଥ, ଆଉ ଗରୁଡ଼ ଧ୍ୱଜ ରଥରେ ବିରାଜମାନ କରିବେ ଜଗନ୍ନାଥ। ଧୀରେ ଧୀରେ ପଦକୁ ପକାଇ, ପାଦ ପାହୁଣ୍ଡ ପାହୁଣ୍ଡ ପକାଇ ଚାଲି ଆସୁଛନ୍ତି ଚାରମାଳ ଅଭିମୁଖେ, କିନ୍ତୁ ଘଣ୍ଟୁଆମାନେ ଶୃଙ୍ଖଳିତ ଭାବରେ ଘଣ୍ଟ ବଜାଉଛନ୍ତି। ଅନେକ ନୃତ୍ୟଶିଳ୍ପୀ, ଗୋଟିପୁଅ ନୃତ୍ୟଠାରୁ ଆରମ୍ଭ କରି ନର୍ତ୍ତକ ଏବଂ ନର୍ତ୍ତକୀ, ସେମାନଙ୍କର ନୃତ୍ୟର ଛନ୍ଦେ, ସେ ଘଣ୍ଟୁଆମାନଙ୍କର ଘଣ୍ଟର ତାଳର ତାଳେ ସେମାନେ ମଧ୍ୟ ଆଜି ନୃତ୍ୟ ସେବା ପ୍ରଦାନ କରୁଛନ୍ତି ମହାପ୍ରଭୁଙ୍କ ପାଖରେ। ସେବାର ଯେଉଁ ସମର୍ପିତ ଭାବନା ଏ ପ୍ରଭୁଙ୍କ ନିକଟରେ, ପ୍ରଭୁ ମଧ୍ୟ କିଛି ଚାହୁଁନାହାନ୍ତି, ପ୍ରଭୁ କେବଳ କହୁଛନ୍ତି ଯୋ ଯୋ ଜାମ ଜାମ ତନୁ ଭକ୍ତ ଶ୍ରଦ୍ଧେୟାମ ଅର୍ଚ୍ଚିତୁମ ଇଚ୍ଛତି ତସ୍ୟ ତସ୍ୟ ଅଚଳାମ ଶ୍ରଦ୍ଧା ତାମେବ ବିଦଧାମ୍ୟହମ୍। ଯିଏ ମୋତେ ଯାହା କିଛି ଅର୍ପଣ କଲା ଆଜି ଭକ୍ତିଭାବରେ, ମୁଁ ତାକୁ ହିଁ କେବଳ ମୁଁ ଘେନା କରିବି, ମୁଁ ତାକୁ ହିଁ କେବଳ ଗ୍ରହଣ କରିବି, କାରଣ ଭାବ ବିରୋଧିଆ ଭାବର ଠାକୁର ଭକ୍ତ ବତ୍ସଳ ହରି, ଭକ୍ତଙ୍କ ପାଇଁ କଳେ ବର ହେ ଦଶ ମୂରତି ଧରି, ଭକ୍ତ ତୁମର କି କରିବ ଭକ୍ତ ବୋଲାରେ ଥାଅ, ଭକ୍ତ ପେଶିଲା ହସ୍ତିନାକୁ ଦୂତ ପଣରେ ଯାଅ। ଆପଣ ହେଉଛନ୍ତି ସେଇ ପ୍ରଭୁ ଯିଏ ଭକ୍ତଙ୍କର ଅଧୀନ, ଆପଣ ହେଉଛନ୍ତି ସେଇ ପ୍ରଭୁ ଯିଏ ଭକ୍ତଙ୍କର ପାଇଁ ନିଜେ ହସ୍ତିନାପୁରକୁ ଦୂତ ହୋଇଯାଇଥିଲ। ସେଇ କାଳିଆ ଶାନ୍ତ ମସ୍ତକରେ ଦୁର୍ପାକୁ ଧାରଣ କରି ତୃଣା ଦପି ସୁନି ଚେନ ତରୋ ରୋପି ସହି ସୁନା ଅମାନୀୟ ମାନ ଦେୟ କୀର୍ତ୍ତନୀୟ ସଦାହରି। ସମଗ୍ର ବିଶ୍ୱକୁ ଆଜି ଏହା କହୁଛନ୍ତି ଯେ ସମସ୍ତେ ଆଜ୍ଞା ଆଜ୍ଞା,
1: ଆମର କବି ଦୀନକୃଷ୍ଣ ଦାସ ଗୋଟେ ସୁନ୍ଦର କବିତା

0: ସିଏ ପ୍ରସିଦ୍ଧ କବି ବିତିଯୁଗୀୟ କବି ଦୀନକୃଷ୍ଣ ଦାସଙ୍କ ରଚନା, ୟାରି ଉପରେ ମଧ୍ୟ ଆପଣ ଟିକେ କହିବେ ଯଦି ଆହୁରି ବଢିଆ ହେବ।
1: ଦୀନକୃଷ୍ଣ ଦାସ ଯିଏ ଜଗନ୍ନାଥଙ୍କ ନିକଟରେ ନିଜକୁ ସମର୍ପିତ କରିଦେଇଥିଲେ ଏବଂ ତାଙ୍କର ଯୋଉ ରସକଲ୍ଲଳ ସେ ପ୍ରଭୁଙ୍କର ସେ ଲୀଳାକୁ ନେଇ ବର୍ଣ୍ଣନା କରିଥିଲେ, ସେଇ ଦୀନକୃଷ୍ଣ ଦାସ ଯିଏ ରୀତିଯୁଗର କବି ବା ଯାହାକୁ ରୀତିଯୁଗର ଯଦି ଆଦ୍ୟ କବି ଭାବରେ ଆମେ ଗ୍ରହଣ କରିବା ଓଡ଼ିଆ ସାହିତ୍ୟରେ, ଦୀନକୃଷ୍ଣ ଦାସ ହେଉଛନ୍ତି ସେ ଆଦି କବି ଯିଏ ଋତୁଯୁଗର ପ୍ରଭୁ। ସେଇ ଭାବରେ ଚଉଦ ଭୁବନର ଯିଏ ବାର୍ତ୍ତା ଜାଣି ଆଜି ସମଗ୍ର ବିଶ୍ୱକୁ ସେଇ ମଧୁରତା ପ୍ରଦାନ କରି ଯେ ରସସିନ୍ଧୁ ଯେପରି ଆଜି ସେ ତଟ ପ୍ରଦେଶକୁ ଗ୍ରାସ କରୁଛି, ଠିକ୍ ସେହିପରି ପ୍ରଭୁଙ୍କର ଯେଉଁ ମସ୍ତକର ଯେଉଁ ଟାହିଆ ଆଜି ଦୋଳାମାନ ହେଉଛନ୍ତି, ସେ ଟାହିଆ ଆଜି ସମଗ୍ର ବିଶ୍ୱକୁ ସେ ଚତୁର୍ପର୍ଗ ପ୍ରଦାନ କରୁଛନ୍ତି, ଯାହାକୁ ଉପେନ୍ଦ୍ର ଭଞ୍ଜ ମଧ୍ୟ କହିଛନ୍ତି ସେ କମ୍ବୁ କଟକ ରାଜା ନାମେ ଜଗନ୍ନାଥ ଚାରି ବନେ ଚହୁ ବର୍ଗ ଦେବାକୁ ସମର୍ଥ। ପ୍ରଭୁ ହେଉଛନ୍ତି ସେ ଚତୁର୍ପର୍ଗ ପ୍ରଦାନକାରୀ, ଯେଉଁ ଚତୁର୍ପର୍ଗ ପ୍ରଦାନକାରୀ ବର୍ତ୍ତମାନ ଟିକିଏ ରହିଯାଇଛନ୍ତି। ପଚାରୁଥିଲେ ଆଜି କାହିଁକି, ମୋତେ ଟିକିଏ ପୂର୍ବରୁ ଜଣେ ବନ୍ଧୁ ପଚାରୁଥିଲେ ଆଜି ପ୍ରଭୁ କାହିଁକି ବିଳମ୍ବ କରୁଛନ୍ତି। ଆରେ ପ୍ରଭୁ ବିଳମ୍ବ କରୁନାହାନ୍ତି, ଭକ୍ତଙ୍କ ପାଖରୁ ଯେତେବେଳେ ଆସୁଛନ୍ତି ସେ ହଲି ହଲି ଆସୁଛନ୍ତି। ପୁଣି ଚୈତନ୍ୟ ମହାପ୍ରଭୁ ଗୋଟେ ସୁନ୍ଦର କଥାଟିଏ ମଧ୍ୟ ଲେଖିଛନ୍ତି, ବିଶ୍ୱମ୍ବର ଜଗନ୍ନାଥ କିଏ ଚଲାଇତେ ପାରେ ଆପନା ଇଚ୍ଛା ହେ ଜଲେ କରିତ ବିହାର। ଏ ପ୍ରଭୁଙ୍କୁ କିଏ ନବ, କିଏ ତାଙ୍କୁ ଧରିବ, କିଏ ତାଙ୍କୁ ଟାଣିବ, ନିଜେ ତ ପ୍ରଭୁ ଆଜି ଆସିଛନ୍ତି ବିହାର କରୁଛନ୍ତି ଆନନ୍ଦର ଯାତ୍ରା। ଯେଉଁ ଯାତ୍ରା ହେଉଛି ପତିତ ପାବନ ଯାତ୍ରା, ସୁନ୍ଦର ଭାବରେ ଅଚ୍ୟୁତାନନ୍ଦ ଦାସ କହିଛନ୍ତି, ଅନନ୍ତ କୋଟି ବ୍ରହ୍ମାଣ୍ଡ ଯାର ଗର୍ଭେଲି ନ ଜାପାଦେ ଚିନ୍ତନ୍ତି ଯୋଗୀ ଧ୍ୟାନ ହୋଇ ମଗ୍ନ, ଯାହାକୁ କରୁଣା କରୁ ତୁହି ଭାବ ଗ୍ରାହୀ, ତୋ ପାଦେ ପଦ୍ମରେ ସିଏ ବିଲୀନ ହୁଆଇ। ପ୍ରଭୁ ଆପଣ ହେଉଛନ୍ତି ଅନନ୍ତ କୋଟି ବ୍ରହ୍ମାଣ୍ଡର ଠାକୁର, ବିଶ୍ୱ ନିୟନ୍ତା, ତ୍ରିଭୁବନର ପତି। ଆପଣ ପ୍ରଭୁ ଯାହାକୁ କରୁଣା କରିବେ ଏ ସମଗ୍ର ବିଶ୍ୱ ଆପଣଙ୍କର ବିନା ନିର୍ଦ୍ଦେଶରେ ପତ୍ରଟିଏ ହଲିବ ନାହିଁ। ସେଇ ପ୍ରଭୁ ଆପଣଙ୍କର ଇସାରାରେ ଆଜି ଏଇ ଯୋଉ ଯାତ୍ରା ହେଉଛି ଗୁଣ୍ଡିଚା ନାମେ ଯାତ୍ରା, ଯିଏ ହେଉଛି ଖ୍ୟାତ ହେଉଛି ଗୁଣ୍ଡିଚା ଯାତ୍ରା ନାମେ ଖ୍ୟାତ ପରମ ପାବନୀ ରଥଯାତ୍ରା ନାମେ।
2: ଶୁଣୁଥିଲେ ଶଙ୍ଖକ୍ଷେତ୍ର ପୁରୀଠାରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ। ଧାରାବିବରଣୀ ପ୍ରଦାନ କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ, ଡକ୍ଟର ନରେଶ ଚନ୍ଦ୍ର ଦାସ, ଡକ୍ଟର କଲ୍ୟାଣୀ ନନ୍ଦୀ, ଡକ୍ଟର ହରିହର କାନୁନଗୋ ଏବଂ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ। ଆକାଶବାଣୀ କଟକ। ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।

ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ହଟ୍ଟଗୋଳ ଜାରି ରହିବାରୁ ଲୋକସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି। ଆଜି ଅପରାହ୍ନ 2 ପର୍ଯ୍ୟନ୍ତ ରାଜ୍ୟସଭା ମୁଲତବୀ। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ କେନ୍ଦ୍ର ସରକାର ଓ ଜାତୀୟ ପରୀକ୍ଷଣ ସତ୍ୟପାଠ ଦାଖଲ ସୁପ୍ରିମକୋର୍ଟଙ୍କ କେନ୍ଦ୍ର କ୍ୟାବିନେଟ

0: ଗୁରୁତର ସହ ଗ୍ରହଣ ସଂକ୍ରିତ ଭାବେ ପ୍ରଶ୍ନପତ୍ର ଥିବା ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ସତ୍ୟପଠ ଦେଇଛନ୍ତି ନରସିମ୍ମା ଏବଂ ବିଚାରପତି ଆଲୋକ ଆରା ପୀଠ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାର କେନ୍ଦ୍ର ସରକାର ଓ ଏନ୍ଟିଏ ସେମାନଙ୍କ ସତ୍ୟପଠ ପ୍ରତିଷ୍ଠାନଗତ କାର୍ଯ୍ୟ ଘଟଣାରେ ଖଣ୍ଡପୀଠ ମାମଲାର ଅଗ୍ରଗତି ନେଇ ନିରୀକ୍ଷଣ କରିବେ ବୋଲି କହିଛନ୍ତି। ଏ ପରୀକ୍ଷାକୁ ସମ୍ପୂର୍ଣ୍ଣ ଭାବେ ଅନ୍ଲାଇନ୍ ମାଧ୍ୟମରେ କରିବା ଲାଗି କେନ୍ଦ୍ର ସରକାର କେଉଁସବୁ ପଦକ୍ଷେପ ନେଇଛନ୍ତି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ଖଣ୍ଡପୀଠକୁ ଜଣାଇଛନ୍ତି, ଛାତ୍ରଛାତ୍ରୀମାନଙ୍କ ପ୍ରସଙ୍ଗକୁ ଗୁରୁତର ସହ ଗ୍ରହଣ କରି ସରକାର ଆଗୁଆ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ତେବେ ଏଥିଲାଗି ସେ ନ୍ୟାୟାଳୟକୁ ଆଉ କିଛି ସମୟ ଦେବା ଲାଗି ଅନୁରୋଧ କରିଥିଲେ, ଫଳରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ଘଟଣାର ପରବର୍ତ୍ତୀ ଶୁଣାଣି ଲାଗି ଆସନ୍ତା 27 ତାରିଖକୁ ସମୟ ଧାର୍ଯ୍ୟ କରିଛନ୍ତି। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଦୋଷୀକୁ ଧରିବା ନିମନ୍ତେ କେନ୍ଦ୍ର ସରକାର ଗତ ଅଢ଼େଇ ମାସ ମଧ୍ୟରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗତ ରାତିରେ ଏକ ଭିଡ଼ିଓ ବାର୍ତ୍ତା ଦେଇ ଶ୍ରୀ ମୋଦି କହିଛନ୍ତି, ଇତିମଧ୍ୟରେ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରାଯାଇ କାରାଗାରରେ ରଖାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ଏକ ସାମାନ୍ୟ ପ୍ରସଙ୍ଗ ନୁହେଁ ଏବଂ ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକମାନଙ୍କ ଲାଗି ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ସେ କହିଛନ୍ତି। ଛାତ୍ରଛାତ୍ରୀମାନଙ୍କର ଯେଭଳି ପାଠପଢ଼ାରେ ଗୋଟିଏ ବର୍ଷ ବି କ୍ଷତି ନ ହୁଏ ତାହା ସୁନିଶ୍ଚିତ କରିବା ସରକାରଙ୍କ ସର୍ବୋଚ୍ଚ ଦାୟିତ୍ୱ, ତେଣୁ ଯଥାଶୀଘ୍ର ପୁନଃ ପରୀକ୍ଷା କରାଇବା ଆବଶ୍ୟକ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଗତକାଲି ସେ ଫାଷ୍ଟ ଟ୍ରାକ୍ ଅଦାଲତ ସ୍ଥାପନ ସମ୍ପର୍କିତ ପ୍ରସ୍ତାବ ପ୍ରସ୍ତୁତ କରିବା ଲାଗି ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ବିଭାଗଗୁଡ଼ିକ ଏ ଦିଗରେ ନିରନ୍ତର କାର୍ଯ୍ୟ କରିବା ପରେ ଗତକାଲି ବିଳମ୍ବିତ ରାତିରେ ଚିଠା ପ୍ରସ୍ତାବ ତାଙ୍କ ନିକଟରେ ଦାଖଲ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି, ଫାଷ୍ଟ ଟ୍ରାକ୍ ଅଦାଲତ ସ୍ଥାପନ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ପର୍କିତ ପ୍ରାବଧାନ ଏହି ଚିଠା ପ୍ରସ୍ତାବରେ ରହିଛି। ଆଜି କେନ୍ଦ୍ର କ୍ୟାବିନେଟ୍ରେ ଏ ସମ୍ପର୍କରେ ଆଲୋଚନା କରାଯିବା ପରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯିବ। ଆସନ୍ତା ସୋମବାର ଦିନ ସଂସଦରେ ଏହି ବିଧେୟକକୁ ଯଥାଶୀଘ୍ର ପାରିତ କରାଇବା ଲାଗି ସରକାର ନିରନ୍ତର ପ୍ରୟାସ କରିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ ନ୍ୟୁଜ୍ ଅନ୍ ଏୟାର ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପାକିସ୍ତାନ ଦ୍ୱାରା ଅଧିକୃତ ଜମ୍ମୁ ଓ କାଶ୍ମୀରରେ ଉଦ୍ଦେଶ୍ୟମୂଳକ ଭାବେ ସୃଷ୍ଟି କରାଯାଉଥିବା ପରିସ୍ଥିତିକୁ ଜାତିସଂଘ ଅଣଦେଖା କରିବା ପ୍ରସଙ୍ଗରେ ଭାରତ କ୍ଷୋଭ ପ୍ରକାଶ କରିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ହରିଶ ପର୍ବଥାନାନି କହିଛନ୍ତି, ଅନ୍ୟ ଦେଶରେ ଘଟୁଥିବା ଏଭଳି ଘଟଣାକୁ ଜାତିସଂଘ ନିନ୍ଦା କରୁଥିବା ବେଳେ ପାକିସ୍ତାନରେ ଏଭଳି ଘଟଣା ଘଟୁଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ଆଷାଢ଼ ମାସ ଶୁକ୍ଳ ଦଶମୀ ତିଥିରେ ଶ୍ରୀକ୍ଷେତ୍ର ପୁରୀରେ ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ଭକ୍ତି ଭାବପୂର୍ଣ୍ଣ ଓ ଉତ୍ସାହ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଛି। ନବଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀଜୀଉ ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ୁଛନ୍ତି। ଅପରାହ୍ନ 3:30 ଛେରା ପହଁରା ନୀତି ଚାରାମଳ ଫିଟାଯାଇ ଘୋଡ଼ା ଯୋଚାଯିବ। ଅପରାହ୍ନ ପ୍ରାୟ 4:00 ବେଳେ ରଥଟଣା ଆରମ୍ଭ ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ, ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଜାରି ରହିବାରୁ ଲୋକସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି। ଆଜି ଅପରାହ୍ନ 2:00 ପର୍ଯ୍ୟନ୍ତ ରାଜ୍ୟସଭା ମୁଲତବୀ। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ କେନ୍ଦ୍ର ସରକାର ଓ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏକୁ ସତ୍ୟପାଠ ଦାଖଲ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଶ୍ରୀକ୍ଷେତ୍ର ପୁରୀରେ ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ୁଛନ୍ତି ଚତୁର୍ଥ ମୂର୍ତ୍ତି। ସମ୍ବାଦ ଶେଷ।
1: Good afternoon. This is Akashvani and I am Valsa Williams with the midday news.

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ। ଭକ୍ତିମୟ ପରିବେଶ ମଧ୍ୟରେ ପୁରୀରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆସନ୍ତା ସୋମବାର ପର୍ଯ୍ୟନ୍ତ ଲୋକସଭା ମୁଲତବୀ। ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦେଶର ଅର୍ଥନୀତିରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ପରିପ୍ରେକ୍ଷୀରେ ଆଜି ପାଳନ କରାଯାଉଛି ଜାତୀୟ ଆୟକର ଦିବସ। ଏବଂ ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ଆଷାଢ଼ ମାସ ଶୁକ୍ଳ ଦଶମୀ ତିଥିରେ ଶ୍ରୀକ୍ଷେତ୍ର ପୁରୀରେ ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ଭକ୍ତିଭାବପୂର୍ଣ୍ଣ ଓ ଉତ୍ସାହ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଛି। ନବଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀଜୀଉ ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ୁଛନ୍ତି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ପରମ୍ପରା ଅନୁଯାୟୀ ଆଜି ଭୋରରୁ ଶ୍ରୀଜୀଉଙ୍କ ନିକଟରେ ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି ସୂର୍ଯ୍ୟପୂଜା, ମଙ୍ଗଳାପ୍ରଣ କରାଯାଇଛି। ଚତୁର୍ଦ୍ଧା ମୂର୍ତ୍ତିଙ୍କର ବାହୁଡ଼ା ପହଣ୍ଡି ବିଜେ ସମ୍ପନ୍ନ ହୋଇଛି। ପ୍ରଭୁ ବଳଭଦ୍ର ତାଳଧ୍ୱଜ ରଥରେ, ଦେବୀ ସୁଭଦ୍ରା ଦଳ୍ପଦଳନ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ନନ୍ଦୀଘୋଷ ରଥରେ ବିରାଜମାନ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଅପରାହ୍ନ 3:30ରେ ଛେରା ପହଁରା ନୀତି ସହ ଚାରମଳ ଫିଟାଯାଇ ଘୋଡ଼ା ଯୋଚାଯିବ। ଅପରାହ୍ନ ପ୍ରାୟ 4:00 ବେଳେ ରଥଟଣା ଆରମ୍ଭ ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ରତ୍ନବେଦୀକୁ ବାହୁଡ଼ିବା ବେଳେ ବିଶ୍ୱନିୟନ୍ତା ମାଉସୀମା ହାତରୁ ପୋଡ଼ପିଠା ଖାଇବାର ପରମ୍ପରା ରହିଛି। ରଥଯାତ୍ରା ସମୟରେ ଶ୍ରୀଜୀଉମାନେ ଉତ୍ତରାଭିମୁଖୀ ହୋଇ ଯାତ୍ରା କରୁଥିବା ବେଳେ ଦର୍ଶନ କଲେ ଯେଉଁ ଫଳ ମିଳେ, ବାହୁଡ଼ା ଯାତ୍ରାରେ ଦକ୍ଷିଣାଭିମୁଖୀ ହୋଇ ଯାତ୍ରା କରୁଥିବା ଠାକୁରଙ୍କୁ ଦର୍ଶନ କଲେ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ବାହୁଡ଼ା ଯାତ୍ରା ସମ୍ପର୍କରେ ଅଧିକ ତଥ୍ୟ ଦେଉଛନ୍ତି ସତ୍ୟନାରାୟଣ ପଟ୍ଟନାୟକ।
2: ବର୍ତ୍ତମାନ ଆରବ ମଣ୍ଡପରୁ ଜଗନ୍ନାଥ ରତ୍ନବେଦୀ ଅଭିମୁଖେ ଯାତ୍ରା କରୁଛନ୍ତି। ତାଙ୍କର ବର୍ତ୍ତମାନ ବାଦ୍ୟ ବାଜଣରେ ବର୍ତ୍ତମାନ ମହାପ୍ରଭୁଙ୍କୁ ରଥ ଉପରକୁ ନିଆଯାଉଛି। ପ୍ରଭୁ ବଳଭଦ୍ର ମା ସୁଭଦ୍ରା ପୂର୍ବରୁ ଠାରେ ବିରାଜମାନ ହୋଇଛନ୍ତି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଅପରାହ୍ନ 4:00ରେ ରଥ ଟଣାଯିବ।
1: ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ ଏବଂ ସୋମବାର ଦିନ ନୀଳାଦ୍ରୀ ବିଜେନୀତି ସମ୍ପନ୍ନ ହେବ। ଶ୍ରୀକ୍ଷେତ୍ର ପୁରୀରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତିରେ ଲୀନ ହୋଇଯାଇଛି ଭକ୍ତ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀ।
0: ପ୍ରଶ୍ନପତ୍ର ପ୍ରଘଟ ସହିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ପଞ୍ଚମ ଦିନରେ ସଂସଦର ଉଭୟ ସଦନରେ ହଟ୍ଟଗୋଳ ଜାରି ରହିବାରୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଏ ନେଇ ଲୋକସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12:00ରେ ଲୋକସଭା ସମ୍ମିଳିତ ହେବା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ, ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ପ୍ରଥମ ଦିନରୁ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ରହିଛନ୍ତି। ତେବେ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ କେତେକ ସର୍ତ୍ତ ରଖାଯାଇଥିବାରୁ ଆଲୋଚନା ଆଗକୁ ବଢ଼ିପାରିନାହିଁ। ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁ କଠୋର ଆଇନ ପ୍ରଣୟନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶ୍ୱାସ କରିଥିବା ଶ୍ରୀ ରିଜିଜୁ କହିଛନ୍ତି।
3: पार्लियामेंट हम लोग चर्चा नहीं करेंगे तो बिल्कुल ऐसा संदेश नहीं जाएगा। मैं राहुल गांधी जी से अनुरोध करता हूं, आप अपने कांग्रेस पार्टी के साथियों को थोड़ा समझा दीजिए और बाकी कई पार्टीज के एमपीज भी निजी तौर पर सबने अपना मत रखा है कि चर्चा होना चाहिए। मुझे ये समझ में नहीं आ रहा है कि क्या आज पांचवा दिन है हम इसमें एक।
0: श्री रिजिजू कहते हैं आज कैबिनेट बैठक में प्रश्नपत्र प्रकट घटना

ପରିପ୍ରେକ୍ଷୀରେ ଦୃଢ଼ ଆଇନ ଆଣିବା ପ୍ରସଙ୍ଗରେ ଆଲୋଚନା ହେବ। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12ଟାରେ ଗୃହକାର୍ଯ୍ୟ ସ୍ୱାଭାବିକ କରି ପ୍ରଶ୍ନୋତ୍ତର କାଳ ଆରମ୍ଭ କରିବା ପାଇଁ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରିଥିଲେ, ଫଳରେ ଗୃହକୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ପୁନର୍ବାର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସରକାରଙ୍କ ପକ୍ଷରୁ ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବନ୍ଦେ ମାତରମ୍ ବିଲ୍ 2026 ଆଗତ କରିଛନ୍ତି। ଏହି ବିଲ୍ରେ ଜାତୀୟ ଗାନର ଅପମାନ ପାଇଁ ଦଣ୍ଡ ବ୍ୟବସ୍ଥା କରାଯାଇଛି। ଭଦ୍ରକ ଜିଲ୍ଲା କେଶପୁର ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉମାନଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ତିନି ରଥରେ ଛେରାପହଁରା କରିଛନ୍ତି। ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଛନ୍ତି। ଜିଲ୍ଲାର 7ଟି ବ୍ଲକରେ ଥିବା 100ରୁ ଉର୍ଦ୍ଧ୍ୱ ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ହୋଇଯାଇଛି। ପ୍ରଶ୍ନପତ୍ର ପ୍ରଘଟ ପରେ ବ୍ୟବସ୍ଥାରେ ଲାଗୁ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଦାଖଲ କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ଆଜି କେନ୍ଦ୍ର ସରକାର ଏବଂ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ପିଏସ୍ ନରସିମ୍ହା ଏବଂ ବିଚାରପତି ଆଲୋକ ଆରାଧେଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଉଭୟ କେନ୍ଦ୍ର ସରକାର ଓ ଏନ୍ଟିଏ ସେମାନଙ୍କ ସତ୍ୟପାଠରେ ସଂସ୍କାରମୂଳକ ପଦକ୍ଷେପଗୁଡ଼ିକର ପ୍ରତିଷ୍ଠାନଗତ କାର୍ଯ୍ୟକାରିତା ଲାଗି କିଭଳି ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଉଲ୍ଲେଖ କରିବେ। ସର୍ବୋଚ୍ଚ ନ୍ୟାୟାଳୟ ଏହି ଘଟଣା ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର ଦିନ କରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11ଟା ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଦେଶର ଅର୍ଥନୀତି ଓ ବିକାଶ ପ୍ରକ୍ରିୟାରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ ଆୟକର ଦିବସ ପାଳନ କରାଯାଉଛି। 2010 ମସିହାରୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଦ୍ୱାରା ଏହି ଦିବସକୁ ଆନୁଷ୍ଠାନିକ ଭାବେ ପାଳନ କରାଯାଉଛି। ଆୟକର ରାଷ୍ଟ୍ର ନିର୍ମାଣର ଏକ ସଶକ୍ତ ଭିତ୍ତିଭୂମି। ପ୍ରତ୍ୟେକ ନିଷ୍ଠାପର କରଦାତାଙ୍କ ଅବଦାନ ଦେଶର ବିକାଶ, ଜନକଲ୍ୟାଣ, ଭିତ୍ତିଭୂମି ଏବଂ ଆତ୍ମନିର୍ଭର ଭାରତ ସଂକଳ୍ପକୁ ନୂତନ ଗତି ପ୍ରଦାନ କରିଥାଏ। ନାଗରିକଙ୍କଠାରୁ ଆଦାୟ ହେଉଥିବା କରରାଶି ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରତିରକ୍ଷା, କୃଷି, ରେଳପଥ, ସଡ଼କ, ପାନୀୟ, ଡିଜିଟାଲ ଭିତ୍ତିଭୂମି ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ବ୍ୟୟ କରାଯାଇଥାଏ। ଜଣେ କରଦାତାଙ୍କ ଅବଦାନ ସିଧାସଳଖ ଭାବେ ଦେଶର ପ୍ରଗତି ସହ ଜଡ଼ିତ। ସମୟ ସହିତ ଦେଶର ଆୟକର ବ୍ୟବସ୍ଥା ମଧ୍ୟ ଅଧିକ ସ୍ୱଚ୍ଛ, ସରଳ ଓ ଡିଜିଟାଲ ହୋଇପାରିଛି। ଇ ଫାଇଲିଂ, ଅନ୍ଲାଇନ୍ ରିଫଣ୍ଡ, ପ୍ୟାନ୍ ଆଧାର ସଂଯୋଗ ଭଳି ବ୍ୟବସ୍ଥା କରଦାତାଙ୍କ ପାଇଁ ପ୍ରକ୍ରିୟାକୁ ଆହୁରି ସହଜ କରିଛି। ଆଜିର ଦିନରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ, କର୍ମଶାଳାର ଆୟୋଜନ କରାଯାଉଛି। ଆସନ୍ତୁ ଆଜିର ଦିନରେ ଏକ ଦାୟିତ୍ୱବାନ ନାଗରିକ ଭାବେ କର ଅନୁପାଳନ କରି ପ୍ରତିବଦ୍ଧତାକୁ ଆହୁରି ସଶକ୍ତ କରିବା। ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲିଙ୍କର 102 ବର୍ଷ ବୟସରେ ଆଜି ପରଲୋକ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ନିବାସୀ ସ୍ୱର୍ଗତ ମୁଦୁଲି ଭାରତର ସ୍ୱାଧୀନତା ସଂଗ୍ରାମରେ ଉଲ୍ଲେଖନୀୟ ଭୂମିକା ତୁଲାଇଥିଲେ। ସେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସଂଘର ସଭାପତି ଭାବେ ନିର୍ବାଚିତ ହେବା ସହ ଏହି ଦାୟିତ୍ୱକୁ ସକ୍ରିୟ ଭାବେ ନିର୍ବାହ କରିଥିଲେ। ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝୀ ଶୋକ ପ୍ରକାଶ କରି କହିଛନ୍ତି ଦେଶ ପାଇଁ ତାଙ୍କ ଅସୀମ ଅବଦାନ ଓ ନିଃସ୍ୱାର୍ଥପର ସେବା ଇତିହାସରେ ଲିପିବଦ୍ଧ ହୋଇ ରହିବ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ମହାପ୍ରଭୁଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି। ଭଦ୍ରକ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଏକ ଭାରତ ଶ୍ରେଷ୍ଠ ଭାରତ ଏବଂ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସମାରୋହରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁରରୁ 11ଟି ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହା ସହିତ 24ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଭକ୍ତିମୟ ପରିବେଶ ମଧ୍ୟରେ ପୁରୀରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆସନ୍ତା ସୋମବାର ପର୍ଯ୍ୟନ୍ତ ଲୋକସଭା ମୁଲତବୀ। ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦେଶର ଅର୍ଥନୀତିରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ।

ପରିପ୍ରେକ୍ଷୀରେ ଆଜି ପାଳନ କରାଯାଉଛି ଜାତୀୟ ଆୟକର ଦିବସ ଏବଂ ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର ଡଟ୍ ଜିଓଭି ଡଟ୍ ଇନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆକାଶବାଣୀ କଟକ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରାର ସିଧା ପ୍ରସାରଣ ପାଇଁ ବର୍ତ୍ତମାନ ଆପଣମାନଙ୍କୁ ଫେରେଇ ନେଉଛୁ ଶ୍ରୀକ୍ଷେତ୍ର ପୁରୀର ଶରଧା ବାଲିକୁ।
1: ପରବର୍ତ୍ତୀ କାର୍ଯ୍ୟ ରୀତିନୀତି ହେଉଛି ଗଜପତି ମହାରାଜାଙ୍କର ସେରା ପହଁରା ସେବା। କିଛି ସମୟ ପୂର୍ବରୁ ଆମେ ଶୁଣୁଥିଲୁ ଜଣେ ବଙ୍ଗୀୟ ଭକ୍ତ ସେ ନଦିଆ ନବଦ୍ୱୀପରୁ ଆସି ଫିଜିଓଥେରାପି ସେବା ଦେବା ପାଇଁ ସେ ଶ୍ରୀକ୍ଷେତ୍ରକୁ ଆସିଛନ୍ତି। ଆପଣମାନଙ୍କୁ ଆମେ ଗୁଣ୍ଡିଚା ଯାତ୍ରାର ଧାରା ବିବରଣୀ ଦେଲାବେଳେ କହିଥିଲୁ ଯେ 380 ସ୍ୱେଚ୍ଛାସେବୀ ସଂଗଠନ ବିଭିନ୍ନ ସେବା କାର୍ଯ୍ୟରେ ବର୍ତ୍ତମାନ ଏହି ରଥଯାତ୍ରାରେ ନିୟୋଜିତ ଅଛନ୍ତି। ତା ଭିତରୁ ଅନେକ କିଏ ରନ୍ଧା ଖାଦ୍ୟ ଦେଉଛି, କିଏ ପାଣି ଛିଞ୍ଚୁଛି, କିଏ ଶୁଖିଲା ଖାଦ୍ୟ ଦେଉଛି, କିଏ ଆମ୍ବୁଲାନ୍ସ ସେବା କରୁଛି। ତେଣୁ ଏଭଳି ଭାବରେ ବିଭିନ୍ନ ସେବା ଯେଉଁ ଅଛି ସେ ସେବା ସମସ୍ତେ କରିବାକୁ ଆସୁଛନ୍ତି। କାରଣ ଏ ରଥଯାତ୍ରା ହେଉଛି ଗୋଟେ ଏଭଳି ଅବସର ଯେଉଁଠି ଲୋକମାନଙ୍କୁ ସ୍ୱଚ୍ଛ ହୃଦୟରେ ପବିତ୍ର ହୃଦୟରେ ସେବା କରିବାର ସୁଯୋଗ ମିଳେ। ଏବଂ ସେବା ଦ୍ୱାରା କ'ଣ ଲାଭ ହୁଏ ଜାଣନ୍ତି ଶ୍ରୋତାବନ୍ଧୁ? ସେବା କରିବା ଦ୍ୱାରା, ସେବା ହେଉଛି ମନରେ କୌଣସି ପ୍ରତ୍ୟାଶା ନ ରଖି ଶୁଦ୍ଧ ବିଚାରରେ ଅନ୍ୟମାନଙ୍କର ଉପକାର କରିବା, ଅନ୍ୟମାନଙ୍କୁ ଆନନ୍ଦ ଦେବା। ଏହି କାର୍ଯ୍ୟଟି କରିବା ଦ୍ୱାରା କ'ଣ ହୁଏ ନା ତାର ସବୁଠୁ ବଡ଼ ଉପଲବ୍ଧି ହେଉଛି ଚିତ୍ତଶୁଦ୍ଧି। ଆମର ଚିତ୍ତଟା ଶୁଦ୍ଧ ହେବ, ଆମ ମନ ଭିତରେ ଯେତେ କାଳିମା କଳୁଷ ପାପ ତାପ ଗୁଡ଼ାକ ସବୁ ଅଛି ସେଗୁଡ଼ାକ ଅପସରି ଯାଇକରି ଆମର ଚିତ୍ତଟା ଶୁଦ୍ଧ ହୋଇଯିବ। ତେଣୁ ନିର୍ମଳ ଆକାଶ ପରି ଯେତେବେଳେ ଚିତ୍ତ ଶୁଦ୍ଧ ହୋଇଯିବ ସେତେବେଳେ ତାର ଭିତରେ ପରମାତ୍ମାଙ୍କର ଜ୍ୟୋତି, ଆମର ଆତ୍ମାର ଜ୍ୟୋତି ଫୁଟିବ। ଆମ ସମସ୍ତଙ୍କ ଭିତରେ ଆତ୍ମା ଅଛନ୍ତି, କିନ୍ତୁ ଆତ୍ମାଙ୍କର ଗୋଟେ ଜ୍ୟୋତି ଅଛି। ଆମେ ଶରୀରର ଜ୍ୟୋତି ପ୍ରତି ଯେତିକି ଧ୍ୟାନ ଦେଉଛୁ ଆମର ଆତ୍ମାର ଜ୍ୟୋତି ପ୍ରତି ସେତିକି ଧ୍ୟାନ ଦେଉନୁ। ଆମେ ଶରୀର କ'ଣ ଖାଦ୍ୟ ଖାଇବ ତା ଉପରେ ଯେତେ ଗୁରୁତ୍ୱ ଦେଉଛୁ ଆତ୍ମା କ'ଣ ଖାଦ୍ୟ ଖାଇବ ତା ଉପରେ ଗୁରୁତ୍ୱ ଦେଉନୁ। ଆପଣ ଜାଣନ୍ତି ଶରୀର ପ୍ରତି ଶରୀରର ଯେମିତି ଖାଦ୍ୟ ଅଛି ଆତ୍ମାର ମଧ୍ୟ ସେମିତି ଖାଦ୍ୟ ଅଛି। ଶରୀରର କ'ଣ ଖାଦ୍ୟ? ଶରୀରର ଖାଦ୍ୟ ସାତ୍ୱିକ ଖାଦ୍ୟ, ଆମେ ତାକୁ ତାମସିକ ଖାଦ୍ୟ ଦେଉଛୁ। ତେଣୁ ତାମସିକ ଖାଦ୍ୟ ଦେବା ଦ୍ୱାରା ଆମର ଚିତ୍ତଶୁଦ୍ଧି ନଷ୍ଟ ହେଉଛି। ସାତ୍ୱିକ ଖାଦ୍ୟ ଦେଲେ ଯେଉଁ ଚିତ୍ତରେ ପ୍ରଶାନ୍ତି ଆସନ୍ତା, ଯେଉଁ ଚିତ୍ତରେ ସ୍ୱଚ୍ଛତା ଆସନ୍ତା, ଯେଉଁ ଚିତ୍ତରେ ଶୁଭ୍ରତା ଆସନ୍ତା, ସେହି ଶୁଭ୍ରତା ଆସୁନାହିଁ। ତେଣୁ ସେମିତି ଆତ୍ମାଙ୍କୁ ଆମେ କ'ଣ ଖାଦ୍ୟ ଦେବା? ଆତ୍ମାଙ୍କୁ ଖାଦ୍ୟ ଦେବା ସ୍ୱଚ୍ଛ ଚିନ୍ତନ, ଭଲ ଚିନ୍ତନ, ଭଲ ବିଚାର, ଏହିସବୁ ହେଉଛି ଆତ୍ମାର ଖାଦ୍ୟ। ତେଣୁ ସେହି ଆତ୍ମାର ଖାଦ୍ୟ ଯଦି ଆମେ ତାକୁ ପ୍ରକୃତରେ ଦିଅନ୍ତେ ତାହେଲେ ଆତ୍ମାର ଜ୍ୟୋତିକୁ ଫୁଟନ୍ତା। ତେଣୁ ଆତ୍ମାର ଜ୍ୟୋତି ଫୁଟିବା ପାଇଁ ଆମେ ଏଇ ଯେଉଁ ସେବା କରୁଛୁ, ସେବା ଦ୍ୱାରା ଚିତ୍ତ ଶୁଦ୍ଧି ହେଲେ ଆମର ଆତ୍ମାର ଯେଉଁ ମୂଳ ଜ୍ୟୋତି ଅଛି ଯାହା ଦର୍ପଣ ଉପରେ ମଇଳା ପଡ଼ିଲା ଭଳିଆ ସେ ସ୍ତିମିତ ହୋଇଯାଇଛି, ତାର ଦର୍ପଣର ଜ୍ୟୋତି ଯେମିତି ଫୁଟୁ ନାହିଁ ସେମିତି ଆତ୍ମାର ଜ୍ୟୋତି ମଧ୍ୟ ଫୁଟୁନାହିଁ। ସେଇଥିପାଇଁ ଆତ୍ମାର ଜ୍ୟୋତି ଫୁଟିବା ପାଇଁ ସେବା କରିବା ହେଉଛି ଗୋଟେ ବଡ଼ କାର୍ଯ୍ୟ, ଏବଂ ସେହି ସେବାର କ୍ଷେତ୍ର ହେଉଛି ଶ୍ରୀକ୍ଷେତ୍ର। ଏବଂ ବଡ଼ଦାଣ୍ଡରେ ରଥଯାତ୍ରା ସମୟରେ ନିଃଶୁଳ୍କ ନିଃସ୍ୱାର୍ଥପର ସମର୍ପିତ ସେବା କରିବାର ଏ ଅବସର ଆଉ କେଉଁଠୁ ମିଳିବ? ସେଇଥିପାଇଁ ନଦିଆ ନବଦ୍ୱୀପରୁ ମଧ୍ୟ ପରିଣତ ବୟସରେ ଜଣେ ବ୍ୟକ୍ତି ଶ୍ରୀକ୍ଷେତ୍ରକୁ ଆସିଛନ୍ତି ସେବା କରିବା ପାଇଁ। 380 ସ୍ୱେଚ୍ଛାସେବୀ ସଂଗଠନରୁ ସେବା କରିବା ପାଇଁ ସମସ୍ତେ ଆସିଛନ୍ତି। ଆଉ ଗୋଟେ କଥା ଆପଣଙ୍କୁ ମୁଁ କହିବାକୁ ଚାହିଁବି, ଯେତେ ବର୍ତ୍ତମାନ ସରକାରୀ କର୍ମଚାରୀ ଏଠି ଅଛନ୍ତି ଆପଣ ଜାଣନ୍ତି ଏଇ ପୁରୀରେ ଏତକ ଦିନ ଭିତରେ ରହିବାର ସୁବିଧା ନଥାଏ, ଖାଇବାର ସୁବିଧା ନଥାଏ, ବିଶ୍ରାମର କୌଣସି ସୁବିଧା ନଥାଏ, ସବୁ ପ୍ରକାର ଅସୁବିଧା, ଯେତେ ଅସୁବିଧା ଆପଣ କହିପାରିବେ ସେ ସବୁ ଅସୁବିଧାକୁ ଗ୍ରହଣ କରି ଏ ସମସ୍ତେ କାମ କରନ୍ତି। କେମିତି କାମ କରନ୍ତି? 24 ଘଣ୍ଟା କାମ ଏଥିରେ। ଆପଣ ମନ୍ଦିର ପ୍ରଶାସକଙ୍କଠୁ ଆରମ୍ଭ କରି ମୁଖ୍ୟ ପ୍ରଶାସକଙ୍କଠୁ ଆରମ୍ଭ କରି ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଯେତେ ସେବା ସହିତ ସବୁ ସମ୍ପୃକ୍ତ ଅଛନ୍ତି ସମସ୍ତେ ସେବାୟତମାନେ, କାହାର 24 ଘଣ୍ଟା କାମ, 24 ଘଣ୍ଟାରୁ ମୁହୂର୍ତ୍ତ ମଧ୍ୟ ଆଖି ପକାଇବାକୁ ମଧ୍ୟ ବେଳ ନାହିଁ। କେମିତି କରନ୍ତି?

0: ତାହେଲେ କାମ ଏ କାମ ପାଇଁ ପ୍ରେରଣା କୋଉଠୁ ଆସେ ଏ ପ୍ରେରଣା ଦିଅନ୍ତି ମହାପ୍ରଭୁ କାରଣ ଇଏ ହେଉଛି ଏଭଳି ଏକ ଅବସର ଏଭଳି ଏକ କ୍ଷେତ୍ର ଯେଉଁଥିରେ ଆତ୍ମାର ଶକ୍ତି ଜାଗ୍ରତ ହୁଏ ଆତ୍ମାର ଶକ୍ତି ଯେତେବେଳେ ଜାଗ୍ରତ ହେବ ସେତେବେଳେ ଅଫୁରନ୍ତ ତେଜ ଆସିବ ଅଫୁରନ୍ତ ଶକ୍ତି ଆସିବ ଆପଣ ଭାବୁଛନ୍ତି ଆମକୁ କ'ଣ ଶରୀର ଶକ୍ତି ଦିଏ ଆମକୁ ଶକ୍ତି ଦିଏ ଆମର ମନ ଆମକୁ ଶକ୍ତି ଦିଏ ଆମର ଆତ୍ମା ତେଣୁ ମନ ଏବଂ ଆତ୍ମା ଯେତେବେଳେ ଶକ୍ତିଶାଳୀ ହୋଇଯିବେ ସେତେବେଳେ ଆମ ଭିତରେ ଅଫୁରନ୍ତ ଶକ୍ତିର ଜାଗରଣ ହେବ ଆମେ ଖାଇବା ଜାଣିବାନି ଶୋଇବା ଜାଣିବାନି ବିଶ୍ରାମ ଜାଣିବାନି ତେଣୁ ଆମର ଦିନଚର୍ଯ୍ୟା ମଧ୍ୟ ପରିବର୍ତ୍ତନ ହୋଇଯିବ ତାରି ଭିତରେ ମଧ୍ୟ ଆମେ ସବୁ କାମ ହସି ହସି କରିବା ତେଣୁ ଆପଣ ବଡ଼ଦାଣ୍ଡରେ ତ ନାହାନ୍ତି କିନ୍ତୁ ଆମେ ଆପଣଙ୍କୁ କହୁଛୁ ଏଇଟା ଆପଣ ସତ ବୋଲି ଘେନା କରନ୍ତୁ ଯେ ଯେତେ କର୍ମଚାରୀ ଯେତେ ସ୍ୱେଚ୍ଛାସେବୀ ଏଇଠି ସେବାରେ ନିଯୁକ୍ତ ଅଛନ୍ତି କାହା ମନରେ କ୍ଲାନ୍ତି ନାହିଁ କିଏ ମଧ୍ୟ ଟିକେ ଟାୟାର୍ଡ଼ ହେବା ଅବସନ୍ନ ହୋଇଯିବା ଆମେ ଦେଖୁନାହୁଁ ସମସ୍ତେ 24 ଘଣ୍ଟା ସେଇ ଏକ ପ୍ରକାର ଶକ୍ତିର ସହିତ ସମସ୍ତେ ସେବା କରୁଛନ୍ତି ଏଇଟା କ'ଣ ଗୋଟେ ବିସ୍ମୟ ନୁହେଁ ଏଇଟା ଗୋଟେ ବିସ୍ମୟ ଏବଂ ଏଇ ବିସ୍ମୟଟା ଏଇ ଶ୍ରୀକ୍ଷେତ୍ରରେ ଘଟୁଛି ବୋଲି ସମସ୍ତେ ଆସୁଛନ୍ତି କିଛି ନା କିଛି କିଏ କ'ଣ ଟିକେ ସେବା ଦେଇଦେବ କିଏ ପାଣି ପିଉଛି ଆଉ ଜଣଙ୍କୁ ପାଣି ଯାଚି ଦେଉଛି କିଏ ପ୍ରସାଦ ଟିକେ ଧରିକି ଆସିଛି ସେ ପ୍ରସାଦ ନିଜେ ନ ଖାଇକିରି ସମସ୍ତଙ୍କୁ ଚିରୁଡ଼ାଏ ଚିରୁଡ଼ାଏ କଣିକାଏ କଣିକାଏ ପ୍ରସାଦ ସେ ବାଣ୍ଟିକିରି ଆନନ୍ଦ ପାଉଛି କାହିଁକି ଏଇଟା ହେଉଛି ଏଇଟା ହେଉଛି ଏ ଯାତ୍ରାର ମହତ୍ତ୍ୱ ଏ ମହାପ୍ରଭୁଙ୍କର ମହିମା ତେଣୁ ମହାପ୍ରଭୁଙ୍କର ମହିମା ଫଳରେ ସମସ୍ତଙ୍କ ଭିତରେ ଯେଉଁ ସେବା କରିବାର ମନୋଭାବ ଆସୁଛି ସେବାର ଅର୍ଥ କ'ଣ ସେବାର ଅର୍ଥ ହେଉଛି ମୁଁ ମୋର ସ୍ୱାର୍ଥ ତ୍ୟାଗ କରି ଅନ୍ୟ ପାଇଁ କିଛି କରିବି ଏଇଠି ଭାବନାଟା ଯେଉଁ ଆସୁଛି ଏଇଟା ହେଉଛି ସେବା ଏହି ସେବାର କ୍ଷେତ୍ର ଏଇଟା ହେଇଥିବାରୁ ସମସ୍ତେ ଏଥିରେ ଆନନ୍ଦ ପାଉଛନ୍ତି ମୁଁ ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ମୁଁ ଆମର ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ ଅନୁରୋଧ କରୁଛି ଏବଂ ଏହାପରେ ଯେତେବେଳେ ପରବର୍ତ୍ତୀ କେନ୍ଦ୍ରରୁ ଆମେ ସୂଚନା ପାଇବା ଯେ ଗତପତି ମହାରାଜା ସେଠିକି ଆସୁଛନ୍ତି ସେତେବେଳେ ଆମେ ଦ୍ୱିତୀୟ କେନ୍ଦ୍ରକୁ ଯିବା ଆପଣ ବର୍ତ୍ତମାନ ଡକ୍ଟର ଦାସ ଆପଣ ଧାରା ବିବରଣୀ ପ୍ରଦାନ କରନ୍ତୁ
1: ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ବର୍ତ୍ତମାନ ଆମେ ଦେଖୁଛେ ତିନି ରଥରେ ରଥୀମାନେ ଅର୍ଥାତ୍ ଠାକୁରମାନେ ବିଜେ କରିସାରିଛନ୍ତି ଏବଂ ୟା ଭିତରେ ତାଙ୍କର ରୁନ୍ଧା କାର୍ଯ୍ୟ ମଧ୍ୟ ପ୍ରାୟ ଶେଷ ହେବାକୁ ବସିଲାଣି ଏବଂ ଆମର ଯେଉଁ ତିନି ଜଣ ବିଜେ ପ୍ରତିମା ଯାଇଥିଲେ ସେମାନେ ମଧ୍ୟ ଆସି ତିନି ରଥରେ ବିଜେ କରିସାରିଛନ୍ତି ଘଣ୍ଟୁଆମାନେ ଯେଉଁମାନେ ଘଣ୍ଟ ବଜାଉଥିଲେ ସେମାନେ ମଧ୍ୟ ତାଙ୍କର ଏଇ ବିଜେକାଳୀନ ଯେଉଁ ଘଣ୍ଟୁଆ ଘଣ୍ଟ ସେ କାର୍ଯ୍ୟ ମଧ୍ୟ ସମାପ୍ତ କରିଛନ୍ତି ବର୍ତ୍ତମାନ ପ୍ରାୟ ନିସ୍ତବ୍ଧରେ ରହିଛି କାରଣ ଆଉ ଘଣ୍ଟ ଘଣ୍ଟୁଆମାନଙ୍କର ଘଣ୍ଟ ଶବ୍ଦ ନାହିଁ ଆଉ ଆମେ ଦେଖୁଛୁ ତିନି ରଥରେ ଠାକୁରମାନେ ଅଛନ୍ତି ଏବଂ କେବଳ ସେବକମାନେ ଯେଉଁମାନଙ୍କର ରଥରେ କାମ ସେମାନେ ରଥକୁ ଯାଉଛନ୍ତି ଏବଂ ରଥରେ ସେମାନେ ସେବା ସମର୍ପଣ କରୁଛନ୍ତି ଏବଂ ବିଭିନ୍ନ ଜାଗାରୁ ସବୁ ଫୁଲ ମଧ୍ୟ ଆସୁଛି ଝୁଡ଼ି ଝୁଡ଼ି ଫୁଲ ଆସୁଛି କଦଳୀ ପତ୍ରରେ ସବୁ ଘୋଡ଼ିଆ ହୋଇକରି ଅତି ଶୁଦ୍ଧପୂତ ଭାବରେ ମାଳି ବାଲିଆ ଜଗନ୍ନାଥ ବଲ୍ଲଭପୁର ଆଉ ପୁରୁଷୋତ୍ତମ ବଲ୍ଲଭପୁର ଏଭଳି ସବୁ ଜାଗାମାନଙ୍କରୁ ସବୁ ଆସୁଛି ଏବଂ
0: ଆମେ ଡକ୍ଟର ଦାସ ଏ ଯେଉଁ ବାଲି ଗାଁରୁ
1: ଫୁଲ
0: ତୁଳସୀ ଫୁଲ ମାଳ ଚୁଳ ଆଉ ନଡ଼ିଆ ଏସବୁ ଆସେ ବୋଲି ଆମେ ଶୁଣିଛୁ
1: ଆସେ ସେ ଆସିଲେ ଆସିଲାଣି ସେ ମଧ୍ୟ ଆସିଲାଣି ସେମାନେ ପଟୁଆରରେ ଆଣିକରି ଆସିବେ ଏବଂ ବର୍ତ୍ତମାନ ଆଣିକରି ଦେଲେଣି ଦେଲେ ମଧ୍ୟ ଦେଲା ପରେ ବର୍ତ୍ତମାନ ମହାପ୍ରଭୁଙ୍କର ବେଶ କାର୍ଯ୍ୟ ସମ୍ପନ୍ନ ହେଉଛି ଏବଂ ବେଶ ସରିଗଲା ପରେ କାହାଳିଆ ଆମେ ଦେଖୁଛୁ କାହାଳିଆ ବର୍ତ୍ତମାନ ପ୍ରସ୍ତୁତ ହୋଇଗଲେଣି ତାଳଧ୍ୱଜ ରଥରେ ବର୍ତ୍ତମାନ ଛେରା ପହଁରା କରିବା ପାଇଁ ଯେଉଁ ସେବକମାନେ ନିଯୁକ୍ତ ହେବା କଥା ମୁଦୁଲି ଆଉ ଗରାବଡ଼ୁ ତା ସହିତ ଖୁଣ୍ଟିଆ ଘଟୁଆରୀ ଏମାନେ ସମସ୍ତେ ଆସି ଉପସ୍ଥିତ ହେଲେଣି ଏବଂ ମୁଦୁଲି ସେବକ ସିଏ ମଧ୍ୟ ଗୋଟିଏ ସୁନାର ଝାଡ଼ୁ ମଧ୍ୟ ଧରିକରି ଆସିଛନ୍ତି ଏସବୁ ଆସିକରି ପହଞ୍ଚିଗଲେଣି ଆଉ ଚାରମାଳ ସେଭଳି ଭାବରେ ଅଛନ୍ତି ଆଉ ଯେଉଁମାନେ ଚାରମାଳ ଫିଟେଇବେ ସେମାନେ ମଧ୍ୟ ସୁନ୍ଦର ଭାବରେ ପ୍ରସ୍ତୁତ ହୋଇକରି ଅଛନ୍ତି ଗଜପତି ମହାରାଜଙ୍କୁ ବର୍ତ୍ତମାନ ଅପେକ୍ଷା ଗଜପତି ମହାରାଜା ଆସିବେ ଗଜପତି ମହାରାଜା ଆସି ତିନି ରଥରେ ଛେରା ପହଁରା କାର୍ଯ୍ୟ ସରିବା ମାତ୍ରେ ସେହି ବହୁ ପ୍ରତୀକ୍ଷିତ ରଥ ଟଣା କାର୍ଯ୍ୟ ଆରମ୍ଭ ହେବ।

ଏବଂ ବର୍ତ୍ତମାନ ଏଇ ଭିତରେ ଆମେ ଦେଖୁଥିଲୁ ଅନେକ ଶ୍ରଦ୍ଧାଳୁ ପ୍ରବେଶ କରିଯାଇଥିଲେ, କିନ୍ତୁ ଆମର ଆରକ୍ଷୀ ବାହିନୀ ସେ ସବୁ ଅନଧିକୃତ ବ୍ୟକ୍ତିମାନଙ୍କୁ ଏଠାରୁ ବାହାରକୁ ବାହାର କରିଦେଇଛନ୍ତି। ଏବେ ଆମେ ଆଖି ଆଗରେ ପଡ଼ିଲା ଯେ କୋଟସୁଆଁସିଆ ସେବକମାନେ ସେ ଯେଉଁ ମହାପ୍ରଭୁ ଯାଇଥିଲେ ତାଙ୍କର ଯେଉଁ ସିନ୍ଧୁକ, ଯେଉଁ ଦିବ୍ୟ ସିନ୍ଧୁକ, ଯେଉଁ ସିନ୍ଧୁକରେ ବସ୍ତ୍ର ଅଳଙ୍କାର ଇତି ସବୁ ଥାଏ, ସେ ସିନ୍ଧୁକକୁ ସେମାନେ ଆଣିଛନ୍ତି ଏବଂ ନନ୍ଦିଘୋଷ ରଥ ଉପରକୁ ବର୍ତ୍ତମାନ ସେମାନେ ଉଠିଲେ। ନନ୍ଦିଘୋଷ ରଥର ପୃଷ୍ଠଭାଗରେ ଏହି ସିନ୍ଧୁକକୁ ରଖିବେ, କାରଣ ମହାପ୍ରଭୁ ଯେତେବେଳେ ଯାତ୍ରାକୁ ଆସିଥିଲେ ସେତେବେଳେ ତାଙ୍କର ପରିଧାନ ବସ୍ତ୍ର, ତାଙ୍କର ଅଳଙ୍କାର, ତାପରେ ତାଙ୍କ ଭୋଗ ହେବାର ସାମଗ୍ରୀ ଏସବୁ ସେଇ ତା ଭିତରେ ଥିଲା, ସେସବୁ ଆସିଥିଲା। ହଣ୍ଡା ମଧ୍ୟ କେତୋଟି ହଣ୍ଡା ଆସିଛି, ହଣ୍ଡା ମଧ୍ୟ ସବୁ ଆସିକରି ଥୁଆ ହେଇଗଲେଣି। ତେଣୁ ବର୍ତ୍ତମାନ ଇଏ ହେଉଛି ବିଦାୟକାଳୀନ ଦୃଶ୍ୟ। ମହାପ୍ରଭୁ ଯେଉଁଠିକି ଯାଆନ୍ତି ସବୁ ନେଇକରି ଯାଆନ୍ତି, ପୁଣି ଯେତେବେଳେ ଫେରନ୍ତି ସେ ମଧ୍ୟ ସବୁ ଜିନିଷ ଫେରେଇକରି ନିଅନ୍ତି, କାରଣ ଇଏ ହେଉଛି ବର୍ଷକର ଗୋଟିଏ ଯାତ୍ରା, କାରଣ ଏ ବର୍ଷ ଆଉ ଏ ଯାତ୍ରା ହେବନି, ପୁଣି ଆର ବର୍ଷ ଆଷାଢ଼ ମାସ ଆସିଲେ ପୁଣି ଯାତ୍ରା ଆରମ୍ଭ ହେବ। ତେଣୁ ସେ ଯାତ୍ରାକାଳୀନ ଯାହା ସବୁ ଆଣିଥିଲେ ସେସବୁ ବର୍ତ୍ତମାନ ଫେରେଇକରି ନେଇକରି ଯାଉଛନ୍ତି। ଗୋଟିଏ ବର୍ଷକୁ ଅପେକ୍ଷା, ଗୋଟିଏ ବର୍ଷରେ କିଏ ରହିବ କିଏ ଯିବ ଏ କଥା ତ ବିଧାତା ଜାଣନ୍ତି, ଭଗବାନ ଜାଣନ୍ତି। ତଥାପି ଆଜି ବହୁ ଭକ୍ତ, ବହୁ ଶ୍ରଦ୍ଧାଳୁ ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରାରେ ସମ୍ମିଳିତ ହୋଇଛନ୍ତି। ଆମେ ଦେଖୁଛୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଜୟ ଜୟ ଜୟ ଧ୍ୱନି ମଧ୍ୟ ପଡ଼ୁଛି ଏବଂ ବର୍ତ୍ତମାନ ପ୍ରାୟ ସବୁ ପ୍ରସ୍ତୁତ ହେଲେଣି। ଆଉ ଆମର ଗଜପତି ମହାରାଜା କେତେବେଳେ ଆସି ପହଞ୍ଚିବେ ସମସ୍ତେ ବର୍ତ୍ତମାନ ପଛକୁ ଚାହୁଁଛନ୍ତି। ଗଜପତି ମହାରାଜା ଯେତେବେଳେ ଆସନ୍ତି ତାଙ୍କର ତାମଜାନଟି ଆଗ ଆସେ, ବଡ଼ ଶଙ୍ଖ ଉପରେ ରୁହେ ଏବଂ ଗଜପତି ମହାରାଜା କାର ଯୋଗେ ବଡ଼ ଶଙ୍ଖ ପର୍ଯ୍ୟନ୍ତ ଆସନ୍ତି ଏବଂ କାର୍ରୁ ଓହ୍ଲେଇ ସେ ମେହେନାରେ ବସି ସେଠାରୁ ଏଠାକୁ ଛେରା ପହଁରା କରିବାକୁ ଆସନ୍ତି। ତେଣୁ ବର୍ତ୍ତମାନ ସମସ୍ତଙ୍କର ଦୃଷ୍ଟି ସେହି ବଡ଼ ଶଙ୍ଖ ପଟକୁ ନିବଦ୍ଧ ହେଲାଣି, କାରଣ ମହାପ୍ରଭୁ ଠାକୁରମାନେ ସବୁ ରଥରେ ଆରୋହଣ କରିସାରିଲେଣି, ଆଉ କେବଳ ଗଜପତି ମହାରାଜାଙ୍କୁ ହିଁ ଅପେକ୍ଷା, କାରଣ ଏହି ବେଶ ହେବା ପରେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଆସନ୍ତି ବାହୁଡ଼ା ମାନେ ରଥଯାତ୍ରା ଦିନ, କିନ୍ତୁ ବାହୁଡ଼ା ଦିନ ସେ ଆସନ୍ତି ନାହିଁ। ତେଣୁ କେବଳ ବର୍ତ୍ତମାନ ରହିଲା, କାରଣ ସବୁ ନୀତି ସରିଗଲେଣି, ଚତୁର୍ଦ୍ଧା ବିଗ୍ରହ ବିରାଜମାନ କରିଛନ୍ତି ଏବଂ ତିନି ଜଣ ଯେଉଁ ଆସିଥିଲେ ବିଜେ ପ୍ରତିମା ରାମ କୃଷ୍ଣ ଏବଂ ଶ୍ରୀ ମଦନ ମୋହନ ଏମାନେ ସମସ୍ତେ ମଧ୍ୟ ସ୍ୱ ରଥରେ ଆରୋହଣ କରିସାରିଲେଣି, ଆଉ ବର୍ତ୍ତମାନ ରଥ ଟଣା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ଗଜପତି ମହାରାଜା ଆସିବେ, ଗଜପତି ମହାରାଜା ଆସି ରଥରେ ଛେରା ପହଁରା କରିସାରିବା ପରେ ରଥରେ ଘୋଡ଼ା ତାରମାଳ ଫିଟିବ, ଘୋଡ଼ା ଯୋଚା ହେବ ଏବଂ ପୁଣି ରଥ ଚାଲିବ। ଆମେ ଦେଖୁଛୁ ବର୍ତ୍ତମାନ ତିନି ଗୋଟି ରଥଙ୍କ ପାଖରେ, ଚାରମାଳ ପାଖରେ ତିନି ଚଉ ବାର, ବାରଟି ଘୋଡ଼ା ସେ ପ୍ରସ୍ତୁତ ହୋଇକରି ଅଛନ୍ତି। ଆପଣ ଦେଖିବେ ବଳଭଦ୍ରଙ୍କର ତାଳଧ୍ୱଜ ରଥ ପାଖରେ ବାମ ପାର୍ଶ୍ୱରେ ଚାରି ଗୋଟି କଳା ଘୋଡ଼ା ରହିଛନ୍ତି, ସେ ହେଉଛନ୍ତି ତାଙ୍କର ମଧ୍ୟ ନାମ ଅଛି ଶ୍ୱେତ ହରିଦାସ ଏଇଭଳି ଚାରି ଜଣ ସିଏ, ଏବଂ ମା ସୁଭଦ୍ରାଙ୍କ ପାଖରେ ଯେଉଁ ରକ୍ତ ଆରକ୍ତ ବର୍ଣ୍ଣର ଯେଉଁ ଚାରି ଗୋଟି ଘୋଡ଼ା ସେ ମଧ୍ୟ ପ୍ରସ୍ତୁତ ହୋଇକରି ଅଛନ୍ତି। ସେ ମଧ୍ୟ ରୋଚିକା ମୋଚିକା ଜିତା ଅପରାଜିତା ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ନନ୍ଦିଘୋଷ ରଥ, ସେ ନନ୍ଦିଘୋଷ ରଥ ପାଖରେ ମଧ୍ୟ ଚାରି ଗୋଟି ଘୋଡ଼ା ସେ ମଧ୍ୟ ପ୍ରସ୍ତୁତ ହୋଇକରି ଅଛନ୍ତି। ସତେ କି କେବଳ ରାଜାଙ୍କୁ ଅପେକ୍ଷା, ରାଜା ଆସି ବିଦା ହେଲା ମାତ୍ରେ ସେ ସାଙ୍ଗେ ସାଙ୍ଗେ ଉଠିଯିବେ ତାଙ୍କ ସ୍ଥାନକୁ ଏବଂ ରଥ ଟଣା ଆରମ୍ଭ ହେବ। ତେଣୁ ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ ଏବଂ ଯେଉଁମାନେ ଟାଣିବେ ସେମାନେ ପ୍ରସ୍ତୁତ ଏବଂ ଘଣ୍ଟୁଆ ସେବକମାନେ ମଧ୍ୟ ସେମାନେ ପ୍ରସ୍ତୁତ ହୋଇକରି ଅଛନ୍ତି। ସେମାନେ ମଧ୍ୟ କେଉଁ କେଉଁ ରଥରେ କିଭଳି ଭାବେ ରହିବେ ସେମାନେ

0: ମଧ୍ୟ ତାହା ସମ୍ପୂର୍ଣ୍ଣ ଭାବରେ ଜାଣିଛନ୍ତି, ସେମାନେ ମଧ୍ୟ ରହିବେ ଏବଂ ବର୍ତ୍ତମାନ ରଥ ଟାଣିବାର ଗୋଟେ ପ୍ରକ୍ରିୟା ଆରମ୍ଭ ହେବ। ଆଜି ଆମେ ଦେଖିଲେ ଯେ 12ଟାରେ ରଥକୁ ପହଣ୍ଡି ଆରମ୍ଭ ହେବାର ଥିଲା, କିନ୍ତୁ ଗୋଟିଏ ଘଣ୍ଟା ଚଞ୍ଚଳ ଅର୍ଥାତ୍ ଗୋଟିଏ ଘଣ୍ଟା ପୂର୍ବରୁ ଆମର ଆରମ୍ଭ ହୋଇଯାଇଥିଲା ପହଣ୍ଡି। ତେବେ ବର୍ତ୍ତମାନ 4ଟାରେ ରଥ ଟଣା କାର୍ଯ୍ୟ ରହିଛି। ମୁଁ ତ ଭାବୁଛି ସେଇ 4ଟା ହିଁ ହେବ, କାହିଁକି ନା ବର୍ତ୍ତମାନ ପ୍ରାୟ 3ଟା ପାଖାପାଖି ହେଇଗଲା, ଆଉ 5 ମିନିଟ୍ ଅଛି 3ଟା ବାଜିବାକୁ, କିନ୍ତୁ ଗଜପତି ମହାରାଜା ଏପର୍ଯ୍ୟନ୍ତ ଆସିନାହାନ୍ତି। ଗଜପତି ମହାରାଜାଙ୍କର ମଧ୍ୟ ଗୋଟିଏ ଘଣ୍ଟାର କାମ ଏଠାରେ ଅଛି, କାରଣ ସେ ଆସିବେ ବଡ଼ରୁ ସାନ କ୍ରମେ 3 ରଥକୁ ଯିବେ। 3 ରଥରେ ସେ ରାଜନୀତି କରିବେ, ଛେରା ପହଁରା କରିବେ ଏବଂ ବିଧିବଦ୍ଧ ଭାବରେ କରିବେ। ବିଧିବଦ୍ଧ ଶ୍ରୀ ବଳଭଦ୍ରଙ୍କ ରଥରେ ପ୍ରଥମେ ଛେରା ପହଁରା କରିବେ ଏବଂ ତାପରେ ଯିବେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନନ୍ଦିଘୋଷ ରଥକୁ।
1: ଏବଂ ଡକ୍ଟର ଦାସ,
0: ଆଜ୍ଞା,
1: ଏଇ ଯୋଉ ଆପଣ କହିଲେନି ସେ ବଡ଼ରୁ ସାନ କ୍ରମରେ 3 ରଥରେ ରାଜନୀତି କରିବେ, ଏ ଯୋ ରାଜନୀତି ଶବ୍ଦଟା ଆପଣ କହିଲେ ଏଇଟା ଗୋଟେ କେଡ଼େ ମହାନ ଶବ୍ଦ,
0: ଆଜ୍ଞା।
1: ତେଣୁ ଗଜପତି ମହାରାଜା କେଡ଼େ ଗୋଟେ ପରମ ସେବା ଏବଂ ମହାପ୍ରଭୁଙ୍କର ଆଦ୍ୟ ସେବକ ଭାବରେ କି ସେବା ସିଏ କରୁଛନ୍ତି। ଚଣ୍ଡାଳ ଭାବରେ ମଧ୍ୟ ରାଜା ହେଇଥିଲେ ମଧ୍ୟ ରାଜବେଶରେ ଚଣ୍ଡାଳର କର୍ମ ସିଏ ସମ୍ପାଦନ କରି ଜଗତକୁ ସୂଚନା ଦେବାକୁ ଚାହୁଁଛନ୍ତି ଯେ କୌଣସି କର୍ମ ନ୍ୟୁନ ନୁହେଁ, ରାଜା ମଧ୍ୟ ଆବଶ୍ୟକ ପଡ଼ିଲେ ମହାପ୍ରଭୁଙ୍କର ଚଣ୍ଡାଳ ହେଇପାରେ ଏବଂ ସମାଜର କଲ୍ୟାଣ ପାଇଁ ଗଜପତି ମହାରାଜା ମଧ୍ୟ ଚଣ୍ଡାଳ ହେଇପାରିବେ। ଏହି ପ୍ରକାର ଯଦି ପ୍ରଜାଙ୍କର ଉନ୍ନତି ହୁଏ, ସେଥିରେ ଯଦି ପ୍ରଜାଙ୍କର କଲ୍ୟାଣ ହେବ, ଗଜପତି ମହାରାଜା ଚଣ୍ଡାଳ ହେବା ପାଇଁ ପଛେଇବେ ନାହିଁ ଏବଂ ଦେବତାଙ୍କ ପାଖରେ ମହାପ୍ରଭୁଙ୍କ ପାଖରେ ଚଣ୍ଡାଳ ହେବା କିଛି ହୀନ କର୍ମ ନୁହେଁ, ଏଇଟା ଗୋଟେ ପବିତ୍ର କର୍ମ। ଚଣ୍ଡାଳର କର୍ମଟାକୁ ସିଏ କେତେ ଉନ୍ନତ ସ୍ତରକୁ ନେଇଗଲେ ଆପଣ ଦେଖନ୍ତୁ, ଏଇ ଯେଉଁ କଥା ହେଲା ସେଇ କଥାଟାକୁ ଆମେ ମନ୍ଦିର ଭାଷାରେ ତାକୁ ରାଜନୀତି ବୋଲି କହୁଛୁ, କିନ୍ତୁ ସେଇ ରାଜନୀତି ଆଜି କେତେ କଳୁଷିତ ହେଇଛି ଦେଖନ୍ତୁ। ଯଦି ଗଜପତି ମହାରାଜା ଯେଉଁ ରାଜନୀତି କରୁଛନ୍ତି, ଯଦି ଆମର ଚାଲିଥିବା ବର୍ତ୍ତମାନ ରାଜନୀତି ସେଇ ସ୍ତରକୁ ଯଦି ଉନ୍ନୀତ ହେଇଯାଆନ୍ତା, ତାହେଲେ ଆମର କେତେ ସମାଜ ଏବଂ ରାଜ୍ୟ ଦେଶ କେତେ ସ୍ୱଚ୍ଛ ହେଇଯାଆନ୍ତା।
0: ଏବଂ ରାଜନୀତି
1: ଏବଂ ଗଜପତି ମହାରାଜା ମଧ୍ୟ
0: ରାଜନୀତି,
1: କିନ୍ତୁ ଏଇ
0: ଯୁଆଡୁ
1: ହେଲେ ଶ୍ରେଷ୍ଠତା, କିନ୍ତୁ ଆମେ ଆଜି ରାଜନୀତିକୁ କୋଉ ସ୍ତରକୁ ଆଣିଲୁଣି, କେତେ କୁଟ କପଟ ଈର୍ଷା ଦ୍ୱେଷ ନାନା ପ୍ରକାର ଭ୍ରଷ୍ଟାଚାର ଅନାଚାର ଭିତରେ ରାଜନୀତି ଏଭଳି କଳୁଷିତ ହେଇଛି ଯେ ଲୋକମାନେ ତ୍ରାହି ତ୍ରାହି ଡାକୁଛନ୍ତି। ତେଣୁ ଆଜି ଏ ଘୋଷଯାତ୍ରା ଅବସରରେ ଯେତେବେଳେ ଗଜପତି ମହାରାଜାଙ୍କର ଛେରା ପହଁରା ପ୍ରସଙ୍ଗ ଆମେ ଆଲୋଚନା କରୁଛୁ, ଆମର ଗୋଟେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ହେବା ଉଚିତ ବା ପ୍ରାର୍ଥନା ହେବ ମଧ୍ୟ ଯେ ଆମର ଏଇ ଯୋଉ ରାଜନୀତି ତଥାକଥିତ ରାଜନୀତି, ଏଇ ରାଜନୀତି ମଧ୍ୟ ପ୍ରକୃତ ରାଜନୀତି ନୀତିମାନଙ୍କ ଭିତରେ ଶ୍ରେଷ୍ଠ ବା ନୀତିମାନଙ୍କ ଭିତରେ ରାଜା ସ୍ତରକୁ ଉନ୍ନୀତ ହେଇଯାଆନ୍ତା, ଯଦି ଲୋକମାନେ ପ୍ରଜାମାନେ ରାଜ୍ୟର ଲୋକମାନେ କେତେ ଆନନ୍ଦରେ କାଳାତିପାତ କରନ୍ତେ।
0: ତେଣୁ ବର୍ତ୍ତମାନ ଯାହା କହିଲେ ଅତି ମୂଲ୍ୟବାନ କଥା ଇଏ, କାରଣ ସମସ୍ତେ ରାଜନେତାଙ୍କୁ ବରଣ କରିଛନ୍ତି, ଇଏ ଆମର ନେତା ହେବେ, ଇଏ ଆମର ଶ୍ରେଷ୍ଠ ନେତା ହେବେ, ଶ୍ରେଷ୍ଠ ନୀତି ପାଳନ କରିବେ, ଆମ ପାଇଁ କେତେ ଆଶା କେତେ ଭରସା, କିନ୍ତୁ ତାହା ସବୁ ବର୍ତ୍ତମାନ ଫସର ଫାଟୁଛି ଏବଂ ଲୋକମାନଙ୍କ ମନରେ
1: ଯେଉଁ ବିଚାରଟା ଥିଲା ଆଗରୁ ଯେଉଁ ବିଚାରଟା ଥିଲା, ଏ ରାଜ୍ୟର ଗଜପତିମାନେ ଏ ରାଜ୍ୟର ପ୍ରକୃତ ଶାସକ ହେଉଛନ୍ତି ମହାପ୍ରଭୁ, ମୁଁ ତାଙ୍କର ସେବକ ଭାବରେ ବା ମୁଁ ତାଙ୍କର ଟ୍ରଷ୍ଟି ଭାବରେ ତାଙ୍କ ତରଫରୁ ମୁଁ ରାଜ୍ୟ ଶାସନ କରୁଛି।
2: ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରା ଓ ସୁନାବେଶ ଅବସରରେ ସମସ୍ତଙ୍କୁ ନାଲ୍କୋ ପରିବାର ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା। ଓଡ଼ିଶା ସାଥିରେ, ପ୍ରଗତିରେ, ପରିବର୍ତ୍ତନରେ ନାଲ୍କୋ।
3: ହଁ, ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
4: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
3: ଡିଜାଇନ୍ ନୂଆ ଅଛି, ଠିକ୍ ଅଛି, किंतु सुनार विशुद्धतार प्रमाण कौटी मिल
4: सचेतन ग्राहक हूँ आज ही डाउनलोड करूँ बीआईएस केयर ऐप सुना किनिबा पूर्वरु बीआईएस केयर ऐप रु एचयूआईडी कोड निश्चय जांच करूँ
2: विशल्यकरणी विशल्यकरणी आसीगला विशल्यकरणी नुआ

0: ସହାୟତା ପାଇଁ 181, ଟ୍ରାଫିକ୍ ସହାୟତା ପାଇଁ 109। ଏହି ସମସ୍ତ ନମ୍ବର ମନେ ରଖନ୍ତୁ, ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ ଏବଂ ରଥଯାତ୍ରାକୁ ଶୃଙ୍ଖଳାର ସହିତ ପାଳନ କରନ୍ତୁ। ଜୟ ଜଗନ୍ନାଥ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
3: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଅଛି।
1: ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିର ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 ଏପ୍ରିଲ୍ 2025 ଲାଗୁ କରାଯାଇଛି।
3: ଏହି ଯୋଜନା ଅଧୀନରେ ମିଳୁଥିବା ସୁବିଧାଗୁଡ଼ିକ ହେଉଛି, କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ।
1: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ଟଙ୍କା ପାଇବେ।
3: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
1: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
3: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍ wcd.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି।
4: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବଳଗଣ୍ଡି ଛକ ଦେଇ ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର ବର୍ତ୍ତମାନ ଯାଉଛନ୍ତି ପୋଲିସ ଏସ୍କର୍ଟରେ ଏବଂ ଶ୍ରୀନଗର ତାଙ୍କର ଅଧିଷ୍ଠାତ୍ରୀ ଦେବୀ କନକ ଦୁର୍ଗାଙ୍କୁ ପ୍ରଣାମ କରି ତାଙ୍କର ଆଶୀର୍ବାଦ ନେଇ ବଡ଼ଦାଣ୍ଡରେ ଯାଉଛନ୍ତି। ବଳଗଣ୍ଡି ଛକ ଅତିକ୍ରମ କରି ଆଗକୁ ଗଲେଣି। ଲୋକମାନେ ଦୁଇ ପଟରେ ରହିକିରି ତାଙ୍କୁ ପ୍ରଣାମ କରୁଛନ୍ତି, ଭକ୍ତି ନୈବେଦ୍ୟ ଅର୍ପଣ କରୁଛନ୍ତି। ଆପଣ ହେଉଛନ୍ତି ଠାକୁର ରାଜା, ଆପଣ ଆମର ଆଦ୍ୟ ସେବକ, ଆପଣଙ୍କର କୃପା ଆଶୀର୍ବାଦ ଏ ରାଜ୍ୟ ଉପରେ ରହୁ, ଏ ଅଞ୍ଚଳ ଉପରେ ରହୁ, ଆପଣ ଏମିତି ଆମର ସେବା କରି ଚାଲନ୍ତୁ। ହେ ମହାବାହୁ, ତମର କୃପା ଏମିତି ଆମ ଉପରେ ରହିଥାଉ। ଏବଂ ବଡ଼ଶଙ୍କ ପାଖରେ ପହଞ୍ଚିଲା ପରେ ସେଇଠୁ ଗଜପତି ମହାରାଜ ମେହେନାରେ ବସିକିରି ଯିବେ ସରଧାବାଲି ପର୍ଯ୍ୟନ୍ତ, ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ। ଏହାର ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୁଁ ପ୍ରତାପ ଚନ୍ଦ୍ର ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରିବି। ଜୟ ଜଗନ୍ନାଥ।
5: ପତିତାନାମ୍ ପତିତୋହମ୍ ତ୍ୱମେବ ପାପହାରକଃ ପାବନ ପୁରୁଷ ଦେହି ନିଶ୍ଚଳା ଭକ୍ତି ମେ ବିଭୋ। ମହାପ୍ରଭୁଙ୍କ ନିକଟକୁ ଯେତେବେଳେ ଗଜପତି ମହାରାଜଙ୍କର ଆଗମନ ହେଉଛି, ଉଭୟ ପାର୍ଶ୍ୱରେ ନରନାରାୟଣମାନେ ସବୁ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ସେମାନେ ପ୍ରଣାମ ନିବେଦନ ପୂର୍ବକ ସମ୍ମାନ ଜଣାଉଛନ୍ତି। ବଡ଼ ଠାକୁରଙ୍କର ସେବାକୁ ଆପଣ ଆଦ୍ୟ ସେବକ ହୋଇ ସୁନ୍ଦର ଭାବରେ ସମ୍ପନ୍ନ କରିବେ ଏ ଆଶା ଭରସା ବିଶ୍ୱାସ ରଖୁଛୁ ଆମେ। ଆପଣଙ୍କ ମାଧ୍ୟମରେ ଆମର ପ୍ରଣାମ ମଧ୍ୟ ମହାପ୍ରଭୁଙ୍କୁ ପଠାଇ ଦେଉଛୁ, କାରଣ ଆପଣ ମହାପ୍ରଭୁଙ୍କର ସେଇ ଶ୍ରୀଅଙ୍ଗ ନିକଟରେ ଠିଆ ହୋଇ ଦିବ୍ୟ ରାଜନୀତି ସେବାକୁ ବନ୍ଦାପନାକୁ ଅର୍ପଣ କରିବେ, ଛେରା ପରା ପରି ସେବା। ଶ୍ରୋତା ବନ୍ଧୁ, ଆପଣମାନେ ଜାଣନ୍ତି ଇଏ ହେଉଛନ୍ତି, ଏ ରାଜା ହେଉଛନ୍ତି ଆମ ସମାଜ ପାଇଁ, ଆମ ବିଶ୍ୱ ଦରବାର ପାଇଁ ଏକ ସୁନ୍ଦର ବାର୍ତ୍ତାର କଥା ଆପଣମାନେ ଶୁଣୁଥିଲେ, ଆମର ଘୋଷକ ମାନେ ଆପଣଙ୍କୁ ଶ୍ରବଣ କରାଉଥିଲେ। ତେଣୁ ଇଏ ଯେଉଁ କଥା ରହିଛି ଯେ ରାଜା ଶବ୍ଦର ଯେଉଁ ମହାତ୍ମ୍ୟ ରହିଛି, ରାଜା ସେତିକି ବେଳେ ତାଙ୍କୁ କୁହାଯିବ ଯେମିତି ଗଙ୍ଗାଧର ମେହେରେ କହିଛନ୍ତି ତାଙ୍କର ତପସ୍ୱିନୀ କାବ୍ୟରେ, ହୃଦ ପଛେ ଜଳେ ବିଦ୍ୟୁତ ଅନଳେ ଜଳ ଦାନେ ଘନ ବାଧ୍ୟ ସୁଖ ତେଜି ରାଜା ତୋଷିବେ ପରଜା ତେବେ ତ ପରମାରାଧ୍ୟ। ରାଜା ସେତିକି ବେଳେ ପ୍ରିୟ ପାତ୍ର ହେବେ ପ୍ରଜାମାନଙ୍କର, ନିଜର ସୁଖକୁ ସେ ପର କରିଦିଅନ୍ତି, ନିଜର ଆନନ୍ଦକୁ ସେ ପର କରିଦିଅନ୍ତି, ପ୍ରଜାର ସୁଖକୁ ସେ ଗୁରୁତ୍ୱ ଦିଅନ୍ତି। ଯେପରି ମେଘ ଆକାଶରୁ ବିଜୁଳିର ଘନ ଘନ ବିଜୁଳିର ଯେତେବେଳେ ଶବ୍ଦ ପ୍ରଚଣ୍ଡ ଶବ୍ଦ ହୁଏ, ଘଡ଼ଘଡ଼ି ମାରେ, ସେହି ସମୟରେ ଜଳଦାନ କରେ କିଏ?

0: ଗୋଟିଏ ସେବା କରୁଛେ, କିଏ ଆତ୍ମନିବେଦନ କରୁଛେ, କିନ୍ତୁ ବିଭିନ୍ନ ପ୍ରକାରରେ ଆମେ ମହାପ୍ରଭୁଙ୍କର ସାନ୍ନିଧ୍ୟ ପାଇ ନିଜକୁ ଗୌରବାନ୍ୱିତ ମନେ କରିବା ଇତି ଅବସରରେ
1: ନିଶ୍ଚିତ ଆମ ସମସ୍ତଙ୍କୁ କୃପା କରନ୍ତୁ, ଦୟା କରନ୍ତୁ ଏବଂ ଆମ ବିଚାରଧାରାକୁ ସଂଶୋଧିତ କରିବା ପାଇଁ ଆମକୁ ପ୍ରେରଣା ଦିଅନ୍ତୁ।
0: ଯେଉଁ କଥା ବର୍ତ୍ତମାନ ସେଠି ଚଳଚଞ୍ଚଳ ହେଲାଣି ଶରଧା ବାଲି, ତେଣୁ ପ୍ରଥମ କେନ୍ଦ୍ରକୁ ଆପଣମାନଙ୍କୁ ଶ୍ରୋତାବନ୍ଧୁ ଆମେ ନେଇଯାଉଛୁ, ସେଠାରୁ ଦିବ୍ୟ କଥା ପ୍ରସଙ୍ଗ ଶ୍ରବଣ କରନ୍ତୁ। ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ।
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଠିକ୍ ପ୍ରଥମ କେନ୍ଦ୍ରର ତଳେ ଗଜପତି ମହାରାଜା ଦିବ୍ୟସିଂହ ଦେବ ମେହେନାରେ ଆସୀନ ଅଛନ୍ତି, ଯୋଡ଼ ହସ୍ତରେ ରାଜକୀୟ ପରିଧାନ ଏବଂ ବଡ଼ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥରେ ସେରା ପହଁରା କରିବା ପାଇଁ ତାଙ୍କ ମେହେନା ବର୍ତ୍ତମାନ ଚାରମାଳ ତଳେ ଯାଇକରି ରହିବା ପାଇଁ ତାଙ୍କର ସେବକମାନେ ମେହେନାକୁ ନେଇଯାଉଛନ୍ତି। ଗଜପତି ମହାରାଜାଙ୍କର ସମ୍ପର୍କରେ ଆମେ ତ ସବୁବେଳେ ଆପଣଙ୍କୁ କହୁଛୁ, ଗଜପତି ମହାରାଜା ଦିବ୍ୟସିଂହ ଦେବ ଇଏ ଭୋଇବଂଶର ରାଜା, ତାଙ୍କର ଭୋଇବଂଶର ପ୍ରତିଷ୍ଠାତା ରାମଚନ୍ଦ୍ର ଦେବ, ତାଙ୍କୁ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ବୋଲି ମଧ୍ୟ କୁହାଯାଏ। କାରଣ ସିଏ ଯେତେବେଳେ କଳା ପାହାଡ଼ ନେଇକରି ଆମର ଦାରୁ ଦେବତାମାନଙ୍କୁ ନେଇକରି ଗଙ୍ଗା କୂଳରେ ପୋଡ଼ି ଦେଇକରି ବିସର୍ଜନ କରିଦେଇଥିଲା, ସେଇ ବିଷର ମହାନ୍ତି ସେଇ ବ୍ରହ୍ମ ପଦାର୍ଥଙ୍କୁ ସଂଗ୍ରହ କରି ଆଣିକରି କୁଜଙ୍ଗରେ ରଖିଥିଲେ ଏବଂ ସେଇ କୁଜଙ୍ଗରୁ ମହାପ୍ରଭୁଙ୍କର ସେଇ ବ୍ରହ୍ମଙ୍କୁ ଆଣି ଭୋଇବଂଶର ରାଜା ରାମଚନ୍ଦ୍ର ଦେବ ଆଉ ଥରେ ପୁଣି ନବକଳେବର କରାଇ ତାକୁ ପ୍ରତିଷ୍ଠା କରିଥିଲେ। ସେଇଥିପାଇଁ ରାମଚନ୍ଦ୍ର ଦେବଙ୍କୁ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ବୋଲି ମଧ୍ୟ କୁହାଯାଏ ଇତିହାସରେ। ସେଇ ବଂଶ ପରମ୍ପରାରେ ସେ ଉତ୍ତରଦାୟତ ଭାବରେ ଆଜି ଗଜପତି ରାଜା ଦିବ୍ୟସିଂହ ଦେବ ଏହି ରାଜନୀତି କରୁଛନ୍ତି ଏବଂ ଗଜପତି ରାଜା ଦିବ୍ୟସିଂହ ଦେବ 1953 ମସିହା ଫେବୃଆରୀ 6 ତାରିଖରେ ତାଙ୍କର ଜନ୍ମ। ବୀରକିଶୋର ଦେବ ହେଉଛନ୍ତି ପିତା, ତାଙ୍କର ମହାରାଣୀ ସୂର୍ଯ୍ୟମଣି ପାଟମହାଦେଇ, ନାମ କାବାନ୍ନବ ଦେବ। 1957 ସେ ଶିକ୍ଷା ଆରମ୍ଭ କରିଥିଲେ ପୁରୀ କନଭେଣ୍ଟ ସ୍କୁଲରେ 3 ବର୍ଷ, ତାପରେ ରାଜପୁତ୍ରମାନଙ୍କ ପଢ଼ିବା ପାଇଁ ଯେତେ ଭାରତର ଯେତେ ରାଜପୁତ୍ର ପଢ଼ିବେ ତା ପାଇଁ ଗୋଟେ ସ୍ୱତନ୍ତ୍ର କଲେଜ ରାୟପୁରରେ ହେଇଥିଲା ରାଜକୁମାର କଲେଜ, ସେ ରାଜକୁମାର କଲେଜରେ ସେ ପାଠ ପଢ଼ିଥିଲେ। ତାଙ୍କ ପିତା ବୀରକିଶୋର ଦେବ ଥିଲେ ଅନେକ ଗୁଣର ଅଧିକାରୀ, ଉଡ଼ାଜାହାଜ ଚଳାଇବା, ଫୁଟବଲ ଖେଳିବା, ଅଶ୍ୱଚାଳନା, ଲନ୍ ଟେନିସ୍, ସଙ୍ଗୀତ ଏସବୁଥିରେ ତାଙ୍କର ରୁଚି ଥିଲା। ସେହି ଅନୁସାରେ କାମାନବ ଦେବ ଯିଏ ବର୍ତ୍ତମାନର ଦିବ୍ୟସିଂହ ଦେବ ସେ ବାଳକ ବୟସରୁ ମଧ୍ୟ ଫୁଟବଲ ଖେଳିବା, ଭାୟୋଲିନ୍ ବଜାଇବା ଇତ୍ୟାଦି ସବୁ ଆରମ୍ଭ କରିଥିଲେ। ତାଙ୍କର ଜୀବନରେ ଗୋଟେ ବଡ଼ ପରିବର୍ତ୍ତନ ହେଲା, କାରଣ ସିଏ ଆଇନ ବ୍ୟବସାୟ କରିବା ପାଇଁ ଆଇନ ପାଠ ମଧ୍ୟ ପଢ଼ିଥିଲେ, ସିଏ ଗଜପତି ସେବା କରିବା ସହିତ ଆଇନ ବ୍ୟବସାୟ କରିବାର ମଧ୍ୟ ସଂକଳ୍ପ ରଖିଥିଲେ। କିନ୍ତୁ ତାଙ୍କ ଜୀବନରେ ଗୋଟିଏ ଘଡ଼ିସନ୍ଧି ମୁହୂର୍ତ୍ତ ଆସିଲା, ବା ଯାହାକୁ ଆମେ ଇଂରାଜୀରେ ଟର୍ଣ୍ଣିଂ ପଏଣ୍ଟ ବୋଲି କହୁ, ସେ ପଏଣ୍ଟଟି ହେଉଛି ସିଏ ମହାପ୍ରଭୁଙ୍କର ସେବକ ଭାବରେ ଅନ୍ୟ କାହାକୁ ମହାମହିମ ବା ମିଷ୍ଟର ଲର୍ଡ଼ ଏହି କଥା କହିବା ଅନ୍ୟମାନଙ୍କ ଦୃଷ୍ଟିରେ ନଯିବାରୁ ଅନ୍ୟମାନଙ୍କ ପରାମର୍ଶରେ, ସେହି ସମୟର ଆଡ଼ଭୋକେଟ୍ ଜେନେରାଲ ଗୋବିନ୍ଦ ଦାସ ବାରିଷ୍ଟରଙ୍କର ପରାମର୍ଶରେ ସେ ସବୁଦିନ ପାଇଁ ଆଇନ ବ୍ୟବସାୟକୁ ଛାଡ଼ି ଦେଇଥିଲେ ଏବଂ ତା ପରଠାରୁ ସେ ଗଜପତି ମହାରାଜା ଦିବ୍ୟସିଂହ ଦେବ ମହାପ୍ରଭୁଙ୍କର ସେବକ ଭାବରେ ତାଙ୍କ ଜୀବନକୁ ସମର୍ପଣ କରିଦେଇଛନ୍ତି। ଆଉ ଗୋଟିଏ ତାଙ୍କର ଜୀବନରେ ଗୋଟିଏ କଥା ହେଲା ଯେ 1980 ବେଳକୁ ତାଙ୍କର 4 କନ୍ୟା ସନ୍ତାନ ଜାତ ହୋଇସାରିଥିଲେ, ପାରିବାରିକ ଚାପରେ ଅଧିକାଂଶ ସମୟ ତାଙ୍କୁ ଡେରାଡୁନରେ ରହିବାକୁ ପଡ଼ୁଥିଲା। 1980ରୁ 1993 ଏହି 14 ବର୍ଷ ତାଙ୍କ ପାଇଁ ବନବାସ ବା ପ୍ରସ୍ତୁତି ପର୍ବ ଥିଲା ବୋଲି ସେ ନିଜେ ସ୍ୱୀକାର କରନ୍ତି, ଅନୁଭବ କରନ୍ତି। ଏହି ସମୟରେ ତାଙ୍କର ଚିନ୍ମୟାନନ୍ଦଙ୍କ ସହିତ, ଚିଦାନନ୍ଦ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ସହିତ ମଧ୍ୟ ସମ୍ପର୍କ ହେଲା। ସେ 1999 ମସିହାରେ ସସ୍ତ୍ରୀକ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ପାଖରୁ ଦିବ୍ୟ ଜୀବନ ସଂଘର ଦୀକ୍ଷା ମଧ୍ୟ ନେଇଥିଲେ। ଇଏ ହେଉଛି ତାଙ୍କର ଜୀବନର କିଛି ଉଲ୍ଲେଖଯୋଗ୍ୟ କଥା ମୁଁ ଆପଣଙ୍କୁ କହିଲି। କିନ୍ତୁ ଗଜପତି ମହାରାଜା ଏଇଠି ଯେଉଁ ସେବା କରୁଛନ୍ତି ସେ ସେବାଟି ହେଉଛି ତାଙ୍କର 55ତମ ସେବା, ଆଜିକୁ 54 ବର୍ଷ ଧରି ସେ ସେବା କରିଛନ୍ତି। ଏହି 2026 ମସିହା ତାଙ୍କର 55ତମ ସେରା ପହଁରା ସେବା। ତାପରେ ଯେତେବେଳେ ସେ ସେବା କରନ୍ତି ଗଜପତି ମହାରାଜା, ଏଇ ଗଜପତି ମହାରାଜାଙ୍କର ସେବାକୁ ଆମେ ଏଇ ଯେଉଁ

0: ବା ସଂସ୍କାରିତ ସମ୍ମାର୍ଜନୀ ବା ଝାଡ଼ୁକୁ ଧରି ଗଜପତି ମହାରାଜା ରଥର ଚାରିପଟେ ବୁଲି ବୁଲି ସେହି ଫୁଲଗୁଡ଼ିକୁ ସଫା କରୁଛନ୍ତି, ଅର୍ଥାତ୍ ସେହି ମାର୍ଗକୁ ପରିଷ୍କାର କରୁଛନ୍ତି ଏବଂ ଟିକେ ଟିକେ ଓଳେଇ ଦେଉଛନ୍ତି। ଇଏ ହେଉଛି ପ୍ରତୀକାତ୍ମକ ସେବା, କିନ୍ତୁ ବାସ୍ତବିକ ଆଙ୍କର ଯେଉଁ ପୂର୍ବପୁରୁଷମାନେ ଥିଲେ, ଅର୍ଥାତ୍ ଯେଉଁ ରାଜାମାନେ ପ୍ରଥମେ ଏ କାର୍ଯ୍ୟ କରୁଥିଲେ, ରାଜା କପିଳେନ୍ଦ୍ର ଦେବ ବା ପୁରୁଷୋତ୍ତମ ଦେବ ବା ପ୍ରତାପ ରୁଦ୍ର ଦେବ, ସେମାନେ ଯେଉଁ ଥିଲେ ସେମାନେ ରଥ ମାର୍ଗକୁ ପରିଷ୍କାର କରୁଥିଲେ। ଯେଉଁ ରଥ ମାର୍ଗ ଦେଇକରି ମହାପ୍ରଭୁ ପହଣ୍ଡି ହେଇକରି ରଥ ଉପରକୁ ଆସୁଥିଲେ ସେ ମାର୍ଗକୁ ସେମାନେ ପରିଷ୍କାର କରି ଚନ୍ଦନ ପାଣି ଛିଞ୍ଚି ଏବଂ ସୁଗନ୍ଧି ପୁଷ୍ପ ପକାଇ ସେ ମାର୍ଗକୁ ଅତ୍ୟନ୍ତ ସୁଶୋଭନ କରୁଥିଲେ। ଇଏ ଥିଲା ତତ୍କାଳୀନ, ଅର୍ଥାତ୍ ଇଏ ହେଉଛି ପଞ୍ଚଦଶ ଶତାବ୍ଦୀର କଥା। 1435 ଖ୍ରୀଷ୍ଟାବ୍ଦରେ ଯେତେବେଳେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ ରାଜତ୍ୱ ରାଜସିଂହାସନ ପାଇଲେ, ଗଙ୍ଗବଂଶୀ ରାଜାଙ୍କୁ ପରାଭୂତ କରିକିରି, ସେତେବେଳେ ସେ ଶ୍ରୀ ଜଗନ୍ନାଥଙ୍କ ନିକଟରେ ନିଜକୁ ସମର୍ପିତ କରିଥିଲେ ଏବଂ ସେ ତାଙ୍କର ଜଣେ ସାଧାରଣ ସେବକ ଭାବରେ ସେ ନିଜକୁ ସମର୍ପିତ କରି ସେ ଏଇ ରଥ ସମୟରେ ରଥ ମାର୍ଗକୁ ପରିଷ୍କାର କରୁଥିଲେ। ଇଏ ଥିଲା ତତ୍କାଳୀନ ରାଜାମାନଙ୍କର ରାଜନୀତି, ଅର୍ଥାତ୍ ସେମାନେ ଏହି ନୀତି ପାଳନ କରି ମହାପ୍ରଭୁଙ୍କୁ ସନ୍ତୁଷ୍ଟ କରୁଥିଲେ। କିନ୍ତୁ ଇଏ କଥା ସବୁଦିନ ରହିଲା ନାହିଁ, ପ୍ରତାପ ରୁଦ୍ର ଦେବଙ୍କ ପର୍ଯ୍ୟନ୍ତ ପ୍ରାୟ ଏ କାର୍ଯ୍ୟ ଥିଲା। କାରଣ ଚୈତନ୍ୟ ଚରିତାମୃତରେ ପ୍ରତାପ ରୁଦ୍ର ଦେବ ରଥମାର୍ଗ ପରିଷ୍କାର କରୁଥିବାର କଥା ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି। କିନ୍ତୁ ତା ପରବର୍ତ୍ତୀ ଯେତେବେଳେ ମୁକୁନ୍ଦ ଦେବ ସେ ଏ କାର୍ଯ୍ୟ କରିବାକୁ ସମର୍ଥ ହେଲେ ନାହିଁ, ଯେହେତୁ ସେ ରୁଗ୍ଣ ଥିଲେ, କିନ୍ତୁ ଏହା ଏକ ପରମ୍ପରାରେ ପରିଣତ ହୋଇଯାଇଥିଲା। ତେଣୁ ସେ ଆଉ ରଥ ମାର୍ଗ ପରିଷ୍କାର ନ କରି ସେ ରଥ ଉପରେ ପ୍ରତୀକାତ୍ମକ ଭାବେ ଏହି ଛେରା ପହଁରା କାର୍ଯ୍ୟଟିକୁ ସେ ସମ୍ପନ୍ନ କରୁଥିଲେ। ଛେରା ଓ ପହଁରା, ଛେରା ମାନେ ଘୋରା ଚନ୍ଦନ ବା ତରଳତା, ତରଳ ପଦାର୍ଥକୁ ଛେରା ବୋଲି କହନ୍ତି, ଛେରି ପକାଇଛି ତାମାନେ, ଅର୍ଥାତ୍ ସେଠି କିଛି ତରଳ ପଦାର୍ଥ ପଡ଼ିଛି, ତେଣୁ ତରଳ ପଦାର୍ଥକୁ ଛେରା ବୋଲି କହନ୍ତି। ଏଠି ତରଳ ପଦାର୍ଥଟି କ'ଣ, ସେ ମାନେ ଘୋରା ଚନ୍ଦନ, ଘଟୁଆରି ଚନ୍ଦନକୁ ଘୋରିକିରି ଆଣିଥାନ୍ତି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ। ଏଠି ବିଶୁଦ୍ଧ ଚନ୍ଦନ ଘୋରା ବା ଚନ୍ଦନ ପାଣି, ବର୍ତ୍ତମାନ ଆମେ ଦେଖୁଛୁ ଗଜପତି ମହାରାଜା ଚନ୍ଦନ ପାଣି ସେ ରଥ ଚାରିପଟ ଯାକ ଛିଞ୍ଚୁଛନ୍ତି। ପ୍ରଥମେ ସେ ଗଲେ ଏବଂ ଯାଇ ମହାପ୍ରଭୁଙ୍କ ପାଖରେ ଠିଆ ହେଲେ ଏବଂ ତାଙ୍କ ନିକଟରେ ରହି ସେ ତାଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କଲେ ଏବଂ କର୍ପୂର ବର୍ତ୍ତିକାରେ ତାଙ୍କୁ ଆଳତୀ କଲେ ଏବଂ ଆଲୋଟ କଲେ ଏବଂ ଚାମର ସେବା ମଧ୍ୟ କଲେ। ଏସବୁ କରିକିରି ସେ ଯେତେବେଳେ ତଳକୁ ଓହ୍ଲେଇଲେ, ମାନେ ସିଂହାସନରୁ ତଳକୁ ଓହ୍ଲେଇ ସେ ଖଡ଼ିକା ଧଇଲେ।
1: ଜୟ ଜଗନ୍ନାଥ। ପବିତ୍ର ରଥଯାତ୍ରା ଅବସରରେ ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତବୃନ୍ଦଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆପଣଙ୍କ ସୁରକ୍ଷା ଓ ସୁସ୍ଥତା ଆମର ପ୍ରତିବଦ୍ଧତା। ଖୋଲା ବାସି ଓ ମାଛି ବସୁଥିବା ଖାଦ୍ୟ ଖାଆନ୍ତୁ ନାହିଁ, ତଟକା ଖାଦ୍ୟ ଖାଆନ୍ତୁ, ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରନ୍ତୁ, ଦୀର୍ଘ ସମୟ ଧରିକି ଖରାରେ ରୁହନ୍ତୁ ନାହିଁ, ଧଳା ଟୋପି, ହାଲକା ପୋଷାକ କିମ୍ବା ଓଦା କପଡ଼ା ବ୍ୟବହାର କରନ୍ତୁ, ଯଥେଷ୍ଟ ପରିମାଣରେ ପାଣି କିମ୍ବା ORS ପାଣି ପିଅନ୍ତୁ, ଛେପ ଖଙ୍କାର ଅଳିଆ ଆବର୍ଜନାକୁ ଏଣେ ତେଣେ ନ ପକାଇ ଡଷ୍ଟବିନ୍ରେ ପକାନ୍ତୁ, ପାଇଖାନା ବ୍ୟବହାର କରନ୍ତୁ, ଶୌଚ ପରେ ସାବୁନରେ ହାତ ଧୁଅନ୍ତୁ, ରାତିରେ ରହଣି କରୁଥିଲେ ମଶାରୀ କିମ୍ବା ମଶା ନିବାରକ ବ୍ୟବହାର କରନ୍ତୁ, ନିଶା ସେବନଠୁ ଦୂରେଇ ରୁହନ୍ତୁ, ମୁଣ୍ଡ ବୁଲେଇବା କିମ୍ବା ଅସୁସ୍ଥ ଅନୁଭବ କଲେ ବିଳମ୍ବ ନକରି ନିକଟସ୍ଥ ସ୍ୱାସ୍ଥ୍ୟ କର୍ମଚାରୀ କିମ୍ବା ସ୍ୱାସ୍ଥ୍ୟ ଶିବିରର ପରାମର୍ଶ ନିଅନ୍ତୁ, ବୟସ୍କ ବ୍ୟକ୍ତି, ଶିଶୁ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମଙ୍କ ଯତ୍ନ ନିଅନ୍ତୁ, ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
3: ଜୟ ଜଗନ୍ନାଥ। ବର୍ତ୍ତମାନ ଗଜପତି ମହାରାଜ ଯିଏକି ସାକ୍ଷାତ ଚଳନ୍ତି ବିଷ୍ଣୁ ବୋଲି, ଯାହାଙ୍କୁ ଆମର ଓଡ଼ିଆ ଜାତି ଚିର ନମସ୍ୟ ଭାବରେ ଗ୍ରହଣ କରିଛନ୍ତି, ସେଇ ଗଜପତି ମହାରାଜ ବର୍ତ୍ତମାନ ବଡ଼ ଭାଇ ବଳଭଦ୍ରଙ୍କର ରଥରେ ଛେରା ପହଁରା କାର୍ଯ୍ୟ ସମାପନ କରିସାରିଲେଣି। ଯୋଡ଼ହସ୍ତରେ ପ୍ରଭୁଙ୍କ ନିକଟରେ

0: ଆତ୍ମାର ସମସ୍ତେ ଜଗନ୍ନାଥଙ୍କୁ ଭଲ ପାଆନ୍ତୁ, ମହାପ୍ରଭୁଙ୍କ ପାଇଁ ସମସ୍ତେ ଆଜି ସଂସାର ମଙ୍ଗଳମୟ ହେଉ ସମସ୍ତେ କହୁଥାନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଭାବନାରେ ବର୍ତ୍ତମାନ ଆମର ଉତ୍କଳର ମୌଡ଼ମଣି ଗଜପତି ଦିବ୍ୟ ସିଂହ ଦେବ ବର୍ତ୍ତମାନ ଛେରା ପହରା କାର୍ଯ୍ୟକୁ ସମାପନ କରି ବର୍ତ୍ତମାନ ଜଗନ୍ନାଥଙ୍କର ରଥ ଅଭିମୁଖେ ଯାତ୍ରା କରୁଛନ୍ତି। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ, ଆଜି ଶ୍ରଦ୍ଧାଳୁ ଭକ୍ତ ଏହି ଶରଧାବାଲିର ପ୍ରାଙ୍ଗଣରେ ଦଣ୍ଡାମାନ ହୋଇ ଚଳନ୍ତି ବିଷ୍ଣୁ ଆଉ ସାକ୍ଷାତ ବିଷ୍ଣୁଙ୍କୁ ଦର୍ଶନ କରିବା ସହିତ ଆଜିର ଯେଉଁ ମହା ଆନନ୍ଦର ମିଳନର ଯାତ୍ରାକୁ ଅନୁଭବ କରୁଛନ୍ତି। ସେହି ଅନୁଭବ ଭିତରେ କିନ୍ତୁ ପ୍ରଶାସନ ସ୍ତରରେ ତତ୍ପରତା ଦେଖାଯାଇଛି। ଏପଟେ ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ତାଙ୍କର ସେବା କାର୍ଯ୍ୟ, ଯେଉଁ ଆମର ଯେଉଁ ଛେରା ପହରା କାର୍ଯ୍ୟ କରିବାକୁ ଯେତେବେଳେ ଗଜପତି ଯାତ୍ରା କରୁଛନ୍ତି ସେ ନନ୍ଦିଘୋଷ ରଥକୁ, ଏପଟେ କିନ୍ତୁ ବଡ଼ ଭାଇ ବଳଭଦ୍ରଙ୍କର ତାଳଧ୍ୱଜ ରଥରେ ଭୋଇ ସେବକମାନେ କୋଠ ସୁଆସିଆମାନେ ସମସ୍ତେ ମିଳିତ ଭାବରେ ଚାରମାଳକୁ ବର୍ତ୍ତମାନ କାଢ଼ି ନେଉଛନ୍ତି। କେତେ ତତ୍ପରତା ରହିଛି ମହାପ୍ରଭୁଙ୍କର ଆଜିର ଯେଉଁ ଯାତ୍ରାକୁ ଶୃଙ୍ଖଳିତ କରି ସମଗ୍ର ବିଶ୍ୱକୁ ପୁଷ୍ପାୟିତ କରି କୁସୁମିତ କରି ପ୍ରଭୁଙ୍କର ଯାତ୍ରାରେ ଆଶୀର୍ବାଦ ସ୍ୱରୂପ ରଥଯାତ୍ରାର ଯେଉଁ ନିର୍ଦ୍ଦିଷ୍ଟ ସ୍ଥିର ଧାର୍ଯ୍ୟ କରାଯାଇଥିଲା ତାହା ବହୁ ବିଳମ୍ବିତ ହୋଇଥିଲା। କିନ୍ତୁ ଆଜି ବାହୁଡ଼ାରେ ଆଜି ବର୍ତ୍ତମାନ ଦେଖନ୍ତୁ ଆମେ ଦେଖିପାରୁଛୁ ଶ୍ରୋତା ବନ୍ଧୁ, ଚାରମାଳ ବନ୍ଧା ହୋଇଥିଲା ଯାହା ତାହା ଖୋଲା ହେଲାଣି। ଆଉ କିଛି ସମୟ ପରେ ଘୋଡ଼ା ଯୋଚା ଯିବ ଏବଂ ରଥ ଟଣା କାର୍ଯ୍ୟ ଯେ ଚାରିଟା ବେଳକୁ ଯେଉଁ ଧାର୍ଯ୍ୟ କରାଯାଇଥିଲା ବୋଧ ହୁଏ ତାହା ଚାରିଟା ବେଳକୁ ଟଣା ଆରମ୍ଭ ନିଶ୍ଚିତ ଭାବରେ ହେଇଯିବ ଏହା ଆଶା କରାଯାଉଛି। କିନ୍ତୁ ୟାରି ଭିତରେ ଏହି ଆଶା ସମ୍ଭାବନା ଉଦ୍ଦୀପନା ଭାବନା ଭକ୍ତି ଭାବନା ୟାରି ଭିତରେ ଆମେ ମଧ୍ୟ ଦେଖିପାରୁଛୁ ଆଜି ଶ୍ରୀକ୍ଷେତ୍ରର ଯେଉଁ ଆମର ବାତାବରଣ ବା ପରିବେଶ ଯେଉଁ ଅନୁକୂଳ ପାଗ ଥିଲା ତାହା ସାମାନ୍ୟ ବର୍ତ୍ତମାନ ବର୍ଷା ଅଭିମୁଖେ ବା ବର୍ଷା ହେବ ବୋଲି ସୂଚନା ପ୍ରାପ୍ତ ହେଉଅଛି। କାରଣ ଘଡ଼ଘଡ଼ିର କିଞ୍ଚିତ ଶବ୍ଦ ଆମେ ବର୍ତ୍ତମାନ ଶ୍ରବଣ କଲୁ, ତାହା ମଧ୍ୟ ଆମେ ଆଶୀର୍ବାଦ ଭାବିକି ଭାବୁଛୁ। ଆଉ ଏଇଠି ଶାନ୍ତିନାଥ ମହୋଦୟ ଏଇ ଭାବନା ଭିତରେ ପ୍ରଭୁଙ୍କର କଥାକୁ କିଛି କହିବା ପାଇଁ ଚାହୁଁଛନ୍ତି। ଆଜ୍ଞା କୁହନ୍ତୁ।
2: ମୁଁ ଗୋଟେ କଥା ଖାଲି ସୂଚନା ଦେବାକୁ ଚାହିଁବି, ଏଇ ଯେଉଁ ଗଜପତି ମହାରାଜା ଛେରା ପହରା କରୁଛନ୍ତି, ୟାଙ୍କର ପ୍ରଥମେ ତ ମନ୍ଦିର ଶାସନ ବା ମନ୍ଦିର ପରିଚାଳନା ଦାୟିତ୍ୱ ତ ରାଜାଙ୍କ ପାଖରେ, ତାପରେ ଯେତେବେଳେ ସରକାରଙ୍କ ପାଖକୁ ଚାଲିଗଲା ସେତେବେଳେ ଏଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ବାପା ବୀରକିଶୋର ଦେବ ଗୋଟେ ଗୀତ ଲେଖିଥିଲେ, ସେ ଗୀତଟି ମୁଁ ଟିକେ ଶୁଣେଇ ଦେବାକୁ
1: ଚାହୁଁଛି।
2: ସେ ଗୀତଟି ହେଉଛି, ଚକାଡୋଳା ଚଉ ବାହାକୁ ଦୋଷ ନ ଦେଇ ମୁଁ ଦେବି କାହାକୁ, ପ୍ରଭୁ କେଉଁ ଦରକାରକୁ ଆଶ୍ରା କଲୁ ସରକାରକୁ, ରଥ ଖରକାକୁ ପଛରେ ପକାଇ, ରଥ ଖରକା ମାନେ ମୁଁ ରଥ ଖରକା, ରଥ ଖରକାକୁ ପଛରେ ପକାଇ ମଥାରେ ରଖିଲୁ କଥା କୁହାଙ୍କୁ, ବୁଝିଲେ, ନ ରଖିଲୁ ସେବକ ଟେକ ବେଳ ଜାଣି ମୋଡ଼ିଲୁ ବେକ, ଏକି ତୋ ବିବେକ ପ୍ରଭୁ ଶ୍ରୀମୁଖ ମହାବାହୁ ବୋଲା ଉଚ୍ଚୁ ଛାଆଙ୍କୁ, ନାଥ ତୋର ଏକି ଅକଲ ନିଜ ଘର ଦେଲୁ ଦଖଲ, ଭଣ୍ଡାର ରକ୍ଷକ ପ୍ରଭୁ ଲୋକନାଥ ରଖି ନ ପାରିଲେ ଲକ୍ଷ୍ମୀ ମାଆଙ୍କୁ। ଇଏ ହେଉଛି ଯେତେବେଳେ ମନ୍ଦିରର ପ୍ରଶାସନ ଦାୟିତ୍ୱ ତାଙ୍କ ହାତରୁ ଚାଲିଗଲା, ହୁଏତ ସେତେବେଳକୁ ତାଙ୍କର ସାମର୍ଥ୍ୟ ବି ନଥିଲା, କିନ୍ତୁ ସିଏ ମହାପ୍ରଭୁଙ୍କର ଯେଉଁ ପରିଚାଳନା ଦାୟିତ୍ୱ ଦେବାକୁ ହସ୍ତାନ୍ତର କରିବାକୁ ଚାହୁଁନଥିଲେ ବୋଲି ଏ ପ୍ରକାର ତାଙ୍କର ଅନୁଶୋଚନା ବା ତାଙ୍କର ମନର କ୍ଷୋଭକୁ ଗୋଟେ କବିତା ମାଧ୍ୟମରେ ସିଏ ବର୍ଣ୍ଣନା କରିଛନ୍ତି। ଏଇଥିରୁ ଆମେ ବୁଝିବା ଯେ ଯେତେ ଯାହା ହେଲେ ମଧ୍ୟ କେଉଁ ହଜାର ହଜାର ବର୍ଷ ତଳୁ ମହାରାଜାମାନଙ୍କର ଯେଉଁ ଶାସନ କ୍ଷମତା ଥିଲା ଏବଂ ତାର ଗୋଟେ ଅଂଶ ଥିଲା ଶ୍ରୀମନ୍ଦିର ପରିଚାଳନା, ସେ ପରିଚାଳନା ଯେତେବେଳେ
1: ତାଙ୍କ ହାତରୁ ମଧ୍ୟ କବିତାଟିଏ ମଧ୍ୟ କହିଛନ୍ତି,
2: ଆଜ୍ଞା,
1: ସେବାରୁ ଅନ୍ତର ହେଲି ଯେବେ ପ୍ରଭୁ ଏ ପ୍ରାଣ ଥିବ କିମ୍ପାଇଁ ଓହ୍ଲାଏ ନଦୀ କିମ୍ପା ମୋ ମଥାରୁ ଜଞ୍ଜାଳ ଭାର ଗୋସାଏ।
2: ହଉ ଆପଣ କୁହନ୍ତୁ,
1: କେତେ ସମର୍ପିତ ଭାବନା ଏ ଦେଶର ରାଜା କେତେ ଜଗନ୍ନାଥଙ୍କ ପାଖରେ ନିଜକୁ ସମର୍ପିତ କରିଛନ୍ତି, ଯଦି ପ୍ରଭୁ ମୁଁ ଯଦି ଆପଣଙ୍କର ସେବା କରିପାରିଲି ନାହିଁ ତାର ଏ ସଂସାରର ଭାର ମୋ ମଥାରେ କାହିଁକି ଦେଇଛ ପ୍ରଭୁ, ମୁଁ ଆପଣଙ୍କର ସେବାର ଯଦି ଯୋଗ୍ୟ ହୋଇପାରିଲି ନାହିଁ, ସେହି ଭାବ ସମର୍ପଣରେ ଇତିହାସ ସାକ୍ଷୀ ଯେତେବେଳେ ପୁରୁଷୋତ୍ତମ ଦେବ ଯେତେବେଳେ କାଞ୍ଚି ଅଭିଯାନ କରିଥିଲେ ଏଇ ଉତ୍କଳର ରାଜାଙ୍କର ସେ ସମ୍ମାନକୁ ରଖିବା ପାଇଁ ନିଜେ ପ୍ରଭୁ

0: ବଳିଆର ଭୁଜ ବଡ ଭାଇ ବଳଭଦ୍ର ଏବଂ ଜଗନ୍ନାଥ କଳା ଘୋଡ଼ା ଆଉ ଧଳା ଘୋଡ଼ାରେ ଯାତ୍ରା କରିଥିଲେ ସେ କାଞ୍ଚି ଅଭିଯାନରେ। ଆଉ ଆମେ ମଧ୍ୟ ଦେଖିପାରୁଛୁ ବର୍ତ୍ତମାନ ସେଇ ନନ୍ଦିଘୋଷ ରଥରେ ଜଗତର ନାଥ ଜଗନ୍ନାଥ କୋଟି କୈବଲ ନାଥ ଅରକ୍ଷ ରକ୍ଷଣ ପ୍ରଭୁଙ୍କ ପାଖରେ ସେ ଗଜପତି ମହାରାଜ ବର୍ତ୍ତମାନ ସୁନ୍ଦର ଭାବରେ ସେଇ ଛେରା ପହରାର କାର୍ଯ୍ୟକୁ କରୁଛନ୍ତି ପ୍ରଭୁଙ୍କ ନିକଟରେ। ଏଇ ଯୋଉ ଏପଟେ ବଡ଼ ଭାଇ ବଳଭଦ୍ରଙ୍କର ରଥର ଚାରମାଳ ମଧ୍ୟ ଖୋଲାଯାଉଛି, ଯାହା ଟିକିଏ ସମୟ ପୂର୍ବରୁ ଆମେ ମଧ୍ୟ ସୂଚନା ପ୍ରଦାନ କରୁଥିଲୁ। ଆଉ ସବୁଠାରୁ ବଡ଼ କଥା, ଶରଧାବାଲିରେ ଭକ୍ତମାନେ ସବୁ ଥିଲାବେଳେ ପ୍ରାତଃ ସମୟରୁ ଆମେମାନେ ମଧ୍ୟ ଦେଖିପାରୁଛୁ ଯେଉଁ ତିନି ଗୋଟି ରଥରେ ଯୋଚା ଯାଇଥିଲା ଦଉଡ଼ି, ଯେତେବେଳେ ଗୁଣ୍ଡିଚା ଯାତ୍ରାରେ ସେଇ ଦଉଡ଼ି ମଧ୍ୟ ସୁନ୍ଦର ଶୃଙ୍ଖଳିତ ଭାବରେ ତାକୁ ଗୋଟିଏ ଜରି ପାଲକୁ ଢଙ୍କା ଯାଇ ରଖାଯାଇଛି। ଆଉ କିଛି ସମୟ ପରେ ତାହାର ମଧ୍ୟ ସେ ଜରି କଢ଼ାଯିବ ଆଉ ଦଉଡ଼ି ଲାଗିବ। ଯେଉଁ ଦଉଡ଼ି ଲାଗିସାରିଲା ପରେ ରଥ ଟଣା କାର୍ଯ୍ୟ ହେବ। ଆଉ ଏପଟେ ଆମର ଗଜପତି ମହାରାଜ ଛେରା ପହରାର ଯେଉଁ ନୀତି, ଯେଉଁ ଦୁଇଟି ପ୍ରକାରର ହୋଇଥାଏ ରାଜନୀତି, ଆଉ ଗୋଟିଏ ହେଉଛି ଛେରା ପହରା। ଯେଉଁ ଦଣ୍ଡ ପ୍ରଣାମ ପ୍ରଥମେ ଆସିବେ, ଦଣ୍ଡ ପ୍ରଣାମ କରିବେ, ତାପରେ ଶୁକ୍ଳବସ୍ତ୍ର ପ୍ରଦାନ କରିବେ। ଏଇ ଯେଉଁ ଶୁକ୍ଳବସ୍ତ୍ର ପ୍ରଦାନ କରିବାର ପରମ୍ପରା, ଯାହାକି ଆମର ରାଜା କପିଳେନ୍ଦ୍ର ଦେବଙ୍କର ସମୟରୁ ଏହା ହେଇଥିଲା। ଯେତେବେଳେ ରାଜା କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟ ବିଜୟ କରି ଆସିଥିଲେ, ସେତିକି ବେଳେ ସେ ପ୍ରଥମେ ବସ୍ତ୍ରକୁ ପ୍ରଦାନ କରି ଦାକ୍ଷିଣାତ୍ୟ ବିଜୟ ପରେ ଆଶୀର୍ବାଦ ସ୍ୱରୂପ ପ୍ରଭୁଙ୍କ ପାଖରେ ବସ୍ତ୍ର ପ୍ରଦାନ କରି ଆଶୀର୍ବାଦର ଯେଉଁ ଛତ୍ର ଛାୟାରେ ବାହୁତଳେ ରଖିବା ପାଇଁ ନିବେଦନ କରିଥିଲେ। ଦେହର ସୌନ୍ଦର୍ଯ୍ୟ ହେତୁ ବିବର୍ଦ୍ଧନ ଆହେ ପ୍ରାଣ ନାଥନୀୟ ସୁଚାରୁ ବସନ, ସେଇ ଦଣ୍ଡ ପ୍ରଣାମ କରି ପ୍ରଭୁ ସୁଚାରୁ ବସ୍ତ୍ର ପ୍ରଦାନ କରୁଛନ୍ତି, ଯାହାକୁ ନିଉ ଛାଳି ବୋଲି ମଧ୍ୟ କୁହାଯାଇଥାଏ। ସେ ନିଉ ଛାଳି ପରେ ପୁଣି ପୁଷ୍ପାଞ୍ଜଳି ଅର୍ପଣ କରିବେ, ତାପରେ କର୍ପୂର ଆଳତି, ସୁନା ଚାମରରେ ଆଲଟ ସେବା, ଆଉ ଯାହା କରିବେ ମାର୍ଜନା ତାପରେ ଆରମ୍ଭ ହେବ। ବାସ୍ତବରେ ଏଇ ଯେଉଁ ପୁଷ୍ପାଞ୍ଜଳି ପ୍ରଦାନ ମାଧ୍ୟମରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି, ପ୍ରଭୁଙ୍କର ଯାତ୍ରା କୁସୁମିତ ହେବା ସହିତ ଏ ସମଗ୍ର ସଂସାରର ଜଗତର ଜନଜୀବନ ତାଙ୍କର ଯାତ୍ରା ମଧ୍ୟ କୁସୁମିତ ହେଉଥାନ୍ତୁ। ତାର ଭିତରେ ବିଜେ କାହାଳୀ ବାଜୁଛଇ ବୈଜନ୍ତ୍ରୀ ଅଛନ୍ତି, କାହାଳିଆ ସେବକମାନେ ଅଛନ୍ତି। ଆଉ ମଧ୍ୟ ଶ୍ରୋତାବନ୍ଧୁ ଆମେ ଦେଖିପାରିଲୁଣି ବର୍ତ୍ତମାନ ଯେଉଁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିତରେ ଆନନ୍ଦ ଆହୁରି ଅଧିକରୁ ଅଧିକ ଭାବ ଜାତ ହେଲାଣି। କାହିଁକି ନା ଆଉ କିଛି ସମୟ ପରେ ରଥ ଟଣା କାର୍ଯ୍ୟ ହେବ ଏବଂ ଆମର ପୋଲିସର ଯେଉଁ ବାହିନୀ ଅଛନ୍ତି କିଛି ଯେଉଁ ସୁବ୍ୟବସ୍ଥା ନିମନ୍ତେ, ସେମାନଙ୍କୁ ମଧ୍ୟ ତିନି ଗୋଟି ରଙ୍ଗରେ ମଧ୍ୟ ତାଙ୍କୁ ଜ୍ୟାକେଟ୍ ସେମାନେ ପିନ୍ଧି ସାରିଲେଣି। ବଡ଼ ଭାଇ ବଳଭଦ୍ରଙ୍କର ନୀଳବର୍ଣ୍ଣର, ଲାଲ ରଙ୍ଗର ଦେବୀ ସୁଭଦ୍ରାଙ୍କର, ଆଉ ହଳଦିଆ ଜ୍ୟାକେଟ୍ ଯେଉଁମାନେ ପିନ୍ଧିଛନ୍ତି ସେମାନେ ସେବା କାର୍ଯ୍ୟ ତୁଲାଇବେ ସେଇ ନନ୍ଦିଘୋଷ ରଥର।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
3: ଡାଇରିଆ ନିରାକରଣ ପାଇଁ କେତୋଟି ସାଧାରଣ ସତର୍କତା।
4: ଅଧଘଣ୍ଟାଏ ଫୁଟାଯାଇ ଥଣ୍ଡା କରାଯାଇଥିବା ପାଣି କିମ୍ବା 1 ଲିଟର ପାଣିରେ ଗୋଟିଏ ହାଲୋଜେନ୍ ବଟିକା ପକାଇ ଅଧଘଣ୍ଟା ପରେ ପିଇବା ପାଇଁ ବ୍ୟବହାର କରନ୍ତୁ।
3: ଖାଦ୍ୟ ପ୍ରସ୍ତୁତି ପୂର୍ବରୁ, ଖାଇବା ପୂର୍ବରୁ ଓ ଶୌଚ ହେବା ପରେ ସାବୁନରେ ଭଲ ଭାବେ ହାତ ଧୁଅନ୍ତୁ।
4: କାହାର ଝାଡ଼ା କିମ୍ବା ବାନ୍ତି ଲକ୍ଷଣ ଦେଖାଦେଲେ ତୁରନ୍ତ ORS ଦ୍ରବଣ ପିଆନ୍ତୁ ଓ ଡାକ୍ତରଖାନା ନିଅନ୍ତୁ। ବିଳମ୍ବ କଲେ ବିପଦ ଅଛି।
3: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
5: ହଁ, ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
6: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
5: ଡିଜାଇନ୍ ନୂଆ ଅଛି, ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
6: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ BIS କେୟାର ଆପ୍। ସୁନା କିଣିବା ପୂର୍ବରୁ BIS କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
7: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
8: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
7: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
8: ଅଛି କେବଳ ମଣିଷ ପଣିଆ।
7: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢ଼େ,
8: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।

0: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି ପିଏମ୍ ରାହତ ଯୋଜନା,
1: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ସାତ ଦିନ ଯାଏ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
0: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
1: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
0: ଆସନ୍ତୁ ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢ଼ାଇବା ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
1: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
0: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
2: ରାଷ୍ଟ୍ରୀୟ ପ୍ରଗତିର ଭିତ୍ତି, ନାରୀଙ୍କୁ ଶକ୍ତି, ବିକଶିତ ଭାରତରେ ସମୃଦ୍ଧ ଓଡ଼ିଶା ପାଇଁ ମହିଳା ସଶକ୍ତିକରଣକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ। ମହିଳା ସଶକ୍ତିକରଣର ଯୁଗାନ୍ତକାରୀ ଯୋଜନା ସୁଭଦ୍ରାରେ ମହିଳାଙ୍କୁ ମିଳିଛି ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଏକୀକୃତ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା। ଅସୁବିଧାରେ ଥିବା ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ମହିଳା ହେଲ୍ପଲାଇନ୍ ନମ୍ବର 1811, ଅସହାୟ ମହିଳାଙ୍କ ପାଇଁ ଶକ୍ତି ସଦନ, ୱାନ୍ ଷ୍ଟପ୍ ସେଣ୍ଟର, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଇତ୍ୟାଦି ମାଧ୍ୟମରେ ଗର୍ଭବତୀ, କିଶୋରୀ, ପ୍ରସୂତି ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦିଆଯାଉଛି ପ୍ରାଧାନ୍ୟ। ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା, ଆମେ ପଢ଼ିବା ଆମ ଭାଷାରେ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ, ଅଦ୍ୟୁକା ଇତ୍ୟାଦି ଜରିଆରେ ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟରତ ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାର।
3: ଆଗେ ଗଜପତି ଉଭା ହୋଇଛନ୍ତି, ସିରେ ଯୋଡି କର ଦୁଇକି, ସିନା ସୋଧନୀରେ ମାର୍ଜନା କରନ୍ତି, ରଥ ଛକ ସବୁ ଭୂଇଁକି।
4: ଆଗେ ପହଣ୍ଡିର ଭୂଇଁକି ଯୋଉ ମାର୍ଜନା କାର୍ଯ୍ୟ କରାଯାଉଥିଲା, ବର୍ତ୍ତମାନ ରଥର ସେଇ ଭୂମିକୁ ମାର୍ଜନା କରୁଛନ୍ତି ଗଜପତି ମହାରାଜ। ସମ୍ପ୍ରତି ରାଜଗୁରୁଙ୍କ ଦ୍ୱାରା ଅଭିମନ୍ତ୍ରିତ ଯୋଉ ହେଇଛି, ଯୋଉ ସୁନାର ଯୋଉ ମାର୍ଜନାର ଯୋଉ ବା ସୁନା ଖଡ଼ିକା, ସେଇ ସୁନା ଖଡ଼ିକାକୁ ଧରିଛନ୍ତି ଗଜପତି ମହାରାଜ। ଯୋଉ ମହାରାଜ ମାର୍ଜନର କାର୍ଯ୍ୟ କରିବେ, କିନ୍ତୁ ତା ପୂର୍ବରୁ ସିଏ ବର୍ତ୍ତମାନ କର୍ପୂର ଆଳତୀ କରୁଛନ୍ତି। କର୍ପୂର ଆଳତୀରେ ପ୍ରଭୁଙ୍କ ନିକଟରେ ସମର୍ପଣ କରୁଛନ୍ତି, କର୍ପୂର ପୁରେଣ ମନହରେଣ ସୁବର୍ଣ୍ଣ ପାନ୍ତ୍ରାନ୍ତର ସଂସ୍ଥିତେନ ପ୍ରଦୀପ୍ତ ଭାଷା ସହସଙ୍ଗତେନ ନିରାଞ୍ଜନାତେ ଜଗନ୍ନାଥ କୁର୍ବେ। ସେ କର୍ପୂର ବର୍ତ୍ତିକାର ଆଳତୀ ପୂର୍ବକ ପ୍ରଭୁ ବର୍ତ୍ତମାନଙ୍କର ସେଇ ଜଗନ୍ନାଥ, ଯେଉଁ ଅଖିଳ ବ୍ରହ୍ମାଣ୍ଡର ପ୍ରତି ସେଇ ଚକା ଚକା ଆଖି, ଚକା ନୟନରେ ଯିଏ ସବୁକିଛି ଦେଖୁଛନ୍ତି, ସେ କାଳିଆ ଶାନ୍ତ ଯେଉଁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆଜି ଏକାକାର ହେଇଛନ୍ତି ସେଇ ସମସ୍ତ ଶ୍ରଦ୍ଧାଳୁ ଭକ୍ତ, ସେ ଭକ୍ତଙ୍କ ସମ୍ମୁଖରେ ଆଜି ସର୍ବଶ୍ରେଷ୍ଠ ଭକ୍ତ ଯିଏ ଆଦ୍ୟ ସେବକ ଚଳନ୍ତି ବିଷ୍ଣୁ, ବର୍ତ୍ତମାନ ସେଇ ନନ୍ଦିଘୋଷ ରଥରେ ଛେରା ପହରା କାର୍ଯ୍ୟ କରିବାକୁ ଯାଉଛନ୍ତି। କାରଣ ଏହା ପୂର୍ବରୁ ତାଙ୍କର ଯେଉଁ ରାଜନୀତି ବନ୍ଦାପନା କାର୍ଯ୍ୟ ତାହା ସମାପନ କରିସାରିଲେଣି, ଆଉ ଅପେକ୍ଷା କରିଛନ୍ତି ଯେ ଯେଉଁ ଦୟଣାମାଳି ଶୁକ୍ଳ ବସ୍ତ୍ର ଶୁକ୍ଳ ପୁଷ୍ପ ପ୍ରଦାନ କରିବେ, ସେଇ ଶୁକ୍ଳ ପୁଷ୍ପକୁ ତାହାକୁ ଭଣ୍ଡାର ମେକାପ ରଥର ଚତୁର୍ଦିଗରେ ବା ଯେଉଁ ଯେଉଁ ଭୂମି ରଥର ଭୂମି ସେଇଠାରେ ସିଞ୍ଚନ କରିବେ, ଆଉ ସଂସ୍କାର ହୋଇଥିବା ସେଇ ଖଡ଼ିକା ଯେଉଁ ଝାଡ଼ୁକୁ ସୁନାର ଯେଉଁ ଲାଗିଅଛି ବେଣ୍ଟ, ସୁନାର ବେଣ୍ଟରେ ଯେଉଁ ନାରିକେଳର ଯେଉଁ ଖଡ଼ିକା ବା ଯେଉଁ ରହିଅଛି ତାହାର ସେଇ ଯେଉଁ ରଥର ଭୂମିକୁ ତାକୁ ସୁନ୍ଦର ଭାବରେ ମାର୍ଜନାର କାର୍ଯ୍ୟ କରୁଛନ୍ତି, ଇଏ ଶୋଧନର କାର୍ଯ୍ୟ। ବାସ୍ତବରେ ଯଦି ଆମେ ଦେଖିବା ଏ ମାର୍ଜନ କ'ଣ, ଯଦି ଆମେ ସୂକ୍ଷ୍ମାତି ସୂକ୍ଷ୍ମ ଭାବରେ ଚିନ୍ତା କରିବା, ଅନ୍ତଃଶୁଦ୍ଧି ବୋଲି ଯାହାକୁ କୁହାଯାଇଥାଏ, କାରଣ ବହିଶୁଦ୍ଧି ଯାହା ଆମର ଆଖିକୁ ଦେଖାଯାଉଛି ତାହା ବାସ୍ତବରେ ସେୟା ନୁହେଁ। ଏହା ମାଧ୍ୟମରେ ଆମ ମନ ଭିତରେ ଥିବା ସମସ୍ତ ସଡ଼ ରିପୁ, ଯେଉଁ ସଡ଼ ରିପୁକୁ ଆମେ ଦମନ କରି ମନ ଭିତରେ ଶାନ୍ତି, ମୈତ୍ରୀ, ପ୍ରୀତି ଆଉ ସବୁବେଳେ ଚିର ଆନନ୍ଦ ଆମେ ରହି ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିବା ସହିତ ପ୍ରତିଟି ବ୍ୟକ୍ତିଙ୍କୁ ଭଲ ପାଇବା, ସମ୍ମାନ ଦେବା, ସ୍ନେହ ପ୍ରଦାନ କରିବା, ଇଏ ଯାତ୍ରାର ଆଭିମୁଖ୍ୟ ହେଉଛି ଏଇଆ। କାହିଁକି ନା ଆମ ଭିତରେ ଯଦି କୌଣସି ବିକାର ଥିବ ତେବେ ତାହେଲେ ଆମେ କେବେ କାହାକୁ ଆପଣେଇ ପାରିବା ନାହିଁ। ଠିକ୍ ସେହିପରି ସେହିପରି ଭାବରେ ଶୁକ୍ଳ ପୁଷ୍ପକୁ ଯେଉଁ ସିଞ୍ଚନ କରାଯାଉଛି, ଭଣ୍ଡାର ମେକାପ ଯେଉଁ ଏଇଠାରେ ଆଣି ସିଞ୍ଚନ କରୁଛନ୍ତି ଦୟଣାମାଳି ସେବକଙ୍କଠାରୁ, ତାହା ସେଇ ରଥର ଭୂମିକୁ ମାର୍ଜନ କରୁଛନ୍ତି ଗଜପତି ମହାରାଜ। ଏହାପରେ ଚନ୍ଦନର ଜଳ ଯାହା ଯେଉଁଥିରେ ଚନ୍ଦନ ଗୁଣ୍ଡ ଜଳରେ ମିଶ୍ରଣ କରାଯାଇଥିବ ବହଳିଆ, ତାକୁ ମଧ୍ୟ ପକାଇବେ, ସିଞ୍ଚନ କରିବେ, ସେଇ ସଂସ୍କାରିତ କରିବେ, ଆଉ ପୁନର୍ବାର ପୁଣି ଆସିବ ସେଇ ଚନ୍ଦନ।

0: ଗୁଣ୍ଡର ସିଞ୍ଚନ ଆଉ ମାର୍ଜନାର କାର୍ଯ୍ୟ। ଏ ମାର୍ଜନା ଓ ଦ୍ୟୋତନା ଭିତରେ ଯେଉଁ ସେବା ସମର୍ପଣର ଭାବ, ଯେ ପ୍ରଭୁ ମୁଁ ଛାର ମାତର ମୋର ମୋର ବୋଲି କହିବାକୁ ନାହିଁ ବାଟ, ତୁମ ଶ୍ରୀ ଚରଣେ ଅର୍ପଣ କରୁଛି, ଘେନ ହେ ବିଶ୍ୱ ସମ୍ରାଟ, ମୁଁ ସବୁକିଛି ଆପଣଙ୍କୁ ସମ୍ରାଟ, ହେ ବିଶ୍ୱର ସମ୍ରାଟ ମୁଁ ଆପଣଙ୍କୁ ସମର୍ପଣ କରୁଛି। ସେଇ ପ୍ରଭୁଙ୍କର ନିକଟରେ ଯେଉଁ ସେବା ସମର୍ପଣକୁ ଅର୍ପଣ କରୁଛନ୍ତି ଗୋଟିଏ ପରେ ଗୋଟିଏ, ଜ୍ୟେଷ୍ଠାୟନମ ଶ୍ରେଷ୍ଠାୟନମ, ଏ ସଂସ୍କୃତି ମଧ୍ୟ ଆମକୁ ସେଇଆ ଶିଖଉଛି, ଗୁରୁ ଗୁରୁଜନମାନଙ୍କୁ ସମ୍ମାନ କର, ତାଙ୍କର ଆଶୀର୍ବାଦ ଲାଭ କର, କାରଣ ତାଙ୍କର ଆଶୀର୍ବାଦରେ ପଙ୍ଗୁ ଲିଙ୍ଘୟତିଗିରି ଭଳି ଆମେ ସବୁକିଛି ଆମେ କରିପାରିବା, ଯେତେ ବଡ଼ ଅସାଧ୍ୟ କାର୍ଯ୍ୟ ହେଲେ ମଧ୍ୟ। ଆଉ ଏପଟେ ଆମର ବଡ଼ ଭାଇ ବଳଭଦ୍ରଙ୍କର ରଥର ସମସ୍ତ ଚାରମାଳ ଯାହା ବନ୍ଧା ଯାଇଥିଲା ତାହା ଖୋଲାଗଲାଣି, ଆଉ ଦଉଡ଼ିମାନେ ମଧ୍ୟ ଯେଉଁ ଲାଗିଥିଲା ସେଇ ବନ୍ଧା କାର୍ଯ୍ୟରେ ତାକୁ ମଧ୍ୟ ସୁନ୍ଦର ଭାବରେ ସବୁ ଖୋଲା ହେଇ ଏକତ୍ରୀକରଣ କରାଗଲାଣି। ପ୍ରଶାସନିକ ସ୍ତରରେ ସୁନ୍ଦର ଭାବରେ ବାରିକେଡ୍ ମଧ୍ୟରେ କୌଣସି ବାହାର ବ୍ୟକ୍ତି ଯେଉଁମାନେ ବିନା ପାସ୍ରେ ଅଛନ୍ତି ସେମାନଙ୍କୁ ସମସ୍ତଙ୍କୁ ବାହାରକୁ ବାହାର କରାଦିଆଯାଉଛି ଯେଉଁ କଡ଼ନ ଭିତରୁ। ଆଉ ବିଜେ କାହାଳି ବାଜିକି ସେଇ ଜଗନ୍ନାଥଙ୍କର ଯେଉଁ ଛେରା ପହରର କାର୍ଯ୍ୟ ଆଉ କିଛି ସମୟ ପରେ ଯେଉଁଠି ସରିବ, ସେ ସରିବା ଭିତରେ ଆଶୀର୍ବାଦର ମାଳ ସ୍ୱରୂପ ମଧ୍ୟ ନିଜେ ଚଳନ୍ତି ବିଷ୍ଣୁ ଧାରଣ କରିସାରିଛନ୍ତି ବଡ଼ ଭାଇ ବଳଭଦ୍ରଙ୍କ ଯେଉଁ ପାଖରୁ। ଆଉ କିଛି ସମୟ ଆମେ ଅପେକ୍ଷା କରିବା। ଭରସା ଶିରସା ଦୃଷ୍ଟିଆ ମନସା ବଶସାମ ତଥା ପଦ୍ମଭ୍ୟାମ କରାଭ୍ୟାମ ଜାନୁଭ୍ୟାମ ପ୍ରଣମ ଅଷ୍ଟାଙ୍ଗ ଉଚ୍ୟତେ, ଯେଉଁଠିକି ଆମେ ଯେଉଁଠି ଅର୍ଥାତ୍ ବକ୍ଷ ଶିର ଅନ୍ତର୍ଦୃଷ୍ଟି ମନ ବଚନ ପାଦ କର ଜଙ୍ଘ ଏ ସମସ୍ତକୁ ଆମେ ଆପଣଙ୍କ ନିକଟରେ ଏକୀଭୂତ କରି ସବୁ ଷଡ଼ରୂପକୁ ଆମେ ଦମନ କରି ପ୍ରଭୁଙ୍କ ନିକଟରେ ଆମେ ପ୍ରାର୍ଥନା କରିବା, ହେ ପ୍ରଭୁ ଆପଣ ଆମକୁ ଆଶୀର୍ବାଦ କରନ୍ତୁ, ଯୁଗେ ଯୁଗେ ଆପଣଙ୍କର ସେବାର ଯେଉଁ ଆମକୁ ସାନ୍ନିଧ୍ୟ ମିଳିଛି, ଯେଉଁ ପ୍ରାପ୍ତ ମିଳିଛି, ବାସ୍ତବରେ ଏହା ଚିର ବନ୍ଦନୀୟ, ଆମେ ସେତିକି ଧନ୍ୟ କରୁ ହେଇଥିଲେ ଆମେ ଯେଉଁ କୋଉ ଜନ୍ମରେ ଆମେ ସେତିକି ପୁଣ୍ୟ ଫଳ ଲାଭ କରିଛୁ, ଆଜି ଆପଣଙ୍କର ସେବାରେ ଏଇ ଯେଉଁ ନିଜକୁ ନିୟୋଜିତ କରିଛୁ, କାରଣ ଜଳେ ସ୍ଥଳେ ଚାନ୍ତରିକ୍ଷେ ମୁକ୍ତିଶ୍ରୀ ପୁରୁଷୋତ୍ତମ ଏଇ କ୍ଷେତ୍ର, କାରଣ ଗଙ୍ଗାୟାମ ଜଳେ ମୁକ୍ତି ବାରଣାସିଆ ଜଳେ ସ୍ଥଳେ, ଜଳେ ସ୍ଥଳେ ଚାନ୍ତରିକ୍ଷେ ମୁକ୍ତିଶ୍ରୀ ପୁରୁଷୋତ୍ତମ, ଏଇ ସେ ପୁରୁଷୋତ୍ତମ କ୍ଷେତ୍ର, ଯେଉଁ କ୍ଷେତ୍ର ପରମ ପାବନ କ୍ଷେତ୍ର, ମୁକ୍ତିର କ୍ଷେତ୍ର, ମୋକ୍ଷର କ୍ଷେତ୍ର, ଏଠି ସାକ୍ଷାତ ଦେବୀ ବିମଳା ମଧ୍ୟ ମୁକ୍ତି ପାଇବା ପାଇଁ ଏହି କ୍ଷେତ୍ରରେ ବିରାଜମାନ କରିଛନ୍ତି। କୈବଲ୍ୟ ଭୋଜିନୀ ଦେବୀ ବିମଳେ ବିମଳେ ପ୍ରଦେ, ପ୍ରତିଟି ପ୍ରଭୁଙ୍କର ଲାଗି ହୋଇଥିବା ପ୍ରତ୍ୟେକଟି ପଦାର୍ଥ ତାହା ମଧ୍ୟ କୈବଲ୍ୟ, ସେ କୈବଲ୍ୟ ପ୍ରାପ୍ତି ହେବା ସହିତ ପ୍ରଭୁଙ୍କର ଆଶୀର୍ବାଦ ସ୍ୱରୂପ ଯେଉଁ ତାମଜାନରେ ଆସିଛନ୍ତି, ଦେଖନ୍ତୁ ଆମେ ଦେଖୁଛୁ ନୀଳ ରଙ୍ଗର ଯେଉଁ ସୁନ୍ଦର ଭାବରେ ପାନପତ୍ରର ଯେଉଁ ଆଲଟ, ଆଉ ଏପଟେ କଳା ଛତ୍ରୀ ଧଳା ଛତ୍ରୀ, ତାର ଭିତରେ ମୁଁ ନେଇଯାଉଛି ଆମ ଗହଣରେ ଅଛନ୍ତି ଡକ୍ଟର ନରେଶ ଦାସ ମହୋଦୟ, ଯାହାଙ୍କ ପାଖରୁ ଆମେ ମହାପ୍ରଭୁଙ୍କର ଏ ଦିବ୍ୟ ଲୀଳାର ଦିବ୍ୟ ଯାତ୍ରାର ସେଇ ସୁନ୍ଦର ବର୍ଣ୍ଣନାକୁ ଆମେ ଶ୍ରବଣ କରିବା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବାତାବରଣ ଧୀରେ ଧୀରେ ପରିବର୍ତ୍ତିତ ହେବାକୁ ଲାଗିଲାଣି, କାରଣ ଆମେ ଦେଖୁଥିଲେ ଯେ ବର୍ତ୍ତମାନ ଖରା ପଡ଼ିଥିଲା, ଏବଂ ଯେତେବେଳେ ଗଜପତି ମହାରାଜ ଆସି ପ୍ରବେଶ କଲେ ଧୀରେ ଧୀରେ ଧୀରେ ଧୀରେ ସେ ଖରା ଚାଲିଗଲାଣି, ଏବଂ ବର୍ତ୍ତମାନ ଆକାଶ ମଣ୍ଡଳ ଟିକେ କଳା ପଡ଼ିଲାଣି, ବାଦଲ ଧୀରେ ଧୀରେ ଆସୁଛି, ଏବଂ ଏହି ବାଦଲରେ ଆମେ ଲକ୍ଷ୍ୟ କରୁଛୁ ଯେ ବର୍ତ୍ତମାନ ଯେହେତୁ ସମୟ ଟିକେ ସନ୍ଧ୍ୟା ସମୟ ହେଇଯାଉଛି, ତେଣୁ ନିଶ୍ଚିତ ଭାବରେ ଟିକେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ଆଉ ବର୍ତ୍ତମାନ ଗଜପତି ମହାରାଜା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନନ୍ଦିଘୋଷ ରଥରେ ଛେରା ପହଁରା କାର୍ଯ୍ୟ ଅବ୍ୟାହତ ରଖିଛନ୍ତି। ବର୍ତ୍ତମାନ ରଥ ଚାରିପଟ ବୁଲି ସେ ଚନ୍ଦନ ପାଣି ଛିଞ୍ଚୁଛନ୍ତି ଏବଂ ରଥକୁ ଅତ୍ୟନ୍ତ ସୁସଂସ୍କୃତ କରୁଛନ୍ତି। ଏପଟରେ ଯେଉଁ ଭକ୍ତମାନେ ଅଛନ୍ତି ସେମାନଙ୍କର ମଧ୍ୟ ଧୈର୍ଯ୍ୟର ବନ୍ଧ ଧୀରେ ଧୀରେ ଭାଙ୍ଗି ଭାଙ୍ଗି ଯାଉଛି, କାରଣ ରଥ ଟଣା ସମୟ ପାଖେଇ ଯାଉଛି। ଆମେ ଦେଖିଲୁ ଯେ ବର୍ତ୍ତମାନ ତାଳଧ୍ୱଜ ରଥରେ ଯେଉଁ କାଠ ଗଡ଼ିଗୁଡ଼ିକ ଥିଲା, ସେ କାଠ ଗଡ଼ିଗୁଡ଼ିକ ଯେଉଁ ଚାରମାଳ ଥିଲା, ବର୍ତ୍ତମାନ ଚାରମାଳର ଫିଟା ଯାଇ ସେ କାଠ

0: କଳିଗୁଡ଼ିକୁ ମଧ୍ୟ ନିର୍ଦ୍ଦିଷ୍ଟ ସ୍ଥାନକୁ ନିଆଯାଇଛି ଏବଂ ବର୍ତ୍ତମାନ ରୂପକାର ସେବକମାନେ ଘୋଡ଼ାଗୁଡ଼ିକୁ ଆଣି ଯୋଚିବାକୁ ଆରମ୍ଭ କରିଛନ୍ତି। କାରଣ ଆପଣମାନେ ଜାଣନ୍ତି ଗଜପତି ମହାରାଜାଙ୍କର ଛେରା ପହଁରା ସେବା ହେଉଛି ସର୍ବଶେଷ ଏବଂ ଏହାପରେ ମହାପ୍ରଭୁଙ୍କର ରଥ ଟଣା କାର୍ଯ୍ୟଟି ନିଶ୍ଚିତ ଭାବରେ ଅନୁଷ୍ଠିତ ହେବ ଏବଂ ବର୍ତ୍ତମାନ ଗଜପତି ମହାରାଜା ଯେହେତୁ ଚାଲି ଯାଇଛନ୍ତି ବଳଭଦ୍ରଙ୍କର ତାଳଧ୍ୱଜ ରଥରେ ଛେରା ପହଁରା କରିକିରି ସେ ଚାଲି ଯାଇଛନ୍ତି, ତେଣୁ ବର୍ତ୍ତମାନ ଏଠାରେ ରଥ ଟଣାର ଯେଉଁ ପ୍ରସ୍ତୁତି ତା ଆରମ୍ଭ ହୋଇଛି। ଯେଉଁ ଘଣ୍ଟୁଆ ସେବକମାନେ ସେମାନେ ମଧ୍ୟ ଧୀରେ ଧୀରେ ନିଜର ଘଣ୍ଟ ସହିତ ଯାଇ ସେଠାରେ ଉପବେଶନ କରିଛନ୍ତି ଏବଂ ଆମେ ଦେଖୁଛୁ ଯେଉଁ କଡ଼ନ ଦାୟିତ୍ୱରେ ଯେଉଁମାନେ ଥିଲେ ନୀଳ ବସ୍ତ୍ର ପରିଧାନ କରିଛନ୍ତି। ନୀଳ ବସ୍ତ୍ର ପରିଧାନ କରିଥିବା ଯେଉଁ ଆରକ୍ଷୀ ବାହିନୀ ସେମାନେ ମଧ୍ୟ ରହିଛନ୍ତି। ବଳଭଦ୍ରଙ୍କର ରଥର କେମିତି ସୁଚାରୁ ରୂପେ ସଞ୍ଚାଳନ ହେବ ବର୍ତ୍ତମାନ ସେମାନେ ପ୍ରସ୍ତୁତ ହୋଇଗଲେଣି ଏବଂ ଯେଉଁ ଆମର ଆରକ୍ଷୀ ଅଧିକ୍ଷକ ଯିଏ ଅଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ ମହୋଦୟ ସେ ବର୍ତ୍ତମାନ ଅଛନ୍ତି ବଳଭଦ୍ରଙ୍କ ରଥ ଠିକ୍ ତଳେ ସେ ଅଛନ୍ତି ତଦାରଖ କରୁଛନ୍ତି କିଭଳି ଭାବରେ ସୁଚାରୁ ରୂପେ ରଥ ଟଣାଟି ଆରମ୍ଭ ହେବ। ରଥ ଟଣାର ସମୟ ଥିଲା ଦିନ 4 ଏବଂ ବର୍ତ୍ତମାନ ପ୍ରାୟ 4 ବାଜିଲାଣି, ତେଣୁ 4 ସମୟରେ ରଥ ଟଣା ଯାଇପାରିନି। ଆଉ ଯେତିକି ସମୟ ବର୍ତ୍ତମାନ ରହିବ ବା ଆଉ ଅଧଘଣ୍ଟାଏ ଅତି କମ୍ରେ ଅଧଘଣ୍ଟାଏ ନିଶ୍ଚିତ ଭାବରେ ଡେରି ହେବ। କାରଣ ପ୍ରତିବର୍ଷ ଆମେ ଦେଖୁ 4 ବେଳକୁ 3 ରଥ ଟଣା ହେଇକରି ବୋଧେ ବହୁତ ଆଗକୁ ପଳାଇଥାଏ, କିନ୍ତୁ ଚଳିତ ବର୍ଷ ଯେ କ'ଣ ତା ଭିତରେ କାର୍ଯ୍ୟକ୍ରମ ଟିକେ ବିଳମ୍ବ ହେଇଥିଲା ଯାହାଫଳରେ ଆଉ ବର୍ତ୍ତମାନ
1: ଡକ୍ଟର ଦାସ
0: ଆଜ୍ଞା
1: ଆମର ବିଳମ୍ବର କାରଣ ହେଲା ଏଇ ବର୍ଷ ଆମେ ଯାହା ଭାବୁଥିଲେ ଏବଂ ଶ୍ରୋତାମାନଙ୍କୁ ମଧ୍ୟ ଟିକେ ଆଗୁଆ କହିଥିଲେ ଯେ ପହଣ୍ଡିଟା ଏ ବର୍ଷ ଟିକେ ଶୀଘ୍ର ହେବ ବୋଲି, କିନ୍ତୁ ପହଣ୍ଡି ଶୀଘ୍ର ହେଲା ନାହିଁ।
0: ସେଥିପାଇଁ ଆମେ ଆସିଛେ 6 ବେଳଠୁ
1: ନାଇଁ, ଆମେ 6 ବେଳୁ ଆସିଲେ କ'ଣ ହେବ, ଆମେ ସବୁ ତ ଆସିଛନ୍ତି ଏ ପୋଲିସ ବାହିନୀ ଆପଣ ଯାହା ଯାହା ନାଁ କହିଲେ ସେ ପୋଲିସର DG ADG ଏ ସମସ୍ତ ମନ୍ଦିର ମୁଖ୍ୟ ପ୍ରଶାସକ ଇଏ ତ ସବୁ ରାତି ଶୋଇନାହାନ୍ତି ଏଇଠି ଅଛନ୍ତି, କହିଲେ କ'ଣ ହବ ସିଏ ଉଠିଲେ ତ, ତେଣୁ ମୂଳ କଥା ତ ସେଇଆ। ତେଣୁ ସେଇଥିପାଇଁ ଆଜି ପହଣ୍ଡି ମଧ୍ୟ ଟିକେ ବିଳମ୍ବ ହେଲା ଆଉ ମହାପ୍ରଭୁ ଜଗନ୍ନାଥ ମଧ୍ୟ ପହଣ୍ଡି ହେଇକିରି ଆସିଲା ପରେ ମଧ୍ୟ ରଥ ଉପରକୁ ଉଠିବାଟା ମଧ୍ୟ ଟିକେ ବିଳମ୍ବ ତାଙ୍କର ହେଲା,
0: କାହିଁକି ନା ମନୁଷ୍ୟରେ କୋଟି ବାଞ୍ଛା କୋଇ ସିଦ୍ଧ ନହେ, ଈଶ୍ୱରରେ ଯେ ଇଚ୍ଛା ସେଇ ସିଦ୍ଧ ହଏ।
1: ସେଇଟା ନାଇଁ ଆମର ଏଇ କ୍ଷେତ୍ରରେ ଆମର ପୁରା ମହାପ୍ରଭୁଙ୍କର ଇଚ୍ଛା ବୋଲି କହିକିରି ଆମର ଦୋଷ ତ୍ରୁଟି ମଧ୍ୟ ଆମେ ତାଙ୍କ ଉପରେ ପକେଇ ଦଉଛୁ ବେଳେବେଳେ,
0: ସେଇଟା ଠିକ ନୁହଁ,
1: ଏଇଟା ଠିକ ନୁହଁ। ତେଣୁ ସବୁ ଭଗବାନଙ୍କର ଇଚ୍ଛା ତା ବୋଲି ଆମର ସମସ୍ତ ସତର୍କତା ଆମର ସମସ୍ତ ପୁରୁଷାର୍ଥ ଆମର ସମସ୍ତ ନିଷ୍ଠା ଏସବୁଟା ତ ଆମକୁ ରଖିବାକୁ ପଡ଼ିବ ନା।
0: ତେବେ ଆମ ଜ୍ଞାତ ସାରରେ ବର୍ତ୍ତମାନ କାହିଁକି ଡେରି ହେଇଛି ଆମେ ପ୍ରାୟ ଜାଣିନେ, କାହିଁକି ନା କୋଉଠି ଆମେ ସେତେଟା ଦେଖିନେ ଯେ ଡେରି ହେଲା, କିନ୍ତୁ
1: ଡେରି ଯଦି ଶୁଣନ୍ତୁ ଆମର କ'ଣ ହୁଏ ଆମର ଧାରା ବିବରଣୀ ଆରମ୍ଭ ହେଲା ବେଳକୁ 8:30 ବେଳେ ଆମେ ବେଳେବେଳେ ଦେଖୁ 9 ବେଳକୁ ପହଣ୍ଡି ଆରମ୍ଭ ହେଇଯାଏ
0: ବାସ,
1: ତେଣୁ ସେଇଟା ହେଇପାରେନି ଏ ବର୍ଷ ନ ହଉ କିଛି ଯାଏ ଆସେ ନାହିଁ। ଆମର ଅତୀତର ରଥଯାତ୍ରା ମାନଙ୍କର ଇତିହାସକୁ ଯଦି ଆମେ ଦେଖିବା ତାହେଲେ ରଥ ତ 3-4 ପରେ ଯାଇକିରି ଗୁଣ୍ଡିଚା ମନ୍ଦିରରେ ଲାଗିଛି ଆଜ୍ଞା,
0: ତା ତ ନିଶ୍ଚିତ
1: ହଁ। ତେଣୁ ସେତେବେଳେ ନିଜେ ଗଜପତି ରାଜାମାନେ ମନ୍ଦିର ପରିଚାଳନା କରୁଥିଲେ, ରଥଯାତ୍ରା ପରିଚାଳନା ତାଙ୍କ ହାତରେ ଥିଲା ଏବଂ ଯାହା ବ୍ୟବସ୍ଥା ଥିଲା, ଏବେ ତ ସେ କଥା ହଉନି, ଏବେ ଡେରି ହେଲେ ଆଉ ଟିକେ ଡେରି ହେଇଯିବ। ତେଣୁ ବର୍ତ୍ତମାନ ନନ୍ଦୀଘୋଷ ରଥରେ ଛେରା ପହଁରା କାମ ସରିଗଲା, ଦର୍ପଦଳନ ରଥରେ ଛେରା ପହଁରା ହେଇଯିବ,
0: ଯୋଉ ଘଣ୍ଟୁଆ ସେବକ ମାନେ ଥିଲେ ତାର ମାଳ ବନ୍ଧା ହେଇଛି
1: ସିଏ ବର୍ତ୍ତମାନ
0: ସବୁ ଚାଲିଗଲେ
1: ନାଇଁ ଚାଲିଗଲେଣି କଣ, ବର୍ତ୍ତମାନ ନନ୍ଦୀଘୋଷ ରଥରେ ତ ଚାର ମାଳ ଫିଟା ହବ, ତେଣୁ କାମ ଚାଲିଛି, ସବୁ କାମ ଏକା ସାଥିରେ ଚାଲିଛି, ଇଆଡ଼େ ଛେରା ପହଁରା ବି ଚାଲିଛି, ତାର ମାଳ ଫିଟା ଚାଲିଛି, ଘୋଡ଼ା ଜଚା ଚାଲିଛି, ସବୁ ଚାଲିଛି ଏବଂ କଡ଼ନ ମାନଙ୍କ ଭିତରେ ଯେଉଁମାନେ ବାହାର ଲୋକ ଅନଧିକାର ଲୋକମାନେ ରହୁଥିଲେ ତାଙ୍କୁ ବାହାର କରା ହେଲାଣି ଏବଂ ଯେଉଁମାନେ ଆରକ୍ଷୀ ବାହିନୀ ସେମାନେ ସବୁ ସେ ଜାଗାଟାକୁ ଅକ୍ତିଆର କରିଦେଲେଣି, ଆଉ କ'ଣ କରନ୍ତେ, ତେଣୁ ଠିକ ଚାଲିଛି, କିଛି ଖରାପ ନାହିଁ,
0: ଖରାପ ନାହିଁ,
1: ଆମେ ବିଳମ୍ବ ବୋଲି କହିପାରିବା।

0: ପହଞ୍ଚିବାନି।
1: ନାଇଁ ବର୍ତ୍ତମାନ ସୁଦ୍ଧା ବିଳମ୍ବ ହେଇନି
0: ହେଇନି,
1: କିନ୍ତୁ ଯାହା ହେଲେ ଅଧଘଣ୍ଟେ ଖଣ୍ଡେ ବିଳମ୍ବ ହେଇପାରେ,
0: କିଛି ଅସୁବିଧା ନାହିଁ, ସେଥିରେ
1: ଅସୁବିଧା କିଛି ନାହିଁ।
0: ଯଦି ଆଜିର ଦୁଇ ତିନିଟା ରଥ ଚାଲିଯିବ, ରଥ ଯାଇକି ଯଦି ବଡ଼ଶଙ୍କ ପାଖରେ ରହିଗଲା, ବଡ଼ଗଣ୍ଡି ପାଖରେ, କାଲି ସକାଳୁ ଟାଣିବେ।
1: ନାଇଁ ନାଇଁ ସକାଳେ ଆଜି ଯେକୌଣସି ପ୍ରକାର ରଥ ସିଂହଦ୍ୱାରେ ଲାଗିବାଟା ନିଶ୍ଚିତ,
0: ତାହେଲେ ଯଦି
1: କାହିଁକି କାହିଁକି ଆଗାମୀ କାଲି ଯେହେତୁ ରହିଛି ସୁନାବେଶ, ଏବଂ ସୁନାବେଶ ପାଇଁ ବହୁତ ପ୍ରସ୍ତୁତି ଅଛି, ବଡ଼ଦାଣ୍ଡ ସାରା ଆଜି ବହୁତ ବାଟ ପର୍ଯ୍ୟନ୍ତ ସବୁ ଗାତ ଖୋଳା ହେଇକି ସବୁ ବ୍ୟାରିକେଡ୍ ତିଆରି ହେବ, ତେଣୁ ଆଜି ସେଇଟା ରହିବ,
2: ସେଇଟା ପୁଣି ସରିବା
1: ଦରକାର, ପିଠା ଖାଇକିରି ତାପରେ ସେ ଯିବେ, ଦୁଇ ରଥ ଯାଇକିରି ସିଂହଦ୍ୱାର ଲାଗିବ, ସିଂହଦ୍ୱାର ଲାଗିଲା ପରେ ଜଗନ୍ନାଥ ମହାପ୍ରଭୁଙ୍କ ରଥ ଗଲା ପରେ ରାଜା ନହର ପାଖରେ ଲକ୍ଷ୍ମୀନାରାୟଣ ଭେଟ ନୀତି ମଧ୍ୟ ଅଛି,
0: ଦେଖାଯାଉ ଆମେ ମହାପ୍ରଭୁଙ୍କ ଉପରେ ଛାଡ଼ିଦେବା ସେଇଟା, ଆଉ କ'ଣ କରିବା।
1: ନାଇଁ ନାଇଁ ଆଜି ଶୁଣନ୍ତୁ, ରାତି 10 କି 11 ବାଜିଲେ ମଧ୍ୟ ଆଜି ନିଶ୍ଚିତ ଭାବରେ ତିନି ରଥ ସିଂହଦ୍ୱାରରେ ଲାଗିବାଟା ନିର୍ଦ୍ଧାର୍ଯ୍ୟ, ସେଥିପାଇଁ

0: କାହିଁକି
1: ରାତିରେ ଲାଇଟ୍ ଲଗେଇ ଟାଣିବେ?
0: ଆଗାମୀ କାଲି ଯେହେତୁ ରହିଛି ସୁନାବେଶ ଏବଂ ସୁନାବେଶ ପାଇଁ ବହୁତ ପ୍ରସ୍ତୁତି ଅଛି, ବଡ଼ଦାଣ୍ଡ ସାରା ଆଜି ବହୁତ ବାଟ ପର୍ଯ୍ୟନ୍ତ ସବୁ ଗାତ ଖୋଳା ହେଇକିରି ସବୁ ବ୍ୟାରିକେଡ୍ ତିଆରି ହେବ, ତେଣୁ ଆଜି ସେଇଟା ରହିବ,
2: ସେଇଟା ପୁଣି ସରିବା
0: ପିଠା ଖାଇକିରି ତାପରେ ସେ ଯିବେ ଦୁଇ ରଥ ଯାଇକିରି ସିଂହଦ୍ୱାର ଲାଗିବ। ସିଂହଦ୍ୱାର ଲାଗିଲା ପରେ ଜଗନ୍ନାଥ ମହାପ୍ରଭୁଙ୍କ ରଥ ଗଲା ପରେ ରାଜା ନହର ପାଖରେ ଲକ୍ଷ୍ମୀନାରାୟଣ ଭେଟ ନୀତି ମଧ୍ୟ ଅଛି,
1: ଦେଖାଯାଉ ଆମେ ମହାପ୍ରଭୁଙ୍କ ଉପରେ ଛାଡ଼ିଦେବା ସେଇଟା ଆଉ କ'ଣ କରିବା।
0: ନାଇଁ ନାଇଁ ଆଜି ଶୁଣନ୍ତୁ, ରାତି 10 କି 11 ବାଜିଲେ ମଧ୍ୟ ଆଜି ନିଶ୍ଚିତ ଭାବରେ 3 ରଥ ସିଂହଦ୍ୱାରରେ ଲାଗିବାଟା ନିର୍ଦ୍ଧାର୍ଯ୍ୟ, ସେଥିପାଇଁ ସବୁ କାର୍ଯ୍ୟ ପ୍ରସ୍ତୁତ ବର୍ତ୍ତମାନ ଚାଲିଛି। ଆଉ ଆମେ ବର୍ତ୍ତମାନ ଦେଖୁଛେ ଯେ ଘୋଡ଼ା ଯୋଚା ମାନେ ଘୋଡ଼ା ମଧ୍ୟ ଯୋଚା ଆରମ୍ଭ ହେଲେଣି, ଏବଂ ହୁଏତ ଗଜପତି ମହାରାଜା ଠିକ୍ ବାହାରିଲା ପରେ ପରେ ହିଁ ରଥ ଟଣା ଆରମ୍ଭ ହେଇଯିବ, ତେଣୁ ଏ ଆଶା ଆମେ କରି
1: ଗୋଟିଏ ରଥକୁ ପ୍ରସ୍ତୁତ କରୁଛନ୍ତି ବର୍ତ୍ତମାନ ସେବକମାନେ ଟଣା ହେବା ପାଇଁ।
0: ହଁ, ଟଣା ହେବା ଅବସ୍ଥାକୁ ଆସିଗଲାଣି, ଦୌଡ଼ି ମଧ୍ୟ ଆସି ପହଞ୍ଚିଗଲାଣି ଏବଂ ଦୌଡ଼ି ମଧ୍ୟ ଲାଗିବ। ବାସୁକୀ ନାଗ ଏଇ ଯେଉଁ ଦୌଡ଼ି ବଳଭଦ୍ରଙ୍କ ରଥରେ ଲାଗିବା ପାଇଁ ବର୍ତ୍ତମାନ ଦେଖନ୍ତୁ ଆରକ୍ଷୀ ବାହିନୀ ମାନେ ସେମାନେ ସବୁ ଆସି ଆଣିକରି ଦୌଡ଼ି ସବୁ ରଖିଲେଣି, ଯେଉଁ ଦୌଡ଼ିରେ ମହାପ୍ରଭୁଙ୍କ ରଥ ଟଣାଯିବ ଏବଂ ଭକ୍ତମାନେ ଟାଣିବା ପାଇଁ ମଧ୍ୟ ପ୍ରସ୍ତୁତ ହେଇଗଲେଣି। ବର୍ତ୍ତମାନ ସବୁ ପ୍ରସ୍ତୁତି ଉପରେ ଅଛନ୍ତି, କେବଳ ବଳଭଦ୍ର କେବଳ ଦେବୀ ସୁଭଦ୍ରାଙ୍କ ରଥରେ ବର୍ତ୍ତମାନ ଛେରା ପହଁରା କରୁଛନ୍ତି ପରମ ପୂଜ୍ୟ ଗଜପତି ମହାରାଜା, ଏବଂ ଗଜପତି ମହାରାଜାଙ୍କ ସମ୍ପର୍କରେ ତ ଆପଣ କହୁଥିଲେ ଏବଂ ଆମର କଲ୍ୟାଣୀ ମ୍ୟାଡ଼ାମ ମଧ୍ୟ ସୁନ୍ଦର ଭାବରେ କହୁଥିଲେ, ଏବଂ ଇଏ ହେଉଛନ୍ତି ଏଭଳି ଜଣେ ରାଜା ଯେଉଁ ରାଜା ବାସ୍ତବିକ ରାଜକୀୟ କଳା ତାଙ୍କ ପାଖରେ ଅଛି, କାରଣ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନୀତି ରୀତି ଇତ୍ୟାଦି ଯାହା ସବୁ ସେ ନିଜେ ସେ ମ୍ୟାନେଜିଂ କମିଟିର ବା ପରିଚାଳନା କମିଟିର ସେ ସଭାପତି ଥାଇ ସବୁ ବୁଝାବୁଝି କରୁଛନ୍ତି।
1: ଆଉ ଗୋଟେ କଥା, ଆମର ଇତିହାସରେ ଆମେ ଦେଖିଛେ ସମସ୍ତଙ୍କର ଗୋଟେ ସାଧାରଣ ଧାରଣା ଯେ ରାଜାମାନେ ସିଏ ଉଗ୍ର, ସିଏ ଉଦ୍ଧତ, ସିଏ ଗର୍ବୀ, ସିଏ କ୍ରୋଧୀ, ଏସବୁ କଥାଗୁଡ଼ାକ ହେଇଥିବା କଥା, ଏସବୁ ଗୁଣ ଗୁଡ଼ା ଥାଏ ନା, ଆମେ ଆମ ଲୋକ କଥାରେ ଅଛି ରଜା ଗୋଜା ବୋଲିକିରି, ତେଣୁ ରଜାକୁ ତ ଉତ୍ତର ନାହିଁ, ତେଣୁ ସେଇଭଳିଆ ଯେଉଁ କଥାଗୁଡ଼ା କୁହାହେଇଥିଲା ସେଇଟା ରଜାମାନଙ୍କ କ୍ଷେତ୍ରରେ ବା ତାଙ୍କର ସେଇଟା ସାଧାରଣ ଚରିତ୍ର ଥିଲା ବୋଲି ଏସବୁ କଥା କୁହାହେଉଥିଲା, କିନ୍ତୁ ନମ୍ରତା ଯେ ମଧ୍ୟ ଗୋଟେ ରାଜକୀୟ କଳା ଏଇଟା ଏ ଗଜପତି ମହାରାଜା ଏବଂ ତାଙ୍କର ପୂର୍ବପୁରୁଷ ମଧ୍ୟ ଯେଉଁମାନେ ସମର୍ପଣ ଭାବ ନେଇକରି ମହାପ୍ରଭୁଙ୍କ ସେବା କରିଛନ୍ତି, ସମସ୍ତଙ୍କ ଭିତରେ ଯେତିକି ସେ ଭାବଟା ଫୁଟିଛି ମହାପ୍ରଭୁଙ୍କର ଅପାର କରୁଣାରୁ, ଇଏ ଯେହେତୁ ତାଙ୍କର ସବୁ ବୃତ୍ତି ବ୍ୟବସାୟ ଏସବୁ ମହାପ୍ରଭୁଙ୍କ ପାଇଁ ତ୍ୟାଗ କରିଦେଲେ, ତେଣୁ ମହାପ୍ରଭୁଙ୍କର ଭାବନାଟା ତାଙ୍କ ହୃଦୟ ଭିତରେ ଦୃଢ଼ୀଭୂତ ହୋଇଗଲା।
0: ବହୁ ବହୁ ସାଧୁ ସନ୍ତଙ୍କର ସେ ସାନ୍ନିଧ୍ୟ ଲାଭ କରୁଛନ୍ତି ଏବଂ ସେମାନଙ୍କ ଠାରୁ କଥା ଶୁଣୁଛନ୍ତି, ଯାହାଫଳରେ
1: ସାଧୁ ଭାବ ତାଙ୍କ ଭିତରେ
0: ଜାଗ୍ରତ ହେଇଛି,
1: ଏବଂ ସାଧୁ ଭାବଟା ତ ହେଉଛି ନମ୍ର ଭାବ, ବିନୟ ଭାବ, ସମସ୍ତଙ୍କୁ କଲ୍ୟାଣ ଦୃଷ୍ଟିରେ ଦେଖିବାର ଭାବ, ତେଣୁ ସେଇ ଭାବଟା ତାଙ୍କ ଭିତରେ ଜାଗ୍ରତ ହେଲା, ଯାହାଫଳରେ ଏଇ ଯେଉଁ ଉଗ୍ରତା ଔଦତ୍ୟ ଗର୍ବ ଅଭିମାନ ଏସବୁ ଯେଉଁ ରାଜକୀୟ କଳା ବୋଲି ଆମେ କହୁଥିଲୁ ତା ସହିତ ନମ୍ରତାଟା ଯୋଡ଼ି ହେଇଗଲା, ତେଣୁ ନମ୍ରତା ବି ଯେ ଏକ ଉତ୍କୃଷ୍ଟ ରାଜକୀୟ କଳା ଏଇଟାକୁ ପ୍ରମାଣିତ କରିଦେଲେ ଏହି ଦିବ୍ୟସିଂହଦେବ ଗଜପତି ମହାରାଜ।
0: ଆମର ଭାଗବତରେ ଅମ୍ବରୀଷଙ୍କ ଚରିତ୍ରରେ ଆପଣ ଶୁଣିଥିବେ, ସବୈ ମନଃ କୃଷ୍ଣ ପଦାରବିନ୍ଦୟୋ ଉର୍ବଚାଂସେ ବୈକୁଣ୍ଠ ଗୁଣାନୁବର୍ଣ୍ଣନେ କରୌ ହରେର ମନ୍ଦିର ମାର୍ଜନାଦିଶୁ ଶ୍ରୁତିଂ ଚକାରାଚ୍ୟୁତ ସତକଥୋଦୟ। ଇଏ ଥିଲା ଅମ୍ବରୀଷ ମହାରାଜାଙ୍କର ଚରିତ୍ର, ଯାହାଫଳରେ ସେ ଥିଲେ ପରମ ଭକ୍ତ ଏବଂ ତାଙ୍କ ଚରିତ୍ର ଭାଗବତରେ ଅତି ସୁନ୍ଦର ଭାବରେ ବ୍ୟାଖ୍ୟାନ କରାଯାଇଛି। ମନ ପ୍ରଭୁଙ୍କର ଚରଣାରବିନ୍ଦରେ ରହିଥିଲା, ସବୈ ମନ କୃଷ୍ଣ ପଦାରବିନ୍ଦୟୁ, କୃଷ୍ଣ ଭଗବାନଙ୍କର ବା ଜଗନ୍ନାଥଙ୍କର ଚରଣାରବିନ୍ଦରେ ତାଙ୍କ ମନ ରହିଛି, ଏବଂ ସବୁବେଳେ ବିନମ୍ର ଭାବ ଏବଂ ସାଧୁ ସନ୍ତଙ୍କୁ ଦେଖିଲେ ସେ ନିଶ୍ଚିତ ଭାବରେ ମଥାନତ କରନ୍ତି, ଯଥୋଚିତ ବ୍ୟବହାର ମଧ୍ୟ ପ୍ରଦର୍ଶନ କରନ୍ତି।
1: ଏବଂ ତାଙ୍କର ଆଉ ଗୋଟେ ବଡ଼ କଥା ହେଲା ଯେ ତାଙ୍କର କଥା ବଡ଼ ଧୀର କଥା,
0: ହଁ
1: ବଡ଼ ଧୀର କଥା,
0: ଧୀର ଏବଂ ମାର୍ଜିତ।

0: ଆର୍ଜିତ ଏବଂ ପ୍ରଶାନ୍ତ ଚିତ୍ତ ଯାହାକୁ କହନ୍ତି, ଆପଣଙ୍କ ପ୍ରଶାନ୍ତ ଚିତ୍ତ ହେଲେ ହିଁ ଆପଣଙ୍କର କଥା ମଧ୍ୟ ଧୀର ହେବ ଏବଂ ମାର୍ଜିତ ହେବ, ସୌଜନ୍ୟର ସହିତ ଆପଣ ସମସ୍ତଙ୍କ ସହିତ କଥାବାର୍ତ୍ତା କରିବେ। ତେଣୁ ଏଇଭଳିଆ ସବୁ ଗୁଣ ଗୁଡ଼ାକ ତାଙ୍କ ଭିତରେ ଅଛି ବୋଲି ଏବଂ ଆମର ଗଜପତି ହେଇଥିବାରୁ ସିଏ ଆମେ ମଧ୍ୟ ଗର୍ବିତ ଅନୁଭବ କରିବା କଥା ଯେ ଏଇଭଳି ଓଡ଼ିଆ ଜାତିର ଜଣେ ଗଜପତି ଅଛନ୍ତି ଯାହାଙ୍କର ଏସବୁ ଗୁଣ ଗୁଡ଼ାକ ତାଙ୍କଠୁ ଆମେ ଆହରଣ କରିବା ଶିଖିବା ଭଳିଆ ସ୍ଥିତିରେ ସେ ଅଛନ୍ତି। ଆଉ ଗୋଟିଏ କଥା ହେଉଛି ଯେ ଏଇ ଯେଉଁ ରଥରେ ଗଜପତି ମହାରାଜା ସେବା କରୁଛନ୍ତି, ଆମର ମୋର ଗୋଟେ ମନେ ପଡ଼ୁଛି ଏ କଥାଟା, ଏଇ ଏଇ ଯେଉଁ ଭାବନାଟା ମନ ଭିତରେ ଆସିବ ଯେ ଯେଉଁ ବ୍ରହ୍ମଙ୍କୁ ସେ ଉପାସନା କରୁଛନ୍ତି ସେଇ ବ୍ରହ୍ମଙ୍କ ନିଜ ଭିତରେ ବି ଅଛନ୍ତି, ଏଇ ଯେଉଁ ଭାବନାଟା, ଏଇ ଭାବନାଟା ଆମର ଉପନିଷଦୀୟ ଭାବନା ବା ବୈଦିକ ଭାବନା ବୋଲି ଆପଣ ତାକୁ କହନ୍ତୁ। ଆପଣ ମୁଣ୍ଡକୁ ଉପନିଷଦରେ ଗୋଟେ ମନ୍ତ୍ର ଅଛି, ମନ୍ତ୍ରଟି ହେଉଛି ଭିଦ୍ୟତେ ହୃଦୟ ଗ୍ରନ୍ଥି ସର୍ବସଞ୍ଚୟ କିୟନ୍ତେ କର୍ମାଣି ଯସ୍ମିନ୍ ବା ଯସ୍ମିନ୍ ଦୃଷ୍ଟେ ପରାବରେ ବୋଲିକରି କଥା ଅଛି। ତେଣୁ ପର ଏବଂ ଅପର ଏ ଉଭୟ ବ୍ରହ୍ମଙ୍କୁ ଯିଏ ଦର୍ଶନ କରିବ, ପରମ ବ୍ରହ୍ମ କିଏ ନା ଯିଏ ସର୍ବତ୍ର ବ୍ୟାପିକି ରହିଛନ୍ତି, ଅପର ବ୍ରହ୍ମ କିଏ ଯିଏ ଅନ୍ତର ଭିତରେ ଅଛନ୍ତି। ତେଣୁ ଅନ୍ତର ଭିତର ବ୍ରହ୍ମ ଏବଂ ପରିବ୍ୟାପ୍ତ ହୋଇଥିବା ବ୍ରହ୍ମ ଏ ଉଭୟଙ୍କ ଭିତରେ ସାମ୍ୟ ଭାବ ଦେଖୁଥିବା ଗଜପତି ହେଉଛନ୍ତି ଆମର ଦିବ୍ୟସିଂହ ଗଜପତି,
1: ପରମପୂଜ୍ୟ ଗଜପତି,
0: ପରମପୂଜ୍ୟ ଗଜପତିଙ୍କର ଭିତରେ
1: ଏବଂ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତି ମଧ୍ୟ ତାଙ୍କର ଯଥେଷ୍ଟ ସମ୍ମାନ ରହିଛି ଏବଂ ଶ୍ରୀମନ୍ଦିରର କୌଣସି ଏକ ମାନେ ଯେତେବେଳେ ବିବଦମାନ ଅବସ୍ଥା ଆସି ପହଞ୍ଚିବ, ପରିସ୍ଥିତି ଆସନ୍ତି, ସେତେବେଳେ ଆମମାନଙ୍କୁ ସାଙ୍ଗରେ ନେଇ ସେ ଗୁରୁଜୀଙ୍କ ପାଖକୁ ଯାଆନ୍ତି ଏବଂ ତାଙ୍କରି ଠାରୁ ପରାମର୍ଶ ନେଲା ପରେ ସେ କାର୍ଯ୍ୟାନୁଷ୍ଠାନ କରନ୍ତି ବା ମ୍ୟାନେଜିଂ କମିଟି ତାକୁ ଆଇନରେ ପରିଣତ କରନ୍ତି।
0: ନାଇଁ ନାଇଁ, ସେ ତ ନିରହଙ୍କାର ଲୋକ ବ୍ୟକ୍ତି ହଉ, ତେଣୁ ଏଇ ଯେଉଁ କଥା କହିଲେ ଆମର ଯେଉଁ ଗ୍ରନ୍ଥି ଭେଦ ହବ, ଆମର ଗଣ୍ଠିଟା କ'ଣ, ଯୋଡ଼େ ଗଣ୍ଠି ପଡ଼ିଛି, ଗୋଟେ ହେଲା ଅଜ୍ଞାନତା, ଗୋଟେ ହେଲା ଅହଙ୍କାର। ତେଣୁ ଅଜ୍ଞାନତା ଗଣ୍ଠିଟା ଫିଟିଯିବ ଏବଂ ଅହଙ୍କାର ଗଣ୍ଠିଟା ଫିଟିଯିବ, ତାହେଲେ ତ ଆପଣ ସର୍ବଜନାଦୃତ ହେଇଯିବେ ଆଉ କ'ଣ। ଏଇ ଗଜପତି ମହାରାଜା ତାର ତ ଉଦାହରଣ।
1: କୁହନ୍ତୁ, ଯାହା ହଉ, ପ୍ରଭୁଙ୍କ ନିକଟରେ ସେ ଏଇଭଳି ମାନେ ନିଷ୍ଠାପର ସେବା ସମର୍ପଣ କରି ଆସୁଥିବାରୁ କୃତଜ୍ଞ ଓଡ଼ିଆ ଓଡ଼ିଶାବାସୀ ତାଙ୍କୁ ସମ୍ପୂର୍ଣ୍ଣ ଚଳନ୍ତି ବିଷ୍ଣୁ ବୋଲି ଆଖ୍ୟାୟିତ କରିଛନ୍ତି ଏବଂ ଯେତେବେଳେ ଗଜପତି ମହାରାଜଙ୍କୁ କେହି କେତେବେଳେ ଅସମ୍ମାନିତ କଥା କହିଦିଏ ସେତେବେଳେ କୌଣସି ଓଡ଼ିଶାବାସୀ ତାକୁ ସହ୍ୟ କରନ୍ତି ନାହିଁ। ଗଜପତିଙ୍କର ଅସମ୍ମାନ ଆମର ଅସମ୍ମାନ, ଏଭଳି ବ୍ୟବହାର ଆଗେ କରୁଥିଲେ ଏବେ ମଧ୍ୟ କରି ଚାଲିଛନ୍ତି।
0: ଏବେ ମଧ୍ୟ ଯେତେବେଳେ ଆପଣ ଦେଖିବେ ଏଇ ଯେଉଁ ଇସ୍କନ ରଥଯାତ୍ରା ସମ୍ପର୍କରେ ବିବାଦ ଉଠିଲା, ସେତେବେଳେ ଆପଣ ଜାଣିଛନ୍ତି ଯେ ଭାରତରେ ଯେଉଁ ଇଣ୍ଟରନ୍ୟାସନାଲ ସ୍କୁଲ ଅଫ୍ କ୍ରିଷ୍ଣା କନସିୟସନେସ୍ ଇସ୍କନ ବୋଲି ଯେଉଁଟା କୁହାହେଉଛି, ତାର ଦୁଇଟି କାର୍ଯ୍ୟାଳୟ ଅଛି, ଗୋଟେ ବେଙ୍ଗାଲୁରୁରେ ଅଛି, ଗୋଟେ ମୁମ୍ବାଇରେ ଅଛି। ବେଙ୍ଗାଲୁରୁ କାର୍ଯ୍ୟାଳୟରେ ଯେଉଁମାନେ ସବୁ ଅଛନ୍ତି ତାଙ୍କର ନୀତି ନିର୍ଦ୍ଧାରକ ବା ତାଙ୍କର ପ୍ରଶାସକ, ସେମାନେ ଭାରତୀୟ ବିଧିବିଧାନକୁ ସମ୍ମାନ ଦିଅନ୍ତି, କିନ୍ତୁ ମୁମ୍ବାଇରେ ଯେଉଁ କାର୍ଯ୍ୟାଳୟଟି ଅଛି ସେମାନେ ଏଗୁଡ଼ାକୁ କିଛି ମାନନ୍ତି ନାହିଁ। ଏବଂ ଯେତେବେଳେ ମୁମ୍ବାଇ କାର୍ଯ୍ୟାଳୟ ଗଜପତି ମହାରାଜାଙ୍କ ଚିଠିର ଉତ୍ତର ଅସୌଜନ୍ୟ ଭାବରେ ଦେଲେ ଏବଂ କହିଲେ ଆମେ ଆପଣଙ୍କ ଠାରୁ ଆଉ କୌଣସି ଚିଠି ବା ପତ୍ର ଗ୍ରହଣ କରିବୁ ନାହିଁ, ଏ ବାବଦରେ ଆପଣଙ୍କ ସହିତ ଆମେ କୌଣସି ଆଲୋଚନା କରିବାକୁ ଚାହୁଁନାହୁଁ, ଏଇ କଥା ଯେତେବେଳେ ସେ ଉତ୍ତର ଆସିଲା ସମଗ୍ର ଓଡ଼ିଶାବାସୀ ଉତ୍କ୍ଷିପ୍ତ ହେଲେ,
1: ତାତିଲେ
0: ଏବଂ ତାତିକିରି କହିଲେ ଆମେ ପୁରୀ ବଡ଼ଦାଣ୍ଡରେ ଇସ୍କନ ଲୋକଙ୍କୁ ପୁରେଇ ଦେବୁ ନାହିଁ, ସେ ବହି ବିକ୍ରି କରୁଛନ୍ତି କରିପାରିବେ ନାହିଁ, ସେ କୀର୍ତ୍ତନ କରିବାକୁ ଆସୁଛନ୍ତି କରି, ଏଗୁଡ଼ା ସବୁ ହବ କାରଣ ଏଭଳି ଅସୌଜ ଆମେ ବିଚାର କରୁଛୁ, ନହେଲେ ଆପଣଙ୍କୁ ଏ ବିଷୟରେ ସାକ୍ଷାତ କରିବୁ, ନହେଲେ ରଥଯାତ୍ରା ପରେ ଆମେ ବସିବା ଆଲୋଚନା କରିବା, ଏସବୁ କଥା କହିଥିଲେ ହେଇଥାନ୍ତା। ତେଣୁ ଏଭଳି ଗୋଟେ ତିରସ୍କାର କଲା ଭଳି, ଗୋଟେ ଅବମାନନା କଲା ଭଳି ଗୋଟେ ପତ୍ର ଗଜପତି ମହାରାଜାଙ୍କୁ ଦେବା, ଜାଣିବା ସତ୍ତ୍ୱେ ଯେ ସିଏ ଓଡ଼ିଆ ଜାତିଙ୍କର ଜଣେ ପ୍ରତିନିଧି, ତଥାପି ଏଭଳି ଦୁଃସାହସ କରିବା ଦ୍ୱାରା କ'ଣ ହେଲା, ସମଗ୍ର ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି ହେଲା,
1: ଓଡ଼ିଶାବାସୀଙ୍କର ତାଙ୍କ ପ୍ରତି ଯେଉଁ ଶ୍ରଦ୍ଧା ଏବଂ ସମ୍ମାନ ରହିଛି,
0: ସମ୍ମାନ ରହିଛି,
1: ସେମାନେ ସହ୍ୟ କରିବେନି,
0: ସହ୍ୟ କରିବେନି,
1: ଅବମାନନା ଅସହ୍ୟ,
0: ଯାହାଫଳରେ ସେମାନେ ପୁଣି ଆଉ ଥରେ ତାର କଥାର ମର୍ମକୁ ବଦଳେଇଲେ, ବଦଳେଇକି ଏ କଥା କହିଲେ। ତେଣୁ ଏ ହେଉଛି ଗଜପତି ମହାରାଜାଙ୍କର ପ୍ରତିଷ୍ଠା ଏବଂ ଓଡ଼ିଆ ଜାତି ପାଖରେ ରାଜ୍ୟରେ ଗଜପତି ମହାରାଜାଙ୍କର ମାନ୍ୟତା, ତାଙ୍କର ସାମାନ୍ୟତମ ଅପମାନ ମଧ୍ୟ ଏ ଓଡ଼ିଆ ଜାତି ସହିବାକୁ ରାଜି ନୁହେଁ।
1: ତେଣୁ ଜଗନ୍ନାଥଙ୍କ ପାଖରେ ଯିଏ ସେବକ ହେଇକରି ରହିବ, ଯେହେତୁ ଜଗନ୍ନାଥ ହେଉଛନ୍ତି ବିଶ୍ୱର ଠାକୁର, ସିଏ ହେଉଛନ୍ତି ବଡ଼ ଠାକୁର, ସେ ମଧ୍ୟ ବଡ଼ ହେଇଯିବ।

0: ସେଥିପାଇଁ ଦୀନକୃଷ୍ଣ ମଧ୍ୟ ସୁନ୍ଦର ପଦଟିଏ ଲେଖିଛନ୍ତି। ସେ କହିଲେ କୋଟି ବ୍ରହ୍ମାଣ୍ଡରେ ୟମନ୍ତ ଠାକୁର ଥିବାର ଶୁଣିଛ କାହିଁ, କୁତ୍ସିତ ଲୋକ ହିଁ ପରମ ପଦ ହିଁ ଲଭନ୍ତି ଯାହାକୁ ଚାହିଁ। ଚାହିଁଦେଲେ କୁତ୍ସିତ ଲୋକଟିଏ ପରମ ପଦ ଲାଭ କରୁଛି। ଇଏ ହେଉଛି ଆମ ମହାପ୍ରଭୁଙ୍କର, ଇଏ ହେଉଛି ଗୋଟିଏ ଅତ୍ୟନ୍ତ ବୈଶିଷ୍ଟ୍ୟ। କଳା ପର୍ବତରେ ବିଜୟ ସଧିରେ କରୁଣା ହୃଦୟ ହୋଇ କଳମସି ଲୋକଙ୍କୁ କଳମସ ପଙ୍କୁ ଉଦ୍ଧାର କରିବା ପାଇଁ।
1: ସେମାନେ ବୁଝିପାରିଲେ ନାହିଁ, ସେମାନେ ବୁଝିପାରିଲେନି ଯେ ଗଜପତି ମହାରାଜା ଛେରା ପହଁରାକୁ କେତେବେଳେ ଆସିବେ, ତାକୁ ଲୋକମାନେ ଉଦ୍ଗ୍ରୀବ ନୟନରେ ଅପେକ୍ଷା କରିଥାନ୍ତି। ଇଏ ଗୋଟେ କଥା। ଦ୍ୱିତୀୟ କଥା, ଯେତେବେଳେ ଛେରା ପହଁରା କରୁଥାନ୍ତି ଗଜପତି ମହାରାଜା, ଇଏ ଗୋଟେ ପବିତ୍ର ପାବନ ଦୃଶ୍ୟ ଭାବରେ ମଧ୍ୟ ମହାପ୍ରଭୁଙ୍କ ରଥଯାତ୍ରା ଭିତରେ ଇଏ ଗଣା ହୁଏ। ଇଏ ଗୋଟେ ସାଧାରଣ କଥା ନୁହେଁ, ଇଏ ଗୋଟେ ଅସାଧାରଣ କଥା। ଏବଂ ଛେରା ପହଁରା ସାରିକିରି ପ୍ରତ୍ୟେକ ରଥ ଉପରୁ ଯେତେବେଳେ ଠିଆ ହେଇକିରି ଚାରମାଳ ଉପରେ ଗଜପତି ମହାରାଜା ଜନସମୁଦ୍ର ଆଡ଼କୁ ଚାହିଁକିରି ହାତ ଟେକିକିରି ସମସ୍ତଙ୍କୁ ପ୍ରଣାମ କରିଦିଅନ୍ତି, ପ୍ରଣାମ କରନ୍ତି, ସିଏ ହେଉଛନ୍ତି ଗଜପତି ରାଜା, ଓଡ଼ିଆଙ୍କର ମୌଣମଣି। ତଥାପି ହାତ ଯୋଡ଼ିକିରି ମୌଣମଣି ବୋଲି ତାଙ୍କୁ ଆମେ ଇତିହାସରେ କହିଛୁ। ସିଏ ଯେତେବେଳେ ଯୋଡ଼ ହସ୍ତରେ ଏ ବିପୁଳ ଜନସମୁଦ୍ର ଆଗରେ ପ୍ରଣତ ହେଇକିରି ପ୍ରଣାମ କରନ୍ତି, ସେତେବେଳେ ଓଡ଼ିଆଙ୍କର ହୃଦୟ ଦ୍ରବୀଭୂତ ହେଇଯାଏ। ଗଜପତି ମହାରାଜା ଆମକୁ ପ୍ରଣାମ କରୁଛନ୍ତି ବୋଲି, କିନ୍ତୁ ଏଇ ଯୋଉ ସଂସ୍ଥାରେ ଅଛନ୍ତି, ଏ ଯୋଉ ତଥାକଥିତ ଇସ୍କନ ସଂସ୍ଥା, ଏଇ ସୁନ୍ଦର ବାର୍ତ୍ତା, ଏଇ ମହତ୍ତ୍ୱ, ଏଇ ମହିମାକୁ ଉପଲବ୍ଧି କରିବା ପାଇଁ ତାଙ୍କର ଜ୍ଞାନ ନାହିଁ, କ'ଣ କରିବା।
0: ଯାହା ହଉ, ଭଗବାନଙ୍କର ମହିମାକୁ କିଏ ବା କଳନା କରିବ। ଭକ୍ତମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରତିବର୍ଷ ସ୍ୱୟଂ ମହାପ୍ରଭୁ, ଇଏ ହେଉଛି ସ୍ନାନ ଗୁଣ୍ଡି ଚାଏ ବେନି ସ୍ୱୟଂ ଲୀଳା ଯାର, ପତିତ ପାବନ ଅର୍ଥେ ପ୍ରାସାଦୁ ବାହାର। ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରତିବର୍ଷ ମହାପ୍ରଭୁ ପ୍ରାସାଦରୁ ବାହାର ହେଉଛନ୍ତି ଏବଂ ଆସୁଛନ୍ତି। ଏବଂ ଏଇ ଯେଉଁ କ୍ଷେତ୍ରଟି, ଯେଉଁ କ୍ଷେତ୍ରରେ ଆମେ ବର୍ତ୍ତମାନ ଅଛେ, ଏ କ୍ଷେତ୍ରକୁ ସେ ଆସୁଛନ୍ତି ଏବଂ ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ଆସୁଛନ୍ତି। ପତିତ ଅର୍ଥାତ୍ ଯେଉଁମାନେ ସଂସାର କର୍ଦ୍ଦମାଲେପ ପ୍ରକ୍ଷାଳନ ପଟିଅସି, ସଂସାରର କାଦୁଅ ପୋଖରୀରେ ଯେ ପଡ଼ିଯାଇଛି ଏବଂ ସେଠୁ ଉଠିପାରୁନି, ସେ ପଙ୍କ ଭିତରେ ପଡ଼ିଯାଇଛି, ସଢ଼ି ଯାଉଛି, ଉଠିପାରୁନି, ମାୟା ତାକୁ ଗ୍ରାସ କରୁଛି, ଏହିଭଳି ଲୋକମାନଙ୍କୁ ଦର୍ଶନ ଦେଇ ମୁକ୍ତ କରିବା ପାଇଁ ମହାପ୍ରଭୁ ଆସୁଛନ୍ତି। ଏବଂ ଦେଖିବେ ଯେତେବେଳେ ସେ ଆସୁଛନ୍ତି, ଏଇଠି ଅଛନ୍ତି ତାଙ୍କର କେହି ନାହିଁ, ସେ ହେଉଛି ନତସ୍ୟ କଶ୍ଚିତ୍ ପତିରସ୍ତି ଲୋକେ, ତାଙ୍କର କେହି ପତି ନାହାନ୍ତି, ସିଏ ହେଉଛନ୍ତି ଜଗତପତି, ତେଣୁ ଜଗତର ସିଏ ହେଲେ ଏକମାତ୍ର ପତି, ତାଙ୍କର କେହି ପତି ନାହାନ୍ତି। ନ ଚେ ସୀତା, ତାଙ୍କ ଉପରେ କେହି ଇସୀତା ମାନେ ପ୍ରଶାସକ ନାହାନ୍ତି, ତାଙ୍କୁ କିଏ ନିୟନ୍ତ୍ରଣ କରିବ, କଣ୍ଟ୍ରୋଲ କରିବ, ଏ କଥା କାହାରି ଶକ୍ତି ନାହିଁ। ନ କାରଣ, ତା ସିଏ କେଉଁ କାରଣର ଅନ୍ତର୍ଭୁକ୍ତ ନୁହଁ, ଅର୍ଥାତ୍ ଏହି କାରଣରୁ ସିଏ ଜନ୍ମ ହୋଇଛନ୍ତି ଏମିତି କିଛି କାରଣ ନାହିଁ। କାରଣାଧିପାଧିପ, ଯେତେ କାରଣ ସଂସାରରେ ଅଛି ସବୁର ମୂଳ କାରଣ ହେଉଛନ୍ତି ଜଗନ୍ନାଥ ମହାପ୍ରଭୁ। ନଚାଶ୍ୟ କଶ୍ଚିତ୍ ଜନିତା ନଚାଧିପ, ତାଙ୍କର କେହି ଜନିତା ନାହିଁ କି ମାନେ ଜନ୍ମଦାତା ନାହିଁ କି ଅଧିପ ନାହିଁ।
1: ଅତୀତରେ କୋଉ ମସିହାଟା ମୋର ମନେ ପଡ଼ୁନି, ଅତୀତରେ ରାଜ୍ୟ ପ୍ରଶାସନକୁ ସମ୍ଭାଳୁଥିବା ନେତାମାନେ ମଧ୍ୟ ଏ ଗଜପତି ସେବାକୁ ବନ୍ଦ କରିଦେବାକୁ ଚେଷ୍ଟା କରିଛନ୍ତି, ଗଜପତି ସେବାକୁ ବନ୍ଦ କରିଦେବା ପାଇଁ ଚେଷ୍ଟା କରିଛନ୍ତି ଏବଂ ତାର ବିକଳ୍ପ ବ୍ୟବସ୍ଥା କରାଇଛନ୍ତି, କିନ୍ତୁ ଜଗନ୍ନାଥ ମହାପ୍ରଭୁ ଯାଇନାହାନ୍ତି, ଅଟକିଛନ୍ତି ଚାରମାଳ ଉପରେ। ସେହି ଗଜପତି ମହାରାଜା ଆସିଛନ୍ତି, ଶେଷରେ ତାଙ୍କୁ ପରାମର୍ଶ ଦିଆହେଇଛି, ଆପଣ ଏ ବ୍ୟବସ୍ଥାକୁ ବନ୍ଦ କରିପାରିବେ ନାହିଁ, ଯେତେ କ୍ଷମତା ଥିଲେ ମଧ୍ୟ ଆପଣ ଏ ବ୍ୟବସ୍ଥାକୁ ବନ୍ଦ କରିପାରିବେ ନାହିଁ। ତେଣୁ ସେଇଥିପାଇଁ ପୁଣି ସେଇ ଗଜପତି ଆସିଛନ୍ତି, ସେଇ ଛେରାପହଁରା ହେଇଛି, ମହାପ୍ରଭୁ ବିଜୟ ହେଇଛନ୍ତି, ଏଭଳିଆ କଥା ମଧ୍ୟ ଘଟିଛି। ତେଣୁ ଗଜପତି ମହାରାଜାଙ୍କର ଏ ସେବାଟା ଗୋଟେ ସାମାନ୍ୟ ସେବା ନୁହଁ।
0: ଆଚ୍ଛା, ଆମେ ଏବେ ସେପଟକୁ ପଠାଇଦେବା, ସେମାନେ କିଛି କହନ୍ତୁ।
1: ହଁ କୁହନ୍ତୁ।
0: ମୁଁ ବର୍ତ୍ତମାନ ଆମର ଦ୍ୱିତୀୟ କେନ୍ଦ୍ର ଯେଉଁ ଅଛନ୍ତି, ଦ୍ୱିତୀୟ କେନ୍ଦ୍ରରେ ବର୍ତ୍ତମାନ ଥିବା ଆମର ବିଦ୍ୱାନ ମଣ୍ଡଳୀଙ୍କୁ ନିବେଦନ କରିବି, ସେ ବର୍ତ୍ତମାନ ଧାରା ବିବରଣୀ ପ୍ରଦାନ କରିବେ। ଜୟ ଜଗନ୍ନାଥ,
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ଛେରା ପହଁରାର ଶେଷ ପର୍ଯ୍ୟାୟରେ ଆମେ ଉପନୀତ।

0: ସମ୍ପାଦନ କରିପାରିବ ନାହିଁ। ଯଦି କର୍ମ ଠିକ ଅଛି ତେବେ ଫଳ ମଧ୍ୟ ତୁମ ପାଖ ପାଖେ ରହିଛି। ଏ କଥାକୁ ତୁମେ ବିଶ୍ୱାସ ଏବଂ ଭରସା ରଖ ନା କ'ଣ କହୁଛ?
1: ନାଇଁ, ଠିକ ତାହିଁ ସତ୍ୟ। ବର୍ତ୍ତମାନ ଆଜି ଜେନତନ ପ୍ରକାରଣ ତିନି ରଥ ଆଜି ନିଶ୍ଚିତ ଭାବରେ ପହଞ୍ଚିବ, କାରଣ ଯାହା ବିଧିବିଧାନ ରହିଛି।
0: ଗୋଟେ ବୃହତ କାୟ ସଂକୀର୍ତ୍ତନ ମଣ୍ଡଳୀ, ଯେଉଁ ସଂକୀର୍ତ୍ତନ ମଣ୍ଡଳୀ
1: ଯାଉଛନ୍ତି,
0: ଶତାଧିକ ସଂକୀର୍ତ୍ତନ ପ୍ରେମୀ ସେମାନେ ନୃତ୍ୟ କରି କରି ଯାଉଛନ୍ତି। ଆପଣମାନେ ଜାଣନ୍ତି ନୃତ୍ୟ କେତେବେଳେ ହେଇଯାଏ ସେମାନେ ଅନୁଭବ କରିପାରନ୍ତି ନାହିଁ, ଯେଉଁମାନେ ସଂକୀର୍ତ୍ତନ
1: କରନ୍ତି। ବର୍ତ୍ତମାନ ଧୀରେ ଧୀରେ ଶ୍ରୀମନ୍ଦିର ପାଖରୁ ଲୋକାରଣ୍ୟ ହେଇଗଲାଣି, ଖାଲି ମୁଣ୍ଡମାଳ, ଆଉ କିଛି ବାଟ ନାହିଁ। ମଝିରେ ଯାହା ଟିକେ ଟିକେ ଫାଙ୍କା ଲାଗୁଛି, ଯିବା ଆସିବା ଚାଲୁଛି। ସଂକୀର୍ତ୍ତନ ମଣ୍ଡଳୀ ଉଦଣ୍ଡ ନୃତ୍ୟ କରୁଛନ୍ତି, ଦୁଇ ବାହୁ ପ୍ରସାରିତ କରି ଯେଉଁଭଳି ଭାବରେ ନୃତ୍ୟ କରୁଛନ୍ତି, ତାଙ୍କର ଭକ୍ତିଭାବ ନୈବେଦ୍ୟ ଅର୍ପଣ କରୁଛନ୍ତି।
0: ଆପଣମାନେ ମଧ୍ୟ ଶୁଣିପାରୁଥିବେ ଏଇ ଯୋଉ ମୃଦଙ୍ଗ ଏବଂ ବିଭିନ୍ନ ପ୍ରକାର ବାଦ୍ୟ କରତାଳ, ଏଇ ଯୋଉ ବାଦ୍ୟର ଯୋଉ ଝଙ୍କାର ତାକୁ ମଧ୍ୟ ଶ୍ରବଣ କରିପାରୁଥିବେ।
1: ଇନ୍ଦ୍ର ଦେବତା ଟିକେ ଟିକେ ବୃଷ୍ଟି କରୁଛନ୍ତି, ଇନ୍ଦ୍ର ଦେବତା ପ୍ରଣାମ କରୁଛନ୍ତି।
0: ଇଏ ହଉଛି ସେବା, କାହିଁକିନା ବ୍ରହ୍ମା ଡାକୁଛନ୍ତି ଦେବ
1: ମଣିମା ମଣିମା,
0: ଇନ୍ଦ୍ର ଡାକୁଛନ୍ତି ଦେବ କୁହାରୀ ଶୁଣିମା। ତେଣୁ ସବୁ ସକଳ ସୁର ସେବା ଅବସର ଦୋ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ। ସମସ୍ତ ଦେବଗଣ ମାନେ ସେବା ଅର୍ପଣ କରନ୍ତି ମହାପ୍ରଭୁ।
1: ଇନ୍ଦ୍ର ଦେବ ଆଉ ରହିପାରିଲେ ନାହିଁ, ସେ ଦେଖିଲେ ଯେ ମୁଁ ମଧ୍ୟ ଭକ୍ତି ନୈବେଦ୍ୟ ଅର୍ପଣ କରିବି ସ୍ୱର୍ଗରେ ଥାଇକିରି, ସେ ମଧ୍ୟ ନିଜର ବାରିଧାରା ପ୍ରକାଶ କରୁଛନ୍ତି।
0: ବନ୍ଧୁ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ, ଏଇ ଯୋଉ ବର୍ଷା ବିନ୍ଦୁ ଟିକେ ଟିକେ ପଡିବା ଅବସ୍ଥାରେ ଭକ୍ତଙ୍କ ମନରେ ଏ ଯୋଉ ଉନ୍ମାଦନା, ଏଇ ଯୋଉ ଭକ୍ତିର ଯୋଉ ପ୍ରାବଲ୍ୟ, ତାହା ଏତେ ପରିମାଣରେ ବଢ଼ିଯାଉଛି, କାହିଁକି ଗୋଟେ ଅସମ୍ଭବ କଥା। ବର୍ଷାକୁ କେହି କେତେବେଳେ ନିଜ ଆୟତ୍ତରେ ରଖି ନାହିଁ ଯେ ବର୍ଷା କରେଇଦେବ, ଇଏ ହେଉଛି ମହାପ୍ରଭୁଙ୍କର ଆୟତ୍ତରେ ରହିଛି। ତେଣୁ ଇନ୍ଦ୍ର ଆଜି ପୁଷ୍ପ ବୃଷ୍ଟି କରି ମହାପ୍ରଭୁଙ୍କର ଦିବ୍ୟ ରଥର ଆଗମନକୁ ଯେମିତି ସ୍ୱାଗତ ସମ୍ବର୍ଦ୍ଧନା ଜଣାଉଛନ୍ତି, ପ୍ରଣାମ ନିବେଦନ କରୁଛନ୍ତି। ଆପଣ କ'ଣ କହିବେ ଏ ପରିବେଶକୁ?
1: ଅତି ଚମତ୍କାର, ଅତି ସୁନ୍ଦର, ଅତି ଅନୁଭୂତି ସମ୍ପନ୍ନ। ଏବେ ନବା ଏକ ଛୋଟ ବିରତି।
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
3: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
4: ହଁ, ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
5: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
4: ଡିଜାଇନ୍ ନୂଆ ଅଛି, ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
5: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍। ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ରୁ ଏଚ୍ୟୁଆଇଡି କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
6: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଅଛି।
7: ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିର ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 ଏପ୍ରିଲ୍ 2025ରୁ ଲାଗୁ କରାଯାଇଛି।
6: ଏହି ଯୋଜନା ଅଧୀନରେ ମିଳୁଥିବା ସୁବିଧା ଗୁଡ଼ିକ ହେଉଛି କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ।
7: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ଟଙ୍କା ପାଇବେ।
6: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
7: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
6: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍ wcd.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି। ମଶାବାହିତ ରୋଗ, ଡେଙ୍ଗୁ, ମ୍ୟାଲେରିଆ ଏବଂ ଜାପାନୀ ଜ୍ୱର ହେଉଛି ଆମ ରାଜ୍ୟର ମୁଖ୍ୟ ମଶାବାହିତ ରୋଗ।
8: ବର୍ଷା ଋତୁର ଆରମ୍ଭ ଓ ଶେଷ ଉଭୟ ସମୟରେ ମଶା ବଂଶ ବୃଦ୍ଧି

0: ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି ହୁଏ ଓ ଏହି ତିନୋଟି ରୋଗର ପ୍ରାଦୁର୍ଭାବ ବଢ଼ିଯାଏ।
1: ଏଥିରୁ ରକ୍ଷା ପାଇବା ପାଇଁ ଘର ଚାରିପାଖରେ ଓ ଘର ଭିତରେ କୌଣସି ସ୍ଥାନରେ ସାତ ଦିନରୁ ଅଧିକ ସମୟ ପାଣି ଜମି ରହିବାକୁ ଦିଅନ୍ତୁ ନାହିଁ।
0: ପାଣିକୁ ଧରି ରଖୁଥିବା ଭଙ୍ଗା ଡବା, ସଢେଇ, ଅବ୍ୟବହୃତ ହାଣ୍ଡି, ଟାୟାର ଆଦି ନଷ୍ଟ କରିଦିଅନ୍ତୁ।
1: ଘର ପାଖରୁ ବଣବୁଦା ସଫା କରନ୍ତୁ।
0: ନାଳ ନର୍ଦ୍ଦମାରେ ଓ ଖାଲୁଆ ସ୍ଥାନରେ ଜମି ରହୁଥିବା ପାଣିରେ ମଶା ନିରୋଧକ ଔଷଧ ପକାଇବାକୁ ସ୍ୱାସ୍ଥ୍ୟ କର୍ମଚାରୀ ବା ପୌର କର୍ମଚାରୀଙ୍କୁ ସହାୟତା କରନ୍ତୁ।
1: ଦିନ ହେଉ ବା ରାତି ଶୋଇବା ବେଳେ ମଶାରୀ ବ୍ୟବହାର କରନ୍ତୁ।
0: ଶରୀରକୁ ଯଥାସମ୍ଭବ ଅଧିକ ଢାଙ୍କିବା ଭଳି ପୋଷାକ ପିନ୍ଧନ୍ତୁ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
2: ଆଲୁମିନିୟମର ଶକ୍ତିରେ ଦେଶର ପ୍ରଗତି, ମହାପ୍ରଭୁଙ୍କ ଆଶୀର୍ବାଦରେ ସଭିଙ୍କ ସମୃଦ୍ଧି। ବାହୁଡ଼ା ଯାତ୍ରା ଓ ସୁନାବେଶ ଅବସରରେ ନାଲ୍କୋ ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା।
3: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଶ୍ରୋତା ବନ୍ଧୁ, ବର୍ତ୍ତମାନ ବଡ଼ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଗଲା ଏବଂ ଯେଉଁଠି ରଥ ଥିଲେ ସେଇଠୁ ପାଖାପାଖି 20 ହାତ ପର୍ଯ୍ୟନ୍ତ ରଥ ଚାଲିଗଲେଣି ଏବଂ ଟଣା ଚାଲିଛି। ଆମେ ଦେଖୁଛୁ ବହୁ ବରିଷ୍ଠ ପଦାଧିକାରୀ ଏବଂ ରାଜ୍ୟର ପୋଲିସ ଡିଜିଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ସେ ରଥ ଦୌଡ଼ି ଧରିକି ଟାଣୁଛନ୍ତି ଏବଂ ରଥ ଯିବାରେ ମଧ୍ୟ କିଛି ଅସୁବିଧା ହେଉନି। ମନେ ହେଉଛି ସତେ ଯେମିତି ବଡ଼ ଠାକୁର ଅପେକ୍ଷା କରିଥିଲେ କେତେବେଳେ ରଥ ଦୌଡ଼ି ଯୋଚା ହେବ ଏବଂ ଭକ୍ତମାନେ ତାଙ୍କ ରଥକୁ ଟାଣିକରି ନେବେ ତାଳଧ୍ୱଜ ରଥକୁ। ବହୁତ ସୁନ୍ଦର ଭାବରେ ରଥ ଆଗକୁ ଆଗକୁ ଅଗ୍ରଗତି କରୁଛନ୍ତି, ଆପଣ ତ ଜାଣିଛନ୍ତି। ରଥ ଯିବା ପାଇଁ ଯେଉଁ ଶରଦା ବାଲି, ସେ ଶରଦା ବାଲି ତ ଆଜିକାଲି କଂକ୍ରିଟ୍ ହୋଇଯାଇଛି, ତା ଉପରେ ବାଲିର ଆସ୍ତରଣ ଟିକେ ଟିକେ ପକା ହୋଇଛି ଶରଦା ବାଲିର, ତାକୁ ଭ୍ରମ ସୃଷ୍ଟି କରିବା ପାଇଁ ବା ଶରଧା ବାଲିର ରୂପ ଦେବା ପାଇଁ। ତେଣୁ ରଥ ଯିବାରେ କିଛି ଅସୁବିଧା ବି ନାହିଁ। ଯେଉଁଠି ରଥ ଠିଆ ହୋଇଥିଲେ ସେହି ଜାଗାରେ ଟିକେ ବାଲି ଥିଲା, ତାପରେ ବାଲିର ଆସ୍ତରଣ ଟିକେ ଟିକେ କମି କମି ଯାଉଛି। ଆଗକୁ ଆଗକୁ ରଥ ଯେତେ ବଢ଼ିବେ ଦେଖିବେ ଧୀରେ ଧୀରେ ରଥ ଟାଣିବା ଆହୁରି ସହଜ ହୋଇଯିବ। ତେଣୁ ଯେଉଁ 4 ବେଳେ ରଥ ଟଣା ହେବାର ବିଧି ବ୍ୟବସ୍ଥା ବା ନୀତି ନିର୍ଘଣ୍ଟ ହୋଇଥିଲା, ତାଠୁ ପାଖାପାଖି ଅଧଘଣ୍ଟା 35 ବିଳମ୍ବରେ ରଥ ଟଣା ଆରମ୍ଭ ହୋଇଛି। ଏପଟେ ମା ସୁଭଦ୍ରାଙ୍କ ରଥରେ ଚାରମାଳ ଖୋଲା ହୋଇସାରିଲାଣି, ପ୍ରଭୁ ଜଗନ୍ନାଥଙ୍କର ନନ୍ଦିଘୋଷ ରଥରେ ଘୋଡ଼ା ଯଚା ଚାଲିଛନ୍ତି। ତେଣୁ ଏଭଳି ଭାବରେ ରଥଯାତ୍ରାର ସମାପନ ପର୍ଯ୍ୟାୟରେ ଆମେ ଉପନୀତ ହେଲୁଣି ଧୀରେ ଧୀରେ। ଆପଣ ଜାଣିଛନ୍ତି ଏହି ରଥଯାତ୍ରା ଦେଖିବା ପାଇଁ ବା ରଥଯାତ୍ରାରେ ଅଂଶଗ୍ରହଣ କରିବା ପାଇଁ ଯେଉଁ ଲୋକମାନଙ୍କ ଭିତରେ ବା ଶ୍ରଦ୍ଧାଳୁମାନଙ୍କ ଭିତରେ ଯେଉଁ ବ୍ୟାକୁଳତା ଏବଂ ଆକୁଳତା, ସେ ଆକୁଳତାର ଏଇଟା ହେଉଛି ସବୁଠୁ ଚରମ ମୁହୂର୍ତ୍ତ। ଆପଣ ଜାଣିଛନ୍ତି ଯେଉଁ ରଥଯାତ୍ରା ଭିତରେ 2 କଥା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ହେଉଛି ପହଣ୍ଡି, ମହାପ୍ରଭୁମାନଙ୍କର ପହଣ୍ଡି। ଯେଉଁ ପହଣ୍ଡି ଦର୍ଶନ କରିବା ପାଇଁ ଲୋକମାନଙ୍କ ଭିତରେ ବହୁତ ଭାକ୍ତିକ ଆବେଗ ଥାଏ। ଏବଂ ଦ୍ୱିତୀୟ ହେଉଛି ରଥ ଟଣା, ଏବଂ ରଥ ଟଣାରେ ସମସ୍ତଙ୍କର ଇଚ୍ଛା କେମିତି ଆମେ ରଥକୁ ଟିକେ ଟାଣିଦେବୁ ଏବଂ ରଥ ଦୌଡ଼ିକୁ ଟିକେ ଛୁଇଁଦେବୁ। ଏଇ ଯେଉଁ ବିଶ୍ୱାସ ଏବଂ ପରମ୍ପରା କ୍ରମେ ଲୋକମାନଙ୍କ ଭିତରେ ଏଇ ଯେଉଁ ବିଶ୍ୱାସ ଦୃଢ଼ୀଭୂତ ହୋଇଛି, ସେଇଥିପାଇଁ ଲୋକମାନେ ଏତେ ସମବେତ ହୋଇଯାଉଛନ୍ତି ରଥ ଟାଣିବା ପାଇଁ। ତଥାପି ବଡ଼ ଆନନ୍ଦର କଥା ଯେ କୌଣସି ବିଶୃଙ୍ଖଳା ନଥାଇକରି ଏପର୍ଯ୍ୟନ୍ତ ନିର୍ବିଘ୍ନରେ ସବୁ କାମ ସମାପନ ହୋଇଛି। ଆଉ ଆକାଶରେ ମଧ୍ୟ ଟିକେ ମେଘ ଦେଖାଦେଉଛନ୍ତି। ଆମେ ଯେଉଁ ଶରଧାବାଲି କେନ୍ଦ୍ରରେ ବସିଛୁ, ଆମର ପଛପଟକୁ ବା ଆପଣ ତାକୁ କହିପାରନ୍ତି ଦକ୍ଷିଣ ଦିଗ ହେଲେ ଏଇଟା ପଶ୍ଚିମ ଦିଗ ହେବ, ପଶ୍ଚିମ ଦିଗରେ ଟିକେ ମେଘ ଅଛନ୍ତି ଏବଂ ମେଘ ମଧ୍ୟ ଟିକେ ଟିକେ କେତେବେଳେ ବିନ୍ଦୁ ବିନ୍ଦୁ ଜଳ ପକାଉଛନ୍ତି, ଯେଉଁଟାକୁ ଜଳ ସିଞ୍ଚନ ବୋଲି ଆମେ କହିପାରିବା। ବର୍ଷା ନୁହେଁ ଇଏ, ଯେଉଁଟାକି ଲୋକମାନଙ୍କୁ ଆଶ୍ୱସ୍ତ କରୁଛି କିଛି ଅସୁବିଧା ନାହିଁ। ବର୍ଷାର ସମ୍ଭାବନା ତ ବର୍ତ୍ତମାନ ଯାହା ଜଣାପଡ଼ୁଛି ବର୍ଷାର ସମ୍ଭାବନା ନାହିଁ, ଆଉ ରଥ ଟଣା ସରିବା ପର୍ଯ୍ୟନ୍ତ ବର୍ଷା ମଧ୍ୟ ନ ହୋଇପାରେ। ବର୍ଷା ନାହିଁ, ଟିକେ ସୁନ୍ଦର ପବନ ହେଉଛି, ଆଉ ଆକାଶରେ ସେମିତି କିଛି ଭୟ ସୃଷ୍ଟି କଲା ଭଳି ମେଘ ନାହାନ୍ତି। ତେଣୁ ଆମେ ଭାବୁଛୁ ଏହି ରଥ ଟଣା କାର୍ଯ୍ୟକ୍ରମ ସୁରୁଖୁରୁରେ ସମାପ୍ତ ହେବ। ଆଉ ରଥଯାତ୍ରାର ଯେଉଁ 3 ଅଙ୍ଗ, ଗୋଟିଏ କଥା ସକାଳେ ଆମେ ଆଲୋଚନା କରୁଥିଲେ, ଗୋଟିଏ ହେଲା ଶ୍ରୀଗୁଣ୍ଡିଚା ଯାତ୍ରା, ଗୋଟିଏ ହେଲା ଆଡ଼ପ ମଣ୍ଡପରେ ଅବସ୍ଥାନ, ଆଉ ଗୋଟିଏ ହେଲା ଯେ ବାହୁଡ଼ା ଯାତ୍ରା। ଏହି 3 ଅଙ୍ଗ ଯିଏ ଦର୍ଶନ କରିପାରିବେ ତାଙ୍କର ତ ମହାଫଳ ହେବ, ମହାପୁଣ୍ୟ ଅର୍ଜନ କରିବେ ସିଏ। ଏବଂ 3 ଅଙ୍ଗରୁ ଯେକୌଣସି ଅଙ୍ଗ ଦର୍ଶନ କଲେ ମଧ୍ୟ କିଛି କମ୍ ଫଳ ହେବ ନାହିଁ, ଏ ପ୍ରକାର କଥା ଆମର ଶାସ୍ତ୍ର ପୁରାଣମାନଙ୍କରେ କୁହାଯାଇଛି। ଜଗନ୍ନାଥ ହେଉଛନ୍ତି समन्वय।

0: ପ୍ରତ୍ୟେକ ଜଗନ୍ନାଥଙ୍କ ଭିତରେ ମହାପ୍ରଭୁଙ୍କ ଭିତରେ ସବୁ ଧର୍ମ ସବୁ ଦର୍ଶନ ସବୁ ମତ ସବୁ ପଥ ଇଏ ସବୁ ସମାହିତ ହୋଇଛନ୍ତି ଏବଂ ଆପଣ ସାରା ପୃଥିବୀ ଦେଖନ୍ତୁ ସାରା ବିଶ୍ୱ ଦେଖନ୍ତୁ ଏଭଳି ବିଗ୍ରହ ଆପଣ କେଉଁଠି ପାଇବେ ନାହିଁ। ଏ ବିଗ୍ରହଙ୍କର ପରିକଳ୍ପନା ଏଭଳି ଭାବରେ କରାହେଇଛି ଯେ ସେଇଠି ଯିଏ ତାଙ୍କୁ ଯେଭଳି ଭାବରେ ଯେମିତି ଗୀତାରେ ଭଗବାନ କହିଛନ୍ତି ଶ୍ରୀକୃଷ୍ଣ ଯେ ଯଥା ମାଂ ପ୍ରପଦ୍ୟନ୍ତି ତାଂ ତଥୈବ ଭଜାମ୍ୟହଂ ବା ଯାଦୃଶୀ ଭାବନା ଯସ୍ୟ ସିଦ୍ଧିରେ ଭବତି ତାଦୃଶୀ ବୋଲି ଯେଉଁ କଥା ଅଛି ପ୍ରକୃତରେ ମହାପ୍ରଭୁଙ୍କ ପାଖରେ ଏ କଥାଟି ସତ୍ୟ। ମହାପ୍ରଭୁଙ୍କୁ ଯିଏ ଯେଉଁ ଭାବରେ ଦେଖିବାକୁ ଚାହିଁବ ସିଏ ସେହି ଭାବରେ ଦେଖିପାରିବ କାରଣ ମହାପ୍ରଭୁଙ୍କ ବିଗ୍ରହର ନିର୍ମାଣଟି ହେଉଛି ସେହିଭଳି ଏବଂ ମହାପ୍ରଭୁଙ୍କର ବିଗ୍ରହଟି ଯେଉଁ ନିର୍ମାଣ ହୋଇଛି ସେହି ବିଗ୍ରହଟିକୁ କେହି ନିର୍ମାଣ କରିନାହିଁ ସେ ସ୍ୱୟଂ ନିର୍ମାଣ କରିଛନ୍ତି ନିଜକୁ। ଯେଉଁ ବିଶ୍ୱକର୍ମା ଆସିକରି ତାଙ୍କୁ ନିର୍ମାଣ କଲେ ସେ ବିଶ୍ୱକର୍ମା ହେଉଛନ୍ତି ସ୍ୱୟଂ ସେ ନିଜେ ତେଣୁ ତାଙ୍କର ନିଜ ଇଚ୍ଛାରେ ସେ ଏଭଳି ବିଗ୍ରହର ରୂପ ଧାରଣ କରିଛନ୍ତି ତେଣୁ ଏଇଟା କମ୍ ବଡ଼ କଥା ନୁହେଁ। କୌଣସି ଆଧ୍ୟାତ୍ମିକ ପୀଠରେ ଆପଣ ଏହି ପ୍ରକାର ବିଚାର ଦେଖିବେ ନାହିଁ ଯେଉଁଠି ସ୍ୱୟଂ ବିଷ୍ଣୁ ସ୍ୱୟଂ ପରମାତ୍ମା ନିଜେ ଆସି ନିଜେ ବର୍ଦ୍ଧକୀ ରୂପରେ ନିଜର ବିଗ୍ରହ ନିର୍ମାଣ କରିଛନ୍ତି ଏବଂ ସିଏ ନିଜେ ନିର୍ମାଣ କରିଥିବାରୁ ଯେହେତୁ ତାଙ୍କ ଭିତରେ କୌଣସି ଧର୍ମ ସମ୍ପ୍ରଦାୟ ମତ ଦର୍ଶନ ଏସବୁ ବିଚାର ପରମାତ୍ମାଙ୍କ ପାଖରେ ନଥାଏ। ପରମାତ୍ମା କ'ଣ ହିନ୍ଦୁ, ପରମାତ୍ମା କ'ଣ ମୁସଲମାନ, ପରମାତ୍ମା କ'ଣ ଖ୍ରୀଷ୍ଟିଆନ, ସିଏ ସବୁ ତେଣୁ ଆମେ ଯେମିତି କହୁଛେ ଆଲ୍ଲା ଆକବର ରହିମ ଏ ସମସ୍ତେ ଯୀଶୁ ଏ ସମସ୍ତେ ସମାନ ସେଇଭଳିଆ ମହାପ୍ରଭୁଙ୍କ ବିଚାରରେ ଏସବୁ ସଂକୀର୍ଣ୍ଣତା ନଥାଏ। ତେଣୁ ସଂକୀର୍ଣ୍ଣତା ନଥିବାରୁ କୌଣସି ସଂକୀର୍ଣ୍ଣତା ରହିତ ସଂକୀର୍ଣ୍ଣ ବିଚାରରୁ ବହୁତ ଊର୍ଦ୍ଧ୍ୱରେ ରହି ସେ ନିଜର ବିଗ୍ରହକୁ ପରିକଳ୍ପନା କରିଛନ୍ତି। ସେଇଥିପାଇଁ ଆପଣ ବିଶ୍ୱରେ କେଉଁଠି ଏଭଳି ଦେବତା ଦେଖିଛନ୍ତି, କେଉଁଠି ଏଭଳି ବିଗ୍ରହ ଦେଖିଛନ୍ତି ଯେ ଯାହାଙ୍କୁ ଦେଖିଲେ ସମସ୍ତେ କହିବେ ଇଏ ଆମ ଦେବତା? ଇଏ କ'ଣ କେଉଁ କ୍ଷେତ୍ରରେ ଘଟିଛି? କେବଳ ଶ୍ରୀକ୍ଷେତ୍ରରେ ଘଟିଛି। ତେଣୁ ସେଇଥିପାଇଁ ଆଜି ଯଦି ଜଗନ୍ନାଥଙ୍କର ସଂସ୍କୃତି ବିଶ୍ୱବ୍ୟାପକ ହୋଇଛି ଏବଂ ଜଗନ୍ନାଥ ଚେତନା ଯଦି ବିଶ୍ୱ ଜନତାଙ୍କୁ ଆକୃଷ୍ଟ କରିଛି ଏବଂ ସମଗ୍ର ବିଶ୍ୱ ଜନତା ଜଗନ୍ନାଥଙ୍କ ବିଗ୍ରହ ଭିତରେ ନିଜର ଆରାଧ୍ୟଙ୍କୁ ଦେଖିଛି, ତାହେଲେ ଇଏ ହେଉଛି ସେହି ମହାପ୍ରଭୁଙ୍କର କରୁଣା ଏବଂ ମହାପ୍ରଭୁଙ୍କର ନିଜ ବିଚାର। ମହାପ୍ରଭୁ ନିଜେ ନିଜ ପାଇଁ ନିଜେ ଯେଉଁ ବିଗ୍ରହ ଗଢ଼ିଛନ୍ତି ସେହି ବିଗ୍ରହ ହେଉଛନ୍ତି ଅନନ୍ୟ ବିଗ୍ରହ ସମଗ୍ର ବିଶ୍ୱରେ। ସେହି ଅନନ୍ୟତା ହେତୁ ମହାପ୍ରଭୁଙ୍କର ମହିମା ଏତେ ବ୍ୟାପକ ହୋଇଛି ଏବଂ ଆଜି ଯେତେବେଳେ ଘୋଷ ଯାତ୍ରାରେ ମହାପ୍ରଭୁ ଯାଉଛନ୍ତି ଆମେ ଚାରି ବିଗ୍ରହଙ୍କର କଥା କହୁଛୁ, ଚତୁର୍ଦ୍ଧା ମୂର୍ତ୍ତିଙ୍କ କଥା କହୁଛୁ, କିନ୍ତୁ ଚତୁର୍ଦ୍ଧା ମୂର୍ତ୍ତି ବୋଲି ପ୍ରକୃତରେ କିଛି ନାହିଁ। ଗୋଟିଏ ମୂର୍ତ୍ତି ହିଁ ସେ ଚାରି ଭାଗ ହୋଇଛନ୍ତି, ତେଣୁ ଯେତେ ଅବତାର ସୃଷ୍ଟି ହୋଇଛନ୍ତି ସେ ମହାପ୍ରଭୁଙ୍କ ପାଖରୁ ସୃଷ୍ଟି ହୋଇଛନ୍ତି, ଯେତେ ଅବତାର ତାଙ୍କ ଭିତରେ ସବୁ ଲୀନ ହେବେ। ତେଣୁ ମହାପ୍ରଭୁ ଯେଉଁ ଚତୁର୍ଦ୍ଧା ମୂର୍ତ୍ତି ବୋଲି କହୁଛୁ ଆମେ ତାହିଁରେ ଭିନ୍ନ ବୁଦ୍ଧି କରୁଛୁ, ଭିନ୍ନ ବୁଦ୍ଧି କରିବା ଅନୁଚିତ। ଯିଏ ଜଗନ୍ନାଥ ସିଏ ବଳଭଦ୍ର, ଯିଏ ଜଗନ୍ନାଥ ସିଏ ସୁଭଦ୍ରା, ଯିଏ ଜଗନ୍ନାଥ ସିଏ ସୁଦର୍ଶନ। ତେଣୁ ଏକ ମୂର୍ତ୍ତି ଚତୁର୍ଦ୍ଧା ମୂର୍ତ୍ତି ରୂପରେ ଲୀଳା ରଚନା କରିବା ପାଇଁ ଶ୍ରୀକ୍ଷେତ୍ରରେ ଆବିର୍ଭୂତ ହୋଇଛନ୍ତି। ତେଣୁ ଇଏ ଜଣେ ଦେବତାଙ୍କ ରଥଯାତ୍ରା, ପରମବ୍ରହ୍ମ ବିଷ୍ଣୁ ମହାବିଷ୍ଣୁଙ୍କର ଏ ରଥଯାତ୍ରା, ସ୍ୱୟଂ ପରମାତ୍ମା ପରମବ୍ରହ୍ମଙ୍କ ରଥଯାତ୍ରା, ସେ ବଳଭଦ୍ର ହୁଅନ୍ତୁ ମା ସୁଭଦ୍ରା ହୁଅନ୍ତୁ ସବୁ ଗୋଟେ। ତେଣୁ ସେଇଭଳିଆ ଭାବରେ ଏଇ ଯେଉଁ ଅନନ୍ୟତା, ଏଇ ଦର୍ଶନ ବିଚାରର ଯେଉଁ ଅନନ୍ୟତା, ସେଇ ଅନନ୍ୟତା ହିଁ ଆଜି ଆକୃଷ୍ଟ କରିଛି ସମଗ୍ର ବିଶ୍ୱଙ୍କୁ। ସେଇଥିପାଇଁ ରଥଯାତ୍ରାର ଏତେ ମହନୀୟତା, ରଥଯାତ୍ରାର ଏତେ ମହତ୍ଵ। ବର୍ତ୍ତମାନ ୟାର ପରବର୍ତ୍ତୀ ଧାରା ବିବରଣୀ ଆପଣଙ୍କୁ ଶୁଣାଇବା ପାଇଁ ବର୍ତ୍ତମାନ ରଥ ଧୀରେ ଧୀରେ ତାଳଧ୍ୱଜ ରଥ ବଡ଼ ଶଙ୍ଖ ଆଡ଼କୁ ଅଗ୍ରସର ହେଉଛନ୍ତି, ଟାଣିବା ଜାରି ରହିଛି, ରଥ ଟଣା ଜାରି ରହିଛି। ପରବର୍ତ୍ତୀ ଧାରା ବିବରଣୀ ଆଉ ଦୁଇଟି ରଥ ଯେଉଁ ଅଛନ୍ତି ୟାଙ୍କର ବ୍ୟବସ୍ଥା ଏବଂ କେଉଁ ଅବସ୍ଥାରେ ଏମାନେ ଅଛନ୍ତି, କ'ଣ କ'ଣ ଆଗକୁ ହେବ ସେହି ସମ୍ପର୍କରେ ସୂଚନା ଦେବା ପାଇଁ ମୁଁ ଅନୁରୋଧ କରୁଛି ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ।
1: ମିନ୍ଦୁ କଳିନ୍ଦ ମୁଖମ ବରଚନ୍ଦନ ବାସିତ ବିଗ୍ରହକମ କଳଧୌତ ବିଜୃମ୍ଭିତ ଭୂସଜୁସଂ ଭଜ ନୀଳ ନଗାର୍ଚିତ ଚକ୍ର ଦୃଶମ ଭଜ ନୀଳ ନଗାର୍ଚିତ ଚକ୍ର ଦୃଶଂ ଭଜ ନୀଳ ନଗାର୍ଚିତ ଚକ୍ର ଦୃଶମ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ବିଜେ କରିଗଲେଣି ବଡ଼ ଦେଉଳର ବଡ଼ ଖାଉନ୍ଦ ବଳଭଦ୍ର ଭଗବାନ, ତାଳଧ୍ୱଜ ରଥରେ ଚଢ଼ି ସେ ଆଗେ ଆଗେ ଆଗେ ଆଗେ ଚାଲିଲେଣି। ଆଗେ ଚାଲେ ବଳ

0: ଭଦ୍ର ମଧ୍ୟେ ଚାନ୍ଦମୁହିଁ ପଛରେ ଆସେ କାଳିଆ ଗହଳି ଲଗାଇ। ତେଣୁ ଏ ହେଉଛି ପରମ୍ପରା। ଆଗରେ ବଳଭଦ୍ର ଭଗବାନ ସେ କାଳଧ୍ୱଜ ରଥରେ ବିଜେ କରିଗଲେଣି, ତାଙ୍କର ଗତି ଅବାହାରିତ, ସେ ଏଇଭଳି ଭାବରେ ସେ ଚାଲିଯିବେ। ସେ ନିଶ୍ଚିତ ଭାବରେ ଆଜି ଯାଇ ପହଞ୍ଚିବେ ସିଂହଦ୍ୱାର ନିକଟରେ। ତେଣୁ ବର୍ତ୍ତମାନ ଯେତେବେଳେ ବଳଭଦ୍ରଙ୍କର ରଥ ଟଣାଗଲା, ସେତେବେଳେ ଆକାଶରୁ ବିନ୍ଦୁ ବିନ୍ଦୁ ହେଇ ଟିକେ ବର୍ଷା ହେଲା। ତେଣୁ ଆମେ ଏହାକୁ କଳ୍ପନା କରିବା ଯେ ଯଦି କୌଣସି ଏକ କାର୍ଯ୍ୟର ଶୁଭାରମ୍ଭରେ ବର୍ଷା ଟିକେ ହୁଏ, ତେବେ ନିଶ୍ଚିତ ଭାବରେ ମଙ୍ଗଳପ୍ରଦ ହେବ। ତେଣୁ ବର୍ତ୍ତମାନ ଶୁଭ ମଙ୍ଗଳରେ ବିଜେ କରିଛନ୍ତି କାମପାଳ ହଳାୟୁଧ ଭଗବାନ ଶଙ୍କର୍ଷଣ, ଏବଂ ତାଙ୍କର ଯେଉଁ ରଥ 14 ଚକ ବିଶିଷ୍ଟ ରଥ, ସେଇ 14 ଚକ ବିଶିଷ୍ଟ ରଥ ବର୍ତ୍ତମାନ ଅଗ୍ରସର ହେଉଛନ୍ତି, ଏବଂ ଆଉ କିଛି ସମୟ ପରେ, କିଛି ଘଣ୍ଟା ପରେ ସେ ରଥ ଯାଇ ଲାଗିବେ ସିଂହଦ୍ୱାରରେ। ସିଂହଦ୍ୱାରରେ ଲାଗିଲା ପରେ ମହାପ୍ରଭୁ ପୁଣି ସିଂହଦ୍ୱାରରେ ଆଉ 3 ଦିନ, ଆଜିକୁ ମିଶାଇ 4 ଦିନ ସେଠାରେ ରହିବେ। ସିଂହଦ୍ୱାରରେ 4 ଦିନ ଅବସ୍ଥାନ କରିବେ। ମହାପ୍ରଭୁ ଆସିଥିଲେ ପତିତମାନଙ୍କୁ ଉଦ୍ଧାର କରିବା ପାଇଁ, ତେଣୁ ଆହୁରି ମଧ୍ୟ କେତେକ ପତିତ ଅଛନ୍ତି, ସେମାନଙ୍କୁ ଉଦ୍ଧାର କରିବେ, ଏ ସ୍ଥାନକୁ ଆସିଥିଲେ।
1: ଡକ୍ଟର ଦାସ, ଇଏ ନନ୍ଦୀ କାଳଧ୍ୱଜ ରଥ କେତେ ବାଟ ଗଲା ପରେ ମା ସୁଭଦ୍ରାଙ୍କ ରଥ ଟଣା ହବ?
0: କାଳଧ୍ୱଜ ରଥ ବଡ଼ ଶଙ୍ଖ ନିକଟରେ ପହଞ୍ଚିଲେ ଦେବୀ ସୁଭଦ୍ରାଙ୍କ ରଥ ଟଣାଯିବ। ସେଇଭଳି ଦେବୀ ସୁଭଦ୍ରାଙ୍କ ରଥ ବଡ଼ ଶଙ୍ଖ ପାଖାପାଖି ହେଇଗଲେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥ ଟଣାଯିବ। ଏଇଭଳି ମଝିରେ ମଝିରେ କିଛି ବ୍ୟବଧାନ ରହିକରି ରଥ ଟଣାଯିବାର ବ୍ୟବସ୍ଥା ରହିଛି। ତେବେ ବର୍ତ୍ତମାନ ବଳଭଦ୍ର ମହାପ୍ରଭୁଙ୍କ ରଥ ଟାଣିକି ଟାଣିବା, ଏବଂ ସେ ବାଟରେ ଯେଉଁ ଅଟକି ଯାଉଛନ୍ତି, ତାର କାରଣ ହେଉଛି ରଥକୁ ଗୋଟିଏ ସରଳ ରେଖାରେ ନେବାକୁ ପଡ଼ିବ, କାରଣ ରଥ ସବୁବେଳେ ବାଁକୁ ନହେଲେ ଡାହାଣକୁ ମାଡ଼ି ଚାଲନ୍ତି। ଏଇ ଯେଉଁମାନେ ରଥ ଟାଣୁଛନ୍ତି ସେମାନେ ଯେହେତୁ ପ୍ରଶିକ୍ଷିତ ରଥ ସଞ୍ଚାଳକ କେହି ନୁହନ୍ତି, ତେଣୁ ସେମାନେ ତାଙ୍କ ମନ ଇଚ୍ଛା ଭିଡ଼ି ନିଅନ୍ତି, ଏବଂ ସେଥିପାଇଁ ମଧ୍ୟ ବ୍ରେକ୍ ପଡ଼େ। ତେଣୁ ଯଦି
1: ଆଗରୁ ଭୋଇ ସେବକମାନେ ରଥ ଟାଣୁଥିଲେ ବୋଲି ଆମେ ଶୁଣିଛୁ,
0: ହଁ ସେମାନେ ସବୁ ପ୍ରଶିକ୍ଷିତ, ତେଣୁ ସେମାନେ
1: ନାଇଁ,
0: ତାଙ୍କ ନାଁ କଳା ବେଠିଆ ବି ଅଛି,
1: କଳା ବେଠିଆ ସରି ଭୋଇ ସେବକ ଭୁଲ କହିଲି, କଳା ବେଠିଆ ମାନେ ଟାଣୁଥିଲେ, କିନ୍ତୁ ସିଏ ପ୍ରଶିକ୍ଷିତ ଥିଲେ,
0: ସେମାନେ
1: ସେତେବେଳକୁ ଦାଣ୍ଡ ଠିକ ନଥିଲା,
0: ଦାଣ୍ଡ ଠିକ ନଥିଲା, କିନ୍ତୁ ପ୍ରଶିକ୍ଷିତ ଥିବାରୁ ଆସିକରି ଏଠି ଲାଗୁଥିଲା, ନହେଲେ 9 ଦିନ ଭିତରେ ଫେରିବା ବଡ଼ କଷ୍ଟ ହୋଇଥାନ୍ତା। ଏବଂ ଆଗେ ମୁଁ ନିଜେ ଦେଖିଛି ଯେ ଯେତେବେଳେ ବଡ଼ ଦାଣ୍ଡରେ ସବୁ ଇଲେକ୍ଟ୍ରିକ୍ ପୋଲ ଥାଏ, ସେତେବେଳେ 2 ପାର୍ଶ୍ୱରେ ଇଲେକ୍ଟ୍ରିକ୍ ପୋଲ ଥାଏ, ଏବଂ ଇଏ ରଥ ଗୁଡ଼ିକ ଯାଇକରି ସେ ଇଲେକ୍ଟ୍ରିକ୍ ପୋଲ ଭିତରେ ପଶିଯିବେ, କାରଣ ସେ ବ୍ରେକ୍ ସେମିତି ଠିକ୍ ନଥାଏ, ଯାହାଫଳରେ ରଥ ଚାଲିବାଟା ବଡ଼ କଷ୍ଟ ହୁଏ, ଯାହାଫଳରେ ବର୍ତ୍ତମାନ ସେ ଇଲେକ୍ଟ୍ରିକ୍ ପୋଲକୁ ଉଠାଇ ପୁଣି ସେ ଜାଗାରେ ଜଣଙ୍କ ଘର ପାଖରେ ଯଦି ଘର ଭିତରେ ପଶିଗଲା, ତାହେଲେ ଭାରି କଷ୍ଟରେ ସେଠୁ ରଥକୁ ଟାଣିବା ବହୁତ ମୁସ୍କିଲ ହୋଇଯାଏ, ଦିନେ 2 ଦିନ ମଧ୍ୟ ଲାଗିଯାଏ, ଏ ଆମେ ଦେଖିବାର ଅଛି। ତେଣୁ କହିବାର କଥା ହେଲା ସେଇଭଳି ଭାବରେ ବର୍ତ୍ତମାନ ଯେଉଁମାନେ ରଥକୁ ଟାଣୁଛନ୍ତି, ବଡ଼ ଉତ୍ସାହ ସେମାନଙ୍କ ମନରେ ଅଛି, ସେଇ ଉତ୍ସୁକତା ବଶତଃ ସେମାନେ ଏଭଳି ଭାବରେ ରଥକୁ ଭିଡ଼ି ଦେଉଛନ୍ତି, ଯାହାଫଳରେ ରଥ ଗୋଟେ ଗୋଟେ
1: ଆଜିକାଲି କ'ଣ କି, ଆଜିକାଲି ଯେହେତୁ ବୈଷୟିକ ସୁବିଧା ସବୁ ହେଇଗଲାଣି, ବ୍ରେକ୍ ଆସିଗଲାଣି, ଜ୍ୟାଗ୍ ଆସିଗଲାଣି, ରେଳବାଇ ବିଭାଗରୁ ଅନେକ ଯନ୍ତ୍ରପାତି ମିଳିଯାଉଛି ରଥକୁ ସଜାଡ଼ି ଦେବା ପାଇଁ, ତେଣୁ ଆଜିକାଲି ଏପଟ ସେପଟ ହେଇଗଲେ ମଧ୍ୟ ରଥକୁ ପୁଣି ବାଟରେ ପକାଇଦେବାର ବ୍ୟବସ୍ଥା ହେଲାଣି, କିଛି ଅସୁବିଧା ହେଉନାହିଁ।
0: ସେଇଥିପାଇଁ ରଥ ଗୋଟିଏ ଦିନରେ ବା 2 ଦିନରେ ପହଞ୍ଚି ଯାଉଛି, ପ୍ରଥମ ଦିନ ଅଳ୍ପ ଟିକେ ଯାଉଛି, କିନ୍ତୁ ଦ୍ୱିତୀୟ ଦିନ 2ଟା ସୁଦ୍ଧା ଲାଗିଯାଉଛି। କାହିଁକି ନା ଏହିସବୁ ବୈଷୟିକ ସୁବିଧା ବର୍ତ୍ତମାନ ଉପଲବ୍ଧ ହେଲାଣି, ତେଣୁ ବର୍ତ୍ତମାନ ଆମେ ଦେଖୁଛୁ ବଳଭଦ୍ର ଭଗବାନ ଧୀରେ ଧୀରେ ଆଉ କିଛି ସମୟ ଗଲେ ସେ ଚକ୍ଷୁର ଅନ୍ତର ଆଳକୁ ପଳାଇବେ, ଏବଂ ବଡ଼ ଶଙ୍ଖ ପାରି ହଁ। ତେଣୁ ବର୍ତ୍ତମାନ କ'ଣ ବଡ଼ ଶଙ୍ଖ ପାଖାପାଖି ଅଞ୍ଚଳରେ ବାତାବରଣ କେମିତି ଅଛି, ବର୍ତ୍ତମାନ ତ ଠାକୁର ଗହଳି ଭିତରକୁ ପଶିଗଲେଣି, ଲାଗୁଛି ଯେମିତି ସମୁଦ୍ର ଭିତରେ ଗୋଟେ ପୋତ ପଶିଯାଏ, ସମୁଦ୍ର ଭିତରେ ଗୋଟେ କଳା ସମୁଦ୍ର ଭିତରେ କଡ଼ା ପାଣି ଲହଡ଼ି ମାରୁଛି, ତାରି ଭିତରେ ଗୋଟେ ପୋତ ପଶିଛି ଏମିତି ଜଣାପଡ଼ିଲାଣି।

0: ତେଣୁ ମୁଁ ବର୍ତ୍ତମାନ ଆମର ଦ୍ୱିତୀୟ କେନ୍ଦ୍ରରେ ଯେଉଁ ସାର୍ମାନେ ଅଛନ୍ତି ତାଙ୍କୁ ଟିକେ ନିବେଦନ କରୁଛି, ସେ ବର୍ତ୍ତମାନ ସେଠାକାର ପରିସ୍ଥିତିକୁ ଲକ୍ଷ୍ୟ କରି ସେମାନେ ଧାରା ବିବରଣୀ ପ୍ରଦାନ କରିବେ।
1: ବର୍ତ୍ତମାନ ଦେଖାଯାଉଛି ବର୍ତ୍ତମାନ ଧୀରେ ଧୀରେ ମହାପ୍ରଭୁ ଆସିଗଲେଣି ବଡ଼ଶଙ୍ଖ ପର୍ଯ୍ୟନ୍ତ ଏବଂ ଜନଗହଳି ଧୀରେ ଧୀରେ ବଢ଼ିବାର ଲାଗିଛି। ପୁରା ଶ୍ରୀମନ୍ଦିର ପାଖରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ଖାଲି ମୁଣ୍ଡମାଳ, ଖାଲି ବିଭିନ୍ନ ରଙ୍ଗର ଲୋକମାନଙ୍କ ଭିତରେ ଯିବା ଆସିବା ଚାଲିଛି, ଯାଆସ ଚାଲିଛି। ଇଏ ଏଭଳି ଏକ ଜନସମୁଦ୍ର ନୁହେଁ, ଭାବ ସମୁଦ୍ର। ଏ ଭାବ ସମୁଦ୍ରରେ ଗୋଟେ ଉତ୍ତାଳ ତରଙ୍ଗ ସତ୍ୟମିତି ସୃଷ୍ଟି ହେଉଛି। ପୋତଟିଏ ଭଳି ଦେଖାଯାଉଛନ୍ତି ବଡ଼ ଠାକୁର ବଳଭଦ୍ରଙ୍କର ସେଇ ତାଳଧ୍ୱଜ ରଥ। ବର୍ତ୍ତମାନ ଏଭଳି ଭାବରେ ଲୋକଙ୍କର ଭିଡ଼ ବଢ଼ିବାରେ ଲାଗିଛି ଏବଂ ବିଭିନ୍ନ ରାସ୍ତା ଗୁଡ଼ିକ ଆ ସହିତ ଯେମିତି ମିଶିଯାଉଛି ତାକୁ ପୋଲିସ ଭାଇମାନେ ଅଟକ ରଖୁଛନ୍ତି, କୌଣସି ଯାନବାହନ ଛାଡ଼ି ଦେଉନାହାନ୍ତି। ବର୍ତ୍ତମାନ ଆକାଶରେ ମେଘ ରହିଛି, ଟୋପେ ଟୋପେ ବିନ୍ଦୁ ଭଳି ପଡ଼ୁଛି ଏବଂ ଏଠି ମୋର ବିଚାର ହେଉଛି ଯେ ଇନ୍ଦ୍ର ଦେବତା ମଧ୍ୟ ନିଜର ଭକ୍ତି ନୈବେଦ୍ୟ ଅର୍ପଣ କରୁଛନ୍ତି, କାରଣ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତ୍ରିଭୁବନର ସମସ୍ତ ଦେବଦେବୀମାନେ ମହାପ୍ରଭୁଙ୍କର ଏହି ରଥଯାତ୍ରାକୁ ଦେଖି ନିଜକୁ ଧନ୍ୟ ମନେ କରୁଛନ୍ତି। ଅହୋଭାଗ୍ୟ ଅହୋଭାଗ୍ୟ ଅହୋଭାଗ୍ୟ ଦେଖା ରଥ ଟିକେ ଟିକେ ଆମକୁ ଦୃଷ୍ଟି ପଥାରୂଢ଼ ହେଉଛି। ଯଦିଓ ଆପଣଙ୍କର ବଡ଼ ଶଙ୍ଖ ପାଖରେ ରହିଛନ୍ତି ତାଳଧ୍ୱଜ ରଥ ଏବଂ ଏଠୁ ଗହଳି ଆମରି ବଳଗଣ୍ଡି ଛକ ପାଖରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ଆଉ କିଛି ଜାଗା ନାହିଁ। ବର୍ତ୍ତମାନ ମହାପ୍ରଭୁଙ୍କ ରଥ ନିଶ୍ଚିତ ଭାବରେ ଧୀରେ ଧୀରେ ଆଗକୁ ମାଡ଼ି ଆସିବ, କାରଣ ରଥ ହେଉଛି ଆଗକୁ ଯିବା, ମାଡ଼ି ଚାଲିବା ହେଉଛି ରଥ। ରଥର ଚକ ହେଉଛି ପ୍ରଗତିର ଚକ ଏବଂ ପ୍ରତ୍ୟେକ ମଣିଷ ଯେତେବେଳେ ଆଗକୁ ଆଗକୁ ମାଡ଼ି ଚାଲେ ସେହିଭଳି ଭାବରେ ମହାପ୍ରଭୁଙ୍କର ଏହି ଦିବ୍ୟ ରଥ ଆଗକୁ ଆଗକୁ ଏମିତି ମାଡ଼ି ଚାଲିବ। ଏହାର ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ମୁଁ ବର୍ତ୍ତମାନ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରିବି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
2: ମନ ମନ୍ଦିର ମ

ଭଗବାନ ହୃଦ ସିଂହାସନେ ଆସନ ପାତିଛି ବସ ବସ ପ୍ରିୟତମ। ସତରେ କେଡ଼େ ଭାଗ୍ୟ ଆମମାନଙ୍କର, ଆମେ ଗୋଟିଏ ରଥକୁ ଦେଖୁଛୁ ଆଉ ଏ ଦେହକୁ ଏକ ରଥ ସଦୃଶ କରି ସେଇ ରଥର ହୃଦୟ ରୂପକ ସିଂହାସନରେ ଆମ ପ୍ରାଣପ୍ରିୟ ଠାକୁର ମହାପ୍ରଭୁ ଦାରୁ ବ୍ରହ୍ମଙ୍କୁ, ଜଗନ୍ନାଥଙ୍କୁ, ବଳଭଦ୍ର ମହାପ୍ରଭୁଙ୍କୁ, ମାତା ସୁଭଦ୍ରାଙ୍କୁ ବସାଇବାର ପ୍ରୟାସ କରୁଛୁ। ଏଠି ଭକ୍ତ ଆଖି ବୁଜି ସ୍ତୁତି କରୁଛି, ଜଣାଣ କରୁଛି, ବେଦ ମନ୍ତ୍ର ପାଠ କରୁଛି ଏବଂ ମହାପ୍ରଭୁଙ୍କୁ କିପରି ଭାବରେ ସିଏ ଖୁସି କରିପାରିବ ସେଥିପାଇଁ ସଂକୀର୍ତ୍ତନ ମଣ୍ଡଳୀ ମାନଙ୍କର ଏତେ ଗହଳ ଲାଗିଛି। ବାସ୍ତବରେ ଇଏ ହେଉଛି ବଡ଼ ଠାକୁରଙ୍କ ପ୍ରତି ବର୍ତ୍ତମାନ ବଡ଼ ଦାଣ୍ଡରେ, ଏଇ ବଡ଼ ଯେଉଁ ଧାମରେ, ଶ୍ରେଷ୍ଠ ଧାମରେ, ଏଇ ପାବନ କ୍ଷେତ୍ରରେ ସମସ୍ତେ ପ୍ରୟାସ କରୁଛନ୍ତି। ଛୋଟ ଛୁଆଟି ତାର ବାପାଙ୍କର ମସ୍ତକ ଯେଉଁ ସ୍କନ୍ଦ ଉପରେ ବସି ସିଏ ତାର ମୁଣ୍ଡକୁ ଧରି ଚାହୁଁଛି କୋଉଠି ରଥ, ସିଏ ଦେଖେଇ ଦେଉଛନ୍ତି ହେଇ ଆଗରେ ଆସୁଛନ୍ତି ରଥ। ଆଜିଠାରୁ ଛୋଟ ଶିଶୁ ସମୟରୁ ପରିଚୟ ସୃଷ୍ଟି ହେଉଛି ଜଗନ୍ନାଥ ସଂସ୍କୃତିରେ ଅବଗାହନ କରିବା ପାଇଁ। ବାସ୍ତବରେ ବର୍ତ୍ତମାନର ଯେଉଁ ପରିସ୍ଥିତି ତାହା ଅବର୍ଣ୍ଣନୀୟ। ଏଇଥିପାଇଁ ଅନେକ ଶ୍ରଦ୍ଧାଳୁମାନଙ୍କର ଯେଉଁ ମନର କଥାକୁ ଆମେ ବିତରଣ କରିବାରେ ଅସମର୍ଥ ହୋଇପଡ଼ିବା, କାହିଁକିନା ଭକ୍ତ ଭଗବାନଙ୍କର ମିଳନର ଏ ଯେଉଁ ଅବସର ରହିଛି, ପତାକା ଧରିଛନ୍ତି ଅନେକ ଶ୍ରଦ୍ଧାଳୁମାନେ, ବିଭିନ୍ନ ବର୍ଣ୍ଣର ପତାକା, ଜୟ ଜୟକାର କରୁଛନ୍ତି, ଉଦଣ୍ଡ କୀର୍ତ୍ତନ କରୁଛନ୍ତି ଏବଂ ଯେଉଁ ଶାଖା ରାସ୍ତା ଗୁଡ଼ିକ ସବୁ ଅଛି, ମାର୍ଗ ଗୁଡ଼ିକ ଆମର ବଡ଼ଦାଣ୍ଡକୁ ମିଶିବା ପାଇଁ, ସେ ଭିତରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ବଡ଼ଦାଣ୍ଡକୁ ଆସିଯାଉଛନ୍ତି। ଆଉ ବିଭିନ୍ନ ଯେଉଁ ଅଟ୍ଟାଳିକା ସବୁ ରହିଛି ଉଭୟ ପାର୍ଶ୍ୱରେ, ସେମାନେ ବେଳକୁ ବେଳ ପରିପୂର୍ଣ୍ଣ ହୋଇଗଲେଣି। ଭକ୍ତ ସାଲବେଗଙ୍କର ଏହି ସମାଧି ପୀଠ ଅପେକ୍ଷା କରି ରହିଛି।

ସେଇଥିପାଇଁ ମହାପ୍ରଭୁ ଯୋଉ ସିନ୍ଦୁକ ନେଇକିରି ଯାଉଛନ୍ତି, ସେଇ ସିନ୍ଦୁକରେ 9 ଦିନ ପାଇଁ ତାଙ୍କର ବସ୍ତ୍ର, ତାଙ୍କର ଢାଳ, ତାଙ୍କର ପ୍ରତ୍ୟେକଟି ଜିନିଷ ସେଇଥିରେ ଯାଉଛି। ଦେଖନ୍ତୁ ସବୁ ଜିନିଷ ସେଇଥିରେ ଯାଉଛି, ପୁଣି ସେଇ ଜିନିଷ ଫେରିକି ଆମେ ବର୍ତ୍ତମାନ ଠାକୁର 60 ପୌଟି ଖିଆ ଠାକୁର ଦିନକୁ ना।

0: ଠାକୁର ବଳଭଦ୍ର ଯିଏକି କୃଷିର ପ୍ରତୀକ, ଯିଏକି ହଳଧର ଏବଂ ଯିଏ ହେଉଛନ୍ତି ଶେଷ ନାଗ, ଯିଏ ହେଉଛନ୍ତି ଯେ ଏଭଳି ବିଚାରବନ୍ତ ବଡ଼ ଠାକୁର ବଳଭଦ୍ର ବଳରେ ଯେମିତି ବଳିଆନ ଏବଂ ଭଦ୍ରରେ ମଧ୍ୟ ସେହିଭଳି ଭଦ୍ର ତାର ଠାକୁର, ତେଣୁ ବଳ ଏବଂ ଭଦ୍ର ଉଭୟର ସମନ୍ୱୟର ଦେବତା ହେଉଛନ୍ତି କଳିଯୁଗର ସତ୍ୟ ସନାତନ ପରମବ୍ରହ୍ମ ସ୍ୱରୂପରେ ବଡ଼ ଠାକୁର ବଳଭଦ୍ର ତାଳଧ୍ୱଜ ରଥରେ ଆସୁଛନ୍ତି ବର୍ତ୍ତମାନ ଶ୍ରୀମନ୍ଦିରକୁ।
1: ଯେଉଁପରି ଭାବରେ ଭକ୍ତମାନେ ଶ୍ରଦ୍ଧାଳୁମାନେ ଧାଇଁ ଯାଉଛନ୍ତି ଆଗକୁ, ଅର୍ଥାତ୍ ଗୁଣ୍ଡିଚା ମନ୍ଦିର ଆଡ଼କୁ ମୁହଁ କରି ଦୌଡ଼ୁଛନ୍ତି, ଏହାର ଅର୍ଥ ହେଉଛି ସେମାନେ ଜାଣିବା ଦରକାର ଆମ ଆଗରେ କେତେ ଶ୍ରଦ୍ଧାଳୁ ରହିଛନ୍ତି, ଆମେ ବା ରଥର ସ୍ପର୍ଶ, ଆମେ ବା ରଥ ଦୌଡ଼ିର ସ୍ପର୍ଶ କିପରି ପାଇବୁ, କିନ୍ତୁ କେହି କିଛି ବୁଝିବାକୁ ନାରାଜ। କାହିଁକି ନା ଗୋଟିଏ କଥା ରହିଛି, ଭକ୍ତି ଭଗବାନ, ଏଇ ଦୁଇଟି କଥା ଛଡ଼ା କେହି ଆଉ କିଛି ଜାଣନ୍ତି ନାହିଁ। ତେଣୁ ପାଦ ଆଗକୁ ଟାଣି ନେଉଛି, ସେ ଜାଣିନାହାନ୍ତି କେତେ ବାଟ ଚାଲିଲେଣି କ'ଣ କଲେଣି।
0: ବର୍ତ୍ତମାନ ଠାକୁର ଯୋଉ ବଡ଼ ସଂଘ ପାଖରେ ଅଟକି ଯାଇଛନ୍ତି, ବର୍ତ୍ତମାନ ଭାବୁଛନ୍ତି ଠାକୁର ଯେ ମୋ ସାନ ଭାଇ

0: ଶକ୍ତିର ସ୍ପର୍ଶ କିପରି ପାଇବୁ, କିନ୍ତୁ କେହି କିଛି ବୁଝିବାକୁ ନାରାଜ। କାହିଁକି ନା ଗୋଟିଏ କଥା ରହିଛି, ଭକ୍ତି ଭଗବାନ, ଏଇ ଦୁଇଟି କଥା ଛଡ଼ା କେହି ଆଉ କିଛି ଜାଣନ୍ତି ନାହିଁ। ତେଣୁ ପାଦ ଆଗକୁ ଟାଣି ନେଉଛି, ସେ ଜାଣିନାହାନ୍ତି କେତେ ବାଟ ଚାଲିବେଣି କ'ଣ କଲେଣି।
1: ବର୍ତ୍ତମାନ ଠାକୁର ଯୋଉ ବଡ଼ଶଙ୍କ ପାଖରେ ଅଟକି ଯାଇଛନ୍ତି, ବର୍ତ୍ତମାନ ଭାବୁଛନ୍ତି ଠାକୁର ଯେ ମୋ ସାନ ଭାଇ ମୋ ଭଉଣୀ କୋଉଠି ଅଛନ୍ତି, ତେଣୁ ସେ ଆସିଲେ ମୁଁ ଯିବି। ତେଣୁ ବଡ଼ ଭାଇ ସାନ ଭାଇ ପ୍ରତି ଯୋଉ ସ୍ନେହ ମମତା ଆମର ଓଡ଼ିଆ ଘରେ ଅଛି, କ୍ଷୀର ଯଦି ଖାଇ ବସିବୁ ଘରେ ଥିବ ଗାଈ, ଯୁଦ୍ଧ ଯଦି କରି ବସିବୁ ସଙ୍ଗେ ଥିବ ଭାଇ। ତେଣୁ ଭାଇ ଭାଇର ସ୍ନେହ ମମତା ବୋଧେ ଭୁଲି ପାରୁନାହାନ୍ତି। ତେଣୁ ବଡ଼ ଠାକୁର ତାଳଧ୍ୱଜ ରଥ ଅଟକି ଯାଉଛି, ମୋ ଭଉଣୀ କୋଉଠି ଅଛନ୍ତି।
0: ଆଜି ଯୌଥ ପରିବାରର ବୈକୁଣ୍ଠ ସମାନ ଆହା ଅଟେ ସେହି ଘର,
1: ପରସ୍ପର ସ୍ନେହ ଚାହିଁ ଥାଏ ନିରନ୍ତର।
0: ସେଇ ଯୌଥ ପରିବାରର ସୂଚକ ସେଇ ଯେଉଁ ବାର୍ତ୍ତାକୁ ମହାପ୍ରଭୁ ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ଆଜି ଭାଇ ଭଉଣୀଙ୍କ ସହିତ ଆସି ଜଣେଇ ଦେଉଛନ୍ତି। ମୁଁ କରିବି ଗୁପ୍ତ ଗୁଣ୍ଡିଚା, ମୁଁ ଯେତେ କଥା ଅଙ୍ଗୀକାର କରିବି, କବାଟ ପଡ଼ିଯିବ ପଛେ ନୀଳାଦ୍ରି ବିଜୟ ଦିନ, ଯିଏ ମୋତେ ଯାହା ଭାବୁ, କିନ୍ତୁ ଗୋଟେ ପରିବାରର କଥାକୁ ମୁଁ ପଛରେ ପକାଇ ପାରିବି ନାହିଁ। ମହାପ୍ରଭୁ ଆଜି କେଡ଼େ ସୁନ୍ଦର ଦିବ୍ୟ ଲୀଳା ଲଗେଇଛନ୍ତି ଏ ବଡ଼ଦାଣ୍ଡରେ, ପ୍ରକୃତରେ ଅନୁଭବ ହେଉଛି ସେଦିନର ଲେଖା ଆଜିର ଦୃଶ୍ୟ, ପତିତ ପାବନ ଅର୍ଥେ ପ୍ରାସାଦ ବାହାର। ମହାପ୍ରଭୁ ଆପଣଙ୍କର ଏ ଯୋଉ ଘୋଷ ଯାତ୍ରା, ଆପଣଙ୍କର ଏ ବାହୁଡ଼ା ଯାତ୍ରା ଅତି ଆନନ୍ଦରେ ପରିପୂର୍ଣ୍ଣ। ଆମେ ଶ୍ରୋତା ବନ୍ଧୁ ଆପଣମାନଙ୍କୁ ବର୍ତ୍ତମାନ ଏ ଦ୍ୱିତୀୟ କେନ୍ଦ୍ରରୁ ଆମେ ଫେରେଇ ନେଉଛୁ ଶ୍ରଦ୍ଧାବାଲିକୁ, ଯେଉଁଠାରେ ଶ୍ରଦ୍ଧା ବିତରଣ କରିବେ ଆମର ଘୋଷକମାନେ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ,
2: ଜୟ ମା ଦେବୀ ସୁଭଦ୍ରା, ଜୟ ଜଗନ୍ନାଥଙ୍କର। ମହାପ୍ରଭୁଙ୍କର ଯୋଉ ବଡ଼ ଭାଇ ବର୍ତ୍ତମାନ ଆଗରେ ଗଲେଣି, ପଡ଼ିଆ କହୁଛନ୍ତି ମା ସୁଭଦ୍ରାଙ୍କୁ, ବାସିଲାଣି ପୋଡ଼ ପିଠା, ମାଉସୀ କରିଛି ଅପେକ୍ଷା, ସୁଭଦ୍ରା ଭଉଣୀ ଜଗନ୍ନାଥଙ୍କୁ ବେଗି ବେଗି ଉଠା। ସେଇ ସହଳ ସହଳ ନୀତିରେ ବର୍ତ୍ତମାନ ସେଇ ମାଉସୀ ମା ମନ୍ଦିର ଅଭିମୁଖେ ବଡ଼ ଭାଇ ବଳଭଦ୍ର ଚାଲିଲେଣି, ଆଉ ବର୍ଷାର ଟିକିଏ ଟିକିଏ ବାରିପାଦ ମଧ୍ୟ ବର୍ତ୍ତମାନ ଅନୁଭବ ହେଲାଣି। ଏହାରି ଭିତରେ ଆମେ ଦେଖିପାରୁଛୁ ପ୍ରଶାସନିକ ସ୍ତରରେ ଆଉ ଗୋଟିଏ ସୁନ୍ଦର ବ୍ୟବସ୍ଥା, ଯେମିତି ଭକ୍ତମାନଙ୍କର ମସ୍ତକ ବର୍ଷାର ଜଳରେ ନ ତିନ୍ତିବା ପାଇଁ ସୁନ୍ଦର ଭାବରେ ଗୋଟିଏ ଗୋଟିଏ ଯୋଉ ଜରି ମଧ୍ୟ ସମସ୍ତଙ୍କୁ ବିତରଣ କରାଯାଉଛି। ସମସ୍ତେ ସେ ଜରିକୁ ଟାଣି ଓଟାରେ ନେଇଯାଉଛନ୍ତି ପ୍ରଭୁଙ୍କର ପ୍ରସାଦ ପରି। କିଞ୍ଚିତ ମଧ୍ୟ ଆମମାନଙ୍କୁ ଭ୍ରମ ସୃଷ୍ଟି ହେଲା, ସତେ ଯେପରି ପ୍ରଭୁଙ୍କର ପ୍ରସାଦ ପାଇବା ପାଇଁ ଗୋଟେ ଚାଲିଛି ପ୍ରତିଯୋଗିତା, କିନ୍ତୁ ବାସ୍ତବରେ ତା ନୁହେଁ। ଜରି ଖଣ୍ଡିଏ ନେଇ ସମସ୍ତେ ନିଜର ମସ୍ତକରେ ତାହାକୁ ପିନ୍ଧୁଛନ୍ତି, ଆଉ ଏପଟେ ପ୍ରସ୍ତୁତ ହେଲେଣି ମା ସୁଭଦ୍ରାଙ୍କର ରଥ, ଯୋଉ ରଥରେ ରୋଚିକା ମୋଚିକା ଜିତା ଅପରାଜିତା ନାମକ ଚାରିଗୋଟି ଯୋଉ ଅଶ୍ୱ ତାହା ଯୋଚା ସରିଲାଣି। ଡାହୁକ ଅତି ସୁନ୍ଦର ଭାବରେ ଦୁଇ ପଟେ ଘୋଡ଼ାର ରହିଲେଣି ବେତକୁ ଧରି। ବର୍ତ୍ତମାନ ସମସ୍ତ ଶ୍ରଦ୍ଧାଳୁ ଭକ୍ତଙ୍କୁ ସେ ବାଜିଲା ବିଜେ କାହାଳି ଘଣ୍ଟ ଘଣ୍ଟୁଆଙ୍କର ସେ ଘୋର ଘର ନାଥ, ଯୋଗ ମାୟା ମହାଦେବୀ ମହାମାୟା ନମସ୍ତୁତେ ଈଶ୍ୱରୀ ଅଙ୍ଗ ଭଞ୍ଜନମ ବ୍ରହ୍ମସ୍ଥାନ ସୀତା ସଦା। ସେ ଜୀବ ଚୈତନ୍ୟ ବ୍ରହ୍ମ ଚୈତନ୍ୟକୁ ଯିଏ ଏକତ୍ର ବନ୍ଧନରେ ବାନ୍ଧି ପାରନ୍ତି, ସେଇ ମାୟା ହିରଣ୍ୟ ଗର୍ଭ ସମ୍ଭୂତା ସିଏ ହେଉଛନ୍ତି ସେ ନିର୍ଲିପ୍ତା ମା ଜଗଜ୍ଜନନୀ ସୁଭଦ୍ରା। ରଥର ସେଇ ଘଣ୍ଟୁଆ ମାନଙ୍କର ଘଣ୍ଟ ନାଦରେ ଭକ୍ତମାନେ ଯଦିଓ ସେଇ ଦୌଡ଼ି ଯାହା ଶଙ୍ଖଚୂଡ଼ ନାମକ ଯୋଉ ରଜୁ ବନ୍ଧା ଯାଇଛି ତାହା ଜଗନ୍ନାଥଙ୍କ ରଥରେ, ଆଉ ଇଏ ହେଉଛି ସ୍ୱର୍ଣ୍ଣଚୂଡ଼ ନାମକର ଯୋଉ ରଜୁ ତାହାକୁ ଟାଣି ଆଣିଥିଲେ, ତାହା କିଛି ସମୟ ପାଇଁ ରହିଯାଇଥିଲା। ପୁନର୍ବାର ଘଣ୍ଟୁଆଙ୍କର ଘର ଘର ନାଦ, ସେ ଘଣ୍ଟ ନାଦରେ ମା ଚାଲି ଆସୁଛନ୍ତି ଦେବୀ ଦେବୀ ଶକ୍ତି ଯିଏ ଦର୍ପ ଦଳନକାରୀ, ସମସ୍ତ ଆସୁରିକ ପ୍ରବୃତ୍ତିକୁ ଯିଏ ଦର୍ପିତ ଭାବରେ ଦଳନ କରିଦେଇଥାନ୍ତି, ସେଇ ମା ଜଗଜ୍ଜନନୀ ଦେବୀ ସୁଭଦ୍ରାଙ୍କର ରଥ ସୁନ୍ଦର ଭାବରେ ଏଇ ଶରଧା ବାଲିର ପ୍ରାଙ୍ଗଣରେ ଆଗକୁ ଆଗକୁ ଗଡ଼ି ଯାଉଛନ୍ତି, ଆଉ ଗଡ଼ି ଯାଉଛନ୍ତି ଭକ୍ତମାନେ ଆନନ୍ଦରେ ଶରଧା ବାଲିର ସେଇ ଧୂଳିକୁ ମସ୍ତକରେ ଅର୍ପଣ କରି। ମା, ଏ ସଂସାରକୁ ତୁମେ ଢାଙ୍କି ରଖିଥା ତୁମର ପଣତ କାନିରେ, ଏ ସଂସାରର ସମସ୍ତ ଭକ୍ତ ଆପଣଙ୍କର ପୁତ୍ର ସଦୃଶ, ଆଉ ସେଇ ସମସ୍ତ ଜନତା ସମସ୍ତ ଭକ୍ତକୁ ଆପଣଙ୍କର ସେ କାରୁଣ୍ୟ ପାଥ ନିଧି, ଆପଣ ପରା ହେଉଛନ୍ତି ଯୋଗୀ, ଆପଣ ହେଉଛନ୍ତି ସେଇ ତ୍ୟାଗୀ, ଆପଣ ହେଉଛନ୍ତି ଜୟ ଦେବୀ ଜଗତ ମାତା ପ୍ରସିଦ୍ଧ ପରମେଶ୍ୱରୀ କାର୍ଯ୍ୟକାରିଣୀ କର୍ତ୍ତୃତ୍ୱ ସର୍ବଶକ୍ତି ନମସ୍ତୁତେ। ହେ ମା ଜଗଦମ୍ବେ, ଆପଣ ହେଉଛନ୍ତି ସର୍ବଶକ୍ତିର ଆଧାର ସ୍ୱରୂପ। ମା, ସେ ମା

ଆଙ୍କର ସେ ଘଣ୍ଟ ନା ତ ଘଣ୍ଟୁ ଆଙ୍କର ପୁଣି ବାଜିଲା ସେଇ ଘଣ୍ଟ ଆହା ଯୋଉ ଘଣ୍ଟର ବାଦନ ମଧ୍ୟ ସ୍ୱତନ୍ତ୍ର ପ୍ରକାରର ପହଣ୍ଡି ବଳରେ ଘଣ୍ଟ ବାଦ୍ୟ ଆଉ ବର୍ତ୍ତମାନର ଘଣ୍ଟର ନାଦ ଯଦି ଆପଣ ଶ୍ରବଣ କରିବେ ନିଶ୍ଚିତ ଭାବରେ ତାହା ମନ ଭିତରେ ଗୋଟେ ଏଭଳି ଭାବ ଜାଗ୍ରତ କରିବ ଯାହା ଆମକୁ ଆହ୍ଲାଦିତ କରିବ ଆମର ମନ ପ୍ରାଣକୁ ଏକୀଭୂତ କରି ସମସ୍ତ ଶକ୍ତି ସମସ୍ତ ସତା ମାଙ୍କର ପାଦରେ ଆମେ ନିୟୋଜିତ ହେଇଯିବା। ଏଇଠି ଗୋଟିଏ ଲୋକ କଥା ମନେ ପଡ଼େ, ଏ ବର୍ତ୍ତମାନର ଯୋଉ ଶ୍ରୀକ୍ଷେତ୍ରର ଯୋଉ ପରିବେଶ ଶ୍ରୀକ୍ଷେତ୍ରର ବାତାବରଣ ଏବଂ ଭକ୍ତମାନଙ୍କ ଭିତରେ ଯୋଉ ଆବେଗ କି ସୁନ୍ଦର ଭାବରେ ପ୍ରଶାସନିକ ସ୍ତରରେ ମଧ୍ୟ ବ୍ୟବସ୍ଥା କରାଯାଇଛି। ଗୋଟିଏ ଗୋଟିଏ କାଗଜକୁ ଯୋଉ ମୁଚୁଳା କରି ବାଡ଼େଇ ପକାଉଛନ୍ତି ଭକ୍ତମାନଙ୍କୁ, ତାରି ଭିତରେ ପାଗ ଅନୁକୂଳକୁ ଅନେକ ଲକ୍ଷ୍ୟ କରି ଆମର ଗୋଟିଏ ଲୋକଗୀତ ପ୍ରଚଳିତ ଅଛି, ଆଷାଢ଼ ମାସେ ସଖି ମେଘ ଘଡ଼ ଘଡ଼ି ବାହାରିଲେ ପ୍ରଭୁ ଯେ ନନ୍ଦୀ ଘୋଷ ଚଢ଼ି, ନନ୍ଦୀ ଘୋଷ ରଥେ ଯେ ନନ୍ଦର ନନ୍ଦନ, ତାଳଧ୍ୱଜ ରଥେ ନିଶି ଯେ ଭାଇ ବଳରାମ, ଦେବୀ ରଥ ଚଢ଼ିନ ସୁଭଦ୍ରା ଗମନ, ସୁଭଦ୍ରା ସହିତ ବିଜେ ଚକ୍ର ସୁଦର୍ଶନ, ଯୋଉ ଚକ୍ର ରାଜ ସୁଦର୍ଶନ ଏଇ ମା ଦେବୀ ସୁଭଦ୍ରାଙ୍କ ରଥରେ ସଂଯୁକ୍ତ ହେଇଛନ୍ତି, ଶକ୍ତିଙ୍କ ସହିତ ଶକ୍ତିଙ୍କର ସଂଯୋଗ, ଯାହା ଜୀବ ସହିତ ପରମର ମିଳନ, ଭକ୍ତ ସହିତ ଭଗବାନଙ୍କର ମିଳନ, ଭାବ ସହିତ ଭାବ ହେଉଛନ୍ତି ଜଗନ୍ନାଥଙ୍କର ପ୍ରତୀକ, ବିଶ୍ୱାସ ହେଉଛନ୍ତି ବଳଭଦ୍ରଙ୍କର ପ୍ରତୀକ, ବିଶ୍ୱାସ ଓ ଭାବକୁ ଯିଏ ଜାଗ୍ରତ କରୁଛନ୍ତି ସେଇ ଚେତନ ଶକ୍ତି ଆଜି ସମସ୍ତ ଶ୍ରଦ୍ଧାଳୁମାନଙ୍କର ଯୋଉ ମନ ଭିତରେ ସେ ଶକ୍ତି ନୁହେଁ ଭକ୍ତିର ସୁଅ ଛୁଟେଇ ଦେଉଛନ୍ତି, ସେ ଭକ୍ତି ଧାରାରେ ଭକ୍ତିର ସେ ରଜୁରେ ବାନ୍ଧି ହୋଇ ଆଗକୁ ଆଗକୁ ବଢ଼ି ଯାଉଛନ୍ତି, ପୁଣି କିଞ୍ଚିତ ରହିଯାଉଛନ୍ତି, କାରଣ ପଛରେ ସାନ ଭାଇ ଏ ତ୍ରିଭୁବନର ଈଶ୍ୱର ଅପେକ୍ଷା କରିଛନ୍ତି ନିର୍ଦ୍ଦେଶକୁ। ଭଉଣୀ ଯେତେବେଳେ ଆଗକୁ ଚାଲିଯିବେ ବଡ଼ ଶଙ୍ଖ ନିକଟବର୍ତ୍ତୀ ହେବେ, ଯୋଉ ବଡ଼ ଶଙ୍ଖରେ ଅତୀତରେ ଦିନେ ଯୋଉ ଶଙ୍ଖୁଆ ନଦୀ ମାଳିନୀ ବା ଯାହାର ଶଙ୍ଖୁଆ ନଦୀର ଗୋଟିଏ ଧାର ମାଳିନୀ ନଦୀ ପ୍ରବାହିତ ହେଉଥିଲେ ଏବଂ ସେତେବେଳେ ଛଅ କୋଟି ରଥ ହେଉଥିଲେ, ସେଇ ଛଅ କୋଟି ରଥ ଆଜି ତିନି କୋଟି ରଥରେ ପରିବର୍ତ୍ତିତ ହୋଇଛନ୍ତି। ଆଉ ଆମେ ଦେଖିପାରୁଛୁ ଶ୍ରୋତା ବନ୍ଧୁ, ଘଣ୍ଟୁଆମାନେ ଯେମିତି ଆସୁଥିଲେ ପହଣ୍ଡିରେ ଠାକୁର ଝୁଲି ଝୁଲି ଆଗକୁ ପଛକୁ ହଲି ଯାଉଥିଲେ, ଘଣ୍ଟୁଆମାନେ ମଧ୍ୟ ସେହିପରି ଭାବରେ ଝୁଲି ଝୁଲି ଘଣ୍ଟ ବାଦନ କରୁଛନ୍ତି, ଆଉ ପତାକା ଧରିଛନ୍ତି ଯୋଉ ବରକନ୍ଦାଜ ବୋଲି ଯାହାଙ୍କୁ ମଧ୍ୟ କୁହାଯାଏ, ସିଏ ମଧ୍ୟ ଘଣ୍ଟୁଆର ତାଳେ ତାଳେ ଘଣ୍ଟର ସେ ଉଦ୍ଘୋଷଣର ତାଳେ ତାଳେ ସେଇ ନାଲି ପତାକାକୁ ସୁନ୍ଦର ଭାବରେ ଦୋହଲାଉଛନ୍ତି, ଯାହା ହେଉଛି ଯେ ରଥ ଚାଲିବାର ଯୋଉ ଆହ୍ୱାନ। ଆଉ ଆହ୍ୱାନ ଭିତରେ ଆଗରେ ଅନେକ ଭକ୍ତ, ଏ ଶ୍ରୀକ୍ଷେତ୍ରର ଏଇ ଯୋଉ ଶରଧାବାଲିରୁ ଆମେ ଯୋଉଠାଏ ପର୍ଯ୍ୟନ୍ତ ଆମର ଆଖି ଦୃଷ୍ଟି ଆରୂଢ଼ ହେଉଛି ଖାଲି ମୁଣ୍ଡ ମାଳ ମାଳ, ସତେ ଯେପରି ପ୍ରତୀୟମାନ ହେଉଛି ଏ ଜନ ସମୁଦ୍ର ଭିତରେ ତିନି କୋଟି ରଥ ଯାହା ବର୍ତ୍ତମାନ ପୋତ ସଦୃଶ ଆଗ ପଛ ହେଇ ରହିଅଛନ୍ତି ଗୋଟିଏ ସୁନ୍ଦର ସଳକ ଧାରାରେ, ଯୋଉ ଧାରା ଭିତରେ ଆତ୍ମାନମ୍ ରଥିନମ୍ ବିଦ୍ଧି ଶରୀରମ୍ ରଥମେବ ତୁ ବୁଦ୍ଧି ତୁମ ସାରଥି ବିଧି ମନ ପ୍ରଗମେବ ଚ, ଆମେ କହୁଥିଲେ ନା ଟିକିଏ ପୂର୍ବରୁ ମନ ବଡ଼ଦାଣ୍ଡେ ଦେଖ ବିଜେ ଜଗନ୍ନାଥ, ଇଏ ଜଗନ୍ନାଥ ବଡ଼ଦାଣ୍ଡରେ ଅଛନ୍ତି ସତ, କିନ୍ତୁ ଏଇ ରଥ ଯୋଉ ଚାଲିଛି ଇଏ ରଥ ଯେ ରଥ ହେଉଛି ଶରୀର, ସେ ଶରୀର ଭିତରେ ଆଜି ପ୍ରଭୁ ନିଜେ ସ୍ୱୟଂ ବିରାଜମାନ କରିଛନ୍ତି ସୌନ୍ଦର୍ଯ୍ୟଶାଳିନୀ ସେ ମାଙ୍କର ରଥ, ବିଷ୍ଣୁ ମାୟା ମହା ମାୟା ବ୍ରହ୍ମ ଶକ୍ତି ସୁଦୂର୍ଦ୍ଧରା ଲକ୍ଷ୍ମୀ କୃଷ୍ଣାନୁଜା ତେଜ ରୂପ ସୌନ୍ଦର୍ଯ୍ୟଶାଳିନୀ ପ୍ରଭା ମୋହୟନ୍ତି ଜଗତ ଧାତ୍ରୀ ବିଷ୍ଣୁ ଭାବାନୁସାରିଣୀ ହୃଦ ପ୍ରତ୍ମାସନ ସଂସ୍ଥା ଚ ଚରାଚର ବିମୋହିନୀ, ଏ ସମଗ୍ର ବିଶ୍ୱକୁ ଆପଣାର କରିନେଇଛନ୍ତି ଯିଏ ମାୟା, ଯୋଉ ମୋହ ମାୟା ସିଏ ଅଗମ୍ୟ ସିଏ ହେଉଛନ୍ତି ଅବଧ୍ୟ, ସେ ଶୋଭାମୟୀ ଶ୍ରୀ ସଂଯୁକ୍ତ କୃଷ୍ଣଙ୍କର ସେ ହେଉଛନ୍ତି ଅନୁଜା, ସେ ଅନୁଜାଙ୍କର ରଥ ଟିକିଏ ଆଗକୁ ଯେତେବେଳେ ଟଣା ହୋଇ ସାରିଛନ୍ତି ଶରଧାବାଲିରୁ ଟିକିଏ ଆଗକୁ ଗଡ଼ି ଯାଇଛନ୍ତି, କିନ୍ତୁ ଶ୍ରଦ୍ଧାଳୁମାନେ ଯୋଉ ସୁଭଦ୍ରାଙ୍କର ରଥକୁ ଟାଣୁଥିଲେ ସେମାନେ ସେଇଠାରେ ରଥକୁ ଟିକିଏ ନାକୁ ଅଟକାଇ ଦେଇ ବର୍ତ୍ତମାନ ଜଗନ୍ନାଥଙ୍କର ରଥ ଅଭିମୁଖେ ଯାତ୍ରା କରୁଛନ୍ତି, କାହିଁକି ନା ଜଗନ୍ନାଥ ଯାହାଙ୍କର ରଥକୁ ଛୁଇଁ ଦେଲେ ସ୍ପର୍ଶ କରିଦେଲେ ମନ ଭିତରେ ଗୋଟେ ଅପୂର୍ବ ଆନନ୍ଦ ଖେଳିଯିଏ, କାରଣ ଦୁଃଖ ପ୍ରଭୁ ସେ ଦେଇଛନ୍ତି ସୁଖ ସିଏ ମଧ୍ୟ ଦେଇଛନ୍ତି, ଆନନ୍ଦର ହେତୁ ମଧ୍ୟ ସିଏ, ତାଙ୍କ ବିନା ଆଉ କିଛି ଅଛି ତୋ ବିନା କେମିତି ବିଚୁଚି ଜୀବନ ଆପଣାର ବୋଲି କେ ନାହିଁ ରେ ଭକତି ପ୍ରେମରେ ତୋତେ ତ ପାଇଛୁ ଜୀବନର ସାଥୀ ତୁହିରେ ହେ ଜଗନ୍ନାଥ।

0: ଆପଣ ତ ହେଉଛନ୍ତି ଏ ସଂସାରର ପ୍ରତିଟି ପ୍ରାଣର ପ୍ରାଣ ସଞ୍ଚାରିକା ଶକ୍ତି। ଆପଣ ନଥିଲେ ଏ ସଂସାର ନଥାନ୍ତା। ଏ ସଂସାର ସୁନ୍ଦର ଯୋଉ ଧରା କେବଳ ଆପଣଙ୍କର ଆଶୀର୍ବାଦରେ। ଆଉ ଆଗକୁ ଆମେ ଦେଖୁଛୁ ବର୍ତ୍ତମାନ ଶାଲବେଗଙ୍କର ପୀଠ, ଯୋଉଠି ଭକ୍ତ ଶାଲବେଗର ରହିଛନ୍ତି ବଳଗଣ୍ଡି ଠାରେ, ସେ ଶାଲବେଗଙ୍କର ପୀଠ ଆଡ଼କୁ ବଳଭାଇ ବଳଭଦ୍ରଙ୍କର ବଳିଆର ଭୁଜଙ୍କର ତାଳଧ୍ୱଜ ରଥ ଅଗ୍ରସର ହେଉଛନ୍ତି। ଆଉ ଶରଧା ବାଲିର କିଛି ଆଗକୁ ବର୍ତ୍ତମାନ ମା ଦେବୀ ସୁଭଦ୍ରାଙ୍କର ରଥ ଟଣା ହେଇଛି ଏବଂ ଅପେକ୍ଷା କରିଛନ୍ତି। ନନ୍ଦିଘୋଷ ରଥ ସୁନ୍ଦର ଭାବରେ ବର୍ତ୍ତମାନ ଦୌଡ଼ି ସଂଯୋଗ ଚାଲିବ, ଘୋଡ଼ା ମଧ୍ୟ ବନ୍ଧା ହେଇ ସାରିଲାଣି, କେବଳ ଦୌଡ଼ି ଜଗନ୍ନାଥଙ୍କ ରଥରେ ଲାଗିବ ଏବଂ ଏହାପରେ ରଥ ଟଣା ହେବା ପାଇଁ ନିର୍ଦ୍ଦେଶ ଦିଆଯିବ, ଯାହାଫଳରେ ନନ୍ଦିଘୋଷ ରଥ ଆଗକୁ ବଢ଼ି ଚାଲିବେ। ଆଉ ଗୁଣ୍ଡିଚା ମଣ୍ଡପର ଦୃଶ୍ୟ ଆମେ ଦେଖିପାରୁଛୁ, ନାକଚଣା ଦୃଶ୍ୟ, ଯେତେବେଳେ ଯୋଉ ନାକଚଣା ସକାଳ ସମୟରେ ଏତେ ସୁନ୍ଦର ଭାବରେ କୋଳାହଳମୟ ହୋଇ ଉଠିଥିଲା, ଆଜି ସେଇ ନାକଚଣା ଦ୍ୱାରର ଯୋଉ ରହିଛି ନାକଚଣା ମନ୍ଦିରର ଯୋଉ ଦ୍ୱାର, ତାହା ବର୍ତ୍ତମାନ ବନ୍ଦ ହେଇଗଲାଣି। ଆଉ କିଛି ସମୟ ପରେ ଆଉ ଜଗନ୍ନାଥଙ୍କ ରଥ ଚାଲିବ। ତେବେ ମୁଁ ନେଇଯାଉଛି ଏ ପ୍ରଥମ ବୁଥରେ ଆମ ନିକଟରେ ଥିବା ଆମର ଡକ୍ଟର ନରେଶ ଦାସ ମହୋଦୟଙ୍କ ନିକଟରୁ ଆମେ ପ୍ରଭୁଙ୍କର ଏ ଲୀଳାଯାତ୍ରା ବିଷୟକୁ ଟିକେ ଶୁଣିବା। ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ଶ୍ରୀ ବଳଭଦ୍ରଙ୍କର ତାଳଧ୍ୱଜ ରଥ ବଡ଼ଶଙ୍ଖ ଅତିକ୍ରମ କରିଗଲେଣି ଏବଂ ଆମର ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥ, ସେ ମଧ୍ୟ ବସ୍ ଷ୍ଟାଣ୍ଡ ଠାରୁ ଟିକେ ଆଗକୁ ଯାଇକରି ଅଟକିକରି ରହିଛନ୍ତି ଏବଂ ଏ ପର୍ଯ୍ୟନ୍ତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ନନ୍ଦିଘୋଷ ରଥ ତା ପ୍ରସ୍ତୁତି ପଥରେ, ଅର୍ଥାତ୍ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇକରି ଅଛନ୍ତି। ଟିକେ ଆଉ ଟିକେ ଆଗକୁ ଗଲେ ମାଆଙ୍କ ରଥ, ସେ ରଥ ଟଣାଯିବ, ସେଥିପାଇଁ ମହାପ୍ରଭୁ ଚାହିଁକରି ବସିଛନ୍ତି। ଭକ୍ତମାନଙ୍କ ଗହଳକୁ ଯିବେ, ଏବେ ଏବେ ମଧ୍ୟ ଭକ୍ତମାନେ କିଛି କିଛି ଆଗରେ ଅଛନ୍ତି, କିନ୍ତୁ ଯେଉଁ ମହାସମୁଦ୍ର ଆଗରେ ଅଛି, ଇଏ ତ ଉପସାଗର, ମହାସାଗର ଭିତରକୁ ସେ ପ୍ରବେଶ କରିବେ, ଜନସମୁଦ୍ର ଭିତରକୁ। ଭଗବାନ କହିଛନ୍ତି ଯେ ମୋତେ ଭଜଇ, ମୁଁ ତାକୁ ଭଜଇ, ଏ ମୋର ନିୟତ ବାଣୀ, ଭକ୍ତି ଜେଣେ ଯାଇ ମୁହିଁ ତେଣେ ଯାଇ, ନଛା ରହି ଫାଲଗୁନି, ଭକ୍ତ ମୋର ଦେହ ଅନ୍ତର ନୁହଇ, ତାର ମୋର ଏକ ପ୍ରାଣ, ଭକ୍ତକୁ ବିପତ୍ତି ପଡ଼ଇ ତହିଁ ମୁଁ ଉଦ୍ଧରଇ ଅରଜୁନ, ବୈଷ୍ଣବମାନେ ମୋହର କୀର୍ତ୍ତନେ ଦଶ ପାଞ୍ଚ ରୁଣ୍ଡ ହୋଇ, ମୁହିଁ ତାହାଙ୍କ ସଙ୍ଗତେ ବସିଥାଇ, ମୋତେ ନଚିହ୍ନନ୍ତି କେହି। ଭଗବାନ ଶ୍ରୀ ଜଗନ୍ନାଥ ଅପେକ୍ଷା କରିଛନ୍ତି କେତେବେଳେ ତାଙ୍କର ରଥ ଟଣା ହେବ ଏବଂ ଶରଧା ବାଲିରୁ ସେ ଧୀରେ ଧୀରେ ଧୀରେ ଧୀରେ ବଡ଼ଦାଣ୍ଡ ଆଡ଼କୁ ଅଗ୍ରସର ହେବେ। ଏବଂ ଆହୁରି ବହୁତ କାର୍ଯ୍ୟ ରହିଛି, ମାଉସୀ ମା ସେ ପୋଡ଼ପିଠା ବିଲକୁଲ ପ୍ରସ୍ତୁତ କରିକି ରଖିଛନ୍ତି, ଯେତେବେଳେ ପ୍ରଭୁ ଯିବେ ସେତେବେଳେ ସେ ତାଙ୍କୁ ପୋଡ଼ପିଠା ଖୁଆଇବେ। ଏବଂ ଆହୁରି ଗୋଟିଏ ବଡ଼ କାମ ହେବ ଯେତେବେଳେ ଶ୍ରୀନଗର ପାଖରେ ଯାଇକରି ମହାପ୍ରଭୁ ପହଞ୍ଚିବେ, ତେଣୁ ବହୁତ କାର୍ଯ୍ୟ ରହିଛି। ଆଗରେ ଦୁଇ ରଥ ସେ ସିଧା ଯାଇ ପହଞ୍ଚିଯିବେ ସିଂହଦ୍ୱାରରେ, କିନ୍ତୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥ ଯେତେବେଳେ ଯାଇ ପହଞ୍ଚିବ ଶ୍ରୀନଗର ନିକଟରେ, ସେଠାରେ ସେ ରହିବେ ଏବଂ ଏହି ସମୟରେ ମହାଲକ୍ଷ୍ମୀ ଠାକୁରାଣୀ ଚାହାଣି ମଣ୍ଡପକୁ ଆସିବେ, ଦେଖିବେ ଯେ ମହାପ୍ରଭୁଙ୍କର ଏହି ପୀତ ଲୋହିତ ବର୍ଣ୍ଣିଳ ଯେଉଁ ନନ୍ଦିଘୋଷ ରଥ, ସେ ବର୍ତ୍ତମାନ ଶ୍ରୀନଗର ନିକଟବର୍ତ୍ତୀ ହେଲେଣି, ତେଣୁ ସେ ସେଠୁ ବାହାରିବେ, ବାହାରିକରି ଆସିବେ, ପାଲିଙ୍କିରେ ଆସିବେ, ସେବକମାନଙ୍କ ଗହଣରେ ଆସିବେ, ବେଶ ପାଟ ମକୁଟା ପିନ୍ଧିଥିବେ ଏବଂ ଯେତେବେଳେ ସେ ଆସିବେ ସେତେବେଳେ ବଳଭଦ୍ରଙ୍କ ସମ୍ମୁଖ ଭାଗରେ ଗୋଟିଏ କପଡ଼ା ପଡ଼ିଥିବ। ତାର କାରଣ ହେଉଛି ଇଏ ହେଉଛନ୍ତି ଦେଢ଼ସୁର, ସିଏ ଭାଇ ବୋଉ, ତେଣୁ ଦେଢ଼ସୁର ଭାଇ ବୋଉଙ୍କର ଯେଉଁ ସମ୍ପର୍କ, ଆପଣ ଆଜି ଏଇ ଯେଉଁ ରଥ ଭେଟ ସମୟରେ ଆପଣ ଦେଖିବେ। ତାପରେ ସେ ଅତିକ୍ରମ କରି ଆସିବେ ନନ୍ଦିଘୋଷ ରଥ ନିକଟକୁ ମହାଲକ୍ଷ୍ମୀ ଠାକୁରାଣୀ। ଆଜି ମହାଲକ୍ଷ୍ମୀ ଠାକୁରାଣୀ ଆସିଲା ପରେ ତାଙ୍କର ମାନଭଞ୍ଜନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଗଜା ସେ ନିଜେ ଟେକିକିରି ମାଙ୍କୁ କରିବେ ହେବ ଏବଂ

ଯାତ୍ରାର ଏ ଯେଉଁ ବିଶ୍ୱଜନୀନ ଚିନ୍ତାଧାରା ଏବଂ ଜଗନ୍ନାଥ ଚେତନାର ଯେଉଁ ଉତ୍ତରଣ, ସେଇ ଉତ୍ତରଣ ଆଜି ବିଶ୍ୱବାସୀଙ୍କୁ ପ୍ରଲୁବ୍ଧ କରିଛି ଶ୍ରୀକ୍ଷେତ୍ର ପ୍ରତି, ମହାପ୍ରଭୁଙ୍କ ପ୍ରତି। ଏବଂ ସମୟ ଯେତେ ଯେତେ ଅତିକ୍ରାନ୍ତ ହେଉଛି, ବିଶ୍ୱ ଯେତେ ଯେତେ ଜଟିଳ ହେଉଛି, ମହାପ୍ରଭୁ ସେତେ ସେତେ ଗୃହୀତ ହେଉଛନ୍ତି ବିଶ୍ୱବାସୀଙ୍କ ଦ୍ୱାରା। ଏବଂ ମହାପ୍ରଭୁଙ୍କର ଅପାର କରୁଣାରୁ ବିଶ୍ୱରେ ଯେଉଁ ଶାନ୍ତି, ସଦ୍ଭାବନା, ସହୃଦୟତା ଏସବୁ ପରିପୂର୍ଣ୍ଣ ହେଉଛି, ଏବଂ ମଣିଷ ନିଜ ଚେତନାର ଯେଉଁ ଉତ୍ତରଣ ଅନୁଭବ କରୁଛି, ନିଜ ଭିତରେ ନକାରାତ୍ମକତାର ବିନାଶ ଏବଂ ସକାରାତ୍ମକତାର ଉଦ୍ଭବ, ଏ ଯେଉଁ ମଣିଷକୁ ଏକ ଉନ୍ନତ ସ୍ତରରେ ପହଞ୍ଚାଉଛି, ମଣିଷର ଅନ୍ତର୍ମନରେ ଯେଉଁ ବିଶ୍ୱାସ ଜାତ କରୁଛି ମହାପ୍ରଭୁଙ୍କ ପାଇଁ, ଏବଂ ସେ ବିଶ୍ୱାସ ଏତେ ପ୍ରଶାନ୍ତ, ଏତେ ସ୍ୱଚ୍ଛ, ଏତେ ଶୁଭ୍ର ଏବଂ ମଣିଷକୁ ଏତେ ପରିତୃପ୍ତି ପ୍ରଦାନ କରୁଛି ଯେ ମଣିଷ ବ୍ୟାକୁଳ ହୋଇଯାଉଛି ରଥଯାତ୍ରାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। କେବଳ ଦର୍ଶନ କରିବା ପାଇଁ ନାହିଁ, ଏ ଯେଉଁ ସମୁଦ୍ର ଭଳି ଜନତା ଅଗ୍ରସର ହୋଇ ରଥମାନଙ୍କ ରଜୁ ଧରିବା ପାଇଁ ଚେଷ୍ଟିତ ହେଉଛନ୍ତି ବା ପ୍ରଲୁବ୍ଧ ହେଉଛନ୍ତି, ତା'ର ଏକମାତ୍ର କାରଣ ହେଉଛି ଯେ ମହାପ୍ରଭୁଙ୍କୁ ସ୍ପର୍ଶ କରିବାର ଅଧିକାର ଆମର ନାହିଁ। ମହାପ୍ରଭୁଙ୍କୁ ସିନା ଆମେ ସ୍ପର୍ଶ କରିପାରିବୁ ନାହିଁ, କିନ୍ତୁ ରଥଯାତ୍ରାରେ

0: ମହାପ୍ରଭୁଙ୍କର ରଥରେ ଯେଉଁ ରଜୁ ବନ୍ଧା ହେଇଛି ତାକୁ ସ୍ପର୍ଶ କଲେ ମହାପ୍ରଭୁଙ୍କର ସ୍ପର୍ଶ ଆମ ପାଖକୁ ଆସିବ ଏବଂ ଆମର ସ୍ପର୍ଶ ମହାପ୍ରଭୁଙ୍କ ପାଖକୁ ଯିବ। ଏଇ ଯେଉଁ ଆମର ସ୍ପର୍ଶ ମହାପ୍ରଭୁଙ୍କ ପାଖକୁ ଯିବ ତାଙ୍କ ସ୍ପର୍ଶ ଆମ ପାଖକୁ ଆସିବ ଏଇଟା ହେଉଛି ପ୍ରତୀକାତ୍ମକ ଭାବରେ ଜୀବ ଏବଂ ପରମର ମିଳନ। ପରମ ଯେତେବେଳେ ନିଜକୁ ପ୍ରସାରିତ କରିଦିଅନ୍ତି ସେ ଜୀବ ଆଡ଼କୁ ଅଗ୍ରସର ହୋଇଯାଆନ୍ତି। ତେଣୁ ଶ୍ରୀ ଅରବିନ୍ଦ କହିଥିଲେ ଯେତେବେଳେ ଆମେ ଭଗବାନଙ୍କ ପ୍ରତି ଗୋଟିଏ ପଦ ଅଗ୍ରସର ହେଉ ଭଗବାନ ଆମ ପାଖକୁ ତିନି ପଦ ଅଗ୍ରସର ହୁଅନ୍ତି। କାରଣ ସେ କରୁଣା ବରୁଣାଳୟ, ତାଙ୍କର ଆମ ପ୍ରତି ଅସୀମ କରୁଣା, କେବଳ ଆମ ପ୍ରତି ନୁହଁ ସକଳ ଜଗତର ବିଶ୍ୱବାସୀଙ୍କ ପ୍ରତି, ତାଙ୍କର ସମ୍ପ୍ରଦାୟ ବର୍ଣ୍ଣ ଜାତି ଏସବୁ ନିର୍ବିଶେଷରେ ସମସ୍ତଙ୍କର ପ୍ରତି ତାଙ୍କର ଯେଉଁ ଅପାର କରୁଣା ଅଛି ସେଇ କରୁଣାର ପ୍ରତୀକ ଭାବରେ ତାଙ୍କର ରଥର ରଜ୍ଜୁ ଆଜି ପ୍ରସାରିତ ହୋଇଛି ବଡ଼ଦାଣ୍ଡକୁ, ଯାହାକୁ ସ୍ପର୍ଶ କରିବା ପାଇଁ ଆମ ସମସ୍ତଙ୍କ ମନ ଭିତରେ ଏତେ ବ୍ୟାକୁଳତା ଏତେ ଉତ୍କଣ୍ଠା। ଆଜିର ଏହି ଧାରା ବିବରଣୀ ଏବଂ ଅତୀତର ଧାରା ବିବରଣୀମାନଙ୍କରେ ମଧ୍ୟ ଯେଉଁମାନେ ସହଯୋଗ କରିଥିଲେ, ଆଜିର ବିଶେଷ କରି ବାହୁଡ଼ା ଧାରା ବିବରଣୀ ଆପଣଙ୍କ ପାଖରେ ପହଞ୍ଚାଇବା ପାଇଁ ଯେ ଦୁଇଟି ଆକାଶବାଣୀର ଦୁଇଟି ବିଭାଗ ଯେଉଁ ସହଯୋଗ କରିଛନ୍ତି ସେ ବିଭାଗରେ ପ୍ରଥମ ବିଭାଗ ହେଉଛି କାର୍ଯ୍ୟକ୍ରମ ବିଭାଗ, ସେଥିରେ ଶ୍ରୀଯୁକ୍ତ ଜୟକିଶୋର ନାଗର, ଶ୍ରୀମନ୍ତ ପଟ୍ଟନାୟକ, ଦିଲ୍ଲୀପ କୁମାର ନାୟକ, ବିନୟ କୁମାର ସାମନ୍ତରାୟ, ପ୍ରଜ୍ଞା ପାରମିତା ସାହୁ, ରାଜୀବ କୁମାର ମାହୁନ୍ତ, ସତ୍ୟସ୍ମିତା ବେହେରା, ଅକ୍ଷୟ କୁମାର ସେଠୀ ଏବଂ ବୈଷୟିକ ବିଭାଗରେ ଯେଉଁମାନେ କାର୍ଯ୍ୟ କରିଥିଲେ ସେମାନେ ହେଉଛନ୍ତି ସଞ୍ଜୁଲତା ନାୟକ, ଶିଲେନ ପଟ୍ଟନାୟକ, ସୁଭାଶିଷ ରାଜଗୁରୁ ମହାପାତ୍ର, ସମ୍ବିତ କୁମାର ପସାୟତ, ରାଜେନ୍ଦ୍ର କୁମାର ଶତପଥି, ତ୍ରିଲୋଚନ ବେହେରା, ବିଜିତ କୁମାର ମିଶ୍ର, କୃଷ୍ଣ ଦୟାଲ ତ୍ରିପାଠୀ, ସନାତନ ମୁର୍ମୁ। ଏ ସମସ୍ତଙ୍କର ନାମ ଆମେ ନେବାର କାରଣ ହେଉଛି ଏ ସମସ୍ତଙ୍କର ଦିନ ରାତି ଅନର୍ଗଳ ପରିଶ୍ରମ ଫଳରେ ଏହି ରଥଯାତ୍ରାର ଧାରା ବିବରଣୀ ଆପଣଙ୍କ ପାଖରେ ଆମେ ପହଞ୍ଚାଇଛୁ। ଏବଂ ତା ସହିତ ଆମର ଯେଉଁମାନେ ଏହି ଧାରା ବିବରଣୀ ଦେବା ପାଇଁ ଯେଉଁ ବିଦ୍ୱାନମାନେ ଆମର ଏଠି ଉପସ୍ଥିତ ହୋଇଥିଲେ, ଡକ୍ଟର ହରିହର କାନୁନଗୋ, ଶ୍ରୀଯୁକ୍ତ ପ୍ରତାପ କୁମାର ତ୍ରିପାଠୀ ଏବଂ ତା ସହିତ ଡକ୍ଟର କଲ୍ୟାଣୀ ନନ୍ଦୀ, ଡକ୍ଟର ନରେଶ ଚନ୍ଦ୍ର ଦାସ, ଏ ସମସ୍ତ ମହାଶୟମାନଙ୍କୁ ମଧ୍ୟ ଆକାଶବାଣୀ ତରଫରୁ ଅଜସ୍ର ସାଧୁବାଦ। ଏବଂ ଆପଣମାନଙ୍କୁ ଆମେ ଆକାଶବାଣୀ ଷ୍ଟୁଡ଼ିଓକୁ ଫେରାଇ ନେବା ପୂର୍ବରୁ ଗୋଟିଏ କଥା ମନେ ପଡ଼ୁଛି, କଦାଚିତ କାଳିନ୍ଦୀ ଏଇ ଯେଉଁ ଶଙ୍କରାଚାର୍ଯ୍ୟକୃତ ଏଇ ଯେଉଁ ଜଗନ୍ନାଥାଷ୍ଟକର ନବେଇ ପ୍ରାର୍ଥ୍ୟମ ରାଜ୍ୟମ ନଚ କନକ ମାଣିକ୍ୟ ବିଭବଂ ନଜାଚେହଂ ରମ୍ୟଂ ସକଳ ଜନ କାମ୍ୟାଂ ବରବଧଂ ସଦା କାଳେ କାଳେ ପ୍ରମଥପତିନା ଗୀତ ଚରିତୋ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ। ହେ ପ୍ରଭୁ ଜଗନ୍ନାଥ, ହେ ମହାବାହୁ, ତୁମେ ଆମ ସମସ୍ତଙ୍କର ନୟନ ପଥ ଗାମୀ ହେଉଥାଅ, ଆମର ସମସ୍ତଙ୍କ ଦୃଷ୍ଟିରେ ସବୁବେଳେ ଏମିତି ଉଦ୍ଭାସିତ ହେଉଥାଉ ପ୍ରଭୁ ତୁମର ଅଭିରାମ ମୂର୍ତ୍ତି, ସେଇ ମୂର୍ତ୍ତିକୁ ଦେଖି ଦେଖି ଆମର ଜୀବନର ଅବସାନ ପର୍ଯ୍ୟନ୍ତ ଆମେ ତୁମକୁ ହିଁ ଦେଖୁଥାଉ, ଏ ପ୍ରକାର କରୁଣା କର। ଶ୍ରୋତାବନ୍ଧୁ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନନ୍ଦୀଘୋଷ ରଥ ବର୍ତ୍ତମାନ ଟଣା ହେବା ପାଇଁ ପ୍ରସ୍ତୁତ ହେଉଛନ୍ତି, କିନ୍ତୁ ତା'ର ସେଇ ପବିତ୍ର ଧାରା ବିବରଣୀ ଆପଣଙ୍କୁ ଆମେ ଆଉ ଦେବା ପାଇଁ ଆମ ପାଖରେ ସମୟ ନାହିଁ, କେବଳ ସୂଚନା ଆମକୁ ଦେଉଛୁ। ଘଣ୍ଟ ଘଣ୍ଟା କାହାଳି ଆପଣ ଶୁଣୁଛନ୍ତି, ଗୋଟିଏ ସୂଚନା ଆପଣଙ୍କୁ ଦେଇକରି ଏହି ବିବରଣୀକୁ ଆମେ ଶେଷ କରିବୁ ଯେ ମହାପ୍ରଭୁଙ୍କ ନନ୍ଦୀଘୋଷ ରଥ ବର୍ତ୍ତମାନ ଟଣା ହେଲା ଏବଂ ଭକ୍ତମାନେ ତାଙ୍କର ରଜୁ ଧରି ମହାପ୍ରଭୁଙ୍କ ରଥକୁ ଟାଣିବା ଆରମ୍ଭ କଲେ। ଏଇଠି ଆମର ଧାରା ବିବରଣୀକୁ ଶେଷ କରି ମୁଁ ଆପଣମାନେ ଯେଉଁମାନେ ଶୁଣିଛନ୍ତି ଆମକୁ ସକାଳ 8:30 ଆପଣମାନଙ୍କୁ ସମସ୍ତଙ୍କୁ ଅଶେଷ କୃତଜ୍ଞତା, ଏବଂ ଭବିଷ୍ୟତରେ ମଧ୍ୟ ଆପଣଙ୍କର ଏଇଭଳି ଅନୁରାଗ ଏବଂ ସହଯୋଗ ଆକାଶବାଣୀ ପ୍ରତି ରହିବ ଏହି ପ୍ରକାର ଆପଣଙ୍କୁ ଅନୁରୋଧ ଜ୍ଞାପନ କରି ଏହି ଧାରା ବିବରଣୀ ଏଇଠି ଶେଷ କରି ମୁଁ ଆପଣମାନଙ୍କୁ ଆକାଶବାଣୀର କଟକ କେନ୍ଦ୍ରର ଷ୍ଟୁଡ଼ିଓକୁ ଫେରାଇ ନେଉଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଶୁଣୁଥିଲେ ଶଙ୍ଖକ୍ଷେତ୍ର ପୁରୀଠାରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ। ଧାରାବିବରଣୀ ପ୍ରଦାନ କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ, ଡକ୍ଟର ନରେଶ ଚନ୍ଦ୍ର ଦାସ, ଡକ୍ଟର କଲ୍ୟାଣୀ ନନ୍ଦୀ, ଡକ୍ଟର ହରିହର କାନୁନଗୋ ଏବଂ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଏକ ଭକ୍ତିଗୀତ, କଣ୍ଠଦାନ କରିଛନ୍ତି ଭିକାରୀ ଚରଣ ବଳ, ପ୍ରସନ୍ନ କୁମାର ସାମଲଙ୍କ ରଚନା।

0: ଉପଲକ୍ଷେ ଯୁବବାଣୀ ପରିବାର ତରଫରୁ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଶ୍ରୀଜଗନ୍ନାଥଙ୍କ ବିଶ୍ୱବିଖ୍ୟାତ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଯାତ୍ରା ଭାଗବତରେ ଯଥାର୍ଥରେ ଉଲ୍ଲେଖ ରହିଛି ଯେ ଆଷାଢ଼ସ୍ୟ ଶୀତେ ପକ୍ଷୀ ଦ୍ୱିତୀୟାୟାମ୍ ଶୁଭ ଦିନେ ଶ୍ରୀଜଗନ୍ନାଥ ଦେବସ୍ୟ ଗୁଣ୍ଡିଚା ଭବତି ଧୁବମ୍। ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ଚତୁର୍ଥା ମୂର୍ତ୍ତି ନୀଳକନ୍ଦରରୁ ବାହାରି ନବଦିନ ଯାତ୍ରା କରିବା ପୂର୍ବକ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରି ଦଶମ ଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ଦଶମୀରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରନ୍ତି। ତେବେ ଯୁବବନ୍ଧୁ, ରଥଯାତ୍ରାର ଇତିହାସ ବିଧିବିଧାନ ସମ୍ପର୍କରେ କହିବା ପାଇଁ ଆଜି ଆମ ଗହଣରେ ଅଛନ୍ତି ଜଣେ ଯୁବ ଅତିଥି। ତେବେ ଆସନ୍ତୁ ଅତିଥିଙ୍କ ମୁହଁରୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ତଥା ବାହୁଡ଼ା ଯାତ୍ରା ପ୍ରସଙ୍ଗରେ କିଛି ବିବରଣୀ ଶୁଣିବା। ନମସ୍କାର ଭାଇ, ଆପଣଙ୍କୁ ଆମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର ଟକ୍ ଷ୍ଟୁଡିଓକୁ ସ୍ୱାଗତ।
1: ଜୟ ଜଗନ୍ନାଥ ଏବଂ ନମସ୍କାର।
0: ତେବେ ଭାଇ, ଆପଣ ଆପଣଙ୍କର ପରିଚୟ ଟିକେ ଦେଇ ଦିଅନ୍ତୁ।
1: ମୋ ନାଁ ତାରିଣୀ ପ୍ରସାଦ ମହାପାତ୍ର, ମୋ ଘର ଲାଞ୍ଜିଗଡ଼ ବ୍ଲକ ସ୍ଥିତ ମସ୍କାପଦର ଗ୍ରାମରେ, ଆଉ ମୁଁ ଏବେ ପ୍ରାଣୀ ବିଜ୍ଞାନରେ ସେଣ୍ଟ୍ରାଲ ୟୁନିଭର୍ସିଟି ଅମରକଣ୍ଟକରେ ପିଜି କରୁଅଛି।
0: ତେବେ ଆଜି ବାହୁଡ଼ା ଯାତ୍ରା, ଆମ ତିନି ମହାପ୍ରଭୁଙ୍କର ଆଜି ଘର ବାହୁଡ଼ା। ତେବେ ଏହି ଅବସରରେ ଆମେ ଆପଣଙ୍କ ଠାରୁ ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ସମ୍ପର୍କରେ ଶୁଣିବା ପାଇଁ ଚାହିଁବୁ।
1: ନିଶ୍ଚିତ, ସେ ଲୀଳାମୟ ପୁରୁଷୋତ୍ତମ ପୁରାଣ ପୁରୁଷୋତ୍ତମଙ୍କର ଇଚ୍ଛାରେ ହିଁ ଆମେମାନେ ଚଳାୟମାନ ହେଉଛନ୍ତି। ଜଗନ୍ନାଥ ମହାପ୍ରଭୁ ତାଙ୍କର ଲୀଳା ଖେଳାରେ ଉତ୍କଳକୁ ସେ ପୂର୍ଣ୍ଣ ରୂପରେ ପବିତ୍ର କରିଛନ୍ତି। ଏ ଉଡ୍ର ଭୂମି ପୂର୍ଣ୍ଣ ରୂପରେ ପବିତ୍ର ହେଇଛି ପୁରୁଷୋତ୍ତମଙ୍କୁ ପାଇ। ମହାପ୍ରଭୁଙ୍କର ବାର ମାସରେ ତେର ଜାତ ହୋଇଥାଏ। ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଓଡ଼ିଆ ଲୋକମାନଙ୍କର ପ୍ରାଣ। ତେବେ ତାଙ୍କର ପ୍ରତିଟି ନୀତି ନିୟମ ଆଦିରେ ସିଏ ଓଡ଼ିଆ ଲୋକମାନଙ୍କର ଲୋକାଚାରରେ ବନ୍ଧା। ତେବେ ରଥଯାତ୍ରାରେ ସିଏ ଯେତେବେଳେ ଉତ୍ତରାଭିମୁଖୀ ଯାତ୍ରା କରିଥିଲେ ବା ଉତ୍ତର ଦିଗକୁ ଯାତ୍ରା କରିଥିଲେ, ଗୁଣ୍ଡିଚା ବାଡ଼ିକୁ ଯାତ୍ରା କରିଥିଲେ, ତାଙ୍କର ଜନ୍ମବେଦୀ ଆଡ଼ପ ମଣ୍ଡପକୁ ଯାତ୍ରା କରିଥିଲେ, ତେବେ ଯେମିତି ଜଣେ କିଏ ତା ଘରକୁ ବା ଗାଁକୁ ଯାଇଥାଏ, ତାପରେ ପୁଣି ବାହୁଡ଼ି ଆସିଥାଏ, ମହାପ୍ରଭୁ ସେହିପରି ବାହୁଡ଼ୁଛନ୍ତି ଆଜି। ମହାପ୍ରଭୁଙ୍କ ରଥଯାତ୍ରା ହୋଇଥିଲା ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ, ଏବଂ ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା ହେଉଅଛି ବାହୁଡ଼ା ଦଶମୀ ତିଥିରେ, ଶୁକ୍ଳ ପକ୍ଷ ଆଷାଢ଼ ମାସ ଦଶମୀ ତିଥିରେ। ଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରା ବିଷୟରେ ସ୍କନ୍ଦ ପୁରାଣରେ ବହୁ ସୁନ୍ଦର ଭାବରେ ଉଲ୍ଲେଖ କରାହୋଇଅଛି। ତେବେ ରଥଯାତ୍ରା ମହାପ୍ରଭୁଙ୍କର ଏମିତି ଏକ ଯାତ୍ରା ଯାହା ପତିତମାନଙ୍କ ଉଦ୍ଧାରଣ ଲାଗି ଯାତ୍ରା। ମହାପ୍ରଭୁଙ୍କର ଗୁଣ୍ଡିଚା ବାଡ଼ି, ମା ଗୁଣ୍ଡିଚାଙ୍କୁ ସେ ନିଜ ମା ବୋଲି ଭାବିଛନ୍ତି। ମାର୍ଗଶିର କୃଷ୍ଣ ପକ୍ଷର ଶ୍ରାଦ୍ଧ ତିଥିମାନଙ୍କରେ ମହାପ୍ରଭୁ ଗୁଣ୍ଡିଚା ମାଙ୍କ ଉଦ୍ଦେଶ୍ୟରେ ଇନ୍ଦ୍ରଦୁମ୍ନରା ମହାରାଜାଙ୍କର ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦିଅନ୍ତି, ଏବଂ ଏହି ଶ୍ରାଦ୍ଧ ଦେବା ଯୋଗୁଁ ସିଏ ଗୁଣ୍ଡିଚା ମାଙ୍କର ପୁତ୍ର। ତେଣୁ ବର୍ଷକୁ ଥରେ ସାତ ଦିନ ଲାଗି ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରେ ନିବାସ କରନ୍ତି, ତତ୍ପରେ ପୁଣି ବାହୁଡ଼ି ଆସନ୍ତି। ତେବେ ଏଥିରେ ବହୁ ନୀତିକାନ୍ତି ରହିଅଛି। ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା ପୂର୍ବ ଦିନ ନବମୀ ସନ୍ଧ୍ୟା ଦର୍ଶନ ସରିଲା ପରେ ମହାପ୍ରଭୁଙ୍କର ଭିନ୍ନ ଭିନ୍ନ ନୀତିକାନ୍ତି ରହିଅଛି। ତାଙ୍କର ସନ୍ଧ୍ୟା ଧୂପ, ତାଙ୍କର ବଡ଼ ଶୃଙ୍ଗାର ଆଦି ବଢ଼ି ସାରିଲା ପରେ ଆମ ପୁରୀ ମନ୍ଦିରରେ ଗୋଟିଏ ବିଧାନ ଅଛି, ସରିଲା ବୋଲି କୁହନ୍ତିନି, ବଢ଼ିଲା ବୋଲି କୁହନ୍ତି। ମହାପ୍ରଭୁଙ୍କର ଏସବୁ ନୀତିକାନ୍ତି ବଢ଼ି ସାରିଲା ପରେ ପୁଣି ଥରେ ଦୈତାପତି ସେବକମାନେ ଆସନ୍ତି, ଚାର ବନ୍ଧାଯାଏ, ଚାରମାଳ ମାନେ ତାଳ କାଠ ନିର୍ମିତ ଏକ ସିଢ଼ି, ଯାହାକୁ ଆମେ ଲୋକାଚାର ଭାଷାରେ ସିଢ଼ି ବୋଲି କହିଥାଉ, ତାହା ବନ୍ଧା ହୋଇଥାଏ। ସେହି ସାହାଯ୍ୟରେ ମହାପ୍ରଭୁ ଆଡ଼ପ ମଣ୍ଡପରୁ ତଳକୁ ଓହ୍ଲାନ୍ତି, ଏବଂ ପୁଣି ଯେଉଁଦିନ ବାହୁଡ଼ା ଯାତ୍ରା ସେହିଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଦୈନନ୍ଦିନ ନୀତିକାନ୍ତି, ଯେପରିକି ମଙ୍ଗଳ ଆଳତି, ମୈଲମ, ତଡ଼ପ ଲାଗି, ଅବକାଶ, ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ଆଦି ବଢ଼ି ସାରିଲା ପରେ ଜଗନ୍ନାଥ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ପଣ ହୋଇଥାଏ। ମଙ୍ଗଳାର୍ପଣ ଅର୍ଥ ମହାପ୍ରଭୁଙ୍କୁ ଦଶ ବସ୍ତୁ ତାହା ଅର୍ପଣ କରାଯାଇଥାଏ। ଭୂମି, ଉଡ୍ର ଭୂମି ଏତେ ପାବନ ଭୂମି ଯେ ମହାପ୍ରଭୁ ଯେତେବେଳେ ଓହ୍ଲାଇ ଆସନ୍ତି, ସେ ରଥଯାତ୍ରାରେ ମଧ୍ୟ, ଦେବସ୍ନାନ ପୂର୍ଣ୍ଣିମାରେ ମଧ୍ୟ, ଏବଂ ଆମର ବାହୁଡ଼ା ଯାତ୍ରାରେ ମଧ୍ୟ ଟିକିଏ ଭୂମି ନେଇ ନିଜର ମଥାରେ ମାରି ହୁଅନ୍ତି। ତତ୍ପରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀଫଳ ଲାଗି କରାଯାଇଥାଏ। ଦର୍ପଣ, ଦୁବ, ଦୀପ, ପୁଷ୍ପ, ଗୋରଚନା, ଦହି, ଧଳା ସୋରିଷ, ଅଳଙ୍କାର ଆଦି ଦଶବିଧ ବସ୍ତୁ ମହାପ୍ରଭୁଙ୍କ ପାଖରେ ସମର୍ପଣ ହୋଇ ମଙ୍ଗଳାର୍ପଣ ବଢ଼ି ସାରିଲା ପରେ ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ଡୋରି ଲାଗି ଦେଖିବାକୁ ମିଳେ। ଡୋରି ଲାଗିର ଅର୍ଥ ମହାପ୍ରଭୁଙ୍କ ଲାଗି ପାଟରା ସେବକମାନେ ଦୌଡ଼ି ସଦୃଶ ଡୋରି ଗୋଟିଏ ବନେଇଥାନ୍ତି, ସେଇଥିରେ ମହାପ୍ରଭୁଙ୍କର ତାଙ୍କର ଶ୍ରୀମୁଣ୍ଡି ଯେଉଁ ଅଛି ତାକୁ ବନ୍ଧା ଯାଇଥାଏ, ଯେଉଁଥିରେ ମହାପ୍ରଭୁ ଯେତେବେଳେ ପହଣ୍ଡି ହେବେ ସେତେବେଳେ

ତାଙ୍କୁ ଭଲ ଭାବରେ ପହଣ୍ଡିରେ ଆଣିହେବ। ତାପରେ ତୁଳି ଲାଗି ହୁଏ ଏବଂ ଜଗନ୍ନାଥ ମହାପ୍ରଭୁ ଯେତେବେଳେ ତୁଳି ଲାଗି ଡୋରି ଲାଗି ହେଇସାରନ୍ତି, ଦୈତାପତିମାନେ ତାଙ୍କ ପାଖରେ ହାତ ଯୋଡ଼ି କୁହନ୍ତି, ହେ ମହାପ୍ରଭୁ ଆପଣ ପହଣ୍ଡିରେ ବିଜେ ହେବାକୁ ଅନୁଗ୍ରହ କରନ୍ତୁ। ବିଜେ କାହାଳି ବାଜେ, ଖୁଣ୍ଟିଆମାନେ ଡାକ ପକାନ୍ତି, ହେ ମଣିମା, ହେ ଜଗନ୍ନାଥ ଆପଣ ଆସନ୍ତୁ, ହେ ଅଖିଳ କୋଟି ବ୍ରହ୍ମାଣ୍ଡର ଅଧୀଶ୍ୱର ଆପଣ ଆସନ୍ତୁ, ବିଜେ ହୁଅନ୍ତୁ ପୁଣି ନନ୍ଦୀ ଘୋଷରେ। ତେଣେ ପରା ମା ସାନ୍ତାଣୀ ଜଗିଛନ୍ତି ଆପଣଙ୍କୁ, ଆପଣ ଶୀଘ୍ର ଆସନ୍ତୁ ମଣିମା। ଏପରି କହିଲା ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ନିଜର ଆଜ୍ଞାମାଳ ଦେଇଥାନ୍ତି ଏବଂ ଏହି ସମୟରେ ପ୍ରଥମେ ସୁଦର୍ଶନ ମହାପ୍ରଭୁ ରଥକୁ ବିଜେ ହୋଇଥାନ୍ତି। ତାଙ୍କ ପଛେ ପଛେ ବଡ଼ ଠାକୁର ବଳଭଦ୍ର, ବଡ଼ବାଡ଼ ଖାଉନ୍ଦ, ବଡ଼ବାଡ଼ ସାମନ୍ତ ଶ୍ରୀ ବଳଭଦ୍ର ଆସନ୍ତି। ଭଉଣୀ ସୁଭଦ୍ରା ଭୁବନେଶ୍ୱରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦକ୍ଷିଣ କାଳିକା ବୋଲି କୁହାଯାଇଛି ଉଡ୍ଡିଆନ ତନ୍ତ୍ରରେ। ସୁଭଦ୍ରାଙ୍କୁ ଭୁବନେଶ୍ୱରୀ ବୋଲି କୁହାଯାଇଛି, ବଡ଼ ଠାକୁର ବଳଭଦ୍ରଙ୍କୁ ଉଗ୍ର ତାରା ବୋଲି କୁହାଯାଇଛି ଏବଂ ସୌର୍ଯ୍ୟ ବା ସୂର୍ଯ୍ୟ ପୂଜାର ପ୍ରତୀକ ଭାବରେ ସୁଦର୍ଶନଙ୍କୁ ରଖାଯାଇଅଛି। ମୁଁ ଗୋଟିଏ ଶ୍ଳୋକ ବା ଗୋଟିଏ ମନ୍ତ୍ର ମାଧ୍ୟମରେ ଜଗନ୍ନାଥଙ୍କର ଭିନ୍ନ ଭିନ୍ନ ଭାବଧାରାକୁ ପ୍ରକଟ କରିବାକୁ ଚାହିଁବି। ୟଦ୍ ଦାରୁ ବ୍ରହ୍ମମୂରତି ପ୍ରଣବତନୁଧରମ୍ ସର୍ବବେଦାନ୍ତ ସାରମ୍ ଭଗତାନାମ୍ କଳ୍ପ ବୃକ୍ଷମ୍ ଭବ ଜଳତରଣୀ ସର୍ବତତ୍ତ୍ୱାନୁତତ୍ତ୍ୱମ୍ ଯୋଗୀନାମ୍ ହଂସ ତତ୍ତ୍ୱମ୍ ହରିହର ନିମିତ୍ତମ୍ ଶ୍ରୀପତିର ବୈଷ୍ଣବାନାମ୍ ଶୈବାନାମ୍ ଭୈରବାଖ୍ୟମ୍ ପଶୁପତିରିତି ୟା ଶାକ୍ତ ତତ୍ତ୍ୱୋଚ ଶକ୍ତି ବୌଦ୍ଧାନାମ୍ ବୁଦ୍ଧ ରୂପମ୍ ଋଷଭ ଜତିବରମ୍ ଜୈନ ସିଦ୍ଧାନ୍ତ ସାରମ୍ ସାଦେବମ୍ ପାତୁ ନିତ୍ୟମ୍ କଳିକୁଳ ଗୁହରମ୍ ଶ୍ରୀନୀଳ ଶୈଳାଧିନାଥମ୍। ଏହି ମନ୍ତ୍ରର ଅର୍ଥ ହେଉଛି, ହେ ମହାପ୍ରଭୁ ଆପଣ ଯୋଗୀମାନଙ୍କ ଲାଗି ହଂସ ତତ୍ତ୍ୱ, ବୈଷ୍ଣବମାନଙ୍କ ଲାଗି ବିଷ୍ଣୁ, ଶୈବମାନଙ୍କ ଲାଗି ସାକ୍ଷାତ ଭୈରବ, ଶାକ୍ତମାନଙ୍କ ଲାଗି ଶକ୍ତିର ସର୍ବସ୍ୱରୂପ ନୀଳ ସରସ୍ୱତୀ, ଦକ୍ଷିଣ କାଳୀ, ରାଧିକା, ରାଧାକୃଷ୍ଣ ଏବଂ ଗୌଡ଼ୀୟ ବୈଷ୍ଣବଙ୍କ ପାଇଁ ଆପଣ ଶ୍ରୀକୃଷ୍ଣ। ସେଇଥିପାଇଁ ବୋଧେ ଚୈତନ୍ୟ କହିଥିଲେ, ବୃନ୍ଦାବନେ ଛିଲେନ୍ କୃଷ୍ଣ ଆଛେନ୍ ନୀଳା ଚଲେ। ତେବେ ମହାପ୍ରଭୁଙ୍କୁ ବୌଦ୍ଧମାନେ ବୁଦ୍ଧ ଅବତାର ବୋଲି ମାନିଛନ୍ତି, ଜୈନମାନେ ସ୍ୱୟଂ ଋଷଭ ଜତିବର ବୋଲି ମାନିଛନ୍ତି। ହେ ନୀଳାଦ୍ରିନାଥ ଆପଣ ପରମ ବ୍ରହ୍ମ। ତେବେ ଜଗନ୍ନାଥ ମହାପ୍ରଭୁ ସେ କଥାକୁ ସାକାର କରି ପୁଣି ଆସନ୍ତି ଆଉ ଧାଡ଼ି ପହଣ୍ଡିରେ ମହାପ୍ରଭୁମାନେ ବିଜେ ହୁଅନ୍ତି। ତାଳଧ୍ୱଜକୁ ବଡ଼ ଠାକୁର ବଳଭଦ୍ର ବିଜେ ହୁଅନ୍ତି, ଦର୍ପଦଳନକୁ ମା ସୁଭଦ୍ରା ବିଜେ ହୁଅନ୍ତି ଏବଂ ଜଗନ୍ନାଥ ମହାପ୍ରଭୁ ନନ୍ଦୀଘୋଷକୁ ବିଜେ ହୁଅନ୍ତି। ସୁଦର୍ଶନ ମହାପ୍ରଭୁ ଦର୍ପଦଳନରେ ବିଜେ ହୁଅନ୍ତି। ତତ୍ସହିତ ଠାକୁରମାନଙ୍କର ଯେଉଁ ଉତ୍ସବ ବିଗ୍ରହମାନେ ଅଛନ୍ତି, ଯଥା ରାମକୃଷ୍ଣ ବଡ଼ ଠାକୁରଙ୍କର ରଥରେ, ମଦନମୋହନ ଜଗନ୍ନାଥଙ୍କ ରଥରେ ଆସନ୍ତି, ମହାପ୍ରଭୁଙ୍କର ରତ୍ନପଲଙ୍କ ପୁଣି ଥରେ ଶ୍ରୀମନ୍ଦିରକୁ ବାହୁଡ଼ିଯାଏ ଏବଂ ମହାପ୍ରଭୁଙ୍କର ସିନ୍ଧୁକ ଥାଏ, ତାକୁ କୋଠସୁଆଁସିଆ ସେବକମାନେ ଆଣି ପୁଣି ଥରେ ରଥରେ ରଖିଦେଇଥାନ୍ତି। ଜଗନ୍ନାଥ ମହାପ୍ରଭୁଙ୍କର ନୀତିକାନ୍ତିର ସବୁ ଜିନିଷପତ୍ର, ତାଙ୍କର ଦାନ୍ତକାଠି, ତାଙ୍କର ଦର୍ପଣିକା, ତାଙ୍କର ଲୁଗାପଟା ସବୁ କିଛି ସେହି ସିନ୍ଧୁକରେ ରହିଥାଏ। ତେବେ ଜଗନ୍ନାଥ ମହାପ୍ରଭୁ ରଥାରୂଢ଼ ହୋଇସାରିଲା ପରେ ଦୈତାପତିମାନେ ସେ ଗୋପୀ ଭାବ ରଖି, ହେ ଜଗା ଆପଣ କୁଆଡ଼େ ପଳେଇବେ କି, ସେହି ଭାବ ରଖି ପାଟ ଡୋରିରେ ବାନ୍ଧି ଦିଅନ୍ତି। ତେଣୁ ସେ ପାଟ ଡୋରିକୁ ନେଇ ବି ବହୁ ଗୁଡ଼ିଏ ରଚନା ହୋଇଅଛି, ତଦ୍ ମଧ୍ୟରୁ ଗୋଟିଏ ମୁଁ ପ୍ରକାଶ କରିବାକୁ ଚାହିଁବି। ବାନ୍ଧି

ଠାକୁରଙ୍କ ରଥରେ କଳା ରଙ୍ଗର ଅଶ୍ୱମାନେ ଏବଂ ସୁଭଦ୍ରା ମା ରଥରେ ନାଲି ବୋଲି କୁହାଯାଏ। ଆମ ଦେଖିବାକୁ ଗଲେ ତାଙ୍କ ରଙ୍ଗ ଟିକିଏ ଟିଆ ରଙ୍ଗ ହୋଇଥାଏ, ପୁରୀ ଭାଷାରେ ବି ତାକୁ ନାଲି ବୋଲି ଧରାଯାଏ। ସେ ଅଶ୍ୱମାନଙ୍କର ନାଁ ମଧ୍ୟ ରହିଅଛି। ବଡ଼ ଠାକୁରଙ୍କ ରଥରେ ଯେଉଁ ଅଶ୍ୱମାନେ ଲାଗି ହୁଅନ୍ତି ତାଙ୍କର ନାମ ହେଉଛି ଦୀର୍ଘାଶ୍ରମ, ତୀବ୍ର, ଘୋର, ସ୍ୱର୍ଣ୍ଣନାଭ। ମା ସୁଭଦ୍ରାଙ୍କର ରଥରେ ଯେଉଁ ଲାଗି ହୁଅନ୍ତି ଜିତା, ଅପରାଜିତା, ରୁଚିକା ଓ ମୋଚିକା। ଜଗନ୍ନାଥଙ୍କ ରଥରେ ଯେଉଁ ଲାଗି ହୁଅନ୍ତି ଶଙ୍ଖ, ଶ୍ୱେତ, ବଳାହକ, ହରିଦାସ। ଘୋଡ଼ା ଯୋଚା ସରିଲା ପରେ, ଯାହାକି ଆମେ କହୁଛୁ ଘୋଡ଼ା ଲାଗି ସରିଲା ପରେ, ପ୍ରଥମେ ବଡ଼ ଠାକୁରଙ୍କ ରଥରେ ଡାହୁକ ବୋଲି ଛାଡ଼େ। ଡାହୁକର ବୋଲି ଆହା କି ମଧୁର ବୋଲି, ସେହି ସମୟରେ ବର୍ଷା ଟିପି ଟିପି ହୋଇ ବର୍ଷା ପଡ଼ୁଥାଏ। ବଡ଼ ଠାକୁର ବଳଭଦ୍ର, ଯିଏକି କାଦମ୍ବରୀ ରସ ପାନ ଯୁକ୍ତ ବୋଲି ଯାହାଙ୍କୁ ଶାସ୍ତ୍ର କହିଅଛି, ହଳଧାରି, ସେ ରଥରେ ବିଜେ ହୋଇଥାନ୍ତି। ତାଙ୍କର ସାରଥୀ ହେଉଛନ୍ତି ମାତଳି, ମା ସୁଭଦ୍ରାଙ୍କର ସାରଥୀ ହେଉଛନ୍ତି ଅର୍ଜୁନ, ଜଗନ୍ନାଥଙ୍କ ସାରଥୀ ହେଉଛନ୍ତି ଦାରୁକ। ସାରଥୀମାନେ ରଥକୁ ଆଗେଇ ନିଅନ୍ତି, ଭକ୍ତମାନେ ରଥକୁ ଭିଡ଼ି ନିଅନ୍ତି। ଡାହୁକ ବୋଲିରେ ଆଉ ହରି ବୋଲରେ ପ୍ରକମ୍ପିତ ହେଉଥାଏ ସମଗ୍ର ବଡ଼ ଦାଣ୍ଡ। ପ୍ରଥମେ ବଡ଼ ଠାକୁର ବଳଭଦ୍ର, ପଛରେ ସୁଭଦ୍ରା ମାତା, ତାଙ୍କ ପଛରେ ଗହଳ ଲଗାଇ କାଳିଆ ଆସନ୍ତି। ଆଗେ ଚଳେ ବଳଭଦ୍ର ମଧ୍ୟ ଚାନ୍ଦ ମୁହିରେ, ପଛେ ଆସୁଛି କାଳିଆ ଗହଳ ଲଗାଇ। ଜଗନ୍ନାଥ ମହାପ୍ରଭୁ ବହୁତ ଗହଳିଆ ଠାକୁର, ତାଙ୍କର କାମ, ତାଙ୍କର ନୀତି କାନ୍ତି ସବୁ ଗହଳରେ ଚାଲେ। ସେଥିପାଇଁ ଭକ୍ତ କହେ, ହେ ଦିନ ବନ୍ଧୁ, ମୁଁ ଭାସି ଯାଉଛି ଭବ ଜଳରେ, ଆଉ ତୁମେ ଏବେ ବି ବସି ସେ ଗରୁଡ଼ ଉପରେ ମୋତେ ଦେଖୁଛ, ତୁମେ ଏତେ ପରୀକ୍ଷା କର। ନିହାତି ଜଗନ୍ନାଥ ଭକ୍ତର ଭାବରେ ବନ୍ଧା, କେବେ ସାଲବେଗଙ୍କ ପାଇଁ ରଥ ଅଟକାଇ ଦିଅନ୍ତି, ତ କେବେ କରମା ବାଇ ଖେଚୁଡ଼ି ପାଇଁ ଶ୍ରୀମନ୍ଦିର ଛାଡ଼ି ସେଇ ଖେଚୁଡ଼ି ଖାଇବା ପାଇଁ ଯାଆନ୍ତି। ପ୍ରଭୁଙ୍କର ଯେଉଁ ମାଉସୀ ଯାହାଙ୍କ ଲାଗି ଏଇ ରଥଯାତ୍ରା, ସିଏ ହେଉଛନ୍ତି ଅର୍ଦ୍ଧଶୋଷିନୀ ଦେବୀ ବା ଅର୍ଦ୍ଧାସିନୀ ଦେବୀ। ମା ଅର୍ଦ୍ଧାସିନୀଙ୍କର ମନ୍ଦିର ଆମର ବଡ଼ଦାଣ୍ଡରୁ ଗୁଣ୍ଡିଚା ବାଡ଼ିର ମଝିରେ ଅବସ୍ଥିତ ହୋଇଅଛି। ତହିଁ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ଉଦ୍ଦେଶ୍ୟରେ ପୋଡ଼ପିଠା ପ୍ରସ୍ତୁତ ହୋଇଥାଏ। ମାଉସୀ ବୁଢ଼ୀ ବସିଛି ପୋଡ଼ପିଠା ଧରିକରି, ଆସ ଆସ ଭୋଗ କରିବ ଆହେ ପ୍ରଭୁ ଚକ୍ରଧାରୀ। ପ୍ରଥମେ ବଡ଼ ଠାକୁରଙ୍କ ପାଖରେ ପୋଡ଼ପିଠା ସର୍ପମଣହିରେ ଲାଗି ହୁଏ, ତାପରେ ସୁଭଦ୍ରା ମାତାଙ୍କ ପାଖରେ ପୋଡ଼ପିଠା ଲାଗି ହୁଏ, ତାପରେ ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ପୋଡ଼ପିଠା ଲାଗି ହୁଏ, ସର୍ପମଣହିରେ ଲାଗି ହୁଏ। ତାପରେ କେଡ଼େ ସୁନ୍ଦର ଜଗନ୍ନାଥ ମହାପ୍ରଭୁ ପୋଡ଼ପିଠାକୁ ନୈବେଦ୍ୟ କରି ସେ ପୋଡ଼ପିଠାରୁ ଖଣ୍ଡେ ଧରି ମହାଲକ୍ଷ୍ମୀ ଜଗିଛନ୍ତି ପରା। ତେଣେ ଜଗନ୍ନାଥ ମହାପ୍ରଭୁଙ୍କର ରଥ ଯେତେବେଳେ ଶ୍ରୀନହର ପାଖାପାଖି ହୁଏ, ମା ପରମ ଲକ୍ଷ୍ମୀ, ଲକ୍ଷ୍ମୀ ସାନ୍ତାଣୀ, ଜଗତ ମାତା ଚାହାଣି ମଣ୍ଡପକୁ ଯାଇ ଦେଖନ୍ତି, ଆରେ କୁଆଡ଼େ ଗଲେ, ଚତୁର୍ଥୀ ରାତିର ହୋମ ସରିଲା ପରଠୁ ଯାଇଛନ୍ତି ଯେ ଆଜି ପର୍ଯ୍ୟନ୍ତ ଦେଖା ନାହିଁ। ବାହା ହେଲା ପରେ ମୁଁ ତାଙ୍କୁ ପଦେ କଥା ମଧ୍ୟ ହୋଇନାହିଁ, ମୋତେ କିଛି ନ ଜଣେଇ ଡାଳୁ ଓ ଚାଉଳକୁ ଆଉ ହେଉଛି କଳମ ଶାଗ ଦେଇଦେଇ ପଳେଇଲେ, କେଉଁଠି ଅଛନ୍ତି ତୁମ ସାନ୍ତ। ହେରା ପଞ୍ଚମୀ ଦିନ ଯାଇଥିଲେ ଜଗନ୍ନାଥ, ନିଜର ଅଧର ଚୁମ୍ବିତ ମାଳା ଦେଇଥିଲେ, ଆଉ ପତି ମହାପାତ୍ର ଯିଏ ଅଛନ୍ତି ମା ପରମଲକ୍ଷ୍ମୀଙ୍କ ପାଖରେ ମହାପ୍ରଭୁଙ୍କର ପ୍ରଦତ୍ତ ଦହିପଟି ମଣହି କରିଥିଲେ। ଏବଂ ଜଗନ୍ନାଥ ମହାପ୍ରଭୁଙ୍କୁ ଯେତେବେଳେ ଦେଖିଦିଅନ୍ତି, ମା ବିଭୋର ହୋଇଯାଆନ୍ତି ଏବଂ କୁହନ୍ତି, ନା ନା ନା ନା ନା, ଏ ଚାହାଣି ମଣ୍ଡପରୁ ଦର୍ଶନ ନୁହଁ, ମୁଁ ପାଖକୁ ଯିବି। ଶ୍ରୀନହର ପାଖରେ ମହାରାଜ ଗଜପତି ମା ପରମ ଲକ୍ଷ୍ମୀଙ୍କୁ ନିଜର ସ୍କନ୍ଦରେ ଉତ୍ତୋଳନ କରି ଜଗନ୍ନାଥ ମହାପ୍ରଭୁଙ୍କର ତାଙ୍କର ସେ ଚକା ଆଖି ଏବଂ ମା ପରମ ଲକ୍ଷ୍ମୀଙ୍କର ନେତ୍ରରେ ମିଳନ ହୋଇଥାଏ। ଲକ୍ଷ୍ମୀ ନାରାୟଣ ମିଳନ ହୋଇଲେ ସର୍ବଜନେ ବୋଲ ହରି, ଲକ୍ଷ୍ମୀ ନାରାୟଣ ମିଳନ ହୋଇଲେ ସର୍ବଜନେ ବୋଲ ହରି, ଲକ୍ଷ୍ମୀ ନାରାୟଣ ସୁମରିଲେ ଭବ ସିନ୍ଧୁ ଜୀବତରି। ମହାପ୍ରଭୁ ପୁଣି ଅଧର ଚୁମ୍ବିତ ମାଳା ଦେଇଥାନ୍ତି। ମା ପରମଲକ୍ଷ୍ମୀ ନନ୍ଦୀ ଘୋଷ ରଥକୁ ଗୋଟିଏ ପରିକ୍ରମା କରନ୍ତି, ସେଥିମଧ୍ୟ ଦହିପଟି ମଣହି ହୋଇଥାଏ। ତାପରେ ଜଗନ୍ନାଥ ମହାପ୍ରଭୁଙ୍କର ପୁଣି ରଥଟଣା ହୋଇଥାଏ। ମା ପରମଲକ୍ଷ୍ମୀଙ୍କୁ ଜଗନ୍ନାଥ କୁହନ୍ତି, ହେ ହରିପ୍ରିୟା, ହେ ବିଷ୍ଣୁପାଟ ରାଣୀ, ହେ ରମା, ଆଉ ତୁମେ ଚିନ୍ତା କରନି, ମୁଁ ଆସିଲିଣି ପରା, ମୁଁ ଆସିଲିଣି, ତୁମେ ଏବେ ଫେରିଯାଅ, ମୁଁ ବହୁତ ଶୀଘ୍ର ଆସିବି। ମା ପରମଲକ୍ଷ୍ମୀ କୁହନ୍ତି, ଏଇଠି ତ ଲୋକମାନେ ଅଛନ୍ତି, କିଛି କହୁନାହିଁ, ଆସ ତୁମେ ଜୟ ବିଜୟ ଦ୍ୱାରକୁ, ତାପରେ ଦେଖିବ ଘରର ଘରଣୀ କାହାକୁ କୁହାଯାଏ। ତେବେ ମହାପ୍ରଭୁଙ୍କ ରଥ ଯାଇ ସିଂହଦ୍ୱାର ସାମ୍ନାରେ ଲାଗେ। ପ୍ରଥମେ ବଡ଼ ଠାକୁରଙ୍କ ରଥ ଲାଗିଥାଏ, ତାପରେ ମା ସୁଭଦ୍ରାଙ୍କର, ତାପରେ ଜଗନ୍ନାଥ ମହାପ୍ରଭୁଙ୍କ ରଥ ଲାଗିଥାଏ ଏବଂ ଭକ୍ତମାନେ ତହିଁ ଦର୍ଶନ କରନ୍ତି। ପୁଣି ମହାପ୍ରଭୁଙ୍କର ନୀତିକାନ୍ତି ଆଗକୁ ବଢ଼ିଥାଏ ଏବଂ ତା ପର ଦିନ ସୁନା ବେଶରେ ଜଗନ୍ନାଥ ମହାପ୍ରଭୁ ବଡ଼ ତଡ଼ାଉ ବେଶ ହୁଅନ୍ତି, ମହଣ ମହଣ ସୁନା ଲାଗି ହୁଅନ୍ତି, ଦ୍ୱାଦଶୀ ତିଥିରେ ଅଧରପଣା ଲାଗି ହୁଅନ୍ତି ଏବଂ ତ୍ରୟୋଦଶୀ ତିଥିରେ ନୀଳାଦ୍ରି କନ୍ଦରକୁ ବିଜୟ କରନ୍ତି, ନୀଳାଦ୍ରି ବିଜୟ କରନ୍ତି। ଜଗନ୍ନାଥ ମହାପ୍ରଭୁଙ୍କର ଅପୂର୍ବ ଲୀଳା ଆମେ ଦର୍ଶନ କରିପାରୁଛୁ, ତା ବିଷୟରେ ଆମେ କହିପାରୁଛୁ, ଏଇ ମାଟିରେ ଜନ୍ମ ହୋଇଅଛୁ, ତାହା ଆମର ଏକ ସୌଭାଗ୍ୟ। ଯୁଗେ ଯୁଗେ ଚାହିଁବୁ ଏଇ ଉତ୍କଳ ମାଟିରେ ଜନ୍ମ ହେବୁ, ଜଗନ୍ନାଥଙ୍କୁ ନିଜର ମଣିମା ଶାନ୍ତ ରୂପରେ ପାଇବୁ।

ହିନ୍ଦୁମାନଙ୍କର ଗର୍ବ ଓ ଗୌରବର ଦେବତା ହେଉଛନ୍ତି ଜଗତର ନାଥ ଶ୍ରୀ ଜଗନ୍ନାଥ ଏବଂ ରଥଯାତ୍ରା ହେଉଛି ଉତ୍କଳୀୟ ସଂସ୍କୃତିର ଗର୍ବ ଓ ଗୌରବର ପ୍ରତୀକ। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବା ଗୁଣ୍ଡିଚା ଯାତ୍ରା ଆଜି ଭାରତ ଅତିକ୍ରମ କରି ଭାରତ ବାହାରି ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ଅନୁଷ୍ଠିତ ହେଉଛି। ଶ୍ରୀଜଗନ୍ନାଥ ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଯାତ୍ରା କରିବାରେ ପାରିବାରିକ ବନ୍ଧନ ତଥା ଭ୍ରାତୃତ୍ୱର ସୂଚନା ମିଳିଥାଏ। ଯୁଗେ ଯୁଗେ ଏହା ମାନବ ସମାଜକୁ ସ୍ନେହ, ସଦିଚ୍ଛା, ସଂଯମ, ମମତା ଓ ବନ୍ଧୁତ୍ୱର ନମୁନା ପ୍ରଦାନ କରିଆସୁଛି।

ଯୁବବନ୍ଧୁ ବାହୁଡ଼ା ଯାତ୍ରା ସମ୍ପର୍କରେ ତ ଆଲୋଚନାଟି ଶୁଣିଲି। ବର୍ତ୍ତମାନ ଆସନ୍ତୁ ଶୁଣିବା କେତୋଟି ନିଯୁକ୍ତି ଭିତ୍ତିକ ସୂଚନା। ଜିଲ୍ଲା ବିଚାରପତିଙ୍କ କାର୍ଯ୍ୟାଳୟ କଳାହାଣ୍ଡି ବିଭିନ୍ନ ପଦବୀ ଯେପରି ଜୁନିୟର କ୍ଲର୍କ, ଜୁନିୟର ଟାଇପିଷ୍ଟ, କପିଷ୍ଟ, ଷ୍ଟେନୋଗ୍ରାଫର ଗ୍ରେଡ୍ 3 ଏବଂ ବେତନଭୋଗୀ ଅମିନ ପଦବୀରେ ନିଯୁକ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କଠାରୁ ନିର୍ଦ୍ଧାରିତ ଫର୍ମାଟ୍ରେ ଆବେଦନ ଆହ୍ୱାନ କରିଛନ୍ତି। ଏଥିରେ ମୋଟ 11 ଜୁନିୟର କ୍ଲର୍କ, 3 ଜୁନିୟର ଟାଇପିଷ୍ଟ, ଗୋଟିଏ କପିଷ୍ଟ ଏବଂ ଗୋଟିଏ ଷ୍ଟେନୋଗ୍ରାଫର ଗ୍ରେଡ୍ 3 ତଥା ଗୋଟିଏ ଅମିନ ପଦବୀ ପୂରଣ କରାଯିବ। ପ୍ରାର୍ଥୀ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରେ ଅତି କମ୍ରେ +3 ପରୀକ୍ଷା କିମ୍ବା ସମକକ୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। ଜିଲ୍ଲା ନିଯୁକ୍ତି କମିଟି ଦ୍ୱାରା ଆବେଦନ ଗ୍ରହଣ ପାଇଁ ଧାର୍ଯ୍ୟ କରାଯାଇଥିବା ଶେଷ ତାରିଖ ଅର୍ଥାତ୍ ଚଳିତ ବର୍ଷ ଅଗଷ୍ଟ 13 ପ୍ରାର୍ଥୀ 18 ଅଧିକ ଏବଂ 42 କମ୍ ବୟସର ହୋଇଥିବେ, କିନ୍ତୁ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ କ୍ଷେତ୍ରରେ ବୟସ ଛାଡ ମଧ୍ୟ ପ୍ରଯୁଜ୍ୟ। ସମସ୍ତ ପଦବୀ ପାଇଁ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି। ଅଧିକ ବିବରଣୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ନୋଟିଫିକେସନ PDF ଦେଖିପାରିବେ। ପ୍ରାର୍ଥୀ ଚୟନ ପ୍ରକ୍ରିୟା 3 ସ୍ତରରେ ଯଥାକ୍ରମେ ଲିଖିତ ପରୀକ୍ଷା, କମ୍ପ୍ୟୁଟର ଟେଷ୍ଟ ଏବଂ ସାକ୍ଷାତକାର ମାଧ୍ୟମରେ ହେବ। ଆବେଦନ ସମ୍ବନ୍ଧୀୟ ଆବଶ୍ୟକୀୟ କାଗଜପତ୍ର ଏବଂ ପ୍ରମାଣପତ୍ରର ସ୍ୱପ୍ରମାଣିତ ନକଲ ସହିତ ଆବେଦନ ପତ୍ର ଚଳିତ ବର୍ଷ ଅଗଷ୍ଟ 13 କିମ୍ବା ତା ପୂର୍ବରୁ ସ୍ପିଡ୍ ପୋଷ୍ଟ ଦ୍ୱାରା କଳାହାଣ୍ଡି ଭବାନୀପାଟଣା ଜିଲ୍ଲା ଜଜ୍ କାର୍ଯ୍ୟାଳୟରେ ପହଞ୍ଚିବାକୁ ହେବ। ଇଚ୍ଛୁକ ପ୍ରାର୍ଥୀ ସବିଶେଷ ବିବରଣୀ ପାଇଁ ନୋଟିଫିକେସନ PDF ଦେଖିପାରିବେ। ବିଜ୍ଞପ୍ତି ସୂଚନାଟି ଦେଖିବା ପାଇଁ ୱେବସାଇଟଟି କହି ରଖୁଛୁ www.kalahandi.dcourse.gov.in। ଓଡ଼ିଶା ସବୋର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ ଓ SSSC ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧୀନରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ଗ୍ରୁପ୍ ସି ନର୍ସିଂ ଅଫିସରଙ୍କୁ ନିଯୁକ୍ତି ଦେବା ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ପ୍ରାର୍ଥୀଙ୍କ ବୟସ 21 ପୂରଣ ହୋଇଥିବା ଆବଶ୍ୟକ ଏବଂ 42 ଅଧିକ ହୋଇନଥିବା ଆବଶ୍ୟକ। ରାଜ୍ୟର ଯେକୌଣସି ମେଡିକାଲ କଲେଜ ଏବଂ ହସ୍ପିଟାଲ କିମ୍ବା ଭାରତୀୟ ନର୍ସିଂ ପରିଷଦ ଦ୍ୱାରା ଉପଯୁକ୍ତ ଭାବରେ ସ୍ୱୀକୃତିପ୍ରାପ୍ତ ଏବଂ ଅନୁମୋଦିତ ଅନ୍ୟ କୌଣସି ପ୍ରତିଷ୍ଠାନରୁ GNM କିମ୍ବା BSc ନର୍ସିଂରେ ଡିପ୍ଲୋମା କରିଥିବା ଆବଶ୍ୟକ। ପ୍ରାର୍ଥୀମାନେ ଓଡ଼ିଆ କହି, ପଢି ଏବଂ ଲେଖି ଜାଣିପାରୁଥିବା ଆବଶ୍ୟକ। ପଞ୍ଜୀକରଣ ଚଳିତ ବର୍ଷ June 13 ଆରମ୍ଭ ହୋଇସାରିଛି ଏବଂ ଆବେଦନ କରିବାର ଶେଷ ତାରିଖ ହେଉଛି ଚଳିତ ବର୍ଷ ଅଗଷ୍ଟ 5। ଅନ୍ୟାନ୍ୟ ବିବରଣୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଓ SSSC ର ଅଫିସିଆଲ ୱେବସାଇଟ୍ ଦେଖିପାରିବେ।

ଅଫିସିଆଲ ୱେବସାଇଟ୍ ଟି କହି ରଖୁଛୁ www.ossc.gov.in। ଯୁବବନ୍ଧୁ ଆଜି ତ ଷ୍ଟୁଡିଓ ଘଡ଼ିରେ 6ଟା ହେବାକୁ ବସିଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବା। ହେଲେ ଆଜିର କାର୍ଯ୍ୟକ୍ରମ ତଥା ତାରିଣୀ ପ୍ରସାଦ ମହାପାତ୍ର ଭାଇଙ୍କ ସହ ରଥଯାତ୍ରା ତଥା ବାହୁଡ଼ା ଯାତ୍ରା ସମ୍ପର୍କରେ ଆଲୋଚନା କିପରି ଲାଗିଲା ସେ ସମ୍ପର୍କରେ ମତାମତ ଲେଖି ଜଣାଇବା ପାଇଁ ଜମା ଭୁଲିବେନି। ମତାମତ ଲେଖି ଜଣାଇବା ପାଇଁ ଠିକଣାଟି କହି ରଖୁଛୁ, ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ମତାମତ ଜଣାଇ ପାରିବେ। ହ୍ୱାଟ୍ସଆପ୍ ନମ୍ବରଟି ନୋଟ୍ କରି ନିଅନ୍ତୁ 8895994143। ପୁଣି ଥରେ କହି ରଖୁଛୁ 8895994143। ପୁଣି ଭେଟ ହେବା ଯୁବବାଣୀର ଆଉ ଏକ ନୂଆ ଅଧ୍ୟାୟରେ, ଗୋଟିଏ ନୂଆ ପ୍ରସଙ୍ଗ, ଜଣେ ନୂଆ ଅତିଥି ଏବଂ କିଛି ସୁମଧୁର ସଙ୍ଗୀତ ସାଥିରେ। ଆଜିର ଉପସ୍ଥାପନାରେ ଆପଣଙ୍କ ଗହଣରେ ମୁଁ ଥିଲି ରଚିତା ମେହେର। ବାହୁଡ଼ା ଯାତ୍ରା ଉପଲକ୍ଷେ ପୁଣି ଥରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇ ଆଜି ପାଇଁ ରହୁଛି। ନମସ୍କାର।

ଏବେ ଶୁଣନ୍ତୁ ଆମର ଆସନ୍ତାକାଲି ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି ସକାଳ 6:10 ଶୁଣିବେ ବନ୍ଦନା କାର୍ଯ୍ୟକ୍ରମ। ଏଥିରେ ଶୁଣିବେ କେତୋଟି ଭକ୍ତିଗୀତ। ଶିଳ୍ପୀମାନେ ହେଲେ ଶ୍ୱେତାଲିନା ପଣ୍ଡା, ହରିଶ୍ଚନ୍ଦ୍ର ମୁଣ୍ଡ, ଗୁପ୍ତପ୍ରସାଦ ପାଢ଼ୀ ଏବଂ ଇତିଶ୍ରୀ ଦାସ। ଚେତନା ଚିନ୍ତନ ସକାଳ 6:30। ସକାଳ 6:35 ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଶୁଣିବେ। ସୂଚନା ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା ଶୁଣିବେ ସକାଳ 7:25। ପ୍ରଯୋଜନା ଏବଂ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ। ସକାଳ 7:40 ରହିଛି ଚାଷର କଥା କାର୍ଯ୍ୟକ୍ରମ। ସକାଳ 7:45 ଗୀତ ଗୀତାଞ୍ଜଳିରେ ଓଡ଼ିଆ ଆଲବମ୍ରୁ ଶୁଣିପାରିବେ କେତୋଟି ଭକ୍ତି ଗୀତ। ଶିଳ୍ପୀମାନେ ହେଲେ ନନ୍ଦିତା ଭଞ୍ଜ ଓ ବିଷ୍ଣୁ। ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମରେ ଶୁଣିବେ ସୁନାବେଶ, ଆଲୋଚକ ଡକ୍ଟର ଭାସ୍କର ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହାୟତା ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଶୁଣିପାରିବେ ସକାଳ 8:30 ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସ ପ୍ରଚାର କରିବୁ ସକାଳ 8:45। ପ୍ରଯୋଜନା ପ୍ରସେନଜିତ ମହାନ୍ତ।

0: ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ। ସକାଳ 9ଟାରେ ହିନ୍ଦୀ କଥାଚିତ୍ରର ଗୀତ ଏବଂ 9:30 ରହିଛି ଓଡ଼ିଆ କଥାଚିତ୍ରର ଗୀତ। ପୂର୍ବାହ୍ନ 10:10 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଆସନ୍ତାକାଲି ଆମର ଦ୍ୱିତୀୟ ଅଧିବେଶନରେ 12:00 ଲୋକଗୀତ କ୍ରମରେ ଶୁଣିବେ ଧୁଡ଼ୁକି ଗୀତ। ପରିବେଷଣ କରିବେ ଶିଳ୍ପୀ ନରନାଥ ସବର ଓ ସୁଶୀଳା ଦେବୀ। ଏକ ଭାରତ ଶ୍ରେଷ୍ଠ ଭାରତ ଏହି କାର୍ଯ୍ୟକ୍ରମ ପ୍ରଚାର କରିବୁ 12:30 ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷର କଥା ରହିଛି 1:10 1:20 ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। 2:45 ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆସନ୍ତାକାଲି ଆମର ତୃତୀୟ ଅଧିବେଶନରେ 5:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ। ଯୁବବାଣୀ ଶୁଣିବେ ସାପ୍ତାହିକୀ 5:30। ସନ୍ଧ୍ୟା 6:30 ଲୋକଗୀତ କ୍ରମରେ ସଂକୀର୍ତ୍ତନ ପ୍ରଚାର କରିବୁ। ପରିବେଷଣ କରିବେ ଶିଳ୍ପୀ ବିଜୟ କୁମାର ପଣ୍ଡା ଓ ସାଥୀ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ କଟକ ଜିଲ୍ଲା ସମ୍ପର୍କରେ ଶୁଣିପାରିବେ ଏବଂ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ଶୁଣିପାରିବେ 7:30। କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 8:00 ପ୍ରଚାର କରିବୁ କାର୍ଯ୍ୟକ୍ରମ ଇସ୍ ସପ୍ତାହ ସଂସଦ ମେ ରିଲେ କରି ଶୁଣିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆସନ୍ତାକାଲି 8:15 ଶୁଣିବେ ଭବାନୀପାଟଣାଠାରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରାର ବେତାର ବିବରଣୀ। ସ୍ପୋର୍ଟସ୍ କ୍ୟାନ୍ 8:30 9:15 ସ୍ପଟଲାଇଟ୍ ଏବଂ ବିଜ୍ଞାନ ଭାରତୀ କାର୍ଯ୍ୟକ୍ରମ ଶୁଣିପାରିବେ 9:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ନାଟକ ପବିତ୍ର ଦାସିଆ ପ୍ରଚାର କରିବୁ 10:00 ରିଲେ କରି ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ। ରଚନା ନିର୍ମଳ କୁମାର ମିଶ୍ର ଏବଂ ପ୍ରଯୋଜନା ଡକ୍ଟର କିଶୋର ମହାନ୍ତି। ଶ୍ରୋତାବନ୍ଧୁ ଏଥିଲା ଆମର ଚଳିତ ଅଧିବେଶନ ଏବଂ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଶ୍ରୋତାବନ୍ଧୁ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଉପଲକ୍ଷେ ନାଟକ ଏବଂ ଗୀତିନାଟ୍ୟ ପ୍ରସାରଣ କ୍ରମରେ ଆଜି ରାତି 10ଟାରେ ଶୁଣିବେ ନାଟକ ଭକ୍ତ ବାଲିଙ୍ଗା ଦାସ। ଆସନ୍ତାକାଲି 25 ଜୁଲାଇ 2026 ଶନିବାର ନାଟକ ପବିତ୍ର ଦାସିଆ ଏବଂ 26 ଜୁଲାଇ 2026 ରବିବାର ନାଟକ ଶ୍ରୀ ନୀଳମାଧବ ଏବଂ 27 ଜୁଲାଇ 2026 ସୋମବାର ଗୀତିନାଟ୍ୟ ନୀଳାଦ୍ରି ବିଜେ। ଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ପ୍ରଚାର କଲୁ। ଆଦିବାସୀ ଗୀତ କ୍ରମରେ ଓରାମ ଗୀତ ପରିବେଷଣ କରିଥିଲେ ଶିଳ୍ପୀ ବଳିରାମ ଓରାମ ସାଥୀ। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ। ଆକାଶବାଣୀ କଟକ ଏବଂ ପରେ ପରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବାହୁଡ଼ା ଯାତ୍ରାରେ ଆଜି ପୁରୀରେ ସିଂହଦ୍ୱାର ଅଭିମୁଖେ ଚତୁର୍ଥ ମୂର୍ତ୍ତି। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ନେଇ ଚିଠା ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ଦେଶର ତିନୋଟି ରାସାୟନିକ ପାର୍କ ପ୍ରତିଷ୍ଠା ପାଇଁ ଭବ୍ୟ ରସାୟନ ଯୋଜନାକୁ ମଞ୍ଜୁରୀ। ରାଜ୍ୟରେ ପ୍ରତିଷ୍ଠା ହେବ ଗ୍ଲୋବାଲ୍ ଡେଭଲପମେଣ୍ଟ ସେଣ୍ଟର ଏବଂ ଏଆଇ ପାର୍କ। ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ନୂତନ ବିପ୍ଳବର ଶୁଭାରମ୍ଭ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ। ଏବଂ ରାଜ୍ୟରେ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନର ବିକାଶ ପାଇଁ ପିଏମ୍ ଇ ଡ୍ରାଇଭ୍କୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ। ବାହୁଡ଼ା ଯାତ୍ରାରେ ଆଜି ପୁରୀ ଗୁଣ୍ଡିଚା ମନ୍ଦିରରୁ ଚତୁର୍ଥ ବିଗ୍ରହ ସିଂହଦ୍ୱାରକୁ ବାହୁଡ଼ୁଛନ୍ତି। ଅପରାହ୍ନରେ ବାହୁଡ଼ା ପହଣ୍ଡି ଶେଷ ହେବା ପରେ ମଦନମୋହନ ରାମ କୃଷ୍ଣ ରଥ ଉପରକୁ ବିଜେ କରିଥିଲେ। ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ରଥରେ ଛେରା ପହରା ନୀତି ସମ୍ପନ୍ନ କରିଥିଲେ। ଛେରା ପହରା ସରିବା ପରେ ରଥରୁ ଚାରମାଳ ଫିଟାଯାଇ ଘୋଡ଼ା ଲାଗିଥିଲେ। ଅପରାହ୍ନ ପ୍ରାୟ 4:30ରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣାଯାଇଥିଲା, ପରେ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇଛି। ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ଲକ୍ଷ୍ମୀନାରାୟଣ ଭେଟ ନୀତି ସମ୍ପନ୍ନ ହେବ। ତାପରେ ରଥକୁ ଟଣାଯାଇ ସିଂହଦ୍ୱାର ନିକଟକୁ ନିଆଯିବ। ତେବେ ଆସନ୍ତାକାଲି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ତିନି ରଥ ଚାରିପଟେ ବ୍ୟାରିକେଟିଂ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ସ୍ଥାନରେ ଚତୁର୍ଦ୍ଧା ମୂର୍ତ୍ତି ଧାଡ଼ି ପହଣ୍ଡିରେ ରଥାରୂଢ଼ ହୋଇଥିଲେ, ପରେ ରଥ ଟଣାଯାଇଥିଲା। କୋରାପୁଟସ୍ଥିତ ସାବରୀ ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଭୂୟାଁ, କନ୍ଧ, ଭତ୍ରା, ପରଜା, ସୌରା ପ୍ରମୁଖ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପାରମ୍ପରିକ ବେଶଭୂଷାରେ ମହାପ୍ରଭୁଙ୍କ ଆରାଧନା କରିଥିଲେ। ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀଜୀଉମାନଙ୍କୁ ତିନୋଟି ରଥରେ ବିଜେ କରାଯାଇ ରଥଟଣା କାର୍ଯ୍ୟ ହୋଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲରେ ଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ପ୍ରଶ୍ନପତ୍ର ପ୍ରଘଟ ମାମଲା ତଥା ପରୀକ୍ଷା ସମୟରେ ଅନିୟମିତତା ରୋକିବା ପାଇଁ କଠୋର ଦଣ୍ଡବିଧାନ ଲାଗି ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ନେଇ ଚିଠା ବିଲ୍କୁ ଅନୁମୋଦନ ମିଳିଛି। ଆସନ୍ତା ସପ୍ତାହରେ ଏହି ବିଲ୍କୁ ସଂସଦରେ ଆଗତ କରାଯିବ। ଗତକାଲି ପ୍ରଧାନମନ୍ତ୍ରୀ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ କଠୋର ଆଇନ ଆସିବା ନେଇ ଭିଡ଼ିଓ ବାର୍ତ୍ତାରେ ସୂଚନା ଦେଇଥିଲେ। କ୍ୟାବିନେଟ୍ର ଅନ୍ୟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦେଶରେ ତିନୋଟି ରାସାୟନିକ ପାର୍କ ପ୍ରତିଷ୍ଠା ପାଇଁ ଭାରତ ଔଦ୍ୟୋଗିକ ବିକାଶ ଯୋଜନା ରସାୟନ ଭବ୍ୟ ରାସାୟନ ଯୋଜନାକୁ ଅନୁମୋଦନ ମିଳିଛି। ଏହି ଯୋଜନା ପାଇଁ ମୋଟ 3030 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ଯୋଜନା 2026-27ରୁ 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: केमिकल सेक्टर को एक टोटली नए तरीके से भारत में डेवलप करने के लिए एक नई स्कीम की घोषणा हुई है और केमिकल भी सेमीकंडक्टर की तरह एक फाउंडेशनल इकोनॉमी है। फाउंडेशनल

0: इंडस्ट्री का इम्पोर्टेंस इसलिए होता है दैट अगर आपके पास देश में एक फाउंडेशन इंडस्ट्री स्ट्रांग है तो उस फाउंडेशन इंडस्ट्री पे यू कैन बिल्ड मेनी अदर इंडस्ट्री. सो दैट्स व्हाई माने प्रधानमंत्री जी ने इस इंडस्ट्री पे बहुत ध्यान देके भव्य रसायन स्कीम बनाई है.
1: ଭାରତୀୟ ରେଳରେ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି. ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି, ସରକାରଙ୍କ ପକ୍ଷରୁ ରେଳର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିବାରୁ ରେଳ ଦୁର୍ଘଟଣା ହ୍ରାସ ପାଇଛି. 2014-15 ବର୍ଷରେ 135 ରେଳ ଦୁର୍ଘଟଣା ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ କେବଳ 2 ରେଳ ଦୁର୍ଘଟଣା ଘଟିଥିଲା. କେନ୍ଦ୍ରମନ୍ତ୍ରୀ କହିଛନ୍ତି, ରେଳ ସୁରକ୍ଷା ସମ୍ବନ୍ଧିତ ଖର୍ଚ୍ଚକୁ ମଧ୍ୟ ବୃଦ୍ଧି କରାଯାଇଛି. 2026-27 ଆର୍ଥିକ ବର୍ଷରେ ଏଥିପାଇଁ 1,20,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି. ଦେଶରେ ଗତ ଏପ୍ରିଲ ମାସ ସୁଦ୍ଧା 398 ପୋକ୍ସୋ କୋର୍ଟ ସମେତ 775 ଫାଷ୍ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟକ୍ଷମ ହେଉଛି ବୋଲି କେନ୍ଦ୍ର ଆଇନ ଏବଂ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲ କହିଛନ୍ତି. ଲୋକସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମେଘାୱାଲ କହିଛନ୍ତି, ଏହି ଅଦାଲତଗୁଡ଼ିକ ଅଧୀନରେ 2025 1,43,936 ମାମଲା ପଞ୍ଜିକୃତ ହୋଇଥିଲା. ସେଥିମଧ୍ୟରୁ 66,065 ମାମଲାର ସମାଧାନ ହୋଇଛି. ଓଡ଼ିଶାରେ ବର୍ତ୍ତମାନ ମୋଟ 44 ଫାଷ୍ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟକ୍ଷମ ହେଉଛି. ଏଥିରେ 23 ପୋକ୍ସୋ କୋର୍ଟ ରହିଥିବା ଜଣାପଡ଼ିଛି. ପ୍ରଶ୍ନପତ୍ର ପ୍ରଘଟ ସହିତ ବିଭିନ୍ନ ପ୍ରସଙ୍ଗକୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ସଂସଦର ଉଭୟ ସଦନକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି. ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଦନକୁ ବାରମ୍ବାର ମୁଲତବୀ ଘୋଷଣା କରାଯାଇଥିଲା. ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା. ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ. ରାଜ୍ୟରେ ଶିଳ୍ପ ଓ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ନୂତନ ବିପ୍ଳବର ଶୁଭାରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି. ଭୁବନେଶ୍ୱର ଲୋକସଭା ଭବନରେ ଆଜି ଏଚ୍ସିଏଲ୍ ଟେକ୍ ଏବଂ ସ୍ୱଦେଶୀ ସର୍ଭମ୍ ଏଆଇ ସହିତ 2 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ପ୍ରଯୁକ୍ତି ବିଦ୍ୟା ଆଧାରିତ ଆର୍ଥିକ ଅଭିବୃଦ୍ଧି ସୁଦୃଢ଼ ହେବ. ଏଚ୍ସିଏଲ୍ ଟେକ୍ କମ୍ପାନୀ ରାଜ୍ୟରେ 730 କୋଟି ଟଙ୍କା ପୁଞ୍ଜିନିବେଶ କରିବ. ଏହାଦ୍ୱାରା 6,000 ଅଧିକ କୁଶଳୀ ଯୁବକ ଯୁବତୀଙ୍କୁ ସିଧାସଳଖ ନିଯୁକ୍ତି ସୁଯୋଗ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି.
2: ଏହାଦ୍ୱାରା ଓଡ଼ିଶାରେ ସ୍ୱଦେଶୀ ଏଆଇ କ୍ଷମତାରେ ନିଶ୍ଚିତ ଭାବରେ ବୃଦ୍ଧି ପାଇବ. ଏହି ପ୍ରକଳ୍ପ ପାଇଁ ଆମ ସହିତ ଆଜି ଏସ୍ସିଏଲ୍ ଟେକ୍ ପ୍ରାୟ 730 କୋଟି ଟଙ୍କାର ପୁଞ୍ଜିନିବେଶ କରୁଛନ୍ତି, ଯାହା ରାଜ୍ୟର ଡିଜିଟାଲ ଇକୋ ସିଷ୍ଟମକୁ ବହୁତ ମଜବୁତ କରିବ. ଏକ ଗ୍ଲୋବାଲ୍ ଡେଭଲପମେଣ୍ଟ ସେଣ୍ଟର ମାଧ୍ୟମରେ ଆମ ଓଡ଼ିଶାର ପ୍ରାୟ 6,000 ଅଧିକ ଉଚ୍ଚ ଶିକ୍ଷିତ ଏବଂ କୁଶଳୀ ଯୁବକ ଯୁବତୀମାନଙ୍କୁ ସିଧାସଳଖ ଭାବେ ଜବ୍ରେ ପ୍ରାପ୍ତ ହୋଇପାରିବ.
1: ସୂଚନା ଅନୁସାରେ ଏଚ୍ସିଏଲ୍ ଟେକ୍ ରାଜ୍ୟରେ ଏକ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରିବ. ଏହାଦ୍ୱାରା ଆଇଟି ଇକୋସିଷ୍ଟମ ସୁଦୃଢ଼ ହେବ. ସେହିଭଳି ସର୍ଭମ୍ ଏଆଇ ରାଜ୍ୟରେ ଏଆଇ ଅପ୍ଟିମାଇଜ୍ ଡାଟା ସେଣ୍ଟର ପ୍ରତିଷ୍ଠା କରିବ. ଏହି 2 ପ୍ରକଳ୍ପ ପାଇଁ ଆସନ୍ତା 5 ବର୍ଷ ମଧ୍ୟରେ 15,000 କୋଟି ଟଙ୍କା ବିନିଯୋଗ କରାଯିବ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ. ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136ତମ ସଂସ୍କରଣ ହେବ. ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ. ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ. ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ. ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ. ରାଜ୍ୟରେ ବୈଦ୍ୟୁତିକ ଯାନ ଇଭିର ଗତିଶୀଳତାକୁ ପ୍ରୋହାହନ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଭାରୀ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନର ବିକାଶ ପାଇଁ ପିଏମ୍ ଇ ଡ୍ରାଇଭ୍ ଯୋଜନାରେ 40,50,75,740 ଅନୁଦାନ ରାଶିକୁ ମଞ୍ଜୁରୀ ମିଳିଛି. ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି, ପୂର୍ବୋଦୟର ପ୍ରବେଶପଥ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ. ପରିବେଶ ସୁରକ୍ଷା ଓ ଇନ୍ଧନ ସଞ୍ଚୟ ପାଇଁ ସମଗ୍ର ଦେଶରେ ଇଭି ବ୍ୟବହାର ବୃଦ୍ଧି ପାଇଛି. ଗତ ଜୁନ୍ ମାସରେ ଓଡ଼ିଶାରେ ସର୍ବାଧିକ ପ୍ରତିଶତ ଇଭି ବିକ୍ରି ହୋଇଥିବା ଶ୍ରୀ ଜେନା କହିଛନ୍ତି. ଢେଙ୍କାନାଳ ଜିଲ୍ଲାରେ ବାଲ୍ୟ ବିବାହକୁ ରୋକିବା ପାଇଁ ଜିଲ୍ଲା କାର୍ଯ୍ୟ ଯୋଜନା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଡିଆର୍ଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି. ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଅଧ୍ୟକ୍ଷତା କରି ବାଲ୍ୟ ବିବାହ ଓ ଶିଶୁ ଚାଲାଣର ପ୍ରତିରୋଧ, ଚିହ୍ନଟ, ପୁନର୍ବାସ ଏବଂ ଆଇନଗତ ପଦକ୍ଷେପ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ଦେଶର ଅର୍ଥନୀତି ଓ ବିକାଶ ପ୍ରକ୍ରିୟାରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି

0: ଉଦ୍ଦେଶ୍ୟରେ ଆଜି ଜାତୀୟ ଆୟକର ଦିବସ ପାଳନ କରାଯାଉଛି। 2010 ମସିହାରୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଦ୍ୱାରା ଏହି ଦିବସକୁ ଆନୁଷ୍ଠାନିକ ଭାବେ ପାଳନ କରାଯାଉଛି। ଆୟକର ରାଷ୍ଟ୍ର ନିର୍ମାଣର ଏକ ସଶକ୍ତ ଭିତ୍ତିଭୂମି। ପ୍ରତ୍ୟେକ ନିଷ୍ଠାପର କରଦାତାଙ୍କ ଅବଦାନ ଦେଶର ବିକାଶ, ଜନକଲ୍ୟାଣ, ଭିତ୍ତିଭୂମି ଏବଂ ଆତ୍ମନିର୍ଭର ଭାରତ ସଂକଳ୍ପକୁ ନୂତନ ଗତି ପ୍ରଦାନ କରିଥାଏ। ନାଗରିକଙ୍କଠାରୁ ଆଦାୟ ହେଉଥିବା କରରାଶି ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରତିରକ୍ଷା, କୃଷି, ରେଳପଥ, ସଡ଼କ, ପାନୀୟ, ଡିଜିଟାଲ ଭିତ୍ତିଭୂମି ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ବ୍ୟୟ କରାଯାଏ। ପାଣିପାଗ। ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହା ସହିତ 24ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସନ୍ଧ୍ୟା 6ଟା ସୁଦ୍ଧା 614.2 ଫୁଟ ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବାହୁଡ଼ା ଯାତ୍ରାରେ ଆଜି ପୁରୀରେ ସିଂହଦ୍ୱାର ଅଭିମୁଖେ ଚତୁର୍ଦ୍ଧା ମୂର୍ତ୍ତି। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ନେଇ ଚିଠା ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ଦେଶରେ 3ଟି ରାସାୟନିକ ପାର୍କ ପ୍ରତିଷ୍ଠା ପାଇଁ ଭବ୍ୟ ରସାୟନ ଯୋଜନାକୁ ମଞ୍ଜୁରୀ। ରାଜ୍ୟରେ ପ୍ରତିଷ୍ଠା ହେବ ଗ୍ଲୋବାଲ୍ ଡେଭଲପ୍ମେଣ୍ଟ ସେଣ୍ଟର ଏବଂ ଏଆଇ ପାର୍କ। ଏବଂ ରାଜ୍ୟରେ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନର ବିକାଶ ପାଇଁ ପିଏମ୍ ଇ ଡ୍ରାଇଭ୍କୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ଜନ୍ମବେଦୀରୁ ରତ୍ନବେଦୀକୁ ଯାତ୍ରା। ଆଲେଖ୍ୟ ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ବେଦ ହେଉଛି ଆମ ପ୍ରାଚୀନ ବିଶ୍ୱ ସଂସ୍କୃତିର ଏକ ଆଦ୍ୟ ଗ୍ରନ୍ଥ। ବୈଦିକ ଯୁଗରୁ ଆମ ସଂସ୍କୃତିର ରଥ ଓ ରଥଯାତ୍ରାର ବର୍ଣ୍ଣନା ଥିବା ଦେଖାଯାଏ। ବୈଦିକ ମତ ଅନୁସାରେ ସୂର୍ଯ୍ୟଦେବ ସମଗ୍ର ବିଶ୍ୱ ଭ୍ରମଣ ପାଇଁ ସପ୍ତାଶ୍ୱଯୋଚିତ ରଥ ବ୍ୟବହାର କରୁଥିଲେ। କୌଟିଲ୍ୟଙ୍କର ଅର୍ଥଶାସ୍ତ୍ରରେ ବିଭିନ୍ନ ଦେବତାଙ୍କର ବ୍ୟବହାରରେ ଲାଗୁଥିବା ରଥ ବିଷୟରେ ବର୍ଣ୍ଣନା ରହିଛି। ଦେବତାମାନଙ୍କର ପାଇଁ ଦେବରଥ ବା ମରୁତ ରଥ, ଆମୋଦ ପ୍ରମୋଦ ତଥା କ୍ରୀଡ଼ା କୌତୁକ ପାଇଁ ପୁଷ୍ପରଥ, ଯୁଦ୍ଧ ଉଦ୍ଦେଶ୍ୟରେ ବ୍ୟବହୃତ ରଥକୁ ସଂଗ୍ରାମିକ, ବୈନାୟିକା, କର୍ଣ୍ଣରଥ ଓ ନ୍ୟାୟାଧୀଶଙ୍କ ନିମନ୍ତେ ଯୋଗ୍ୟ ରଥ, ପରିଭ୍ରମଣ ନିମନ୍ତେ ପରିଘଟିକା ରଥ ଆଦିର ବର୍ଣ୍ଣନା ରହିଛି। ଏମିତିକି ମର୍ତ୍ତ୍ୟରୁ ସ୍ୱର୍ଗକୁ ଯାତ୍ରା କରିବା ପାଇଁ ରଥ ଗର୍ଭକ ନାମକ ରଥର ବ୍ୟବହାର ହୋଇଥିବା ଜଣାଯାଏ। ଋଗ୍ବେଦରେ ରଥ ଶବ୍ଦ 1700 ଥର ଏବଂ ଆରଣ୍ୟକ ଉପନିଷଦ ଗ୍ରନ୍ଥାଦିରେ 300ରୁ ଅଧିକ ରଥ ଶବ୍ଦର ବ୍ୟବହାର ହୋଇଛି। ବହୁଧା ରଥ ଯୁଦ୍ଧ ଓ ଭ୍ରମଣାଦିରେ ବ୍ୟବହାର ହେଉଥିବାର ବର୍ଣ୍ଣନା ଦେଖିବାକୁ ମିଳେ। ଅଥର୍ବ ବେଦରେ ସମସ୍ତ ଦେବତାଙ୍କୁ ଗୋଟିଏ ରଥରେ ଆସିବା ପାଇଁ ଅଗ୍ନିଙ୍କ ନିର୍ଦ୍ଦେଶ ଥିବା ଜଣାଯାଏ। ରଥର ସୃଷ୍ଟି ସମ୍ପର୍କରେ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ଏକ ସୁନ୍ଦର ଆଖ୍ୟାୟିକା ରହିଛି। ଦେବରାଜ ଇନ୍ଦ୍ର ବୃତାସୁର ସହିତ ଯୁଦ୍ଧ କରି ତାକୁ ବଦ୍ଧ କରିବା ପାଇଁ ବଜ୍ରର ପ୍ରୟୋଗ କରନ୍ତେ ବଜ୍ର ଭାଙ୍ଗିଯାଇ ଚାରିଭାଗ ଯଥା ସୂପ, ଯୁପ, ରଥ ଓ ସରର ସୃଷ୍ଟି ହେଲା। ସେହିଦିନରୁ ସୂପ ଓ ଯୁପକୁ ବ୍ରାହ୍ମଣମାନେ ଯଜ୍ଞ କର୍ମରେ ବ୍ୟବହାର କରିବାକୁ ଲାଗିଲେ। ଅମରକୋଷରେ ରଥ ଏକ ସମୟରେ ଉନ୍ନତ ଯାନ ଥିଲା। ଦେବରାଜ ଇନ୍ଦ୍ର ରଥାରୂଢ଼ ହୋଇ ଯାତ୍ରା କରୁଥିଲେ ଏବଂ ତାଙ୍କ ରଥର ସାରଥି ଥିଲେ ମାତଳି। ରଥର ନିର୍ମାତା ଥିଲେ ବିଶ୍ୱକର୍ମା। ଯଜୁର୍ବେଦରେ ଏହାର ଯଥେଷ୍ଟ ପ୍ରଶଂସା କରାଯାଇଛି। ରାମାୟଣ, ମହାଭାରତ, ପୌରାଣିକ ଗ୍ରନ୍ଥରେ ରଥକୁ ବିଶେଷ ଯୁଦ୍ଧଯାନ ଓ ପରିବହନରେ ଯାତ୍ରା ଯାନ ଭାବରେ ଅଧିକରୁ ଅଧିକ ବ୍ୟବହାର କରାଯାଇଥିବା ଦେଖିବାକୁ ମିଳେ। ଶାନ୍ତନୁ, ରାଜା ଦୁଷ୍ମନ୍ତ, କୃଷ୍ଣ, ନଳ ରଥ ଚାଳନାରେ ନିପୁଣତା ହାସଲ କରିଥିଲେ। ବୌଦ୍ଧ ଜାତକ କଥାରେ ରଥରେ କୁମାର ସିଦ୍ଧାର୍ଥଙ୍କ ଭ୍ରମଣ କଥାରୁ ଖ୍ରୀଷ୍ଟପୂର୍ବ 600ରେ ମଧ୍ୟ ରଥର ବ୍ୟବହାର କରାଯାଉଥିବା ଦେଖିବାକୁ ମିଳେ। ଖ୍ରୀଷ୍ଟପୂର୍ବ 2ୟ ଶତାବ୍ଦୀର ଶାନ୍ତିସ୍ତୂପ, ବୋଧଗୟା, ଅମରାବତୀରେ ଖୋଦିତ ହୋଇଥିବା କଳା ସ୍ଥାପତ୍ୟରେ ରଥର ଚିତ୍ର ଦେଖିବାକୁ ମିଳେ। 4ର୍ଥ ଶତାବ୍ଦୀରେ ବୌଦ୍ଧମାନଙ୍କ ଦ୍ୱାରା ପଶ୍ଚିମ ଚୀନ୍ ରଖୋଟାନ୍ ସହର ଏବଂ ନେପାଳର ପାଟଳୀପୁତ୍ରରେ ରଥଯାତ୍ରା ଅନୁଷ୍ଠିତ ହେଉଥିଲା। ଚୀନ୍ ଦେଶ ଖୋଟାନ୍ର ରାଜା ରଥ ଉପରେ ଆମ ରଥଯାତ୍ରାରେ ଗଜପତିଙ୍କ ଭଳି ଜଳସିଞ୍ଚନ କରି ଛେରାପହଁରା କରୁଥିଲେ। ପୁଣି ଏହି ଯାତ୍ରା ଆଷାଢ଼ ମାସରେ ହିଁ କରାଯାଉଥିଲା ଓ ରଥରେ ସେ ବେଳରେ ସେଠାରେ ବୋଧିସତ୍ତ୍ୱଙ୍କର ପ୍ରତିମା ରଖି ସହର ପରିକ୍ରମା କରାଯାଉଥିଲା। ଆମ ସଂସ୍କୃତିରେ ପୁଷ୍ୟା ନକ୍ଷତ୍ର ଯୁକ୍ତ ଆଷାଢ଼ ଶୁକ୍ଳ ଦ୍ୱିତୀୟ ତିଥିରେ ମୋକ୍ଷ ପ୍ରଦାନକାରୀ ଶ୍ରୀଗୁଣ୍ଡିଚା ଯାତ୍ରାର ପାଳନ କରାଯାଇଥାଏ। ଏହି ଦିନ ଶ୍ରୀକ୍ଷେତ୍ରରେ ରତ୍ନ ସିଂହାସନରେ ବିଜେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିରକୁ ପହଣ୍ଡି ବିଜେ କରି 3 ରଥରେ ବିରାଜମାନ ହୁଅନ୍ତି ଓ 9ଦିନ ଯାତ୍ରାର୍ଥେ ଜନ୍ମବେଦୀ ଶ୍ରୀଗୁଣ୍ଡି

ମନ୍ଦିରକୁ ଯାତ୍ରା କରିଥାନ୍ତି। ପୁଣି ନବଦିନାନ୍ତେ ଆଷାଢ଼ ଶୁକ୍ଳ ଦଶମୀ ଭଳି ପବିତ୍ର ତିଥିରେ ଶ୍ରୀମନ୍ଦିରକୁ ବାହୁଡ଼ି ଆସିଥାନ୍ତି। ଜନ୍ମବେଦୀରୁ ପ୍ରତ୍ୟାବର୍ତ୍ତନକୁ ନେଇ ଯାତ୍ରା ବାହୁଡ଼ା ଯାତ୍ରା ନାମରେ ନାମିତ ହୋଇଥାଏ। ଏହି ରଥଯାତ୍ରାର ତାତ୍ତ୍ୱିକ ବିଶ୍ଳେଷଣ କରି ମନୀଷୀମାନେ କହନ୍ତି, ରଥଯାତ୍ରା ହେଉଛି ଜୀବପରମଙ୍କ ଯାତ୍ରା, ପରମାତ୍ମାଙ୍କ ସହ ଆତ୍ମାର ମିଳନ ପାଇଁ ଯାତ୍ରା। ପରମେଶ୍ୱର ପରମାତ୍ମାଙ୍କଠାରେ ମିଳିତ ଇଚ୍ଛାରେ ଗର୍ଭରେ ଭ୍ରୂଣ ପ୍ରତିଷ୍ଠା ପରଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ଯାତ୍ରା ନିଗ୍ରହ ପରିଚାଳିତ ହୋଇଥାଏ, ସେୟା ହିଁ ଆମ ରଥଯାତ୍ରା। ବାହୁଡ଼ା ଯାତ୍ରାର ମହତ୍ତ୍ୱକୁ ବିଚାର କଲେ ଜଣାଯାଏ, ଏହା କେବଳ ଶାରୀରିକ ନୁହେଁ, ବରଂ ଏକ ଗଭୀର ଆଧ୍ୟାତ୍ମିକ ଯାତ୍ରା, ଯାହାକି ଭକ୍ତି ତଥା ସମ୍ପ୍ରଦାୟର ବନ୍ଧନ ଏବଂ ଜୀବନ ମୃତ୍ୟୁର ଚକ୍ରବ୍ୟୁହର ବିଭିନ୍ନ ଦିଗକୁ ଦର୍ଶାଇଥାଏ। ସେହିପରି ଆଧ୍ୟାତ୍ମିକ ନବୀକରଣରେ ପ୍ରତ୍ୟାବର୍ତ୍ତନ ଯାତ୍ରା ଈଶ୍ୱରଙ୍କ ଅନନ୍ତ ବାସସ୍ଥାନକୁ ପ୍ରତ୍ୟାବର୍ତ୍ତନର ପ୍ରତୀକ ଅଟେ। ଏହା ହେଉଛି ଅନ୍ତର୍ଭୁକ୍ତିର ଏକ ପ୍ରତୀକ। ଶ୍ରଦ୍ଧାଳୁଙ୍କ ପାଇଁ ଏହା ଆଧ୍ୟାତ୍ମିକ ନବୀକରଣ ଏବଂ ପରିଷ୍କାରର ଏକ ସମୟକୁ ବୁଝାଏ। ଏହି ସମୟରେ ଦେବତାଙ୍କଠାରୁ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି। ମାନବୀୟ ଲୀଳାଠାରୁ ଆରମ୍ଭ କରି ଭକ୍ତବତ୍ସଳ ଭାବଗ୍ରାହୀ ମହାପ୍ରଭୁଙ୍କର ଏହା ହେଉଛି ଅତ୍ୟନ୍ତ ଦୁର୍ଲଭ ଯାତ୍ରା।

0: ଶୁଣୁଥିଲେ ଆଜିର ପ୍ରସଙ୍ଗ।
1: ଆକାଶବାଣୀ କଟକ
2: ନମସ୍କାର। ବର୍ତ୍ତମାନ ମୁଖ୍ୟ ସମ୍ବାଦ ମହାପାତ୍ର। ଭକ୍ତିମୟ ପରିବେଶ ମଧ୍ୟରେ ପୁରୀରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା, ପୁରୀ ସିଂହଦ୍ୱାର ଅଭିମୁଖେ ଚତୁର୍ଦ୍ଧା ମୂର୍ତ୍ତି। ଭବ୍ୟ ରସାୟନ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଦେଶର 3 ସ୍ଥାନରେ ନିର୍ମାଣ ହେବ କେମିକାଲ ପାର୍କ, ଖର୍ଚ୍ଚ ହେବ 3030 କୋଟି ଟଙ୍କା। ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ପ୍ରଶ୍ନପତ୍ର ପ୍ରଘଟ ମାମଲା ତଥା ପରୀକ୍ଷା ସମୟରେ ଅନିୟମିତତା ରୋକିବା ପାଇଁ କଠୋର ଦଣ୍ଡବିଧାନ ଲାଗି ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ନେଇ ଚିଠା ବିଲ୍କୁ ମିଳିଲା ଅନୁମୋଦନ। କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଥିବା ବଲ୍ଲାରୀ ଗୁଣ୍ଟକାଲ ମଧ୍ୟରେ 46 କିଲୋମିଟର ଦୀର୍ଘ ରେଳ ଲାଇନ୍ ନିର୍ମାଣ ପାଇଁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଖର୍ଚ୍ଚ ହେବ 1200

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର ଜୁହାର। ପହଲା ମୁଖ୍ୟ ଖବର। ଭକ୍ତିମୟ ପରିବେଶ ଭିତରେ ଶ୍ରୀକ୍ଷେତ୍ର ପୁରୀନ ଚାଲିଛି ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା। ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ବିରୋଧୀ ଦଳର ସଦସ୍ୟମାନଙ୍କର ହୋହଲ୍ଲା ଜାରି ରହିବାନୁ ସଂସଦର ଦୁଇ ଗୃହ ଆଇବା ସୋମବାର ତକ ହେଲା ମୁଲତବୀ। ପ୍ରଶ୍ନପତ୍ର ପ୍ରଘଟ ମାମଲା ଓ ପରୀକ୍ଷା ସମୟଥି ଅନିୟମିତତା ଅଟକାବାରକେ ଫାଷ୍ଟ୍ରାକ୍ କୋର୍ଟ ସ୍ଥାପନାକେ ନେଇକରି ଚିଠା ବିଲ୍କେ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ଆଉ ରାଜ୍ୟ ଶିଳ୍ପ ଓ ସୂଚନା ପ୍ରଯୁକ୍ତି କ୍ଷେତ୍ରଥି ନୂଆ ବିପ୍ଳବର ଶୁଭାରମ୍ଭ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ। ଏସ୍ସିଏଲ୍ ଟେକ୍ ଆଉ ସ୍ୱଦେଶୀ ସର୍ଭମ୍ ଏଆଇ ସାଙ୍ଗେ ସ୍ୱାକ୍ଷରିତ ହେଲା ଦୁଇଟା ବୁଝାମଣା ପତ୍ର। ଏଥର ପୁରା ଖବର। ଶ୍ରୀକ୍ଷେତ୍ର ପୁରୀନ ଆଜ ବାହୁଡ଼ା ଯାତ୍ରା ଭକ୍ତି ଓ ଶ୍ରଦ୍ଧାର ସହିତ ହେଉଛି। ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରି କରି ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ସଞ୍ଜବେଲର 6:30 ବଜେ ତକ୍ ମାର୍କେଟ୍ ଛକ ତକ୍

ପହଞ୍ଚିଥିଲା। ସୁଭଦ୍ରାଙ୍କ ଦର୍ପଦଳନ ରଥ ବଡ଼ଗଣ୍ଡି ଛକ ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ବଡ଼ ଶଙ୍ଖତ ପହଞ୍ଚିଥିଲା। ମହାପ୍ରଭୁମାନେ ମାଉସୀ ଗୁଣ୍ଡିଚାଙ୍କ ଠାନୁ ପୋଡ଼ପିଠା ଗ୍ରହଣ କରିକରି ରଥଟି ଆଗେ ବଢ଼ି ଚାଲିଛନ୍। ଆଉ କିଛି ସମୟ ଉତ୍ତରୁ ଶ୍ରୀନଅର ପାଖେ ଲକ୍ଷ୍ମୀ ନାରାୟଣଙ୍କର ଭେଟ ହେବା। ଆଜି ଧାରି ସମୟ ଅନୁସାରେ ସବୁ ନୀତିକାନ୍ତି ହୋଇଥିଲା। ଦିନର 2:30 ତକ ଚତୁର୍ଦ୍ଧା ମୂର୍ତ୍ତିଙ୍କର ପହଣ୍ଡି ସରିଥିଲା। ତାର ଉତ୍ତରୁ ରଥ ଉପରକେ ମଦନ ମୋହନ ଆଉ ରାମକୃଷ୍ଣ ବିଜେ କରିଥିଲେ। ତାପରେ ମହାପ୍ରଭୁଙ୍କର ମୈଲମ ଆଉ ବେଶ କରାଯାଇଥିଲା। ତାର ଉତ୍ତରୁ ଗଜପତି ମହାରାଜ 3 ରଥନ ଛେରା ପହରା କରିଥିଲେ। ରଥମାନଙ୍କେ ଘୋଡ଼ା ଲାଗି କରାଯାଇଥିଲା। ଇତାର ଆଗୁନୁ ଭୋର ସମୟଥି ଶ୍ରୀବିଗ୍ରହଙ୍କ ନୀତିକାନ୍ତି ଧାରି ସମୟଥି ପୁରା ହୋଇଥିଲା। ଆଇବାକାଲ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସୁନା ବେଶ ହେବା। ସୋମବାର ଦିନ ନୀଳାଦ୍ରି ବିଜେ ହେବା। ବାହୁଡ଼ା ଯାତ୍ରା ଉଲ୍ଗୁନେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ସେ ସାମାଜିକ ଗଣମାଧ୍ୟମ ଜରିଏ କହିଛନ୍, ମହାପ୍ରଭୁଙ୍କର ଅପାର କୃପାନୁ ସମକର ଜୀବନ୍ତି ସୁଖ ଶାନ୍ତି ଆଉ ସମୃଦ୍ଧି ଭରିଯାଉ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଲ୍ ବାହୁଡ଼ା ଯାତ୍ରାର ଶୁଭେଚ୍ଛା ଜଣାଇ

ଚତୁର୍ଦ୍ଧାମୂର୍ତ୍ତି ସୁନାବେଶ ହେବା ସୋମବାର ଦିନ ନୀଳାଦ୍ରି ବିଜେ ହେବା। ବାହୁଡ଼ା ଯାତ୍ରା ଉଲ୍ଗୁନେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ସେ ସାମାଜିକ ଗଣମାଧ୍ୟମ ଜରିଆ କହିଛନ୍, ମହାପ୍ରଭୁଙ୍କର ଅପାର କୃପାନୁ ଶଙ୍କର ଜୀବନ୍ତି ସୁଖ ଶାନ୍ତି ଆଉ ସମୃଦ୍ଧି ଭରିଯାଉ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭିଲ୍ ବାହୁଡ଼ା ଯାତ୍ରାର ଶୁଭେଚ୍ଛା ଜଣାଇକରି ମହାପ୍ରଭୁଙ୍କର ଦିବ୍ୟ ଯାତ୍ରା ସାରା ପୃଥିବୀକେ ଭକ୍ତି ଶାନ୍ତି ପ୍ରେମ ଆଉ ସମର୍ପଣର ବାର୍ତ୍ତା ଦେଉଛି ବୋଲି କହିଛନ୍। ବାହୁଡ଼ା ଯାତ୍ରାଥି ଭକ୍ତମାନଙ୍କର ଜବର ଭିଡ଼କେ ନଜରଥି ରଖିକରି ସୁରକ୍ଷା, ବଡ଼ଦାଣ୍ଡନ ଭିଡ଼ ନିୟନ୍ତ୍ରଣ, ରଥମାନଙ୍କର ସୁରକ୍ଷା ଆଉ ଟ୍ରାଫିକ୍ ପରିଚାଳନା ଲାଗି ଜବର ବ୍ୟବସ୍ଥା କରାଯାଇଛି। ସେଆଡ଼େ ଆଇବା କାଏଲ ମହାପ୍ରଭୁମାନଙ୍କର ସୁନାବେଶ ଅବସରରେ 15 ଲକ୍ଷ ଭକ୍ତଙ୍କର ସମାବେଶକେ ନଜରଥି ରଖିକରି ପୁଲିସ ପ୍ରଶାସନ ତରଫୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମ୍ବଲପୁର ଜିଲ୍ଲାର ଭିନ୍ ଭିନ୍ ସହର ଆର୍ ଗାଁନ ଆଜି ଶ୍ରୀ ଜଗନ୍ନାଥ ବଳଭଦ୍ର ଆଉ ଦେବୀ ସୁଭଦ୍ରାଙ୍କର ବାହୁଡ଼ା ରଥଯାତ୍ରା ଅନୁଷ୍ଠିତ ହେଉଛି। ଜିଲ୍ଲାର ସମ୍ବଲପୁର, ରେଢ଼ାଖୋଲ ଆର୍ କୁଚିଣ୍ଡାର 200 ଏତକା ଜାଗା ନଥିବାର ମନ୍ଦିରମାନଙ୍କେ ବାହୁଡ଼ା ରଥଯାତ୍ରା କରାଯାଉଛି। ସହରର 25 ଜାଗାନେ ଶ୍ରୀଗୁଣ୍ଡିଚା ମନ୍ଦିରମାନଙ୍କନୁ ପହଣ୍ଡି ଉତରୁ ରଥାରୂଢ଼ ବିଗ୍ରହମାନେ ଭକ୍ତମାନଙ୍କୁ ଦର୍ଶନ ଦେବାର ଉତରୁ ରଥ ଘିଚା ମୂଲ ହେଇଛି। ଝାଉଡ଼ାପଡ଼ାର ଶ୍ରୀ ଶ୍ରୀ ବରମପୁରା ମନ୍ଦିର ନ ରଥଯାତ୍ରା ଉଲ୍ଗୁନେ ଆଇବା କାଏଲ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସୁନାବେଶ ଅନୁଷ୍ଠିତ ହେବା। ସୁବର୍ଣ୍ଣପୁର ଜିଲ୍ଲାର ପାତାଲି ଶ୍ରୀକ୍ଷେତ୍ର ସହିତ ମନ୍ଦିରମାନଙ୍କେ ଆଜି 3 ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିର ରୀତିନୀତି ଅନୁସାରେ କୋଟ ସମଲେଇର ତ୍ରିକୁଟ ପାହାଡ଼ ନଥିବାର ମାଉସୀମା ମନ୍ଦିରନୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି କରାଯାଇକରି ରଥାରୂଢ଼ କରାଯାଇଥିଲା। ଏଥି ହଜାର ହଜାର ଭକ୍ତ ମହାପ୍ରଭୁଙ୍କର ଦର୍ଶନ କରିବାର ସହିତ ଜଗନ୍ନାଥ ଗୁମ୍ଫା, ମାଧବ ଗୁମ୍ଫା ଆଉ ଧ୍ୱନି ଗୁମ୍ଫାନ ପହଞ୍ଚିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଦଧିବାମନ ମନ୍ଦିରନ ଆଜି ବାହୁଡ଼ା ଯାତ୍ରା ହୋଇଯାଇଛି। ଖଡ଼ିଆଲନ ପହଣ୍ଡି ବିଜେ ସହିତ ରାଜା ଦେବଦେବ ସିଂହଦେଓ ଛେରାପହରା କରିକରି ଜଗନ୍ନାଥ ମହାପ୍ରଭୁଙ୍କ ରଥରୂଢ଼ କରାଇଥିଲେ। ରଥଯାତ୍ରାଥି ଭକ୍ତମାନଙ୍କର ଜବର ଭିଡ଼ ଦେଖବାର୍କେ ମିଳିଥିଲା। ପ୍ରଶ୍ନପତ୍ର ପ୍ରଘଟ ସହିତ ଭିନ୍ ଭି ପ୍ରସଙ୍ଗକେ ନେଇକରି ଆଜି 5 ଦିନେ ସଂସଦର 2 ସଦନ ହୋହଲ୍ଲା ଜାରି ରହିବାରୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଏଥିଲାଗି ଲୋକସଭାକେ ସୋମବାର ତକ ମୁଲତବୀ ରଖାଯାଇଛି। ପହିଲା ମୁଲତବୀ ଉତରୁ ମଧ୍ୟାହ୍ନ 12 ଲୋକସଭା ସମ୍ମିଳିତ ହେବାର ଉତରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ, ପ୍ରଶ୍ନପତ୍ର ପ୍ରଘଟ ଘଟଣାଟି ପହିଲା ଦିନ ସରକାର ଆଲୋଚନା ଲାଗି ପ୍ରସ୍ତୁତ ଅଛନ୍। ହେଲେ ବିରୋଧୀ ଦଳ କଂଗ୍ରେସ ତରଫୁ କେତେଟା ସର୍ତ୍ତ ରଖାଯାଇଥିବାରୁ ଆଲୋଚନା ଆଗକେ ବଢ଼ି ନାଇପାରି। ପ୍ରଶ୍ନପତ୍ର ପ୍ରଘଟକେ ଅଟକାବାର ଲାଗି କଠୋର ଆଇନ ଲାଗୁ କରାଯିବା ବୋଲି ପ୍ରଧାନମନ୍ତ୍ରୀ କହିଥିବାର ଶ୍ରୀ ରିଜିଜୁ କହିଛନ୍। ରାଜ୍ୟସଭାନ ବିଲ୍ ସମାନ ପରିସ୍ଥିତି ଦେଖବାର୍କେ ମିଳିଥିଲା। ପହିଲା ମୁଲତବୀ ଉତରୁ ମଧ୍ୟାହ୍ନ 12 ଗୃହ କାର୍ଯ୍ୟ ସ୍ୱାଭାବିକ କରିକରି ପ୍ରଶ୍ନୋତ୍ତର କାଲ ମୁଲ କରବାର ଲାଗି ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଚେଷ୍ଟା କରିଥିଲେ ଭିଲ୍ ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିଥିଲେ। ହେଥିଲାଗି ଗୃହକେ ଦ୍ୱିପହର 2 ତକ ମୁଲତବୀ ଘୋଷଣା କରାଯାଇଥିଲା। ଫେରଘା ଗୃହ କାର୍ଯ୍ୟ ମୂଲ ହେବାର ଦେଖିକରି ସରକାରଙ୍କର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବନ୍ଦେ ମାତରମ୍ ବିଲ୍ 2026 ଆଗତ କରିଛନ୍। ତାର ଉତରୁ ସମାନ ପରିସ୍ଥିତି ଲାଗି ରହିବାରୁ ରାଜ୍ୟସଭାନ ବିଲ୍ ଆଇବା ସୋମବାର ତକ ମୁଲତବୀ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାଟି ହୋଇଥିବାର କେନ୍ଦ୍ର କ୍ୟାବିନେଟ୍ ବୈଠକଟି ଆଜି ପ୍ରଶ୍ନପତ୍ର ପ୍ରଘଟ ମାମଲା ଆଉ ପରୀକ୍ଷା ସମୟଥି ଅନିୟମିତତା ଅଟକାବାର୍କେ କଡ଼ା ଦଣ୍ଡବିଧାନ ଲାଗି ଫାଷ୍ଟ୍ରାକ୍ କୋର୍ଟ ସ୍ଥାପନାକେ ନେଇକରି ଚିଠା ବିଲ୍କେ ଅନୁମୋଦନ ମିଳିଛି। ଆଇବା ହପ୍ତାଥି ବିଲ୍କେ ସଂସଦନ ଆଗତ କରାଯିବା। ଗଲାକାଲ ପ୍ରଧାନମନ୍ତ୍ରୀ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗଥି କଡ଼ା ଆଇନ ଆସ୍ବା ବୋଲି ଭିଡ଼ିଓ ବାର୍ତ୍ତାଥି ସୂଚନା ଦେଇଥିଲେ। କ୍ୟାବିନେଟ୍ର ଅଲଗା ନିଷ୍ପତ୍ତି ବାବଦେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍, ଦେଶେ 3 ରାସାୟନିକ ପାର୍କ ପ୍ରତିଷ୍ଠା ଲାଗି ଭାରତ ଔଦ୍ୟୋଗିକ ବିକାଶ ଯୋଜନା ରସାୟନ ଭବ୍ୟ ରସାୟନ ଯୋଜନାକେ ଅନୁମୋଦନ ମିଳିଛେ। ଏ ଯୋଜନା ଲାଗି ମୋଟ 3,030 କୋଟି ବ୍ୟୟ ବରାଦ କରାଯାଇଛେ। ଏ ଯୋଜନା 2026-27 ଆର୍ଥିକ ବଛର ତକ କାର୍ଯ୍ୟକାରୀ ହେବା ବୋଲି ଶ୍ରୀ ବୈଷ୍ଣବ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ଶିଳ୍ପ ଓ ସୂଚନା ପ୍ରଯୁକ୍ତି କ୍ଷେତ୍ରଟି ନୂଆ ବିପ୍ଳବର ଶୁଭାରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର ଲୋକସେବା ଭବନ ଆଜି SCL ଟେକ୍ ଆଉ ସ୍ୱଦେଶୀ ସର୍ଭମ୍ AI ସାଙ୍ଗେ 2 ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍, ଇତାର ଜରିଏ ପ୍ରଯୁକ୍ତି ବିଦ୍ୟା ଆଧାରିତ ଆର୍ଥିକ ଅଭିବୃଦ୍ଧି ବର୍ଗ ସେବା SCL ଟେକ୍ କମ୍ପାନୀ ରାଇଜେ 730 କୋଟି ପୁଞ୍ଜିନିବେଶ କରବା। ଏଥିଲାଗି
6000 रु

0: ଟିକା କୁଶଳୀ ଜୁଆନ ପିଲା ଟୁକେଲକୁ ସିଧାସଳଖ ନିଯୁକ୍ତି ସୁଯୋଗ ମିଳିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଏଚସିଏଲ ଟେକ୍ ଓଡ଼ିଶାରେ ନିଜର ଏକ ଗ୍ଲୋବାଲ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ଯାଉଛନ୍ତି, ଯାହା ରାଜ୍ୟର ଆଇଟି ଇକୋସିଷ୍ଟମକୁ ବିଶ୍ୱସ୍ତରରେ ଏକ ନୂଆ ପରିଚୟ ପ୍ରଦାନ କରିବ। ସେହିଭଳି ଭାବରେ ଆଜି ଦ୍ୱିତୀୟ ଏମଓୟୁ ଯେଉଁ ସାଇନ୍ ହୋଇଛି, ତାହା ମଧ୍ୟ ଏସସିଏଲ ଟେକ୍ ଏବଂ ସର୍ଭମ୍ ଏଆଇ ମିଳିତ ସହଯୋଗରେ ଓଡ଼ିଶାରେ ଏକ ସଭରେନ୍ ଏଆଇ ପାର୍କ ଏବଂ ଏଆଇ ଅପ୍ଟିମାଇଜ୍ ଡାଟା ସେଣ୍ଟର ଇଏ ମଧ୍ୟ ପ୍ରତିଷ୍ଠା ହେବା ପାଇଁ ଯାଉଛି, ଯାହା ରାଜ୍ୟର ଡିଜିଟାଲ ଇକୋସିଷ୍ଟମକୁ ବହୁତ ମଜବୁତ କରିବ। ଏକ ଗ୍ଲୋବାଲ ଡେଭଲପମେଣ୍ଟ ସେଣ୍ଟର ମାଧ୍ୟମରେ ଆମ ଓଡ଼ିଶାର ପ୍ରାୟ 6,000 ଅଧିକ ଉଚ୍ଚ ଶିକ୍ଷିତ ଏବଂ କୁଶଳୀ ଯୁବତୀମାନଙ୍କୁ ଡାଇରେକ୍ଟ ଜବ୍ ଏଥିରେ ପ୍ରାପ୍ତ ହୋଇପାରିବ।
0: ସୂଚନା ଅନୁସାରେ ଏଚସିଏଲ ଟେକ୍ ରାଇଜେ ଗୋଟିଏ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରବା, ଇତାର ଜରିଏ ଆଇଟି ଇକୋସିଷ୍ଟମ ବର୍କସ ହେବା, ସେନ୍ତା ସର୍ଭମ୍ ଏଆଇ ରାଇଜେ ଏଆଇ ଅପ୍ଟିମାଇଜ୍ ଡାଟା ସେଣ୍ଟର ପ୍ରତିଷ୍ଠା କରବା। ଇ ଦୁଇ ପ୍ରକଳ୍ପ ଲାଗି ଆଇବା 5 ବର୍ଷ ଭିତରେ 15,000 କୋଟି ଟଙ୍କା ଖର୍ଚ୍ଚା କରାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ଇଟା ତାଙ୍କର 136 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିଲେ ତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ଦେଶର ଅର୍ଥନୀତି ଆଉ ବିକାଶ ପ୍ରକ୍ରିୟାଥି ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ବାବଦେ ସଚେତନତା ବଢ଼ାବାର ଉଦ୍ଦେଶ୍ୟ ଆଜି ଜାତୀୟ ଆୟକର ଦିବସ ପାଳନ କରାଯାଉଛି। 2010 ମସିହାରୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ତରଫୁ ଏ ଦିବସକେ ଆନୁଷ୍ଠାନିକ ଭାବେ ପାଳନ କରାଯାଉଛି। ଆୟକର ରାଷ୍ଟ୍ର ନିର୍ମାଣର ଗୋଟିଏ ସଶକ୍ତ ଭିତ୍ତିଭୂମି, ସବୁ ନିଷ୍ଠାପର କରଦାତାଙ୍କର ଅବଦାନ ଦେଶର ବିକାଶ, ଜନକଲ୍ୟାଣ, ଭିତ୍ତିଭୂମି ଆଉ ଆତ୍ମନିର୍ଭର ଭାରତ ସଂକଳ୍ପକେ ନୂଆ ଦିଗ୍ ଦେଶି। ସମିଆ ସହିତ ଦେଶର ଆୟକର ବ୍ୟବସ୍ଥା ଭିଲ୍ ଅତ୍କା ସ୍ୱଚ୍ଛ, ସରଳ ଆଉ ଡିଜିଟାଲ ହୋଇପାରିଛେ। ଇ ଫାଇଲିଂ, ଅନ୍ଲାଇନ୍ ରିଫଣ୍ଡ, ପ୍ୟାନ୍ ଆଧାର ସଂଯୋଗ ବାଗି ବ୍ୟବସ୍ଥା କରଦାତାଙ୍କ ଲାଗି ପ୍ରକ୍ରିୟାକେ ଆହୁରି ସହଜ କରିଛେ। ଆଜିର ଦିନେ ଭିନ୍ ଭିନ୍ ଜାଗାନ ସଚେତନତା କାର୍ଯ୍ୟକ୍ରମ କର୍ମଶାଳାର ଆୟୋଜନ କରାଯାଉଛେ। ଶେଷ ମୁଖ୍ୟ ଖବର ଫେରଖାଏ। ଭକ୍ତିମୟ ପରିବେଶ ଭିତରେ ଶ୍ରୀକ୍ଷେତ୍ର ପୁରୀନ ଚାଲିଛେ ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା। ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ବିରୋଧୀ ଦଳର ସଦସ୍ୟମାନଙ୍କର ହୋହଲ୍ଲା ଜାରି ରହିବାରୁ ସଂସଦର ଦୁଇ ଗୃହ ଆଇବା ସୋମବାର ତକ ହେଲା ମୁଲତବୀ। ପ୍ରଶ୍ନପତ୍ର ପ୍ରଘଟ ମାମଲା ଓ ପରୀକ୍ଷା ସମୟଥି ଅନିୟମିତତା ଅଟକାବାରକେ ଫାଷ୍ଟ୍ରାକ୍ କୋର୍ଟ ସ୍ଥାପନାକେ ନେଇକରି ଚିଠା ବିଲ୍କେ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ଆଉର୍ ରାଜ୍ୟ ଶିଳ୍ପ ସୂଚନା ପ୍ରଯୁକ୍ତି କ୍ଷେତ୍ରଥି ନୂଆ ବିପ୍ଳବର ଶୁଭାରମ୍ଭ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ପରମିନିଟ୍ ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷା ଅନିୟମିତତା ମାମଲାର ତ୍ୱରିତ ବିଚାର ପାଇଁ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ସଂକ୍ରାନ୍ତ ଚିଠା ବିଧେୟକକୁ କ୍ୟାବିନେଟ୍ର ଅନୁମୋଦନ, ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଡକ୍ଟର ଜିତେନ୍ଦ୍ର ସିଂହ ଓ ସିଜେପି ପ୍ରତିନିଧି ଦଳ ମଧ୍ୟରେ ଆଲୋଚନା, ଭାରତ ଓ ରୋମାନିଆ ମଧ୍ୟରେ ଅର୍ଥନୈତିକ ଓ ପୁଞ୍ଜିନିବେଶ ସମ୍ପର୍କ ବୃଦ୍ଧି ପାଇଁ ଆହ୍ୱାନ ଦେଲେ ରାଷ୍ଟ୍ରପତି, ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ ନ କରିବା ପର୍ଯ୍ୟନ୍ତ ସ୍ଥଗିତ ରହିବ ସିନ୍ଧୁ ଜଳ ଚୁକ୍ତି, ସ୍ପଷ୍ଟ କଲା ଭାରତ, ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ସନ୍ତରଣକାରୀ ଶ୍ରୀହରି ନଟରାଜ 50 ମିଟର ବ୍ୟାକ୍ ଷ୍ଟ୍ରୋକ୍ର ସେମିଫାଇନାଲ୍କୁ ଉନ୍ନୀତ। କେନ୍ଦ୍ର କ୍ୟାବିନେଟ୍ ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷାରେ ହେଉଥିବା ଅନିୟମିତତା ମାମଲାରେ ତ୍ୱରିତ ବିଚାର ପାଇଁ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ଏବଂ କଠୋର ଦଣ୍ଡ ନିଶ୍ଚିତ କରିବାକୁ ଏକ ଚିଠା ବିଧେୟକକୁ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି। ସଂସଦ ଭବନ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ଚିଠା ବିଲ୍କୁ ଅନୁମୋଦନ ମିଳିଛି। ଏହି ପ୍ରସ୍ତାବିତ ଆଇନ ଆସନ୍ତା ସପ୍ତାହରେ ସଂସଦରେ ଉପସ୍ଥାପନ ହେବାର ସମ୍ଭାବନା ରହିଛି। ପ୍ରଶ୍ନପତ୍ର ପ୍ରଘଟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବ୍ୟବସ୍ଥା ଥିବା ଏକ ବିଲ୍ ସଂସଦରେ ଆଗତ କରାଯିବ ବୋଲି ଗତକାଲି ପ୍ରଧାନମନ୍ତ୍ରୀ ଏକ ଭିଡ଼ିଓ ବାର୍ତ୍ତାରେ ଘୋଷଣା କରିଥିଲେ। ଆର୍ଥିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି ଦେଶରେ 3ଟି ସ୍ୱତନ୍ତ୍ର କେମିକାଲ ପାର୍କ ପ୍ରତିଷ୍ଠା ପାଇଁ ଭାରତ ଶିଳ୍ପ ବିକାଶ ଯୋଜନା ରସାୟନ ବା ଭବ୍ୟ ରସାୟନ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନା ବିଷୟରେ 2026-27 ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍ରେ ଘୋଷଣା କରାଯାଇଥିଲା। ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ଯୋଜନା ପାଇଁ ମୋଟ 3030 କୋଟି ଟଙ୍କାର ଆର୍ଥିକ ବ୍ୟୟ ବରାଦ କରାଯାଇଛି। ଏଥିମଧ୍ୟରୁ 3000 କୋଟି ଟଙ୍କା ପାର୍କ ଭିତରେ ସାଧାରଣ ଭିତ୍ତିଭୂମି ସୁବିଧା ଓ ମୌଳିକ ଉପଯୋଗିତା ପାଇଁ ଖର୍ଚ୍ଚ ହେବ ଏବଂ 30 କୋଟି ଟଙ୍କା ପ୍ରଶାସନିକ ଖର୍ଚ୍ଚ ଭାବେ ବିନିଯୋଗ କରାଯିବ। କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଥିବା ବଲ୍ଲାରୀ ଗୁଣ୍ଡକାଲ ରେଳ ସେକ୍ସନର ତୃତୀୟ ଏବଂ ଚତୁର୍ଥ ଲାଇନ୍ ନିର୍ମାଣକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ମୋଟ 1264 କୋଟି ଟଙ୍କା ବ୍ୟୟ କରାଯିବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭାରତୀୟ ରେଳବାଇର ନେଟୱାର୍କ ପ୍ରାୟ 46 କିଲୋମିଟର ସମ୍ପ୍ରସାରିତ ହେବ ବୋଲି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ସଂସଦର ଉଭୟ ସଦନକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ବିଭିନ୍ନ ପ୍ରସଙ୍ଗକୁ ନେଇ କ୍ରମାଗତ ପଞ୍ଚମ ଦିନ ପାଇଁ ଗୃହରେ ହଟ୍ଟଗୋଳ ଜାରି ରହିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟସଭାରେ ଦ୍ୱିତୀୟ ମୁଲତବୀ ପରେ ଅପରାହ୍ନ 2ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଜାତୀୟ ସମ୍ମାନ ଅପମାନ ପ୍ରତିରୋଧ ସଂଶୋଧନ ବିଲ୍ 2026 ଆଗତ କରିଥିଲେ। ବିଲ୍ ଆଗତ ହେବା ପରେ ପୁନର୍ବାର ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ଉପାଧ୍ୟକ୍ଷ ହରିବଂଶ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ କରିଥିଲେ। ପୂର୍ବାହ୍ନ 12ଟାରେ ପ୍ରଥମ ମୁଲତବୀ ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣ ପ୍ରଶ୍ନକାଳ ଚଳାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ପୂର୍ବାହ୍ନ 11ଟାରେ ଗୃହ କାର୍ଯ୍ୟ ଆରମ୍ଭ ବେଳେ କାର୍ଗିଲ୍ ଯୁଦ୍ଧର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ସଦନରେ ନୀରବ ପ୍ରାର୍ଥନା କରାଯାଇଥିଲା। କାର୍ଗିଲ୍ ବିଜୟ ଦିବସ ଦେଶର ସାର୍ବଭୌମତ୍ୱ ରକ୍ଷା କରିଥିବା ସୈନିକମାନଙ୍କ ବୀରତ୍ୱକୁ ସମ୍ମାନ ଜଣାଏ ବୋଲି ଅଧ୍ୟକ୍ଷ ଶ୍ରୀ ରାଧାକ୍ରିଷ୍ଣନ କହିଥିଲେ। ଏହାପରେ ଶୂନ୍ୟକାଳରେ ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ 12ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା। ଲୋକସଭାରେ ମଧ୍ୟ ଅନୁରୂପ ସ୍ଥିତି ପରିଲକ୍ଷିତ ହୋଇଥିଲା। ମଧ୍ୟାହ୍ନ 12ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ, ସରକାର ପ୍ରଥମ ଦିନରୁ ହିଁ ନିଟ୍ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। କଂଗ୍ରେସର କେତେକ ସର୍ତ୍ତ ଯୋଗୁଁ ଆଲୋଚନା ଆଗକୁ ବଢ଼ିପାରୁ ନାହିଁ ବୋଲି ଶ୍ରୀ

ଯୋଗ କହିଛନ୍ତି। ଗୃହର ସ୍ୱାଭାବିକ କାର୍ଯ୍ୟ ପାଇଁ ସେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନିଜ ଦଳର ସଦସ୍ୟମାନଙ୍କୁ ମାର୍ଗଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ପୀଠାସୀନ ଅଧିକାରୀ ଜଗଦମ୍ବିକା ପାଲ ବିରୋଧୀଙ୍କୁ ଗୃହ ଚଳାଇବାରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ, ମାତ୍ର ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପୂର୍ବାହ୍ନ 11:00 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କାର୍ଗିଲ ଯୁଦ୍ଧରେ ସର୍ବୋଚ୍ଚ ବଳିଦାନ ଦେଇଥିବା ସୈନିକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂ ଆଜି ନୂଆଦିଲ୍ଲୀରେ ସିଜେପି ପ୍ରତିନିଧି ଦଳକୁ ଭେଟିଛନ୍ତି। ବୈଠକ ପରେ ଗଣମାଧ୍ୟମ ସହ ଆଲୋଚନା କରି ଶ୍ରୀ ନଡ୍ଡା କହିଛନ୍ତି, ଆଲୋଚନା ସମୟରେ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ନେଇ ସିଜେପିର ଦାବିଗୁଡ଼ିକୁ ସେମାନେ ଶୁଣିଛନ୍ତି। ସିଜେପି ପକ୍ଷରୁ 3 ମୁଖ୍ୟ ଦାବି ଉପସ୍ଥାପନ କରାଯାଇଛି ଏବଂ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁ କେତେକ ସଂସ୍କାରମୂଳକ ପଦକ୍ଷେପ ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ସରକାର ଆସନ୍ତାକାଲି ଏହି ପ୍ରତିନିଧି ଦଳ ସହ ଆଉ ଏକ ପର୍ଯ୍ୟାୟ ଆଲୋଚନା କରିବେ ବୋଲି ଶ୍ରୀ ନଡ୍ଡା କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତ ଓ ରୋମାନିଆ ମଧ୍ୟରେ ଅର୍ଥନୈତିକ ଓ ପୁଞ୍ଜିନିବେଶ ସମ୍ପର୍କ ବୃଦ୍ଧି କରିବାକୁ ଆହ୍ୱାନ ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ଗଭୀର ବାଣିଜ୍ୟିକ ସହଯୋଗ ପାଇଁ ଅପାର ସମ୍ଭାବନା ରହିଛି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ବୁଖାରେଷ୍ଟଠାରେ ଆୟୋଜିତ ଭାରତ ଓ ରୋମାନିଆ ବ୍ୟବସାୟିକ ଫୋରମକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ରୋମାନିଆର ରଣନୀତିକ ଅବସ୍ଥିତି, ଦକ୍ଷ ଶ୍ରମଶକ୍ତି ଏବଂ ୟୁରୋପୀୟ ସଂଘ ସହ ଏହାର ମଜବୁତ ସମନ୍ୱୟ ଏହାକୁ ଭାରତ ପାଇଁ ଏକ ଦୃଢ଼ ଅଂଶୀଦାର ଭାବେ ଗଢ଼ି ତୋଳିଛି। ପ୍ରସ୍ତାବିତ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟିକ ଚୁକ୍ତି ବାଣିଜ୍ୟ ପୁଞ୍ଜିନିବେଶ ଏବଂ ସୁଦୃଢ଼ ଯୋଗାଣ ଶୃଙ୍ଖଳକୁ ପ୍ରୋତ୍ସାହିତ କରି ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି। ବ୍ୟବସାୟୀ, ଏମ୍ଏସ୍ଏମ୍ଇ ଏବଂ ଷ୍ଟାର୍ଟଅପ୍ଗୁଡ଼ିକ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ଦିଗରେ ଏହାର ତ୍ୱରିତ କାର୍ଯ୍ୟକାରିତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଭାରତ ଏବଂ ରୋମାନିଆ ପ୍ରତିରକ୍ଷା ଉତ୍ପାଦନ, ଅକ୍ଷୟ ଶକ୍ତି, ଗ୍ରୀନ୍ ହାଇଡ୍ରୋଜେନ୍, ଆଣବିକ ଶକ୍ତି, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଭଳି ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ବହୁମାତ୍ରାରେ ବୃଦ୍ଧି କରିପାରିବେ। ଏତଦ୍ବ୍ୟତୀତ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି, ନିବେଶକ ଅନୁକୂଳ ସଂସ୍କାର ଏବଂ ବିକଶିତ ଭାରତ 2047 ସଂକଳ୍ପ ବିଶ୍ୱସ୍ତରୀୟ ଭାଗିଦାରୀ ଏବଂ ପୁଞ୍ଜିନିବେଶ ପାଇଁ ବ୍ୟାପକ ସୁଯୋଗ ପ୍ରଦାନ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଇସଲାମାବାଦ ଯେପର୍ଯ୍ୟନ୍ତ ସୀମାପାର ଆତଙ୍କବାଦକୁ ସମର୍ଥନ କରିବା ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିବ ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଛି। ଭାରତ ପଡ଼ୋଶୀ ଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି କରୁଥିବା ଅଭିଯୋଗ ସଂକ୍ରାନ୍ତ ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଖଣ୍ଡନ କରିଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ଚଳିତ ସପ୍ତାହରେ ଜମ୍ମୁ ଏବଂ ଏହାର ଆଖପାଖ ଅଞ୍ଚଳରେ ମୌସୁମୀ ଜନିତ ପ୍ରବଳ ବର୍ଷା ଯୋଗୁଁ ଚେନାବ ନଦୀର ଜଳସ୍ତର ସ୍ୱାଭାବିକ ଭାବେ ବୃଦ୍ଧି ପାଇଛି। ବାହୁଡ଼ା ଯାତ୍ରାରେ ଆଜି ପୁରୀ ଗୁଣ୍ଡିଚା ମନ୍ଦିରରୁ ଚତୁର୍ଦ୍ଧା ବିଗ୍ରହ ସିଂହଦ୍ୱାରକୁ ବାହୁଡ଼ୁଛନ୍ତି। ଅପରାହ୍ନରେ ବାହୁଡ଼ା ପହଣ୍ଡି ଶେଷ ହେବା ପରେ ମଦନ ମୋହନ, ରାମକୃଷ୍ଣ ରଥ ଉପରକୁ ବିଜେ କରିଥିଲେ। ଗଜପତି ମହାରାଜା ଦିବ୍ୟ ସିଂହଦେବ 3 ରଥରେ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ। ଛେରା ପହଁରା ସରିବା ପରେ ରଥରୁ ଚାରମାଳ ଫିଟାଯାଇ ଘୋଡ଼ା ଯୋଚା ଯାଇଥିଲା। ଅପରାହ୍ନ ପ୍ରାୟ 4:30 ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଏବଂ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଅଭିମୁଖେ ଟାଣିଥିଲେ। ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶ୍ରୀନଗର ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ଲକ୍ଷ୍ମୀନାରାୟଣ ଭେଟ ନୀତି ସମ୍ପନ୍ନ ହେବ। ତାପରେ ରଥକୁ ଟଣାଯାଇ ସିଂହଦ୍ୱାର ନିକଟକୁ ନିଆଯିବ। ତେବେ ଆସନ୍ତାକାଲି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ 3 ରଥ ଚାରିପଟେ ବ୍ୟାରିକେଡିଂ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଭାରତ ଏବଂ ଇସ୍ରାଏଲ ମଧ୍ୟରେ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ରାଜିନାମା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ସଫଳତାର ସହ ଶେଷ ହୋଇଛି। ଚଳିତ ମାସ 20-23 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଉଭୟ ପକ୍ଷ ପ୍ରସ୍ତାବିତ ଚୁକ୍ତିର ସମସ୍ତ ଦିଗ ଉପରେ ବ୍ୟାପକ ଆଲୋଚନା କରିଛନ୍ତି। ଏକ ସନ୍ତୁଳିତ, ବ୍ୟାପକ ଏବଂ ପାରସ୍ପରିକ ଲାଭଦାୟକ ମୁକ୍ତ ବାଣିଜ୍ୟ ରାଜିନାମା ପାଇଁ ଉଭୟ ପକ୍ଷ ସେମାନଙ୍କ ପ୍ରତିଶ୍ରତିବଦ୍ଧତା ଦୋହରାଇଛନ୍ତି। ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ୱିତୀୟ ଦିନରେ ଭାରତର ସନ୍ତରଣକାରୀ ଶ୍ରୀହରି ନଟରାଜ ପୁରୁଷ 50 ମିଟର ବ୍ୟାକ୍ଷ୍ଟ୍ରୋକ୍ର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି ସେମିଫାଇନାଲ ମ୍ୟାଚ୍ ଆଜି ରାତିରେ ଅନୁଷ୍ଠିତ ହେବ। ଭାରତର ରବି ବୀର ଭେଙ୍କଟ ବୁଡ଼ିଗିନା ଏବଂ ଅଲି ଇମାମ ପୁରୁଷ S13 100 ମିଟର ଫ୍ରିଷ୍ଟାଇଲ୍ ପାରା ସୁଇମିଂ ପ୍ରତିଯୋଗିତାର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଜାପାନର ଆଇଚିଠାରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ କ୍ରୀଡ଼ାର ପୁରୁଷ ଓ ମହିଳା କ୍ରିକେଟ୍ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ ଖେଳିବା ପାଇଁ ଡିଫେଣ୍ଡିଂ ଚାମ୍ପିୟନ ଭାରତ ଏବଂ ପାକିସ୍ତାନ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି T20 କ୍ରିକେଟ୍ ପ୍ରତିଯୋଗିତା ଜାପାନର ଆଇଚି ପ୍ରଦେଶରେ ଥିବା ଆଥଲେଟିକ୍ ପାର୍କରେ ଖେଳାଯିବ। ମହିଳା ପ୍ରତିଯୋଗିତା 17-22 ଏବଂ ପୁରୁଷ ଟୁର୍ଣ୍ଣାମେଣ୍ଟ 24-1 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଶ୍ରେୟସ ଆୟର ଭାରତୀୟ ପୁରୁଷ ଦଳର ନେତୃତ୍ୱ ନେବାକୁ ଥିବାବେଳେ ହରମନପ୍ରୀତ କୌର ମହିଳା ଦଳର ନେତୃତ୍ୱ ନେବେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷା

0: ଶିକ୍ଷା ଅନିୟମିତତା ମାମଲାର ତ୍ୱରିତ ବିଚାର ପାଇଁ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ସଂକ୍ରାନ୍ତ ଚିଠା ବିଧେୟକକୁ କ୍ୟାବିନେଟ୍ର ଅନୁମୋଦନ, ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଡକ୍ଟର ଜିତେନ୍ଦ୍ର ସିଂହ ଓ ସିଜେପି ପ୍ରତିନିଧି ଦଳ ମଧ୍ୟରେ ଆଲୋଚନା, ଭାରତ ଓ ରୋମାନିଆ ମଧ୍ୟରେ ଅର୍ଥନୈତିକ ଓ ପୁଞ୍ଜିନିବେଶ ସମ୍ପର୍କ ବୃଦ୍ଧି ପାଇଁ ଆହ୍ୱାନ ଦେଲେ ରାଷ୍ଟ୍ରପତି, ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ ନ କରିବା ପର୍ଯ୍ୟନ୍ତ ସ୍ଥଗିତ ରହିବ ସିନ୍ଧୁ ଜଳ ଚୁକ୍ତି, ସ୍ୱଷ୍ଟ କଲା ଭାରତ, ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ସନ୍ତରଣକାରୀ ଶ୍ରୀହରି ନଟରାଜ 50 ମିଟର ବ୍ୟାକ୍ଷ୍ଟ୍ରୋକ୍ର ସେମିଫାଇନାଲ୍କୁ ଉନ୍ନୀତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବୌଦ୍ଧ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବୌଦ୍ଧ ସମ୍ବାଦଦାତା ସମ୍ପଦ କୁମାର ଅଗ୍ରୱାଲ ଓ ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। କୃଷି ପ୍ରଧାନ ବୌଦ୍ଧ ଜିଲ୍ଲାରେ ଉଦ୍ୟାନ କୃଷିକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଚାଷୀଙ୍କୁ ମାଗଣା ଚାରା, ସବସିଡି ଏବଂ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଉଦ୍ୟାନ କୃଷିଭିତ୍ତିକ ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଥିବା ଜିଲ୍ଲାର ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଶୁଭେନ୍ଦୁ ବିଶ୍ୱାସ କହିଛନ୍ତି।
2: ରାଜ୍ୟ ସରକାର ଗୋଟେ ଯୋଜନା କରିଛନ୍ତି, ସ୍ପେଶାଲ କ୍ରପ ସ୍ପେସିଫିକ ସ୍କିମ୍। ଏହି ମାଧ୍ୟମରେ ଯେଉଁ ଚାଷୀ ଭାଇ ଅଛନ୍ତି ବୌଦ୍ଧ ଜିଲ୍ଲାରେ, ତାଙ୍କେ ବହୁତ ଉପକୃତ ହେଉଛନ୍ତି। ଯଦି କହିବି ଆମର ଯେମିତି ପିଜୁଳି ଚାଷ ପାଇଁ ଏଇଠି କେତେ ଚାଷୀ ଅଛନ୍ତି, ସେମାନେ ଭଲ ଲାଭ ପାଉଛନ୍ତି। ଏବଂ କଦଳୀ ଚାଷ ଉପରେ ବି ସେ ଗୁରୁତ୍ୱ ଦିଆହେଇଛି, ଅମୃତଭଣ୍ଡା ଚାଷ ଉପରେ ବି ଗୁରୁତ୍ୱ ଦିଆହେଇଛି। ଏହି ସ୍କିମ୍ ମାଧ୍ୟମରେ ଡ୍ରିପ୍ ଇରିଗେସନଟାକୁ ଆମେ ପ୍ରାଧାନ୍ୟ ଦେଇଛୁ। ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ସ୍କିମ୍ ଏଇଟା, କେନ୍ଦ୍ର ସରକାରଙ୍କର ସ୍କିମ୍ ଆମେ କନଭର୍ଜେନ୍ସ କରିକି ଏଇ ଯେଉଁ ଫ୍ରୁଟ୍ ସ୍ପେସିଫିକ ସ୍କିମ୍ ସହିତ ଯୋଡ଼ି କାର୍ଯ୍ୟକାରୀ କରାହେଉଛି। ବହୁତ ଲୋକ ଏଥିରୁ ଉପକୃତ ହେଉଛନ୍ତି। ତାପରେ ଯଦି ଦେଖିବା ଆମର MIDH ସ୍କିମ୍ ବି ପ୍ଲାଣ୍ଟେସନ୍ ଚାଲିଛି, ଏବଂ ତା ସହିତ ଯେଉଁ ମସରୁମ୍ ପ୍ରୋଡକ୍ସନ୍ ୟୁନିଟ୍ ଅଛି ଆମର, ଏଇଠି ସେଲ୍ଫ ହେଲ୍ପ ଗ୍ରୁପ୍ ମା ମାନେ ବି ଉପକୃତ ପାଉଛନ୍ତି, ଚାଷୀମାନେ ବି ସେଲ୍ଫ ହେଲ୍ପ ଗ୍ରୁପ୍ ମାଧ୍ୟମରେ ସ୍କିମ୍ର ସୁବିଧା ପାଉଛନ୍ତି। ଯେମିତି 2 ଲକ୍ଷ ଟଙ୍କା ଖର୍ଚ୍ଚ କରିକି 1 ଲକ୍ଷ ଟଙ୍କାର ସବସିଡି ପାଉଛନ୍ତି, ପିଆଜ ସହାୟତା ଗୃହ 2 ଲକ୍ଷ ଟଙ୍କାର ପ୍ରୋଜେକ୍ଟ, 1 ଲକ୍ଷ ଟଙ୍କା ସବସିଡି ପାଇକି ବି ପିଆଜ ସହାୟତା ଗୃହ କରୁଛନ୍ତି, ଏବଂ ଚାଷୀ ଭାଇମାନେ ଉପକୃତ ଏଥିରେ ହେଉଛନ୍ତି।
1: ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। 9 ଦିନର ଗୁଣ୍ଡିଚା ଲୀଳା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ରତ୍ନବେଦୀକୁ ବାହୁଡ଼ୁଛନ୍ତି। ବିଭିନ୍ନ ମାଉସୀମା ମନ୍ଦିରରେ 3 ଠାକୁର ଦଶାବତାର ବେଶରେ ଦର୍ଶନ ଦେଇଥିବା ବେଳେ ପରମ୍ପରା ଅନୁଯାୟୀ ରଥ ଛୁଆଁ ନୀତି ମଧ୍ୟ ସମ୍ପନ୍ନ ହୋଇଛି। ଓଡ଼ିଶା ସୋସାଇଟି ଫର୍ ସୋସିଆଲ ଅଡିଟ୍, ଆକାଉଣ୍ଟେବିଲିଟି ଆଣ୍ଡ ଟ୍ରାନ୍ସପେରେନ୍ସିର ନିର୍ଦ୍ଦେଶକ ନିହାର ରଞ୍ଜନ ସ୍ୱାଇଁ ଓ ସୋସିଆଲ ଅଡିଟ୍ ବିଶେଷଜ୍ଞ ପୁଷ୍ପାଞ୍ଜଳି ସାବତ ବୌଦ୍ଧ ଗସ୍ତ କରି ମନରେଗା ଏବଂ ଭିଭିଜି ରାମଜୀ ଯୋଜନାର ସାମାଜିକ ସମୀକ୍ଷା କରିଛନ୍ତି। ଏହି ଅବସରରେ ଜିଲ୍ଲାସ୍ତରୀୟ ବୈଠକ ସହ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରାଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ସବୁଜ ପତାକା ଦେଖାଇ ରଥକୁ ଉଦ୍ଘାଟନ କରିଥିଲେ। ଏହି ରଥ ଜିଲ୍ଲାର ବିଭିନ୍ନ ଗ୍ରାମ ବୁଲି ଖରିଫ ଧାନ ଫସଲ ବୀମା ପଞ୍ଜୀକରଣ ସମ୍ପର୍କରେ ଚାଷୀଙ୍କୁ ସଚେତନ କରିବ। ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମର ପୋଷ୍ଟ ଡ୍ରାଫ୍ଟ ପର୍ଯ୍ୟାୟ ପାଇଁ ବୌଦ୍ଧ ଜିଲ୍ଲାର ବୁଥ୍ ସ୍ତରୀୟ ଅଧିକାରୀ ଓ ସୁପରଭାଇଜରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଦାବି, ଆପତ୍ତି ଗ୍ରହଣ, କ୍ଷେତ୍ରସ୍ତରୀୟ ଯାଞ୍ଚ ଏବଂ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। ବିକଶିତ ଭାରତ ଗ୍ରାମ ରୋଜଗାର ଓ ଆଜୀବିକା ମିଶନ ଯୋଜନାର ପ୍ରଭାବଶାଳୀ ରୂପାୟନ ପାଇଁ ଜିଲ୍ଲାସ୍ତରୀୟ ଆନ୍ତଃ ବିଭାଗୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି, ସ୍ଥାୟୀ ସମ୍ପଦ ନିର୍ମାଣ ଏବଂ କୃଷି ସହ ଉଦ୍ୟାନ କୃଷି, ମତ୍ସ୍ୟଚାଷ ଓ ଜଳସେଚନର ବିକାଶ ଉପରେ ଆଲୋଚନା ହୋଇଛି। ଜାତୀୟ ମତ୍ସ୍ୟଚାଷୀ ଦିବସ ଅବସରରେ ବୌଦ୍ଧ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ବାୟୋଫ୍ଲକ୍ ସମେତ ଆଧୁନିକ ମତ୍ସ୍ୟଚାଷକୁ ପ୍ରୋତ୍ସାହନ ଦେବା ପାଇଁ ମତ୍ସ୍ୟଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ବଣ୍ଟନ କରାଯାଇଛି। ବୈଜ୍ଞାନିକ ପଦ୍ଧତି ଓ ସରକାରୀ ଯୋଜନାର ସଦୁପଯୋଗ ମାଧ୍ୟମରେ ଆୟ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ସମୟ ମଧ୍ୟରେ ପେନ୍ସନ୍ ଓ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟ ପ୍ରଦାନ ନେଇ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ହୋଇଛି।

ବୃଦ୍ଧ ପେନ୍ସନ୍, ଗ୍ରାଚୁଇଟି ଏବଂ ଅନ୍ୟାନ୍ୟ ମାମଲାର ଅଗ୍ରଗତି ସମୀକ୍ଷା କରାଯାଇ ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ।

0: ଆକାଶବାଣୀ ଭବାନୀପାଟଣା ସମୟ ରାତି 7:30 ହେବାକୁ ଯାଉଛି। ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ। ଆଜି ଏଥିରେ ସିଧା ପ୍ରସାରଣ କ୍ରମରେ ଶୁଣିପାରିବେ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ। ଏଥିପାଇଁ ଆମେ ଆପଣମାନଙ୍କୁ ନେଇଯାଉଛୁ ଆମର ବାର୍ତ୍ତା ଷ୍ଟୁଡିଓକୁ, ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବୋ କେ ଜୟ ବନ ଗଈ ହୈ।

0: ଚାଷବାସ ଶୁଣୁଥିବା ସବୁ ଚାଷୀ ଦଦା କକା ବବା ମା ଭେନମନକେ ଓଆସୁ ଦଦାର ଜୁହାର। ଶ୍ରୋତା ବନ୍ଧୁ, ଆପଣମାନେ ତ ଜାଣିଛନ୍ ଚାଷନେ ଭିନ୍ ଭିନ୍ ସମୟାନେ ଖୁବ୍ ଗୁଡ଼େ ସମସ୍ୟା ଦେଖାଦେସି। ଆର୍ ସେ ସମସ୍ୟା ମନକେ ଯଦି ଠିକ୍ ହିପାସେ ଦୂର କରିପାର୍ମା ବୋଇଲେ ଆମର୍ ଚାଷନେ ଜହ ଲାଭ ହେସି। ତ ଆମର ଇ କାର୍ଯ୍ୟକ୍ରମନେ ଚାଷବାସ କାର୍ଯ୍ୟକ୍ରମ ମାଧ୍ୟମନେ ଆମେ ଭିନ୍ ଭିନ୍ ସମୟାନେ ଆମର ବିଶେଷଜ୍ଞ ଆଜ୍ଞା ଦିଦିମାନଙ୍କେ ଡାକିକରି ଚାଷର ଯେନ୍ ଭିନ୍ ଭିନ୍ ସମସ୍ୟା ଥିସି ସେ ବାବଦେ ଆଲୋଚନା କରିଥିସୁଁ। ତ ସେନ୍ତା ଆଜିର୍ ଇ ଫୋନ୍ ଇନ୍ ଲାଇଭ୍ କାର୍ଯ୍ୟକ୍ରମନେ ବି ଆମେ ଜଣେ ବିଶେଷଜ୍ଞ ଆଜ୍ଞାଙ୍କୁ ପାଇଛୁଁ। ସେ ଆଜି ଆମ୍କେ ବତାବେ ଯେ ବର୍ଷା ଦିନିଆ କେନ୍ତା କରି ଆମେ ଗୃହପାଳିତ ପଶୁମାନଙ୍କର ଯତ୍ନ ପାତନ କର୍ମା। ତ ଏଥିର୍ଲାଗି ଆଜି ଆମର୍ ବୈଠକନେ ଅଛନ୍ କଳାହାଣ୍ଡି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ନିରଜ ଚନ୍ଦ୍ର କହଁର ଆଜ୍ଞା। ତ ଆପଣମାନେ ଜଲ୍ଦି ଜଲ୍ଦି ଫୋନ୍ ଧରିକରି ଆମ୍କେ ଫୋନ୍ ଲଗାବାର ଚେଷ୍ଟା କରନ୍। ଆମର୍ ନମ୍ବର କହି ରଖୁଛୁଁ, ଆମର୍ ନମ୍ବର ହେଉଛେ 06670295 295623। ଆର୍ ଗୋଟେ ନମ୍ବର ହେଉଛେ 06670295 628। ନମ୍ବରଟା ଆର୍ ଥରେ କହି ରଖୁଛୁଁ, 06670295623। ଆର୍ ଗୋଟେ ନମ୍ବର ହେଉଛେ 06670295628। ତ ଶ୍ରୋତା ବନ୍ଧୁ, ଆପଣମାନଙ୍କର ଫୋନ୍ କଲ୍ ଅପେକ୍ଷାରେ ଆମେ। ତ ଚାଲୁନ୍ ଆମେ ସ୍ୱାଗତ କର୍ମା ଆଜିର୍ ଯେନ୍ ଆମର୍ ଆଲୋଚକ ଅଛନ୍, ଆଜିର୍ ଯେ ଆମର୍ ଏଇ ଗୃହପାଳିତ ପଶୁମାନଙ୍କର ଯେନ୍ ବର୍ଷା ଦିନିଆ ଯତ୍ନ ପାତନ ଉପରେ କହିବାର୍ ଲାଗି ଅଛନ୍ ଡାକ୍ତର ନିରଞ୍ଜ ଚନ୍ଦ୍ର କହଁର ଆଜ୍ଞାଙ୍କୁ। ଆଜ୍ଞା ଜୁହାର।
1: ଜୁହାର।
0: ତ ଆଜ୍ଞା, ଆମର୍ ଶ୍ରୋତା ବନ୍ଧୁମାନେ ଆପଣଙ୍କନୁ ଅନେକ ଗୁଡ଼ିଏ କଥା ଜାଣବାର୍ ଲାଗି ଚାହିଁବେ। ଆର୍ ବର୍ଷା ଦିନିଆ

0: ଯେନ୍ ଅଭାବ ଅସୁବିଧା ଅଛେ ସେ ବାବଦେ ବି ଜାନ୍ବାର୍ ଲାଗି ଚାହିଁବେ। ତ ତାର୍ ଆଗ୍ନୁ ଆଜ୍ଞା ଆପଣଙ୍କେ ନିଶ୍ଚେ ପଚରାବାର୍ ଲାଗି ଚାହିଁବି ଯେ ଆଜ୍ଞା, ଇ ବର୍ଷା ଦିନିଆ ଆମେ ଯେନ୍ ଘରେ ପାଳନ କରୁଛୁଁ ଯେନ୍ମାନ୍କେ, ସେମାନ୍କେ କେନ୍ କେନ୍ ରୋଗ୍ଟା ଆଜ୍ଞା ସାଧାରଣ ଭାବେ ଦେଖ୍ବାକେ ମିଲ୍ସି?
1: ମୁଇଁ କହିବା ପୂର୍ବରୁ ସମସ୍ତ ଆମର ଚାଷୀ ଭାଇ ଭଉଣୀ ଆଉ ସମସ୍ତକେ ମୋର ଜୁହାର। ଯେନେ ଆଜିର ବର୍ଷା ଦିନରେ ଆମେ ବିଭିନ୍ନ ପ୍ରକାର ରୋଗ, ପ୍ରକୃତରେ ଯେନ୍ ରୋଗ ଆମର ବେଶୀ ରୋଗ ଗାଈ ଗୋରୁ ପଶୁପକ୍ଷୀମାନଙ୍କର ଆମର ବର୍ଷା ଦିନରେ ହୁଏ। କାହିଁକିନା ବର୍ଷା ଦିନରେ ବର୍ଷା ହେଲା ପରେ ଖରାରୁ ପ୍ରଚଣ୍ଡ ଖରା ପରେ ପରେ ଯେତେବେଳେ ବର୍ଷା ହୁଏ କାଣା ହୁଏ ନା, ଆମର ଜୀବାଣୁ ଆଉ ଭୂତାଣୁମାନେ ଗୋଟେ ତାଙ୍କର ଅନୁକୂଳ ପରିବେଶ ପାଆନ୍ତି। ସେଥିପାଇଁ ସେମାନେ ଆମର ଗାଈ ଗୋରୁ ଛେଳି ମେଣ୍ଢା ସମସ୍ତଙ୍କର ଦେହରେ ତାଙ୍କର ପ୍ରବେଶ କରିବା ପାଇଁ ଅନୁକୂଳ ପରିବେଶ ପାଆନ୍ତି। ସେଥିଲାଗି ସେମାନଙ୍କର ବିଭିନ୍ନ ପ୍ରକାର ରୋଗ ହୁଏ। ଆଉ ଏମିତି ପରଜୀବୀମାନେ ଯେହେତୁ କୃମି, ସେଇଟା ବି ବିଶେଷ ଭାବରେ ଆମେ ଯଦି ଦେଖିବା ବୋଲେ ଆମର ସବୁ ଗାଈ ଗୋରୁ ଛେଳି ମେଣ୍ଢା ଯେନ୍ ବାହାରକୁ ଚରବାକୁ ଯାଉଛନ୍, ସେମାନେ କଅଁଳିଆ ପତ୍ର ଯେନ୍ ଖାଉଛନ୍, ତାର୍ ସାଙ୍ଗରେ ଯେଉଁ ଛୋଟିଆ ଛୋଟିଆ ଗେଣ୍ଡା ଥାଇଛି, ସେ ଗେଣ୍ଡା ଭିତରେ କୃମିର ଅଣ୍ଡା ଥିସି, ସେଇଟା ସେ ଖାଇଲା ପରେ ସେମାନଙ୍କେ କୃମି ରୋଗ ହେବା। ତେଣୁ ସେମାନଙ୍କର କୃମି ରୋଗ ହେଲେ ସେମାନଙ୍କୁ ପତଳା ଝାଡ଼ା ହେବା, ତାପରେ ଡାଇରିଆ ହେବା। ପତଳା ଝାଡ଼ା ହେଇକିରି ପୁରା ସେମାନେ ଶୁଖିଯିବେ, ଯେତେ ଖାଇଲେ ଦେହରେ ନାଇଁ ଲାଗେ। ତା ଏଇଟା ହେଉଛି ତାଙ୍କର। ତାପରେ ବର୍ଷାରେ ଭିଜିବା, ତାଙ୍କୁ ନିମୋନିଆ ହେବା, ଥଣ୍ଡା ଜ୍ୱର ଲାଗିବା ସେମାନଙ୍କେ। ଆଉ ଗୋଟେ ହେଉଛି ଯେନ୍ ଆମର ଜୀବାଣୁ ଜନିତ ରୋଗ, ଯେନ୍ଟା ଆମେ ସାହାଣା ରୋଗ କହୁଛୁ, ବଜବଜିଆ ରୋଗ କହୁଛୁ, ସେ ରୋଗମାନେ ବି ହେବାର ବହୁତ ଚାନ୍ସ ଅଛି।
0: ଏଇଟା ତ ଆଜ୍ଞା ଆପଣ ତିଆରି କରି କହିଦେଲେ ଯେ ଆମର ବର୍ଷା ଦିନିଆ କେନ୍ତା କରି ଆମର ଯେନ୍ ଗାଈ ଗୋରୁ ରଖୁଛୁ, ଛେଲମେଡ଼ା ରଖୁଛୁ, ସେମାନଙ୍କେ କେନ୍ କେନ୍ ରୋଗ ସବୁ ହେଉଛେ। ମାତର ଆଜ୍ଞା ଇ ଯେନ୍ ବର୍ଷା ଦିନେ ଯେନ୍ ରୋଗ ପାତନ ସବୁ ହେଉଛି, ସେଥିର୍ଲାଗି ଆମକେ ଯତ୍ନ ପାତନ ବି କରବାକେ ପଡ଼୍ବା, ସେଥିର୍ଲାଗି ଆମକେ ସଚେତନ ବି ହେବାକେ ପଡ଼୍ବା। ଆମର ତ ଗାଁ ଗହଳିନେ ଅନେକ ଗୁଡ଼ିଏ ଚାଷୀ ଦଦା ଛେଲମେଡ଼ା ଗାଈ ଗୋରୁ ପୋଷିକରି ଇ ଚାଷ୍କେ ଠିକ୍ ପାସେ କରିକରି ପରିବାରକେ ଚଲଉଛନ୍, କୁଟୁମ୍ ପୋଷୁଛନ୍। ତ ଆମେ ଯେତେବେଳେ ରୋଗର କାରଣ ଲକ୍ଷଣ ସବୁ ଜାଣିପାର୍ମା ଆଜ୍ଞା, ତାର୍ ଆର୍ ଗୋଟେ ଜିନିଷ ରହିବା ଚିକିତ୍ସାର କଥା। ତ ଆପଣ ଯେନ୍ ଇ କୃମି ରୋଗର କଥା କହିଦେଲେ ଯେ କୃମି ରୋଗ କେନ୍ତା କରି ହେସି ଆରୁ କେନ୍ କେନ୍ ଲକ୍ଷଣ ସବୁ ବି ଦେଖାଯାଇସି ବୋଲି କହିଦେଲେ, ତ ତାର ଚିକିତ୍ସାଟା କେନ୍ତା କର୍ମା ଆଜ୍ଞା?
1: ଆକ୍ଚୁଆଲି ଆମର କାଣା କି କୃମି ରୋଗର କୃମି ପରୀକ୍ଷା କରିକିରି କରବା କଥା। ଯେତେବେଳେ ଆମର ଗାଈ ଗୋରୁ କି ଛେଳି ମେଣ୍ଢା ଯେନ୍ଟା କୃମି ହେଉଛି, ତାଙ୍କର ପତଳା ଝାଡ଼ା ହେଉଛି, ଝାଡ଼ା ନିକଟସ୍ଥ ପଶୁ ଡାକ୍ତରଖାନାକୁ ନେଇକିରି ସେଇଟା ପରୀକ୍ଷା କରାଇକିରି କୃମି ରୋଗ ମେଡ଼ିସିନ ସେ ଦେବା କଥା। କିନ୍ତୁ କାଣା ହେଉଛି ଆମର ଚାଷୀ ଭାଇମାନଙ୍କର ସଚେତନତା ଏପର୍ଯ୍ୟନ୍ତ ନାଇଁ ଆସି, ଆଉ ସେମାନେ ଯାଇକିରି ପତଳା ଝାଡ଼ା ହେଉଛି ବୋଲିକିରି ଯାଇକିରି ଛେଳି ବି ନେଉନାହାନ୍ତି କି ଗାଈ ଗୋରୁ ନେଉନାହାନ୍ତି କି ଝାଡ଼ା ବି ନ ନେଇକିରି ଯାଇକିରି ସିଧା କହୁଛନ୍ ମୋର ଗାଈ ଗୋରୁକୁ ପତଳା ଝାଡ଼ା ହେଉଛି କି ଛେଳି ମେଣ୍ଢା ପତଳା ଝାଡ଼ା ହେଉଛି, ଔଷଧ ଦିଅନ୍ ବୋଇଲେ ଡାକ୍ତରଖାନାରେ ଡାକ୍ତର କାଣା କରବା କି ଔଷଧ ଦେବା, ଝାଡ଼ା ବନ୍ଦ ଲାଗି ଔଷଧ ଦେବା, ସିଏ ବି ଜାଣିଛନ୍ କୃମି ଜନିତ ହେଉଥିବା କୃମି ଔଷଧ ବି ଦେବେ, କିନ୍ତୁ କାଣା ହେଉଛି ସେଥିରେ ଭଲ ବି ହେଇପାରେ ବା ଭଲ ନ ହେଇ ବି ପାରେ। ଏଥିଲାଗି କି କୃମି ବିଭିନ୍ନ ପ୍ରକାର ଅଛନ୍, ଯେନ୍ଟା ଆମର କୁହା ରାଉଣ୍ଡ ୱାର୍ମ ଗୋଲ କୃମି ତ ବର୍ଷ ସାରା ଦେଖାଦେବା, ଆଉ ଫିତା କୃମି ଗୋଟେ ଅଛନ୍, ତାଙ୍କୁ ତ ତାର ପାଇଁ ଦୁସରା ମେଡ଼ିସିନ ଦରକାର। ଆର୍ ଗୋଟେ ଅଛି ଆମର କଲିଜା କୃମି ଅଛି, ତାର ପାଇଁ ଦୁସରା ମେଡ଼ିସିନ ଦରକାର। ଆଉ ଇ ଆମର ବର୍ଷା ଦିନରେ କାଣା ହୁଏ କି ଗୋଟେ ସେ ଆମ୍ଫିଷ୍ଟମ୍ ବୋଲି ଗୋଟେ କଲିଜା କୃମି, ଆଉ କଲିଜାକୁ ଖାଇଯିବା ଲିଭରକୁ, ଆଉ ଫୁସ୍ଫୁସ୍କୁ ବି ଖାଇଯିବା, ଏଇ ପ୍ରକାର କୃମି ସେଇଟା ସିଧା ଯାଇକିରି ଆମର କଲିଜା ଭିତରେ ଯାଇ ସେ ଘା କରିଦେବେ ସେମାନେ ଖାଇ ଖାଇକିରି, ତେଣୁ ସେଟାକୁ ଜାଣି ନାଇଁ ପାରନ୍। ଏଥିରେ କାଣା ହୁଏ କି କୃମି ରୋଗ ହେଲେ ବିଶେଷ କରି ଏଇଟା ବାଛୁରୀମାନଙ୍କୁ ବେଶୀ ଡେଞ୍ଜର, ମଇଁଷି ବାଛୁରୀ ହେଉ କି ଗାଈ ବାଛୁରୀ ହେଉ କି ଛେଳିର ମାନେ କି ମାନେ ଛେଳି ଛୁଆ ହେଉ, ସେମାନଙ୍କ ବହୁତ ବିପଦେ। କାହିଁକିନା ସେମାନେ କିଛିଟା ସହଜରେ ଜାଣିପାରିବେ ନାହିଁ, ସେମାନଙ୍କୁ ତ ଜ୍ୱର ନାଇଁ ହୁଏ, କିଛି ଲକ୍ଷଣ ଖାଲି ପତଳା ଝାଡ଼ା ଟିକେ ହେବା, ଆଉ ଜ୍ୱର ଫର କିଛି ନାଇଁ ହୁଏ। ଆଉ ସେମାନେ ଖାଉଥିବେ ଚରୁଥିବେ, ତେଣୁ ସମସ୍ତେ ଭାବୁଥିବେ ଏଇଟା ଭଲରେ ଅଛି ବୋଲିକିରି, କିନ୍ତୁ ସେ ଝାଡ଼ା ବନ୍ଦ ଲାଗି ଔଷଧ ହେଲେ ଝାଡ଼ା ବନ୍ଦ ହେଇଯିବା, ପୁଣି ଝାଡ଼ା ହେବା। ତେଣୁ ଏଇ କେସ୍ରେ ଆମେ ପରୀକ୍ଷା କରି

0: ଯଦି ଦେମା ବହୁତ ଭଲ ହେବା। ଆଉ ବିଶେଷ କରି ବର୍ଷା ଦିନରେ ଯେନ୍ କୁର୍ମୀ ରୋଗ ହୁଏ ଏଥିରେ କାଣା ହୁଏ କି କେନ୍ କୁର୍ମୀ କେନ୍ ପ୍ରକାର କୁର୍ମୀ ବେଶୀ ହୁଏ, ଏଇଟା ଆମର କଲିଜା କୁର୍ମୀ ଆଉ ଫୁସ୍ଫୁସ୍ କୁର୍ମୀ ସେ ପ୍ରକାର କୁର୍ମୀ ବେଶୀ ହୁଏ। ତେଣୁକରି ତା'ର ସ୍ପେସିଫିକ୍ ମେଡ଼ିସିନ୍ କୁର୍ମୀର ଯଦି ନ ଦିଆଯାଏ ସେଟା ଭଲ ନା ହୁଏ। ଏଇଟା ହେଲା ତା'ର ଚିକିତ୍ସାର ବିଧି। କୁର୍ମୀ ପାଇଁ ପରୀକ୍ଷା କରିବେ, ତାପରେ ଆମର କୁର୍ମୀ ଲାଗି ବିଭିନ୍ନ ପ୍ରକାର ଔଷଧ ଅଛି, କୁର୍ମୀ ନାଶକ ଔଷଧ ଅଛି, ଯେନ୍ ପ୍ରକାର କୁର୍ମୀ ହେଇଥିବା ସେ ପ୍ରକାର ମେଡ଼ିସିନ୍ ଦେଲେ ହିଁ ତାକୁ ପ୍ରକୃତରେ ଭଲ ହେଇପାରିବା।
1: ସତ୍ କଥା ଆଜ୍ଞା, ଆମର ଚାଷୀ ଦାଦାମାନେ ଯେନ୍ମାନେ ଆଜି କାର୍ଯ୍ୟକ୍ରମ ଶୁଣୁଛନ୍ ସେମାନେ ବି ସଚେତନ ହେବେ। ଆରୁ ଆପଣ ଯେନ୍ ଭିନ୍ ଭିନ୍ ପ୍ରକାର କୁର୍ମୀର କଥା କହିଲେ ସେ ବାବଦେ ଜାଣିକରି ଠିକ୍ ହିପାସେ ଯଦି ଚିକିତ୍ସା କରାବେ ନିଶ୍ଚୟ ତାଙ୍କର ଗାଈ ଗୋରୁ ଆରୁ ଛେଲ୍ ମେଣ୍ଢା ବି ବନାଇ ରହିବେ। ଆର୍ ଗୋଟେ କଥା ଆଜ୍ଞା, ଆମେ ଦେଖ୍ବାକେ ପାଇସୁଁ ଯେ ଯେତେବେଲେ ଆମର ଗାଈ ଗୋରୁ ଛେଲ୍ ମେଣ୍ଢାକେ ଆମେ ଚରେଇ ନେସୁଁ ସେମାନେ ଆଶାର ମାଡ଼େ ଅଧିକା ଖାଇଦେସନ୍, ଜହ ବି ଖାଇଦେସନ୍, ଆର୍ ସେଟାକେ ହଜମ ନେଇ କରିପାରିକରି ଅଜୀର୍ଣ୍ଣିଆ ବି ହେସି। ତ ଅଜୀର୍ଣ୍ଣ ହେଲେ ଆଜ୍ଞା ଆମେ ତାକେ କେନ୍ତା କରି ଚିକିତ୍ସା କର୍ମା ସେ ବାବଦେ ଟିକେ କହନ୍।
0: ଯଦି ଆମର ଗାଈ ଗୋରୁମାନଙ୍କୁ ଅଜୀର୍ଣ୍ଣ ହେଇଯିବା, ଅଜୀର୍ଣ୍ଣ ହେଲେ ବି ପତଳା ଝାଡ଼ା ହେଇଛି ବା ଝାଡ଼ା ହେଇଛି, ଆଉ ସେଇ ଟାଇମ୍ରେ ଅଜୀର୍ଣ୍ଣ ଗାଈ ଗୋରୁମାନଙ୍କୁ ଯଦି ହେଇଛେ, ଆମର ତା'ର ଟ୍ରିଟମେଣ୍ଟ ହେଉଛି, ଆମର ଚାଷୀ ଭାଇମାନେ ଏଇ ଜିନିଷ ସମସ୍ତେ ଜାଣିବେ ଯେ ଏଇଟା ବହୁତ ସହଜ ଚିକିତ୍ସା, ନିଜେ ବି କରିପାରିବେ। ଆମର ଆୟୁର୍ବେଦିକ ଔଷଧ ଅଛି ଯେନ୍ଟା ହିମାଳୟ ବତିଶା, ହଜମ କରିବା ଲାଗି ସେଇଟା ଯଦି ଆପଣ ଦେବେ, ସେ ଆପଣ ହିମାଳୟ ବତିଶା ତ ସବୁ 100 ଗ୍ରାମ ପକେଟ୍ବାଲା ମିଳୁଛି ଆମର, ସେଇଟା ପକେଟ୍ରୁ ଆପଣ 50 ଗ୍ରାମ ଗୁଡ଼ଥି ମିଶାଇକିରି ଯଦି ତାକୁ ଖାଇବାକୁ ଦେବେ, 2-3 ଦିନ ଯଦି ଦେବେ ବୋଲେ ତା'ର ଜୀର୍ଣ୍ଣ ଶକ୍ତି ତା'ର ଆସିଯିବା। ଆଉ ତାର୍ ସାଙ୍ଗରେ ଆପଣମାନେ ଯଦି ରୁଚା ମାସ୍କ ବୋଲିକରି ଆଉ ଗୋଟେ ମିଳୁଛି ପାଉଡ଼ର, ସେଟା ବି ଦେଇପାରିବେ ଆପଣ ତାଙ୍କର ଜୀର୍ଣ୍ଣ ହେବା ଲାଗି, ସେଟା ଦେଲେ ମଧ୍ୟ ଜୀର୍ଣ୍ଣ ହେଇଯିବା। ତେଣୁକରି ଇ ଜୀର୍ଣ୍ଣ ଅଜୀର୍ଣ୍ଣ ଯେନ୍ଟା ରୋଗ ଗାଈ ଗୋରୁମାନଙ୍କ ହେଉଛି, ଏଥିଲାଗି ଚାଷୀ ଭାଇମାନେ ମାନେ ଏଇ ଗୋଟେ ଯେମିତି ପ୍ରାଥମିକ ଚିକିତ୍ସା ବାବଦରେ ସାଧାରଣ ତାଙ୍କର ଚାଷୀ ଭାଇମାନଙ୍କର ବି ଗୋଟେ ଧାରଣା ରହିବା ଉଚିତ। ଆଉ ଅଧିକାଂଶ ଆମର ଲିଡ଼ିଂ ଫାର୍ମର ଯେନ୍ଟାକି ଅଗ୍ରଣୀ ଚାଷୀ ଭାଇମାନେ ଜାଣିଛନ୍ ଏସବୁ କିଛି କିଛି ମିନିମମ୍ ମେଡ଼ିସିନ୍ ପ୍ରାଥମିକ ଚିକିତ୍ସା ପାଇଁ, ଯେମିତି ହିମାଳୟ ବତିଶା କଥା କହିଲି, ରୁଚାମାକ୍ସ କଥା କହିଲି, ସେମାନେ ସେଯାକ 50 ଗ୍ରାମ ଲେଖା ଦିନକୁ 2 ଥର ଦେବେ, 3 ଦିନ କେତେ ଦେଲେ ତା'ର ଅଜୀର୍ଣ୍ଣଟା ଭଲ ହେଇଯିବା। ଏ ପ୍ରକାର ଟ୍ରିଟମେଣ୍ଟ ନିଜେ ବି କରିପାରିବେ ସେଇଟା।
1: ଏଇଟା ତ ସୁନ୍ଦର କରି କହିଦେଲେ ଆଜ୍ଞା, କେନ୍ତା କରି ଗାଈ ଗୋରୁମାନଙ୍କେ ଅଜୀର୍ଣ୍ଣିଆ ହେବା ବୋଇଲେ ଆମେ ତାର ଯତ୍ନ ପାତନ କର୍ମା ଆର୍ ତାର ଚିକିତ୍ସା କର୍ମା। ତ ଆର୍ ଗୋଟେ କଥା ଆଜ୍ଞା, ଦେଖ୍ସୁଁ ଆମେ ଯେ ଆମର ଗାଈ ଗୋରୁମାନଙ୍କରେ ଟିକେ କୋଷ୍ଠକାଠିନ୍ୟ ବି ଦେଖାଯାଇସି, ତ ଆମେ ଆଜ୍ଞାଙ୍କନୁ ଆର ଥରେ ନିଶ୍ଚୟ ଜାନ୍ମା ଯେ କୋଷ୍ଠକାଠିନ୍ୟ ରୋଗଟା କେନ୍ତା କରି ହେଉଛେ, ଚିକିତ୍ସା କେନ୍ତା କରି ହେଉଛେ। ମାତର ଆମର ଗୋଟେ ଶ୍ରୋତାବନ୍ଧୁ ଆମକେ ଫୋନ୍ କରୁଛନ୍, ତାଙ୍କ ସାଙ୍ଗେ ଚାଲୁନ୍ କଥା ହେଇଯିମା। ହ୍ୟାଲୋ, ହ୍ୟାଲୋ, ଜୁହାର ଆଜ୍ଞା, ଶୁଣିପାରୁଛନ୍? କିଛି ଯାନ୍ତ୍ରିକ ତ୍ରୁଟି ଲାଗି ଆମେ ଆମର ଶ୍ରୋତାବନ୍ଧୁଙ୍କର ସାଙ୍ଗେ କଥା ନେଇ ପାରିଲୁ, ତ ପରବର୍ତ୍ତୀ ସମୟରେ ଆମେ ଆଶା କରମୁ ସେ ଆମକେ ଫୋନ୍ କରିବେ। ହଁ, ତାଙ୍କ ଫୋନ୍ ଆସିଛି, ଆମେ ତାଙ୍କ ସାଙ୍ଗେ ବର୍ତ୍ତମାନ କଥା ହେବା। ଆଜ୍ଞା ଜୁହାର।
2: ହ୍ୟାଲୋ ଆଜ୍ଞା, ନମସ୍କାର।
1: ନମସ୍କାର ଆଜ୍ଞା, କେନୁ କହୁଥିଲେ ଆଉ କିଏ କହୁଥିଲେ?
2: କଳାହାଣ୍ଡି କରଚଲା ଗ୍ରାମରୁ କହୁଛି ସାର।
1: ଆଜ୍ଞା ଆଜ୍ଞା, ତ କେନ୍ତା ଅଛନ୍?
2: ଭଲ ଅଛି ଆଜ୍ଞା।
1: ଆଉ ଆପଣଙ୍କର ଆଡ଼େ ବର୍ଷା ହେଉଛି ଆଜି?
2: ଆଜି ବର୍ଷା ନାଇଁ ହେବାର ସାର।
1: ବର୍ଷା ନାଇଁ ହେବାର? ଆଉ ଆପଣଙ୍କର କାଣ ପ୍ରଶ୍ନ ରହିଛେ ଆଜି ଆମର ସାଙ୍ଗେ? କଳାହାଣ୍ଡି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ନିରଜ ଚନ୍ଦ୍ର କହଁର ଆଜ୍ଞା ଅଛନ୍। ତ ଆମର ବର୍ଷା ଦିନେ ଯେନ୍ ଗୃହପାଳିତ ପଶୁମାନେ ଆମେ ଘରେ ପୋଷୁଛୁଁ ସେମାନଙ୍କର କେନ୍ତା ଯତ୍ନ ପାତନ କର୍ମା ସେ ଉପରେ ଆପଣ ନିଶ୍ଚୟ ପଚାରି ପାରିବେ। ଆଜ୍ଞା, ଆପଣଙ୍କର କଥା ଠିକ ଭାବେ ନେଇ ଶୁଣା ଯିବାର, ଆର ଥରେ କହନ୍।
2: ଗାଈକୁ ଯଦି କୁଷ୍ଠ ରୋଗ ହେଲେ

0: ଆଉ ଥରେ କହନ୍।
1: ହଁ ଠିକ୍ ଅଛି, ଧନ୍ୟବାଦ ଆପଣଙ୍କୁ। ଗାଈକୁ କୁର୍ମି ରୋଗ କଥା ଆପଣ ପଚାରୁଛନ୍, କୁର୍ମି ରୋଗ କଥା ପଚାରୁଛନ୍ତି ତ? ହଁ, ଏବେ ମୁଁ ଆଲୋଚନାରେ ରଖିଥିଲି ଗାଈକୁ ଆମେ କୁର୍ମି ରୋଗ ହେଲେ ଆମେ ତାର ଯେଉଁ ଝାଡ଼ା ପରୀକ୍ଷା କରିକିରି ଦେବା କଥା। କାଣା ହେଉଛି କି ଆମେ ସିଧାସଳଖ ଡାକ୍ତରଖାନାକୁ ଯାଉଛନ୍, ଆଜ୍ଞା ମୋର ଗାଈ ପତଳା ଝାଡ଼ା, ତାର ଲକ୍ଷଣ ହେବା ପତଳା ଝାଡ଼ା ହେବା, ଆପଣ ଗାଈର ଯେତେ ଖାଇଲେ ବି ଦେହରେ ନାହିଁ ଲାଗେ, ତାପରେ ଇଏ ଯେଉଁ ଗାଈର ଯେନ୍ଟା ରୋମ ସବୁ ସେଇଟା ପୁରା ମୁଡ଼ି ମୁଡ଼ି ହେବା, ଇ ପ୍ରକାର ତାର ଲକ୍ଷଣ ଦେଖାଯିବା, ଯେତେ ଖାଇଲେ ବି ଦେହରେ ନାହିଁ ଲାଗେ, ମାତ୍ର ଜ୍ୱର ଫର କିଛି ନାହିଁ ହୁଏ। ଏ କ୍ଷେତ୍ରରେ କାଣା କରାଯିବା ଯେ ଯେନ୍ ପ୍ରକାର କୁର୍ମି ରୋଗ ହେଇଥିବା ସେ ପ୍ରକାର କୁର୍ମିର ମେଡ଼ିସିନ୍ ଦେବାକେ ପଡ଼୍ବା, ତେଣୁକରି ଝାଡ଼ା ପରୀକ୍ଷା କରିବା ଉଚିତ। ନିକଟସ୍ଥ ଡାକ୍ତରଖାନାକୁ ଯାଇକିରି ସେଟା ଝାଡ଼ା ପରୀକ୍ଷା କରାଇଲେ ଭଲ, ନହେଲେ ସେ ତାର ଜଣା ନାଇଁ ପଡ଼େ। ଏବେ ଗୋଲ କୁର୍ମି ଥିବା, ଫିତା କୁର୍ମି ଥିବା, ତାପରେ କଲିଜା କୁର୍ମି ଆଉ ଫୁସ୍ଫୁସ୍ କୁର୍ମି, ଇ ପ୍ରକାର ବିଭିନ୍ନ ପ୍ରକାର କୁର୍ମି ଅଛି। ତେଣୁ ଗୋଲ କୁର୍ମି ହେଲେ ରାଉଣ୍ଡ ୱାର୍ମ ହେଲେ ଆମେ ଯେଉଁଟା ଦେଇଦେଉଛୁ ମିବେଣ୍ଡାଜଲ, ଫେନ୍ବେଣ୍ଡାଜଲ, ଏଯାକ ସବୁ ଆମର ଆଲବେଣ୍ଡାଜଲ, ଏଇସବୁ ଔଷଧମାନେ ଆମେ ଦେଉଛନ୍ତି। ଆମେ ସେଇଟା ରାଉଣ୍ଡ ୱାର୍ମ ଯଦି ହେଇଥିବା ବୋଇଲେ ଆମେ ସେ ଔଷଧ ଦେଲେ ଆଖି ବୁଝେ ସେଇଟା ଭଲ ହେଇଯାଇଛି, କିନ୍ତୁ ଆମର ଯଦି ହେଇଥିବା ମୁଁ ଯେନ୍ଟା ଏବେ କହିଲି କଲିଜା କୁର୍ମି କି ଫୁସ୍ଫୁସ୍ କୁର୍ମି, ସେଇଟା ବର୍ଷା ଦିନ ଏବେ ଯେନ୍ଟା ହେଉଛି ସେଇଟା କାହିଁ ଯେ ହୁଏ, ବର୍ଷା ଦିନ ଏବେ ଯେନ୍ ହେଉଛି ଗାଈ ଗୋରୁ ଆମେ ବାହାରକୁ ଛାଡ଼ୁଛୁ ଚରବା ଲାଗି, ବାହାରେ ଚରବାକୁ ଯାଉଛନ୍, ସେ ଘାସ ମାନଙ୍କରେ ଛୋଟିଆ ଛୋଟିଆ ଗେଣ୍ଡା ଥିସି, ସେ ଛୋଟ ଛୋଟ ଗେଣ୍ଡା ଭିତରେ ଆମର କଲିଜା କୁର୍ମିର ଅଣ୍ଡା ଡିମ୍ବ ହେ ଭିତରେ ଥିବା, ଇମାନେ ଖାଇଦେଲେ କାଣା ହେବା ସେଇଟା ସେ ପେଟ ଭିତରେ ଗାଈର ପେଟ ଭିତରେ ସେ ଡିମ୍ବଟା ଫୁଟ୍ବା, ଡିମ୍ବଟା ଫୁଟିକିରି ସେଇ କୁର୍ମିଟା ସେଇଟା ବାହାରବା। ତେଣୁ ସେଟାକୁ ସେ କୁର୍ମିକୁ ଆମେ ଏଇ ସାଧାରଣ ଯେନ୍ ଗୋଲ କୁର୍ମିର ଯେନ୍ଟା କୁର୍ମି ଔଷଧ ଦେଉଛୁ ଆଲବେଣ୍ଡାଜଲ, ମେବେଣ୍ଡାଜଲ ଯେନ୍ଟା ଦେଉଛୁ ସେଇଟା କାମ ନାଇଁ ଦିଏ, ତାର ପାଇଁ ଦୁସରା ଡାଇକ୍ଲୋଭେଟ ଏମିତି ଦୁସରା ତାର ପାଇଁ ଅଛି ଆମର କୁର୍ମି ଔଷଧ ହେଲା, ହେକ୍ସାକ୍ଲୋଜାମିନ ଏମିତି ଦୁସରା ଅଛି ତାର ପାଇଁ। ତେଣୁ କଲିଜା କୁର୍ମି ଫୁସ୍ଫୁସ୍ କୁର୍ମି ପାଇଁ ଆମେ ଦୁସରା ମେଡ଼ିସିନ ଦେବାକୁ ପଡ଼ୁଛି, ସେଇଟା କିନ୍ତୁ ଝାଡ଼ା ପରୀକ୍ଷା କଲେ ଜଣାପଡ଼ିଯିବା, ଆଉ ସେ କୁର୍ମି ଔଷଧ ଦେଲେ ହିଁ ସେଇଟା ଭଲ ହେବା, ନହେଲେ ଏମିତି ଆମର ସାଧାରଣ ଗୋଲ କୁର୍ମି ସେଇଟା ବର୍ଷ ସାରା ହେଇଛି ତାର ପାଇଁ ଯେନ୍ ଔଷଧ ଦେଉଛୁ ଆମେ ଏଇ ସେଇଟା ଇ ଯେନ୍ଟା ମୁଁ କହିଲି କଲିଜା କୁର୍ମି ଆଉ ଫୁସ୍ଫୁସ୍ କୁର୍ମି ଏଇଟା ଆମର ବର୍ଷା ଦିନରେ ଏକା ହେବା, ତେଣୁକରି ବର୍ଷା ଦିନରେ ଏଇ ଯେଉଁ ତିନି ମାସ ଆମର ବିଶେଷ କରି ବାଛୁରୀମାନଙ୍କୁ ମଇଁଷି ବାଛୁରୀ, ଗାଈ ଗୋରୁ ବାଛୁରୀ ଆଉ ଛେଳିମାନଙ୍କର ପାଇଁ ଏଇଟା ଡେଞ୍ଜର ପିରିୟଡ଼, ଏଇ ପିରିୟଡ଼ର ଯେନ୍ କୁର୍ମି ହେବା ସେଇଟା ପ୍ରାୟତଃ ଆମ୍ଫିଷ୍ଟମ୍ ବୋଲି ସେଇଟା କହିଛନ୍, ଯେଉଁଟା କଲିଜା କୁର୍ମି ଆଉ ଫାଶି କହିଛନ୍, କଲିଜା କୁର୍ମିକୁ ଫାଶି ହେଲା, ତେଣୁ ଫାଶି ହେଲାକୁ ସେଇଟା ଯେନ୍ଟା ହୁଏ ସେ ତାର ପାଇଁ ସ୍ପେସିଫିକ୍ ନିର୍ଦ୍ଧିଷ୍ଟ ଔଷଧ ଆମେ ଖୁଆଇବାକୁ ପଡ଼୍ବା, ସେଇଟା ଡାକ୍ତରଖାନାରେ ଲେଖିଦେବେ ଆଉ ଭଲ। ମୋର ହିସାବରେ ମୁଁ ତ ଚାଷୀ ଭାଇମାନଙ୍କୁ ଗୋଟେ ପରାମର୍ଶ ଦେବି କି ଷ୍ଟୁଲ ବା ଝାଡ଼ା ଧରିକିରି ଯିବେ, ସେଠି ପରୀକ୍ଷା କରିବେ, ତାପରେ କୁର୍ମି ଔଷଧ ଦେବେ। ଟିକେ ନାଇଁ ଶୁଣିପାରବା, ହଁ ହଁ କହନ। ହାବାସପୁର?
2: ଆଜ୍ଞା।
1: ହଁ ଆପଣଙ୍କର ହାବାସପୁର ପାଖରେ ଡାକ୍ତରଖାନା କେନ୍ଟା ଅଛେ?
2: ହାବାସପୁର
1: ଅଛି ଡାକ୍ତରଖାନା ତ? ହଁ ସେଠୁ ନେଇଯିବେ, ଠିକ ଅଛି। ହଁ
0: ଚାଷୀ ଦାଦା ନିଶ୍ଚୟ, ଚାଷୀ ଦାଦା ନିଶ୍ଚୟ ଉତ୍ତର ପାଇଯାଇଥିବେ। ତ ଆଜ୍ଞା ତିଆରି କରି ଆମର ଯେନ୍ କୃମି ରୋଗର କଥା କହିଲେ, ତ ଆଉ ଜଣେ ଶ୍ରୋତାବନ୍ଧୁ ଆମକେ ଫୋନ୍ କରୁଛନ୍, ଚାଲୁନ୍ ତାଙ୍କ ସାଙ୍ଗେ କଥା ହେମା। ଆଜ୍ଞା ଜୁହାର, କିଏ କହୁଥିଲେ?
3: ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ, ମୁଁ ଚିତ୍ରସେନ ସବର କହୁଛି, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁରରୁ।
0: ଆଉ ଚିତ୍ରସେନ ଆଜ୍ଞା କେନ୍ତା ଅଛନ୍?
3: ଆଜ୍ଞା ମୁଇଁ ତ ବଢିଆ ଅଛି ଆଜ୍ଞା, ଆପଣ କେନ୍ତା ଅଛନ୍?
0: ହଁ ଆମେ ବି ବଢ଼ିଆ ଅଛୁ, ଆପଣ ତ ଆମର ନିୟମିତ ଶ୍ରୋତା, ସବୁବେଳେ ଆପଣ ଆମକେ କଲ୍ ଫୋନ୍ କରସନ୍ ଆରୁ ଆମନୁ କଥାବାର୍ତ୍ତା ବି ଶୁଣସନ୍, ତ ଆଜି ଆଜ୍ଞା ଅଛନ୍, ଆଜ୍ଞା କ'ଣ କାଣା ପଚାର।

0: ଆଜ୍ଞା ନମସ୍କାର।
1: ନମସ୍କାର କହନ ଆଜ୍ଞା ଚିତ୍ରସେନ।
0: ଆଜ୍ଞା ଆମର ଯେନ୍ ମେଲ୍ସା ଅଛେ ତାକେ କ୍ୟାଲସିୟମ ଏଟା କେତେ ମାସରେ ଥରେ ଲେଖା ଦିଅ ହବ ଆଜ୍ଞା?
1: ମେଲ୍ସା?
0: ହଁ ମେଲ୍ସା ଆଜ୍ଞା।
1: ମେଲ୍ଛାକୁ ଶୁଣ ନା ଆପଣ, ସେଇଟା କ୍ୟାଲସିୟମ, ଏଇଟା ତ ଭିଟାମିନ୍ ଜିନିଷ ହେ କ୍ୟାଲସିୟମ, ସେଟା ତାକୁ ଭିଟାମିନ୍ ସେନ୍ତା କିଛି ଆପଣଙ୍କର ସେଟା କ୍ୟାଲସିୟମ ମେଲ୍ଛାକୁ କାହିଁ ଯେ ଦେଉଛ ନା ଆପଣ, ମୁଁ ବୁଝି ନାଇଁପାରବା, ସେଟା ତ ସେମିତି କିଛି ଦରକାର ନାହିଁ। ଯଦି
0: କ୍ୟାଲସିୟମ ଦେଲେ ପରେ ଆଜ୍ଞା ଟିକେ ମେଲ୍ଛା ଟିକେ ବଢ଼ସି ବୋଲି କହିସନ ଯେ ଏଇଟା ପଚାରୁଛି ଆଜ୍ଞା।
1: ନାଇଁ ଶୁଣନ୍, ସେଟା ନାଇଁ, କ୍ୟାଲସିୟମ ଦେଲେ ନାଇଁ ବଢ଼େ। ଆମେ କ୍ୟାଲସିୟମଟା ଆମେ କାହାକେ ଦେଉଛୁ ଯେ ଦୁହାଁଳିଆ ଗାଈମାନଙ୍କେ ଦିଆହୁଏ, ହେଲା, ସେମାନଙ୍କର ଗୁରସ୍ ବଢ଼ାଇବା ଲାଗି ଆମେ କ୍ୟାଲସିୟମ ଦେଉ। ଆପଣଙ୍କର ମେଲ୍ଛା ପାଇଁ କ୍ୟାଲସିୟମ ନାହିଁ, ବରଂ ମୁଁ କହିବି ଯେ ଆମର ମିନେରାଲ ପାଉଡ଼ର ଅଛି, ଧାତବ ଲବଣ ପାଉଡ଼ର, ଭିଟାମିନ୍ ପାଉଡ଼ର ଯେନ୍ଟା କହୁଛୁ, ଆପଣ ସେଟା ଦିଅନ୍। ସେଟା ଦେଲେ ତାର ସପ୍ଲିଭିଟ୍ ଏମ୍, ଆଉ ତାର ନାଁ କହିଲି ଏଗ୍ରିମିନ୍, ଏମିତି ସବୁ ପାଉଡ଼ର ଅଛି, ସପ୍ଲିଭିଟ୍ ଏମ୍ ସବୁଠୁ ବଢ଼ିଆ ପାଉଡ଼ର, ହେଲା କି ନାହିଁ? ସେଟା ଆପଣ
0: ଯଦି ପଶୁ ଡାକ୍ତରଖାନାରେ ମିଳିବ କି ଆଜ୍ଞା, କି କିଣିବାର ପଡ଼ିବ?
1: ନାଇଁ, ସେ ପଶୁ ଡାକ୍ତରଖାନାରେ ମିଳିପାରେ, ଏଇଟା ମିଳିପାରେ, ହେଲା, ଯଦି ପଶୁ ଡାକ୍ତରଖାନାରେ ନ ମିଳୁଛି ତ ଆପଣ ଘିଣିଲେ ମଧ୍ୟ ପାଇପାରିବେ, ଆଉ ସେଇଟା ଦେଲେ ଆପଣଙ୍କର ଗ୍ରୋଥ ହେବ। କିନ୍ତୁ ଗୋଟେ ଜିନିଷ, ଆପଣଙ୍କର ଛେଳିକୁ ଆପଣ 3 ମାସରେ ଥରେ କୁର୍ମୀ ପରୀକ୍ଷା କରିକିରି କୁର୍ମୀ ଔଷଧ ଦେଉଥିବେ, କୁର୍ମୀ ତାକୁ ଖାଇଯିବା ନହେଲେ, ହେଲା।
0: ଆଉ କୁର୍ମୀ ଲାଗି କେମିତି ଜଣା ପଡ଼ିବ ଆଜ୍ଞା?
1: କୁର୍ମୀ ଆପଣଙ୍କର ସେ କୁର୍ମୀର ଦେଖିବେ କି ଛେଳି ଯଦି ଆପଣଙ୍କର ତାର ଗ୍ରୋଥ ହଉ ନାହିଁ କହୁଛନ୍, ଖାଇଲେ ଦେହରେ ନାଇଁ ଲାଗ୍ବା, ତାପରେ ତାର ରୁମ ଯେନ୍ଟା ସବୁ ଚୁଟି ତାରଟା ମୁଡ଼ି ମୁଡ଼ି ହେବା, ହେଲା, ଆଉ ପେଟ ପୁରା ବାହାରିଲା ଭଳିଆ ଜଣା ପଡ଼ିଥିବା, ଗୋଟେ ଖାଲ ହେଇଥିବା, ବୁଝିପାରିଲେ କି ନାହିଁ, ତାହେଲେ ଆପଣ ଜାଣିବେ ଯେ ଏଇଟା କୁର୍ମୀ ହେଇଛି ବୋଲିକିରି, ହେଲା। ତେଣୁ ଜ୍ୱର ଫୋର କିଛି ନାଇଁ ରହେ, ସେ ଖାଉଥିବା କିନ୍ତୁ ଦେହରେ ନାଇଁ ଲାଗୁଥାଏ।
0: ହଁ, ତାର ପାଟି ସେ ତାର ଠୁଣିରେ ଆଜ୍ଞା ଢୋପଡ଼ ଗଡ଼ିଥିଲା, ସେଟା କେମିତି କଲେ ହବ ଆଜ୍ଞା?
1: କେନା
0: ଠୁଣିରେ ଆଜ୍ଞା,
1: ଥୁଡ଼ିରେ କଣ ହେଇଥିଲା
0: ବୋଲେ କେମିତି ହେଲା ଯେ ଆଜ୍ଞା? ହେଲେ ସେ ଘାସ ଟିକେ ଖାଇପାରୁନି ଆଜ୍ଞା, ଘାସ ଲାଗିଲେ ପୁରା ଏଇଟା ଟିକେ ଚମକଲା ଭଳିଆ ହଉଛି ଆଜ୍ଞା, ସେ ଘାସଟା ବାଜିଲେ ଆଜ୍ଞା।
1: ପାଟି ଭିତରେ କି ବାହାରେ ହେଇଛି?
0: ନାଇଁ ନାଇଁ ବାହାରେ ଆଜ୍ଞା, ତଳ ପଟେ
1: ସେ ଆବୁ ଭଳିଆ ହେଇଛି ନା?
0: ହଁ ହଁ,
1: ଶୁଣନ୍ ଶୁଣନ୍, ସେଟା ହେଲେ ଆପଣ କାଁ କରିବେ, ସେଟା ଟିକେ ଡାକ୍ତରଖାନାକୁ ଦେଖେଇ ଦିଅନ୍, ସେଟା ଡାକ୍ତରଖାନାକୁ ଦେଖେଇ ଦିଅନ୍। ସେ ଆବୁ ଯେନ୍ ମୁଇଁ ବୁଝିଗଲି, ଯେନ୍ଟା ଗୋଲ ହେଇକିରି ଗୋଟେ ଆବୁ ଟାଇପ୍ର ହେଇଥିବା, ସେଟା ଶୁଣନ୍, ଟାଣ ଲାଗୁଛି, ସେଟା ଶୁଣନ୍, ତାର ବିଭିନ୍ନ କାରଣ ଅଛି। ଗୋଟେ ମୁଁ ଏବେ ଯେନ୍ କହିଲି, ଆଲୋଚନା କଲି, ବର୍ଷା ଦିନରେ ଯେନ୍ କୁର୍ମୀ ହେଉଛି, କଲିଜା କୁର୍ମୀ କି ଫୁସ୍ଫୁସ୍ କୁର୍ମୀ ହୁଏ, ହେଲା, ସେ କୁର୍ମୀ ହେଲେ ବି ସେମିତି ଗୋଟେ ବାହାରେ, ସେଟା କୁର୍ମୀ ଔଷଧ ଖାଇଲା ପରେ ଭଲ ହେଲା ପରେ ସେଟା ଅଟୋମେଟିକ୍ କମିଯାଏ, ସେଟା ଗୋଟେ ହୁଏ। ଆଉ ଗୋଟେ ହେଉଛି ତାର ଯଦି ଆବୁ ହେଇଛି, ଗୋଟେ ଘା ଯଦି ବାହାରୁଥିବା ଟ୍ୟୁମର୍ ଟାଇପ୍ର, ବୁଝିପାରିଲେ କି ନାହିଁ, ସେଟା ବି ହବ, ସେଟା ହେଲେ ବି ଅପରେସନ୍ କରିବାକୁ ପଡ଼ସି, ହେଲା, ଆଉ ସେଥିଲାଗି ସେଟା ଅପରେସନ୍ କରିବାକୁ ପଡ଼୍ବା। ଯଦି ସେଟା ବାଜିଲେ ବଥା ହେଉଛି ବୋଲି କହୁଛନ୍ତି, ଯଦି ସେଟା ଟ୍ୟୁମର୍ ହେଇକିରି ଭିତରେ ପୁଜ ଥିବା ଘା ହେଇକିରି, ବୁଝିପାରିଲେ କି ନାହିଁ, ଆପଣ ବିନା ଅପରେସନ୍ରେ ମଧ୍ୟ ଆମର ଗୋଟେ ମେଥଡ୍ ଅଛି, ସେ ଛୁଞ୍ଚି ଭିତରେ ପୁରେଇକିରି ପୁଜକୁ ଝିକିକିରି କଢ଼ାହେବା, ତାପରେ ସେ ଭିତରେ ଆଣ୍ଟିବାୟୋଟିକ୍ ଦିଆହେବା, ବୁଝିପାରିଲେ କି ନାହିଁ, ତାକୁ ଆଉ କଟାକଟି କରି କିଛି ଦରକାର ନାହିଁ, ସେମିତି ବି ହେଇପାରିବା, ହେଲା। ଯଦି ବେଶୀ ଘା ହେଇଯାଇଛି ଓଇଲେକିରି କାଟବାକୁ ପଡ଼ୁଛି, ଆଉ ପୁଜ ବାହାର କରି ଭିତରେ ଆଣ୍ଟିବାୟୋଟିକ୍ ପାଉଡ଼ର ଫାଉଡ଼ର କି ଲିକ୍ୱିଡ୍ ଦିଆହେବା, ଇଞ୍ଜେକ୍ସନ୍ ଦିଆହେବା, ବୁଝିପାରିଲେ କି ନାହିଁ ଆପଣ, ସେଟା ଟିକେ
0: ରୋଗ ଲାଗ୍ବା ଲାଗି ସେଟା ଦିଆହେବ କି ଆଜ୍ଞା?
1: ଭୁକ ଲାଗିବା ଲାଗି
0: ନାଇଁ ନାଇଁ ଆଜ୍ଞା, ବୋଇଲେ ଯେନ୍ ରୋଗ ରୋଗ ଆଷାଢ଼ ମାସରେ ଟିକେ ରୋଗ ଲାଗ୍ସି ନାଇଁ କି ଆଜ୍ଞା?
1: ହଁ, ନାଇଁ ଆଷାଢ଼ ମାସରେ ଯେନ୍ ରୋଗ ଲାଗୁଛି ବୋଲି ମୁଁ କହିଲି ତ, ଏଠି ବେଶୀ କିରିଆ ଆପଣ ଦେଖିବେ କୁର୍ମୀ ରୋଗ ଥିବା, ଆଷାଢ଼ ମାସରେ ଆର୍ ଗୋଟେ ରୋଗ ହବା ନିମାନିଆ, ଏ ବର୍ଷାରେ ବାହାରେ ଛାଡ଼ି ଦେଇଥିବେ ବୋଲି ଆପଣଙ୍କର ନାକରୁ ସିଙ୍ଘାଣି ବାହାରିକିରି, ଆମକେ ଯେନ୍ଟା ନିମୋନିଆ ହେଉଛି ସେମାନଙ୍କେ ବି ସେ ନିମୋନିଆ କହିଯିବା, ହେଟା ହେଲା ଜ୍ୱର ହେବା ହେଟା, ହଁ, ତାର ପାଇଁ ଟ୍ରିଟମେଣ୍ଟ ଦରକାର ପଡ଼୍ବା, ଆଣ୍ଟିବାୟୋଟିକ୍ ଦେବାକୁ ପଡ଼୍ବା, ବୁଝିପାରିଲେ କି ନାହିଁ, ଯଦି ବାହାରେ ଛାଡ଼ୁଛନ୍ ତ। ହଁ, ଆଉ ଆଉ କଥା ଅଛି, ଆହୁରି ଯେନ୍ଟା ମୁଁ କହୁଛି, ବାକି ଯେନ୍ଟା ଆମର ଆମର ଇନେ କଳାହାଣ୍ଡି, ଆମର ମୁଇଁ ଯାହା ଅବଜର୍ଭ କରିଛି, ଇନେ ଆମର ଯେନ୍ଟା ଗାଈ ଗୋରୁମାନଙ୍କୁ ଆଗ ହଉଥିଲା, ଯେନ୍ଟା ସାହାଣା ରୋଗ, ତଣ୍ଟି ଫୁଲା ରୋଗ, ତଣ୍ଟି ଆପଣମାନେ

0: କି ନାହିଁ ତଣ୍ଟି ଫୁଲା ରୋଗ, ତଣ୍ଟି ଫୁଲି ଯିବା ଆଉ ସେମାନେ ବେଶୀ ବର୍ଷ ବେଶୀ ଦିନ ନାଇଁ ବଞ୍ଚନ, ଗଁ ଗଁ ହେଇକିରି ମରସନ୍ ହେଲା, ସେ ସେ ରୋଗଟା ଏବେ ଆମର କାହିଁକି ନା ଆମର ଜିଲ୍ଲାରେ ପୁରା ଭ୍ୟାକ୍ସିନେସନ୍ ଚାଲିଛି ଯେହେତୁ ଟୀକାକରଣ ଆମର ପୁରା ଏବେ ଆଉ ସେଇଟା ଦେଖା ନାଇଁ ଯିବାର ଆମକୁ ନାଇଁ ଟୀକାକରଣ ଆମର ଗୋଟେ ଯେନ୍ତାକି ଆମେ ପ୍ରାୟ 95-96% ଆମର ଟୀକାକରଣ ହେଉଛି, 100% ପାଖାପାଖି ଆମର ହେଉଛି ବୁଝିପାରିଲେ କି ନାହିଁ, ଛଅ ମାସକୁ ଥରେ, ତେଣୁ ସେଯାକ ବି ଦେଖାଯିବାର ରହିଛି। ତାପରେ ଚବକାର ମଧ୍ୟ ସେଟା ନାଇଁ ହେବାର ଛେଳି ମେଣ୍ଢାମାନଙ୍କୁ ସେଟା, କିନ୍ତୁ ଇ ଯେନ୍ କହିଲି ମୁଁ ଇ ରୋଗ ଆଉ ଗୋଟେ ପିପିଆର ବୋଲିକିରି ଆମେ କହୁଛୁ, ଆପଣ ଶୁଣିଥିବେ ପିପିଆର ରୋଗ ବୋଇଲେ ଯେନ୍ଟା ପତଳା ଝାଡ଼ା ହେଇକିରି ପାଟିରେ ଘା ହେଇକିରି ସେରେ, ତାର ଟୀକା ଅଛି, ଟୀକାକରଣ ଆପଣମାନେ କରାଇଦେବେ ବର୍ଷକୁ ଥରେ ଲେଖା। ଆଉ ପିପିଆରଟା ଏକ ହଁ ଆଉ ଗଟ୍ଫକ୍ସ ମାନେ ଛେଳି ବସନ୍ତ ହେଉଛି ତାର ବି ଟୀକାକରଣ କରିନେବେ ହେଲା, ଟୀକା ଆମର ଦିଆହେଉଛି। ଆଉ ଆଉ ଗୋଟେ ହେଉଛି ଏଣ୍ଟ୍ରାଟାକ୍ସିମିଆ ବୋଇଲିକିରି ସେ ପେଟ ଭିତରେ ସେମାନେ ତାଙ୍କର ସେ ରକ୍ତ ଝାଡ଼ା ହେବା ବୁଝିପାରିଲେ କି ନାହିଁ, ସେଟା ବି ଟୀକା ଆପଣ ଆମର ମିଳିବା, ଆପଣ ଟିକେ ଡାକ୍ତରଖାନାରେ କଣ୍ଟାକ୍ଟ କରିନେବେ ଆର ଟୀକା ଆପଣ ଦିଆଇ କରିବେ ଏଲ୍ଆଇ ମାନଙ୍କ ଦ୍ୱାରା ହଉ କି ଡାକ୍ତର।
1: ଗୋଟେ ପ୍ରଶ୍ନ ଆଜ୍ଞା, ଆମର କୁକୁଡ଼ା ଅଛି ଯେ ତାର ପାଟି ତୋଡ଼ା ତୋଡ଼ା ସେ ଫୁଡ଼କି ଫୁଡ଼କି ହେଇଛି ଆଜ୍ଞା, ବସନ୍ତ ହେଲା ବୋଲି ସେଟା କେମିତି କଲେ ହବ?
0: ନାଇଁ ସେଟା କୁକୁଡ଼ା ବସନ୍ତ ଆପଣ କହିଜାଣିଲେ ମୁଁ ବୁଝିଗଲି ନା, ଏଇଟା ଫାଉଲ୍ ପକ୍ସ ବୋଲି କୁହାଯିବା ଇଂରାଜୀରେ କୁକୁଡ଼ା ବସନ୍ତ, ଆଉ ସେଟା ବସନ୍ତ ହେଲେ କୁକୁଡ଼ା ମାନେ ନାଇଁ ମର ନା ହେଟା, କିନ୍ତୁ ଆପଣ ନିଜେ ଟିକେ ଯେନ୍ ଘା ଫା ହେଇନି କାଇଁ ତାକୁ ହଳଦୀ ଆଉ ତେଲ ହଁ ନଡ଼ିଆ ତେଲ ହଳଦୀ ଦେଇକିରି ଲଗାଇ ଦିଅନ୍ତୁ ଆପଣ, ସେଟା ଭଲ ହେଇଯାଇଛି ହଁ, ନହେଲେ ଅଏଣ୍ଟମେଣ୍ଟ ଦେଲେ ମଧ୍ୟ ଭଲ ହେବା, ଆମେ ଯେନ୍ ଅଏଣ୍ଟମେଣ୍ଟ ୟୁଜ୍ କରୁଛୁ ସେଟା ଦେଇପାରିବେ ହେଲା, ବିଟାଡିନ୍ ଅଏଣ୍ଟମେଣ୍ଟ ଦେଇପାରିବେ ଆଉ ନହେଲେ ହିମାକ୍ସ ଅଏଣ୍ଟମେଣ୍ଟ ଲଗାଇ ପାରିବେ, ଏଇଟା ଭଲ ହେଇଯାଇଛି। ମାତ୍ର ତାର ବି ଟୀକା ଅଛି ବସନ୍ତ ଟୀକା ହେଲା, ସେଟା ଟୀକା ଆପଣ ମାନେ ଗୋଟେ ଗୋଟେ ଲାଗି ତ ନାହିଁ, ଗୋଟେ ଥର ଭାଇଲ୍ ଖୋଲିଲେ 50 କୁକୁଡ଼ାକୁ ଦିଆହେଇଛି, ତେଣୁ ସାଇ ପଡ଼ିଶାର କୁକୁଡ଼ାକୁ ଯଦି ଆପଣ ମିଶାଇକିରି 50 ଖଣ୍ଡେ କରିବେ ଆଉ ସେ ଆମର ଏଲ୍ଆଇ ଆଜ୍ଞାଙ୍କୁ ଡାକିବେ ବୋଲି ସେଟା ବି ସେ ଦେଇଦେବେ। ନମସ୍କାର ନମସ୍କାର
2: ଜୁହାର, ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ ଚିତ୍ର ସେନ ଆଜ୍ଞା। ତ ଆଜ୍ଞା ଆର୍ ଗୋଟେ ଆପଣଙ୍କ ଲାଗି ପଚାରବାର୍ ଲାଗି ଚାହିଁମି ସାର୍, ଯେ ଆର୍ ଗୋଟେ ରୋଗ ଅଛେ ଯେନ୍ଟାକି ଆନ୍ଥ୍ରାକ୍ସ ରୋଗ ହେସି, ଆମର ବର୍ଷା ଦିନେ ବେଶୀ ମାତ୍ରାରେ ଦେଖା ଦେସି, ତ ସେ ବାବଦେ ଟିକେ କହନ୍ ଆଜ୍ଞା।
0: ଆନ୍ଥ୍ରାକ୍ସ ରୋଗ ଏ ବିଷୟରେ ଆମେ ସମସ୍ତଙ୍କର ଟିକେ ଧାରଣା ରହିଥିବା କଥା, ଆମର କଳାହାଣ୍ଡି ଜିଲ୍ଲାତି ଗୋଟେ ବ୍ଲକ ଲାଞ୍ଜିଗଡ଼ ବ୍ଲକ ଯେନ୍ଟାକି ଆନ୍ଥ୍ରାକ୍ସ ରୋଗ ଦେଖାଦେଇଛି, ଆଉ ବାକି କୌଣସି ବ୍ଲକରେ ଆମର ଆନ୍ଥ୍ରାକ୍ସ ରୋଗ ବର୍ତ୍ତମାନ ପର୍ଯ୍ୟନ୍ତ ହେଇନାହିଁ। କିନ୍ତୁ ଏଇଟା ହେଉଛି କ'ଣ କି ଏଇଟା ଗୋଟେ ଡେଞ୍ଜରସ୍ ରୋଗ, ଏଇଟା ଗାଈ ଗୋରୁମାନଙ୍କୁ ଆନ୍ଥ୍ରାକ୍ସ ରୋଗ ହେଲେ ଆମର ମଣିଷମାନଙ୍କୁ ଆସିବା, ସେ ଗାଈ ଗୋରୁମାନଙ୍କର କାନରେ ରକ୍ତ ରକ୍ତ ଇଏ କାନରୁ ନାକରୁ ସବୁ ରକ୍ତ ବାହାରିବା, ତେଣୁ ସବୁ ଇ ଯେନ୍ଟା ରୋଗ ହେଉଛି ବହୁତ ଡେଞ୍ଜର ରୋଗ, ସେମାନଙ୍କୁ ପୋଷ୍ଟମର୍ଟମ୍ ବି ନାଇଁ କରାଯାଇପାରେ, ତାର ଟୀକାକରଣ ହେଉଛି ବର୍ଷକୁ ଥରେ ଟୀକାକରଣ କରାଯିବା, ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମର ଆମେ କଳାହାଣ୍ଡି ଜିଲ୍ଲାରେ ଆମେ ଭାଗ୍ୟବାନ କି ଆମର ଦୁସ୍ରା ବ୍ଲକ ନାହିଁ ଲାଞ୍ଜିଗଡ଼ ବ୍ଲକର ଯେନ୍ଟା ଦେଖା ଦେଇଥିଲା ଆଗରୁ ତାକୁ ବି ଆମେ କଣ୍ଟିନ୍ୟୁସଲି ଭ୍ୟାକ୍ସିନେସନ୍ କରିକିରି କରିବା ଦ୍ୱାରା ଏବେ ବହୁତ ବର୍ଷ ହେଲାଣି ଆଉ ଦେଖା ଦେଉନାହିଁ।
2: ଯାହା ବି ହଉ ଆଜ୍ଞା, ଆଜି ଆପଣ ଆମକେ ସମୟ ଦେଲେ ଆର୍ ଆଜି ଆମର ଏଇ ଫୋନ୍ ଇନ୍ ଲାଇଭ୍ କାର୍ଯ୍ୟକ୍ରମରେ ଆପଣ ଉପସ୍ଥିତ ରହିକରି ଆମର ଚାଷୀ ଦଦାମାନଙ୍କର ସବୁ ପ୍ରଶ୍ନର ଉତ୍ତର ଦେଲେ, ତ ସେଥିର୍ଲାଗି ଆପଣଙ୍କେ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ ଆରୁ ଜୁହାର ଆଜ୍ଞା।
0: ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ ମୋତେ ଆଜି ଏଠି କିଛି ଚାଷୀ ଭାଇମାନଙ୍କ ସହିତ ବାର୍ତ୍ତାଳାପ କରିବା ପାଇଁ ସୁଯୋଗ ଦେଇଥିବାରୁ।
2: ଆମେ ତ କଥା ହଉଥିଲୁ କଳାହାଣ୍ଡି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ନିରଜ ଚନ୍ଦ୍ର କହଁର ଆଜ୍ଞାଙ୍କ ସାଙ୍ଗେ, ଚାଷୀ ଦଦାମାନେ ତାଙ୍କର ଫୋନ୍ କଲ୍ ମାଧ୍ୟମରେ ସବୁ ପ୍ରଶ୍ନର ଉତ୍ତର ପାଇଲେ, ତ ସେ ଚାଷୀ ଦଦାମ ମା ଭାଇମାନଙ୍କେ ବି ଆମେ ଆମର ତରଫରୁ ବହୁତ ବହୁତ ଧନ୍ୟବାଦ ଦେଉଛୁ। ଏବେ ତ ସମୟ ହେଇଯାଇଛେ ଆଜିର କାର୍ଯ୍ୟକ୍ରମକେ ଇନେ ଥେବୁଛୁଁ, ଇ ଅବସରନେ ସବୁ ଚାଷୀ ଦଦା ମା ଭାଇମାନଙ୍କେ ୱାସୁ ଦଦାର ଜୁହାର।

ପ୍ରଚାର କଲୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ। ଆଜି ଏଥିରେ ସିଧା ପ୍ରସାରଣ କ୍ରମରେ ଶୁଣୁଥିଲେ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ଆମର କାର୍ଯ୍ୟକ୍ରମ ସଂସଦ ସମୀକ୍ଷା ରିଲେ କରି ଶୁଣୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଶୁଣୁଛନ୍ତି ଆଞ୍ଚଳିକ ଗୀତ କ୍ରମରେ କେତୋଟି ସମ୍ବଲପୁରୀ ଗୀତ ପରିବେଷଣ କରୁଛନ୍ତି ଶିଳ୍ପୀ କ୍ରିଷ୍ଣା ପଟେଲ।

ପ୍ରଚାର କଲୁ। ଆଞ୍ଚଳିକ ଗୀତକ୍ରମରେ ସମ୍ବଲପୁରୀ ଗୀତ ପରିବେଷଣ କରିଥିଲେ ଶିଳ୍ପୀ କ୍ରିଷ୍ଣା ପଟେଲ। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ସତ କୁହ ତମେ, ଏଇଆ କଣ ତମର ଇଚ୍ଛା? ତମ ଦେବତା ଜଗନ୍ନାଥ, ହେଲେ ତମେ ତ ମୋ ଦେବତା, ତମେ ମୋ ଜଗନ୍ନାଥ, ତମେ ମୋ ପୁରସ୍ତମ। ତମରି ଗୋଡ ତଳେ ମୁଣ୍ଡ ରଖି ମୁଁ ଭୋଗ ଶେଷ ସବୁ ଭୁଲିଯିବି।
1: ହଁ କମଳୀ, ପୋଥି ଲେଖା ସହିତ ପେଟ କଥା ମଧ୍ୟ ଚିନ୍ତା କରିବାକୁ ହବ। ଆଜିଠାରୁ ପୁଣି ଖଣ୍ଡେ ରୋଗାବଣା ଆରମ୍ଭ କରିବି। ନିଧି ସାନ୍ତେ, ଅଭିନୟଟାରେ କୋଡ଼ିଆରେ କୁଆଡ଼େ ଗଡ଼ି ପଡ଼ିଲ ନିଧି ସାନ୍ତେ?
2: ଆରେ ସିଧା ସିଧା ଘରୁ ତୋରି ପାଖକୁ ଆସୁଛି ଦାସିଆ, ଟିକେ ପିଣ୍ଡାରେ ବସିଯାଏ, ତାପରେ କହିବା କଥା।
1: ଇଏ କଣ କରୁଛ ନିଧି ସାନ୍ତେ? ତମେ ଶାସନୀ ବ୍ରାହ୍ମଣ ଲୋକ, ଏ ମାଛ କଙ୍କଡ଼ା ଖିଆ ଖଦାଳ ଘର ପିଣ୍ଡାରେ ବସିବ?
2: ଆରେ ଆରେ, ମାଟି ସବୁଠି ସମାନ, ମାଟିରେ ବସିଲେ ଦୋଷ କଣ?
1: ହଉ, ତମ ଇଚ୍ଛା ଯଦି ହଉଛି ତେବେ ବସ ସାନ୍ତେ। କୁହ, ଅବଳଟାରେ କେମିତି ଗଡ଼ି ପଡ଼ିଲ?
2: କହୁଛି କହୁଛି, ପ୍ରଥମେ ଚାଉଳ ମାନଙ୍କର ଦୁଇକଡ଼ା କୋଉଡ଼ି ଅଣ୍ଟାରେ ମାର,

0: ଗମନ ଆରମ୍ଭ କରିବି।
1: ଦାସିଆ ଘରେ ଅଛୁ? ଦାସ
0: କିଏ? ନିଧି ସାନ୍ତେ ଅଭିନତାରେ କୁଡ଼ିଆରେ କୁଆଡ଼େ ଗଡ଼ି ପଡ଼ିଲ ନିଧି ସାନ୍ତେ।
1: ଆରେ ସିଧା ସିଧା ଘରୁ ତୋରି ପାଖକୁ ଆସୁଛି ଦାସିଆ, ଟିକେ ପିଣାରେ ବସିଯାଏ ତାପରେ କହିବା କଥା।
0: ଇଏ କଣ କରୁଛ ନିଧି ସାନ୍ତେ? ତମେ ଶାସନୀ ବ୍ରାହ୍ମଣ ଲୋକ, ଏ ମାଛ କଙ୍କଡ଼ା ଖିଆ ଖଦାଳ ଘର ପିଣ୍ଡାରେ ବସିବ?
1: ଆରେ ଆରେ ମାଟି ସବୁଠି ସମାନ, ମାଟିରେ ବସିଲେ ଦୋଷ କଣ?
0: ହଉ ତମ ଇଚ୍ଛା ଯଦି ହଉଛି ତେବେ ବସ ସାନ୍ତେ। କୁହ ଅବଳଟାରେ କେମିତି ଗଡ଼ି ପଡ଼ିଲ?
1: କହୁଛି କହୁଛି, ପ୍ରଥମେ ଚାଉଳ ମାନ କର, ଦିକଡ଼ା କୌଡ଼ି ଅଣ୍ଟାରେ ମାର, ତାପରେ କହୁଛି।
0: ଚାଉଳ କୌଡ଼ି?
1: ହଁ ରେ ଦାସିଆ, ଏସନ ଗୁଣ୍ଡିଚା ଯାତ୍ରା ଦେଖିଯିବାକୁ ଭାରି ଇଚ୍ଛା, ଜୁଆନ ବେଳେ ସବୁ ବର୍ଷ ଯାଉଥିଲି, ଏବେ ତ ଆଉ ବଳ ପାଉନି, ସବୁ ବର୍ଷ ଯାଇପାରୁନି, ତଥାପି ଏ ବର୍ଷ ନିଶ୍ଚୟ ଯିବି।
0: ମୁଁ କଣ କରିପାରିବି ସାନ୍ତେ?
1: ଆରେ ନୂଆ ଲୁଗା କି ନୂଆ ଗାମୁଛା ନାହିଁ? ତୁ ରଥଯାତ୍ରା ପୂର୍ବରୁ ଖଣ୍ଡେ ନୂଆ ଲୁଗା ଖଣ୍ଡେ ନୂଆ ଗାମୁଛା ବୁଣିଦେବୁ, ତାକୁ ପିନ୍ଧି ମୁଁ ପୁରସ୍ତମ ଯିବି।
0: ଦେବି ଦେବି ସାନ୍ତେ।
1: ଆଉ ଯାହା କୋଉଠି ହବ, ଲୁଗା ନେଲା ଦିନ ଦେଇଦେବି।
0: ହଁ ସାନ୍ତେ, ତମେ ଯାହା କୋଉଠି ଦବ ତାକୁ ଧରି ମୁଁ ବି ପୁରସ୍ତମ ଯିବି। ରଥ ଉପରେ ଜଗା ବଳିଆ ମା ସୁଭଦ୍ରଙ୍କୁ ଦେଖିବି।
1: ଏହି ତୁ ମଧ୍ୟ ରଥଯାତ୍ରାକୁ ଯିବୁ? ଭଲ କଥାରେ ଦାସିଆ, ଥରେ ରଥରେ ଦିଅଙ୍କୁ ଦେଖିଲେ ସବୁ ପାପ ଦୂର ହେଇଯିବ। ପତିତଜନଙ୍କୁ ଉଦ୍ଧାର କରିବା ପାଇଁ ତ ସିଏ ରଥ ଉପରେ ବିଜେ କରନ୍ତି।
0: ତମ ଦୟା ହେଲେ ମୁଁ ଦିଅଙ୍କୁ ଦେଖିପାରିବି ସାନ୍ତେ।
1: ଭଲ କଥା ଦାସିଆ, ଭଲ କଥା, ତୁ ରଥ ଦେଖିପାରିଲେ ମୁଁ ନୂଆ ଲୁଗା ଆଉ ଗାମୁଛା ବାବଦକୁ ଗଣ୍ଡେ କୋଡ଼ି ଅଧିକା ଦେବି।
0: ତମର ଜଗନ୍ନାଥ ମଙ୍ଗଳ କରନ୍ତୁ ସାନ୍ତେ।
1: ହଉ ହଉ, ଏ ଚାଉଳ କୋଡ଼ି ରଖ, ମୁଁ ଆସେ।
0: ହଉ ଦଣ୍ଡବତ ସାନ୍ତେ, ତମେ ଯାଅ, ନେତ୍ର ଉତ୍ସବ ପୂର୍ବ ଦିନ ମୁଁ ଲୁଗା ନେଇ ତମ ଘରେ ଦେଇ ଆସିବି।
1: ହଉ ମୁଁ ଆସୁଛି ଦାସ।
0: କମଳୀ କମଳୀ, ଏପାଖକୁ ଆସ, କମଳୀ ଏପାଖକୁ ଆସ, ଆସ ଆସ। ତିନି ଦିନ ହେଲା ପେଟକୁ ଦାନା ଯାଇନି ବୋଲି ମନଉଣା କରୁଥିଲ ନା, ଏଇ ଦେଖ ଜଗନ୍ନାଥ ଚାଉଳ କୋଡ଼ି ସବୁ ତମ ପାଇଁ ପଠେଇ ଦେଇଛନ୍ତି, ଏବେ ନିଅ ଭାତ ବସାଅ, ପେଟ ପୁରୀ ରାତିରେ ଦିମୁଠା ଖାଇବା।
2: ଏ ସତରେ ତ ଚାଉଳ କୋଡ଼ି କଣ ନିଧି ସାନ୍ତେ ଦେଇଗଲେ?
0: ହଁ ହଁ, ନା ନିଧି ସାନ୍ତେ ନୁହେଁ, ନିଜେ ଜଗନ୍ନାଥ, ନିଧି ସାନ୍ତ ବେଶରେ ସେ ଆସିଥିଲେ।
2: ତମେ କଣ କହୁଛ ମୁଁ ତ ବୁଝିପାରୁନି।
0: ତମର ବୁଝିବା ଦରକାର ନାହିଁ କମଳୀ, ଆଗ ଭାତ ବସାଅ, ମୁଁ ତନ୍ତରେ ସୂତା ବସାଏ, ଲୁଗା ବୁଣିବି ନିଧି ସାନ୍ତଙ୍କ ପାଇଁ।
2: ହଉ ଦିଅ, ଜଗନ୍ନାଥ ତାହେଲେ ଆମ କଥା ଶୁଣୁଛନ୍ତି?
0: ଖାଲି ଶୁଣି ନାହାନ୍ତି କମଳୀ, ମତେ ରଥଯାତ୍ରା ଦେଖିଯିବା ପାଇଁ ଡାକି ଯାଇଛନ୍ତି, ମୁଁ ରଥ ଉପରେ ଦିଅ ଦେଖିବା ପାଇଁ ଯିବି।
2: ସତେ ବଡ଼ଦାଣ୍ଡକୁ ଯିବ ଦିଅ ଦେଖିବ?
0: ହଁ ତମ କଥା ବି ତାଙ୍କୁ ଜଣେଇବି କମଳୀ, ସେ ତମ କଥା ଶୁଣିବେ।
2: ତମେ ଦିଅ ଦେଖିବ, ମୋ କଥା ତାଙ୍କୁ କହିବ, ତେବେ ମୁଁ ନୂଆ ହାଣ୍ଡିରେ ଅରୁଆ ପେଜ ରାନ୍ଧି ତମ ଫେରିଲା ବାଟକୁ ଅନେଇ ବସିଥିବି।
0: ହଉ ସେ ବେଳ ତ ଅଛି, ତମେ ଯାଅ ଭାତ ବସା କମଳୀ।
2: ହଁ ଯାଉଛି, ତମେ ତନ୍ତରେ ସୂତା ଲଗା।
0: ସବୁ ତାଙ୍କରି ଇଚ୍ଛା କମଳୀ। ନମସ୍ତେ ଦେବ ଦାମୋଦର, ଡମ୍ବରୁ କଟି ପିତାମ୍ବର।

0: ନିଧି ସାନ୍ତେ, ନିଧି ସାନ୍ତେ ଘରେ ଅଛ?
1: କିଏ ଦାସିଆ? ଆରେ ଆ ବସି ବସି ଆଜି ତୋରି କଥା ତ ମୁଁ ଭାବୁଥିଲି। ଆଉ କାଲି ସକାଳୁ ଶ୍ରୀକ୍ଷେତ୍ର ବାହାରି ପଡ଼ିଲେ ନବଯୌବନ ଦର୍ଶନ କରି ରାତିରେ ବିଶ୍ରାମ ନେଇଯାଆନ୍ତା, ପରଦିନ ଦିଅଙ୍କୁ ରଥରେ ଦେଖି ଗୁଣ୍ଡିଚାବାସୀ ସକାଳୁ ସକାଳୁ ଗାଁକୁ ଫେରି ଆସନ୍ତା। ଆଉ
0: ହଁ ସାନ୍ତେ, ସେଇଥିପାଇଁ ଲାଗି ପଡ଼ି ଲୁଗା ଗାମୁଛା ବୁଣିସାରି ତମ ପାଖକୁ ଧାଇଁଛି।
1: ବୁଣିସାରି ଲୁଗା ଗାମୁଛା ଆଣିଛୁ? ଦେଖେ ଦେଖେ କେମିତିଆ ଲୁଗା ଗାମୁଛା ଆଣିଛି ତେଲୁ।
0: ଏ ନିଅ ଦେଖ ସାନ୍ତେ।
1: ଆରେ ବା, ଲୁଗା ଗାମୁଛା ଦେଖ ନା ମନକୁ ପାଇଲା ଭଳି ହେଇଛି। ମୁଁ ଜାଣେ ପରା ଏ ଗାଁ ଭିତରେ ତୋ ଲୁଗା ବୁଣା ସବୁଠୁ ସାର। ହଉ ହଉ, ତତେ ଆଉ ମାନେ ଅରୁଆ ଚାଉଳ ଦିଏ ଆଉ କଉଡ଼ି ଦିଏ। ର
0: ଚାଉଳ ଦରକାର ନାହିଁ ସାନ୍ତେ, କେବଳ କଉଡ଼ି ଦିଅ, ମୁଁ ପରା କଉଡ଼ି ନେଇ ଗୁଣ୍ଡିଚା ଯାତ ଦେଖିବାକୁ ଯିବି।
1: ଆରେ ମୁଁ ଜାଣେ ଦାସ ଜାଣେ, ପୁରସ୍ତରୁ ଫେରି ଘରେ କ'ଣ ସେଦିନ ଉଷୁନା ଖାଇବୁ? ଆରେ ଅରୁଆ ଚାଉଳ ମୁଠା ନେଇଥା, କମଳକି କହିବୁ ଫେରିଲା ବେଳକୁ ଫୁଟାଇ ଯାଇଥିବ, ଅରୁଆ ଚାଉଳ ମୁଠିଏ ଖାଇବୁ।
0: ଠିକ୍ କହିଛ ସାନ୍ତେ, ଦିଅ ଅଣ୍ଟିରେ ପୁରେଇ ଚାଉଳ ମୁଠିକୁ ନେଇଯିବି।
1: ଏଇଠି ଠିଆ ହ, ମୁଁ ଆସୁଛି। ହଁ ତୁ ପୁରା ପୁରସ୍ତମ ଯିବୁ, ଆଉ ଡେରି କରିବୁ କାହିଁକି? ଗାଧୁଆ ପାଧୁଆ ସାରି ଝଟ ଝକ ସକାଳୁ ବାହାରି ପଡ଼ିବୁ, ବାଟ ଚଲା ବାଧିବନି।
0: ହଁ ସାନ୍ତେ, ସାନ୍ତେ ମନ୍ଦିର ଭିତରକୁ ମୁଁ ତ ଯାଇପାରିବି ନାହିଁ, ବାହାରେ ଠିଆ ହେଇ ନୀଳଚକ୍ର ପତିତ ପାବଣ ମାନଙ୍କୁ ଦେଖିବି, ରଥ ଉପରକୁ ଦିଅ ଆସିଲେ ଦର୍ଶନ କରିବି।
1: ଆରେ ଦାସିଆ, ତୁ ଏକୁଟିଆ ଯିବୁ କାହିଁକି? ମୋ ସହିତ ବାହାରି ପଡ଼ିବୁ, କଥାବାର୍ତ୍ତା ହେଇଯିବା, ବାଟ ଚଲା ଜମା ବାଧିବନି।
0: ହଁ ହଁ ସାନ୍ତେ, ତମେ ଠିକ କହିଛ।
1: ହଉ ର ମୁଁ ଲୁଗା ଗାମୁଛା ରଖି ଚାଉଳ ଆଉ କଉଡ଼ି ଆଣେ।

नास्ति शङ्ख चक्र।

0: ଏ ନିଧି ସାଆନ୍ତେ ବାହାରି ସାରିଲେଣି, ମତେ ଗାମୁଛା ଖଣ୍ଡକ ଦିଅ କମଳି।
1: ତମର ତ ଗୋଡ ହାତ ତଳେ ପଡୁନି, ଲୁଗା ପିନ୍ଧୁ ପିନ୍ଧୁ ଗାମୁଛା ପିନ୍ଧୁଛ, ଗାଧେଇ ଆସୁ ଆସୁ ପୋଥି ଖେଳେଇ ବସୁଛ।
0: ମତେ ମତେ ଜଗାକାଳିଆ ପାଗଳ କରିଦେଇଛି କମଳି, ମୋ ମନ ଉଚ୍ଛଲ ହଉଛି, ନୟନ ପୁରୀ ତାଙ୍କୁ ଦେଖିଲେ ଯାଇ ଏ ମନରେ ଶାନ୍ତି।
1: ହଉ ନିଅ ଗାମୁଛା ନିଅ, ତମେ ମୋ କଥା ତାଙ୍କୁ କହିବ ଟି?
0: କହିବି କହିବି କମଳି, ମୋ କମଳିର ପୁଅ ଝିଅ ଲୋଡ଼ା ନାହିଁ, ତାକୁ ଦର୍ଶନ ଦିଅ, ବୈକୁଣ୍ଠକୁ ନିଅ, ଖଦାଳ ଜନ୍ମରୁ ତାକୁ ଉଦ୍ଧାର କର ପ୍ରଭୁ।
1: ହଁ ସେଇ ବର ମାଗ, ତାଙ୍କ ସେବାରେ ଆମରି ଦିନ ଯାଉ।
0: ଆସୁଛି କମଳି।
1: ହଁ ଯା।
0: ଜୟ ଜଗନ୍ନାଥ।

0: ଆରେ ଦାସିଆ, ଆରେ କୋଉଠି ତୁ ଭିଡ଼ ଭିତରେ ରହିଗଲୁ? ମୁଁ ତତେ ଖୋଜି ଖୋଜି ବିଲକୁଲ ପାଇଲିନି। ତିନି ରଥ ଯାକ ତ ବଡ଼ଗଣ୍ଡି ପାର ହେଇଗଲିଣି, ଆଉ ଏଇ ବଡ଼ଦାଣ୍ଡରେ ଠିଆ ହେଇଛୁ କାହିଁକି? ଆ କୋଉଠି ବିଶ୍ରାମ ନବା। ଆରେ ତତେ କ'ଣ ମୋ କଥା ଶୁଭୁନି? ଆଖିରୁ ଧାର ଧାର ଲୁହ ବହିଯାଉଛି। ଦାସିଆ, ଦାସିଆ
1: କିଏ? ନିଧି ସାନ୍ତେ,
0: ତୁ ତୁ କାନ୍ଦୁଛୁ କାହିଁକି ଦାସ?
1: କାନ୍ଦୁଛି? ନା ନା, ମୁଁ ମୁଁ ହସୁଛି ସାନ୍ତେ, ତାଙ୍କୁ ରଥରେ ଦେଖି ମୁଁ ହସୁଛି।
0: ହଉ ହଉ, ରଥ ତ ଚାଲିଗଲାଣି, ଆ ଏବେ କୋଉଠି ଟିକେ ବିଶ୍ରାମ ନବା।
1: ନା ନା ନା, ତମେ ଯାଅ, ତମେ ଯାଅ, ବିଶ୍ରାମ ନବ ସାନ୍ତେ। ମୁଁ ଏଇ ବଡ଼ଦାଣ୍ଡରେ ଠିଆ ହେଇ ନୀଳ ଚକ୍ର ପତିତ ପାବନ ବାନାକୁ ଅନେଇ ରହିଛି। ଦେଖ ଦେଖ ସାନ୍ତେ, କେମିତି ଫରଫର ହେଇ ନେତ ଉଡ଼ୁଛି।
0: ଦେଖୁଛି ଦାସ, କିନ୍ତୁ ଦିନ ସାରା ଭିଡ଼ ଭିତରେ ଠେଲା ଫେଲା ଖାଇ ଖାଇ ତତେ କ'ଣ ଅବଶ୍ୟ ଲାଗୁନି? ଆ କୋଉଠି ଟିକେ ବିଶ୍ରାମ ନବା।
1: ନା ନା, ତମେ ଚାହ ସାନ୍ତେ, ମୁଁ ଏଇ ବଡ଼ ଦାଣ୍ଡ ଧୂଳିରେ ଗଡ଼ି ନୀଳ ଚକ୍ରକୁ ଅନେଇ ରହିବି, ତାଙ୍କରି ଭଜନ ଗାଇ ଗାଇ ରାତି ବିତେଇ ଦେବି।
0: ପାଗଳ ହଉ, ତୁ ଥା ଦାସିଆ, ମୁଁ କାହା ପିଣ୍ଡାରେ ଯାଇ ଗଡ଼ି ପଡ଼େ।
1: ଯା ସାନ୍ତେ।

ଚକ୍ରରୁ ଦଶ ଅବତାର ଓହ୍ଲେଇ ଆସି ଆଶୀର୍ବାଦ କରିଯାଉଛନ୍ତି ବଡ଼ଦାଣ୍ଡ ଉପରେ। ହଁ ପ୍ରଭୁ, ତମେ ଜଗତର ନାଥ ପ୍ରଭୁ, ଅନ୍ତର୍ଯ୍ୟାମୀ, ଭକ୍ତର ମନ ଜାଣି ସବୁ ପୂରଣ କରିଛ, ସବୁ ପୂରଣ।

0: କମଳୀ କମଳୀ
1: ମୋ ମୁଁ ପରା ତମରି ଫେରିଲା ବାଟକୁ ଯାଇ ଦାଣ୍ଡ ଦୁଆରେ ଠିଆ ହେଇଛି, ତମକୁ କଣ ଦିଶୁନି?
0: ସତରେ ମୁଁ ଅନ୍ଧ ହେଇଯାଇଛି କମଳୀ।
1: ଆରେ ଆରେ ଆରେ, ଘର ଭିତରୁ କୁଆଡ଼େ ପଶି ଆସୁଛ? ପୁରସ୍ତମରୁ ଆସିଛ, ପୋଖରୀରେ ମୁହଁ ହାତ ଗୋଡ ଧୋଇ ଆସ। ନୂଆହାଣ୍ଡିରେ ଯାଉ ପୁରୁଣି ଶାଗ କରି ରଖିଛି, ତାକୁ ଆଗେ ତୁଣ୍ଡରେ ଦିଅ, ତାପରେ ଗପିବ, ଆଉ ମୁଁ ସବୁ ଶୁଣିବି।
0: ହଁ ତମେ ଠିକ କହିଛ କମଳୀ, ମୁଁ ପୋଖରୀରୁ ଗାଧୋଇ ଆସୁଛି, ତମେ ଖାଇବାକୁ ବାଢ। ଏ କଣ ହେଲା କମଳୀ? ଇଏ ଯେ ସେଇ ଚକାଡୋଳା।

ତା ମଧ୍ୟ ଶାଗ ଦିଶେ କଳା, ସେହି ତ ଶ୍ୱେତ ପଦ୍ମ ଡୋଳା, ଶ୍ୱେତ ପଦ୍ମ ଡୋଳା, ଏହା ମୁଁ ଭୁଞ୍ଜିବି ପ୍ରଭୁ।

0: ପ୍ରଭୁ ଉଦ୍ଧାର କର ମୋତେ। ଦେଖ ଦେଖ କମଳୀ, ଧୋବଲା ପେଜସର ମଧ୍ୟରେ କାଳିଆ ପୁରୁଣି ଶାଗ, ସେଇ ଶ୍ୱେତ ପଦ୍ମଡଳା, ତାକୁ ମୁଁ ଭୁଞ୍ଜିବି କିପରି। ଏ ଶଙ୍ଖ ଚକ୍ରଧାରୀ ମାଧବ ମୁକୁନ୍ଦ ମୁରାରୀ, ଦେବତା ଦଇତା ପୂଜିତ,
1: ଅଝଡ଼ ବାସିଲ ଲାଗିଛି।
2: ଖେପିଲି ମୁଦୁଲି ଗୁଣିଆ ଛଡ଼ା ଆଉ କାହାର ମନ୍ତ୍ର କାଟୁ କରିବ
1: ନାହିଁ। ନାଇଁ ଚମଡ଼ା ପାଣି ପିଇ ଦିଅ, ହେ ତ ଏମିତି ନାଚୁଛି ଆଉ। ଠାକୁରଙ୍କୁ ଧଣ୍ଡା ହାତରେ ବାନ୍ଧିଦିଅ, ନହେଲେ ଲୁହା କଣ୍ଟା ଗୋଟେ ଆଣ୍ଡ ଅଞ୍ଚଳ ବାନ୍ଧିଦିଅ।
2: ହେଇ ଦେଖ ଆଖି କେମିତି ବଡ଼ ବଡ଼ ଦିଶୁଛି, ଲୁହ ଧାର ଧାର ବହି ଯାଉଛି, ବିଲକୁଲ ଖଣ୍ଡିଆ ଭୂତ ହାବୁଡ଼ାରେ ପଡିଯାଇଛି ଦାସୀ।
3: ଆରେ ଆରେ କଣ ହେଇଛି, ଏମିତି ପାଟି ତୁମେ କାହିଁ କରୁଛ?
2: ହେଇଥିବ, ମୁଁ ଯେତେ ଡାକିଲି ସେଦିନ ସେ ଶୁଣିବାକୁ ନାହିଁ, ଆଉ ରାତିଟା ସାରା ବଡ଼ ଦାଣ୍ଡ ଧୂଳିରେ ପଡି ରହିଲା। ଆଚ୍ଛା ହଉ ହଉ ହଉ, ବ୍ୟସ୍ତ ହୁଅନି ବ୍ୟସ୍ତ ହୁଅନି, ଦେଖିବା କଣ ହଉଛି। ଆରେ ଦାସିଆ, ଏ ଦାସିଆ, ତେବେ ଏମିତି ପାଗଳ ପରି ହଉଛୁ କାହିଁକି?
0: ମୁଁ ପାଗଳ ହେଇଯାଇଛି ସାନ୍ତେ, ମୁଁ ପାଗଳ ହେଇଯାଇଛି। ଦେଖୁନା ସୁରଙ୍ଗ ଦିଶେ ହାଣ୍ଡି ଧାର, ମଧ୍ୟେ ଧବଳ ପେଜସର, ତା ମଧ୍ୟେ ଶାଗ ଦିଶେ କଳା, ଏହି ତ ଶ୍ୱେତ ପଦ୍ମ ଡୋଳା।
2: ଓହୋ, ଶ୍ୱେତ ପଦ୍ମ ବୁଝିଲି। ଆରେ ଦାସିଆ ଦାସିଆ, ଏ ଭାବ ପାଇଲୁ ତୁ କାହିଁ, କୃପା କି କଲେ ଭାବଗ୍ରହୀ, ଆମେ ତ ବ୍ରାହ୍ମଣ ଗୋସାଇଁ, ଏ ଭାବ କାହିଁ ଛୁଇଁ ନାହିଁ।

0: ଶିବୁ ଛୁଏ ଦିନ ଜନ ତୋତେ ପ୍ରସନ୍ନ ଭଗବାନ।
1: କଣ କହୁଛ ସାନ୍ତେ, ମୁଁ କିଛି ବୁଝିପାରୁନି ସାନ୍ତେ।
0: ତୋ ଜୀବନ ଧନ୍ୟ ହେଇଯାଇଛି କମଳୀ, ତୋ ଜୀବନ ଧନ୍ୟ ହେଇଛି। ଆମେ ବ୍ରାହ୍ମଣ ଗୋସାଇଁ ହେଇ କେତେ ସେବା ପୂଜା କରି ଯୋଉ ଭାବ ପାଇନୁ ତା ଦାସିଆ ପାଇଛି, ସେ ଜଣେ ଶ୍ରେଷ୍ଠ ଭକ୍ତ।
2: ନିଧି ସାନ୍ତେ,
0: ଆରେ ତୁ ମୋତେ ଶାନ୍ତ ଡାକ ନା ରେ ଦାସ, ତୁ ମୋଠୁ ମଧ୍ୟ ବଡ, ଛୋଟ କୂଳରେ ଜାତ ହେଲେ ମଧ୍ୟ ତୋ ସ୍ଥାନ ଅନେକ ଉଚ୍ଚରେ, ଏବେ ତୁ ଭକ୍ତ ଦାସିଆ।
1: ଆଉ ଗୁଣିଆ ଡାକିବିନି ସାନ୍ତେ?
0: ଗୁଣିଆ କଣ କରିବ କମଳୀ, ଗୁଣିଆ କଣ କରିବ, ନିଜେ ଦାସିଆ ତ ବଡ ଗୁଣିଆ। ତୁ ପେଜ ଉପରୁ ସର କାଢ଼ିଦେ, ଶାଗ ପୋଳାକ ଉଠେ ଅଲଗା କରିଦେ, ସେ ଆନନ୍ଦରେ ଭୋଜନ କରିବ।
1: ସତରେ? ତେବେ ମୁଁ ଶାଗକୁ ପେଜ ଉପରୁ କାଟି ଅଲଗା କରିଦଉଛି ସାନ୍ତେ।
0: ବାସ୍ ଏଥର ଭୋଜନ କର ଦାସ।
2: ହଁ ହଁ, ଦିଅ ଦିଅ କମଳୀ, ଶାଗ ପେଜକୁ ଅଲଗା ଅଲଗା ଦିଅ, ମୁଁ ଖାଇବି।

0: କମଳୀ, କମଳୀ
1: ମୋତେ ଡାକୁଥିଲୁ?
0: ହଁ କମଳୀ, ଆଜି କାହିଁକି ସଳ ସଳ ଭୋକ ଲାଗିଲା, ସେଇଥିପାଇଁ ତନ୍ତ ଛାଡ଼ି ପୋଖରୀରୁ ଗାଧେଇ ଆସିଲି। କ'ଣ ଟିକେ ଖାଇବାକୁ ଦେଲ?
1: ଖାଇବାକୁ ଦେବି।
0: ହଁ, ଖାଇସାରି ନନ୍ଦ ପଣ୍ଡିତଙ୍କ ଲୁଗାଖଣ୍ଡକ ନେଇ ତାଙ୍କ ଘରେ ଦେଇ ଆସିବି। ସେ କାର୍ତ୍ତିକ ହବିଷ କରିବା ପାଇଁ ଶ୍ରୀକ୍ଷେତ୍ର ଯିବେ।
1: ହଉ ନିଅ।
0: ପାଣି?
1: ମୋତେ କ୍ଷମା କର, କେତେ ଦିନ ହେଲା ମୁଁ ପାଣି ପିଇ ଚଳି ଯାଉଥିଲି, ଆଜି ତମକୁ ବି ଗଡ଼ିଆ ପାଣି ଦେବାକୁ ହେଲା।
0: ସେଥିପାଇଁ ଦୁଃଖ କାହିଁ କମଳି? ଏଇ ଗଡ଼ିଆ ପାଣି ଯେ ଗଙ୍ଗା ଜଳ, ସେ ମୋ ପାଇଁ ଅମୃତ।
1: ସେମିତି କୁହନି, ମୁଁ ତମ ଘରଣୀ ହେଇ ଭୋକ ବେଳେ ଯଦି ମୁଠେ ବାଡ଼ି ଦେଇ ନପାରିଲି ଆଉ ଏ ଘରେ ଅଛି କାହିଁକି ମୁଁ?
0: ସେଥିରେ ତମର କିଛି ଦୋଷ ନାହିଁ କମଳି, ମୁଁ ସବୁବେଳେ ପୋଥି ଲେଖାରେ ମାତିଲି, ସମୟ ପାଇଲେ ରୋଗାବୁଣାରେ ଲାଗିଲି। ତମକୁ ଚାଉଳ ମୁଠେ ଦେଲେ ସିନା ତମେ ଭାତ ରାନ୍ଧିବ, କୋଉ ଜମିବାଡ଼ି ଅଛି ଯେ ଅମାରରୁ ଧାନ କାଢ଼ି ତମେ ଚାଉଳ କରିବ?
1: ମୁଁ ତ ପୁଣି ଘରଣୀ ହିସାବରେ ତମକୁ ଚେତେଇ ଦେଇଥାନ୍ତି, କିନ୍ତୁ
0: କୁହ କମଳି,
1: ପୋଥି ଲେଖାବେଳେ ତମକୁ ଚାଉଳ ନାହିଁ ବୋଲି କହିବା ପାଇଁ ମୋ ତୁଣ୍ଡ ଖୋଲେନି। ମୁଁ ଓଳି ତମ ପଛରେ ଠିଆ ହେଇ ମୁଁ ତମକୁ ଦେଖେ, କହିବି କହିବି ବୋଲି ଭାବେ, ନ କହି ଚୁପଚାପ ଫେରି ଆସେ।
0: ହଉ ଦୁଃଖ କରନି କମଳି, ଆଜି ନନ୍ଦ ପଣ୍ଡିତଙ୍କ ଘରେ ଲୁଗା ଦେଇ ଚାଉଳ ଦେଇ ମାନେ ଆଣିମି, ତମେ ଭାତ ରାନ୍ଧିବ।
1: ନନ୍ଦ ପଣ୍ଡିତ କାଲି ଆସିଥିଲେ ତାଙ୍କ ଲୁଗା ନବା ପାଇଁ।
0: ଜାଣେ କମଳି, ତାଙ୍କର ବରାଦ ଥିଲା ଦାସିଆ ନିଧି ସାନ୍ତଙ୍କ ଲୁଗା ପରି ଖଣ୍ଡେ ଲୁଗା ବୁଣି ଦିଏ, ତାଙ୍କ ବରାଦ ଅନୁସାରେ ଲୁଗାଖଣ୍ଡକ ଯତ୍ନରେ ବୁଣିଛି, ଆଜି ଲୁଗା ଦେଖିଲେ ସେ ନିଶ୍ଚୟ ଖୁସି ହେବେ।
1: ମୁଁ ତେବେ ଯାଉଛି, ଚୁଲିରେ ପାଣି ହାଣ୍ଡି ବସେଇଦେବି।
0: ରୁହ ରୁହ କମଳି, ମୁଁ ଲୁଗା ଦେଇ ଫେରିଆସେ, ତାପରେ ଚୁଲିରେ ହାଣ୍ଡି ବସେଇବ।
2: କାର୍ତ୍ତିକ ମାସରେ ବୃଦ୍ଧ ବ୍ରାହ୍ମଣକୁ କିଛି ଦାନ କର ଦାତା।
0: ଦାନ? ଏଇଟା ଏଇଟା ଖଦାଳ ଘର ନା?
2: କ୍ଷୁଦାର୍ଥର ଚଣ୍ଡାଳ ବ୍ରାହ୍ମଣ ଭେଦ ନାହିଁ ବାବା, ମୁଁ ଖୁବ୍ ଭୋକିଲା, ଶ୍ରୀକ୍ଷେତ୍ରରୁ ଚାଲି ଚାଲି ଆସୁଛି, ଦିନ ଗଡ଼ିଗଲାଣି, କିଛି ଆହାର ଦାନ କରିଦିଅ ବାବା।
0: ଆହାର? ମୁଁ ଯେ ଅଛୁଆ, ନିଚ ବାଉରୀ ଜାତିର ଲୋକର ନା, ମୋ ଘରେ ତମେ ଆହାର ଗ୍ରହଣ କରିବ କିପରି?
2: କାହିଁକି, ବାଉରୀ କ'ଣ ମଣିଷ ନୁହନ୍ତି ବାବା? ମଣିଷ ଭିତରେ ପୁଣି ଛୋଟ କିଏ, ବଡ଼ କିଏ, ଉଚ୍ଚ କିଏ, ନିଚ କିଏ? ନିଜେ ଶ୍ରୀ ଜଗନ୍ନାଥ ତ ଶବର ଅଣ୍ଟାଖିଆ ଦେବତା, ତାଙ୍କ ଦେଶରେ ପୁଣି ଜାତିଭେଦ?
0: କିନ୍ତୁ
2: କିଛି ଦ୍ୱିଧା କର ନାହିଁ ଦାତା,
0: କ୍ଷୁଧାରେ ମୋର ପେଟ ଜଳୁଛି, କିଛି ଆହାର ଦିଅ, ମୁଁ ଏହି ପିଣ୍ଡାରେ ବସୁ। ନା ନା ନା ନା, ମୁଁ ଆସନ ପାରିଦେଉଛି, ତମେ ସେ ଘର ଭିତରେ ବିଶ୍ରାମ କର,
2: ତୁମର ଭଗବାନ ମଙ୍ଗଳ କରନ୍ତୁ ବାବା।
0: କମଳୀ କମଳୀ କମଳୀ, ନନାକୁ ଆସନ ଦିଅ, ମୁହଁ ଧୋଇବା ପାଇଁ ପାଣି ଦିଅ।
1: କିନ୍ତୁ ଘରେ ତ କିଛି ନାହିଁ, କ'ଣ ଖାଇବାକୁ ଦେବ?

0: ତମେ ଚିନ୍ତା କରୁନି କମଳୀ, ସେ ଗଡ଼ିଆ ତୁଠ ପଛରେ ଦୁଇଟା ପଇଡ଼ ଝୁଲୁଛି, ମୁଁ ଗଛରେ ଚଢ଼ି ସେ ଦୁଇଟି ପାରି ଆଣେ। ନନାକୁ ପଇଡ଼ ପାଣି ପିଇବାକୁ ଦେଇ ନିଜର ଦୁଃଖ ଜଣେ ବିଦା କରିଦେବା।
1: ହଁ ସେଇଆ କରା, ତମେ କଟୁରୀ ନେଇ ତୁଠକୁ ଯା, ମୁଁ ଆସନ ଦଉଛି ପାଣି ଦଉଛି।
0: ଆସୁଛି କମଳୀ।
2: ପାଣି ନେଇ ଗୋଡ଼ ହାତ ଧୋଇନିଅ ନନା, ଏଇ ଆସନରେ ବସ।
3: ଗୋଡ଼ ହାତ ଧୋଇବାର ଆବଶ୍ୟକତା ନାହିଁ ମା, ପୁଣି ବାରଦୁଆରକୁ ଯିବି, ମତେ ଟିକେ ସରଳ ବିଦା କର।
2: ତମେ ତ ଦେଖୁଛ ନନା ଆମେ ଅଭାବୀ, ଦବା ପାଇଁ କଣ ଅଛି, ସିଏ ପଇଡ଼ ପାଇଁ ଯାଇଛନ୍ତି, ଆସନ୍ତୁ ତାକୁ ବିଦେଇ ବିଦା ହବ।
3: ହଉ ହଉ। ଆଚ୍ଛା ମା, ଘରର ସେ କଣରେ କଣ ତାଳପତ୍ର ପୋଥି ଥୁଆ ହେଇଛି, ସେ ପୋଥି କଣ ହୁଏ?
2: ଇଏ ପରା ପୋଥି ଲେଖନ୍ତି, ପୋଥି ପଢ଼ନ୍ତି, ସେଇଥିପାଇଁ ତ ଲୁଗା ବୁଣିବାକୁ ସମୟ ମିଳେ ନାହିଁ ଯେ, ଦୁଇଟା ବୋଲି ପେଟ ଅପସା ରହୁଛି।
3: ଆଚ୍ଛା, ତୁମ ସ୍ୱାମୀ ତାହେଲେ ଜଣେ ଭକ୍ତ?
2: ସେ ଭକ୍ତ କି ନୁହଁ ମୁଁ କହିପାରିବି ନାହିଁ ନନା, କେବଳ ଏତିକି ଜାଣେ ଯେ ଖାଇବା ପିଇବା ଭୁଲି ଠାକୁରଙ୍କ ନାମ ନିଅନ୍ତି, ଅଭାବ ହେଲେ ଦୁଃଖ ନାହିଁ, ସଦ୍ଭାବ ହେଲେ ସୁଖ ନାହିଁ।
3: ଓ, ତୁମ ସ୍ୱାମୀଙ୍କ ନାଁ ତାହେଲେ ବାଲିଗାଁ ଦାସ, ଦାସିଆ ବାଉରୀ ନା?
2: ହଁ ନନା।
4: ଦୁଇଟା ଯାକ ପଇଡ଼ରେ ଭଲ ପାଣି ଅଛି ନନା, ନିଅ ପିଇ ଦିଅ।
3: ଦିଅ ଦାସିଆ।
4: ମୋତେ ଛୁଇଁ ମୋ ହାତରୁ କଣ ପଇଡ଼ ନବ ନନା? ନା ନା ନା ନା, ତମେ ବ୍ରାହ୍ମଣ, ମୁଁ ପଇଡ଼ ତଳେ ଥୋଇ ଦଉଛି, ତମେ ନିଅ, ଆନନ୍ଦରେ ପାନ କର।
3: ମୁଁ କ୍ଷୁଦାର୍ଥ ତୃଷାର୍ଥ, ତୁମେ ଦାତା, ତୁମ ହାତରୁ ମୁଁ ଦାନ ଗ୍ରହଣ କରିବି, ଏଥିରେ ଜାତି ନଷ୍ଟ ହେବ ନାହିଁ ଦାସ, ଧର୍ମ ଜାତିରେ ନାହିଁ, ଅଛି ବିଶ୍ୱାସରେ ଭକ୍ତିରେ।
4: ହଉ ନିଅ ଘୁଷି।
3: ଶାନ୍ତି ଶାନ୍ତି, ଭୋକିଲା ପେଟ ଶାନ୍ତ ହୋଇଗଲା ଦାସ, ଏଥର ମୁଁ ଆସୁଛି। କାର୍ତ୍ତିକ ମାସରେ କ୍ଷୁଦାର୍ଥକୁ ଦାନ କରି ତୁମେ ଯଥେଷ୍ଟ ପୁଣ୍ୟ ଅର୍ଜନ କରିଛ।
4: ବାଉରୀ ଘରୁ ପଇଡ଼ ପିଇ ମନରେ ଦୁଃଖ କରିବୁ ନାହିଁ ଗୋସେଇ,
3: ଯାହାର ଭାବ ପାଉ ମନ ତା ଘରେ ଆମ୍ଭର ଭୋଜନ, ଅଭାବ କରେ ଯେ ଆମ୍ଭଙ୍କୁ, ଚିତ୍ତ ନ ଘଟେ ତାହା ଠାକୁ।
4: ତୁମ ଆଶୀର୍ବାଦ ଲାଭ କରି ମୁଁ ମଧ୍ୟ ଧନ୍ୟ ହେଲି ଗୋସେଇ।
3: ହଉ ମୁଁ ଆସୁଛି ଦାସ।
4: ଦଣ୍ଡବତ ଗୋସେଇ। କଣ ଚାହୁଁ ଚାହୁଁ କଣ ଗୋସେଇ ଅନ୍ତରିତ ହେଇଗଲେ? ଧୂପ ଦୀପ ସୁବାସିତ ଚନ୍ଦନ ବାସରେ ଚତୁର୍ଥୀକ ମହକି ଉଠିଲା, ତେବେ କିଏ କିଏ କିଏ ଆସିଥିଲେ କମଳୀ?
2: ମୁଁ ତ କିଛି ବୁଝିପାରୁନି।
4: ତେବେ ତେବେ ତେବେ କଣ ଏ ଦରିଦ୍ର କୁଡ଼ିଆରେ ପରୀକ୍ଷା କରିବା ପାଇଁ ପାଦ ଦେଇଥିଲେ ସ୍ୱୟଂ ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ନାରାୟଣ ଜଗନ୍ନାଥ?
5: ହଁ ମୁଁ ସ୍ୱୟଂ ଜଗନ୍ନାଥ, ଭକ୍ତର ଗୁହାରେ ପାଦ ଦେଇଥିଲି ଦାସ, ମୁଁ ପରା ଭକ୍ତବତ୍ସ, ତୁମକୁ ଭୁଲି ରହିପାରିଥାନ୍ତି କିପରି? ତୁମର ପଇଡ଼ା ପାଣିକୁ ମୁଁ ଅମୃତ ଭାବି ସହସ୍ତରେ ଗ୍ରହଣ କରି ପାନ କରିଛି, କେବଳ ଆଜି ନୁହେଁ ଭକ୍ତ, ତୁମେ ଯେତେବେଳେ ଯାହା ମୋତେ ଉତ୍ସର୍ଗ କରିବ ତାହା ମୁଁ ହସ୍ତ ପ୍ରସାରଣ କରି ଗ୍ରହଣ କରିବି।
4: କମଳୀ କମଳୀ କମଳୀ, ଆମ ଜୀବନ ଧନ୍ୟ ହେଇଛି କମଳୀ, ଆସ ଏଇ ଧୂଳି ଉପରେ ଗଡ଼ିଯାଅ, ସେହି ଜଗତର ନାଥ ଜଗନ୍ନାଥଙ୍କ ପଦରେଣୁ ଏ ଦାଣ୍ଡ ପିଣ୍ଡା ଘର ଚଟାଣ ଉପରେ ପଡ଼ିଛି, ସେ ରେଣୁ ଲାଗି ଏ ପାପ ଶରୀର ପବିତ୍ର ହେଇଯାଉ।
2: କୋଟି ଜନ୍ମର ପୁଣ୍ୟ ଫଳରେ ତମକୁ ପତି ରୂପେ ପାଇ ମୋ ଜୀବନ ଧନ୍ୟ ହେଇଛି ସ୍ୱାମୀ, ମୋ ଜୀବନ ଧନ୍ୟ ହେଇଛି, ମୋ ଜୀବନ ଧନ୍ୟ ହେଇଛି।

0: ସେଇଛି ଗୋସେଇ ଦବା ପାଇଁ ଆଣିଛି ନିଅନ୍ତୁ ମନକୁ ପାଉଛି କି ନାହିଁ ଦେଖନ୍ତୁ
1: ଏ ଲୁଗା ହଁ ହଁ ହଁ ଖୁବ ମନ ଲାଖ ହେଇଛି ଦାସ ତୋ ଲୁଗଣା ତ ବାଲିଘାରେ ସାର
0: ନା ଗୋସେଇ ମୋ ଭଳି କେତେ ଭଲ କାରିଗର ଏ ଗାଁରେ ଅଛନ୍ତି କିନ୍ତୁ ସମସ୍ତେ ଅଭାବୀ ଲୋକ ବାର ଧନ୍ଦା ନ କଲେ ପେଟ ପୋଷି ପାରୁନାହାନ୍ତି ତେଣୁ ଖାଲି ଲୁଗା ବୁଣାରେ ମନ ଦେଇପାରୁଛି କିଏ
1: ହଁ ରେ ଦାସ ଇ କାଳ ମୋହରକ ଯେମିତି ସେଥିରେ ପର୍ବପର୍ବାଣୀ କି ବିବାହ ବ୍ରତ ନହେଲେ ନୂଆ ଲୁଗା ପିନ୍ଧୁଛି କି
0: ସେଇଥିପାଇଁ ଅନେକଙ୍କର ତନ୍ତ ବନ୍ଦ ହେବାକୁ ବସିଲେଣି ଗୋସେଇ
1: ହଉ ଦାସିଆ ଚାଉଳ ମାଳି ନେଇଯା ଆଉ ଯାହା କୋଉଡ଼ି ଶ୍ରୀକ୍ଷେତ୍ରରୁ ଫେରିଲେ ଦେବି ସବୁ କୋଉଡ଼ିରେ ଠାକୁରଙ୍କ ପାଇଁ କଦଳୀ ଛେନା ବାର କିସମର ଆଉ ଆଉ ଭୋଗ ତିଆରି କରିଦେଇଛି ପାଖରେ ଆଉ କୋଉଡ଼ି ନାହିଁ ଏଇ ବାଡ଼ି ନଡ଼ିଆ ଗଛରେ ଏ ବର୍ଷ ନୂଆ ହେଇ ନଡ଼ିଆ ଫଳିଛି ପୁରସ୍ତମରୁ ଫେରି ସେ ନଡ଼ିଆ ବିକ୍ରି କରି ତତେ କୋଉଡ଼ି ଦେଇଦେବି
0: ନୂଆ ଗଛରେ ନଡ଼ିଆ ଫଳିଛି ଘୋଷେଇ
1: ହଁ ରେ ଦାସିଆ ବେଶ ବଡ଼ ବଡ଼ ନଡ଼ିଆ ଫଳିଛି ମାତ୍ର ଛଅ ବର୍ଷରେ ଗଛରେ ନଡ଼ିଆ ଆସିଗଲା
0: ଗୋଟେ କଥା କହନ୍ତି ଘୋଷେଇ
1: କହ କଣ କହୁନୁ ଭାବୁଛୁ କଣ
0: ନୂଆ ଗଛରେ ପହିଲୁ ନଡ଼ିଆକୁ ମୋତେ ଦିଅନ୍ତିନି ଘୋଷେଇ
1: ପହିଲୁ ନଡ଼ିଆ ତତେ ଦେବି ଆରେ ସେ ନଡ଼ିଆଟିକୁ ତ ଗାଁ ମହାଦେବଙ୍କ ନିକଟରେ ଭୋଗ କରିବା ପାଇଁ ଭାବିଥିଲି
0: ନା ସାନ୍ତେ ସେଇଠିକି ମୋତେ ଦିଅ ମୋର ଆଉ କୋଉଡ଼ି ଲୋଡ଼ା ନାହିଁ
1: ହଉ ତୋ ଇଚ୍ଛା କିନ୍ତୁ ନଡ଼ିଆଟି ନେଇ କ'ଣ କରିବୁ କୋଉଡ଼ି ନେଇଥିଲେ କିଛି ଦିନ ଚଳି ଯାଇଥାନ୍ତୁ
0: ନା ଘୋଷେଇ ମୁଁ ନଡ଼ିଆଟି ନେଇ ଘରକୁ ଯିବି ନାହିଁ ଆପଣଙ୍କୁ ଦେବି
1: ଆରେ ମୋତେ ଦେବୁ
0: ହଁ ତମ କଦଳୀ ଛେନା ମନୋହର ସହିତ ତମେ ମୋ ନଡ଼ିଆଟି ଶ୍ରୀକ୍ଷେତ୍ର ନବ
1: ଶ୍ରୀକ୍ଷେତ୍ର ନେଇ କ'ଣ କରିବି
0: ଜଗାକାଳିଆଙ୍କ ନିକଟରେ ଭୋଗ ଶେଷ କରି ତମେ ନଡ଼ିଆଟି ଧରି ଗରୁଡ଼ ପଛରେ ଠିଆ ହେବ କହିବ ପ୍ରଭୁ ଜଗନ୍ନାଥ ବାଲିଗାଁ ଦାସିଆ ତମ ପାଇଁ ନଡ଼ିଆ ପଠେଇଛି ତମେ ହାତ ବଢ଼ି ତା ନଡ଼ିଆଟି ଗ୍ରହଣ କର ମହାବାହୁ
1: କ'ଣ କହିଲୁ ଜଗନ୍ନାଥ ହାତ ବଢ଼େଇ ତୋ ନଡ଼ିଆ ନେବେ
0: ହଁ ଘୋଷେଇ ଯଦି ହାତ ବଢ଼େଇ ସେ ତମ ହାତରୁ ନଡ଼ିଆ ନ ନିଅନ୍ତି ବାଉରୀର ନଡ଼ିଆ ବୋଲି ଘୃଣା କରନ୍ତି ତେବେ ତମେ ନଡ଼ିଆଟି ଫେରେଇ ଆଣିବ
1: ଏତ

0: ଏ ଗରୁଡ଼ଙ୍କ ପାଖରେ ମୁଣ୍ଡିଆଟେ ମାରି ଗାଁକୁ ଫେରିଛି।
1: ଗାଁକୁ? ତମ ଗାଁ କୋଉଠି ହଉ?
0: ଆମ ଗାଁ ବାଲିଗାଁ ପଣ୍ଡାଏ।
1: ବାଲିଗାଁ? ବାଲିଗାଁ ତ ମୋର ଯଜମାନ, ତମକୁ ବେଢ଼ା ବୁଲେଇଲା କିଏ? ତୁମର ଭୋଗ କଲା କିଏ? ହଉ
0: ଆଉ ଜଣେ ପଣ୍ଡା ବେଢ଼ା ବୁଲେଇ ଦେଲେ, ଭୋଗ କରେଇଦେଲେ ବାବା।
1: ଆଉ କଣ, କିଏ ସେ ମୋତେ ଚିହ୍ନ ଦିଅଟି, ମୁଁ ତା ଇଜ୍ଜତ ସାରିଦେବି। ସେ ମୋ ଯଜମାନଙ୍କର ଭୋଗ କଲା କାହିଁକି?
0: ହଉ ହଉ ପଣ୍ଡାଏ, ଏ କାମ ତ ହେଇଗଲାଣି, ଆଉ ତମକୁ ନ ଖୋଜିବାଟା ମୋର ଭୁଲ। ଆଉ
1: ତମର ଭୁଲ କଣ ହଉ, ଏ ପେଟ ପାଟଣା କଥା କିଏ କାହିଁକି କାହାକୁ ଛାଡ଼ିଦବ? ସକାଳୁ ପରୁ ବୁଲି ବୁଲି ମୁଁ କଡ଼ା କୋଡ଼ି ବି ପାଇନି, ଆଉ ସେ ମୋ ଯଜମାନଙ୍କୁ ନେଇ କୋଡ଼ି ଧରି ଚମ୍ପଟ। ହଉ ହଉ ଦିଅ, ଆଉ ଯା ଅଛି ଦିଅ ଦିଅ ଦିଅ, ମୁଁ ଭୋଗ କରିଦେବି।
0: ନାଇଁ ନାଇଁ ଆଉ କିଛି, ଆଉ କିଛି ନାହିଁ ପଣ୍ଡାଏ।
1: ନାଇଁ ନାଇଁ କଣ କହୁଛ?
0: ନାଇଁ ଆଉ କିଛି ନାହିଁ।
1: ଏ ମାର ଦେ, ମିଛ କହୁଛ? ଦେଖ ଦେଖ ଦେଖ ଦେଖ, ସେ ପୁଟୁଳା
0: ଦେଖ। ନାଇଁ ପୁଟୁଳା ପୁଟୁଳା କାଇଁ ଦେଖୁଛ?
1: ହଁ ଦୁଶୁଛି।
0: ନାଇଁ ନାହିଁ ପରା କହୁଛି।
1: ଦେଖ ଦେଖ ଦେଖ ଦେଖ, ଆଇ ନଳିଆ ପରି ଦୁଶୁଛି ତ। ଆଉ
0: ଏ ହଁ ହଁ, ମୁଁ ଭୁଲି ଯାଇଥିଲି, ଠାକୁରଙ୍କ ନିକଟରେ ଦ୍ରୋହୀ ବାର୍ତ୍ତା ବୁଢ଼ା ହେଇଥାନ୍ତି। ଆଉ
1: ହଁ ହଁ ଦିଅ, ହେ ସେ ନଡ଼ିଆଟି ଦିଅ,
0: ସେଇଠି ଭୋଗ ହବ ନାହିଁ ପଣ୍ଡାଏ, ତମେ ଯା।
1: ହଇ ଦେଖ, ହେ ମନ୍ଦିରକୁ ଆସି ଭୋଗ ନ କରି ଫେରେ ନେବ। ଏ ମାର ଯେ, ମିଛ କହି ମତେ ଭଣ୍ଡେଇ ଦଉଛ, ତମେ ବୁଢ଼ାଟି ହେଲଣି, ଦଉଳ ଭିତରେ ମିଛ କହୁଛ?
0: ଏ ନାଇଁ ହେ ପଣ୍ଡାଏ, ମୁଁ ମିଛ କହୁନି, ଏ ନଡ଼ିଆ ଭୋଗ ହବ ନାହିଁ, ଆଉ ତମେ ପଛେ କୋଡ଼ି କଡ଼ାଇ ନିଅ, ଆଉ ଏମିତି ଜିଗର ନକରି ଚାଲି ଯା।
1: ହଉ ଦିଅ ଦିଅ, ଘର ପଟରୁ ଯାହା ମିଳିଲା ସେଇ ଢେରେ। ଏତେବେଳେ କାଳେ ଆମ କଥା ଶୁଣିଲେ। ପ୍ରଭୁ ହେ ପ୍ରଭୁ,
0: ଧର ନ ନାଇଁ ଧର।
1: ହଉ ହଉ, ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ। ହେ ମହାବାହୁ ପ୍ରଭୁ, ହେ ଚକାଢଳା ପ୍ରଭୁ।
0: ହେ ମହାପ୍ରଭୁ, ମୁଁ ଦାସୀ ବାବୁର କଥା ଭୁଲି ଯାଇଥିଲି, ମୋତେ କ୍ଷମା କର ମହାବାହୁ। ତାହା କଥା ଅନୁସାରେ ନଡ଼ିଆଟି ଧରି ଗରୁଡ଼ ପଛରେ ଠିଆ ହେଇ ତମକୁ ସମର୍ପଣ କରୁଛି, ହାତ ବଢ଼ାଇ ତୁମେ ଗ୍ରହଣ କର ମହାବାହୁ। ହେ ଏ କଣ, ନଡ଼ିଆ ଯେ ହାତରୁ ଅନ୍ତରିତ ହେଇଗଲା, ତମେ ଶ୍ରୀହସ୍ତ ପ୍ରସାରଣ କରି ବାଉରୀ ଦାସିଆର ନଡ଼ିଆ ଗ୍ରହଣ କର ମହାବାହୁ। ଧନ୍ୟ ଧନ୍ୟ ସେ ଭକ୍ତ ଦାସିଆ, ପ୍ରଭୁ ପ୍ରଭୁ, ତୁମ ଶ୍ରୀହସ୍ତ ସ୍ପର୍ଶରେ ପବିତ୍ର ହୋଇଛି ମୋର ଏଇ ପାପ ଜର୍ଜରିତ ମୋର ଶରୀର। ଦାସିଆ ଧନ୍ୟ ତୋ ଜୀବନ, ଧନ୍ୟ ତୋ ପିତା ମାତା, ଧନ୍ୟ ଧନ୍ୟ ହୋ ବାଲିଗ୍ରାମ ଦାସ, ତୋତେ ପ୍ରସନ୍ନ ପିଥ ଭାସ।
2: କିରେ ନନ୍ଦ, କିରେ ଆ ବାପ ପାଖକୁ ଆ। ତୁ ପରା କାଲି ଶ୍ରୀକ୍ଷେତ୍ରରୁ ଫେରିଲୁ, ମହାପ୍ରସାଦ ଆଣିଛୁ ତ?
0: ହଁ ନନା, ସେଇ ମହାପ୍ରସାଦ ନେଇ ଆସିଥିଲି, ଗାଁ ସାରା ବାଣ୍ଟି ବାଣ୍ଟି ତମ ଘରକୁ ଆସୁଛି।
2: ଠିକ କରିଛୁ ବାପ, ଠିକ କରିଛୁ। ମହାପ୍ରସାଦ ପରା ଏକା ଖାଆନ୍ତିନି, ଚରଣ ହେଉ କି ଭରଣ ହେଉ, ସମସ୍ତଙ୍କ ମୁହଁରେ ଟିକେ ଟିକେ ଦିଅନ୍ତି।
0: ଧର ନିଅ ନନା ନିଅ, ମୁଁ ଟିକେ ଆସେ।
2: କେମିତି ତରବର କାହିଁ ହେଉଛୁ, କଥା କ'ଣ କିରେ ନନ୍ଦ?
0: ହଁ ନନା, ତରତର ହଉଛି ଟିକେ ଖଦାଳ ସାହିକି ଯାଇ ଦାସିଆକୁ ଭେଟିବା ପାଇଁ।
2: ଦାସିଆକୁ?
0: କୁହନା କୁହନା ନନା, କାଲି ଗୋଟିଏ ବିଚିତ୍ର ଘଟଣା ଘଟିଲା।
2: ଆରେ ସେ ନଡ଼ିଆ କଥା ତ? ଆରେ ସେ କଥା ତ ସମସ୍ତେ ଜାଣିଲେଣି, ଦାସିଆ ବିଷୟରେ ଏମିତି ଅନେକ କଥା ତୁ ଜାଣିନୁ ନନ୍ଦ। ସେ ଖଦାଳ ଲୋକ ବୋଲି କେହି କେହି ଘୃଣା କରନ୍ତି, ଅଭୈ ଲୋକ ବୋଲି କେହି କେହି ଲୁଗା ବୁଣିବାକୁ ବରାଦ କରନ୍ତି, କିନ୍ତୁ ସେ ଆମ ସମସ୍ତଙ୍କଠୁ ବଡ଼ ଦିବ୍ୟ ଜ୍ଞାନୀ। ଆଉ ଗୋଟେ କଥା ଜାଣିଛୁ?
0: କୋଉ କଥା?
2: ଏଇ ଖରାଦିନେ ଗୋଟେ ଆମ୍ବଧାର ନେଇ ଦାସିଆ ଶ୍ରୀକ୍ଷେତ୍ର ଯାଇଥିଲା, ଭୋଗ କରିଦେବା ପାଇଁ ପଣ୍ଡା ମାନେ ଘେରିଗଲେ, ଜୋର କଲେ, ସେ କାହାରି କଥା ଶୁଣିଲାନି।
0: ତାପରେ
2: ହବ ଆଉ କଣ, ସେଇ ଅଦ୍ଭୁତ କଥା, ଅନେକ ପ୍ରଣିପାତ କଲା, ପାଚିଲା ଆମ୍ବକୁ ଧରିଲା, ବୋଇଲା ଶୁଣ ଭଗବାନ, ଏ ଯେବେ ତୁମ୍ଭ ନିଜ ଧନ, ତୁମ୍ଭ ଇଚ୍ଛାରେ ଭୋଗ କର, ଗୋଳକି ପାଇଁ ଏହାଙ୍କର, ଏ ମନ୍ତେ ଯାଚୁ କରେ ଧରି, ସେ ଆମ୍ବ ଶୂନ୍ୟ ଗଲା ଚଳି।
0: ଶୂନ୍ୟ ଗଲା ଚଳି?
2: ହଁ ରେ ବାପ, ସତକୁ ସତ ଆମ୍ବ ବାହାର ଦେହରୁ ଗୋଟା ପରେ ଗୋଟେ ଆମ୍ବ ଅନ୍ତରିତ ହେଇଗଲା, ଅଳ୍ପ ସମୟ ମଧ୍ୟରେ ଆମ୍ବ ଭୋଜ ଖାଲି। ଏକଥା ସତକି ମିଛ ଜାଣିବା ପାଇଁ ପଣ୍ଡା ଦୌଡ଼ିଲେ ରତ୍ନ ସିଂହାସନ ପାଖକୁ, ଦେଖିଲେ ତାକୁଆ ଗୁଡ଼ା ରତ୍ନ ସିଂହାସନ ପାଖରେ ଜନ୍ମ ହେଇଛି।
0: ନିଧି ନନା, ଦାସିଆ ତେବେ ମଣିଷ ନୁହେଁ, ସେ ଭଗବାନ।
2: ନାଇଁ ବାପ,

0: ସିଏ ଜଣେ ଶ୍ରେଷ୍ଠ ଭକ୍ତ ପୁଣି କବି
1: କବି
0: ହଁ ଏ ଦାସିଆ ଭାଗବତ ଭକ୍ତ ମାଳିକା ଚୌତିଶା ଏସବୁ କଥା ତୁ କଣ ଜାଣିନୁ
1: ନା ନିଧିନ ନା ଏସବୁ କଥା ମୁଁ ଜାଣିନଥିଲି
0: ତା ବିଷୟରେ ଏମିତି ଆହୁରି ଏତେ ଅନେକ ବିଚିତ୍ର ଘଟଣା ଶୁଣିବାକୁ ମିଳେ
1: ହଉ ମୁଁ ଆସୁଛି ନା
0: ଏ ରହ ରହ ରେ ନନ୍ଦ ରହ ମୁଁ ବୋଧେ ତୋ ସାଙ୍ଗରେ ଦାସିଆ ପାଖକୁ ଯିବି ତାକୁ ଟିକେ ଦେଖି ଆସିବି
1: ହଉ ହଉ ତେବେ ଆସ ଶୀଘ୍ର ଯିବା ଆସ
2: ହୋ ଗୋସେଇ ସାନ୍ତେ ଶୁଣ ଶୁଣ
1: ଧାତେରେ କିଏ ଗୋଟେ ପଛରୁ ଡାକିଲାଣି ଆରେ ଆରେ କଣ ପାଞ୍ଚଟା ଲୋକ ଇଆଡ଼େ ଧପାଲିଛନ୍ତି
3: ଏ ଗାଁ ନାମ ବାଲିଗ୍ରାମ ନା
1: ହଁ ଏ ନଡ଼ିଆ ବଗିଚାରେ କଣ ଜାଣିପାରୁନ ଏଟା ବାଲିଗାଁ ବ୍ରାହ୍ମଣ ଶାସନ
3: ଆଚ୍ଛା ତାହେଲେ ଖଦାଳ ସାହି କେଉଁ ପାଖରେ
1: ଆର ମୁଣ୍ଡରେ ଆର ମୁଣ୍ଡରେ କାହା ଘରକୁ ଯିବ ତମେ
3: ଆମେ ଦାସିଆ ଘରକୁ ଯିବୁ
0: ଦାସିଆ ବାହୁରି
3: ହଁ
0: ଆସିଲ କୋଉଠୁ
3: ପୁରସ୍ତମରୁ
0: ପୁରସ୍ତମରୁ ତା ପାଖରେ କଣ କାମ
3: ତାକୁ ଟିକେ ଦେଖା କରିବୁ
1: ତମେ କିଏ
3: ଆମେ ପଞ୍ଚସଖା
1: ପଞ୍ଚସଖା
3: ହଁ ମୁଁ ଜଗନ୍ନାଥ ସେ ହେଉଛନ୍ତି ବଳରାମ ସେ ଯଶବନ୍ତ ସେ ଅନନ୍ତ ଏବଂ ଏ ପାଖରେ ଅଚ୍ୟୁତ
4: ଆପଣ ବୈଷ୍ଣବ ଧର୍ମର ଶ୍ରେଷ୍ଠ ସନ୍ଥ ପ୍ରଭୁ ପଞ୍ଚସଖା ମହାପ୍ରଭୁ ଚୈତନ୍ୟଙ୍କ ଅନ୍ତରଙ୍ଗ ଭକ୍ତ
3: ହଁ ଆମେ ସେଇ ପଞ୍ଚସଖା ଯୁଗେ ଯୁଗେ ଆମେ ଜନ୍ମ ନେଇଛୁ ଏଇ ଭୂମିରେ
4: କିନ୍ତୁ ଛାର ଦାସିଆ ବାହୁରୀ ଘରକୁ ଆପଣ ଗମନ କରୁଛନ୍ତି କାହିଁକି ପ୍ରଭୁ
3: ସେ କିନ୍ତୁ ଛାର ଦାସିଆ ବାହୁରୀ ନୁହେଁ ଆମ ପ୍ରବର୍ତ୍ତିତ ଭଗବତ ଭକ୍ତି ମାର୍ଗ ଅନୁସରଣ କରି ସେ ଜଣେ ଶ୍ରେଷ୍ଠ ଭକ୍ତରେ ପରିଣତ ହୋଇସାରିଛି
4: କାହିଁ ଆମେ ତ କିଛି ଜାଣିପାରୁନା ପ୍ରଭୁ ସେ ଆମର ଲୁଗା ବୁଣୁଛି ଘରେ ଭାତ ନଥିଲେ ଦିନେ ଦିନେ ଉପବାସ ରହୁଛି
3: ସେଇଥିପାଇଁ ତ ସେ ଆମଠାରୁ ଶ୍ରେଷ୍ଠ ସଂସାରୀ ହୋଇ ମଧ୍ୟ ବୈରାଗୀ ଶ୍ରୀ ଜଗନ୍ନାଥଙ୍କର ନିକଟତମ
4: ମନରେ ପରତେ ହେଉନାହିଁ ପ୍ରଭୁ
3: ତେବେ ଆସନ୍ତୁ ଆମ ସହିତ ତାକୁ ଆମେ ପରୀକ୍ଷା କରିବା ଭକ୍ତିର ପରାକାଷ୍ଠା କେତେ ତାର ସମୀକ୍ଷା କରିବା
1: ତେବେ ଚାଲନ୍ତୁ ପ୍ରଭୁ

0: ଠାକୁରଙ୍କ ଅତିବାଣୀ ଜଗନ୍ନାଥ ଘୋଷେଇ
1: ଭକ୍ତ ଦାସିଆ
2: କିଏ ପଞ୍ଚ ମହାପୁରୁଷ ପଞ୍ଚ ସଖା
1: ତମେ ଆମକୁ କିପରି ଚିହ୍ନିଲ ଦାସିଆ
2: ଚିହ୍ନିଛି ଚିହ୍ନିଛି ଚିହ୍ନିଛି ଅତି ବଡ଼ ଜଗନ୍ନାଥ ମତ ବଳରାମେ ମହାପୁରୁଷ ଅଚ୍ୟୁତେ ଶିଶୁ ଅନନ୍ତେ ଜ୍ଞାନଗୁରୁ ଦଶବନ୍ତେ କିନ୍ତୁ
1: କୁହ ଦାସିଆ
2: ଆପଣ ଏତେ ନିଷ୍ଠୁର ପଞ୍ଚ ମହାପୁରୁଷ ସାମାନ୍ୟ ଦାସିଆ ବାଉରୀକୁ ପରୀକ୍ଷା କରିବା ପାଇଁ ଚତୁର୍ଥ ମୂର୍ତ୍ତିଙ୍କୁ ବନ୍ଦୀ କରି ଆସିଛନ୍ତି ବଡ଼ ଦେଉଳର ନୀଳଚକ୍ର ଦେହରେ

0: ଦାସିଆ
1: ହଁ ପ୍ରଭୁ ଜଗତ ଠାକୁର ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନଙ୍କୁ ନୀଳଚକ୍ର ଦେହରେ ବନ୍ଦୀ ଅବସ୍ଥାରୁ ମୁକ୍ତ କରନ୍ତୁ ପ୍ରଭୁ
0: ଧନ୍ୟ ଧନ୍ୟ ଦାସିଆ ତୁମେ ସର୍ବଜ୍ଞାତା ତୁମକୁ ପରୀକ୍ଷା କରିବା ପାଇଁ ଆମେ ଚତୁର୍ଦ୍ଧ ମୂର୍ତ୍ତିଙ୍କୁ ସତରେ ନୀଳଚକ୍ରରେ ବନ୍ଦୀ କରି ଆସିଥିଲୁ କିନ୍ତୁ କିନ୍ତୁ ତମେ ଏଠାରେ ଯେ ଦଶ ଅବତାରଙ୍କୁ ସ୍ତୁତି କରୁଥିଲ ସେ କ'ଣ ତୁମ ଭଜନ ଶ୍ରବଣ କରୁଥିଲେ
1: ହଁ ପଞ୍ଚ ମହାପୁରୁଷ ଏହି ସରୋବରର ନୀଳ ଜଳରାଶି ଉପରେ ଦଶ ଅବତାର ଶୋଭା ପାଉଥିଲେ ମୋର ଡାକରେ ନୀଳଚକ୍ରରୁ ମଧ୍ୟ ଆସିଥିଲେ ବୌଦ୍ଧ ରୂପୀ ଜଗନ୍ନାଥ
0: ସତେ ତେବେ ସେହି ଦଶ ଅବତାରଙ୍କୁ ତମେ ଏ ଜଳରାଶି ଉପରେ ଦେଖାଇ ପାରିବ ଦାସିଆ
1: ପାରିବି ଅତି ବଡ଼ ଜଗନ୍ନାଥ ଗୋସେଇ ପ୍ରଥମେ ଚତୁର୍ଦ୍ଧ ମୂର୍ତ୍ତିଙ୍କୁ ନୀଳଚକ୍ର ଦେହରୁ ମୁକ୍ତ କରନ୍ତୁ
0: ଏବେ ଆମେ ସେମାନଙ୍କୁ ମୁକ୍ତ କରିଦେବୁ ଦାସିଆ ତୁମେ ଜଳ ମଧ୍ୟରେ ଦେଖାଅ ଦଶ ଅବତାରଙ୍କୁ

ଆରେ ଆରେ, ନୀଳ ଜଳରାଶି ଉପରେ ଭାସି ଉଠୁଛି ମତ୍ସ୍ୟ କୁର୍ମ ବ୍ରହ ନୃସିଂହ ବାମନ ପର୍ଶୁରାମ ରାମ ବୁଦ୍ଧ ହବ କଳିକି ରୂପ। ଧାନ ପବିତ୍ର ହେଇଗଲା, ଧାନ ପବିତ୍ର ହେଇଗଲା, ଜୀବନ ଧନ୍ୟ ହେଇଗଲା।

ଶୁଣୁଥିଲେ ନାଟକ ଭକ୍ତ ବାଲିକା ଦାସ। ରଚନା କରିଥିଲେ ବ୍ରଜମୋହନ ମହାନ୍ତି, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ, ସଙ୍ଗୀତ ପରିଚାଳନା କରିଥିଲେ ରାଖାଲ ଚନ୍ଦ୍ର ମହାନ୍ତି। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ନିଧି ନନା, ଅରୁଣ କୁମାର ନନ୍ଦ, ନନ୍ଦଗୋସାଇ ନଟବର ସାହୁ, ପୁରୀ ପଣ୍ଡା ସତ୍ୟନାରାୟଣ ସିହ୍ନା, ବ୍ରାହ୍ମଣ ନରେନ୍ଦ୍ର ସାହୁ, ଜଗନ୍ନାଥ ଦାସ, ମୋହନ ଚରଣ ଗିରି, ଶ୍ରୀ ଜଗନ୍ନାଥଙ୍କ କଣ୍ଠସ୍ୱର ସୁବାସ ନାୟକ, ଦାସିଆ ହରିହର ମିଶ୍ର ଏବଂ କମଳୀ ଆଦରମଣି ବରାଳ। କଣ୍ଠଦାନ କରିଥିଲେ ଦିବାକର ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ ଏକ ଭକ୍ତିଗୀତ, ଗାଇଛନ୍ତି କରୁଣାକର ସେଠୀ, ଗୌରଚରଣଙ୍କ ରଚନା।

ସାଟେଲାଇଟ୍ରେ ପ୍ରଚାର କରିବ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଶ୍ରୋତାବନ୍ଧୁ, ଏଇଥିଲା ଆମର ଆସନ୍ତାକାଲି ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନ ପ୍ରାତଃ 5:55 ମିନିଟ୍‌ରେ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।